ଆକାଶବାଣୀ କଟକ ଆଜି ଶନିବାର 1948 ଶତାବ୍ଦୀ ଆଷାଢ଼ ମାସ 6 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 27 ତାରିଖ ସମୟ ବର୍ତ୍ତମାନ ସକାଳ 5:58 ଶ୍ରୋତାବନ୍ଧୁମାନଙ୍କୁ ସୁପ୍ରଭାତ ଜଣେ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି।

କବୀର କହିଛନ୍ତି, ଧନ ନ ଥାଏ ଯେପରି କେହି ମହାଜନ ବା ସାହୁକାର ବୋଲାଇପାରେ ନାହିଁ, ସେହିପରି ହରିଭକ୍ତି ବା ହରିଭଜନ ବ୍ୟତୀତ କେହି ସାଧୁ ବୋଲାଇପାରେ ନାହିଁ। ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଡାକ ନଶୁଣ କିମ୍ପାଇ ଭବସିନ୍ଧୁ ଜଳେ ପଡ଼ି ଭାସୁଅଛି ମୁହେଁ। ଭୀମଭୋଇଙ୍କ ରଚନାର ଶିଳ୍ପୀ ଗୋବିନ୍ଦ ଚନ୍ଦ୍ର ସେନାପତି।

ଏଥରଶିଳ୍ପୀ ସ୍ୱର୍ଣ୍ଣପ୍ରଭା ତ୍ରିପାଠୀ, କଣ୍ଠରେ ତାଙ୍କର ଉପେନ୍ଦ୍ର ତ୍ରିପାଠୀଙ୍କ ରଚନା। ହେ ମୋର ଅନ୍ତର୍ଯ୍ୟାମୀ, ଅନ୍ତରେ ରହି କରିଥିବ ମୋତେ ବିଶ୍ୱମଙ୍ଗଳକାମୀ।

ବନ୍ଦନାର ପରବର୍ତ୍ତୀ ଶିଳ୍ପୀ ରବୀନ୍ଦ୍ର କୁମାର ମହାପାତ୍ର, ସେ ଗାଇଛନ୍ତି ଦୀନକୃଷ୍ଣଙ୍କ ରଚନା। ଜହିଁ ଥିଲେ ଥିଲେ ଜହିଁ କଲେ କଲେ, କାହାକୁ ମୁଁ ଅଛି ଭୟେ, ନିରନ୍ତର ଯେବେ ନୀଳାଦ୍ରି ସିଂହକୁ କରିଥିବି ଏକା ଲୟେ।

କାର୍ଯ୍ୟକ୍ରମର ଶେଷ ଭକ୍ତିଗୀତ ଗୌର ପଟ୍ଟନାୟକଙ୍କ ରଚନାରୁ ଗାଇଛନ୍ତି ନନ୍ଦିତା ମହାପାତ୍ର। ଭକତି ଲୁହରେ ଜାଳୁଛି ଦୀପାଳି, ହୃଦୟ ସଳିତା ଦେଇ ଆଲୋକ ଦେଇ ଚଳି ଚଳି ଯିବେ ତୁମ ନାମ ଗାଇ ଗାଇ।

ପଶୁପକ୍ଷୀଙ୍କ ଠାରୁ ଆରମ୍ଭ କରି ମନୁଷ୍ୟ ପର୍ଯ୍ୟନ୍ତ ଆମେ ସମସ୍ତେ ଜୀବନରେ ଆନନ୍ଦ ଓ ଶାନ୍ତି ଚାହୁଁ। ଏପରିକି ବୃକ୍ଷଲତାଦି ମଧ୍ୟ ସୂର୍ଯ୍ୟକିରଣ ପାଇଁ ତାଙ୍କର ଆନନ୍ଦ ଅନ୍ୱେଷଣରେ ପ୍ରସାରିତ ଏବଂ ବିସ୍ତାରିତ ହୁଅନ୍ତି। ତେବେ ଏ ଆନନ୍ଦ ଆମେ କେମିତି ବା କେଉଁଠୁ ପାଇବା? ଆମେ ବୁଝିବା ଉଚିତ ଯେ ଆନନ୍ଦ ଏବଂ ଶାନ୍ତି ଏକ ମାନସିକ ସ୍ଥିତି। ଶରୀର ହୁଏତ ପ୍ରଭାବ ପକାଇପାରେ ବା ପରିବେଶ, ଆମର ଧନ ସମ୍ପତ୍ତି କିଛି କିଛି ସାହାଯ୍ୟ କରିପାରେ, କିନ୍ତୁ ଆମର ପ୍ରକୃତ ଆନନ୍ଦ ମୁଖ୍ୟତଃ ଆମର ମନ ଏବଂ ମନୋଭାବ ଉପରେ ନିର୍ଭର କରେ। ଏ ବିଷୟରେ ଗୋଟିଏ ସୁନ୍ଦର କଥା ଅଛି। ଜଣେ ବୟସ୍କ ଲୋକ ଗୋଟିଏ ବୃଦ୍ଧାବସ୍ଥାରେ ଲୋକଙ୍କ ପାଇଁ ନିର୍ମିତ ବାସସ୍ଥାନକୁ ଗଲେ। ସେ ସେଠାରେ ରହିବାକୁ ଚାହୁଁଥିଲେ। ସେଠାରେ ତାଙ୍କୁ କେଉଁ ରୁମ୍ଟି ଦିଆଯାଇଛି ତାଙ୍କୁ କୁହାଗଲା ଏବଂ ତାଙ୍କୁ କୁହାଗଲା ଯେ ରୁମ୍ଟି ସଫା କରି ତାଙ୍କର ବ୍ୟବହାର ପାଇଁ ରଖାଯାଇଛି। ସେ ରୁମ୍କୁ ନ ଯାଇ ସେଠିକାର ଅଫିସରେ ବସି କହିଲେ, ରୁମ୍ଟି ବହୁତ ଭଲ ଏବଂ ମୁଁ ଖୁବ୍ ଆନନ୍ଦିତ ଯେ ଏଭଳି ରୁମ୍ଟିଏ ମୋତେ ମିଳିଛି। ଏକଥା ଶୁଣି ଅଫିସର ସେକ୍ରେଟାରୀ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ କହିଲେ, ଆପଣ ତ ରୁମ୍ଟି ଏପର୍ଯ୍ୟନ୍ତ ଦେଖିନାହାନ୍ତି, କିପରି କହୁଛନ୍ତି ଯେ ଆପଣ ଅତ୍ୟନ୍ତ ଆନନ୍ଦିତ? ବୟସ୍କ ଲୋକ ଉତ୍ତର ଦେଲେ, ରୁମ୍ ସାଙ୍ଗରେ ମୋର ଆନନ୍ଦର କିଛି ସମ୍ପର୍କ ନାହିଁ। ମୁଁ ମୋ ମନରେ ସ୍ଥିର କରିଦେଇଛି ଯେ

ଯେଉଁ ରୁମ୍ରେ ରହିବି ସେଠାରେ ଆନନ୍ଦରେ ରହିବି, ଏଇଟା ମୋର ମନର ସିଦ୍ଧାନ୍ତ, ରୁମ୍ର ନୁହେଁ। ତେଣୁ ରୁମ୍ର ଅବସ୍ଥା ଅନୁସାରେ ମୋର ଆନନ୍ଦ ନିର୍ଭର କରେ ନାହିଁ। ଏଇ କଥାରୁ ଆମେ ଶିଖିବା ଉଚିତ ଯେ ଆମ ମନ ଉପରେ ଅଧିକାଂଶ କ୍ଷେତ୍ରରେ ଆମର ଆନନ୍ଦ ନିର୍ଭର କରେ। ତେଣୁ ଆମ ମନକୁ ସଦାସର୍ବଦା ଶାନ୍ତ ଏବଂ ଅବିଚଳିତ ରଖିବା ଦରକାର। ଏକଥା ସବୁ ଧର୍ମରେ ସବୁ ଶାସ୍ତ୍ରରେ କୁହାଯାଇଛି। ଏଥିପାଇଁ ପୂଜା, ଉପାସନା, ଧ୍ୟାନ, ନିରବରେ କିଛି ସମୟ ଶାନ୍ତ ରହିବା ଅତ୍ୟନ୍ତ ସହାୟକ। ପରମେଶ୍ୱରଙ୍କୁ ସତ୍, ଚିତ୍ ଓ ଆନନ୍ଦ ବୋଲି ବର୍ଣ୍ଣନା କରାଯାଇଛି। ଏଥିରୁ ସ୍ପଷ୍ଟ ହୁଏ ଯେ ଆମର ଜୀବନର ଲକ୍ଷ୍ୟ ହେଉଛି ଆନନ୍ଦ ପ୍ରାପ୍ତି। ଭଗବାନ ଶ୍ରୀକୃଷ୍ଣଙ୍କୁ ମଧ୍ୟ ଆକର୍ଷଣୀୟ ଓ ଆନନ୍ଦମୟ ବୋଲି ଶାସ୍ତ୍ରରେ କୁହାଯାଇଛି। ପ୍ରଭୁ ଯୀଶୁଖ୍ରୀଷ୍ଟ, ଭଗବାନ ବୁଦ୍ଧ, ମହାବୀର ଜୈନ ଇତ୍ୟାଦି ଯେତେ ମହାତ୍ମା ଏବଂ ସାଧୁ ସନ୍ଥ ଅବତାରମାନେ ଅଛନ୍ତି, ତାଙ୍କର ମୁଖ ସୌନ୍ଦର୍ଯ୍ୟରେ ଓ ଜୀବନରେ ଦୈନନ୍ଦିନ ବ୍ୟବହାରରେ ଆନନ୍ଦ ବିତରଣ କରିଛନ୍ତି, ଲୋକମାନଙ୍କର ସୁଖ ଓ ମଙ୍ଗଳ କାମନା କରିଛନ୍ତି। ଆମେ ସମସ୍ତେ ଶୋଇବାକୁ ଭଲ ପାଉ, କାରଣ ନିଦ୍ରାରେ ଆମର ମନ ବିଚଳିତ ହୁଏ ନାହିଁ। ସୁଷୁପ୍ତିରେ ସ୍ୱପ୍ନବିହୀନ ଅବସ୍ଥାରେ ଅଶେଷ ଆନନ୍ଦ ପ୍ରାପ୍ତ ହୁଏ। ଏହାର ଅର୍ଥ ହେଉଛି ଆନନ୍ଦ ହିଁ ଆମର ପ୍ରକୃତରେ ସ୍ୱାଭାବିକ ସ୍ଥିତି। ଜାଗ୍ରତ ସମୟରେ ପରିବେଶ ଓ ଅନ୍ୟାନ୍ୟ ପରିସ୍ଥିତିରେ ଆମେ ମନରେ ବିଚଳିତ ହୋଇପଡ଼ୁ ଏବଂ ଆନନ୍ଦକୁ ହରାଇ ବସୁ। ତେଣୁ ଆମେ ଅଭ୍ୟାସ କରି କିଛି ସମୟ ଶାନ୍ତ ନିଶ୍ଚଳ ରହିଲେ ପ୍ରତିଦିନ ନିଶ୍ଚୟ ଭାବେ ଆନନ୍ଦ ଉପଭୋଗ କରିପାରିବା।

ଏକ ଚିତ୍ତରେ ବିଦୁର ଶୁଣୁଛନ୍ତି ଲୀଳାମୟଙ୍କର ସୃଷ୍ଟି ସର୍ଜନା ଲୀଳା। ଧରଣୀ ଉଦ୍ଧାର ପରେ ଋଷିଗଣ ଭଗବାନଙ୍କର ଅପାର ମହିମା ବଖାଣି ସ୍ତୁତି କରୁଛନ୍ତି। ପରାହରୂପୀ ପ୍ରଭୁ ତୋଷ ମନରେ ଅଦୃଶ ହୋଇଛନ୍ତି। ମୈତ୍ରେୟ ବିଦୁରଙ୍କୁ ଉପଦେଶ ଦେଇ କହୁଛନ୍ତି, ସନ୍ତୋଷ ଚିତ୍ତରେ ଯେ ଶ୍ରୀହରିଙ୍କ ଚରିତ କହେ ବା ଶୁଣେ, ତା ହୃଦୟରେ ଭଗବାନ ତକ୍ଷଣେ ପ୍ରସନ୍ନ ହୁଅନ୍ତେ। ତାପରେ ବିଦୁର ପଚାରନ୍ତେ, ମୈତ୍ରେୟ କାମ ପୀଡ଼ିତା ଦିତିଙ୍କର କାଶ୍ୟପ ଋଷିଙ୍କୁ ପୁତ୍ର ନିବେଦନ ପ୍ରସଙ୍ଗ ବଖାଣିଛନ୍ତି।

0: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 78ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 980 କିଲୋହର୍ଜ ଯୋଗେ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଏକ ଏକର ଧାନ ଚାଷ ପାଇଁ 400 ବର୍ଗମିଟର ବା 10 ଡେସିମିଲ ତଳିଘେରା ପ୍ରସ୍ତୁତ କରନ୍ତୁ। ତଳିଘେରା ପାଇଁ ବଛାଯାଇଥିବା ଜମିକୁ 3-4 ଥର ଭଲ ଭାବରେ ହଳ କରି ଘାସ ବାଛି ଦିଅନ୍ତୁ। ବୁଣା ଧାନ ପାଇଁ ଶେଷଓଡ଼ ଚାଷ ସମୟରେ ଏକର ପ୍ରତି 8 କ୍ୱିଣ୍ଟାଲ ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ। ବର୍ଷା ହେତୁ ଲତାଜାତୀୟ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ତଥା ରଞ୍ଜା ମଜବୁତ କରିଦିଅନ୍ତୁ। ସରଳ କିମ୍ବା ମଧ୍ୟମ ଋତୁରେ ଦେଖାଯାଉଥିବା ମରୁଡ଼ିକୁ ଏଡ଼ାଇବା ପାଇଁ ବର୍ଷା ଜଳ ସଂଗ୍ରହ ପ୍ରକଳ୍ପଗୁଡ଼ିକୁ ମରାମତି କରନ୍ତୁ। ଗାଈଗୋରୁମାନଙ୍କ ପାଇଁ ଗୁହାଳ ଭିତରେ ଯଥେଷ୍ଟ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରନ୍ତୁ। ପାଗ ଶୁଖିଲା ନଥିଲେ ଘାସ ଚରିବା ପାଇଁ ପଶୁମାନଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ। କାଦୁଆ ତଳିଘେରା ପାଇଁ ନିର୍ବାଚିତ ଜମିକୁ 3-4 ଓଡ଼ ଚାଷ କରି 2-3 ଦିନ ପର୍ଯ୍ୟନ୍ତ ପାଣି ଭର୍ତ୍ତି କରି ରଖନ୍ତୁ। ଏହାପରେ ତଳିଘେରାକୁ ଭଲ ଭାବରେ କାଦୁଅ କରି ମଇ ଦେଇ ସମତୁଲ କରିଦିଅନ୍ତୁ। ଶେଷଓଡ଼ ଚାଷ ବେଳକୁ 200 କିଲୋଗ୍ରାମ କମ୍ପୋଷ୍ଟ କିମ୍ବା ସଢ଼ା ଗୋବର ଖତ, 4 କିଲୋଗ୍ରାମ ଡିଏପି, 4 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ତଳିଘେରାକୁ 1.5 ମିଟର ଓସାର, 10 ସେଣ୍ଟିମିଟର ଉଚ୍ଚତା ଏବଂ ସୁବିଧା ଅନୁସାରେ ଲମ୍ବ ରଖି ଛୋଟ ଛୋଟ ପଟାଳି କରନ୍ତୁ। ପଟାଳି ମଝିରେ 30 ସେଣ୍ଟିମିଟର ଚଉଡ଼ାର ନାଳି ଜଳସେଚନ ପାଇଁ ରଖନ୍ତୁ। ପଟାଳିର ପ୍ରତି ବର୍ଗମିଟର ପିଛା 40-50 ଗ୍ରାମ ବିଶୋଧିତ ଗଜା ଧାନକୁ ଧାଡ଼ିରେ ପ୍ରତି 5 ସେଣ୍ଟିମିଟର ବ୍ୟବଧାନରେ ବୁଣନ୍ତୁ ଓ ଶୁଖିଲା ଗୋବର ଖତକୁ ଛିଞ୍ଚି ଘୋଡ଼ାଇ ଦିଅନ୍ତୁ। ତଳିଘେରାକୁ ଓଦା ରଖନ୍ତୁ ଏବଂ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଯତ୍ନ ନିଅନ୍ତୁ। ମକା ଫସଲରେ ଫଲ୍ ଆର୍ମିୱାର୍ମ ନାମକ କୀଟର ପରିଚାଳନା ପାଇଁ ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 4 ମିଲିଗ୍ରାମ ସାଇନା ଟ୍ରାନିଲିପ୍ରୋଲ 19.8% ସହିତ ଥାୟୋମେଥୋକ୍ସାମ 19.8% ଏଫ୍ଏସ୍ କୀଟନାଶକ ମିଶାଇ ବିହନ ବିଶୋଧନ କରନ୍ତୁ। ହରଡ଼ ଲଗାଇବାରେ ବିହନ ବୁଣିବା ଆଗରୁ 1 କିଲୋଗ୍ରାମ ହରଡ଼ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମ୍ର ମିଳିତ ଔଷଧରେ ବିହନ ବିଶୋଧନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର ଦ୍ୱାରା 20 ଗ୍ରାମ ନେଇ 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ବାଇଗଣ ଫସଲରେ ତଳିଘେରାରେ ଘରାକଟା ରୋଗ ହୋଇ ତଳି ମରିବା ଦେଖାଦେଲେ ବର୍ଷା ଛାଡ଼ିଗଲା ପରେ ଶୁଖିଲା ପାଗ ଦେଖି 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ୍ ସହିତ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ ମିଶାଇ

0: ଏହି ଦ୍ରବଣକୁ ଝରା ଦ୍ୱାରା ମାଟିକୁ ଭିଜାନ୍ତୁ। ତଳି ଉପାଡ଼ିବାର ପୂର୍ବଦିନ ସନ୍ଧ୍ୟା ସମୟରେ 10 ଲିଟର ପାଣିରେ 10 ଗ୍ରାମ ଟ୍ରାଇକୋଡ୍ରମା ଭିରିଡ଼ି କିମ୍ବା ଟ୍ରାଇକୋଡ୍ରମା ହାର୍ଜିଆନମ୍ 1% WP ମିଶାଇ ଏହି ଦ୍ରବଣକୁ ଝରା ସାହାଯ୍ୟରେ ସ୍ପ୍ରେ କରି ମାଟିକୁ ଭଲ ଭାବରେ ଭିଜାନ୍ତୁ। ଭେଣ୍ଡି ଫସଲରେ ସାର ପରିଚାଳନା ପାଇଁ ବିହନ ଲଗାଇବା ସମୟରେ ଉନ୍ନତ କିସମ ପାଇଁ ମୂଳ ସାର ହିସାବରେ ଏକର ପ୍ରତି 70 କିଲୋଗ୍ରାମ ଡିଏପି 11 କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ସହିତ 12 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରି ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଏବଂ ଗଛକୁ ଗଛ 30 ସେଣ୍ଟିମିଟର ବ୍ୟବଧାନରେ ମଞ୍ଜି ବୁଣନ୍ତୁ। ଶଙ୍କର ବିହନ ପାଇଁ ଏକର ପ୍ରତି 87 କିଲୋଗ୍ରାମ ଡିଏପି ସାର 13 କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ସାର ସହିତ 28 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରି ଧାଡ଼ିକୁ ଧାଡ଼ି 60 ସେଣ୍ଟିମିଟର ଏବଂ ଗଛକୁ ଗଛ 45 ସେଣ୍ଟିମିଟର ବ୍ୟବଧାନରେ ମଞ୍ଜି ବୁଣନ୍ତୁ। ଲଙ୍କା ଫସଲରେ ଅଙ୍ଗୀୟ ବୃଦ୍ଧିଠାରୁ ଫଳ ଧରିବା ଅବସ୍ଥାରେ ଯଦି ଲଙ୍କା ଗଛ ଝାଉଁଳି ଯାଇ ପତ୍ରଗୁଡ଼ିକ ଭିତର ଓ ବାହାର ପଟକୁ ମୋଡ଼ି ହୋଇଯାଉଛି ଏବଂ ପତ୍ରଗୁଡ଼ିକ ହଳଦିଆ ହୋଇ ସମ୍ପୂର୍ଣ୍ଣ ଗଛ ଝାଉଁଳି ଯାଉଛି, ତେବେ ବର୍ଷା ଛାଡ଼ିଗଲା ପରେ ଶୁଖିଲା ପାଗରେ ଏହାକୁ ପରିଚାଳନା କରିବା ପାଇଁ ଏକର ପ୍ରତି 400 ଗ୍ରାମ କାର୍ବେଣ୍ଡାଜିମ୍ ଓ ମାଙ୍କୋଜେବ୍ର ମିଳିତ ଔଷଧକୁ 200 ଲିଟର ପାଣିରେ ମିଶାଇ ଗଛର ମୂଳକୁ ଭଲ ଭାବରେ ଭିଜାନ୍ତୁ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: मादकद्रव्याणां प्रकोपः राष्ट्रिय सुरक्षायै सामाजिक स्थिरतायै आर्थिक हिताय यूनां देशस्य च भविष्याय भयं जनयति। सः आध्यात्मिक नेतृन् यूनः मातृशक्तिं च अस्य संघर्षस्य कृते एकस्मिन् मञ्चे आगत्य कार्यं कर्तुम् आग्रहीतवान्। श्री शाहः नवदिल्ल्यां मादकद्रव्य विषयक संयोजन केन्द्रस्य दशम शीर्षस्तरीय सभां संबोधयन् एवं अभ्यभाषत।
1: मादक पदार्थों की समस्या केवल कानून व्यवस्था और सार्वजनिक स्वास्थ्य का मुद्दा नहीं है, नार्को टेररिज्म इको सिस्टम भी बन चुकी है। तो हमारी देश की आंतरिक सुरक्षा के लिए, हमारे देश के अर्थतंत्र की सुरक्षा के लिए और हमारे देश की युवा पीढ़ी के भविष्य के लिए ये हमारे लिए बहुत जरूरी है कि हम इस पर संपूर्ण विजय प्राप्त करें।
0: उत्तर प्रदेश आरक्षिबलेन श्रीराम जन्मभूमि तीर्थ क्षेत्र न्यासस्य दानराशि वंचना प्रकरणे प्रथम सूचना प्रतिवेदनाधारेण अष्टौ जनाः निगडिताः। इदं तावत् प्राथमिकं प्रतिवेदनं मुख्यमन्त्रिणः योगिनः आदित्यनाथस्य निर्देशेन विशेष निरीक्षण दलस्य अनुशंसानन्तरं पञ्जीकृतम् आसीत्। इदं प्रकरणं श्रीरामजन्मभूमि तीर्थक्षेत्र न्यासेन प्राप्तानां उपहाराणां दानानां च वञ्चना सम्बद्धारोपाणां प्रकाशनानन्तरं सम्मुखम् आगतम्। न्यासस्य अनुरोधेन मुख्यमन्त्रिणा योगिना आदित्यनाथेन एकस्य विशिष्ट निरीक्षण दलस्य संघटनाय आदेश प्रदत्तः। भारतीयर्थ विज्ञान विभागेन अनुमितं यत् सोमवासरं यावत् दिल्ली पंजाब हरियाणा चंडीगढ़ पूर्वीयोत्तर प्रदेश राजस्थान मध्यप्रदेश महाराष्ट्रोत्तराखण्डेषु लक्षद्वीपस्य कतिपय क्षेत्रेषु च तडित्पातस्य संभावना अस्ति। कोलकाता दुर्घटनायां आहतानां संख्या एधित्वा षोडश संजाता अस्ति। तत्र व्रणितानां उपचारः एसएसकेएम चिकित्सालये प्रवर्तते इति वार्ताः।
2: आकाशवाणी कटक सुनंतु आजिर कार्यक्रमर सूचना। ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ଶୁଣିବେ ଯୋଗ ମାଧ୍ୟମରେ ଅଣ୍ଟାବିଧା ସମସ୍ୟାର ନିରାକରଣ। ଏ ସମ୍ପର୍କରେ କହିବେ ଡାକ୍ତର ପ୍ରତିଭାଶ୍ରୀ। ପ୍ରଭାତ ପରିକ୍ରମ 7:25 7:35 ଠିକ୍ କୁହନ୍ତୁ ଠିକ୍ ଲେଖନ୍ତୁ। ଏଥିରେ ରହିଛି ନିଶଂସୟ ଅଭିବ୍ୟକ୍ତି, ଆଲୋଚକ ଡକ୍ଟର ଧନେଶ୍ୱର ମହାପାତ୍ର। ଚିରସବୁଜ 7:40 ଶିଳ୍ପୀ ମନ୍ମଥ ମିଶ୍ର ଏବଂ ଗୀତାରାଣୀ ଦାସ। ଓଡ଼ିଆ ଆଲବମ୍ ଗୀତ 8:30 ବୈଦେଶ ବିଳାସର 68ତମ ଭାଗ 8:45 ଗୀତଗୀତିକା 9:00 ନାଟକ ଗଣେଶଙ୍କ ଶୁଣ୍ଡ 10:00 ମୂଳ ଗଳ୍ପ ଡକ୍ଟର ଜୟନ୍ତ ମହାପାତ୍ର ବେତାର ରୂପାନ୍ତର ପ୍ରବୋଧ କୁମାର ରାଉତ ପ୍ରଯୋଜନା ଦୀପକ ସାମନ୍ତରାୟ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ରାଗ ନଟଭୈରବୀ ପରିବେଷଣ କରିବେ ନଳିନୀ ରଜୁରକର 10:30 ଅଭୁଲା ଗୀତ 11:10 ଶିଳ୍ପୀ ସ୍ନିଗ୍ଧାରାଣୀଙ୍କର ଏବଂ ଅଜୟ କୁମାର ଶତପଥୀ। ପାଲା 11:30 ପରିବେଷଣ କରିବେ ସୁରେନ୍ଦ୍ରନାଥ ଛୋଟ୍ରା ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନ 12:00 ଏଥିରେ ଶୁଣିପାରିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ। ଏକ ଭାରତ ଶ୍ରେଷ୍ଠ ଭାରତ 12:30 ମୁଣ୍ଡାରେ ଗୀତ 10:00 ପରିବେଷଣ କରିବେ ବୋଧୁରାମ ସିଂ ଏବଂ ସାଥୀ। 20:20 ନାରୀ ମହଲର ଆଳପରେ ଶୁଣିବେ ଆକସ୍ମିକା ସ୍ୱପ୍ନଶ୍ରୀଙ୍କ ସହିତ ସାକ୍ଷାତକାର। ଆମ ଆଇନ 2:45 ଏଥିରେ ଆଲୋଚନାର ବିଷୟ ରହିଛି କନ୍ୟା ଭ୍ରୂଣ ହତ୍ୟା ଆଇନଟି କ'ଣ ଏବଂ ଏହାର ଆବଶ୍ୟକତା କାହିଁକି ରହିଛି, ଏ ସମ୍ପର୍କରେ ଆଲୋଚନା କରିବା ଆଇନଜୀବୀ ଉଷାରାଣୀ ପାଢ଼େ। ଅସରନ୍ତୀ ଅପରାହ୍ନରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ 12:25 ଚିରହରିତ ଅପରାହ୍ନ 4:00 ଏଥିରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ। କିଶୋର ଚକ୍ର ଅପରାହ୍ନ 5:00 ଏଥିରେ ରହିଛି ବିଦ୍ୟାଳୟରେ 3 ରାଜ୍ୟ ମାଟ୍ରିକ୍ ଟପର ଆଶୁତୋଷ ନାୟକଙ୍କ ସହିତ ସାକ୍ଷାତକାର। ଯୁବବଣି 5:30 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 61ତମ ଭାଗ 6:10 ଝୁମର ଗୀତ 6:30 ପରିବେଷଣ କରିବେ ଅର୍ଘ୍ୟରୂପା ମହାନ୍ତି। ଓଡ଼ିଆ କଥାଚିତ୍ରର ଗୀତ 7:02 ଢେଙ୍କାନାଳ ଜିଲ୍ଲା ହାଲଚାଲ 7:25 ବନାନୀ ରାତି 17:30 ମିନିଟ୍ରେ ଏଥିରେ ରହିଛି

ବନୀକରଣ ପାଇଁ ଉତ୍ତମ ଚାରା ସମ୍ପର୍କରେ ସତ୍ୟନାରାୟଣ ବେହୁରାଙ୍କ ସହିତ ଆଲୋଚନା। ରାତି 8:02 ହିନ୍ଦୀ କଥାଚିତ୍ରର ଗୀତ। ପାରିବାରିକ ଧାରାବାହିକ ଶ୍ରୀହରିଙ୍କ ସଂସାର ଏହାର ଅଷ୍ଟମ ଭାଗ। ରାତି 8:30 ରଚନା ଗୋପାଳ ଚୋଟ୍ରାଏ, ପ୍ରଯୋଜନା ପ୍ୟାରିମନ ମହାନ୍ତି। ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା ରାତି 9:30 ଏବଂ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ରାତି 10:00 ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକିଏ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ରାଜ୍ୟ ସରକାର ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓକୁ ଦେଶରେ ଏକ ପ୍ରମୁଖ ଚଳଚ୍ଚିତ୍ର ନିର୍ମାଣର ପେଣ୍ଠସ୍ଥଳୀ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଗତକାଲି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର 2023-24 ପ୍ରଦାନ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ହେଉଛି ଅସ୍ମିତାର ପରିଚୟ। ଚଳଚ୍ଚିତ୍ରର ସର୍ବାଙ୍ଗୀନ ବିକାଶ ଏବଂ କଳାକାରମାନଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ରାଜ୍ୟର ପ୍ରତ୍ୟେକ ବ୍ଲକରେ ସିନେମା ହଲ୍ ନିର୍ମାଣ କରିବା ସହିତ ଖୁବ୍ ଶୀଘ୍ର ଚଳଚ୍ଚିତ୍ର ପାଇଁ ସରକାର ନୂଆ ନୀତି ଆଣିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟ ସରକାର ରବି ଧାନ କିଣା ଅବଧି ଜୁଲାଇ ମାସ 3 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏନେଇ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ 20 ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଟୋକନ ଅବଧି ରହିଥିବା ଚାଷୀମାନେ କିଭଳି ଧାର୍ଯ୍ୟ ସମୟ ଭିତରେ ମଣ୍ଡିକୁ ଧାନ ଆଣିପାରିବେ ତା'ର ବ୍ୟବସ୍ଥା କରିବା ଲାଗି ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ପ୍ରତ୍ୟେକ ଯୋଗ୍ୟ ଚାଷୀ ଧାନ କିଣା ପ୍ରକ୍ରିୟାରୁ ବାଦ୍ ନ ପଡ଼ିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ 12 ଓ ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକାଶର ଧାରା ଓଡ଼ିଶା ସାରା ସାମ୍ବାଦିକ ଓ ବୁଦ୍ଧିଜୀବୀ ସମ୍ମିଳନୀର ଆୟୋଜନ କରାଯାଉଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର 5ମ ଦିନରେ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ଆଦିବାସୀ ସାଂସ୍କୃତିକ ବିକାଶ ଗୃହ ପାଇଁ 50 ଲକ୍ଷ ଟଙ୍କାର ଅନୁଦାନ ଓ ଚନ୍ଦାହାଣ୍ଡି ଝରିଗାଁ ଘାଟି ରାସ୍ତା ନିର୍ମାଣ ପାଇଁ ମନ୍ତ୍ରୀ ଶ୍ରୀ ଗଣ୍ଡ ଘୋଷଣା କରିଥିଲେ। ଝାରସୁଗୁଡ଼ାଠାରେ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀ

0: ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗଦେଇ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଓ ସୁଶାସନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ବ୍ରଜରାଜନଗରଠାରେ ଆୟୋଜିତ ଏକ ସମ୍ମିଳନୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ବିକଶିତ ଓଡ଼ିଶା ଗଠନରେ ବୁଦ୍ଧିଜୀବୀଙ୍କ ପରାମର୍ଶ ଓ ସହଯୋଗ ସରକାରଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ ବୋଲି କହିଥିଲେ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ। ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ପୋଲିଓ ବୁନ୍ଦା ନେଇନଥିବା ଶିଶୁମାନଙ୍କ ଘରକୁ କରାଯାଇ ଟିକା ପ୍ରଦାନ କରିବେ। ଟିକାକରଣ ସମ୍ବନ୍ଧୀୟ ଅଧିକ ବିବରଣୀ ଜାଣିବା ପାଇଁ ଅଙ୍ଗନବାଡ଼ି ଓ ଏଏନ୍ଏମ୍ କର୍ମୀଙ୍କ ସହ ଯୋଗାଯୋଗ କରିବା ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ଚମ୍ପିୟନ୍ସିପ୍ର ତୃତୀୟ ଦିନରେ ଓଡ଼ିଶା ସ୍ୱର୍ଣ୍ଣପଦକ ହାସଲ କରିଛି। ପୁରୁଷ 4x100 ମିଟର ରିଲେରେ ଓଡ଼ିଶା ଦଳକୁ ଏହି ପଦକ ମିଳିଛି। ବିଶ୍ୱ ଅର୍ଥନୀତିରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ଅବସରରେ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଏବଂ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଗଞ୍ଜାମର ବରପାଲି ଏବଂ କଳାହାଣ୍ଡିର କେସିଙ୍ଗାଠାରେ ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ ଓ 25ଟି ଏମ୍ଏସ୍ଏମ୍ଇ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ଏହା ସହିତ ବାଲେଶ୍ୱରରେ ରାଇସ୍ ମିଲିଂ କ୍ଲଷ୍ଟର ଉଦ୍ଘାଟନ ଏବଂ ପାହାଳ ରସଗୋଲା କ୍ଲଷ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଗାମୀ 4 ଦିନ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି। ଅନ୍ୟପକ୍ଷରେ ଗରମ ଓ ଗୁଳୁଗୁଳି ନେଇ 12ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ, ଯୋଗ ମାଧ୍ୟମରେ ଅଣ୍ଟାବିନ୍ଧା ସମସ୍ୟାର ନିରାକରଣ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରତିଭା ଶ୍ରୀ।
2: ପିଠିର ମାଂସପେଶୀ ଦୁର୍ବଳ ହେଲେ ପିଠିର ଯନ୍ତ୍ରଣା ଦେଖାଯାଇଥାଏ। ଏହା ଧୀରେ ଧୀରେ ଆମର ଅଣ୍ଟାକୁ ବି ଗ୍ରାସ କରିଥାଏ। ଆଉ ଏହି ଅଣ୍ଟାବିନ୍ଧା ବି ଆମ ପିଠି ବିନ୍ଧାର ଏକ ଅଂଶ, ଯାହାକି ଆମର ପିଠିର ତଳ ଭାଗରେ ଯନ୍ତ୍ରଣା ହୋଇଥାଏ। ସ୍ନାୟୁ ଦୁର୍ବଳ ହେଲେ ତଥା ବାତ ପ୍ରକୋପ ଯୋଗୁଁ ମଧ୍ୟ କ୍ରମେ କ୍ରମେ ଏହି ଯନ୍ତ୍ରଣା ବୃଦ୍ଧି ପାଇଥାଏ। ଅସଂଯତ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା, ରାତି ଅନିଦ୍ରା, ବହୁ ସମୟ ଧରି ଟିଭି ବା କମ୍ପ୍ୟୁଟର ସାମ୍ନାରେ ବସି କାର୍ଯ୍ୟ କରିବା, ଓଜନିଆ ଜିନିଷ ଉଠାଇବା, ଆଉ କେବେ ହେଲେ ନିଜର ଯତ୍ନ ନ ନେବା କି ମୋ ପିଠିରେ କ'ଣ ପ୍ରେସର ହେଉଛି, ମୁଁ କିଛି କାମ କଲାବେଳେ ମୋର କୋଉ ଜାଗାରେ କେତେ ପ୍ରେସର ପଡୁଛି, ତାକୁ ଆମେ ଖାମଖିଆଲି ଭାବରେ ଯଦି ଏଭଳିଆ ପରିଶ୍ରମ କରି ଚାଲିବା, ତାହେଲେ ଏଭଳି ଯୋଉ ଯନ୍ତ୍ରଣା ପିଠିରେ ହେଇଥାଏ ତା ବଢି ଚାଲିଥାଏ, ଆଉ ଅଣ୍ଟା ଆମର ବେଶୀ ଆଫେକ୍ଟ ହେଇଥାଏ। ତେଣୁ ପିଠି, ଅଣ୍ଟା ଓ କାନ୍ଧରେ ପ୍ରବଳ ଯନ୍ତ୍ରଣା ହୋଇଥାଏ। ଦୈନିକ ଯୋଗାଭ୍ୟାସ ଏହି ସମସ୍ୟାର ଉପଶମ କରିବାରେ ସହାୟକ ହୋଇଥାଏ। ଭୁଜଙ୍ଗାସନ, ମକରାସନ, ଧନୁରାସନ, ଚକ୍ରାସନ, ଉଷ୍ଟ୍ରାସନ ଭଳି ପଛକୁ ମୋଡ଼ି ହେବା ଭଳିଆ ଆସନଗୁଡ଼ିକର ଅଭ୍ୟାସ ଏହି ଯନ୍ତ୍ରଣାର ଉପଶମ ନିମନ୍ତେ ବହୁତ ସହାୟକ ହୋଇଥାଏ। ତେଣୁ ମେରୁଦଣ୍ଡରେ ଆଘାତ ଲାଗିବା ଦ୍ୱାରା ମଧ୍ୟ ଏହି ସମସ୍ୟା ହୋଇଥାଏ। ବେଳେବେଳେ ମେରୁଦଣ୍ଡରେ କିଛି ଆଘାତ ଲାଗିଥାଏ। ଯେଉଁମାନେ ବହୁତ ସମୟ ଧରି ଡ୍ରାଇଭିଂ କରନ୍ତି, ଟୁ ହ୍ୱିଲର ହେଉ, ଫୋର୍ ହ୍ୱିଲର ହେଉ, ତଥା ମେଦବହୁଳତାର ଶିକାର ହୋଇଥାନ୍ତି, ଆଉ ତା ସହିତ ସେମାନେ ସବୁବେଳେ ଗୋଟେ ବ୍ୟସ୍ତବହୁଳ ଜୀବନରେ ଜଞ୍ଜାଳରେ ରୁହନ୍ତି, ନିଜ ଶରୀରକୁ ମନକୁ ଟିକେ ରିଲାକ୍ସ ରଖିବା ପାଇଁ ବା ଶାନ୍ତ କରିବା ପାଇଁ, ଆରାମ ଦେବା ପାଇଁ କେବେ ଚିନ୍ତା କରିପାରନ୍ତି ନାହିଁ, ସେମାନେ ଏଭଳିଆ ଯନ୍ତ୍ରଣାରେ ସବୁବେଳେ ସମ୍ମୁଖୀନ ହୋଇଥାନ୍ତି। ସମ୍ପୂର୍ଣ୍ଣ ବିଶ୍ରାମ ବା ବେଡ୍ ରେଷ୍ଟର ଆବଶ୍ୟକତା ରହିଛି। ଯୋଗ ନିଦ୍ରା ଗୋଟେ ଅଭ୍ୟାସ ଯେମିତିକି ଆମର ଯୋଗ ରହିଛି ଯୋଉଥିରେ ଆପଣ ଶବାସନରେ ଶୋଇ ରହିବେ ଆଉ ଆପଣଙ୍କର ଯିଏ ଯୋଗ ପ୍ରଶିକ୍ଷକ ସେ ଆପଣଙ୍କୁ ତାଙ୍କର ଇନ୍ଷ୍ଟ୍ରକ୍ସନ୍ ମାଧ୍ୟମରେ 30 ମିନିଟ୍ର ଅଭ୍ୟାସ ଦେବେ ଯୋଉଥିରେ କି ଆପଣ କିଛି କରୁନାହାନ୍ତି ଆପଣ ଜଷ୍ଟ ଶୁଣି ଚାଲିଛନ୍ତି ଆଉ ଏହାଦ୍ୱାରା ଶରୀରର ଅନ୍ତଃସ୍ରାବୀ ଗ୍ରନ୍ଥି ତଥା ପ୍ରତ୍ୟେକ ଅବୟବ ଯୌଗିକ ଉପାୟରେ ବାହିକ ଓ ଆନ୍ତରିକ ଭାବରେ ବିଶ୍ରାମ ପାଇଥାନ୍ତି ସୀମା ଭିତରେ

0: ଭଳିଆ ଖାଦ୍ୟ ଖାଉଛି, ସେ ଦୈନନ୍ଦିନ ଜୀବନରେ ଏସିରେ କେତେ ସମୟ ରହୁଛି, ଆମର ଯୋଉ ଆଧୁନିକ ଜୀବନଶୈଳୀ ଆମର ରହିଛି ଯେମିତି ଆଗରୁ ରହିଥିଲା, ଆମେ ଯଦି ତଳେ ବସି ବସି ଘରକୁ ଓଳଉଛେ ତାହେଲେ ଆଣ୍ଠୁର ଏକ୍ସରସାଇଜ ହେଇଥାଏ, ପେଲଭିକ ରିଜନର ଏକ୍ସରସାଇଜ ହେଇଥାଏ, ଅଣ୍ଟାରେ ବି ଏକ୍ସରସାଇଜ ହେଇଥାଏ, ଯୋଉଟାକି ଆମର ଯୋଗର ଗୋଟେ ଅଭ୍ୟାସ ରହିଛି କୌହା ଚଲନ। ଏହି ଅଭ୍ୟାସ ଫଳରେ ଆପଣଙ୍କର ଅଣ୍ଟା ବିନ୍ଧା ଭଳି ପ୍ରୋବ୍ଲେମ ଆସିବନି। ଆଉ ତା ସହିତ ଆମର କିଛି ପ୍ରାଣାୟାମର ଅଭ୍ୟାସ ବି ଦରକାର ଦୈନନ୍ଦିନ ଜୀବନରେ। ନାଡ଼ି ଶୋଧନ ପ୍ରାଣାୟାମକୁ 10 ଚକ୍ର ପର୍ଯ୍ୟନ୍ତ କରିବେ, ମିନିମମ 10 ରାଉଣ୍ଡ ଭ୍ରାମରୀ ପ୍ରାଣାୟାମ ଆପଣଙ୍କୁ ରାତିରେ ଭଲସେ ନିଦ କରେଇବ। ଯଦି ଆପଣ ରାତିରେ ନିଦ ହଉନି ବି ଏ ଅଣ୍ଟା ବିନ୍ଧା କମିବା ବି ସହଜ ହେଇନଥାଏ। ଯଦି ଆମେ 10 ମିନିଟ ପର୍ଯ୍ୟନ୍ତ କଣ୍ଟିନ୍ୟୁଅସଲି ଓମ୍ ଚାଣ୍ଟିଂ କରିବା ତାହେଲେ ମଧ୍ୟ ଅଣ୍ଟା ବିନ୍ଧାରୁ ଆମକୁ ଉପଶମ ମିଳିଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଯୋଗ ମାଧ୍ୟମରେ ଅଣ୍ଟାବିନ୍ଧା ସମସ୍ୟାର ନିରାକରଣ, ଏ ସମ୍ପର୍କରେ କହିଲେ ଡାକ୍ତର ପ୍ରତିଭାଶ୍ରୀ।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଜିଠାରୁ ତିନିଦିନିଆ ସେସେଲ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଭାରତର ପ୍ରଥମ ସମବାୟ ଆଧାରିତ ଟ୍ୟାକ୍ସି ସେବା ଭାରତ ଟ୍ୟାକ୍ସିର ଆଜି ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅପରେସନ୍ ଆମିସ୍ତାଦ ଅଧୀନରେ ଭେନେଜୁଏଲାର ଭୂକମ୍ପ ପୀଡ଼ିତଙ୍କ ପାଇଁ ମାନବିକ ସହାୟତା ସାମଗ୍ରୀ ପଠାଇଲା ଭାରତ। ତାମିଲନାଡୁର କଳ୍ପକମ୍ ପରମାଣୁ ଗବେଷଣା କେନ୍ଦ୍ରରେ ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍ ଉତ୍ପାଦନ କେନ୍ଦ୍ର ଉଦ୍ଘାଟିତ ଏବଂ ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକିରେ 7-1 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ତିନିଦିନିଆ ସରକାରୀ ଗସ୍ତରେ ସେସେଲ୍ସ ଗସ୍ତ କରିବେ। ସେସେଲ୍ସର ରାଷ୍ଟ୍ରୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଶ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଶେଷଥର ପାଇଁ 2015 ସେସେଲ୍ସ ଗସ୍ତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସମାରୋହରେ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ଏବଂ ନୌସେନାର 2 ଯୁଦ୍ଧ ଜାହାଜ ଅଂଶଗ୍ରହଣ କରିବେ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ବିଧାନସଭାକୁ ମଧ୍ୟ ସମ୍ବୋଧିତ କରିବା ସହ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟ ସଦସ୍ୟଙ୍କ ସହ ମତ ବିନିମୟ କରିବେ। ଶ୍ରୀ ମୋଦି ଆଜି ସେଠାକାର ଉଦ୍ଭିଦ ଉଦ୍ୟାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବା ସହ ସେସେଲ୍ସ କୋଷ୍ଟଗାର୍ଡ ଘାଟି ପରିଦର୍ଶନ କରିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଭାରତର ପ୍ରଥମ ସମବାୟ ଆଧାରିତ ଟ୍ୟାକ୍ସି ସେବା ଭାରତ ଟ୍ୟାକ୍ସିର ଶୁଭାରମ୍ଭ କରିବେ। ତିନିଦିନିଆ ଗୁଜରାଟ ଗସ୍ତରେ ଯାଇଥିବା ଶ୍ରୀ ଶାହା ଆଜି ସେଠାରେ କେତେକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି, ସମବାୟ କ୍ଷେତ୍ରର ପ୍ରତିନିଧି ଏବଂ 4,000 ଅଧିକ ଡ୍ରାଇଭର ଅଂଶଗ୍ରହଣ କରିବେ। ଅମୁଲ, ଇଫ୍କୋ, ନାବାର୍ଡ ସହିତ 8 ପ୍ରମୁଖ ସମବାୟ ସଂସ୍ଥାର ସହଯୋଗରେ ଭାରତ ଟ୍ୟାକ୍ସି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ଶୂନ୍ୟ କମିଶନ ମଡେଲ ଆଧାରରେ ଚାଳକମାନଙ୍କୁ ସର୍ବାଧିକ ଆର୍ଥିକ ଲାଭ ପ୍ରଦାନ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆସନ୍ତାକାଲି ଓ 29 ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜାତୀୟ ଗ୍ରାମୀଣ ବିକାଶ ସମ୍ମିଳନୀ 2026 ଅଧ୍ୟକ୍ଷତା କରିବେ। ଏହି ଦୁଇଦିନିଆ ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମୀଣ ବିକାଶ ମନ୍ତ୍ରୀ, ବରିଷ୍ଠ ସରକାରୀ ଅଧିକାରୀ ଏବଂ ବିଶେଷଜ୍ଞମାନେ ଅଂଶଗ୍ରହଣ କରି ସମସ୍ତ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକର ସମୀକ୍ଷା କରିବେ। କୋଲକାତାର ତାରାତାଲା ଅଞ୍ଚଳରେ କୋଠା ଭୁଷୁଡ଼ି ପଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା 16 ବୃଦ୍ଧି ପାଇଛି। ଆହତମାନଙ୍କୁ ବିଭିନ୍ନ ହସ୍କିଟାଲରେ ଚିକିତ୍ସା କରାଯାଉଛି। ଏହି ଘଟଣାରେ ଜଣେ ସରକାରୀ ଅଧିକାରୀଙ୍କ ସମେତ 6 ପୁଲିସ୍ ଗିରଫ କରିଛି। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛନ୍ତି।

କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ 2 ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଥିବାବେଳେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ 10 ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ପାଇଁ 1 ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଭେନେଜୁଏଲାରେ ଘଟିଥିବା ଭୟଙ୍କର ଭୂକମ୍ପ ପରେ ଭାରତ ଅପରେସନ୍ ଆମିସ୍ତାଦ ଆରମ୍ଭ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଅଭିଯାନର ଅଂଶ ଭାବେ ଭାରତୀୟ ବାୟୁସେନାର 2 C-17 ଗ୍ଲୋବ୍ ମାଷ୍ଟର ବିମାନ ଆଜି ସକାଳେ ଭେନେଜୁଏଲା ଅଭିମୁଖେ ଯାତ୍ରା କରିଛି। ଏହି ବିମାନଗୁଡ଼ିକରେ ମାନବିକ ସହାୟତା ସାମଗ୍ରୀ ସହ 41 ଜଣିଆ ଉଦ୍ଧାରକାରୀ ଦଳ ପଠାଯାଇଛି। ସେଠାରେ ଆହତମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଚିକିତ୍ସା ଟାସ୍କଫୋର୍ସ, ଭାରତୀୟ ସେନାର ଫିଲ୍ଡ ହସ୍କିଟାଲ ୟୁନିଟ୍, ଔଷଧ, 30 ଟନ୍ ସହାୟତା ସାମଗ୍ରୀ, 6 ଟନ୍ ଔଷଧ ଓ ଚିକିତ୍ସା ଉପକରଣ ସମେତ 2 ପୋର୍ଟେବୁଲ୍ ହସ୍କିଟାଲ ପଠାଯାଇଛି। ଅନ୍ୟପକ୍ଷରେ ଭେନେଜୁଏଲାରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା 920କୁ ବୃଦ୍ଧି ପାଇଛି। ପ୍ରାୟ 3,300 ଲୋକ ଆହତ ହୋଇଛନ୍ତି। ଧ୍ୱଂସସ୍ତୁପ ମଧ୍ୟରେ ଉଦ୍ଧାରକାରୀ ଦଳ ଜୀବନରକ୍ଷା ପାଇଁ ତ୍ୱରିତ ଅଭିଯାନ ଚଳାଇଛନ୍ତି। ଅଯୋଧ୍ୟାର ଏକ ଅଦାଲତ ଶ୍ରୀରାମ ମନ୍ଦିର ଦାନରାଶି ହେରଫେର ଅଭିଯୋଗ ମାମଲାରେ ଗିରଫ 8 ଜଣ ଅଭିଯୁକ୍ତଙ୍କୁ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଗିରଫ ପରେ ସେମାନଙ୍କୁ ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା। ଅଯୋଧ୍ୟା ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଅଦାଲତର ସରକାରୀ ଓକିଲ କେସି ବର୍ମା କହିଛନ୍ତି ଆସନ୍ତା ସୋମବାର ପୁଣିଥରେ ଅଭିଯୁକ୍ତମାନଙ୍କୁ ଅଦାଲତରେ ହାଜର କରାଯିବ। ସେ କହିଛନ୍ତି ଅଭିଯୁକ୍ତମାନଙ୍କଠାରୁ ମୋଟ 79,85,000 ଟଙ୍କା ଜବତ କରାଯାଇଛି। ତେବେ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ସୁବାସଙ୍କଠାରୁ କୌଣସି ଟଙ୍କା ଜବତ ହୋଇନଥିବା ସେ କହିଛନ୍ତି। ଦୁର୍ନୀତି ନିବାରଣ ଆଇନ ଅଧୀନ ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର ଅଦାଲତ ଛୁଟି ଥିବାରୁ ମାମଲାର ଶୁଣାଣି ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ କେତେଜଣ ସରକାରୀ ଓ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର କର୍ମଚାରୀ ରହିଥିବା ଜଣାପଡ଼ିଛି। କେନ୍ଦ୍ର ପରମାଣୁ ଶକ୍ତି ବିଭାଗ ସଚିବ ଅଜିତ କୁମାର ମହାନ୍ତି ତାମିଲନାଡୁ କଳ୍ପକମ୍ସ୍ଥିତ ଇନ୍ଦିରା ଗାନ୍ଧି ପରମାଣୁ ଗବେଷଣା କେନ୍ଦ୍ର ଆଇଜିସିଏଆର୍ରେ ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍ ଉତ୍ପାଦନ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ରରେ ଫାଷ୍ଟ ବ୍ରିଡର୍ ଟେଷ୍ଟ ରିଆକ୍ଟରରୁ ଉତ୍ପାଦିତ ପରମାଣୁ ପ୍ରକ୍ରିୟା ଉତ୍ତାପକୁ ବ୍ୟବହାର କରି କପର କ୍ଲୋରିନ୍ ଥର୍ମୋକେମିକାଲ ସାଇକେଲ ଆଧାରିତ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବ। ଏହି ଅବସରରେ ଡକ୍ଟର ମହାନ୍ତି କହିଛନ୍ତି ହାଇଡ୍ରୋଜେନ୍ ଉତ୍ପାଦନ ଭଳି ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତି ସହ ପରମାଣୁ ଶକ୍ତିର ସମନ୍ୱୟ ସ୍ଥାୟୀ ଶକ୍ତି ଭବିଷ୍ୟତ ଗଠନ ଦିଗରେ ଏକ ରଣନୈତିକ ପଦକ୍ଷେପ ସାବ୍ୟସ୍ତ ହେବ। ଏହାଦ୍ୱାରା ଅଙ୍ଗାରକ ମୁକ୍ତ ଓ ନିରନ୍ତର ବିଦ୍ୟୁତ୍ ଯୋଗାଣ କରିବାର କ୍ଷମତା ଥିବା ପରମାଣୁ ଶକ୍ତି ହାଇଡ୍ରୋଜେନ୍ ଉତ୍ପାଦନ ସହ ଭାରତର ଶକ୍ତି ସୁରକ୍ଷା, ଅଙ୍ଗାରକ ନିର୍ଗମନ ହ୍ରାସ ଏବଂ ଦୀର୍ଘକାଳୀନ ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣରେ ସହାୟକ ହେବ। ବାର୍କ ଏବଂ ଆଇଜିସିଏଆର୍ର ମିଳିତ ଉଦ୍ୟମରେ ଦୀର୍ଘଦିନର ଗବେଷଣା, ପ୍ରକ୍ରିୟା ବିକାଶ, ଯନ୍ତ୍ରାଂଶ ନିର୍ମାଣ, ସ୍ଥାପନ, ପରୀକ୍ଷଣ ଓ କାର୍ଯ୍ୟକ୍ଷମ କରାଯିବା ପରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଆଇଆଇଟି ବମ୍ବେ ଏବଂ ନ୍ୟୁୟର୍କର ଷ୍ଟେଟ୍ ୟୁନିଭର୍ସିଟି ଅଫ୍ ନ୍ୟୁୟର୍କ ଓଲ୍ଡ ୱେଷ୍ଟବେରୀ ମଧ୍ୟରେ ଇଞ୍ଜିନିୟରିଂ, ଗବେଷଣା, ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗର ସମ୍ଭାବନା ଅନ୍ୱେଷଣ ପାଇଁ ସ୍ୱାକ୍ଷରିତ ପ୍ରସ୍ତାବକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି ଜାତୀୟ ଶିକ୍ଷାନୀତି 2020 ଭାରତରେ ଉଚ୍ଚଶିକ୍ଷାର ଆନ୍ତର୍ଜାତିକୀକରଣ ଉପରେ ବିଶେଷ ଗୁରୁତ୍ୱ ଦେବା ସହିତ ପ୍ରମୁଖ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱର ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସହଭାଗିତାକୁ ପ୍ରୋସାହିତ କରୁଛି। ସେ କହିଛନ୍ତି ଏଭଳି ସହଯୋଗ ଗବେଷଣା ସଂସ୍କୃତିକୁ ସମୃଦ୍ଧ କରିବା ସହ ଛାତ୍ରଛାତ୍ରୀ, ଗବେଷକ ଓ ଶିକ୍ଷାର୍ଥୀଙ୍କ ପାଇଁ ନୂଆ ସୁଯୋଗ ଉନ୍କକ୍ତ କରିବ। ଏହି ପଦକ୍ଷେପ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା କରିବା ସହ ଭାରତର ବୌଦ୍ଧିକ ସାମର୍ଥ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଅରୁଣାଚଳ ପ୍ରଦେଶରେ ହୋଇଥିବା ଆକସ୍ମିକ ବନ୍ୟାରେ ନିଖୋଜ 4 ଜଣଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ତୃତୀୟ ଦିନ ସୁଦ୍ଧା ସଫଳ ହୋଇନାହିଁ। ସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣ, ପୂର୍ବତନ ପୁଲିସ୍ କର୍ମଚାରୀ ଓ ସୈନିକ ଏବଂ 23 ଜଣ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଯବାନ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ସେଠାକାର ଭିକେଭି ସ୍କୁଲରେ ସ୍ଥାପିତ ଅସ୍ଥାୟୀ ଆଶ୍ରୟସ୍ଥଳରେ 62 ଜଣ ରହିଛନ୍ତି। ଜିଲ୍ଲା ପ୍ରଶାସନର କ୍ଷୟକ୍ଷତି ଆକଳନ ଅନୁଯାୟୀ ନିପ୍କୋ କଲୋନୀରେ 30 ଘର ସମ୍ପୂର୍ଣ୍ଣ ଭାସିଯାଇଥିବା ବେଳେ 52 ଘର କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଭାରତ ବ୍ରିଟେନ୍ ସମ୍ପର୍କ ଉଭୟ ଦେଶ ମଧ୍ୟରେ ରଣନୈତିକ, ଆର୍ଥିକ ଓ ବାଣିଜ୍ୟ ଚୁକ୍ତି ମାଧ୍ୟମରେ ନିର୍ଣ୍ଣାୟକ ଦିଗକୁ ଅଗ୍ରସର ହେଉଛି। ଗତକାଲି ଲଣ୍ଡନରେ ଏକ ବାଣିଜ୍ୟିକ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ କହିଛନ୍ତି ବିଭିନ୍ନ କ୍ଷେତ୍ରର ନେତାମାନଙ୍କ ସହ ଆଲୋଚନା ସଫଳ ହୋଇଛି। ଆମେରିକା ମଧ୍ୟସ୍ଥତାରେ ଇସ୍ରାଏଲ ଓ ଲେବାନନ ମଧ୍ୟରେ ସ୍ଥାୟୀ ଶାନ୍ତି ଏବଂ ସୁରକ୍ଷା ପ୍ରତିଷ୍ଠା ପାଇଁ ଏକ ଚୁକ୍ତି ଚୂଡ଼ାନ୍ତ ହୋଇଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି।

0: ପ୍ରସ୍ତାବିତ ଚୁକ୍ତିରେ ଯୁଦ୍ଧବିରତି ବ୍ୟବସ୍ଥା ରହିଛି। ତେବେ ଏଥିଲାଗି ହେଜବୋଲା ସମସ୍ତ ଆକ୍ରମଣ ବନ୍ଦ କରିବା ସହ ଦକ୍ଷିଣ ଲେବାନନରୁ ସୈନ୍ୟ ପ୍ରତ୍ୟାହାର କରିବା ସର୍ତ୍ତ ରହିଛି। ସୂଚନା ଅନୁଯାୟୀ ଆମେରିକାର ମଧ୍ୟସ୍ଥତା ଓ ସହଯୋଗରେ ଲେବାନନ ଏବଂ ଇସ୍ରାଏଲ ସରକାରଙ୍କ ମଧ୍ୟରେ ଏହି ଚୁକ୍ତି ସମ୍ପନ୍ନ ହୋଇଛି। ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଆମେରିକା ଇରାନ୍ ଉପରେ ଆକ୍ରମଣ କରିଛି। ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ସେଣ୍ଟକମ୍ ପକ୍ଷରୁ ଜାରି ସୂଚନା ଅନୁଯାୟୀ ଇରାନ୍ର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଉତ୍କ୍ଷେପଣ କେନ୍ଦ୍ର ସହ ଉପକୂଳବର୍ତ୍ତୀ ରାଡାର କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି। ଆକ୍ରମଣର କିଛି ସମୟ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ ଯୁଦ୍ଧବିରତି ଚୁକ୍ତି ଉଲ୍ଲଙ୍ଘନ ପାଇଁ ଇରାନ୍ ଉପରେ ଆକ୍ରମଣ କରାଯାଇପାରେ। ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକୁ ତେହେରାନ୍ ଅନୁମୋଦିତ ଜଳପଥ ବ୍ୟବହାର କରିବାକୁ ପଡ଼ିବ ବୋଲି ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି କହିଛି। ସମ୍ପୃକ୍ତ ଅଞ୍ଚଳରେ ଆଇଆର୍ଜିସି ଏବଂ ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ମଧ୍ୟରେ ଯୋଗାଯୋଗ ରକ୍ଷା କରାଯାଇ କାର୍ଯ୍ୟ କରାଯାଉଥିଲେ ମଧ୍ୟ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ତେହେରାନ୍ର ଅନୁମୋଦନ ନଥିବା ବିକଳ୍ପ ଜଳପଥଗୁଡ଼ିକୁ ଆବଶ୍ୟକ ପଡ଼ିଲେ ବନ୍ଦ କରାଯାଇପାରେ ବୋଲି ଇରାନ୍ର ଉପବୈଦେଶିକ ମନ୍ତ୍ରୀ କହିଛନ୍ତି। ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକିରେ ଭାରତ ଗତକାଲି ଲଣ୍ଡନସ୍ଥିତ ଲି ଭ୍ୟାଲି ହକି ଆଣ୍ଡ ଟେନିସ୍ ସେଣ୍ଟରରେ ଅନୁଷ୍ଠିତ ମ୍ୟାଚ୍ରେ ପାକିସ୍ତାନକୁ 7-1 ଗୋଲ୍ରେ ପରାସ୍ତ କରିଛି। ଭାରତ ପକ୍ଷରୁ 7 ଜଣ ଭିନ୍ନ ଭିନ୍ନ ଖେଳାଳି ଗୋଲ୍ କରିଥିଲେ। ଆସନ୍ତାକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଫିଫା ବିଶ୍ୱକପ୍ର ଗ୍ରୁପ୍ ଆଇର ଶେଷ ପର୍ଯ୍ୟାୟ ମ୍ୟାଚ୍ରେ ଫ୍ରାନ୍ସ 4-1 ନରୱେକୁ ପରାସ୍ତ କରିଥିବାବେଳେ ଅନ୍ୟ ଏକ ମ୍ୟାଚ୍ରେ ସେନେଗାଲ 5-0 ଗୋଲ୍ରେ ଇରାକକୁ ପରାସ୍ତ କରିଛି। ପୁରୁଷ କ୍ରିକେଟ୍ରେ ବେଲ୍ଫାଷ୍ଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଟି20 ଅନ୍ତର୍ଜାତୀୟ ମ୍ୟାଚ୍ରେ ଆୟାରଲାଣ୍ଡ 34 ରନ୍ରେ ଭାରତକୁ ପରାସ୍ତ କରିଛି। ଏହି ଶୃଙ୍ଖଳାର ଦ୍ୱିତୀୟ ତଥା ଶେଷ ଟି20 ଅନ୍ତର୍ଜାତୀୟ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଜିଠାରୁ 3 ଦିନିଆ ସେସେଲ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଭାରତର ପ୍ରଥମ ସମବାୟ ଆଧାରିତ ଟ୍ୟାକ୍ସି ସେବା ଭାରତ ଟ୍ୟାକ୍ସିର ଆଜି ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅପରେସନ୍ ଆମିସ୍ତାଦ ଅଧୀନରେ ଭେଞ୍ଜୁଆଲାର ଭୂକମ୍ପ ପୀଡ଼ିତଙ୍କ ପାଇଁ ମାନବିକ ସହାୟତା ସାମଗ୍ରୀ ପଠାଇଲା ଭାରତ। ତାମିଲନାଡୁର କଳ୍ପକମ୍ ପରମାଣୁ ଗବେଷଣା କେନ୍ଦ୍ରରେ ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍ ଉତ୍ପାଦନ କେନ୍ଦ୍ର ଉଦ୍ଘାଟିତ ଏବଂ ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକିରେ 7-1 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ସକାଳରେ ପାଏ ମୁଁ ଚାଲିଯାଏ ମୋର ଥିବା ଏକ ଯୁବ ଅନୁଷ୍ଠାନକୁ, ଏବଂ ସେହି ଯୁବ ଅନୁଷ୍ଠାନରେ ମୁଁ ନିର୍ଦ୍ଦିଷ୍ଟ କରେ ଏ ସମାଜ ପାଇଁ କ'ଣ କରିବା ପାଇଁ। ମୋର ଯଦିଓ ସବୁଦିନ ସକାଳର ଏ କାର୍ଯ୍ୟକ୍ରମ ନଥାଏ, ତଥାପି ପ୍ରତି ବୁଧବାର ଏବଂ ଶୁକ୍ରବାର ଦୁଇ ଦିନ ମୁଁ ସକାଳକୁ ବିନିଯୋଗ କରେ ସମାଜ ପାଇଁ। ମଣିଷ ଯେତେବେଳେ ସମାଜରେ ବଞ୍ଚି ରହୁଛି, ସମାଜର ଦାୟିତ୍ୱ ତା ଉପରେ ରହିଛି। ତେଣୁ ଆମେ ଯୁବ ଅନୁଷ୍ଠାନ ଭିତରେ ଯେତେବେଳେ ବସୁ, ସେତେବେଳେ ଆମେ ଭାବୁ କ'ଣ କାର୍ଯ୍ୟକ୍ରମ ହାତକୁ ନେବା ଦରକାର। ରାସ୍ତା ସଫାଇ କରିବା ଦରକାର, କିମ୍ବା ରାସ୍ତାରେ ଲାଇଟ୍ ନାହିଁ ଲାଇଟ୍ ଲଗାଇବା ଦରକାର, କିମ୍ବା ପାଣିର ସୁବିଧା କରିବା ଦରକାର। ଏହି କାର୍ଯ୍ୟକ୍ରମକୁ ଆମେମାନେ ସେଇଠି ସ୍ଥିର କରୁ। ତେଣୁ ସକାଳର ଚିନ୍ତାଧାରା ମଣିଷକୁ ଏପରି ଏକ ଜାଗାକୁ ନିଏ ଯେଉଁଠାରେ କି ସମାଜର ପରିବର୍ତ୍ତନ ହୁଏ।

0: ଶ୍ରୋତା ବନ୍ଧୁ, ସଂସାରରେ ଅନେକ ଶିଶୁ ଜନ୍ମ ହେଉଛନ୍ତି, ହେଉଥିଲେ, ଆଗକୁ ହେବେ ମଧ୍ୟ, ହେଲେ ସମସ୍ତଙ୍କ ନାମ ଇତିହାସରେ ଉଲ୍ଲେଖ ନଥାଏ। ଯେଉଁମାନେ ଯୁଗଜନ୍ମା ନିଜର କର୍ମ ସିଦ୍ଧି ବଳରେ ସମାଜ ପାଇଁ, ପରିବେଶ ପାଇଁ କିଛି କରିଯାଇଥାନ୍ତି, ତାଙ୍କୁ ସମସ୍ତେ ମନେ ରଖନ୍ତି, ଆଉ ସେମାନେ ଇତିହାସରେ ସ୍ଥାନ ପାଆନ୍ତି, ଭବିଷ୍ୟତ ପାଇଁ ଆଦର୍ଶ ପାଲଟନ୍ତି। ସେହିଭଳି ଜଣେ ବ୍ୟକ୍ତିତ୍ୱ ଥିଲେ ହେଲେନ୍ କେଲର। 1880 ମେ 27 ତାରିଖରେ ଆମେରିକାର ଆଲବାମା ଟୁସ୍କୁମ୍ବିଆରେ ସେ ଜନ୍ମଗ୍ରହଣ କରିଥିଲେ। ମାତ୍ର 19 ମାସ ବୟସରେ ହେଲେନ୍ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ନିଜର ଶ୍ରବଣ ଇନ୍ଦ୍ରିୟ ଓ ଦର୍ଶନ ଇନ୍ଦ୍ରିୟକୁ ହରାଇଥିଲେ। କିନ୍ତୁ ତାଙ୍କ ପାଇଁ ଉତ୍ସର୍ଗୀକୃତ ଭାବନା ରଖିଥିବା ଜଣେ ଶିକ୍ଷୟିତ୍ରୀ ସୁଲିଭାନ୍ଙ୍କ ସହାୟତାରେ ସେ ଯୋଗାଯୋଗ କରିବା ଶିଖିଥିଲେ ଏବଂ ପରେ ଜଣେ ପ୍ରସିଦ୍ଧ ଲେଖିକା, ବକ୍ତା ଓ ସମାଜ ସଂସ୍କାରକ ହୋଇପାରିଥିଲେ। ସେ ପ୍ରଥମ ଦୃଷ୍ଟି ଓ ଶ୍ରବଣ ବାଧିତ ବ୍ୟକ୍ତି ଥିଲେ ଯିଏକି କଲେଜରେ ଡିଗ୍ରୀ ହାସଲ କରିଥିଲେ ଏବଂ ସାରା ଜୀବନ ଭିନ୍ନକ୍ଷମ ଲୋକଙ୍କ ପାଇଁ କାମ କରୁଥିଲେ। ହେଲେନ୍ 35 ଅଧିକ ଦେଶ ଭ୍ରମଣ କରି ଭିନ୍ନକ୍ଷମ ବ୍ୟକ୍ତିମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରୁଥିଲେ, ସଚେତନତା ସୃଷ୍ଟି କରୁଥିଲେ। ତାଙ୍କ ଜୀବନ ପ୍ରମାଣ କରେ ଯେ ଦୃଢ଼ ନିଷ୍ପତ୍ତି, ସମର୍ଥନ ଓ ଶିକ୍ଷା ଦ୍ୱାରା ସବୁକିଛି ସମ୍ଭବ ହୋଇପାରେ। ହେଲେନ୍ କେଲରଙ୍କ ଜନ୍ମଦିନ ଅବସରରେ ସଂକ୍ଷିପ୍ତ ବକ୍ତବ୍ୟ ରଖନ୍ତି ଭିନ୍ନକ୍ଷମଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟରତ ବ୍ୟକ୍ତି ଶିରିଶ ଚନ୍ଦ୍ର ଦାସ।
1: ଯେତେବେଳେ କୌଣସି ଭିନ୍ନକ୍ଷମଙ୍କ କଥା ପଡ଼େ, ସେତେବେଳେ ଏକ ମହିଳାଶୀ ମହିଳାଙ୍କ କଥା ମନକୁ ଆସେ। ସେ ହେଉଛନ୍ତି ପୃଥିବୀ ପ୍ରସିଦ୍ଧ ହେଲେନ୍ କେଲର। ଉଭୟ ଦୃଶ୍ୟଶକ୍ତି ଏବଂ ଶ୍ରବଣ ଶକ୍ତି ହରାଇଥିଲେ ମଧ୍ୟ ସେ କୌଣସି ଗୁଣରେ ଜଣେ ଉଚ୍ଚକୋଟୀର ମହାମାନବ ଠାରୁ ଉଣା ନୁହନ୍ତି। ହେଲେନ୍ କେଲର ଯୁକ୍ତରାଷ୍ଟ୍ର ଆମେରିକାର ଆଲବାମା ଷ୍ଟେଟ୍ର 1880 ଖ୍ରୀଷ୍ଟାବ୍ଦ ଜୁନ୍ ମାସ 27 ତାରିଖରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେତେବେଳକୁ ଏହିପରି ଭିନ୍ନକ୍ଷମ ପିଲାଙ୍କ ଶିକ୍ଷା ନିମନ୍ତେ ବିଶେଷ ବ୍ୟବସ୍ଥା ନଥିଲା, ତଥାପି ତାଙ୍କର ପିତାମାତା ଧୈର୍ଯ୍ୟହରା ହୋଇନଥିଲେ। ହେଲେନ୍ଙ୍କ ଜୀବନରେ ତାଙ୍କର ପଥ ପ୍ରଦର୍ଶକ ଭାବେ ଆସି ଉଭାହେଲେ ଆନି ସୁଲିଭାନ। ଦୃଷ୍ଟିବାଧିତ ଓ ବହୁବିଧ ବାଧିତଙ୍କ ଉଦ୍ଦିଷ୍ଟ ବିଶ୍ୱର ସର୍ବଶ୍ରେଷ୍ଠ ବିଦ୍ୟାଳୟ ବୋଷ୍ଟନ୍ର ୱାଟର ଟାଉନ୍ ସ୍ଥିତ ପର୍କିନ୍ ସ୍କୁଲ ଫର୍ ଦି ବ୍ଲାଇଣ୍ଡରେ ହେଲେନ୍ ନାମ ଲେଖାଇଥିଲେ। ତାଙ୍କର ପ୍ରଖର ଧି ଶକ୍ତି ଓ ସ୍ପର୍ଶ ଶକ୍ତି ବଳରେ ସେ ବହୁ ବ୍ରେଲ୍ ପୁସ୍ତକ ଅଧ୍ୟୟନ କରି ଉଚ୍ଚ ଜ୍ଞାନର ଅଧିକାରୀ ହୋଇପାରିଥିଲେ। ପର୍କିନ୍ସ ବିଦ୍ୟାଳୟରୁ କୃତକାର୍ଯ୍ୟ ହେବା ପରେ ସେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ସ୍ନାତକ ଉପାଧି ପ୍ରାପ୍ତ କରିଥିଲେ। ବିଶ୍ୱରେ ହେଲେନ୍ କେଲର ହେଉଛନ୍ତି ପ୍ରଥମ ଦୃଷ୍ଟିହୀନ ବଧିର ମହିଳା ଯିଏକି ସ୍ନାତକ ଉପାଧି ପ୍ରାପ୍ତ କରିଥିଲେ। ଆନି ସୁଲିଭାନଙ୍କର 1936 ଖ୍ରୀଷ୍ଟାବ୍ଦରେ ମୃତ୍ୟୁ ହେବା ପରେ ପୋଲି ଥମ୍ପସନ୍ ହେଲେନ୍ଙ୍କର ସେକ୍ରେଟାରୀ ଭାବରେ କାର୍ଯ୍ୟ କରିଥିଲେ। ହେଲେନ୍ ବହୁ ଦେଶ ଭ୍ରମଣ କରି ଏବଂ ବହୁ ଦେଶର ଭାଷାରେ ଜ୍ଞାନ ଆହରଣ କରିପାରିଥିଲେ। ସେ ଖନେଇ ଖନେଇ କଥା ମଧ୍ୟ କହିପାରୁଥିଲେ, ତେଣୁ କେତେକ ସ୍ଥଳରେ ତାଙ୍କର ଭାଷା ସ୍ପଷ୍ଟ ହେଉନଥିଲା। ଏହି କ୍ଷେତ୍ରରେ ଆନି ସୁଲିଭାନ ଏବଂ ପରେ ପର୍ଲି ଥମ୍ପସନ୍ ଶ୍ରୋତାମାନଙ୍କୁ ବୁଝାଇ ଦେଉଥିଲେ। 1907 ମସିହାରେ ସେ ବିଶ୍ୱରେ ପ୍ରଥମ ଥର ପାଇଁ ବ୍ରେଲ୍ ଲିପିରେ ଏକ ପତ୍ରିକା ବାହାର କରିଥିଲେ। ଆମେରିକାନ୍ ଫାଉଣ୍ଡେସନ୍ ଫର୍ ଓଭରସିଜ୍ ବ୍ଲାଇଣ୍ଡ ଏବଂ ଆମେରିକାନ୍ ଫାଉଣ୍ଡେସନ୍ ଫର୍ ଦି ବ୍ଲାଇଣ୍ଡ ନାମକ ଦୁଇଟି ପତ୍ରିକା ମଧ୍ୟ ତାଙ୍କର ଅବଦାନ। ଆଶ୍ଚର୍ଯ୍ୟର କଥା, ବ୍ୟକ୍ତିର ଗଳାକୁ ସ୍ପର୍ଶ କରି ସେ କେଉଁ ଭାଷା କହୁଛନ୍ତି ହେଲେନ୍ ତାହା କହିଦେଇ ପାରୁଥିଲେ। ପୁନଶ୍ଚ ବ୍ୟକ୍ତିର ଶରୀରର ବାସ୍ନାରୁ ତାଙ୍କର ପେଶା କ'ଣ ତାହା ମଧ୍ୟ ସେ କହିଦେଇ ପାରୁଥିଲେ। ହେଲେନ୍ କେଲର ଭାରତ ସମେତ ବହୁ ଦେଶ ଭ୍ରମଣ କରି ବିଭିନ୍ନ ଉପାଧି ଓ ସମ୍ମାନରେ ଭୂଷିତ ହୋଇଥିଲେ। ଦିଲ୍ଲୀର ଲାଲ ବାହାଦୁର ଶାସ୍ତ୍ରୀ ମାର୍ଗରେ ଥିବା ବ୍ଲାଇଣ୍ଡ ରିଲିଫ ଏସୋସିଏସନ୍ ନାମକ ଦୃଷ୍ଟିହୀନ ବିଦ୍ୟାଳୟକୁ ସେ 1955 ଖ୍ରୀଷ୍ଟାବ୍ଦରେ ଉଦ୍ଘାଟନ କରିଥିଲେ।
0: ହେଲେନ୍ କେଲରଙ୍କର

ସାହସ ବିଶ୍ୱବ୍ୟାପୀ ଲୋକଙ୍କୁ ପ୍ରେରଣା ଦେଇ ଚାଲିଥିବ। ସେ ହେଉଛନ୍ତି ଆଶା ଏବଂ ଶକ୍ତିର ବିଶ୍ୱ ପ୍ରତୀକ। କଷ୍ଟ ସାଧନା ଏକାଗ୍ରତା ନିକଟରେ ସବୁ ଅସମ୍ଭବ ହାର ମାନେ ବୋଲି ହେଲେନ୍ କେଲର ପ୍ରମାଣ କରି ଯାଇଛନ୍ତି। ତେଣୁ କେବଳ ଆମେରିକା ନୁହେଁ, ସାରା ବିଶ୍ୱବାସୀଙ୍କ ପାଇଁ ସେ ମହନୀୟ।

0: ଏଥର ଆପଣଙ୍କ ପାଇଁ ସୂଚନା। ଓଡ଼ିଶା ସ୍ତ୍ରୀ ଓ ପ୍ରସୂତି ରୋଗ ଚିକିତ୍ସା ବିଭାଗର ବିଶେଷଜ୍ଞ ସଂଘ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲ କଟକ ତରଫରୁ କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ କପାସିଠାରେ ମହିଳା ଏବଂ ବାଳିକାମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆଜି 27 ତାରିଖ ସକାଳ 9:00 ଅପରାହ୍ନ 2:00 ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ମହିଳା ଓ ବିଦ୍ୟାଳୟ ମହାବିଦ୍ୟାଳୟ ସ୍ତରର ବାଳିକାମାନେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ସଂଘ ତରଫରୁ ଅନୁରୋଧ କରାଯାଇଛି। ଆସନ୍ତା ଜ୍ୟେଷ୍ଠ ପୂର୍ଣ୍ଣିମା ବା ଚଳିତ ମାସ 29 ତାରିଖ ସୋମବାର ଦେବସ୍ନାନ ପୂର୍ଣ୍ଣିମା ଦିନ ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ଦେବଙ୍କ ବିଜେସ୍ଥଳୀ ପଦ୍ମବନପୀଠ ନେମାଳଠାରେ ନିର୍ବିକଳ୍ପ ସାଧନା ଦିବସ ତଥା ଦେବସ୍ନାନ ପୂର୍ଣ୍ଣିମା ଯାତ୍ରା ଉତ୍ସବ ଅନୁଷ୍ଠିତ ହେଉଛି। ଏହି ଉତ୍ସବ ଗତ 25/6/2026 ଗୁରୁବାରଠାରୁ କଳସ ସ୍ଥାପନା ସହ ଆରମ୍ଭ କରାଯାଇଛି। 29 ତାରିଖ ଅର୍ଥାତ୍ ଦେବସ୍ନାନ ପୂର୍ଣ୍ଣିମା ଦିନ ନିତ୍ୟ ସ୍ନାନ ସ୍ନାନଯାତ୍ରା କୋଠଭୋଗ ନୀତି କରାଯିବା ସହିତ ସେହି ଦିନଠାରୁ 3/7/2026 ଶୁକ୍ରବାର ପର୍ଯ୍ୟନ୍ତ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହେବ। ସାଧୁସନ୍ଥ ଓ ଭକ୍ତମାନଙ୍କୁ ଏହି ପବିତ୍ର ତିଥିରେ ଓ ପାଳନ ହେବାକୁ ଥିବା ଉତ୍ସବରେ ଯୋଗଦେଇ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ କୃପା ସାନ୍ନିଧ୍ୟ ଲାଭ କରିବା ପାଇଁ ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ଓ ମହାପୁରୁଷ ଅଚ୍ୟୁତାନନ୍ଦ ଆଶ୍ରମ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ଅନୁରୋଧ କରିଛନ୍ତି। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେବାକୁ ଅନୁରୋଧ କରି ଆଜି ପାଇଁ ଏଇଠି ବିଦାୟ ନେଉଛୁ। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବୈଜନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ, ଠିକ୍ କୁହନ୍ତୁ, ଠିକ୍ ଲେଖନ୍ତୁ। ଆଜି ଏଥିରେ ବିଷୟ ରହିଛି ନିଃସଂଶୟ ଅଭିବ୍ୟକ୍ତି। ଆଲୋଚନା କରିଛନ୍ତି ଡକ୍ଟର ଧନେଶ୍ୱର ମହାପାତ୍ର।
2: କେବଳ ଶୁଦ୍ଧ ଭାବରେ କହିବା ବା ଲେଖିବା ଯଥେଷ୍ଟ ନୁହେଁ, ମନର ଭାବକୁ ଯଥାର୍ଥ ଭାଷାରେ ବ୍ୟକ୍ତ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ମାତୃଭାଷା ହେଲା ବୋଲି ଆମେ ଯେମିତି ଇଚ୍ଛା ସେମିତି ଲେଖିବା ଠିକ୍ ନୁହେଁ। ଯେମିତି ଇଚ୍ଛା ସେମିତି ଲେଖିଲେ ଭାଷାରୁ ଭିନ୍ନାର୍ଥ, ସଂଶୟାର୍ଥ ବା କଦର୍ଥ ବାହାରିବାର ସମ୍ଭାବନା ରହେ। ଧରନ୍ତୁ, ରାମବାବୁ ତାଙ୍କ ପୁଅର ବିବାହ ଉପଲକ୍ଷେ ଶ୍ୟାମବାବୁଙ୍କ ପାଖକୁ ନିମନ୍ତ୍ରଣ ପତ୍ରଟିଏ ପଠାଇଲେ। ପତ୍ରଟିରେ ଶେଷ ବାକ୍ୟ ଥିଲା, ପତ୍ର ଦ୍ୱାରା ନିମନ୍ତ୍ରଣ ଜନିତ ତ୍ରୁଟି ମାର୍ଜନା କରିବେ। ଏହି ବାକ୍ୟଟି ସାଧାରଣତଃ ଓଡ଼ିଆରେ ଲିଖିତ ନିମନ୍ତ୍ରଣ ପତ୍ରରେ ଲେଖାଯାଇଥାଏ। କୌଣସି କାରଣରୁ ନିମନ୍ତ୍ରଣ ପତ୍ରଟି ଶ୍ୟାମବାବୁଙ୍କୁ ବିଳମ୍ବରେ ମିଳିଲା। ଶ୍ୟାମବାବୁ ବିବାହ ଉତ୍ସବରେ ଯୋଗ ଦେଇପାରିଲେ ନାହିଁ। ସେ ରାମବାବୁଙ୍କ ନିକଟକୁ ପତ୍ର ଲେଖିଲେ, ଆପଣଙ୍କ ପତ୍ରଟି ମୋତେ ବିଳମ୍ବରେ ମିଳିଲା, ଯାହା ଆପଣଙ୍କର ନିମନ୍ତ୍ରଣ ଜନିତ ତ୍ରୁଟି ହେଲା। ମୁଁ ଏହି ପତ୍ର ଦ୍ୱାରା ଆପଣଙ୍କର ନିମନ୍ତ୍ରଣ ଜନିତ ତ୍ରୁଟି ମାର୍ଜନା କଲି। ପ୍ରକୃତରେ ନିମନ୍ତ୍ରଣକାରୀଙ୍କର ମନର ଭାବ ଥିଲା, ମୁଁ ନିଜେ ଯାଇ ଆପଣଙ୍କୁ ନିମନ୍ତ୍ରଣ କରିବା କଥା, କିନ୍ତୁ ନିଜେ ଯାଇ ନ ପାରି ପତ୍ର ଦ୍ୱାରା ନିମନ୍ତ୍ରଣ କଲି। ଏଥିରେ ଯେଉଁ ତ୍ରୁଟି ହେଲା ତାହା ଆପଣ ମାର୍ଜନା କରିବେ। କିନ୍ତୁ ଏହି ଭାବକୁ ସେ ଠିକ୍ ଭାଷାରେ ବ୍ୟକ୍ତ କରିପାରିଲେ ନାହିଁ, ଫଳରେ ସେଥିରୁ ଭିନ୍ନାର୍ଥ ବାହାରିବାର ସମ୍ଭାବନା ରହିଲା। ସେ ଯଦି ଲେଖିଥାନ୍ତେ, ପତ୍ର ଦ୍ୱାରା ନିମନ୍ତ୍ରଣ କଲି ତ୍ରୁଟି ମାର୍ଜନା କରିବେ, ବା ସ୍ୱାମୀ ସ୍ତ୍ରୀ ଲେଖିଥିଲେ ପତ୍ର ଦ୍ୱାରା ନିମନ୍ତ୍ରଣ କଲୁ ତ୍ରୁଟି ମାର୍ଜନା କରିବେ, ତାହାହେଲେ ମନର ଭାବ ଠିକ୍ ରୂପେ ପ୍ରକାଶ ପାଇଥାନ୍ତା। ଗୋଟିଏ କ୍ରିୟାପଦ ନ ରହିବା ହେତୁ ଭିନ୍ନାର୍ଥ ବାହାରିବାର ସମ୍ଭାବନା ରହିଗଲା। ସେହିପରି ପାଣିରେ ବୁଡ଼ି ମୃତ, ଏମିତି ଲେଖିଲେ ଏଥିରୁ ବୁଝାଯାଇପାରେ ସତେ ଯେପରି କେହି ସ୍ୱଇଚ୍ଛାରେ ପାଣିରେ ବୁଡ଼ିଲା ଏବଂ ମଲା।

0: କିନ୍ତୁ ଯଦି ଲେଖାଯାଏ ପାଣିରେ ବୁଡ଼ିଯାଇ ମୃତ, ତେବେ ଭିନ୍ନାର୍ଥ ବାହାରିବାର ସମ୍ଭାବନା ରହିବ ନାହିଁ। ବନ୍ଧୁ ପାଇଁ ସେ ବିପଦରେ ପଡ଼ିଲେ ଏହି ବାକ୍ୟରୁ ଭିନ୍ନାର୍ଥ ବାହାରିପାରେ। ସତେ ଯେପରି ସେ ବନ୍ଧୁ ପାଇଁ ଅର୍ଥାତ୍ ବନ୍ଧୁ ନିମନ୍ତେ ବିପଦରେ ପଡ଼ିବାକୁ ଚାହୁଁଥିଲେ, କିନ୍ତୁ ଯଦି ଲେଖାଯିବ ବନ୍ଧୁ ଯୋଗୁଁ ସେ ବିପଦରେ ପଡ଼ିଲେ, ତେବେ ଭିନ୍ନାର୍ଥ ବାହାରିବାର ବାଟ ରହିବ ନାହିଁ। ଚିନିରେ ଚୋରା କାରବାର ଚାଲିଛି ଏହି ବାକ୍ୟରୁ ବୁଝାଯାଇପାରେ। କୌଣସି ସ୍ଥାନରେ କାରବାର ଚାଲିଲା ପରି ଚିନିରେ ଚୋରା କାରବାର ଚାଲିଛି। ଯଦି ବା ଲେଖାଯାଏ ଚିନିର ଚୋରା କାରବାର ଚାଲିଛି, ଏଥିରୁ ବୁଝାଯାଇପାରେ କୌଣସି ଅସାଧୁ ବ୍ୟକ୍ତିର ଚୋରା କାରବାର ଭଳି ଚିନିର ଚୋରା କାରବାର ଚାଲିଛି। କିନ୍ତୁ ଆମେ ଯଦି ଲେଖିବା ଚିନି ଚୋରା କାରବାର ଚାଲିଛି, ତେବେ କୌଣସି ଭିନ୍ନାର୍ଥ ବାହାରିବାର ସମ୍ଭାବନା ରହିବ ନାହିଁ। ସାଧାରଣ କଥାଟିଏ ଦେଖନ୍ତୁ, ଅନେକ ଲେଖୁଛନ୍ତି ଓଡ଼ିଶା ଓଡ଼ିଶା ହେଲା, ଏଥିରୁ ସଂଶୟାର୍ଥ ବାହାରିପାରେ। ବୋଧହୁଏ ଓଡ଼ିଶାର ନାମ ପୂର୍ବେ ଓଡ଼ିଶା ଥିଲା, ତାହା ବଦଳି ଓଡ଼ିଶା ହେଲା, ଯେପରି ବମ୍ବେର ନାମ ମୁମ୍ବାଇ ହେଲା। ତା ଛଡ଼ା ପ୍ରଶ୍ନ ଉଠିପାରେ କେହି ଓଡ଼ିଆ ଅକ୍ଷରରେ ଓଡ଼ିଶା ଲେଖୁଥିଲେ କି? କିନ୍ତୁ ଆମେ ଯଦି ଇଂରାଜୀ ଅକ୍ଷରରେ ଲେଖିବା ଓଡ଼ିଶା ଓଡ଼ିଶା ହେଲା, ଓ ଆର୍ ଆଇ ଏସ୍ ଏସ୍ ଏ ଓ ଡି ଆଇ ଏସ୍ ଏସ୍ ଏ ହେଲା, କିମ୍ବା ଓଡ଼ିଶାର ଇଂରାଜୀ ବନାନ ବଦଳିଲା, ତେବେ କୌଣସି ଭିନ୍ନାର୍ଥ ବା ସଂଶୟାର୍ଥ ବାହାରିପାରିବ ନାହିଁ। ଏସବୁ ସାଧାରଣ ଉଦାହରଣ ମାତ୍ର। କୌଣସି ବିଷୟ ବିଶେଷତଃ ଗୁରୁତ୍ୱପୂର୍ଣ୍ଣ ବିଷୟ ଲେଖିଲା ବେଳେ ଆମେ ଆମ ଭାଷାରେ ଠିକ ଅଭିବ୍ୟକ୍ତି ପ୍ରତି ଧ୍ୟାନ ଦେବା ଆବଶ୍ୟକ।
1: ଶେଷ ହେଲା ଠିକ କୁହନ୍ତୁ ଠିକ ଲେଖନ୍ତୁ। ଆଜିଥିରେ ବିଷୟ ଥିଲା ନିଃସଂଶୟ ଅଭିବ୍ୟକ୍ତି। ଆଲୋଚନା କରିଥିଲେ ଡକ୍ଟର ଧନେଶ୍ୱର ମହାପାତ୍ର, ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆରମ୍ଭ କରୁଛି କାର୍ଯ୍ୟକ୍ରମ ଚିର ସବୁଜ। ଆଜିଥିରେ ଶୁଣନ୍ତୁ କେତୋଟି ପଲ୍ଲୀ ଗୀତ, ଶିଳ୍ପୀ ମନ୍ମଥ ମିଶ୍ର ଏବଂ ଗୀତାରାଣୀ ଦାସ। ଶିଳ୍ପୀ ପଲ୍ଲୀ ଗୀତ ଗାଇଛନ୍ତି ପୁରାତନ ରଚନାରୁ। ପ୍ରଥମେ ଶିଳ୍ପୀ ମନ୍ମଥ ମିଶ୍ର।

ଅର୍ଜୁନ ଠିକ ଠିକ କରି କହୁଛି ଶୁଣ, ବନେ ନୃତ୍ୟ ଗୀତେ ବନରେ ଥାଉ, ବନିତା ସଙ୍ଗତେ ସଙ୍ଗୀତ ଗାଉ। ପୃଷ୍ଠେ ସୌଭେ।

ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 68ତମ ଭାଗ। ସଙ୍ଗୀତ ପରିଚାଳନା ଅକ୍ଷୟ କୁମାର ଲେଙ୍କା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ରାମ ଲକ୍ଷ୍ମଣ ଯିବା ବାଟରେ ପମ୍ପା ନାମକ ଏକ ସରୋବର ଦେଖିଲେ। ତାହା ସାରସ ବା ପଦ୍ମ ପୁଣି ସାରସ ବା ହଂସରେ ସୁଶୋଭିତ ହୋଇଛି। ଏ ସରୋବରଟି ବୃଷା ବା ଇନ୍ଦ୍ରଙ୍କର। ଏଥିରେ ଜଳଭ୍ରମର ବା ଜଳଭଉଁରୀ ବିହୀନ, କିନ୍ତୁ ପଦ୍ମ ପ୍ରଚୁର ଥିବାରୁ ଭ୍ରମର ବା ଭଅଁରମାନେ ବିଳାସ କରୁଅଛନ୍ତି। ସେଥିରେ ଅମର ବା ଦେବତାମାନେ ସ୍ନାନ କରିବାକୁ ଇଚ୍ଛା କରନ୍ତି। ବିମଳ ଆଦର୍ଶ ବା ସ୍ୱଚ୍ଛ ଦର୍ପଣ ଭଳି ସେ ସରର ବାରି ବା ଜଳକୁ ଲୋକେ ଆଦର କରନ୍ତି। ସେଠି ହଂସମାନଙ୍କର କ୍ରୀଡ଼ା ମାନସ ସରୋବର ଭ୍ରମ ଉପଜାଇଥାଏ। ଅତ୍ୟଳ ସୁଶୀତଳ ଜଳ ସହ ତାହା ଅତ୍ୟନ୍ତ ଗଭୀର, ତହିଁରେ ବିନିଦ୍ର ଅର୍ଥାତ୍ ନିଦ୍ରା ଭାଙ୍ଗି ଫୁଟିଥିବା ନୀଳ ସାରସ ବା ନୀଳ ପଦ୍ମ ସୁଶୋଭିତ ହୋଇଅଛି। ତୃଷାର୍ତ୍ତ କମଳ ବା ମୃଗ ସେ ସରୋବରରେ କମଳ ବା ଜଳପାନ କରିବା ପାଇଁ ବିଘ୍ନ ବା ବହୁ ସଂଖ୍ୟାରେ ତା ତୀରରେ ବେଢ଼ି ରହିଛନ୍ତି। କୁମୁଦ ବୃନ୍ଦ ବା କଇଁଫୁଲ ଭୃଙ୍ଗ ବା ଭ୍ରମରଙ୍କୁ କୁମୁଦ ବା ଆନନ୍ଦ ଦେଉଛନ୍ତି। ସେହି ସରୋବରରେ କ୍ରୀଡ଼ାରତ ଚକ୍ରବାକ ଦମ୍ପତିଙ୍କ ଦର୍ଶନରେ ଶ୍ରୀରାମ ଅଧିକ ବିରହୀ ହୋଇ କହିଲେ, ରେ ବିସ୍କର ଅର୍ଥାତ୍ ହେ ପକ୍ଷୀ, ମୋ ବଧୁର ମଧୁର ବାର୍ତ୍ତା କହ। ମୋ ବାଳାସେ ବାଳାରସ ସରସୀ ଅର୍ଥାତ୍ ମୋ ପତ୍ନୀ ରସର ସରୋବର, ତହିଁରେ ମୀନ ଭଳି ମୁଁ ରସିଥାଏ। ଆଜି ବିଧୁରେ ଅର୍ଥାତ୍ ତା ବିଚ୍ଛେଦରେ ଜୀବନ କିପରି ନ ଯିବ ଏହା ତୁମେ ବୁଝ। ମୁଁ ମୀନ ବା ମତ୍ସ୍ୟ ହେବାରୁ ମଦନ ବା କାମଦେବ ପଡ଼ିଶ ବା ବଂଶୀ କଣ୍ଟାରେ ମୋତେ ଧରିବାକୁ ବସିଛି। ମୋ ପ୍ରିୟା କେଉଁ ଦେଶରେ ଅଛି ବୁଝି ସନ୍ଦେଶ କୁହ। ମୋ ପ୍ରିୟାର ବକ୍ଷ ଦେଶ ଚକ୍ରବାକ ସହ କବି ତୁଳନା କରନ୍ତି, ତେଣୁ ବନ୍ଧୁତା ଅଛି ବାର୍ତ୍ତା କୁହ। ପ୍ରଭୁଙ୍କ ଭାବାବେଗର ବିନୟ ଶୁଣି ମୂର୍ଖ ପକ୍ଷୀ ବାର୍ତ୍ତା ଗ୍ରହଣ ନ କରି କୋପ କଲା ଓ କହିଲା, ତୁମେ ଦୁଇ ନାଁରେ ଗୋଡ଼ ଦେଇଛ, ଜଟା ଧାରଣ କରିଛ, ଅଥଚ ସ୍ତ୍ରୀ ସହ ଅଛ, ତେଣୁ ତୁମର ବୁଡ଼ି ମରିବା ଉଚିତ। ତୁମେ ନିର୍ଲଜ୍ଜ ହେତୁ ପକ୍ଷୀମାନଙ୍କର ସମ୍ଭୋଗ ଦେଖୁଛ। ଏ କଥା ଶୁଣୁ ଶୁଣୁ ଲକ୍ଷ୍ମଣ କହିଲେ, ଛାର ବିହଗ ବା ପକ୍ଷୀ, ବିଜ୍ଞ ଭଳି କହୁଛୁ, କୁଟୁମ୍ବୀ ବା ଗୃହୀ ହୋଇ ତପସ୍ୟାର ଲକ୍ଷଣ କହୁଛୁ। ବଶିଷ୍ଠାଦି ଗୃହୀ ଋଷି କଣ ଅଜାଣ ବା ଅଜ୍ଞ, ତୁ ବଡ଼ ସଜାଣ ବା ବିଜ୍ଞ, ବିଯୋଗ ବା ବିଚ୍ଛେଦରେ ତୁମେ କାଳକାଟ ବୋଲି ବେନିଭ୍ରାତା ସାପ ଦେଇ ଚାଲିଗଲେ। ପକ୍ଷୀ ବିନୀତ ହୋଇ କହିଲା, ମୂର୍ଖ ପକ୍ଷୀ ଜାତି ଆମେ, ତୁମ ମୂର୍ତ୍ତି ମଧୁର, ଏପରି କଟୁ କଥା କହିଲ। କ୍ଷମା କରି ଶ୍ରୀରାମ କହିଲେ, ତୁମର ଦିବସରେ ମିଳନ ଓ ରାତ୍ରିରେ ବିଚ୍ଛେଦ ହେବ। ନଦୀର ଦୁଇକୂଳରେ ରହି

0: ଶେଷ ହେଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶ ବିଳାସର 68ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଭିକାରୀ ଚରଣ ବଳ, ରାମହରି ଦାସ, ମମତାରାଣୀ ସାହୁ ଏବଂ ସଙ୍ଗୀତା ଗୋସାଇଁ। ବର୍ଣ୍ଣନା ଝରଣା ଦାସ, ସଙ୍ଗୀତ ପରିଚାଳନା ଅଖିଳ କୁମାର ଲେଙ୍କା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତଗୀତିକା।
1: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରି, ମାତ୍ର ଗୋଟିଏ କ୍ଲିକ୍ରେ।
2: ଆରେ ବାଃ, ହସିଲା।
3: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: କିଛି କଥା କିଛି ଗୀତର ଉପସ୍ଥିତି, ସେଥିପାଇଁ ବୋଧେ ଗୀତଗୀତିକା କରିଛି ଆପଣଙ୍କୁ ପ୍ରୀତି। ସେ ପ୍ରୀତି ଆଉ ଗୀତିର ମଧୁମୂର୍ଚ୍ଛନାରେ ସ୍ୱାଗତ ଆପଣଙ୍କୁ ଗୀତଗୀତିକାର ସଙ୍ଗୀତମୟ ପରିବେଶକୁ।

ସତର ବନ୍ଧୁ, ଏ ଘର, ଏ ସଂସାର, ଏ ପରିବାର ସବୁକିଛି ତାଙ୍କର। ସେ ମାଲିକ ଆମର, ସେ ବିଶ୍ୱ ନିୟନ୍ତା, ସେ ସୃଷ୍ଟିକର୍ତ୍ତା। ତାଙ୍କର ଇଚ୍ଛାରେ ଚାଲୁଛି ଏ ଜଗତ, ତାଙ୍କର କରୁଣାକୁ ନେଇ ଆମେ ସମସ୍ତେ ବଞ୍ଚି ରହିଛେ। ଏ ସଂସାରରେ ଆମେ ଯେତେ ସବୁ ପ୍ରାଣୀମାନଙ୍କୁ ଦେଖୁଛେ ବା ଦେଖିବାକୁ ପାଉଛେ, ସମସ୍ତେ ସେଇ ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟି ହୋଇଛନ୍ତି। ଆଉ ସମସ୍ତଙ୍କ ଭିତରେ ଏ ମଣିଷର ଜୀବନଧାରା ପୁରା ନିଆରା। ମଣିଷ ହେଉଛି ଶ୍ରେଷ୍ଠ ପ୍ରାଣୀ, ଯିଏ ସମାଜରେ ବାସ କରେ, ସମସ୍ତଙ୍କ ସାଥିରେ ସମ୍ପର୍କ ରଖେ, ନିଜ ପରିବାର ପ୍ରତିପୋଷଣ କରେ, ସ୍ୱପ୍ନ ଦେଖେ, କର୍ମ କରେ, ନିଜ ଜୀବନଯାତ୍ରାକୁ ଆଗକୁ ନିଏ।

ବନ୍ଧୁ, ଈଶ୍ୱରଙ୍କର ଏକ ବହୁତ ବଡ଼ ଅବଦାନ ହେଉଛି ଏ ଜୀବନ। ଏ ମଣିଷର ଜୀବନଯାତ୍ରା ଆରମ୍ଭ ହୁଏ ଏନ୍ତୁଡ଼ିଶାଳରୁ ଆଉ ଶେଷ ହୁଏ ମଶାଣିରେ। ଏ ଯାତ୍ରାରୁ ଆମେ ସମସ୍ତେ ଜଣେ ଜଣେ ଯାତ୍ରୀ ଆଉ କଳାକାର। କେତେବେଳେ କାହାର ଅଭିନୟ ଶେଷ ହେବ ତାହା ଆମେ ଜାଣିନେ, ତଥାପି ସବୁ ଅଭିନୟକୁ ପାଥେୟ କରି ଚାଲିବାକୁ ହୁଏ ପଥ। କାହାର ପଥ କେତେ ଲମ୍ବା କେହି ବି ଜାଣିନଥାନ୍ତି। ଆଉ ଏ ଜୀବନଯାତ୍ରାରେ କେତେ ଯେ ଦୁଃଖ କଷ୍ଟ ଯନ୍ତ୍ରଣା ସହିବାକୁ ପଡ଼େ ତାହା ନ କହିବା ଭଲ। ସେଥିପାଇଁ ତ ଏ ଜୀବନ ଏକ ନାଟକ ପରି ମନେହୁଏ।

ବନ୍ଧୁ, ଏ ଜୀବନ ନାଟକରେ ଅଭିନୟ କରୁ କରୁ ସଂଘର୍ଷ ରୂପକ କଳାକୁ ଯଦି ଆପଣେଇ ନପାରିବା ତାହେଲେ ପ୍ରତିଟି କ୍ଷେତ୍ରରେ ଆମେ ହାରିଯିବା। କାହିଁକିନା ଜୀବନର ଅନ୍ୟ ନାମ ସଂଘର୍ଷ। ଜନ୍ମଠାରୁ ମରଣର ଏକ ଲମ୍ବା ଯାତ୍ରା। ମନୁଷ୍ୟ ତା ଜୀବନରେ ଅନେକ ପରିସ୍ଥିତି ଦେଇ ଗତି କରେ। ନିଜ ଲୋକଙ୍କୁ ଖୁସି କରିବା ପାଇଁ ସେ ସଂଘର୍ଷ କରେ, ପୁଣି କେତେବେଳେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ନିଜ ଜୀବନକୁ ବି ବାଜେୟକ ଦିଏ, ପୁଣି କେତେବେଳେ ନିଜ ଆଶାକୁ ପୂରଣ କରିବା ପାଇଁ ଅନେକ ପରିଶ୍ରମ କରେ, ଅନେକ ସ୍ୱପ୍ନ ଦେଖେ, ତାକୁ ପୂରା କରିବାକୁ ପରୁ ପର୍ଯ୍ୟନ୍ତ ଚେଷ୍ଟା କରେ। ଖାଲି ସଂଘର୍ଷ ହିଁ ସଂଘର୍ଷ। ସେଥିପାଇଁ ବେଳେବେଳେ ଛାତିରେ ଅକୁହା ଯନ୍ତ୍ରଣାକୁ ଲୁଚାଇ ରଖେ। ମିଛ ହସ ବି ସେ ହସେ,

ବନ୍ଧୁ, ଜୀବନକୁ ନେଇ ଆମ ସମସ୍ତଙ୍କର ନିଜସ୍ୱ ଅନୁଭୂତି ବି ରହିଛି। ଏକଥାକୁ ଆପଣମାନେ ନିଶ୍ଚିତ ଅନୁଭବ କରିଥିବେ ଯେ କେବେ ଦୁଃଖର ଲଢ଼ି ଆସି ଜୀବନକୁ ଓଦା କରେ, ପୁଣି କେବେ ଖୁସିର ରଙ୍ଗ ଆସି ଜୀବନକୁ ରଙ୍ଗୀନ କରେ। ହେଲେ ଜୀବନକୁ ହସ ଖୁସିରେ ଜିଇଁବାର ଇଚ୍ଛା ପ୍ରତିଟି ମଣିଷ ମନରେ ରହିଛି, କିନ୍ତୁ ଖୁସିରେ ରହିବା ପାଇଁ ପ୍ରତିଟି ମୁହୂର୍ତ୍ତରେ ତାକୁ ଏଠି ସଂଘର୍ଷ କରିବାକୁ ପଡ଼ୁଛି। ଏକଥା ସତ ଯେ କଠିନ ପରିଶ୍ରମ ବଳରେ ମଣିଷ ଲକ୍ଷ୍ୟସ୍ଥଳରେ ଅବଶ୍ୟ ପହଞ୍ଚେ, ସ୍ୱପ୍ନକୁ ବାସ୍ତବ ରୂପ ଦେଇ ସେ ଖୁସି ସାଉଁଟେ। ହେଲେ ସଫଳତା ପ୍ରାପ୍ତିର ଯାତ୍ରା ତା ପାଇଁ ଏତେ ସହଜ ନଥାଏ, ଖୁବ୍ କଷ୍ଟକର। ପ୍ରତି ମୁହୂର୍ତ୍ତରେ ପ୍ରତି ପାଦେ ପାଦେ ଅନ୍ୟ ସହ ପ୍ରତିଯୋଗିତା କରି ତାକୁ ଏ ସଫଳତା ପ୍ରାପ୍ତି କରିବାକୁ ପଡ଼େ।

ବନ୍ଧୁ, ଏ ଜୀବନରେ ଅନେକ ସଂଘର୍ଷ ରହିଛି ଏକଥା ସତ, କିନ୍ତୁ ଏ ଜୀବନରେ କିଛି ଆନନ୍ଦ ବି ରହିଛି, କିଛି ଖୁସି ବି ଅଛି। ଜୀବନର କିଛି ସୁଖଦ ମୁହୂର୍ତ୍ତକୁ ନେଇ ମଣିଷ ବାଟ ଚାଲୁଛି। ଜୀବନରେ ଏକ ସୁନ୍ଦର ମୁହୂର୍ତ୍ତକୁ ସେ ଅନୁଭବ କରେ, ଆଉ ସେ ସୁନ୍ଦର ଅନୁଭବ ହେଉଛି ପ୍ରେମ। ସତରେ ପ୍ରେମ ଏକ ସୁନ୍ଦର ଅନୁଭବ, ଯାହାକି ପ୍ରତ୍ୟେକ ମଣିଷ ହୃଦୟରେ କୋଉଠି ନା କୋଉଠି ଲୁଚି ରହିଛି। ଥରେ ପ୍ରେମରେ ପଡ଼ିଗଲେ ସମସ୍ତଙ୍କ ମନରେ ଫୁଟି ଉଠେ ଶତ ସହସ୍ର ଗୋଲାପ, ଆଉ ସେ ପ୍ରେମର ଭାବନା ଭିତରେ ଚତୁର୍ଥିକ ବସେ ମହମହ।

ବନ୍ଧୁ, ମନଛରେ ହେଲା ପରେ ପ୍ରେମ କେବେ ଫୁଲ ସାଜେ ତ କେବେ ସାଜେ ମରୁ ବାଲେ, କେତେବେଳେ ଲୁହରେ ଭିଜାଏ ତ ଆଉ କେତେବେଳେ ହସର ଜୁଆର ଖେଳେ। ପ୍ରେମ ପଥ ଏତେ ସହଜ ନୁହେଁ ବନ୍ଧୁ, ଏଠି ଅନେକ କଣ୍ଟାର ଆଘାତ ସହିବାକୁ ହୁଏ, ଏଠି ଅନେକ ସଂଘର୍ଷ କରିବାକୁ ପଡ଼େ। ସେତେବେଳେ ତାକୁ ବେଶି କଷ୍ଟ ଲାଗେ ଯେତେବେଳେ ବିରହ ବିଚ୍ଛେଦର ନିଆଁ ତାକୁ ପ୍ରତି ମୁହୂର୍ତ୍ତରେ ଦଗ୍ଧୀଭୂତ କରେ। ଇଏ ହେଉଛି ଜୀବନ, ଇଏ ହେଉଛି ଜୀବନର ରୂପରେଖ।

ସତରେ ବନ୍ଧୁ, ଈଶ୍ୱରଙ୍କର ସୃଷ୍ଟି ଅତି ଚମତ୍କାର ଲାଗୁଛି। ଏହି ଗୋଟିଏ ଜୀବନରେ ମଣିଷକୁ ସବୁକିଛିର ସ୍ୱାଦ ଦେବାର ବ୍ୟବସ୍ଥା ଯେମିତି ରହିଛି, ଏ ଜୀବନ କେବଳ ହସ ଖୁସି ପ୍ରେମ ଭଲ ପାଇବାର ସମାହାର ନୁହେଁ। ଏଠି ସୁଖ ଅଛି, ଦୁଃଖ ଅଛି, ଭଲ ଅଛି, ମନ୍ଦ ଅଛି, ସତ ଅଛି, ମିଛ ଅଛି, ପ୍ରେମ ଅଛି, ଘୃଣା ବି ରହିଛି। ଦିନରେ ଆଲୁଅ ଥିଲେ ରାତ୍ରିର ଅନ୍ଧକାର ବି ରହିଛି। କେବଳ ସେତିକି ନୁହେଁ, ଜୀବନକୁ ଆଉ ଟିକିଏ ମଧୁର କରିବା ପାଇଁ ଭଗବାନ ପରିବାର, ବନ୍ଧୁବାନ୍ଧବ, ସଖା ସହୋଦର, ଏମିତି କେତେ ସମ୍ପର୍କ ଯୋଡ଼ାଇ ଦେଇଛନ୍ତି। ଏସବୁକୁ ନେଇ ମଣିଷ ବଞ୍ଚିଛି, ଏମାନଙ୍କଠୁ ସୁଖ ବି ପାଉଛି, ଦୁଃଖ ବି ପାଉଛି। ଏହି ହେଉଛି ମଣିଷ ଜୀବନର ସ୍ୱାଦ।

ବନ୍ଧୁ, ସବୁପରି ବି ଗୋଟିଏ କଥା ସତ ଯେ ମଣିଷର ସୁଖ ତାକୁ ଯେତିକି ଆନନ୍ଦ ଦିଏ, ଦୁଃଖ ତାକୁ ଅଧିକ ଯନ୍ତ୍ରଣା ଦିଏ। ଟିକେ ଦୁଃଖରେ ସେ ଭାଙ୍ଗି ପଡ଼େ, ଟିକେ ସଂଘର୍ଷ ତା ଜୀବନକୁ ବ୍ୟଥିତ କରିପକାଏ, କାହିଁକିନା ସେ ଜାଣିଛି ଆଉ ବୁଝିଛି ଯେ ସୁଖ ହେଉଛି କୁଣିଆ, ଦୁଃଖ ବା ସଂଘର୍ଷ ହେଉଛି ତା ଜୀବନର ସତ୍ୟତା। ଏ ସତ୍ୟକୁ ବୁଝି ଆମ ସମସ୍ତଙ୍କୁ ଆଗକୁ ଯିବାକୁ ହେବ। ଜୀବନ ସଂଘର୍ଷମୟ ହୋଇପାରିଲେ ଆମେ ଯାଇ ସଫଳତା ପାଇପାରିବା, ଜୀବନର ସ୍ୱାଦକୁ ଚାଖିପାରିବା, ଆମର ସ୍ୱପ୍ନକୁ ସାକାର କରିପାରିବା। ସବୁ ଦୁଃଖ ସୁଖ ଅଭାବ ଅସୁବିଧା ଭିତରେ ଜୀବନକୁ କିଭଳି ଭଲରେ ବଞ୍ଚି ହେବ ବା ଅତିବାହିତ କରିହେବ, ସେ କଥାକୁ ଚିନ୍ତା କରି ସେହିଭଳି ଭାବରେ ଜୀବନକୁ ଆଗେଇ ନେବା ହିଁ ମଣିଷ ପଣିଆ।

ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲି ମୁଁ ଅଭିରାମ ଖୁଣ୍ଟିଆ, ଆକାଶବାଣୀ କଟକ। ପ୍ରଚାର କରୁଛୁ ନାଟକ ଗଣେଶଙ୍କ ଶୁଣ୍ଢ, ମୂଳ ଗଳ୍ପ ଡକ୍ଟର ଜୟନ୍ତ ମହାପାତ୍ର, ବେତାର ରୂପାନ୍ତର ପ୍ରବୋଧ କୁମାର ରାଉତ, ପ୍ରଯୋଜନା ଦୀପକ ସାମନ୍ତରାୟ, ନାଟକ ଗଣେଶଙ୍କ ଶୁଣ୍ଢ।

0: କଣ ଉଠିଲଣି? ଚା ବସାଉଛି?
1: ହଁ ବସାଅ, ମୁଁ ମୁହଁ ହାତ ଧୋଇସାରି ଯାଉଛି।
2: ନିଦ ଭାଙ୍ଗିବା କ୍ଷଣି କଳସୀରେ ଜଳ ଭରା ହେବାର ଶବ୍ଦ ଶୁଭିଲାଣି। ଯା ହଉ, ଦିନଟା ଭଲରେ କଟିବ ବୋଧେ। କେଜାଣି କିଏ କହିବ ସେ କଥା। ଦି ଦିନ ହେଲାଣି ସକାଳଟା ଶୁଭ ଶୁଭ ଲାଗୁଛି, ହେଲେ ଯୋଉ କଥାକୁ ସେଇ କଥା, ଦେଖାଯାଉ ଆଜି କଣ ହଉଛି।
0: କଣ ଏମିତି ମନକୁ ମନ ଗପୁଛ? ମ ନିଅ, ଚା ନିଅ।
2: ନାଇଁ, ସେଇ କଥା ଭାବୁଥିଲି, ଆଜି ପୁଣି କଣ ହେଇଛି କେଜାଣି।
0: ଥରେ ଅଧେ ହେଇଗଲା ବୋଲି କଣ ସବୁଦିନ ସେୟା ହଉଥିବ?
2: ଥରେ ଅଧେ ନୁହେଁ ସୁଲୋଚନା, ଦି ଦି ଥର ସେଇ ଏକା ଅଘଟଣ ଘଟିଲାଣି।
0: ତମେ ୟାକୁ ଅଘଟଣ ବୋଲି କାହିଁ ଭାବୁଛ ଯେ?
2: ଭାବିବିନି, ମୂର୍ତ୍ତି ଗଢି ଗଢି ମୁଁ ଆସି ବୁଢା ହେଲିଣି, କେବେ ଏମିତି ଘଟିଛି?
0: ପାଗ ଯୋଗ କଥା, କୋଉଠି କଣ ଅଡୁଆ ହେଇଯାଇଥିଲା ବୋଧେ, ୟା ବୋଲି ଆଜି ପୁଣି ସେୟା ହବ, ଏକଥା କାହିଁ ତମେ ଭାବୁଛ? ଚାଟା ପିଇ ଦିଅ, ଥଣ୍ଡା ହେଇଯାଉଛି। ପଡିଗଲା
2: ସୁଲୋଚନା, ମୁଁ ତ କପ୍ଟା ଠିକ ଭାବେ ଧରିଥିଲି।
0: ଧରିଥିଲ ତ, ପଡିଗଲ କେମିତି?
2: ସତ କହୁଛି ସୁଲୋଚନା, କପ୍ଟା କିଏ ଯେମିତି ମୋ ହାତରୁ।
0: ତମେ ଦି ଦିନ ହେଲା ବହୁତ ଅନ୍ୟମନସ୍କ ରହୁଛ, କଣ କରୁଛ କିଛି ଜାଣିପାରୁନ, ତମ ମନଟା ତ ସବୁବେଳେ ସେଇ ମୂର୍ତ୍ତି ପାଖରେ ଆଉ।
2: ବୁଝିଲ, ମତେ ଲାଗୁଛି ଆଜି ବି ସେଇଆ ହେଇଛି। ନା, ମୁଁ ଯାଏ, ମୁଁ ଯାଏ ଦେଖି ଆସେ।
0: ଆରେ ଦେଖିକି ଯାଅ, ମାଡ଼ିବ ଯେ। ସତରେ କଣ ଆଜି ବି ସେଇଆ ହେଇଥିବ? ହେ ଠାକୁରେ, ଏମିତି କାହିଁକି ହଉଛି? ଇଏ କଣ ଆଉ କୋଉଠି ଅନୀତି କରିଦେଇଛନ୍ତି? ନା, ସେମିତି କଲା ଲୋକ ତ ଇଏ ନୁହନ୍ତି। ତାହେଲେ କଣ କାମ କରିବାକୁ ୟାଙ୍କର ଆଉ ଆଗ ଭଳି ମନ ଲାଗୁନି? ନା ବୁଢା ହେଲାରୁ ଲୋଭରେ ପଡି।
3: ନାଇଁ ଆଜ୍ଞା, ମନା କରନ୍ତୁନି, ଏତେ ଗୁଡ଼ାଏ ତ ପୁଣି ଗଢିବେ, ତା ସାଙ୍ଗରେ ଆଉ ଗୋଟାଏ ଅଧିକା।
1: ଖୁବ ବୁଝୁଛି, ହେଲେ କାମଟା ରଖିଦଉଥିବି, ଠିକ ବେଳକୁ ଦେଇପାରୁନଥିବି, ମୋ ଘର ଆଗରେ ଆପଣ ଆସି ବସୁଥିବେ, ମତେ ଏସବୁ ଭଲ ଲାଗିବନି।
3: ଆପଣଙ୍କ ପାଇଁ ଇଏ କେତେ ସମୟର କାମ ଯେ?
4: ଆପଣ ଯାହା କହିବେ ଆମେ ଦବୁ।
1: ପଇସା ତ ଆପଣ ଦେବେ ନିଶ୍ଚୟ, ହେଲେ କାମ ତ।
0: ପିଲାମାନେ ଏତେ ଜିଗର କରୁଛନ୍ତି, ତାଙ୍କ ମନ ଭାଙ୍ଗନା, ତା ଛଡା ଠାକୁରଙ୍କ କାମ ତ।
1: ହଉ ଠିକ ଅଛି। ଆଚ୍ଛା, କେତେ ଫୁଟର ମୂର୍ତ୍ତି?
3: 6 ଫୁଟ ହେଲେ ଟିକେ।
1: କହୁନାହାନ୍ତି, କୁହନ୍ତୁ।
4: କିରେ କହୁନୁ,
3: କହିବି କଣ, ସିଏ ତ ଆର ବର୍ଷ ମହାବୀର କ୍ଲବରେ କରିଥିଲେ, ଟିକେ ଦେଖିକି କରିବେ ଆଉ।
4: ଆରେ ସେସବୁ ତାକୁ ତୁ କଣ ବୁଝଉଛୁ, ସେ ଠିକ କରିବେ, ମଡର୍ଣ୍ଣ କହିଲେ ମଡର୍ଣ୍ଣ କରିବେ, ଟ୍ରାଡିସନାଲ କହିଲେ ଟ୍ରାଡିସନାଲ କରିବେ। ଆରେ ଗତ ବର୍ଷ 5-star କ୍ଲବର ସେ ଯୋଉ ଦୁର୍ଗା ମୂର୍ତ୍ତି ହେଇନଥିଲା, ଦେଖିଛୁ?

0: ଏଇ ପିଲା ତୁଣ୍ଡରେ ସିଏ ଯାହା କହୁଛି କିଛି ଭୁଲ କହୁନି, ତମେ ସେ ନେଇ ଏତେ ବେଶୀ ଚିନ୍ତା କରନି।
1: କେମିତି ଚିନ୍ତା କରିବିନି ସୁଲୋଚନା, ବାପ ଅଜା ଅମଳରୁ ମୂର୍ତ୍ତି ଗଢ଼ି ଗଢ଼ି ଠାକୁରମାନଙ୍କ ସହ ଆମ ପରିବାରର କେମିତି ଗୋଟେ ଭାବଗତ ସମ୍ପର୍କ ଗଢ଼ି ହେଇଯାଇଛି। ସେମାନଙ୍କର କିଛି ଗୋଟେ ଭାଙ୍ଗିଗଲେ ମୋତେ ଲାଗୁଛି ଯେମିତି ଆପଣାର କାହାର କିଛି ହେଇଯାଉଛି। ମୂର୍ତ୍ତିଟାକୁ ମୁଁ ସିଧା ଚାହିଁପାରୁନି ସୁଲୋଚନା, ଦେଖିଲ ଦେଖ ଗଣେଶଙ୍କ ଶୁଣ୍ଢରୁ ଯୋଉଠୁ ମାଟି ଛାଡ଼ି ଛଣ ବାହାରି ପଡ଼ିଛି କେମିତି ରକ୍ତସାଲ ବୋଲି ଦେଖାଯାଉନି।
2: ଓହୋ, ଭାଙ୍ଗିଗଲା ତ ଗଢ଼ା ହବ, ଆସ ମୁଁ ମାଟି ଏକାଠି କରୁଛି, ଏତେ ଭାବିଲେ ଲାଭ କଣ।
1: ଗଢ଼ି ଦେବାଟା କିଛି ବଡ଼ କଥା ନୁହେଁ, କିନ୍ତୁ କଥା ହେଲା ବାରମ୍ବାର ଭାଗୁଛି କାହିଁକି, ତା ପୁଣି ସେଇ ଗୋଟାଏ ଜାଗାରୁ।
2: ଓହୋ, ଛୁଆଟା କଥା ଟିକିଏ ବି ତମ ମୁଣ୍ଡରେ ପଶିଲାନି, ସେଇ କଥାକୁ ପୁଣି ଗୁଣି ହଉଛ, ତାଡେ ଟିକେ ଚାହିଁଲ କଣ ଦେଖୁଛ।
1: ଦେଖୁଛି ଦେଖୁଛି ମନ୍ଦିର ତୋଳା ଚାଲିଛି, ବାରଶହ ବଢ଼େଇ ଲାଗିଛନ୍ତି, ହେଲେ ଦଧି ନଉତି ବସିପାରୁନି, ବିଶୁ ମହାରଣା ଆଖିରେ ନିତ ନାହିଁ, ତା ନିହାଣ ମୁଗୁରର ସବୁ ଚାତୁରୀ ହାର ମାନୁଛି। ଆଉ ଆଉ ବି ଦେଖୁଛି ବାର ବରଷର ଛୁଆଟାଏ ନିହାଣ ମୁକୁର ଧରି ମନ୍ଦିର ଚୂଡାକୁ ଚଢୁଛି।
2: ସେଇ ଛୋଟିଆ ଛୁଆଟା ଛାତିରେ ଏତେ ଦମ୍ଭ, ଅଥଚ ତମେ ଭାଙ୍ଗି ପଡୁଛ।
1: ଭାଙ୍ଗି ପଡନ୍ତି ନାହିଁ ସୁଲୋଚନା, ମୁଁ ଯଦି ସେମିତି ଛୋଟିଆ ଛୁଆଟେ ହେଇଥାନ୍ତି, ବାପାଙ୍କ ପାଖରେ କାମ ଶିଖୁ ଶିଖୁ ଚଗଲାମିରେ ଶୁଣ୍ଢଟା ଭାଙ୍ଗି ଦଉଥାନ୍ତି, ଆଉ ବାପାଙ୍କ ଡରରେ ବୋଉ କାନି ତଳେ ଲୁଚି ଯାଉ ଯାଉ ତା ହାତରୁ ଚା କପ୍ଟା ପକେଇ ଦେଉଥାନ୍ତି।
3: ବୋଉ ବୋଉ ବାପା
4: ଯା, ଭାଙ୍ଗିଦେଲୁ।
3: କୁଆଡେ ଗଲା ସେ ଟଙ୍କା, କୁଆଡେ ଗଲା?
4: କଣ କଲା କି, କାହିଁକି ତା ପୁଛେ ଲାଗିଛୁ ଶୁଣେ, ଏଠିକି ଆସି ଚା କପ୍ଟା ବି ଭାଙ୍ଗି ଦେଇ ସାରିଲାଣି।
3: ଆରେ ଚା କପ୍ କଣ, ଏ ଘରର ସବୁ ଭାଙ୍ଗିକିରି ଥୋଇବ।
4: କାହିଁକି, ତମର କଣ ଭାଙ୍ଗିଦେଲା କି?
3: ଛ ଦିନ ଲାଗି ଯୋଉ ବଡ ଗଣେଶ ମୂର୍ତ୍ତିଟା କରିଥିଲି ତା ଶୁଣ୍ଢକୁ ବାବୁ ଭାଙ୍ଗି ଦେଇକି ଆସିଛନ୍ତି।
4: ହଇରେ, ତୁ ଭାଙ୍ଗି ଦେଇଛୁ?
5: ନାଇଁ ବାବୁ, ମୁଁ କଣ ଜାଣି ଜାଣି ଭାଙ୍ଗିଛି, ବଡ ଶୁଣ୍ଢଟା ହେଇଥିଲା, ମୁଁ କହିଲି ଟିକେ ଦୋଳି ଖେଳିବି, ଯେମିତି ଓଳି ପଡିଛି ନା, ଠକିନା ତ ଛାଡ଼ିଗଲା।
3: ଠକିନା ତ ଛାଡ଼ିଗଲା, ଶୁଣ୍ଢ ତ ଦୋଳି ଖେଳିବା ଜାଗା। ଏଇ ଗୋବିନ୍ଦ ବାବୁ, ତମ ପୁଅକୁ ସମ୍ଭାଳ, ଆଉ ଦିନେ ଯେମିତି ମୋ ମୂର୍ତ୍ତି ଗଢା ଘରକୁ ନ ଯାଏ, ବୁଝିଲା?
5: ମୁଁ ଯଦି ଭାଙ୍ଗିଦେଲି ମୁଁ କଣ ଗଢିଦେବିନି।
4: ଶୁଣିଲା ତ, ମୋ ପୁଅ ଯଦି ଭାଙ୍ଗି ଦେଇଛି ସେ ପୁଣି ଥରେ ଗଢିଦବ।
3: ଭାବିଲା ଯେମିତି ଗଢିବାଟା ଗୋଟେ ପିଲା ଖେଳ, ବୁଝିଲ, ତାକୁ ଛାଡ଼ିବନି କହୁଛି, ଗଢିବ ବୋଲି ଯାଇ ଆଉ ଚାରିଟା ଭାଙ୍ଗିକି ଆସିବ।
4: ହଇରେ, ଯୁଆଡେ ଗଲୁ ସିଆଡେ କାମ ଲଗେଇ ଦେଇ ଆସିଲୁ, ହଉ ବଥିରି ହେଇ କୋଉଥିରେ ନ ଲାଗି ଚୁପଚାପ ହେବ।
5: ନାଇଁ, ମୁଁ ଯଦି ଭାଙ୍ଗିଛି ମୁଁ ମୋର ଗଢିବି, ମୁଁ ଯାଉଛି ବାପାଙ୍କ ପାଖକୁ।
4: ନାଇଁ ଜାନା, ବାପା ବିଗିଡ଼ିବେ।
5: ତୁ ମତେ ନେଇଗଲୁ ବୋ, ମୁଁ କରିବି କି ନାଇଁ ଦେଖିବୁ।
4: ଯାଉନୁ, ମତେ କେହି ଜାଣୁଛୁ,
5: ତୁ ଚାଲ ସାଙ୍ଗର, ନହେଲେ ବାପା ମୋ ଉପରେ ଚିଡ଼ିବ ପରା, ଚାଲ ନା।
4: ମୁଁ ଯାଇପାରିବିନି, ତୁ ଯା।
5: ବୋଉ, ତୁ ଭାବୁଛୁ ମତେ ଆସିବନି, ବୁଝିଲୁ ବୋଉ, ମୂର୍ତ୍ତି ଗଢିବା ନା ଭାରି ସହଜ, ବାପା ଗଢିଲା ବେଳେ ମୁଁ ପରା ସବୁଦିନ ଯାଇ ଦେଖେ, ମୁଁ ସବୁ ଶିଖି ଯାଇଛି। ତୁ ତ ବିଶ୍ୱାସ କରୁନୁ, ଚାଲୁନୁ ଦେଖିବୁ। ଏ ବୋଉ, ଚାଲ ନା।
4: ଓହୋ, ଆଚ୍ଛା ହଉ, ଚାଲୁ ଚାଲ ଦେଖିବା, ତୁ କଣ ବାପା ପାଖରେ ବସି ବସିକି ଶିଖି ଯାଇଛୁ, ମୁଁ ଆଜି ଦେଖିବି, ଚାଲ।
1: ବୁଝିଲ ସୁଲୋଚନା, ସତକୁ ସତ ସେଦିନ ମୁଁ ଏତେ ବଡ଼ ମୂର୍ତ୍ତିର ଶୁଣ୍ଢଟା ଗଢ଼ି ଦେଇଥିଲି, ସେଦିନର ସେ ପାରିଲାପଣ ଆଜି କେମିତି ଉଣା ହେଇଗଲା ପରି ଲାଗୁଛି।
2: ଆଜି କିଛି ବି ଉଣା ହେଇନି ମ, ତମେ ଯାହା ଅଯଥାରେ ବ୍ୟସ୍ତ ହେଇପଡ଼ୁଛ, ଦେଖିଲ ସୂର୍ଯ୍ୟଙ୍କ କିରଣ ପଡ଼ି ସେ ମୂର୍ତ୍ତିଟା କେମିତି ଝଲସି ଉଠୁଛି, ଏତେ ସୁନ୍ଦର ମୂର୍ତ୍ତିଟାର ସେ ଗୋଟାଏ ଖୁଣ ଭାରି ଅସୁନ୍ଦର ଲାଗୁଛି, ଯେମିତି ତମକୁ ହାତଠାରେ ଡାକୁଛି।

0: ରଞ୍ଜୁ ବି ମାଟି ପାଗ କରିସାରିଲାଣି, ତମେ ଯା। ଆରେ ଉଠ, ଆଉ ପରା 6 ଦିନ ରହିଲା ଗଣେଶ ପୂଜା।
1: ହଁ ହଁ ତ ହଉ ହଉ ହଉ, ତମେ ଯାଅ।

0: କଣ ଫେରିଲୁ?
1: ହଁ, ସଞ୍ଜ ହେଲା ପରେ ଆଉ କଣ କରିଥାନ୍ତି?
0: କାଇଁ ଆଉ ଘଡ଼ିଏ ବସିଲୁନି?
1: ହଁ, ଆଉ ଘଡ଼ିଏ ବସିଥିଲେ ହେଇଥାନ୍ତା। ଆଜି ସାଇ ପୂଜା କମିଟିର ମିଟିଂ ଅଛି ତ।
0: ଦିନ ଯାକ ବନିଶୀ ଧରି ବୁଲୁଥା, ସଞ୍ଜକୁ ମିଟିଂ କରୁଥା, ଖାଇବାକୁ କୋଉଠୁ ଆସିବ ସେ ଚିନ୍ତା କରିଛୁ?
1: କାଇଁ ଖାଇବାକୁ ଆଜି କିଛି ହେଇନି କି?
0: ହବନି କାହିଁକି, ବାପା ତ ବୁଢା ହେଇନି, ଅଣ୍ଟାରେ ଜୋର ଅଛି, କମଉଛି।
1: ବୋଉ ତୁ ଥଟା କରୁଛୁ ମତେ, ମୁଁ ଚାହିଁଲେ କଣ ଏନେ ରୋଜଗାର କରିପାରିବିନି?
0: ଚାହିଁବୁ ଆଉ କୋଉ କାଳେ ମ, ଆରେ ଚାହିଁବୁ ଆଉ କୋଉ କାଳେ, ଆସି ଦି ଦିଟା ପିଲାର ବାପ ହେଲୁଣି। ଭାବିଥିଲି ପର ଝିଅଟେ ବେକରେ ବାନ୍ଧିଦେଲେ ମୁଣ୍ଡକୁ ଚିନ୍ତା ଆସିବ, ହେଲେ ଓଲଟା ତୋ ସଂସାରକୁ ବି ମୁଣ୍ଡେଇବାକୁ ପଡିଲା।
1: ମୋ ସଂସାର ଯଦି ତତେ ଏତେ ଅଡୁଆ ହଉଛି ବୋଉ, ଆଜି ତାକୁ ତା ବାପ ଘରକୁ ପଠେଇଦେ, ସେ ତା ଛୁଆ ଦିଟା ନେଇ ଚାଲିଯାଉ, ମତେ ଖାଇବାକୁ ଅଭାବ ରହିବନି ମ।
0: ଆରେ କଣ କହିଲୁ, ବୋହୁକୁ ବାପ ଘରକୁ ପଠେଇଦେବେ, ତତେ ଟିକେ ଲାଜ ମାଡୁନି?
1: ଲାଜ କାହିଁକି ମାଡିବ, ଲାଜ କାହିଁ ମାଡିବ, ତୁ ତ ଜାଣିଛୁ ତୋ ପୁଅର ଚାକିରି ବାକିରି ନାହିଁ, ବାହା କାହିଁ କରୁଥିଲୁ ମତେ?
0: ଚାକିରି କଲୁନି, କିଏ ମନା କରୁଥିଲା?
1: ଚାକିରି ବଣ୍ଟା ହଉଛି ତ, ଯାଇକିରି ନେଇ ଆସିଥାନ୍ତି, କେତେ ବିଏମ୍ଏ ବାଲା ଗଡ଼ଗଡ଼ଉଛନ୍ତି ବୋଉ।
0: ଆମ ମଝିଆଟା ତ ପୁଣି ପେପର ମିଲ୍ରେ ଚାକିରି ପାଇଲା।
1: ଚାକିରି ଚାକିରି କୋଉଠୁ ହେଲାଣି ତାର, ସିଏ ତ ଅବିକା ଟ୍ରେନିଂ ନଉଛି, କେଇଟା ମାସ ପରେ ପୁଣି ଆସି ଘରେ ବସିବ, ଚାକିରି ଯାଇ କେବେ ମିଳିବ? ଠିକ ଅଛି,
0: ଯେବେ ମିଳୁ ମିଳିବ ତ।
1: ହଉ ହେଲା, ତାକୁ ମିଳିଲା, ତାର ତ ସେ ଟେକ୍ନିକାଲ ଲାଇନରେ ଗଲା, ମୁଁ ଏବେ କଣ କରିବି?
0: ତୁ ଗଲୁନି, ତତେ କିଏ ମନା କଲା କି? ହଉ ହେଲା, ଚାକିରି ନହେଲା ନାହିଁ, ବାପ ଅଜା ଚଉଦ ପୁରୁଷର ଯୋଉ ବେଉସାଟି ଅଛି ସେତକ କୋଉ କଲୁ?
1: ମୁଁ କଣ କରିଥାନ୍ତି, ରଞ୍ଜୁ କରୁଛି ପରା।
0: ରଞ୍ଜୁ କରୁଛି ପରା, ସିଏ ବାର ବର୍ଷର ପିଲା, ମୂର୍ତ୍ତି କାମ କରୁ, ମଝିଆଟା ଘର ଛାଡି ବାହାରେ ପଡିଥାଉ, ତୁ ତୋର ଖାଇ ପିଇ ଭୁଲ, ଯା ଆଉ ଠିଆ ହେଲୁ କାହିଁକି, ମାଇପ କହିବୁ ବାଢି ଦବ, ଖାଇ ପିଇ ମାମଲେତିକି ବାହାରି ଯିବୁ,
1: ଚୋପାଟା ଖାଇବି। ଆଉ ତତେ ମାଗିଲି ଯେ ତୁ ଘଡ଼ିଏ ପୁରାଣ ପଡିଲୁ, ପୁଣି ଅବିକା ଯାଏ ତାକୁ କହିବି, ସିଏ ମତେ ଆହୁରି ଘଡ଼ିଏ ପୁରାଣ ପଡିବ, ମୋର ବାବା ଖାଇବା ଦରକାର ନାହିଁ, ମୁଁ ଚାଲି, ମୋ ପାଇଁ ରାତିକି ରଖିବୁ ନାହିଁ।
0: ତୋର ତ ମାସକରେ 15 ଦିନ ଏଇ କଥା କହୁ, ଆଉ ଦେଖିଲା ବେଳକୁ ରାତିକି ଆସି ଠିକ ଖାଉ।
1: ହଉ ଆଜି ଦେଖ, ଆଜି ଦେଖ, ମୁଁ ଚାଲି, ମତେ ଅପେକ୍ଷା କରିବନି, ଫେରୁ ଫେରୁ ଡେରି ହବ।
0: ହଁ କୋଉଦିନ ଆଉ ସଳ ଫେରୁ ଯେ ଆଜି ଡେରି ହବ। ଇଏ ତ କୋଉଦିନ ପଦୁଟିଏ କହିବେନି, ସେଇଥିପାଇଁ ୟା ମୁହଁ ବଢିଗଲା, ଘରେ ଟିକିଏ ବି ରହିବାର ନାଁ ଧରୁନି, କୁଆଡେ କୁଆଡେ ବୁଲି ବୁଲି ଆସି ପହଞ୍ଚି ଯାଉଛି, ଖାଇବାକୁ ଦିଅ।
2: ବୋଉ ବାଲୁ ବାଲୁ ଶୀଘ୍ର ଭାରି ଭୋକ ହେଲାଣି,
0: କାମ ସରିଗଲା? ଆଉ ବାପା
2: ଧୋଇଦାଇ ହଉଛନ୍ତି, ତୁ ମତେ ଦେଲୁ ଶୀଘ୍ର?
0: ରହ ଟିକେ, ମୁଁ ଆଳୁଟା ଚକଟି ଦିଏ।
2: ମୁଁ ତାହେଲେ ଯାଉଛି ଭାଉଜଙ୍କୁ କହିବି ଦେବେ।
0: ନାଇଁ ନାଇଁ, ସେ ପିଲାକୁ ଶୁଆଉଛି, ତାକୁ ଡାକନା, ସେ ଦିଟା ଯଦି ଉଠିବେ ନା ଗଲା ସମସ୍ତେ ନିକିମା।
2: ଆଉ ତାହେଲେ ଦଉନୁ,
0: ଏତେ ଭୋକ ଯାଇ କେମିତି ରହିଥିଲୁ ବା। ହଉ ସେଇଠି ଚଟେଇ ପକା, ମୁଁ ଭାତ ଆଣୁଛି।
2: କଣ ଏତେବେଳେ ଯାଇ କରୁଛୁ?
3: କଣ ଖାଇ ବସିଲୁ ନା କଣ?
2: ହଁ ପରା, ବୋଉ ଭାତ ବାଢୁଛି ଯେ ଆସି ଘଣ୍ଟାଏ ହେଲାଣି।
3: ତାହେଲେ ସାଙ୍ଗ ହେଇ ଖାଇଦବା ଆଉ। ଏଇଠି ଶୁଭୁଛି, ଆମ ଦି ଜଣ ପାଇଁ ଗୋଟାଏ ଥାଳିରେ ନେଇ ଆସ।
2: ମୁଁ ତ ତା ପାଇଁ ବାଢି ସାରିଲିଣି।
3: ହଉ ହେଲା, ଆମେ ସାଙ୍ଗ ହେଇ ବସି ଯାଉଛୁ, ତମେ ପଛରେ ଆଉ ଦିଟା ଭାତ ଦେଇଦବ।
0: ତମେ କଣ ସତରେ ଏତିକି ବେଳୁ ଖାଇବ?
3: ହଁ ଭୋକ କଲାଣି ପରା।
2: ବାପା ଏଇଠି ବସ।
3: ହଉ ହଉ,
0: କାମ ସରିଯାଇଛି ଟି?
3: ନାଇଁ ସରିଲା କେତେବେଳେ?
0: ଆଉ ଏତିକି ବେଳୁ କଣ ଖାଇ ବସିଲଣି, କୋଉ ଦିନ ତ ଏତେ ଶୀଘ୍ର ଖାଉନି?
2: ଶୀଘ୍ର ଖାଇଦେଲେ ଆମେ ରାତି ସାରା ମୂର୍ତ୍ତି ଗଢା ଘରେ ରହିବୁ ପରା।
0: ମୂର୍ତ୍ତି ଗଢା ଘରେ ରାତି ସାରା ରହିବ? ହଏ
3: ହଁ, ବୁଝିଲ, ଶୁଣ୍ଡଟା କେମିତି ଭାଙ୍ଗୁଛି ଜାଣିବା ପାଇଁ ଏଇଟା ଏକମାତ୍ର ବାଟ।
0: କଣ ରଞ୍ଜୁ ବି ରହିବ ସେଠି ତମ ସାଙ୍ଗରେ?
2: ଆଉ ମୁଁ ନ ରହିଲେ ହବ, ଆମେ ଦିହେ ଜଗି ବସିବୁ, ଦେଖିବୁ କିଏ ଆସି ସେ ଶୁଣ୍ଡଟା ଭାଙ୍ଗି ଦଉଛି। ବାପା, ଆମ କବାଟରେ ଦିଆ ହଉଥିବା ସେ ମୋଟା କାଠ ଖଣ୍ଡକ ନବା, ଯିଏ ଆଜି ହାବୁଡରେ ପଡିବ ନା ତା ମୁଣ୍ଡକୁ ଦିଖଣ୍ଡ କରିଦେବି।
3: ଆରେ ତୁ କାହାକୁ ବାଡ଼େଇବୁ ରେ, ତୁ କଣ ଭାବୁଛୁ ସେ ଆମରି ଭଳି ମଣିଷଟେ ହେଇଥିବ?
0: ଆରେ ଆରେ, ତମେ କଣ ଉଠିଲଣି?
3: ଆଉ ଇଚ୍ଛା ନାହିଁ,
0: କିଛି ତ ଖାଇନ, ମୁଁ ତ ଏକା ରଞ୍ଜୁ ପାଇଁ ବାଢ଼ିଥିଲି।
3: ମୁଁ ଠିକ ଖାଇଛି, ପାଣି ଦେଲ, ମୁଁ ହାତ ଧୁଏ,
0: ବାରଣ୍ଡାରେ ଅଛି, ଯାଅ ମୁଁ ରଞ୍ଜୁକୁ ଆଉ ଦିଟା ଦିଏ।
2: ନାଇଁ ବୋଉ, ମୁଁ ଆଉ ଖାଇବିନି, ମୋର ବହୁତ ହେଇଗଲା, ମୁଁ ଉଠିଲି।
0: କଣ ତତେ ଏଇନା ଏତେ ଭୋକ କରୁଥିଲା ପରା?

0: ରଞ୍ଜୁ ରଣଫଣ୍ଡା ଆଣିବା ମୁଁ ଯାଉଛି ଆଗରେ।
1: ବୋଉ ମୁଁ ଚାଲିଲି ବାପାଙ୍କ ସାଙ୍ଗରେ।
2: ଟୋକାଟା ବି ଜମା ଖାଇଲାନି, କେବେ ମୂର୍ତ୍ତି କଥା ତୁଟିବ କେଜାଣି।
3: ଲଣ୍ଠନଟା ଆଉ ଟିକେ ଚିଜିଦେଲୁ, ହଁ ସେତିକି। ଦେଖ କେତେ ସୁନ୍ଦର ଦିଶୁଛି ମୂର୍ତ୍ତିଟା, ସତେ ଯେମିତି ଗୋଟେ ଜ୍ୟୋତି ବାହାରୁଛି।
1: ଶୁଣ୍ଢଟା ପଛରେ ଯୋଡ଼ା ହେଇଛି ବୋଲି ଜମା ଜଣାପଡ଼ୁନି, ପୁରା ମିଶିଯାଇଛି।
3: ଦେଖିଲେ ମନ ପୁରି ଉଠୁଛି, ବାଃ ସତେ ଯେମିତି ମୂର୍ତ୍ତିଟା ଜୀବଦାନ ପାଇଯାଇଛି। କେତେ ଜୀବନ୍ତ ଜିତୁଛି ସତେ।
1: ଝରକା ଖୋଲିଦେଲେ ମୂର୍ତ୍ତି ଆଡକୁ ପବନ ଟିକେ ଆସନ୍ତା,
3: ଭାରି ଶାନ୍ତି ଲାଗୁଛି। ମୋ ମନ କହୁଛି ଆଜି କିଛି ଅଘଟଣ ଘଟିବନି।
1: ବାପା ବାପା
3: କଣ ହେଲା, କଣ କହୁଛୁ?
1: ଝରକା ଖୋଲିଦେଲେ ପବନ ବାଜି ଶୁଖି ଯାଆନ୍ତା ସକାଳୁ।
3: ହଁ ଠିକ କଥା, ଖୋଲିଦେ ଖୋଲିଦେ। ଆଚ୍ଛା ରଞ୍ଜୁ, ପବନଟା ମୂର୍ତ୍ତି ଦିହରେ ସିଧା ସିବାଜୁଛି ନା?
1: ଭଲ ତ
3: ପବନରେ ଶୁଣ୍ଢଟା ଭାଙ୍ଗିଯିବ ନାଇଁ ତ?
1: ବାପା ତମେ କି କଥା କହୁଛ, ଏ ପବନ ଯଦି ମୂର୍ତ୍ତିର ଶୁଣ୍ଢ ଭାଙ୍ଗିଯିବ ତାହେଲେ ତା ପୂର୍ବରୁ ଆମ ଘର ବି ଭାଙ୍ଗି ଯାଇଥିବ।
3: ସତ କଥା ତ, ସତ କଥା ତ, ପବନରେ କେମିତି ଭାଙ୍ଗିବ? ନାଇଁ ନାଇଁ ଠିକ ଅଛି ଠିକ ଅଛି, ତାହେଲେ ଏବେ ଆମେ ଗୋଟେ କାମ କରିବା।
1: କି କାମ କରିବା?
3: ନାଇଁ ଆମେ ଆମେ ଆମେ କୋଉଠି ବସିଲେ ଠିକ ହବ? ହଁ ଏଇ କଣଟା ଠିକ ହବ, ଏଇଠୁ ଆମେ ଦୁଆର ମୁହଁ, ଝରକା ଆଉ ମୂର୍ତ୍ତି ତିନିଟା ଯାକ ଦେଖିପାରିବା।
1: ଏଠି ବସିଲେ ଆମକୁ କିନ୍ତୁ ବାହାରୁ କେହି ଦେଖିପାରିବେନି।
3: ହଁ ବସ, ଠିକ ଭାବେ ବସିଲୁ ତ? ଲଣ୍ଠନଟା ଲିଭେଇ ଦେ। ବାସ୍ ଏଥର ଖୁଜୁ ଫୁଜୁ ନ ହେଇ ଚୁପଚାପ ବସ।
1: ବାପା ଅନ୍ଧାରେ ତ ମୁହଁକୁ ମୁହଁ ଦିଶୁନି, କିଏ ଭାଙ୍ଗିବ ଆମେ ଜାଣିବା କେମିତି? ତମେ ମୋ ଠେଙ୍ଗାଟା କଣ କଲ?
3: ଆମେ ଆଲୁଅରେ ଥିଲେ ତ ସଙ୍ଗେ ସଙ୍ଗେ ଅନ୍ଧାର ହେଇଯିବାରୁ ଆଖିକୁ କିଛି ଦିଶୁନି। ତୁ ବ୍ୟସ୍ତ ହନା, ଧୀରେ ଧୀରେ ସବୁ ଠିକ ହେଇଯିବ, ସବୁ ଦିଶିବ।
1: ବାପା
3: କଣ ହେଲା, କଣ ଦେଖିଲୁ କି? କାଇଁ କୋଉଠି କୋଉଠି?
1: ନାଇଁ କିଛି ନାଇଁ ବାପା, ସେ ମୂର୍ତ୍ତିଟା ଆଡେ ଚାହିଁଲ, ମୂର୍ତ୍ତିଟା କେତେ ବଡ ଦିଶୁନି।
3: ଓହୋ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା, ହଉ ହଉ ତୁ ଚୁପି ବସ। ରଞ୍ଜୁ ନିଦ ଲାଗିଗଲାଣି କିରେ?
1: ବାପା ନିଦ ଲାଗୁନି ଯେ, ମଶା ଜୋରେ ହଉଛନ୍ତି।
3: ତୁ ଯା ନହେଲେ ଘରେ ଶୋଇପଡ଼ିବୁ।
1: ନାଇଁ ବାପା ମୁଁ ଏଇଠି ରହିବି, ଦେଖିବି କିଏ ଭାଙ୍ଗୁଛି।
3: ହଉ ହଉ ତାହେଲେ ମୋ ପାଖକୁ ଟିକେ ଗୁଞ୍ଜିଆ। ହଁ ହଁ ସେଇ ବାସ।

0: ଏଇଟା ସେ ଗୋବିନ୍ଦ ମହାରଣା ଘରଟି?
1: ହଁ ତ, ତୁ ଯାହା କହ, ଏ ଗୋବିନ୍ଦ ମହାରଣାଟା ଗୋଟେ ହାତ ପାଇଛି ଏକା। ମୂର୍ତ୍ତିଟା ଗଢ଼ିଥିବ ଯଦି ତୁ ଘଡ଼ିଏ ଚାହିଁଥିବୁ।
0: ବା ଚାଲ ଚାଲ, ଘରେ ଆଉ ଖାଇବାକୁ ରଖିବ ନା ନାଇଁ?
1: ହଁ, ଏତେ ତ ରାତି ହେଲାଣି, ଘରେ କାହିଁ ଖାଇବା ଥିଲା ଭଳିଆ ଜଣାପଡ଼ୁନି। ହଉ ଚାଲ ଚାଲ, ଢାବାରେ ଖାଇକି ଯିବା। ଚାଲ ଚାଲ।
2: ଚିଜ ବଡ଼ି ହେ ମସ୍ତ ମସ୍ତ ତୁ ଚିଜ ବଡ଼ି ହେ।

0: बापा बापा तुआर मो को चाहिल
1: ए घरे अच्छ ना नाई मो अंधार तारे केमिति बसछो
0: बापा बऊ बऊ तू जदि एने न डाकी थतु ना मु तो बाड़ी रे देई थती पारे
1: भल जगी छ जे भांगु थिबो सिए त एमिति द्वार मुह बाटे आसे
2: तमे पुनी कोडे आसिलो
1: आसो 12टा बाजिलानी आउ कोन के एत रात्रे भांगिया पई आसिबो घर बंद करी आसिलो सोइबो
2: न आसिबो बोली के कहिबो ଏତେ ସମୟ ତ ବସିଲୁଣି ଆଉ ଦି ତିନି ଘଣ୍ଟାର କଥା ତମେ ଯାଅ ଶୋଇବ ଯାଅ ବରଂ ରଞ୍ଜୁଟାକୁ ନେଇଗଲ ତାକୁ ନିଦ ମାରିଲାଣି
1: ନାଇଁ ନାଇଁ ମୁଁ ଯିବିନି ତାହେଲେ ମୁଁ ବି ଏଇଠି ରହୁଛି
2: ତମେ ରହିଛି କଣ କରିବ
1: ସମସ୍ତେ ସାଙ୍ଗ ହେଇ ଜଗିବା
2: ଓହୋ ତମେ ଯାଅ ପରା କହୁଛି ଏତେ ଲୋକ ରହିବା ଭଲ ନୁହଁ ତମେ ରଞ୍ଜୁକୁ ନେଇଗଲ
1: ସିଏ ତ ରାଜି ହଉନି
2: ହଉ ସେ ଥାଉ ତମେ ଯାଅ
1: ହଉ ମୁଁ ଯାଉଛି ଆଉ କଣ ଦରକାର କି ଦେଇଯିବି
2: ନାଇଁ ନାଇଁ ବାବୁ କିଛି ଦରକାର ନାହିଁ ତମେ ଯାଅ

ଘରର ବାଉଁଶ ଗୁଡ଼ାକୁ ଅନବରତ ପୋକ କାଟି ଚାଲିଛି, ଆଉ କିଛି ଦିନେ ପୁରା ଫମ୍ପା ହେଇଯିବ। ତାପରେ ଏତେ ଦମ୍ଭିଲା ବାଉଁଶ ଗୁଡ଼ା ନିହାତି ପାପରା ହେଇଯିବ। ମୋ ଭିତରେ ବି କିଏ ଯେମିତି କଳିଚାଟାକୁ କିଟ୍ କିଟ୍ କରି କାଟି ଚାଲିଛି, ମୋ ଦମ୍ଭ, ମୋ ବିଶ୍ୱାସ ସବୁ ଯେମିତି କ୍ରମଶଃ ଭୁଶୁଡ଼ି ପଡ଼ୁଛି। କାହିଁକି କାହିଁକି ଏମିତି ହଉଛି? କୋଉ ଭୁଲ ଯୋଗୁଁ ମୁଁ ଏମିତି ଶାସ୍ତି ପାଇଚାଲି?

ଶେଷ ହେଲା ନାଟକ ଗଣେଶଙ୍କ ଶୁଣ୍ଢ। ନାଟକର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଗୋବିନ୍ଦ ମହାରଣା, ଭୀମ ସିଂ, ସୁଲୋଚନା ତୃପ୍ତି ରାଣୀ ସିହ୍ନା, ରଞ୍ଜୁ ଲୋପାମୁଦ୍ରା ପଟ୍ଟନାୟକ, ଅଜୁ ଚିରଞ୍ଜୀବ ରାଉତରାୟ, ଗୋବିନ୍ଦ ବାପା କୁଞ୍ଜବେରୀ ନନ୍ଦ, ଗୋବିନ୍ଦ ବୋଉ ଆହ୍ଲାଦିନୀ ମିଶ୍ର, ଛୋଟ ଗୋବିନ୍ଦ କମଳନାଥ ସାହୁ, ପ୍ରଥମ ଗ୍ରାହକ ସରୋଜ ବେହେରା, ଦ୍ୱିତୀୟ ଗ୍ରାହକ ତପନ ପରିଜା। ମୂଳ ଗଳ୍ପ ଡକ୍ଟର ଜୟନ୍ତ ମହାପାତ୍ର, ବେତାର ରୂପାନ୍ତର ପ୍ରବୋଦ କୁମାର ରାଉତ ଏବଂ ପ୍ରଯୋଜନା ଦୀପକ ସାମନ୍ତରାୟ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଶିଳ୍ପୀ ମାଲିନୀ ରଜୁରକରଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ନଟ ଭୈରବ।

ଆକାଶବାଣୀ କଟକ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ ଅଭୁଲା ଗୀତ ଦିନ 11:10 ଶିଳ୍ପୀ ସ୍ନିଗ୍ଧାରାଣୀକର ଏବଂ ଅଜୟ କୁମାର ଶତପଥୀ ପାଲା ପ୍ରଚାର କରିବ ଦିନ 11:30 ପରିବେଷଣ କରିବେ ସୁରେନ୍ଦ୍ରନାଥ ଛୋଟ୍ରା ଏବଂ ସାଥୀ ମଞ୍ଜୁଳ ମଧ୍ୟାହ୍ନ ଦିନ 12:00 ଏଥିରେ ଶୁଣିପାରିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଏକ ଭାରତ ଶ୍ରେଷ୍ଠ ଭାରତ ଦିନ 12:30 ମୁଣ୍ଡାରେ ଗୀତ ଦିନ 1:10 ପରିବେଷଣ କରିବେ ବୁଧୁରାମ ସିଂ ଏବଂ ସାଥୀ ଦିନ 1:20 ନାରୀ ମହଲର ଆଳପରେ ଶୁଣିବେ ଆକସ୍ମିକା ସ୍ୱପ୍ନଶ୍ରୀଙ୍କ ସହିତ ସାକ୍ଷାତକାର ଆମ ଆଇନ ଦିନ 2:45 ଏଥିରେ ଆଲୋଚନାର ବିଷୟ ରହିଛି କନ୍ୟା ଭ୍ରୂଣ ହତ୍ୟା ଆଇନଟି କ'ଣ ଓ ଏହାର ଆବଶ୍ୟକତା କାହିଁକି ରହିଛି ଏ ସମ୍ପର୍କରେ ଆଲୋଚନା କରିବେ ଆଇନଜୀବୀ ଉଷାରାଣୀ ପାଢ଼ୀ ଅସରନ୍ତୀ ଅପରାହ୍ନରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 3:25 ଚିରହରିତ ଅପରାହ୍ନ 4:00 ଏଥିରେ ଶୁଣିପାରିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ଓଡ଼ିଆ ଲଘୁସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55 କିଶୋର ଚକ୍ର ଅପରାହ୍ନ 5:00 ଏଥିରେ ରହିଛି ବିଦ୍ୟାଳୟରେ ଦିନେ ରାଜ୍ୟ ମାଟ୍ରିକ୍ ଟପର ଆଶୁତୋଷ ନାୟକଙ୍କ ସହିତ ସାକ୍ଷାତକାର ଯୁବମଣି 5:30 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 61ତମ ଭାଗ ସନ୍ଧ୍ୟା 6:10 ଝୁମର ଗୀତ ସନ୍ଧ୍ୟା 6:30 ପରିବେଷଣ କରିବେ ଅର୍ଘ୍ୟରୂପା ମହାନ୍ତି ଓଡ଼ିଆ କଥାଚିତ୍ରର ଗୀତ ରାତି 7:02 ଢେଙ୍କାନାଳ ଜିଲ୍ଲା ହଲଚଲ ରାତି 7:25 ବନାନୀ ରାତି 7:30 ଏଥିରେ ରହିଛି ବନୀକରଣ ପାଇଁ ଉତ୍ତମ ଚାରା ଏ ସମ୍ପର୍କରେ ସତ୍ୟନାରାୟଣ ବେହୁରାଙ୍କ ସହିତ ଆଲୋଚନା ରାତି 8:02 ହିନ୍ଦୀ କଥାଚିତ୍ରର ଗୀତ ପାରିବାରିକ ଧାରାବାହିକ ଶ୍ରୀହରିଙ୍କ ସଂସାର ଏହାର 8ମ ଭାଗ ରାତି 8:30 ରଚନା ଗୋପାଳ ଛୋଟରାୟ ପ୍ରଯୋଜନା ପ୍ୟାରିମୋହନ ମହାନ୍ତି ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା ରାତି 9:30 ଏବଂ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ରାତି 10:00 ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀରୁ ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ ଏବେ ଶୁଣନ୍ତୁ ଏକ ଘୋଷଣା ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ଚଳିତ ଜୁନ୍ ମାସ 28 ରବିବାର ଦିନ 1:00 ସମୟରେ ଆକାଶବାଣୀର ସବୁକେନ୍ଦ୍ର ବିବିଧ ଭାରତୀ ସେବା ଡିଟିଏଚ୍ ସେବା ଏଫ୍ଏମ୍ ରେନ୍ବୋ ସେବା ଏବଂ ଆକାଶବାଣୀ ଅଧୀନସ୍ଥ 5ଟି ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ ସେହି 28 ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8:00 ସମୟରେ ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତ ବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ ମାଇ ଜିଓଭି ଡଟ୍ ଇନ୍ର ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ ଏବେ ଶୁଣନ୍ତୁ ପାଣିପାଗର ସୂଚନା ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବାର ସମ୍ଭାବନା ରହିଛି ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 38°C ଏବଂ ସର୍ବନିମ୍ନ ତାପମାତ୍ରା 28°C ରହିପାରେ

0: ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ନକଲି ଅଫର୍ସ ପ୍ରତି ସାବଧାନ,
5: ଆର୍ବିଆଇ କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଅଭୁଲା ଗୀତରେ ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ। ଶିଳ୍ପୀ ସ୍ନିଗ୍ଧାରାଣୀ କର ଏବଂ ଅଜୟ କୁମାର ଶତପଥେ। ପ୍ରଥମେ ଶିଳ୍ପୀ ସ୍ନିଗ୍ଧାରାଣୀ କର, ସେ ଗାଇଛନ୍ତି ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନା।

0: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
1: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଅଭୁଲା ଗୀତରେ ଶୁଣୁଥିଲେ କେତୋଟି ଆଧୁନିକ ଗୀତ। ଶିଳ୍ପୀ ଥିଲେ ସ୍ନିଗ୍ଧା ରାଣୀଙ୍କର ଏବଂ ଅଜୟ କୁମାର ଶତପଥୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ ପାଲା, ପରିବେଷଣ କରିଛନ୍ତି ସୁରେନ୍ଦ୍ରନାଥ ଛୋଟରା ଏବଂ ସାଥୀ ବଂଶୀଧର ମହାରଣା, ଗଜେନ୍ଦ୍ର ଜେନା, ବୈକୁଣ୍ଠ ପାତ୍ର, ଗୋବିନ୍ଦ ମହାରଣା ଏବଂ କରୁଣାକର ନାୟକ।

ଅଗଣିତ ଶ୍ରୋତାମାନଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଆମର ପ୍ରାଚୀନ ବିଦଗ୍ଧ କଳା ପାଲାର ମୌଳିକକୁ ରକ୍ଷା କରି ଆମେ ଆମେ ସେଇ ପାଲା ସଂସ୍କୃତି ଉପରେ ସମ୍ୟକ କିଛି ଧାରଣା ଦଉଛୁ ଆପଣମାନଙ୍କୁ। ଗଜିବାବୁ, ପାଲାର ପରମ୍ପରାକୁ ରକ୍ଷା କରିବାକୁ ଯାଇ ନମସ୍କାରାତ୍ମକ ମଙ୍ଗଳାଚରଣ ପ୍ରଥମେ ଆମେ ଗୋଟିଏ ପଦ ନମସ୍କାରାତ୍ମକ ମଙ୍ଗଳାଚରଣ ପ୍ରଭୁଙ୍କୁ ନିଜର ଭକ୍ତିପୂତ ଅର୍ଘ୍ୟ ଜଣାଇବା।

ପ୍ରକାଶ ଜ୍ଞାନ ସ୍ୱରୂପ ସନ୍ମାର୍ଗ ଦର୍ଶକ ସର୍ବନାୟକ ପରମେଶ୍ୱର ଆପଣ କୃପା କରି ସାଂସାରିକ ଐଶ୍ୱର୍ଯ୍ୟ ଓ ମୋକ୍ଷ ପ୍ରାପ୍ତି ପାଇଁ ଆମକୁ ଉତ୍ତମ ଧର୍ମାତ୍ମା ଆପ୍ତ ବିଦ୍ୱାନଙ୍କ ମାର୍ଗରେ ନିଅନ୍ତୁ। ହେ ସୁଖଳ ସୁଖଦାତା ପରମାତ୍ମନ୍, ଆପଣ ଆମର ସମସ୍ତ ଜ୍ଞାନ ଓ କର୍ମ ବିଚାର ଓ ଆଚାର ଜାଣନ୍ତି। ଆମଠାରୁ କୁଟିଳତା ଯୁକ୍ତ ପାପାଚରଣ ଦୂର କରନ୍ତୁ। ଆପଣଙ୍କ ଅପାର କୃପା ଓ ମହାନ ଦୟା ପାଇଁ ଆମେ ଆପଣଙ୍କର ଅଧିକାଧିକ ନମ୍ରତା ପୂର୍ବକ ସ୍ତୁତି କରୁଛୁ। ସେଇ ପରମେଶ୍ୱର ବିଶ୍ୱର ମଙ୍ଗଳ କରନ୍ତୁ। ସର୍ବେ ବୋଲନ୍ତୁ ଆନନ୍ଦିତ। ଏବେ ଆମେ ଗୋଟିଏ ବିଷୟବସ୍ତୁ ନିର୍ଦ୍ଧାରଣ କରୁଛୁ, ସେଇ ମହାଭାରତ ଉପାଖ୍ୟାନ ଧର୍ମପକ୍ଷ ଉପାଖ୍ୟାନଟି। ପ୍ରଥମ ରାଗ ହେଉଛି କାମୋଦି।

ମହାଭାରତର ଉପାଖ୍ୟାନ ଧର୍ମରାଜ ଯୁଧିଷ୍ଠିର ଏଇ କୌରବର ମାନଗୋବିନ୍ଦଙ୍କର କପଟ ପାଶାରେ ହାରି ବାର ବର୍ଷ ବନବାସ ଏକ ବର୍ଷ ଅଜ୍ଞାତ ବନବାସ ୟାକୁ ପାଳନ କରିବା ନିମିତ୍ତ ଆଜି ବାହାରି ଯାଇଛନ୍ତି ଜଙ୍ଗଲ ଭିତରକୁ। କଣ କରିବେ ଚାରି ଭାଇ ସାଙ୍ଗରେ ପାଞ୍ଚାଳି ବନ ଭିତରେ ଗୋଟିଏ ପର୍ଣ୍ଣକୁଟୀର କରି ରହିଲେ। ରହିଲା ପରେ ସମସ୍ତଙ୍କ ମନ ଦୁଃଖ, ସେଇ ପ୍ରଭୁଙ୍କୁ ଚିନ୍ତା କରୁଛନ୍ତି ଧର୍ମରାଜ ଯୁଧିଷ୍ଠିର। ଠାକୁର ବିରାମ ପରମହଂସଙ୍କ ମତରେ

ସେଇ ପରମେଶ୍ୱରଙ୍କର ପ୍ରୀତ୍ୟର୍ଥେ ପ୍ରାର୍ଥନା କରୁଛନ୍ତି। ଦୁଃଖାଭିଭୂତ ଅବସ୍ଥା ସମସ୍ତ ଭାଇମାନଙ୍କୁ ଲକ୍ଷ୍ୟ କରୁଛନ୍ତି। ସେଇଠି ଅନ୍ତର୍ଯ୍ୟାମୀ ପ୍ରଭୁଙ୍କୁ କହୁଛନ୍ତି, ଚିନ୍ତା କରୁଛନ୍ତି, ଧର୍ମରାଜ ହେ ପ୍ରଭୁ, ମୋତେ ରାଜଗାଦୀ ଛାଡିକି ଆପଣଙ୍କର ଯୋଉଠି ଇଚ୍ଛା ମୋତେ ରଖିଲେ ମଧ୍ୟ ମୋର ଦୁଃଖ ନାହିଁ। ଏଇ ଛଳରେ ଦେବଦତ୍ତ ଆର୍ଯ୍ୟଙ୍କର ଗୋଟିଏ ପଦ ମନେ ପଡେ, ସେ ଲେଖିଛନ୍ତି ଗୋଟିଏ ପଦ। ଧର୍ମରାଜ ଯୁଧିଷ୍ଠିର କହୁଛନ୍ତି, ପ୍ରଭୁ

ଧରମରା ଯୁଧିଷ୍ଠିରଙ୍କର ମନ ଦୁଃଖ ଭାଇମାନଙ୍କର ପାଖରେ ଅଛନ୍ତି, ପାଞ୍ଚାଳୀ ବା ପାଖରେ ଅଛି, ପାଞ୍ଚାଳୀଙ୍କ କ୍ଷୁର୍ଣ୍ଣ ମନକୁ ଅନୁଧ୍ୟାନ କରି ଧର୍ମରାଜ ବନ ମଧ୍ୟରେ ବନର ଶୋଭା ଦେଖାଉଛନ୍ତି। ପାଞ୍ଚାଳୀକି ଡାକିଲେ, ପାଞ୍ଚାଳୀ ମନ ଦୁଃଖ କରି ବସନା, ଚାଲ ପ୍ରକୃତି ରାଣୀ ଆମ ପାଇଁ କେତେ ସୁନ୍ଦର ଜିନିଷ ସଜାଇକି ରଖିଛି। ଏଇ ପରମେଶ୍ୱରଙ୍କର ଦୁନିଆରେ ସେ କେତେ ଜିନିଷ ରଖିଛନ୍ତି, ଆମେ ଟିକେ ବନ ଭିତରେ ବୁଲି ଆସିବା। ସଂସ୍କୃତ ମହାଭାରତରୁ ଗୋଟିଏ ପଦ ବ୍ୟାସ ଲେଖନ୍ତି, ଧର୍ମରାଜ ଯୁଧିଷ୍ଠିର ପାଞ୍ଚାଳୀକି ଦେଖଉଛନ୍ତି। ପାଞ୍ଚାଳୀ ଏଇ ଦେଖ, ଫୁଲରେ ପରିପୂର୍ଣ୍ଣ ସେଇ ବୃକ୍ଷ ଗୁଡିକ ପବନର ସ୍ପର୍ଶ ଲାଭ କରି ବିଚିତ୍ର ଭାବରେ ବାରମ୍ବାର ପୁଷ୍ପ ବୃଷ୍ଟି କେମିତି କରୁଛନ୍ତି। ଆଉ ଗୋଟିଏ ଶ୍ଳୋକ ବ୍ୟାସ ଲେଖନ୍ତି, ସୁଖସିତ ସୁଗନ୍ଧଶ୍ଚ ପୁଷ୍ପରେଣୁ ବହୁ ନୀଳ ପରିକ୍ରମାନ ବନେ ବୃକ୍ଷ।

ପାଖ ଶୀତଳ ସୁଗନ୍ଧ ପୁଷ୍ପ ରାଗ ପୂର୍ଣ୍ଣ ମନୋହର ପବନ ଆଜି ବନ ସାରା ବୁଲି ବୃକ୍ଷ ମାନଙ୍କୁ ଖେଳେଇଲା ପରି ସେଠାରେ ପ୍ରବାହିତ ହେଉଛି କେମିତି ଦେଖିଲ ମନ ଦୁଃଖ କର ନାହିଁ। ଓଡ଼ିଆର ଗୋଟିଏ ପଦ ଅମ୍ବିକା ବିଳସରେ ବଳଭଦ୍ର ଭଞ୍ଜ ଦେଉ ଗୋଟିଏ ପଦ ଲେଖିଛନ୍ତି ଅନୁପ୍ରାସ ଅଶୋକ କେଳି ନିପ ଫାଟ।

0: ଦେଖୁଛ ପାଞ୍ଚାଳୀ?
1: ହଁ,
0: ଅଶୋକ କେଳି ନିପ ପାଟଳି କରବୀର କନିଆର ମଲ୍ଲି କୁନ୍ଦ ନିଆଳି କେତେ ଜାତିର ଫୁଲ ଫୁଟିଛି,
2: ସବୁ ସବୁ ଦେଖୁଛି।
0: ନାଇଁ ଏବେ ରାଜା ପ୍ରାସାଦରେ ଥିଲେ କଣ ୟାକୁ ତୁମେ ଅନୁଭୂତିରେ ଆଣିଥାନ୍ତ? ଏଇ ଦେଖ ଭ୍ରମରବର ରାୟ, ଗୋଟିଏ ପଦ, ଶ୍ରୋତା ମାନଙ୍କୁ ଅନୁରୋଧ, ପାଲା ହେଉଛି ରାଗ ରାଗିଣୀ ଉପରେ ଆଧାରିତ, ଇଏ ସଙ୍ଗୀତର ସମନ୍ୱୟ ବିଭାଗ ହେଉଛି ପାଲା, ରାଗ ଲଳିତ କାମୋଦିରେ ଭ୍ରମରବର ରାୟଙ୍କର ଗୋଟିଏ ପଦ, ଧର୍ମରାଜ ଯୁଧିଷ୍ଠିର ପାଞ୍ଚାଳୀକି ଦେଖାଉଛନ୍ତି ଜଙ୍ଗଲର ଫୁଲ ଗୁଡ଼ିକ।

ଦେଖୁଛ କେତେ ସୁନ୍ଦର ବନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଗୋଟିଏ ପଦେ ନ କହିଲେ ଭଲ ହବ ନାହିଁ। କାହିଁକି ଏ ଜଗତର ଯଦି କେହି ସମାଜର ସଂସ୍କାର କଥାନ୍ତି, ଆଉ ଆମର ଏଇ ଉତ୍କଳ ଆଜି ଉତ୍କଳ ପ୍ରଦେଶର ମାନ୍ୟତା ପାଇଲା ସେଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଯୋଗୁଁ। ଗୋଟିଏ ପଦ ତାଙ୍କର, ଗୋଟିଏ ବ୍ରହ୍ମାଣ୍ଡ ସୁନ୍ଦରୀରୁ ସେବନ।

ସେ ବନ ଧନ୍ୟ, ତାହା ସମାନ ବନ ଆଉ ନାହିଁ। ଯେଉଁମାନେ ପୁଣ୍ୟବନ୍ତୀ ହୋଇ ଜନ୍ମଗ୍ରହଣ କରିଛନ୍ତି ସେମାନଙ୍କର ସେବିତ ହଉଛି ଏଇ ସ୍ଥାନ। ପାଞ୍ଚାଳି ଦୁଃଖ କରନା, ଏଇ ଦେଖ ଶୁକ କୋକିଳ ମାନେ କହୁଛନ୍ତି ଏ ବନ ଚୈତ୍ର ରଥ ଅର୍ଥାତ କୁବେରଙ୍କ ବନର ଜନନୀ ଅଟେ। ଏକଥା ସତ୍ୟ, ଯେହେତୁ ଏଠାରେ ପ୍ରସବର ସୁଲକ୍ଷଣ ମାନ ଅଛି, ପୁଷ୍ପ ପତନ ହୋଇଛି, ତନ ରୂପେ ନାରିକେଳ, କହିରେ ଥିବା ପୟ ବା ଜଳ ହେଉଛି ଦୁଗ୍ଧ, ସେ କହିରେ ପରିପୂର୍ଣ୍ଣ ହୋଇଛି। କେତେ ସୁନ୍ଦର ଦେଖିଲ ଏ ବନଙ୍କୁ। ଜଙ୍ଗଲରେ କିଛି ଦିନ ଅବସ୍ଥାନ ପରି ଧରା

0: ସମୁପାଦଟା ପ୍ରିୟ ଏଇ ଯୋଉ ରୌଦ୍ରତାପ ଗ୍ରୀଷ୍ମ ସମୟଟା ଦିବା ସମୟରେ ଯେପରି ସୂର୍ଯ୍ୟଙ୍କର ପ୍ରଚଣ୍ଡ ଉତ୍ତାପ ପ୍ରଦୋଷ ବା ସନ୍ଧ୍ୟା ସମୟରେ ଚନ୍ଦ୍ରଙ୍କ କିରଣ ଅତି ବରମଣୀୟ ରୌଦ୍ରତାପରେ ପ୍ରାଣୀ ଜଗତ ବାରମ୍ବାର ସ୍ନାନ କରିବାକୁ ଇଚ୍ଛା ବି କରିଥାନ୍ତି ଜଳାଶ୍ରୟ ଗୁଡିକ ଶୁଷ୍କ ହୋଇଯାଇଥାଏ ଦିନାନ୍ତର କହିଲେ ସନ୍ଧ୍ୟା ସମୟଟି ବେଶ ଉପଭୋଗ୍ୟ ହୋଇଥାଏ ଏଇ ପ୍ରଚଣ୍ଡ ଖରା ସମୟରେ ପାଞ୍ଚାଳିକି ନେଇ ପର୍ଣ୍ଣକୁଟୀରେ ବସିଛନ୍ତି ଧର୍ମରା ଦୁଧିତ୍ର ମୁତେ ତୃଷା ବା ଶୋଷ ଟିକେ ହେଇଛି ଡାକିଛନ୍ତି ଭୀମସେନଙ୍କୁ ଭୀମ ଏଇ ଦେଖିଲୁ ଶୋଷ ହେଲାଣି ପାଞ୍ଚାଳି ଟିକେ ତୁଷାର୍ତି ହେଇଛି ମୁଁ ମଧ୍ୟ ଶୋଷରେ ବ୍ୟସ୍ତ ହଉଛି ପାଣି ମଧ୍ୟ ସଂଗ୍ରହ କର କୋଉଠିକି ଜଳପାନ ଆମେ କରିବା
1: ଅପେକ୍ଷା କର ମୁଁ ଯାଉଛି ଭାଇ
0: ଯିବା ପୂର୍ବରୁ ଦ୍ରୌପଦୀ ଟିକେ ଅନେଇଲେ ଭୀମସେନଙ୍କୁ ଆଖିରୁ ଲୋତକ ଧାର ସବିଗଲା ଧର୍ମରା ଯୁଧିଷ୍ଠିରଙ୍କୁ ଦ୍ରୌପଦୀ କହୁଛନ୍ତି ଦେଖ ଦେଖ ଗୋଟିଏ ପଦ ସଂସ୍କୃତ କିରାତର୍ଜୁନିୟମ କାବ୍ୟରେ ଭାର ବି ଲେଖିଛନ୍ତି ଦ୍ରୌପଦୀ କହୁଛି ସ୍ୱାମୀ ଏଇ ଭୀମଙ୍କୁ ଟିକେ ଲକ୍ଷ୍ୟ କଲ
2: ପରିଭ୍ରମ ଲୋହିତ ଚନ୍ଦନ ଚିତ ପଦାନ୍ତି ରନ୍ତଗିରି ରେଣୁରୁ

ଯେଉଁ ଭୀମ ରକ୍ତ ଚନ୍ଦନ ନେଦ ଦେହରେ ବୋଳି ହୋଇ ସୁନ୍ଦର ରଥରେ ଯେ ଯାତାୟତ କରୁଥିଲା, ସେ ଆଜି ଧୂଳି ଧୂସରିତା ହୋଇ ଏଇ ପର୍ବତ ଭିତରେ ଗମନ କରୁଛି କଣ୍ଟା ବଣରେ। ତମ ମନ ଦୁଃଖ ହଉନି ସ୍ୱାମୀ, ଆଜି ଭୀମକୁ ଦେଖ। ଏଇଠି ଭୀମକୁ ଡାକୁଛନ୍ତି ଧର୍ମରାଜ, ରେ ଭୀମ ଦୁଃଖ କର ନା, କାହିଁକି ଆମେ ବନରେ ବୁଲୁଛୁ। ଗୋଟିଏ ପଦ ମନେ ରଖ, କଣ ଆମେ ସମସ୍ତେ ଚାଲ ଏକସ୍ୱରରେ କହିବା, ଓମ୍ ସ୍ୱସ୍ତି ମିତ୍ରା ବରୁଣା ସ୍ୱସ୍ତି ପଥେ ରେବତୀ ସ୍ୱସ୍ତି ନ ଇନ୍ଦ୍ରଶ୍ଚ ଅଗ୍ନିଶ୍ଚ ସ୍ୱସ୍ତି ନ ଅଦିତ କୃଭି। ଋକ୍ବେଦରେ ମନ୍ତ୍ରଟି ରହୁଛି, ପ୍ରଭୁଙ୍କୁ ଆମେ ସମସ୍ତେ ପ୍ରାର୍ଥନା କରି ଆମର ଜୀବନକୁ ଧନ୍ୟ କରିବା, କିପରି କଲ୍ୟାଣ କର ଆମ୍ଭ।

ଏଇଠି ଧର୍ମରାଜ କହିଲେ ଦୁଃଖ କରୋନା ପ୍ରଭୁଙ୍କ ପ୍ରୀତ୍ୟର୍ଥେ ଆମେ ସମସ୍ତେ ପ୍ରାର୍ଥୀ ହେଇ ଆମେ ସବୁ ଏଇ ଏଇ ଗୁଣରେ ଭୂଷିତ ବାବାମାନଙ୍କର ବା ସନ୍ଥମାନଙ୍କର ପଦାଙ୍କ ଅନୁସରଣ କରିବା। ପାଣି ଟିକେ ଖୋଜି ଆଣ ଭୀମ ବୁଲି ବୁଲି ପାଣି କୋଉଠି ପାଇବେ ଖରାଦିନେ ଜଙ୍ଗଲ ଭିତରେ ଗୋଟିଏ ପୁଷ୍କରଣୀ କୂଳରେ ପହଞ୍ଚିଲେ ଯେତେବେଳେ ପାଣି ପାଇଁ ଯାଉଛନ୍ତି ଏହି ସମୟରେ ଗୋଟେ ଶୂନ୍ୟବାଣୀ ହେଲା ଓ ଭୀମସେନ ପାଣି ନବା ପୂର୍ବରୁ ମୋର ପ୍ରଶ୍ନର ଉତ୍ତର ଦିଅ ପାଣି ନେଇକି ଯାଅ ଯଦି ଏ କଥାରେ ଅନ୍ୟଥା ହୁଏ ତାହେଲେ ତୁମର ମୃତ୍ୟୁ ଅନିବାର୍ଯ୍ୟ। ଭୀମ ଚାରିପଟକୁ ଚାହିଁଲା ଦେଖିଲା କେହି କୋଉଠି ନାହିଁ ଦେଖିଲା ପୋଖରୀର ସେଇ ପୁଷ୍କରଣୀର ମଝି ଦେଶରେ ଗୋଟେ ବଗ ପକ୍ଷୀଟିଏ ଠିଆ ହେଇଛି। ସେ ବଗ ପକ୍ଷୀ କହୁଛି ହୋ ଭୀମସେନ ମୋର ଚାରୋଟି ପ୍ରଶ୍ନର ଉତ୍ତର ଦିଅ। ଏଇଠି ବଗ ପକ୍ଷୀକି ଲକ୍ଷ୍ୟ କରି ଭୀମସେନ ଟିକେ ତାଚଲ୍ୟ ଭାବରେ କହିଲା ଆରେ ତୁ ଗୋଟେ ବଗ କି ପ୍ରଶ୍ନ ମୋତେ ପଚାରିବୁ କି ପ୍ରଶ୍ନ ପଚାରିଲୁ। ଏଇଠି ବଗ ପକ୍ଷୀ କହୁଛି କହିଲା ହୋ ଭୀମ କୋତେ କିମା ଆଶ୍ଚର୍ଯ୍ୟମ କହ ପନ୍ଥା କାଚ ବାର୍ତ୍ତିକା ଇଏ ଦୁନିଆର ସୁଖୀ କିଏ କୋ ମଦତେ ଆଶ୍ଚର୍ଯ୍ୟମ ଦୁନିଆରେ ଆଶ୍ଚର୍ଯ୍ୟ କଣ କ ପନ୍ଥା ପ୍ରକୃତ ବାଟ କିଏ।

ଆଉ ଦୈନନ୍ଦିନର ବାର୍ତ୍ତା ବା ଘଟଣା କଣ? ଆଜ୍ଞା, ଭୀମସେନ କହିପାରିଲେ ନାହିଁ, ମୃତପଥ ପଡିଲେ। ଭୀମଙ୍କର ଆସିବାର ବିଳମ୍ବ ଦେଖି ଅର୍ଜୁନକୁ ଡାକିଲେ ଧର୍ମରାଜ। ରେ ଅର୍ଜୁନ, ଦେଖିଲୁ ଭୀମ ଭାଇ ତୋର କୁଆଡେ ଯାଇଥିଲା, ଏପର୍ଯ୍ୟନ୍ତ ଆସିଲା ନାହିଁ। ଯେତେବେଳେ ଭୀମଙ୍କ ଅବସ୍ଥାକୁ ଲକ୍ଷ୍ୟ କଲେ ଅର୍ଜୁନ ଚାଲିଲେ ଭୀମଙ୍କୁ ଖୋଜିବା ପାଇଁ। ପୂର୍ବବର୍ତ୍ତ ସେ ବଗ ପକ୍ଷୀ କହୁଛି, ମୋର ଚାରୋଟି ପ୍ରଶ୍ନର ଉତ୍ତର ଦିଅ। ଯେତେବେଳେ ଅର୍ଜୁନ କହି ନ ପାରିଲେ ସେ ମଧ୍ୟ ରହିଲେ। କ୍ରମାନ୍ୱୟରେ ନକୁଳ ଆଉ ସହଦେବ ସମସ୍ତେ ଯାଇ ପହଞ୍ଚିଛନ୍ତି। ସମସ୍ତେ ମୃତବତ ସେଇଠି ପଡିକି ରହିଲେ, କେହି କହିପାରିଲେ ନାହିଁ। ଏହି ସମୟରେ ଧର୍ମରାଜ ଖୋଜି ଖୋଜି ସେଇଠି ପହଞ୍ଚିଲେ, ଚାରି ଭାଇଙ୍କ ମୃତ ଶରୀରକୁ ଲକ୍ଷ୍ୟ କରିଛନ୍ତି। ଏଇଠି ଧର୍ମପକ୍ଷ କହୁଛି, ହଉ ଧର୍ମରାଜ, ମୁଁ ଚାରୋଟି ପ୍ରଶ୍ନର ଉତ୍ତର ଦିଅ, ତେବେ ଯାଇ ତୁମେ ପାଣି ନବ। କଣ ସେ ପ୍ରଶ୍ନ? ନା କୋ ମଦତେ କିମା ଆଶ୍ଚର୍ଯ୍ୟ କହ ପନ୍ଥା କାଚ ବାର୍ତ୍ତିକା ବଦନ ଚତୁର ପ୍ରଶ୍ନାନ ମୃତା ଜୀବନ୍ତୁ ବାନ୍ଧବା। ଦୁନିଆରେ ସୁଖୀ କିଏ? ଦୁନିଆର ଆଶ୍ଚର୍ଯ୍ୟ କଣ? ଇଏ ଦୁନିଆର ପ୍ରକୃତ ପନ୍ଥା ବା ବାଟ କିଏ? ଦୈନନ୍ଦିନର ଘଟଣା କଣ? ଏଇଠି ଧର୍ମରାଜ କହୁଛନ୍ତି ବ୍ୟାସଙ୍କର ସଂସ୍କୃତ, କହିଲେ ହୋ ଧର୍ମବକ, ମୋ ପ୍ରଶ୍ନର ଆପଣଙ୍କର ଉତ୍ତର ଦଉଛି। ଦୁନିଆରେ ସୁଖୀ କିଏ? ନା ଦିବସ ଅଷ୍ଟମ ଭାଗେ ପ୍ରବାସୀ ଦିନକ ଭିତରେ ପାଞ୍ଚ ଘଡ଼ିରେ ହଉ ଆଠ ଘଡ଼ିରେ ହଉ ଶାଗ ପଖାଳ ମୁଠି ଯେ ଘରେ ଖାଏ, ଅନ୍ଧୁଣୀ କରଜ କରେ ନାହିଁ, ଅପ୍ରବାସୀ ବିଦେଶ ଯାତ୍ରା କରେ ନାହିଁ, ବିଦେଶକୁ ଯାଏ ନାହିଁ, କରଜ କରେ ନାହିଁ, ଘରେ ଶାଗ ପଖାଳ କରି ମୁଠିଏ ଖାଇ ଦୁନିଆରେ ସୁଖୀ କିଏ? ଦ୍ୱିତୀୟ ପ୍ରଶ୍ନ ତାର ଉତ୍ତର, ଦୁନିଆର ଆଶ୍ଚର୍ଯ୍ୟ କଣ? ନା ହନ୍ୟ ହନି ଭୂତାନି ଗଛନ୍ତି ଜମ ମନ୍ଦିର ହେ ଧର୍ମବକ। ଏ ଦୁନିଆରେ ପ୍ରକୃତ ଆଶ୍ଚର୍ଯ୍ୟ ହଉଛି ଗୋଟିଏ କଥା, ପ୍ରତିଦିନ ମନୁଷ୍ୟ ତା ଆଖି ଆଗରେ ସହସ୍ର ସହସ୍ର ଲୋକ ମରିବାର ଦେଖି ସୁଦ୍ଧା ବଞ୍ଚି ରହିଥିବା ଲୋକେ ବିଚାରନ୍ତି ଯେ ଆମେ ଚିରଞ୍ଜୀବୀ ହେବା। ଏହା ହିଁ ଅତି ଆଶ୍ଚର୍ଯ୍ୟର କଥା, ୟାଠୁ ଭଳି ଆଶ୍ଚର୍ଯ୍ୟ କିଛି ନାହିଁ। ସତ ନାମିଛ? ଏଇଠି ତୃତୀୟ ପ୍ରଶ୍ନର ଉତ୍ତର ଶୁଣ।

0: ଭୋଜନ ଯେନ ଗତା ସବୁ
1: ମନେ ରଖନ୍ତୁ ହେ ଧର୍ମବକ ବେଦ ସ୍ମୃତି ଓ ପୁରାଣରେ ନାନା ପ୍ରକାର ବିଭିନ୍ନ ପନ୍ଥାର ଉଲ୍ଲେଖ ଅଛି। ନାନା ମୁନି ନାନା ମତ ଦେଇଛନ୍ତି ମଧ୍ୟ, କିନ୍ତୁ ମହାଜନ ମାନେ ଯେଉଁ ପନ୍ଥା ବା ଯେଉଁ ବାଟେ ଯାଇଛନ୍ତି ତାହା ହିଁ ପ୍ରକୃତ ପନ୍ଥା। ଆମର ଏଇ କଥା ନେଇ କର୍ମଯୋଗ ଭଗବତ ଗୀତାରେ ମଧ୍ୟ ଅଛି, ଶ୍ରେଷ୍ଠ ପ୍ରମାଣ ଗୁରୁତେ ଲୋକ ଶ୍ରେଷ୍ଠ ବ୍ୟକ୍ତିମାନେ ଯାହା ଯାହା କରନ୍ତି ତାକୁ ଦେଖି ଇତର ଲୋକମାନେ ତାହା କରିଥାନ୍ତି। ଶ୍ରେଷ୍ଠ ବ୍ୟକ୍ତି ଯାହାକୁ ପ୍ରମାଣ ବୋଲି କହନ୍ତି ଇତର ଲୋକେ ତାର ଅନୁସରଣ କରନ୍ତି। କୈତର ଉପନିଷଦ ଏଇଥିପାଇଁ କହିଛନ୍ତି, ଜ୍ଞାନୀ ଅନବଦ୍ୟାନୀ କର୍ମାଣି ତାନି ସବିତ ବ୍ୟାନୀ ନୋ ଇତରାଣି, ଜ୍ଞାନୀ ଅସ୍ମାକମ ସୁଚରିତାନି ତାନି ତୋୟା ଉପସ୍ୟାନି ନୋ ଇତରାଣି। ଅର୍ଥାତ୍ ସଂସାରରେ ଯେଉଁ ଯେଉଁ କର୍ମ ନିର୍ଦ୍ଦୋଷ ବା ଦୋଷ ଶୂନ୍ୟ ସ୍ୱୀକୃତ ବୋଲି ସମସ୍ତେ କହିଛନ୍ତି ସେହି ସବୁ କର୍ମ କରିବ, ଏସବୁ ବ୍ୟତୀତ ଦୋଷଯୁକ୍ତ ବା ନିଷିଦ୍ଧ କର୍ମ କଦାପି କରିବ ନାହିଁ। ଶାସ୍ତ୍ର ଓ ଶିଷ୍ଟ ପୁରୁଷଙ୍କ ଦ୍ୱାରା ଅନୁମୋଦିତ ଆଚରଣ ସର୍ବଦା ଅନୁକରଣ କରିବ, ସତ୍ୟକୁ ଗ୍ରହଣ ଅସତ୍ୟକୁ ତ୍ୟାଗ କରିବା ଓ ଅବିଦ୍ୟାକୁ ନାଶ କରି ବିଦ୍ୟାର ବୃଦ୍ଧି କରିବା ଆମର ସମସ୍ତଙ୍କର ହେଉଛି କର୍ତ୍ତବ୍ୟ। ଚତୁର୍ଥ ପ୍ରଶ୍ନ ତାର ଉତ୍ତର, ସବୁଦିନର ବାର୍ତ୍ତା କଣ ନା, ପୃଥିବୀ ଭାଣ୍ଡମ ଗଗନ ପିଧାନ ସୂର୍ଯ୍ୟ ଅଗ୍ନି ରାତ୍ରି ଦିବନ୍ଧନ ମାସାର୍ତ୍ତୁଦର ବି ପରିଘଟନ ଏ ସଂସାରର ପ୍ରତିଦିନ ଘଟଣା ହେଉଛି। ପୃଥିବୀ ରୂପ ହାଣ୍ଡିରେ ଆକାଶ ରୂପୀ ଘୋଡ଼ଣୀକୁ ଦେଇ ଦିବସ ଓ ରାତ୍ରିକୁ ଜାଳେଣୀ କାଠ କରି ସେଥିରେ ସୂର୍ଯ୍ୟ ରୂପକ ଅଗ୍ନି ସଂଯୋଗ କରି ମାସ ଋତୁ ଚଟୁକୁ ଧରି କାଳ ଏ ପ୍ରାଣୀ ଜଗତକୁ ସେଥିରେ ପକାଇ ରନ୍ଧନ କରୁଛି। ଏହା ହିଁ ସବୁଠାରୁ ବଡ଼ ବାର୍ତ୍ତା ବା ବଡ଼ କଥା। ଧର୍ମରାଜାଙ୍କର ଉତ୍ତରକୁ ଶୁଣି ବଗପକ୍ଷୀ ଭାସେଗିର କହୁଛି, ହେ ଧର୍ମରାଜ ଗୋଟିଏ କଥା ମୋର କହିପାରିବ, ମୁଁ ଚାରି ଭାଇ ତମର ପଡିଛନ୍ତି ମରିକି। ଧର୍ମରାଜ

ଧର୍ମରା ଯୁଧିଷ୍ଠିର ମନେ ରଖ, ଚାରି ଭାଇ ମରୁଛନ୍ତି, ଗୋଟିକି ବଞ୍ଚେଇଦେବି, କାହାକୁ ବଞ୍ଚେଇବି କୁହ। ଧର୍ମରା ଯୁଧିଷ୍ଠିର କହିଲେ, ଦୁଇ ମା କୁନ୍ତୀ ମାଦ୍ରୀ, କୁନ୍ତୀଙ୍କର ଆମେ ତିନି ପୁଅ, ଯୁଧିଷ୍ଠିର ଭୀମ ଅର୍ଜୁନ ମାଦ୍ରୀଙ୍କର ନକୁଳ ସହଦେବ। ଗୋଟିଏ ମାର ଗୋଟିଏ ପୁଅ ଆମେ ବଞ୍ଚିଛୁ, ମୁଁ ଆଉ ଗୋଟିଏ ମା ଦୁଃଖ କରିବ ମନ, ତା ପୁଅକୁ ଗୋଟିଏ ବଞ୍ଚେଇ ଦିଅ, ନକୁଳକୁ ମୋର ଜୀବ।

0: ଏଇଠି ଧର୍ମ ବକ ପକ୍ଷୀ ଯୋଉ ଠିଆ ହେଇଥିଲା ସାଙ୍ଗେ ସାଙ୍ଗେ ଧର୍ମ ଅବତାର ହେଲା, କହିଲା ହେ ଧର୍ମରାଜ ତୁ ମୋର ପୁଅ, ତେଣୁ ତୁ ଆଜି ପରୀକ୍ଷାରେ ପାସ୍ କରିଛୁ, ତେଣୁ ଏ ଚାରି ଭାଇ ବର୍ତ୍ତମାନ ତୋର ବଞ୍ଚି ଉଠନ୍ତୁ, ସମସ୍ତେ ତୁମେ ଆନନ୍ଦରେ ହସ୍ତିନାଙ୍କୁ ଅଳ୍ପ ଦିନ ଭିତରେ ଫେରିଯିବ, ଦୁଃଖର ସମୟ କଟିଯିବ, ସୁଖ ବି ତମର ଆସିଯିବ। ହଉ ଶ୍ରୋତା ମାନଙ୍କୁ ମୋର ନିବେଦନ, ଆମେ ସମସ୍ତେ ଅସତ୍ୟକୁ ପରିତ୍ୟାଗ କରି ସତ୍ୟକୁ ଗ୍ରହଣ କରିବା, ଅବିଦ୍ୟାକୁ ନାଶ କରି ବିଦ୍ୟାର ବୃଦ୍ଧି କରିବା, ଏହା ହିଁ ହଉଛି ଆଜିର କାମନା। ହଉ ଦିନରଞ୍ଜନ ସଂରକ୍ଷଣ ମହାବାହୁ, ଦିନରଞ୍ଜନ ସଂରକ୍ଷଣ ମହାବାହୁ, ଆନନ୍ଦରେ ସେଇ ବିଶ୍ୱପତି ପରମେଶ୍ୱରଙ୍କୁ ଚିନ୍ତା କର, ସମସ୍ତଙ୍କ ଦୁଃଖ।
1: ଶୁଣିଲି ପାଲା, ପରିବେଷଣ କଲେ ସୁରେନ୍ଦ୍ରନାଥ ଛୋଟରାୟ ଏବଂ ସାଥୀ। ସାଥୀମାନେ ହେଲେ ବଂଶୀଧର ମହାରଣା, ଗଜେନ୍ଦ୍ର ଜେନା, ବୈକୁଣ୍ଠ ପାତ୍ର, ଗୋବିନ୍ଦ ମହାରଣା ଏବଂ କରୁଣାକର ନାୟକ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥା ଚିତ୍ରର ଗୀତ ଆପଣମାନଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

ପରବର୍ତ୍ତୀ କଥାଚିତ୍ର ସିର୍ଫ ତୁମ୍ ଅନୁରୋଧର ଗୀତଟି ହେଉଛି ପେହଲି ପେହଲି ବାର ମହବତ କି ହେ କୁଛ ନ ସମଝ ମେ ଆଏ ମେ କ୍ୟା କରୁ ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ ତେବେ ଏହି ସୁନ୍ଦର ଗୀତଟିକୁ ଅନୁରୋଧ କରି ଏସ୍ଏମ୍ଏସ୍ କରିଛନ୍ତି ଡିହସାହି କାଦୁଅପଡ଼ା ଜଗତସିଂହପୁରରୁ ପ୍ରମୋଦ କୁମାର ସାହୁ ଆପଣଙ୍କ ଅନୁରୋଧର ଗୀତଟି ଆପଣଙ୍କ ପାଖରେ ପହଞ୍ଚାଇ ଦେଉଛୁ

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଜିଗରଣ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ପଠାଇଛନ୍ତି ସୋମନାଥ ସାହୁ। ଅନୁରୋଧର ଗୀତଟି ପୂଜା ଫୁଲ କଥା ଚିତ୍ରରୁ ଗାଇଛନ୍ତି ସୁରେଶ ଚଳିକର। ତେବେ ଗୀତଟି ଫୁଲ ଫୁଟି ହସୁ ଅବା ମଉଳି ଯାଉ, ଶୁଣନ୍ତୁ ଆପଣଙ୍କର ଅନୁରୋଧର ଗୀତ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ ହମରାଜ କଥାଚିତ୍ରରୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ ଅନୁରୋଧ କରି ସୋତାହେଲି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ଚନ୍ଦ୍ରକାନ୍ତ ବୃଷ୍ଟି

ମଞ୍ଜୁଳ ମଧ୍ୟାହ୍ନରେ ଶୁଣିଲେ ହିନ୍ଦୀ ଏବଂ ଓଡ଼ିଆ କଥା ଚିତ୍ରର ଗୀତ ଏସ୍ଏମ୍ଏସ୍ ଜରିଆରେ ଆକାଶବାଣୀ କଟକ ପ୍ରଚାର କରୁଛି କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ। ଉପସ୍ଥାପନା ସୁପର୍ଣ୍ଣା ଦତ୍ତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ଆମର ସମଗ୍ର ଭାରତ ହେଉଛି ଗୋଟିଏ ବିଶାଳ ଭୂଖଣ୍ଡ। ଏଠି ବହୁ ଜାତି, ଧର୍ମ, ଭାଷା, ବହୁ ସମ୍ପ୍ରଦାୟର ବ୍ୟକ୍ତି ବସବାସ କରନ୍ତି। ସେମାନଙ୍କର ଚାଲି ଚଳନ, ଆଚାର ବ୍ୟବହାର, ବେଶ ପୋଷାକ, ଖାଦ୍ୟ ପାନୀୟ, ସାମାଜିକ ରୀତିନୀତିରେ ଭିନ୍ନତା ପରିଲକ୍ଷିତ ହୁଏ। କିନ୍ତୁ ଏହି ଭିନ୍ନତା ଭିତରେ ଏକତାର ଭାବଧାରାଟି ଏହି ଭାରତବର୍ଷରେ ଦେଖାଯାଇଥାଏ। ଏପରିକି ଆମେ ଅନ୍ୟ ସମ୍ପ୍ରଦାୟର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇବା ଭିତରେ ସେମାନେ ମଧ୍ୟ ଆମର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇଥାନ୍ତି। ପର୍ବପର୍ବାଣୀରେ ଭାବର ଆଦାନ ପ୍ରଦାନ ମଧ୍ୟ ଘଟିଥାଏ। ତେଣୁ ଶ୍ରୋତାବନ୍ଧୁ, ଏହି ଭାବଧାରାକୁ ବଜାୟ ରଖିବା ଆମ ସମସ୍ତ ନାଗରିକମାନଙ୍କର ଦାୟିତ୍ୱ କର୍ତ୍ତବ୍ୟ ହେବା ବିଧେୟ।

0: ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରହିଛି ଆଲୋଚନା ମହାରାଷ୍ଟ୍ରର ବେଶଭୂଷା ଏ ସମ୍ପର୍କରେ ପ୍ରଶାନ୍ତ ମାନପୁରୀଙ୍କ ସହିତ ଆଲୋଚନା ତାଙ୍କ ସହିତ ଆଲୋଚନା କରିଛନ୍ତି ସୁମିତ୍ରା ମହାପାତ୍ର ଆଜ୍ଞା ନମସ୍କାର
1: ଆଜ୍ଞା ନମସ୍କାର ମୋ ନାଁ ହେଉଛି ପ୍ରଶାନ୍ତ ମାନପୁରେ ଆଉ ମୁଁ ମହାରାଷ୍ଟ୍ରରେ ପୁଣେରେ ରୁହେ
2: ଆପଣ ମହାରାଷ୍ଟ୍ରରେ ରହୁଛନ୍ତି କିନ୍ତୁ ଏତେ ସୁନ୍ଦର ଓଡ଼ିଆ କେମିତି କହିପାରୁଛନ୍ତି
1: ମୁଁ ଆକ୍ଚୁଆଲି ଓଡ଼ିଶାରେ ରହିଥିଲି ମୋ ବାପା ଓଡ଼ିଶା ଷ୍ଟେଟ୍ ଗଭର୍ଣ୍ଣମେଣ୍ଟରେ କାମ କରୁଥିଲେ ରିଟାୟାର କଲେ ସେଇଠି ଚିଫ୍ ଆର୍କିଟେକ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାକୁ ତ ମୋର ସବୁ ସ୍କୁଲିଂ ହେଲା ଓଡ଼ିଶାରେ ସୁନାବେଡ଼ା ପାରାଦୀପ ଭୁବନେଶ୍ୱରରେ ତାପରେ କଲେଜ କଲି ବିଜେବି କଲେଜରେ ଆଉ ତାପରେ ଏମ୍ବିଏ କଲି ରେଭେନ୍ୟୁ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଭୁବନେଶ୍ୱରରୁ ମାନେ 30-35 ବର୍ଷ ମୁଁ ଓଡ଼ିଶାରେ ଥିଲି ପୁରା ଖାଣ୍ଟି ଓଡ଼ିଆ କହିପାରେ
2: ଆପଣଙ୍କ କଥା ଶୁଣିକି ଖୁବ୍ ଭଲ ଲାଗୁଛି ଯାହା ହଉ ଓଡ଼ିଶା ପାଣି ପବନରେ ଆପଣ ବଢ଼ିଛନ୍ତି ନା କଣ
1: ହଁ ଓଡ଼ିଶା କଥା ମୋତେ ବହୁତ ମନେ ପଡେ
2: ଆଜ୍ଞା ଆଉ ଓଡ଼ିଶାର ଖାଦ୍ୟ ଆପଣଙ୍କୁ କେମିତି ଲାଗେ
1: ଓଡ଼ିଶାର ଖାଇବାଟା ମୋତେ ବହୁତ ଭଲ ଲାଗେ ଘାଣ୍ଟ ତାପରେ ଓଡ଼ିଶାର ମିଠା ଗୁଡା ମୁଁ ବହୁତ ମିସ୍ କରେ ମାନେ ଛେନାପୋଡ଼ ହଉଛି ମୋର ଫେଭରେଟ୍
2: ଛେନାପୋଡ଼
1: ଖିର କଦମ ଆଉ ରସଗୋଲା ସେଠିକା ରସଗୋଲା ଯୋଉ ସ୍ୱାଦ ତାର ଥାଏ ଏଇଠି ମହାରାଷ୍ଟ୍ରରେ କଲେ ସେତେ ଭଲ ହୁଏନି
2: ଆପଣ ତାହେଲେ ଓଡ଼ିଶାରେ ବହୁତ ବର୍ଷ ରହିଛନ୍ତି ଓଡ଼ିଶାକୁ ଭଲ ପାଆନ୍ତି ଶୁଣିକିରି ବହୁତ ଭଲ ଲାଗୁଛି ଆପଣ ତ ଦେଖିଥିବେ ଓଡ଼ିଶାରେ ସାଧାରଣ ଭାବରେ ମହିଳାମାନେ ଶାଢ଼ୀ ପିନ୍ଧନ୍ତି ପୁରୁଷମାନେ ଧୋତି ପିନ୍ଧନ୍ତି ପାଇଜାମା ବି ପିନ୍ଧନ୍ତି କିନ୍ତୁ ମହାରାଷ୍ଟ୍ରରେ ମହାରାଷ୍ଟ୍ରିଆନ ଲୋକମାନେ କଣ ପିନ୍ଧନ୍ତି
1: ମହାରାଷ୍ଟ୍ରରେ ମହିଳାମାନେ ଆଗେ ସେ କଚ୍ଛା ମାରିକି ନୱାରୀ ଶାଢ଼ୀ ପିନ୍ଧୁଥିଲେ ଆଗକାଳରେ ମୋର ଜେଜେମା ମୋର ଆଇ ସେ ପିନ୍ଧୁଥିଲେ କିନ୍ତୁ ତାପରେ ସମୟର ପରିବର୍ତ୍ତନ ପରେ ସେମାନେ ବି ଖୁଞ୍ଚିକି ଶାଢ଼ୀ ପିନ୍ଧୁଛନ୍ତି ଏବେ କଚ୍ଛା ମାରିକି ପିନ୍ଧୁନାହାନ୍ତି ଖୁଞ୍ଚିକି ଶାଢ଼ୀ ପିନ୍ଧନ୍ତି ଗଳେରେ ଆଉ ଆଜିକାଲି ତ ଝିଅମାନେ ସେ ସଲୱାର କମିଜ ପିନ୍ଧୁଛନ୍ତି ସେଟା ପ୍ରିଫର କରୁଛନ୍ତି ପୁରୁଷମାନେ ଆଗ କାଳରେ ସେ ଧୋତି ପିନ୍ଧୁଥିଲେ ଧଳା ରଙ୍ଗ ଧୋତି ଆଉ ଧଳା ରଙ୍ଗର ସାର୍ଟ ନହେଲେ ଗୋଟେ କୁର୍ତ୍ତା କହନ୍ତି ଆଉ ଗୋଟେ ଧଳା ରଙ୍ଗର ଟୋପି ଥାଏ କିନ୍ତୁ ଆଜିକାଲି ପୁରୁଷମାନେ ଧଳା ରଙ୍ଗର ପାଇଜାମା ଧଳା ରଙ୍ଗର କୁର୍ତ୍ତା ଆଉ ଟୋପି ପିନ୍ଧନ୍ତି ମହାରାଷ୍ଟ୍ରରେ ଗରମ ବହୁତ ହୁଏ ଆମ ଯେମିତି ଓଡ଼ିଶାରେ ବେଶୀ ଲୋକମାନେ ସମୁଦ୍ର ତଟରେ ରହନ୍ତି ଯେମିତି ପୁରୀ ହେଲା ଭୁବନେଶ୍ୱର କଟକ ବାଲେଶ୍ୱର ବ୍ରହ୍ମପୁର ବେଶୀ ଜନସଂଖ୍ୟା ସମୁଦ୍ର ପାଖରେ ରୁହେ ସେଠି ହ୍ୟୁମିଡିଟିଟା ଟିକେ ମାନେ ଟିକେ ଥିଲା କପଡା ପିନ୍ଧନ୍ତି ମାନେ ଝାଳା ଗୁଡା ଯେମିତି ଥିଯିବ ଗୋଟେ ଗାମୁଛା ରଖନ୍ତି ମହାରାଷ୍ଟ୍ରରେ ସେମିତି ବହୁତ ଗରମ ହୁଏ ତ ସେମାନେ ଗୋଟେ ଟୋପି ପିନ୍ଧନ୍ତି ମୁଣ୍ଡ ଉପରେ ଆଉ ଧଳା ରଙ୍ଗର ପିନ୍ଧନ୍ତି ଗରମ ଗୁଡା ଟିକେ ରିଫ୍ଲେକ୍ଟ ହେଇଯିବ ମାନେ ତାଙ୍କୁ ଗରମ ହବନି
2: ରକ୍ଷା ପାଇବା ପାଇଁ ପିନ୍ଧନ୍ତି ଆପଣ ଦେଖିଥିବେ ବିଭିନ୍ନ ପର୍ବପର୍ବାଣୀରେ ମଧ୍ୟ ବିଭିନ୍ନ ପ୍ରକାରର ସବୁ ପୋଷାକ ପିନ୍ଧନ୍ତି ଏଇ ମକର ସଂକ୍ରାନ୍ତି ଆପଣଙ୍କର ମହାରାଷ୍ଟ୍ରର ଲୋକମାନେ କଣ ପିନ୍ଧନ୍ତି ସେତେବେଳେ କିଛି ସ୍ୱତନ୍ତ୍ର ପୋଷାକ ଥାଏ କି
1: ମାନେ ମକର ସଂକ୍ରାନ୍ତିରେ ଝିଅ ବାହା ହେଇକି ଯାଉଛି ତା ଶାଶୁ

0: ତାକୁ ଗୋଟେ କଳା ରଙ୍ଗର ଭଲ ଶାଢୀଟା ଗୋଟେ ଦିଅନ୍ତି। ତ ସେଇ ମକର ସଂକ୍ରାନ୍ତି ଦିନ ସେ କଳା ରଙ୍ଗ ଶାଢୀଟା ପିନ୍ଧା ହୁଏ, ଯେ ନୂଆ ବାହାହେଇଛନ୍ତି ମାନେ ଗୋଟେ ବର୍ଷ ଭିତରେ ସେ ଶାଢୀଟା ମିଳେ, ପୂଜା ହୁଏ। ଆମେ ଷ୍ଟିଲର ଲଡ୍ଡୁ ଥାଏ ଆଉ ପଡି ଥାଏ, ସେଟା ବଣ୍ଟା ହୁଏ। ତ ସେ କଳା ରଙ୍ଗ ଶାଢୀଟା ସେଇ ସ୍ୱତନ୍ତ୍ର ଭାବରେ ସେଇ ସମୟରେ ଦିଆଯାଏ।
1: ଆପଣ ଯୋଉ କହିଲେ ତିଲ ଲଡୁ, ମାନେ ଆମେ ଯୋଉ ରାଶି ଲଡୁ କହୁଛୁ ନା?
0: ହଁ, ରାଶି ଲଡୁ, ହଁ ରାଶି ଲଡୁ ସେଟା ତିଆରି ହୁଏ। ଆଜିକାଲି ତ ଲୋକମାନେ ଦୋକାନରେ କିଣୁଛନ୍ତି, କିନ୍ତୁ ମୋ ମା ଭାଇ ଏବେ ବି ସେ ତାକୁ ନିଜେ କରନ୍ତି, ଲଡୁ କରନ୍ତି।
1: ମକର ସଂକ୍ରାନ୍ତିରେ ସେଟା ନିଶ୍ଚିତ ଭାବରେ ହୁଏ,
0: ମକର ସଂକ୍ରାନ୍ତି ସେଟା ନିଶ୍ଚିତ ଭାବରେ ହୁଏ।
1: ଆଉ କଳା ଶାଢୀ ଯୋଉମାନେ ନୂଆ ବାହା ହେଇଥାନ୍ତି ତାଙ୍କର ଶାଶୁ ମାନେ ତାଙ୍କୁ ସେଟା ଉପହାର ଦିଅନ୍ତି।
0: ଶାଶୁ ମାନେ ଉପହାର ଦିଅନ୍ତି।

0: ଆପଣଙ୍କର ମକର ସଂକ୍ରାନ୍ତି ପରେ ଗୁଡ଼ି ପଡ଼ୁଆ ବୋଲି ଗୋଟେ ପର୍ବ ହୁଏ, ତାର କଣ ମହତ୍ଵ?
1: ଗୁଡ଼ି ପଡ଼ୁଆ ହଉଛି ଆମର ଯେମିତି ନୂଆ ବର୍ଷ ସେଇଦିନଠୁ ଆରମ୍ଭ ହୁଏ।
0: ଆଚ୍ଛା, ଆମର ଯେମିତି ପଣା ସଂକ୍ରାନ୍ତିରେ ହୁଏ,
1: ଆପଣ ପଣା ସଂକ୍ରାନ୍ତି ହୁଏ, ଏଠି ନୂଆ ବର୍ଷ ଗୁଡ଼ି ପଡ଼ୁଆରୁ ହୁଏ। ଗୁଡ଼ି ପଡ଼ୁଆଟା ହଉଛି ଆମର ଫାଲ୍ଗୁଣ ମାସଟା ଶେଷ ହେଲେ ହେଇକି ତାପରେ ଚୈତ୍ର ମାସଟା ପ୍ରଥମ ଦିନଟା ସେଟା ହଉଛି ଗୁଡ଼ି ପଡ଼ୁଆ ଦିନ, ମାନେ ଫାଲ୍ଗୁଣ ଅମାବାସ୍ୟା ସରିଲେ ନେକ୍ସଟ ଦିନରୁ ଦିନଟା ଆସେ, ସେଟା ହଉଛି ଗୁଡ଼ି ପଡ଼ୁଆ। ଆଉ ସେ ଗୁଡ଼ି ପଡ଼ୁଆକୁ ଲୋକମାନେ ତା ଆଗରୁ ଶାଢୀ କିଣିଦେଇଥିବେ, ଗୋଟେ ଭଲ ଡ୍ରେସ୍ କିଣିଦେଇଥିବେ, ସେଟା ପୂଜା କରିବେ, ଆଉ ସେତେବେଳେ ଗୋଟେ ପ୍ରସାଦ ଦିଆ ହୁଏ, ଆମ ନିମ୍ର ଯୋଉ ପତ୍ର ଗୁଡ ଆଉ ଧନିଆ ସେଟା ମିଶିକି ତାର ଗୋଟେ ସେଟା ପ୍ରସାଦ ହୁଏ, ସେଟା ଦିଆଯାଏ। ସେଦିନ ସମସ୍ତେ ମନ୍ଦିର ବି ଯାଆନ୍ତି, ପୂଜା କରିକି ଆସନ୍ତି।
0: ଆପଣଙ୍କର ତ ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ଖୁବ ଧୁମଧାମରେ ପାଳନ କରାଯାଏ, ଦୀର୍ଘ ଦିନ ଧରିକି ହୁଏ, ସେତେବେଳେ କିଛି ସ୍ୱତନ୍ତ୍ର ବେଶ ପୋଷାକ ରହିଥାଏ କି?
1: ଗଣେଶ ଚତୁର୍ଥୀ 10 ଦିନ ହୁଏ ପ୍ରାୟ, ଲୋକମାନେ ସେଟା 3 ଦିନ 5 ଦିନ 7 ଦିନ ନହେଲେ 10 ଦିନ ରଖନ୍ତି। ଆଉ ଯୋଉ ପ୍ରଥମ ଦିନଟା ସେଟା ହଉଛି ସବୁଠୁ ଭାରି ଇମ୍ପୋର୍ଟାଣ୍ଟ ଦିନ, ପୂଜା ବେଳକୁ ସମସ୍ତେ ଜେନେରାଲି ଧୋତି କୁର୍ତ୍ତା ଆଉ ଗୋଟେ ପଗଡି ପିନ୍ଧିକି ପୂଜା କରିବେ, ଲୋକମାନେ ଗୋଟେ ଭଲ ଶାଢୀ ଫାଡି ପିନ୍ଧିବେ। ଗଣପତିଙ୍କୁ ଆମେ ମୋଦକ ଗୋଟେ ପ୍ରକାର ଥାଏ, ମୋଦକ ସେଟା ତିଆରି କରୁ, ଓଡ଼ିଶାରେ ଗଣପତିକୁ
0: ଲଡ୍ଡୁ ଦିଆହୁଏ,
1: ଆମର ଏଠି ସେ ମୋଦକ ଦିଆହୁଏ ଆଉ ମୋତିଚୁର ଲଡ୍ଡୁ ଦିଆହୁଏ।
0: ଆଜ୍ଞା, ଯୋଉ ବେସନ ତିଆରି
1: ମୋଦକ ହଉଛି ତାଙ୍କ ସବୁଠୁ ପ୍ରିୟ।
0: ଆଜ୍ଞା, ଆଉ ମୋତିଚୁର ଲଡ୍ଡୁ ଦିଆହୁଏ। ଆଉ ଯୋଉ ନାରଳୀ ପୂର୍ଣ୍ଣିମା ରହିଛି, ମଙ୍ଗଳା ଗୌରୀ, ତାର କଣ ବିଶେଷତ୍ୱ ଥାଏ? କିଭଳି ବେଶ ପୋଷାକ ସବୁ ପିନ୍ଧନ୍ତି ମହିଳା ପୁରୁଷମାନେ ପିଲାମାନେ?
1: ମଙ୍ଗଳା ଗୌରୀଟା ଯୋଉଟା ହୁଏ ସେଟା ଗଣପତି ପରେ, ସେଟା ସ୍ତ୍ରୀମାନଙ୍କର ଫେଷ୍ଟିଭାଲ, ସେଟା ପର୍ବ ସେଟା। ସ୍ତ୍ରୀମାନେ ସମସ୍ତେ ମିଶିକି ଶାଢୀ ପିନ୍ଧିକି ନାଚିବେ, ତାଙ୍କର ଗୋଟେ ଆମର ଯୋଉ ପୁରୁଣା କାଳର ଗୀତ ଅଛି, ବହୁତ ପୁରୁଣା କାଳ, ସେଥିରେ ସେମାନେ ଗାଇକି ନିଜେ ଗାଇକି ତାଙ୍କର ଖେଳ ଥାଏ ସେଟା କରିବେ। ଏଟା ପୁରା ଖାଲି ସ୍ତ୍ରୀମାନଙ୍କର,
0: ମାନେ ଯୋଉମାନେ ବିବାହିତ ମହିଳାମାନେ।
1: ହଁ, ବିବାହିତ ମହିଳାମାନେ।
0: ଆଉ ଦୀପାବଳି ପୁଣି ରହିଛି, କୋଜାଗରି, ଖାଣ୍ଡବା, ଏଇଭଳି ଅନେକ ପର୍ବ, ସେଇ ବିଷୟରେ ଆମକୁ ଟିକେ କହିବେ?
1: ନାରଳୀ ପୂର୍ଣ୍ଣିମା ଥାଏ ସେଟା, ମାନେ ଯୋଉ ଆମର ଫିସରମ୍ୟାନ ଥାନ୍ତି ମାଛ ଧରନ୍ତି ପଛରେ, ତାଙ୍କ ପାଇଁ ସେଟା ସବୁ ବହୁତ ଇମ୍ପୋର୍ଟାଣ୍ଟ, ବହୁତ ମହତ୍ଵର। କଣ କରିବେ ସେଇଦିନ, ମାନେ ସେ ସମୁଦ୍ର ଠାକୁର ତାଙ୍କୁ ଗୋଟେ ମାରନ୍ତି, ତାଙ୍କୁ ଗୋଟେ ପୂଜା କରିବେ ଆଉ ତାଙ୍କୁ ଗୋଟେ ନଡ଼ିଆଟା ଦେବେ, ସେଇଟା ହଉଛି ତାଙ୍କ ନାରଳୀ ପୂର୍ଣ୍ଣିମା। ନଡ଼ିଆକୁ
0: ନଡ଼ିଆ ଦିଅନ୍ତି ବୋଲିକି ତା ନାଁ ସେମିତି ରଖାଯାଇଛି,
1: ନଡ଼ିଆକୁ ନାରଳ କହନ୍ତି, ତ ସେଇ ହଉଛି ନାରଳୀ ପୂର୍ଣ୍ଣିମା। ଆଉ ସେଦିନ ବି ସ୍ତ୍ରୀମାନେ ସେ ଯୋଉ ମାଛ ଧରନ୍ତି, ତାଙ୍କ ସ୍ତ୍ରୀମାନେ ଭଲ ଶାଢୀ ପିନ୍ଧନ୍ତି, ତାଙ୍କର ଟିକେ ଅଲଗା ପ୍ରକାର ଥାଏ ସେ ଶାଢୀ ପିନ୍ଧିବାର, ସେଇଟା କରିକି ତାପରେ ସେମାନେ ବେଶିକି ନାଚନ୍ତି, ତାଙ୍କର ବି ଗୋଟେ ପୁରୁଣା ଗୀତ ଫିତ ଥାଏ, ସେ ଗୀତ ଗାଇକି ସେ ନାଚନ୍ତି ଓ ଠାକୁରଙ୍କୁ ଧନ୍ୟବାଦ ଦିଅନ୍ତି ଆଉ କହନ୍ତି କି ଆମର ଆଗ ଯୋଉ ଆଗ ବର୍ଷ ଆସୁଛି ସେଥିରେ ବି ଆମକୁ ଭଲ ମାଛ ଦିଅନ୍ତୁ।
0: ଆଜ୍ଞା, ମହାରାଷ୍ଟ୍ରରେ ପୈଠାନି ଶାଢୀ ପିନ୍ଧନ୍ତି, ସେଇଟା କୋଉ ପର୍ବରେ ପିନ୍ଧନ୍ତି?
1: ମହାରାଷ୍ଟ୍ରରେ ଯୋଉ ପୈଠଣୀ ଶାଢୀ ହୁଏ ସେଟା ଗୋଟେ ପୈଠଣ ବୋଲି ଗାଁ ଅଛି, ସେଥିରୁ ସେ ଶାଢୀଟା ବାହାରିଛି, ସେଠୁ
0: ସେଇଠି ବୁଣାଯାଏ ସେ ଶାଢୀ।

0: ତିଆରି ହୁଏ
1: ସେଠି ତିଆରି ହୁଏ ଆଉ ତା ଉପରେ ଗୋଟେ ମୟୂରର ଆକାରର ଡିଜାଇନ୍ ହୁଏ ସେ ପୈଠଣୀ ଶାଢ଼ୀଟା ଯାହା ବି ମହତ୍ତ୍ୱର ପର୍ବଟା ଥିବ ନହେଲେ କିଛି ବାହାଘର ଥିଲେ ସ୍ତ୍ରୀମାନେ ପିନ୍ଧନ୍ତି ଆମର ଯେମିତି ଓଡ଼ିଶାରେ ସମ୍ବଲପୁରୀ ଶାଢ଼ୀ ହୁଏ ସେମିତି ମହାରାଷ୍ଟ୍ରରେ ପୈଠଣୀ ଶାଢ଼ୀ ଥାଏ ସେ ପୈଠଣୀ ଶାଢ଼ୀ ସ୍ତ୍ରୀଲୋକମାନେ ଇମ୍ପୋର୍ଟାଣ୍ଟ ଫେଷ୍ଟିଭାଲ ଥାଏ ସେତେବେଳେ ସବୁ ପିନ୍ଧନ୍ତି
0: ମହାରାଷ୍ଟ୍ରରେ ହୋଲି ଏବଂ ଦୀପାବଳି ମଧ୍ୟ ଖୁବ୍ ଜାକଜମକରେ ପାଳନ କରାଯାଏ ଲୋକେ ବହୁତ ଆନନ୍ଦ ନିଅନ୍ତି ଏହି ପର୍ବର ସେତେବେଳେ କ'ଣ ସବୁ ବେଶ ପୋଷାକ ପିନ୍ଧନ୍ତି
1: ହୋଲି ଆଉ ଧୂଳିବନ୍ଧନ ସେଟା ଦୁଇଟା ଦିନ ଥାଏ ତ ହୋଲି ହଉଛି ଯୋଉଦିନ ପୂର୍ଣ୍ଣିମା ଥାଏ ସେଦିନ ହୋଲି ହୁଏ ଆଉ ସେଦିନ ଗୋଟେ ନିଆଁ ଜଳାଯାଏ ନିଆଁରେ ଆମେ ପୂଜା କରୁ ଗୋଟେ ନଡ଼ିଆ ପକାଉ ମିଠା ଦେଉ ସେଥିରେ ମାନେ ଠାକୁରଙ୍କୁ ଧନ୍ୟବାଦ କି ଆମର ଯୋଉ ଫସଲ ଗୁଡା ହେଇଛି ସେଇଟା ଭଲ ହେଇଛି ଆଉ ଆଗରେ ବି ଭଲ ହଉ ଏମିତି ଧୂଳିବନ୍ଧନ ଦିନ ଆମେ ଜେନେରାଲି ଧଳାର ଲୁଗା ପିନ୍ଧୁ ଆଉ ସମସ୍ତେ ଯୋଉ ବଡ ଲୋକ ଥାନ୍ତି ତାଙ୍କ ଘରେ ଯାଇକି ଆଶୀର୍ବାଦ ନିଅ ଆଉ ଅନ୍ୟମାନେ ସାଙ୍ଗ ସାଙ୍ଗେ ଆମେ ଯେମିତି ଓଡ଼ିଶାରେ ସେମିତି ଖେଳ ହୁଏ ଏଇଠି ବି ଖେଳ ହୁଏ ଆଉ ଦୀପାବଳି ବେଳକୁ ଆମର ଲକ୍ଷ୍ମୀ ପୂଜା ହୁଏ ମାନେ ଦୀପାବଳି ଦିନ ଆମେ ସେ ଲକ୍ଷ୍ମୀକୁ ଗୋଟେ ଜାଗାରେ ରଖିକି ତାଙ୍କ ପୂଜା କରୁ ସେଠି ଆମର ସୁନା ଆଉ ସେ ପଇସା ସେସବୁ ତାଙ୍କ ପାଖରେ ରଖୁ ଆଉ ତାଙ୍କୁ ପ୍ରାର୍ଥନା କରୁ କି ଲକ୍ଷ୍ମୀ ଯେମିତି ଆଗତରା ଯୋଉ ବର୍ଷ ଯୋଉ ଆସିବ ସେଥିରେ ବି ଆମ ଘରକୁ ଆସନ୍ତୁ ଆଉ ଲକ୍ଷ୍ମୀ ପୂଜା ଦିନ ସେ ଆମ ଦୁଆରଟା ବନ୍ଦ ହୁଏନି ରାତିରେ ଶୋଇଲା ବେଳେ ହିଁ ବନ୍ଦ ହୁଏ ଲକ୍ଷ୍ମୀ ପୂଜା ବେଳେ ସେ ଦୁଆରଟା ଖୋଲାଯାଏ ଆମର ମେନ୍ ଦୁଆର ଆଉ ସେଟା ଖୋଲା ରହେ ରାତି ଶୋଇଯାଏ ମାନେ ଲକ୍ଷ୍ମୀଟା
0: ଆସିବା ପାଇଁ ଆପଣମାନଙ୍କର ମହାରାଷ୍ଟ୍ରରେ ଯୋଉ ବିବାହ ଉତ୍ସବ ଅନୁଷ୍ଠିତ ହୁଏ ସେତେବେଳେ ବର ଆଉ କନ୍ୟା ସେମାନେ କଣ ପିନ୍ଧନ୍ତି ଆମର ଯେମିତି ଶୁଭ ରଙ୍ଗ ହଉଛି ଲାଲ ସାଧାରଣତଃ କନ୍ୟା ନାଲି ରଙ୍ଗର ଶାଢ଼ୀ ପିନ୍ଧେ ମହାରାଷ୍ଟ୍ରରେ କଣ
1: ମହାରାଷ୍ଟ୍ରରେ ସେମିତି ଶାଗୁଆ ରଙ୍ଗ ହଉଛି ଶୁଭ ରଙ୍ଗ ସ୍ତ୍ରୀମାନେ ପାଇଁ ତ ସେ ମହାରାଷ୍ଟ୍ରରେ ସେ ଶାଗୁଆ ରଙ୍ଗର ଚୁଡ଼ି ପିନ୍ଧିବେ ଶାଢ଼ୀଟା ଯୋଉଟା ପିନ୍ଧନ୍ତି ସେଟା ବନାରସୀ ସିଲ୍କ ପିନ୍ଧନ୍ତି ସେଟା ହଉଛି ଟିକେ ଭାରି ଶାଢ଼ୀଟା ପିନ୍ଧନ୍ତି ମାନେ ବହୁତ ଡିଜାଇନ୍ ଫିଜାଇନ୍ ହେଇଥିବ ଆଉ ସେଇଟା ଭଲକିନି ସମ୍ଭାଳିକି ରଖିବେ ବାହାଘର ହେଲା ପରେ ତ ତାଙ୍କର ଯୋଉ ବଡ ବଡ ଅନ୍ୟ କିଛି ଫଙ୍କସନ୍ ଥିଲେ ସେତେବେଳେ ସେ ପିନ୍ଧିବେ
0: ଆପଣ ଯୋଉ କହୁଥିଲେ ଯେ ପୈଠାନୀ ଶାଢ଼ୀ ମଧ୍ୟ ପିନ୍ଧନ୍ତି ଭଲ ଭଲ ପର୍ବରେ ବାହାଘର ପାଇଁକା ସେ ଶାଢ଼ୀ କଣ ହୁଏନି
1: ବାହାଘର ବେଳେ ସେ ଯୋଉ ଝିଅ ଥିବ ବାହାଘର ହଉଛି ତା ପାଇଁ ସେ ବନାରସୀ ସିଲ୍କ ଶାଢ଼ୀ ଟିକେ ବେଶୀ ଜରି ଫରି ଥାଏ ତାର ସେଟା ପିନ୍ଧା ହୁଏ ଆଉ ଅନ୍ୟମାନେ ବହୁତ ଜଣ ସେମାନେ ପୈଠଣୀ ଶାଢ଼ୀଟା ପିନ୍ଧନ୍ତି ଯେ ପୁଅ ଯାହାର ବାହାଘର ହଉଛି ସେ ଆଗ କାଳରେ ସେମାନେ ଧୋତି କୁର୍ତ୍ତା ପିନ୍ଧୁଥିଲେ ଆଉ ମୁଣ୍ଡରେ ଗୋଟେ ଟୋପିଟା ପିନ୍ଧନ୍ତି ସେଟା ମହାରାଷ୍ଟ୍ରର ଟୋପିଟା ଟିକେ କନାର ତିଆରି ହୁଏ ଟିକେ ପତଳା ଆଉ ଜଷ୍ଟ ଏମିତି ବସିବ ସେମିତି ମୁଣ୍ଡ ଉପରେ ସେଟା ହୁଏ ଯେମିତି ଓଡ଼ିଶାରେ ମୁକୁଟ ଗୋଟେ ଥାଏ କିନ୍ତୁ ବହୁତ ସଜିକି କିନ୍ତୁ ଏଇଠି ଆମର ଗୋଟେ ଛୋଟ ଟୋପିଟା ପିନ୍ଧା ହୁଏ
0: ହଁ ଆମେ ଦେଖିଛୁ ଏମିତି କପାଳରେ କାଠି ପରି ରହିଥାଏ ତଳକୁ ଝୁଲ ଭଳିଆ ଝୁଲିଥାଏ
1: ଝୁଲ ଭଳିଆ ଝୁଲିଥାଏ ସେଟା ତାକୁ କହନ୍ତି ବାସିଙ୍ଗ ସେଟା ହଉଛି ମଣିର ତିଆରି ହୁଏ ମାନେ ପର୍ଲ ସେ ଆର୍ଟିଫିସିଆଲ ମୋତେ ଆଜିକାଲି ସମସ୍ତେ ୟୁଜ୍ କରନ୍ତି ସେଟା ଯେମିତି ଝୁଲିଥାଏ କପାଳରେ ବନ୍ଧା ହୁଏ ଝୁଲିଥାଏ
0: ଆମର ଯେମିତି ମୁକୁଟରେ ଏତେ ଜରି ଲାଗିଥାଏ ବିଭିନ୍ନ ପ୍ରକାରର କମକୁଟ ହେଇଥାଏ ଆପଣଙ୍କର ବହୁତ ସାଧାରଣ ଦେଖିବାକୁ କିନ୍ତୁ ଭାରି ସୁନ୍ଦର ଦେଖାଯାଏ
1: ଆଜିକାଲି ଡ୍ରେସ୍ ଉପରେ ବେଶୀ ପ୍ରାଧାନ୍ୟ ଦିଅନ୍ତି ଆଉ ସେ କୁର୍ତ୍ତା ନହେଲେ ଆଜିକାଲି ଶେରୱାନୀ ବି ପିନ୍ଧିବାକୁ ଲାଗିଲେଣି ପୁଅମାନେ ସେଇଟା ତା ଉପରେ ବେଶୀ ପ୍ରାଧାନ୍ୟ ଦିଅନ୍ତି ଆଉ ଆଜିକାଲି ଧୋତି ନ ପିନ୍ଧିକି ଶେରୱାନୀ ପିନ୍ଧିଲେ ତାର ଗୋଟେ ଚୁଡ଼ିଦାର କୁର୍ତ୍ତା ଥାଏ ତଳେ ପାଇଜାମା ଥାଏ ସେଇଟା ପିନ୍ଧନ୍ତି
0: ତା ଛଡା ଗୋଟେ ନୋଥ ପିନ୍ଧନ୍ତି ମହାରାଷ୍ଟ୍ରର ସ୍ତ୍ରୀ ଲୋକମାନେ ସେ କୋଉଥିରେ ତିଆରି ତାକୁ କଣ କୁହନ୍ତି
1: ଆମେ ତାକୁ ମହାରାଷ୍ଟ୍ରରେ ନଥ ବୋଲି କହୁ ଏଇଟା ବା ନାକରେ ପିନ୍ଧା ହୁଏ ଆଗ କାଳରେ ସେ ସ୍ତ୍ରୀ ଲୋକମାନେ ସେ ଗୋଟେ କଣା କରିକି ରଖୁଥିଲେ ସେଥିରେ ସେଟା ଭିତରେ ଯେମିତି ଯିବ କିନ୍ତୁ ଆଜିକାଲି ସେଟା ସେମିତି କରନ୍ତିନି ସ୍ତ୍ରୀ ଲୋକମାନେ ସେଠି ଗୋଟେ ଗୋଟେ କ୍ଲିପ୍ ପରିକା ଥାଏ ନଥ ସେଟା ନାକକୁ ଟିକେ ଟାଇଟ୍ କରିକି
0: ଲଗେଇଲେ
1: ଫଙ୍କସନ୍ ପାଇଁ ରହିଯାଏ ଯଦି ବାହାଘର ନହେଲେ ବ୍ରତଘର ନହେଲେ ପୂଜା ବେଳେ ବି ଲଗାନ୍ତି ସେଟା ହେଲା ପରେ ତାକୁ କାଢିକି ରଖିଦେଇ ହବ ସେଇଟା ମୋତି ଆଉ ସୁନାର ତିଆରି ହୁଏ
0: ଆମର ଯେମିତି ବାହାଘର ଅଛି ବ୍ରତଘର ଅଛି ଆପଣମାନଙ୍କର ବି ବ୍ରତଘର ହୁଏ
1: ଆମ ଇଆଡ଼େ ବି ବ୍ରତଘର ହୁଏ ବ୍ରତବେଳେ ଆମର ଯେମିତି ଓଡ଼ିଶାରେ ନଣ୍ଡା କରିଦିଅନ୍ତି ସେମିତି ଆମର ମହାରାଷ୍ଟ୍ରରେ ବି ନଣ୍ଡା କରିଦିଅନ୍ତି ଆଉ ସେ ବ୍ରତଘର ସବୁ ସକାଳ ବେଳେ ହୁଏ ଆଉ ଆମ ମହାରାଷ୍ଟ୍ରରେ ବାହାଘର ବି ସକାଳ ବେଳେ ହୁଏ

0: ଆଉ ଯେମିତି ଓଡ଼ିଶାରେ ରାତିରେ ହୁଏ ବାହାଘର ଆଉ ରାତିରେ ଭୋଜି ଥାଏ, ଆମର ସେତେବେଳେ ସେମିତି ସକାଳ ବେଳେ ହୁଏ ବାହାଘର, ଦ୍ୱିପହର ଖାଇବା ଥାଏ। ବ୍ରାହ୍ମଣଙ୍କର ଦିନ ବେଳେ ହୁଏ, ବାକି ଜଣଙ୍କର ରାତିରେ ହୁଏ।
1: ଆପଣ ତ ଓଡ଼ିଶାରେ ଦୀର୍ଘ ବର୍ଷ ରହିଛନ୍ତି, ଗୀତ ସବୁ ଶୁଣିଥିବେ?
0: ଓଡ଼ିଆ ଗୀତ ମୋତେ ବହୁତ ଭଲ ଲାଗେ, ଆଉ ଓଡ଼ିଆ ଭାଷାଟା ବି ବହୁତ ମିଠା ଭାଷାଟା, ଯେମିତି ବଙ୍ଗାଳୀ ଆଉ ଫ୍ରେଞ୍ଚ ସେମିତି ଓଡ଼ିଆ ଭାଷା ବି ବହୁତ ମିଠା ଭାଷା। ସେ ମୋତେ ସିକନ୍ଦର ଆରାମଙ୍କ ଗୀତ ବହୁତ ଭଲ ଲାଗେ, ଗୋଟେ ଆମ ବାପା ବି ସେଟା ଗାଉଥିଲେ ଯେତେବେଳେ ସେ ଓଡ଼ିଶାରେ ଥିଲେ।
1: ଆପଣଙ୍କର କୋଉ ଗୀତଟି ଶୁଣିବେ?
0: କୁହନା
1: ଆପଣଙ୍କ ପସନ୍ଦର ଗୀତ ଆପଣଙ୍କୁ ଶୁଣି ଦଉଛୁ ମହମ୍ମଦ ସିକନ୍ଦର ଆଲାମଙ୍କ କଣ୍ଠରେ।

0: ଆମେ ତ ପ୍ରାୟ ଆଲୋଚନା କଲେ ପୁରୁଷ ଆଉ ମହିଳାମାନେ ଭିନ୍ନ ଭିନ୍ନ ପର୍ବରେ କ'ଣ ସବୁ ବେଶ ପୋଷାକ ପିନ୍ଧନ୍ତି, କିନ୍ତୁ ପିଲାମାନଙ୍କ କଥା ଟିକେ ଏବେ ଆଲୋଚନା କରିବା। ପିଲାମାନେ ବିଭିନ୍ନ ପର୍ବରେ କ'ଣ ପିନ୍ଧନ୍ତି?
1: ଆଜିକାଲି ସମୟର ପରିବର୍ତ୍ତନ ଅନୁସାରେ ପିଲାମାନେ ବି ଆଧୁନିକ ଡ୍ରେସ୍ ପିନ୍ଧିବାକୁ ଚାହୁଁଛନ୍ତି। ଆଗ କାଳେ ଆମେ ଯେତେବେଳେ ଛୋଟ ଥିଲୁ ସେ ଆମକୁ ଦିଆ ହଉଥିଲା ଗୋଟେ ଭଲଟେ ପାଇଜାମା ଦିଆ ହଉଥିଲା, ସେଟା ଆମେ ପିନ୍ଧୁଥିଲୁ। କିନ୍ତୁ ଆଜିକାଲି ସେମାନେ ନୂଆ ଆଧୁନିକ କପଡା ପିନ୍ଧିବାକୁ ଚାହୁଁଛନ୍ତି ପିଲାମାନେ ସମସ୍ତେ, କି ନିଜ ନିଜର ସାଙ୍ଗର ଦେଖିକି ମାନେ ସେମିତି କରୁଛନ୍ତି।
0: କିନ୍ତୁ ଆପଣଙ୍କ ସମୟରେ ଥିଲା କୁର୍ତ୍ତା ପାଇଜାମା?
1: ହଁ, କୁର୍ତ୍ତା ପାଇଜାମା ପିନ୍ଧୁଥିଲୁ।
0: କିନ୍ତୁ ବର୍ତ୍ତମାନ ପିଲାମାନେ ଆଧୁନିକ ବେଶ ପୋଷାକ ପିନ୍ଧିବାକୁ ବେଶି ଭଲ ପାଉଛନ୍ତି।
1: ତଥାପି ପର୍ବ ବେଳେ ଦୀପାବଳି ହେଲା ନହେଲେ ଗୁଡ଼ି ପାଡ଼ୱା ହେଲା, ପିଲାମାନେ ବି ସେ ଚୁଡ଼ିଦାର କୁର୍ତ୍ତା ପିନ୍ଧିବାକୁ ପସନ୍ଦ କରନ୍ତି।
0: ମହାରାଷ୍ଟ୍ରର ମହିଳାମାନେ ଯୋଉ ବାହାଘରରେ ଚୁଡ଼ା ପିନ୍ଧନ୍ତି କି ନା ନାଇଁ ଖାଲି କାଚ ଚୁଡ଼ି ପିନ୍ଧନ୍ତି?
1: କାଚ ଚୁଡ଼ି ବାହାଘର ବେଳକୁ ତାଙ୍କୁ ସୁନାର ଚୁଡ଼ି ଦିଆ ହୁଏ, ତ ସେଇଟା ତାଙ୍କ ଶାଶୁ ଦିଅନ୍ତି ଆଉ ମା ବି ଦିଅନ୍ତି। ଶାଶୁ ଆଡୁ ଗୋଟେ ଆସେ ଚୁଡ଼ି, ସେଟା ଦିଆ ହୁଏ, କାଚ ଚୁଡ଼ି ପିନ୍ଧା ହୁଏ।
0: ଆମର ଯେମିତି ଶୁଭ ଦିନ ମାନଙ୍କରେ ଶୁଭ ସମୟରେ ଅଳତା ଲଗାନ୍ତି, ଆପଣଙ୍କର ସେମିତି କିଛି ଅଛି?
1: ନାଇଁ, ଆମର ଅଳତା ଲଗାନ୍ତିନି, ମେହେନ୍ଦି ଲଗାନ୍ତି ଜେନେରାଲି। ଆଜିକାଲି ସେଟା ମେହେନ୍ଦି ବହୁତ ପପୁଲାର ହେଇଗଲାଣି।
0: ଆଜ୍ଞା, ସମସ୍ତେ ଲଗାଉଛନ୍ତି ଆଜିକାଲି ମେହେନ୍ଦି, କେବଳ ଆଉ ଗୋଟିଏ ଜାଗାରେ ସୀମିତ ହେଇକି ରହିନି। ଅଳତା ଏବଂ ସିନ୍ଦୁର ଆମର ବିବାହିତ ମହିଳାମାନଙ୍କର ସନ୍ତକ, ସିନ୍ଦୁର ଆପଣଙ୍କର ଲଗାନ୍ତି ସେଠି ନା ନାଇଁ?
1: ବିବାହିତ ସ୍ତ୍ରୀମାନେ ସିନ୍ଦୁର ଲଗାନ୍ତି ଆଉ ବେକରେ ମଙ୍ଗଳସୂତ୍ର ପିନ୍ଧନ୍ତି। ସେଟା ମଙ୍ଗଳସୂତ୍ର ହଉଛି କଳାମଣି ଆଉ ସୁନାର ତିଆରି ହୁଏ, ତା ଶେଷରେ ଗୋଟେ ଲକେଟ୍ ବି ଥାଏ,
0: କଳାମାଳି ଆଉ ସୁନାରେ ଗୁନ୍ଥାଏ।
1: ସେଇଟା ମାନେ ସବୁ ବିବାହିତ ମହିଳାମାନେ ସେଟା ପିନ୍ଧିବେ। ଆମେ କୋଉ ମହିଳାକୁ ଦେଖିଲୁ ଯଦି ବାହାରେ ତାର ମଙ୍ଗଳସୂତ୍ର ଅଛି ମାନେ ଆମେ ଚିହ୍ନିବୁ କି ସେ ବାହା ହେଇଛି।
0: ଆଚ୍ଛା,
1: ସେଟା ହଉଛି ଭାରି ଇମ୍ପୋର୍ଟାଣ୍ଟ।

0: ଆମର ଯୋଉ ଗୋଡର ଟିକେ ଆଙ୍ଗୁଳିରେ ଗୋଟେ ରିଙ୍ଗ ପିନ୍ଧନ୍ତି,
1: ଆମେ ଯାହାକୁ ଝୁଣ୍ଟିଆ ବୋଲି କହୁ ବା ଗୋଡ ମୁଦି କହୁ,
0: ସେଇଟା ପିନ୍ଧନ୍ତି।
1: ଆପଣ ତ ଅନେକ ଦିନ ରହିଲେ ଓଡ଼ିଶାରେ, ଓଡ଼ିଶାର ପ୍ରତ୍ୟେକ ପର୍ବ ସହିତ ନିଶ୍ଚିତ ଜଡିତ ହେଇଥିବେ। ଆପଣ ମହାରାଷ୍ଟ୍ର ପଳେଇଲେ, କେବେ ଓଡ଼ିଶାର ପର୍ବପର୍ବାଣୀ କଥା ମନେ ପଡ଼େନି ଆପଣଙ୍କର?
0: ଓଡ଼ିଶା କଥା ବହୁତ ମନେ ପଡ଼େ, ଦୁର୍ଗା ପୂଜା, ତାପରେ ସରସ୍ୱତୀ ପୂଜା, ବିଶ୍ୱକର୍ମା ପୂଜା କଥା ବହୁତ ମନେ ପଡ଼େ। ମହାରାଷ୍ଟ୍ର ଦୁର୍ଗା ଏସବୁ ପୂଜା ଗୁଡା ବହୁତ କମ ସ୍ତରରେ ହୁଏ। ଦୁର୍ଗା ପୂଜା ବେଳେ ଆମେ ଯେମିତି ସମସ୍ତେ ମିଶିକି ପଣ୍ଡାଲ ଯାଉଥିଲେ, ସମସ୍ତେ ଭଲ ଭଲ ଡ୍ରେସ୍ ପିନ୍ଧୁଥିଲେ, ଆମେ ବି ନୂଆ ଡ୍ରେସ୍ ପାଉଥିଲୁ, ଏସବୁ ଗୁଡା ଏଠି ହୁଏନି।
1: ସେତେବେଳେ ଆପଣଙ୍କର ଓଡ଼ିଶା କଥା ମନେ ପଡ଼େ। ଆପଣ ମହାରାଷ୍ଟ୍ର ପୁଣି ଫେରିଗଲେ କେବେ? ଓଡ଼ିଶାରୁ ଯେତେବେଳେ ମହାରାଷ୍ଟ୍ର ଗଲେ, ସେତେବେଳେ ଆପଣଙ୍କ ଭିତରେ କିଭଳି ଅନୁଭବ ହେଇଥିଲା ଆପଣ ଯେତେବେଳେ ଓଡ଼ିଶାରୁ ମହାରାଷ୍ଟ୍ର ଗଲେ ଏତେ ଦିନ ଏତେ ବର୍ଷ ପରେ?
0: ଆକ୍ଚୁଲି ମୁଁ ଯେତେବେଳେ MBA ପାସ୍ କଲି 1994, ତାପରେ ମୁଁ ଚାକିରି ଖୋଜୁଥିଲି, ଓଡ଼ିଶାରେ ମିଳିଲାନି, ତାପରେ ମୁଁ ବାଙ୍ଗାଲୋର ଗଲି ଚାକିରି କରିବା ପାଇଁ। ବାଙ୍ଗାଲୋରରୁ ମୁଁ ସ୍ୱିଜରଲ୍ୟାଣ୍ଡରେ ଗୋଟେ ବର୍ଷ ଥିଲି, ତାପରେ ଆମେରିକାରେ 3 ବର୍ଷ ଥିଲି, ଆଉ ତାପରେ ଯେତେବେଳେ ଫେରିଲି ମୋତେ ଯୋଉ ପ୍ରୋଜେକ୍ଟ ଥିଲା ଆମ କମ୍ପାନୀରେ ସେଟା ପୁଣେରେ ଥିଲା। ସେତେବେଳେ ମୁଁ 2009 ପୁଣେରୁ ରହୁଛି ମୁଁ।
1: ତେବେ ଓଡ଼ିଶା କିନ୍ତୁ ଆପଣଙ୍କର ଏପର୍ଯ୍ୟନ୍ତ ମନ ଭିତରେ ରହିଛି?
0: ଓଡ଼ିଶା ମୁଁ ଏପର୍ଯ୍ୟନ୍ତ ରହିଛି ମନ ଭିତରେ, ଆଉ ସେଟା କେବେ ଯିବନି, କାହିଁକି ଏତେ ବର୍ଷ ରହିଲୁ, ମୋ ସବୁ ସ୍କୁଲ ସାଥିମାନେ ସେଠି ଅଛନ୍ତି, ଆମେ ସବୁ କଣ୍ଟାକ୍ଟର ରହୁ, ଆମ କଲେଜ ମୋର ସାଙ୍ଗମାନେ ସବୁ ଆମେ କଣ୍ଟାକ୍ଟର ରହୁ।
1: ଖୁବ ସୁନ୍ଦର କଥା କହିଲେ ଆପଣ, ଓଡ଼ିଶା କଥା ମନେ ପକାନ୍ତି, ଓଡ଼ିଶାର ଖାଦ୍ୟ ଆପଣଙ୍କୁ ଭଲ ଲାଗେ, ଓଡ଼ିଶାର ଡାଲମା, ରସଗୋଲା, ଘାଣ୍ଟ ତରକାରୀ ସବୁ ଭଲ ପାଆନ୍ତି। ଆପଣଙ୍କର ଯେତେ ଅନୁଭବ ଅନୁଭୂତି ଓଡ଼ିଶା ସମ୍ପର୍କରେ କହିଲେ, ତା ଛଡ଼ା ମହାରାଷ୍ଟ୍ରର ବିଭିନ୍ନ ପର୍ବରେ ଯୋଉ ବେଶ ପୋଷାକ ପିନ୍ଧନ୍ତି ମହିଳା ପୁରୁଷ ଏବଂ ପିଲାମାନେ, ସେ ସମ୍ପର୍କରେ କହିଲେ ଆମର ଆଜିର ଏଇ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
2: ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିଲେ ମହାରାଷ୍ଟ୍ରର ବେଶଭୂଷା, ଏ ବିଷୟରେ ପ୍ରଶାନ୍ତ ମାନପୁରୀଙ୍କ ସହିତ ଆଲୋଚନା। ତାଙ୍କ ସହିତ ଆଲୋଚନା କରିଥିଲେ ସୁମିତ୍ରା ମହାପାତ୍ର। ଶ୍ରୋତାବନ୍ଧୁ, ଆମେ ଯେଉଁ ଘରେ ବସବାସ କରୁଛୁ, ସେ ଘର ଛୋଟ ହେଉ କି ବଡ଼, ଯଦି ସଂସାର ଭିତରେ ପରସ୍ପର ମଧ୍ୟରେ ସ୍ନେହ ସଦିଚ୍ଛା ଭଲ ପାଇବା ଲାଗି ରହେ, ସେହି ସଂସାରର ରଥ ବଢ଼ିଚାଲେ ଆଗକୁ ଆଗକୁ।

ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆମେ ବିଭିନ୍ନ ସମୟରେ ମହାରାଷ୍ଟ୍ରର ଲୋକକଳା, ସେମାନଙ୍କର ଚଳଣି, ଖାଦ୍ୟପେୟ, ପର୍ବପର୍ବାଣୀ, ସେଠାକାର ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ବିଭିନ୍ନ ଦର୍ଶନୀୟ ସ୍ଥାନ ସମ୍ପର୍କରେ ଆପଣମାନଙ୍କୁ ଶୁଣାଇ ଆସିଛୁ। ତେଣୁ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଆପଣମାନେ ନିୟମିତ ଭାବରେ ଶୁଣନ୍ତୁ ଆଉ ଚିଠିଟିଏ ଲେଖନ୍ତୁ। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲି ମୁଣ୍ଡାରୀ ଗୀତ ପରିବେଷଣ କଲେ ବୁଦ୍ଧୁରାମ ସିଂ ଏବଂ ସାଥୀ ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀମହଲ କିନ୍ତୁ ତା ପୂର୍ବରୁ ବିଜ୍ଞାପନ
1: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
0: ନାରୀ ମହଲ

0: ପ୍ରେରଣା ଯୋଗାଇଥିଲା ଶିକ୍ଷୟିତ୍ରୀଟିଏ ହେବା ପାଇଁ। ତେବେ ଆସନ୍ତୁ ତାଙ୍କୁ ଭେଟିବା ଆଉ ତାଙ୍କ ଜୀବନଯାତ୍ରାର କାହାଣୀ ଅଭିଜ୍ଞତା ବିଷୟରେ ଜାଣିବା। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର ଆଜ୍ଞା।
0: ଆପଣ ଶିକ୍ଷକତା କରୁଛନ୍ତି, ତେବେ କେବେଠୁ ଆପଣ ଏହି ଶିକ୍ଷକତା ଆରମ୍ଭ କଲେଣି?
1: ପ୍ରାୟ 15 ବର୍ଷ ଉପରେ ହେଲାଣି ମୁଁ ଶିକ୍ଷକତା କରୁଛି।
0: ଆଜ୍ଞା।
1: ପ୍ରଥମେ ଛୋଟ ପିଲାମାନଙ୍କୁ ଛୋଟ କ୍ଲାସ ମାନଙ୍କରେ ପଢ଼ାଉଥିଲି, ନିଜର ଗୋଟେ ପ୍ଲେ ସ୍କୁଲ ବି ଥିଲା, ତାପରେ ଧୀରେ ଧୀରେ ସ୍କୁଲରେ ଜଏନ୍ କଲି।
0: ଆଜ୍ଞା। ଏଇ ଯୋଉ ଶିକ୍ଷକତା କ୍ଷେତ୍ରରେ ଆସିବା ପୂର୍ବରୁ ଆପଣ ଏଥିପାଇଁ କି କ'ଣ କିଛି ବିଶେଷ ତାଲିମ ବା ପାଠ ପଢ଼ିଛନ୍ତି?
1: ହଁ, ନିଶ୍ଚିତ ରୂପରେ ପ୍ରଥମେ ଛୋଟ ପିଲାଙ୍କୁ ପଢ଼ାଇବା ପାଇଁକା ଗୋଟେ ପ୍ରି ପ୍ରାଇମେରୀ ଏଜୁକେସନ ଉପରେ ନେଇଥିଲି ଗୋଟେ କୋର୍ସ, ତାପରେ ବିଏଡ୍ କରିଛି ବି।
0: ଆଜ୍ଞା। ଏଇ ଯୋଉ ଶିକ୍ଷକତା କ୍ଷେତ୍ରକୁ ଆପଣ ଆସିଲେ, ଆପଣଙ୍କର କ'ଣ ମୂଳରୁ ଇଚ୍ଛା ଥିଲା ଜଣେ ଶିକ୍ଷୟିତ୍ରୀ ହେବା ପାଇଁ, ନା ଆସୁ ଆସୁ ଏମିତି ଆସିଗଲେ?
1: କହିବାକୁ ଗଲେ ମୋର ଛୋଟବେଳୁ ଇଚ୍ଛା ଥିଲା, କାହିଁକିନା ମୋ ପରିବାରଟା ହେଉଛି ସେଇ ପ୍ରକାର, ମୋ ମା ବି ଜଣେ ଶିକ୍ଷୟିତ୍ରୀ ଥିଲେ।
0: ଆଜ୍ଞା।
1: ଆଉ ବାପା ମଧ୍ୟ ମାନେ ସ୍ୱଚ୍ଛାକୃତ ଭାବେ ଶିକ୍ଷାଦାନ କରୁଥିଲେ ପିଲାମାନଙ୍କୁ। ଛୋଟବେଳୁ ଯୋଉ ଆଟ୍ମୋସ୍ଫିୟର ଥିଲା, ଯେମିତି ସବୁ ଟିଚର ଆଉ ଶିକ୍ଷକତା ଭିତରେ ହିଁ ମୁଁ କାଟିଛି। ଆଉ ଛୋଟବେଳେ ବି ମାନେ ଯେମିତି ଟିଚର ଟିଚର ଖେଳିଲା ଭଳିଆ କରିକି ଖେଳୁଥିଲି, ଆଉ ଆଜି ବାସ୍ତବରେ ଗୋଟେ ଟିଚର ହେଇପାରିଛି।
0: ଆଜ୍ଞା। କହିବାକୁ ଗଲେ ଛୋଟବେଳର ଯୋଉ ପରିବେଶ ଆପଣଙ୍କ ପରିବାରରେ ଆପଣଙ୍କୁ ମିଳିଥିଲା, ସେଇଟା ପରବର୍ତ୍ତୀ ସମୟରେ ଆପଣଙ୍କୁ ପ୍ରେରଣା ଦେଇଥିଲା ଶିକ୍ଷକତା?
1: ନିଶ୍ଚୟ ରୂପେ।
0: ଆଜ୍ଞା। ଯେତେବେଳେ ଆପଣ ଭାବିଲେ ଯେ ମୁଁ ଏଇ କ୍ଷେତ୍ରରେ ଯିବି, ସେତେବେଳେ ନିଜକୁ କେମିତି ଆପଣ ପ୍ରସ୍ତୁତ କରିଥିଲେ?
1: ଯେତେବେଳେ ମୋର ପଢା ସରିଲା, ଯେପରି ପୋଷ୍ଟ ଗ୍ରାଜୁଏସନ ସରିଲା, ଆକ୍ଚୁଆଲି କହିବାକୁ ଗଲେ ମୁଁ ସେମିତି ବେସିକାଲି ସେଇ ଫିଲ୍ଡରେ ପଶୁ ନଥିଲି। ମୋର ଅନର୍ସ ଥିଲା ଫିଲୋସଫି ଅନର୍ସ, ଯୋଉଟାକି ଜମା ସ୍କୁଲ ଏଜୁକେସନକୁ ରିଲେଟେଡ୍ ନଥିଲା, କିନ୍ତୁ ବାପା ଚାଲିଗଲେ ଆଉ ମା ଇଚ୍ଛା କଲେ ବି ମୁଁ ଶିକ୍ଷକତା କରୁ, ମୋର ବି ଇଚ୍ଛା ଥିଲା, ସେଥିପାଇଁ ମୁଁ ପୁଣି ଆଉ ଥରେ ହିନ୍ଦୀକୁ ନେଇକି କୋର୍ସ କଲି ଆଉ ଶିକ୍ଷକତା ଭିତରେ ପଶିଥିଲି।
0: ଆଜ୍ଞା। ଆପଣ ହିନ୍ଦୀରେ ପୁଣି ଆଉ ଥରେ ପାଠ ପଢ଼ିଲେ?
1: ଆଜ୍ଞା।
0: ହିନ୍ଦୀରେ କ'ଣ ଆପଣ କୋର୍ସ କରିଛନ୍ତି?
1: ରତ୍ନ ଆଚାର୍ଯ୍ୟ ଦୁଇଟା ଯାକ କରିଛି।
0: ଆପଣ ବର୍ତ୍ତମାନ ଯୋଉଠି ଶିକ୍ଷାଦାନ କରୁଛନ୍ତି ସେଠି କ'ଣ ସବୁ ବିଷୟ ପଢ଼ାଉଛନ୍ତି?
1: ମୁଁ ସେଠି ହିନ୍ଦୀ ଆଉ ସୋସିଆଲ ଷ୍ଟଡି, ଯୋଉ ସାମାଜିକ ଜ୍ଞାନ ଯୋଉଟା ଆମେ କହୁଛୁ,
0: ଆଜ୍ଞା,
1: ତାହା ପଢ଼ାଉଛି।
0: କୋଉ ଶ୍ରେଣୀର ପିଲାମାନଙ୍କୁ ଆପଣ ପାଠ ପଢ଼ାନ୍ତି?
1: ସ୍ଟାଣ୍ଡାର୍ଡ 3 ରୁ ସ୍ଟାଣ୍ଡାର୍ଡ 7, ତୃତୀୟରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ।
0: ଆଜ୍ଞା। କହିବାକୁ ଗଲେ ଆପଣ ଛୋଟ ପିଲାଙ୍କୁ ବି ପାଠ ପଢ଼ାଉଛନ୍ତି, କିଛି ବଡ ପିଲାଙ୍କୁ ବି ପାଠ ପଢ଼ାଉଛନ୍ତି। ଆପଣ ଯେତେବେଳେ ଛୋଟ ପିଲାଙ୍କୁ ପାଠ ପଢ଼ାନ୍ତି, ବିଶେଷ କରିକି ଯୋଉ ସ୍ଟାଣ୍ଡାର୍ଡ 3 ର ପିଲାମାନଙ୍କୁ ଯେତେବେଳେ ଆପଣ ପାଠ ପଢ଼ାନ୍ତି, ତୃତୀୟ ଚତୁର୍ଥ ଶ୍ରେଣୀର ପିଲାମାନଙ୍କୁ ପାଠ ପଢ଼ାନ୍ତି, ସେତେବେଳେ ସେମାନଙ୍କୁ ଏଇ ପାଠ ପ୍ରତି ଆକର୍ଷିତ କରିବା ପାଇଁ କି ଆପଣ କ'ଣ କରନ୍ତି?
1: ମୁଁ ଛୋଟ ପିଲାଙ୍କୁ ପଢ଼େଇବାରେ ହିଁ ବେଶୀ ଖୁସି ପାଏ।
0: ଆଜ୍ଞା।
1: କାହିଁକି ନା ସେମାନେ ପାଠଟିକୁ ମାନେ ଭଲ ଭାବରେ ଗ୍ରହଣ କରିବାକୁ ଇଚ୍ଛା କରନ୍ତି ବି। ପିଲାମାନଙ୍କର ସବୁଠୁ ଭଲ ହେଉଛି ତାଙ୍କ ଖେଳ, ତାଙ୍କ ଗୀତ ଗଳ୍ପ ଏସବୁ ଶୁଣିବା ପାଇଁ ଭଲ ଲାଗେ। ଆଉ ଆଜିକାଲି ବି ତ ଟେକ୍ନୋଲୋଜି ଏତେ ଡେଭଲପ୍ ହେଲାଣି, ସବୁ ସ୍କୁଲମାନଙ୍କରେ ବି ସ୍ମାର୍ଟବୋର୍ଡ ଘରିଆ ରହୁଛି। ଆମେ ପିଲାମାନଙ୍କୁ ସୁନ୍ଦର ସୁନ୍ଦର ଗୀତ ଗଳ୍ପ ଦେଇକି, ଆଉ କିଛି ନୂଆ ନୂଆ ଆକ୍ଟିଭିଟି ବି ଅଛି ଯୋଉଟା ଖେଳ ମାଧ୍ୟମରେ ପିଲାମାନଙ୍କୁ ପାଠ ପାଇଁ ଆକୃଷ୍ଟ କରିପାରୁଛୁ। ଆଉ ଯୋଉ ପାଠଟାକୁ ଏମିତି ସାଧାରଣ ଭାବେ ଛୋଟବେଳେ ଆମେ ବହିରେ ପଢ଼ିକି ଜଷ୍ଟ ଖାଲି ମନେ ରଖୁଥିଲୁ, ପିଲାମାନଙ୍କ ପାଇଁ ଆଜି ସେସବୁ ଯୋଉ ଉପାୟ ହେଇଯାଇଛି ଯୋଉଥିପାଇଁ ପିଲାମାନେ ତାକୁ ଖୁସିରେ ଗ୍ରହଣ କରୁଛନ୍ତି।
0: ଆପଣ ଯେମିତି କହିଲେ ଯେ ବର୍ତ୍ତମାନ ପ୍ରାୟ ସ୍କୁଲମାନଙ୍କରେ ସ୍ମାର୍ଟବୋର୍ଡ ହେଇଯାଇଛି, ଏଇ ଯୋଉ ସ୍ମାର୍ଟବୋର୍ଡ ହେଇଛି ଏଥିରେ କୋଉ ପ୍ରକାର ଆପଣଙ୍କୁ ସୁବିଧା ହେଉଛି ପିଲାମାନଙ୍କୁ?
1: ନିଶ୍ଚିତ ରୂପରେ ପିଲାକୁ ଗୋଟେ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଦେବା ପାଇଁ ଆମେ କେବଳ ବହି ଭିତରେ ତାକୁ ସୀମିତ ରଖିପାରିବୁନୁ, କି ଆମେ ତାକୁ ଯଦି ସାଧାରଣ ଭାବରେ ତାକୁ କହିବୁ ବି ସେ ଏତେଟା ବୁଝିପାରିବନି। କିନ୍ତୁ ଯେହେତୁ ସ୍ମାର୍ଟ କ୍ଲାସ ରହିଛି, ବିଭିନ୍ନ ପ୍ରକାର ଡିଜିଟାଲ ପ୍ଲାଟଫର୍ମ ଅଛି, କେତେଟା ଏଜୁକେସନାଲ ପ୍ଲାଟଫର୍ମ ମଧ୍ୟ ଅଛି, ଯଦ୍ୱାରା କି ପିଲାମାନଙ୍କୁ ପୁରା ସେହି ବିଷୟରେ ସମ୍ପୂର୍ଣ୍ଣ ବୁଝା ମାନେ ଶିକ୍ଷା ଦେଇ ହେଉଛି, ଛୋଟଠୁ ବଡ ବିଷୟରେ ସେମାନେ ଜାଣିପାରୁଛନ୍ତି, ଆଉ ଯୋଉଟାକି ତାଙ୍କର ବାସ୍ତବ ଜୀବନ ସହିତ ଖାପ ଖୁଆଇଲା ଭଳିଆ ଜିନିଷ ସେମାନେ ଦେଖିପାରୁଛନ୍ତି।
0: ଆଜ୍ଞା। କ'ଣ ସବୁ ଆପଣ ସେଥିରେ ସେମାନଙ୍କୁ ଶିଖେଇଥାନ୍ତି?
1: ସେଇଥିରେ କୌଣସି ଗୋଟେ ଷ୍ଟୋରି ହେଲା, ଯେମିତି ସୋସିଆଲ ଷ୍ଟଡିର ସପୋଜ ପୃଥିବୀ ବିଷୟରେ କିଛି ଜାଣିବାକୁ ଚାହୁଁ, ଆମେ ବହିରେ କ'ଣ ନା ତାଙ୍କୁ 2-3 କେବଳ ଚିତ୍ର ଦେଖେଇକି ବୁଝେଇ ପାଇବୁ, କିନ୍ତୁ ଯେତେବେଳେ ଆମେ ତାକୁ ସ୍ମାର୍ଟବୋର୍ଡରେ ତାକୁ ଦେଖେଇକି ସ୍ମାର୍ଟ କ୍ଲାସ ଜରିଆରେ ପୁରା ପୃଥିବୀ କ'ଣ, ପୃଥିବୀର କିପରି ମାନେ ମୋସନ ଅଛି, କେମିତି ସୂର୍ଯ୍ୟ ଚାରିପଟେ ବୁଲୁଛି, ଯୋଉଦ୍ୱାରା କି ପିଲାମାନେ ବି ଖୁସିରେ ଦେଖୁଛନ୍ତି ଆଉ ତାକୁ ମନେ ରଖିପାରୁଛନ୍ତି,
0: ତାଙ୍କୁ ବୁଝିବା ପାଇଁ ସହଜ
1: ନିଶ୍ଚିତ ରୂପରେ ବହୁତ ଭଲ ଭାବରେ। କାରଣ ଆମେ ଖାଲି ଶୁଣିବାଠୁ ଯୋଉଠି ଜିନିଷକୁ ଯେତେବେଳେ ଦେଖିବୁ ତାକୁ ଆମେ ବେଶୀ ଭଲରେ ମନେ ରଖିଥାଉ।
0: ଆଜ୍ଞା। ଛୋଟ ପିଲାମାନଙ୍କୁ ଆପଣ କ'ଣ ପଢ଼ାଉଛନ୍ତି?
1: ସେ ଛୋଟ ପିଲାମାନଙ୍କୁ ହିଁ ସୋସିଆଲ ଷ୍ଟଡି ପଢ଼ଉଛି, ଆଉ ହିନ୍ଦୀ ବି ମୋର ସବଜେକ୍ଟ ଅଛି, ସେଥିପାଇଁ ହିନ୍ଦୀ ମଧ୍ୟ ପଢ଼ଉଛି।
0: ଆଜ୍ଞା, ବଡ଼ କ୍ଲାସ
1: ବି ସେଇ ସମାନ ପାଠ ପଢ଼ଉଛି।
0: ଆଜ୍ଞା, ବଡ଼ କ୍ଲାସରେ ଆପଣ ଏଇ ଯୋଉ ସାମାଜିକ ବିଜ୍ଞାନ ପଢ଼ଉଛନ୍ତି।

ନମସ୍କାର, ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଅନେକ ସମୟରେ ପିଲାଟିଏ ଯାହା ଦେଖେ ତାହା ହିଁ ଶିଖେ। ପରିବାରର ସଦସ୍ୟଙ୍କ କଥା, କାର୍ଯ୍ୟ, ଭାବନା, ପରିବେଶ ତା ଉପରେ ବହୁ ପ୍ରଭାବ ପକାଏ, ଯାହାକି ପରବର୍ତ୍ତୀ ସମୟରେ ତାର ଭବିଷ୍ୟତ ତଥା ବ୍ୟକ୍ତିତ୍ୱକୁ ଗଢ଼ିବାରେ ସହାୟକ ହୋଇଥାଏ। ଆଉ ଏଥିରେ ଯଦି ପରିବାରର ସହଯୋଗ ତଥା ପ୍ରେରଣା ମିଳିଯାଏ, ତେବେ ସେ ନିଜ ଲକ୍ଷ୍ୟ ପଥରେ ଆଗେଇ ଯାଏ। ଯେମିତି ଆମର ଆଜିର ଅତିଥି ଆକସ୍ମିକା ସ୍ୱପ୍ନଶ୍ରୀଙ୍କ ଜୀବନରେ ଘଟିଥିଲା, ଯାହାକି ତାଙ୍କୁ ପିଲାଟି ବେଳୁ

0: ସେଥିରେ କଣ କଣ ସବୁ
1: ପଢ଼େଇଥାନ୍ତି? ସେଇଥିରେ ଜଷ୍ଟ ଖାଲି ଯୋଉ ହିଷ୍ଟ୍ରି, କେମିତି ହିଷ୍ଟ୍ରି ଆରମ୍ଭ ହେଲା, ତା ସହିତ ସିଭିକ୍ ସେନ୍ସ ପିଲାଙ୍କୁ ଶିଖେଇବାର ଅଛି, ଯୋଉଟା ନିହାତିରେ ଜରୁରୀ। କାରଣ ଯଦି ଆଜି ଆମେ ପିଲାକୁ ଗଢ଼ୁନୁ ତ ଆମେ ଗୋଟେ ସମାଜକୁ ଗଢୁଛୁ। ପିଲାଙ୍କର ଯଦି ଗୋଟେ ନୈତିକ ଜ୍ଞାନ ଯଦି ଆମେ ତାକୁ ଦେଇପାରୁନୁ, ଗୋଟେ ସୁନ୍ଦର ସମାଜର ସ୍ୱପ୍ନ କେବେ ବି ଦେଖିପାରିବାନି। ଯଦି ଆମକୁ ଗୋଟେ ଭଲ ସମାଜ ଗଢିବାର ଅଛି, ପିଲାକୁ ପ୍ରଥମେ ଆଗେ ନୈତିକ ଜ୍ଞାନ ଶିଖେଇବାର ଅଛି।
0: ସୁନ୍ଦର କଥାଟିଏ କହିଲେ ଯେ ପିଲାଟିକୁ ଆମେ ମୂଳରୁ ନୈତିକ ଶିକ୍ଷା ଦେଲେ ସେ ଆଗକୁ ଯାଇକରି ଗୋଟେ ଭଲ ମଣିଷଟିଏ ହବ। ତେବେ ଏଇ ଯୋଉ ନୈତିକ ଶିକ୍ଷା ଉପରେ ଆପଣ ଗୁରୁତ୍ୱ ଦେଲେ ବା କହିଲେ, କେମିତି ଆପଣ ତାଙ୍କୁ ଶିଖଉଛନ୍ତି?
1: ଖାଲି ବହି ପଢି ଦେଇ କି ଏଇଆ ସବୁ ନୈତିକ ଜ୍ଞାନ ଅଛି ପିଲାକୁ କହିଦେବାଟା ଠିକ ନୁହେଁ। ଯୋଉଟାକି ତାଙ୍କର ବ୍ୟବହାରିକ ଜୀବନରେ, ଯେମିତି ଆଜି ଗୋଟେ ରାସ୍ତାରେ ସେମାନେ ଯାଉଛନ୍ତି ଆଉ ଗୋଟେ ଦେଖୁଛନ୍ତି ଗୋଟେ ଜାଗାରେ ପାଇପଟା ଖୋଲା ଅଛି, ଚାହିଁଲେ ସେମାନେ ସେ ରାସ୍ତା କ୍ରସ କରିକି ପଳେଇଯିବେ। ହଁ, ପାଇପ ତ ଲାଗିଛି, କାହାର ଗୋଟେ ପାଇପ ଲାଗିଛି, କିନ୍ତୁ ତାଙ୍କ ଭିତରେ ସେହି ଜ୍ଞାନଟା ପଶେଇବାର ଅଛି ନାହିଁ। ସେଠି ଆମକୁ ପାଣିକୁ ନଷ୍ଟ କରିବାକୁ ଉଚିତ ନୁହେଁ, ତାକୁ ବି ସଞ୍ଚୟ କରିବାର ଅଛି। ସରକାରର ପାଇପ ହେଇଥାଇପାରୁ କି କାହାର ଘରେ ପାଇପ ହେଇଥାଉ, କିନ୍ତୁ ତାଙ୍କର କର୍ତ୍ତବ୍ୟ ହେଉଛି ଯାଇକି ପାଇପଟାକୁ ବନ୍ଦ କରିବା ପାଇଁ।
0: ଏହା ଛଡ଼ା ଆପଣ ସେମାନଙ୍କୁ ଆଉ କ'ଣ ସବୁ ଶିକ୍ଷା ଦେଉଛନ୍ତି?
1: ତା ସହିତ କେମିତି ସଂସାରରେ ଚାଲିବା, ଆଗକୁ ବଢ଼ିବାକୁ ହେଲେ କ'ଣ କ'ଣ କରିବାକୁ ପଡ଼ିବ, କେତେଟା ଜିନିଷକୁ ଇଗ୍ନୋର କରିବାକୁ ପଡ଼ିବ, କେମିତି ଭଲ ଜିନିଷକୁ ଗ୍ରହଣ କରିବାକୁ ପଡ଼ିବ, ଗୁରୁଜନଙ୍କୁ ସମ୍ମାନ କରିବାକୁ ପଡ଼ିବ, ଏସବୁ ଶିକ୍ଷା ଦେଇଥାଉ।
0: ଆଜ୍ଞା, ତେବେ ବର୍ତ୍ତମାନ ସମୟରେ ଆପଣ ତ ଦେଖୁଥିବେ ପିଲାମାନଙ୍କୁ କେବଳ ପାଠଟିକୁ ମନେ ରଖିକିରି ନମ୍ବର ରଖିବା ପ୍ରତି ଗୁରୁତ୍ୱ ଦିଆଯାଉଛି, ତେବେ ଆପଣ ବ୍ୟକ୍ତିଗତ ଭାବରେ ସେମାନଙ୍କୁ କିଭଳି ଉତ୍ସାହିତ କରନ୍ତି ତାଙ୍କର ଭବିଷ୍ୟତ ଗଠନରେ?
1: ମାର୍କ ରଖିବାଟା ତ ଠିକ, କିନ୍ତୁ ନମ୍ବର ଓରିଏଣ୍ଟେଡ୍ ହେଇଗଲେ କିଛି ଲାଭ ନାହିଁ। ପ୍ରଥମେ ଗୋଟେ ପିଲାକୁ ଗୋଟେ ଭଲ ଜ୍ଞାନ ଶିଖିବାର ଅଛି, ମାନେ ତାର ସେଇଥିରେ ତାର ଜ୍ଞାନର ବିକାଶ ହେଇଥିବା ଦରକାର, ସେ ସେଥିରେ ଦକ୍ଷ ହେଇଥିବା ଦରକାର। ଖାଲି ନମ୍ବର ଅଧିକ ରଖିଦେଲେ ବି ଆଜିକାଲି ଦୁନିଆରେ କିଛି ନୁହେଁ କହିବା ପାଇଁ ଗଲେ, କାରଣ ବହୁତ ବହୁତ ଲୋକ ଅଛନ୍ତି ଯୋଉମାନଙ୍କ ପାଖରେ ଭଲ ଭଲ ସାର୍ଟିଫିକେଟ୍ ଅଛି ବି, ଭଲ ଭଲ
0: ଡିଗ୍ରୀ ବି
1: ଅଛି, କିନ୍ତୁ ସେମାନେ ଆଗକୁ ବଢି ପାରୁନାହାନ୍ତି। କିନ୍ତୁ ଡିଗ୍ରୀ ସାର୍ଟିଫିକେଟ୍ ନଥାଇ ମଧ୍ୟ ତାଙ୍କର ଦକ୍ଷତା ବଳରେ ବହୁତ ଆଗକୁ ବଢିପାରୁଛନ୍ତି।
0: ଏଇ ଯୋଉ କଥାଟି ଆପଣ କହିଲେ ଯେ ଖାଲି ପାଠ ପଢ଼ିଦେଲେ ବା ନମ୍ବର ରଖିଦେଲେ ଯେ ଜଣେ ସଫଳତା ପାଇପାରିବ ତା ନୁହେଁ, ତାକୁ ଦକ୍ଷ ହେବାକୁ ପଡ଼ିବ, ଏଥିପାଇଁ ପିଲାମାନଙ୍କୁ କେମିତି ପ୍ରସ୍ତୁତ ହେବା ଦରକାର?
1: ସେମାନଙ୍କୁ ପ୍ରଥମେ ତ ପାଠ ପ୍ରତି ଧ୍ୟାନ ଦେବାକୁ ପଡ଼ିବ, ତା ସଙ୍ଗେ ସଙ୍ଗେ ପ୍ରାକ୍ଟିକାଲ ନଲେଜ୍ ରଖିବା ଦରକାର। ଯଦି ଗୋଟେ ଜିନିଷ ସେମାନେ ଶିଖୁଛନ୍ତି, କମ୍ପ୍ୟୁଟର ଧରନ୍ତୁ, ଗୋଟେ କମ୍ପ୍ୟୁଟର ବିଷୟରେ ଜାଣୁଛନ୍ତି, ପଢୁଛନ୍ତି, ତା ବିଷୟରେ ଜ୍ଞାନ ଆହରଣ କରୁଛନ୍ତି, ଖାଲି ମାର୍କ ଆହରଣ କରିଦେଲେ ହେବନି, ତାକୁ ବୁଝିବାର ଅଛି ଆଉ ତାକୁ ଦୈନନ୍ଦିନ ଜୀବନରେ କେମିତି ଲଗେଇ ହେବ ସେସବୁ ଶିଖିବାକୁ ଅଛି। ଛୋଟ କ୍ଲାସରୁ କହିବା ପାଇଁ ଗଲେ ମାନେ ଷ୍ଟାଣ୍ଡାର୍ଡ 1ରୁ ମଧ୍ୟ ପିଲାମାନଙ୍କୁ କମ୍ପ୍ୟୁଟର ଶିକ୍ଷା ଦିଆଯାଉଛି, ଆଉ ଆଜିକାଲି ଯୋଉ ନୂଆ ରୋବୋଟିକ୍ ଉପରେ ଆସିଛି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ଟିଚରମାନେ ଅଛନ୍ତି, ସେମାନେ ମଧ୍ୟ ଯାଇ ନୂଆ ନୂଆ ଟ୍ରେନିଂ ନେଉଛନ୍ତି।
0: ଆପଣ ତ ଦୀର୍ଘ 15 ବର୍ଷରୁ ଉର୍ଦ୍ଧ ହେଲାଣି ଶିକ୍ଷକତା କରିଆସିଲେଣି, ବହୁତ ପିଲାଙ୍କୁ ପାଠ ପଢ଼େଇଥିବେ, ଅନେକ ସମୟରେ ଆପଣ ଲକ୍ଷ୍ୟ କରିଥିବେ ଗୋଟିଏ ଶ୍ରେଣୀରେ କିଛି ଭଲ ପିଲା ଥାନ୍ତି, କିଛି ପାଠରେ କମ୍ ଥିବା ପିଲା ବି ଥାନ୍ତି, ସେମାନେ ସାଙ୍ଗେ ସାଙ୍ଗେ ପାଠଟିକୁ ଗ୍ରହଣ କରିପାରନ୍ତିନି। ସେଭଳି ପିଲାଙ୍କ ପାଇଁ ଆପଣଙ୍କର କ'ଣ ଉଦ୍ୟମ ରହିଥାଏ?
1: ଯଦି ସେମିତି କିଛି ପିଲା ଅଛନ୍ତି କ୍ଲାସରେ, ସେମାନଙ୍କୁ ପ୍ରଥମେ ସେଇଟା ଅନୁଭବ କରିବାକୁ ଦେବା ଉଚିତ ନୁହେଁ ଯେ ସେମାନେ ପଛୁଆ ବୋଲି। ତାଙ୍କ ମନରେ ଗୋଟେ ଆଗ୍ରହ ସୃଷ୍ଟି କରିବାର ଅଛି, ତାଙ୍କର ଯୋଉଟା ରୁଚି ସେଇ ରୁଚି ପ୍ରତି ପ୍ରଥମେ ତାଙ୍କୁ ଆକୃଷ୍ଟ କରେ। ହେଇପାରେ ଗୋଟେ ପିଲା ପାଠ ଭଲ ନ ପଢୁଥାଇପାରେ, କିନ୍ତୁ ସେ ଭଲ ଡ୍ରଇଂ କରୁଥାଇପାରେ, ଭଲ ଖେଳୁଥାଇପାରେ, କି ତାର ଅଲଗା କୋଉଥିରେ ତାର ଗୋଟେ କିଛି ନା କିଛି ଗୁଣ ଥାଇପାରେ। ଆମକୁ ତାର ସେଇ ଗୁଣରେ ତାକୁ ଆଗେ ଆଗ୍ରହୀ କରିବାର ଅଛି, ଆଉ ତାକୁ ଗୋଟେ ଭୟମୁକ୍ତ ପରିବେଶ ଦେବାର ଅଛି, ଯେମିତି ସେ ଡରିବନି ଯେ ଗୋଟେ ସ୍କୁଲ ଆସିବି ପାଠ ପଢିବି, ଏଇସବୁ ଭୟ ତା ମନରେ ଯେମିତି ରହିବା ଦରକାର ନୁହେଁ। ସେଥିପାଇଁ ତାର ଯୋଉ ରୁଚି ଅନୁସାରେ ତାକୁ ସେଇ ପ୍ରକାର ପରିବେଶ ଦେଇକି ତାକୁ ଧୀରେ ଧୀରେ ପାଠକୁ ଆଣିବାର ଅଛି।
0: ଆଜ୍ଞା,
1: ଆଉ ତାପରେ ତାକୁ ଗୋଟେ ଏପରି ଗ୍ରୁପ ଭିତରେ ବସେଇବାର ଅଛି ଯୋଉଥିରେ ଭଲ ପିଲା ବି ରହୁଥିବେ। ପିଲାମାନେ ଯେତେ କହିବାକୁ ଗଲେ ଯେତେ ଶିକ୍ଷକଙ୍କ ମାନଙ୍କଠୁ ଯେତେ ଶିଖିନଥାନ୍ତି, ତାଙ୍କ ସାଙ୍ଗମାନଙ୍କଠୁ ସେତେ ବେଶୀ କେତେ ଶିଖିଯାଆନ୍ତି। ସେଥିପାଇଁ ଯଦି ଗୋଟେ ଭଲ ଗ୍ରୁପ ଭିତରେ ରହିଲେ ସେମାନେ, ସେ ନିଶ୍ଚିତ ରୂପେ କିଛି ନା କିଛି ଶୁଣନ୍ତି, ଶିଖନ୍ତି, ଆଉ ସେଇ ଭଲ ପିଲାମାନେ ମଧ୍ୟ ତାଙ୍କୁ ଭଲ ଗାଇଡ୍ କରିଥାନ୍ତି। ଆଉ ଯେତେ ଦୂର ପାରେ ତାଙ୍କୁ ସହଜ ଉପାୟରେ ବୁଝେଇବାକୁ ଚେଷ୍ଟା କରେ, କି ନହେଲେ ଗୋଟେ ଜିନିଷଟିକୁ ସାଧାରଣ ଭାବେ ବୁଝିପାରୁନାହାନ୍ତି ତାକୁ କୌଣସି ଚିତ୍ର ମାଧ୍ୟମରେ କି ତାଙ୍କର ବାସ୍ତବିକ ଜୀବନ ଭିତରେ ତାର ଏକ୍ସପିରିଏନ୍ସକୁ ନେଇକି ହିଁ ତାକୁ ଯୋଡ଼ିକି ଆମେ କେତେଟା ଜିନିଷ ତାଙ୍କୁ ବୁଝେଇଥାଉ, ଯୋଉଦ୍ୱାରା କି ସେମାନେ ବୁଝିପାରିଥାନ୍ତି।
0: ଆଜ୍ଞା,
1: କୌଣସି ପିଲାକୁ ଆମେ କେବେ ପଛୁଆ ବୋଲି କହିବା ଉଚିତ ନୁହେଁ। ସେ ପିଲା ପାଠରେ ଭଲ ନ ହେଇଥାଇପାରେ କି ତାର କୌଣସି

0: ସୁବିଧା ସକାଶେ ସେ ପାଠ ନ ପଢିଥାଇପାରେ। ସବୁ ପିଲାଙ୍କ ତ ସମାନ ଜ୍ଞାନ ନାହିଁ କି ସମସ୍ତେ ସବୁ ପାଠଟିକୁ ବୁଝିଯିବେ, ସେଇଟା ବି ତ ନୁହେଁ ନା। ସେଥିପାଇଁ ଆଗେ ଅଭିଭାବକଙ୍କୁ ପ୍ରଥମେ ଆମେ କାଉନ୍ସିଲିଂ କରୁ, ବୁଝୁ ଯେ ନାହିଁ, ସେମାନଙ୍କୁ ସେତିକି ସପୋର୍ଟ ଦବା ଦରକାର, ସେତିକି ସହାୟତା ଦବା ଦରକାର, ସେଇ ପିଲା ହିଁ ଆଗକୁ ବଢ଼ନ୍ତି। ଏମିତି ଆମ ଜୀବନରେ ମଧ୍ୟ ବହୁତ ପିଲା ଆସୁଛନ୍ତି ଯେଉଁମାନେ ବହୁତ କହିବାକୁ ଗଲେ ପାଠରେ ଭଲ ନଥିଲେ, କିନ୍ତୁ ଆଜି ସେମାନେ ଦୁନିଆରେ ବଡ ମଣିଷ ହେଇପାରୁଛନ୍ତି। ଆଉ ସେମାନେ ଯେତେବେଳେ ଆସନ୍ତି ବଡ଼ ହେଇକି ଦେଖା କରିବାକୁ ଆମକୁ ବହୁତ ଖୁସି ଲାଗେ।
1: ଆଜ୍ଞା, ଆପଣ ତ ଇତିହାସ ପଢ଼ଉଛନ୍ତି ଏବଂ ପିଲାମାନଙ୍କୁ ସିଭିକ୍ସ ମଧ୍ୟ ପଢ଼ଉଛନ୍ତି।
0: ଆଜ୍ଞା,
1: ଏଭଳି ଏକ ବିଷୟକୁ ଆପଣ ଯେତେବେଳେ ପଢ଼ାନ୍ତି ସେମାନଙ୍କୁ କେମିତି ତା ବିଷୟରେ ଆଗ୍ରହ ସୃଷ୍ଟି କର?
0: ସମସ୍ତଙ୍କୁ କହିବାକୁ ଗଲେ ଇତିହାସ ପଢ଼ିବାକୁ ଭଲ ଲାଗେନି, କାହିଁକି ନା ପୁରୁଣା କଥା ଆଉ ସେ ସାଲ ଗୁଡିକ ନମ୍ବର ଗୁଡା ମନେ ରଖିବାକୁ କଷ୍ଟ ହୁଏ। କିନ୍ତୁ ଆମେ ସେଇ ଇତିହାସକୁ ଯଦି ଗପ ଆକାରରେ ପଢିବା, କୌଣସି ରାଜାଙ୍କ ସମୟରେ କଣ ହେଇଥିଲା, କିପରି ହେଇଥିଲା, କେମିତି ତାଙ୍କର ସାମ୍ରାଜ୍ୟ ଥିଲା, ତାଙ୍କର ଶାସନ କେମିତି ଥିଲା, କି ସେମାନେ ତାର ସତ୍ୟସତ୍ୟତା ଗୋଟେ କାହାଣୀ ମାଧ୍ୟମରେ ଶୁଣନ୍ତି, ସେମାନେ ଖୁସି ଖୁସିରେ ତାକୁ ଗ୍ରହଣ କରନ୍ତି,
1: ତାଙ୍କୁ ମନେ ରଖିବାକୁ ବି ମଧ୍ୟ
0: ନିଶ୍ଚିତ ରୂପେ।
1: ଏଇଠି ଆଉ ଗୋଟେ ପ୍ରଶ୍ନ, ଆପଣ ତ ଦୀର୍ଘ ଦିନ ହେଲାଣି ଶିକ୍ଷକତା କରୁଛନ୍ତି, ତେବେ ଛାତ୍ରଛାତ୍ରୀଙ୍କ ଜୀବନରେ ଶିକ୍ଷକ ହୁଅନ୍ତୁ ବା ଶିକ୍ଷୟିତ୍ରୀ ହୁଅନ୍ତୁ ସେମାନଙ୍କର ଭୂମିକା କେମିତି ରହିଛି?
0: ଛାତ୍ରଛାତ୍ରୀଙ୍କ ଜୀବନରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। କହିବାକୁ ଗଲେ ବାପା ମାଙ୍କ ପରେ ଶିକ୍ଷକ ଶିକ୍ଷୟିତ୍ରୀ ହେଉଛନ୍ତି ଏପରି ଜଣେ ବ୍ୟକ୍ତି ଯିଏକି ପିଲାଙ୍କର ମଙ୍ଗଳ ଚାହିଁଥାନ୍ତି, ଆଉ ସେମାନେ ସବୁବେଳେ ଚାହିଁଥାନ୍ତି ପିଲାଟି ଆଗକୁ ବଢୁ। ଯେତେବେଳେ ଗୋଟେ ଉତ୍ତମ ଶିକ୍ଷକ ବା ଶିକ୍ଷୟିତ୍ରୀ ସଂସ୍ପର୍ଶରେ ଗୋଟେ ଛାତ୍ର ଆସେ, ସେତେବେଳେ ତା ଜୀବନଟି ସତରେ ବଦଳିଯାଏ। ଯେତେ ବିଗିଡ଼ିଥିବା ଛାତ୍ର ମଧ୍ୟ ବି ଯଦି ଥାଏ, ସେତେବେଳେ ଗୋଟେ ଉତ୍ତମ ଶିକ୍ଷକ କି ଶିକ୍ଷୟିତ୍ରୀ ସଂସ୍ପର୍ଶରେ ଆସେ, ସେ ନିଶ୍ଚିତ ରୂପେ ବଦଳିଯାଏ।
1: ଆଜ୍ଞା, ବାଟ ଭୁଲି ଯାଇଥିବା ପିଲାକୁ ବା ପଛରେ ପଡ଼ିଯାଇଥିବା ପିଲାକୁ ଜଣେ ଶିକ୍ଷକ କେମିତି ଆଗକୁ ଆଣିବ?
0: ତାକୁ ପ୍ରଥମେ ଆମେ ପ୍ରଧାନ ଅଧିକାର ଦେବା। ପ୍ରଧାନ ଅଧିକାର ମାନେ କ୍ଲାସରେ 40 ପିଲା ଅଛନ୍ତି, ତା ଭିତରେ ଗୋଟେ ପିଲାଟି ପଛକୁ ରହିଯାଉଛି, ଆମେ ଦେଖୁଛୁ ସେ ପାଠ ବୁଝିପାରୁନି, ସେହି ସମୟରେ ଆମର ପ୍ରାୟୋରିଟି ରହୁଛି ସେହି ପିଲାକୁ ଆଗକୁ ଆଣିବାର ଅଛି। କିଛିଟା ସମୟରେ ତାକୁ ଆମେ ବେଶୀ ସମୟ ଦେବାର ଅଛି, କିଛିଟା ସମୟରେ ଆମେ ତାକୁ ବେଶୀ ଗୁରୁତ୍ୱ ଦେବାର ଅଛି, ଆଉ ତାକୁ ପ୍ରେରଣା ଦେବା ପାଇଁ ତାହାର ଜାଣିଥିବା ପ୍ରଶ୍ନ ତାକୁ ପଚାରିବା କି ତାହାର ରୁଚି ଥିବା ବିଷୟରେ ତାକୁ କହିବା ଦ୍ୱାରା ସେ ଆଗ୍ରହ ସୃଷ୍ଟି କରିବ, ଆଉ ତାକୁ ସେଇ ଯୋଉ ପରିବେଶଟା ଖୁବ୍ ଭଲ ଲାଗିବ। ତା ପ୍ରତିବଦଳରେ ଆମେ ଯଦି ତାକୁ ଭୟଭୟ ପରିବେଶ ଦେବା, ସେ ନିଶ୍ଚୟ ସେ ପାଠ ପଢ଼ିବାକୁ ଯେତିକି ଡରୁଛି ତାକୁ ଆହୁରି ଡରିବାକୁ ପଡ଼ିବ।
1: ଆପଣ କଥା ପ୍ରସଙ୍ଗରେ କହୁଥିଲେ ଯେ ଆପଣ ଗୋଟିଏ ପ୍ଲେ ସ୍କୁଲ ମଧ୍ୟ କରିଥିଲେ, ସେ ବିଷୟରେ ଟିକେ କହିବେ?
0: 15-16 ବର୍ଷ ତଳେ ମୋ ମା ଥିଲେ, ଆଉ ମୋର ବାହାଘର ବି ହେଇନଥିଲା, ମୁଁ ଘରେ ମା ଯେତେବେଳେ ରିଟାୟାର୍ଡ କଲେ ସେତେବେଳେ ଇଚ୍ଛା କଲେ ଯେ ତାଙ୍କର ଅବସର ସମୟଟାକୁ ମଧ୍ୟ ସେ ଯେହେତୁ ଶିକ୍ଷୟିତ୍ରୀ ଥିଲେ ଖୁସିରେ ଇଚ୍ଛା କରୁଥିଲେ ଆହୁରି ପଢ଼ାଇବା ପାଇଁ।
1: ଆଜ୍ଞା,
0: ଆଉ ତାଙ୍କୁ ସହାୟତା କରିବା ପାଇଁ ମୁଁ ଆଉ ମା ମିଶିକି ଗୋଟେ ପ୍ଲେ ସ୍କୁଲ ଘରେ କରିଥିଲୁ, ଛୋଟ ଛୋଟ ପିଲାମାନେ ଆସୁଥିଲେ ପାଠ ପଢୁଥିଲେ।
1: ଆଜ୍ଞା,
0: ତାପରେ ଆକ୍ଚୁଆଲି ମାଙ୍କର ବୟସ ବି ବଢ଼ିବାକୁ ଲାଗିଲା, ଆଉ ମତେ ଟିକେ ହାୟର ଷ୍ଟଡି କରିବାକୁ ବି ଥିଲା, ଆଉ ସେଇଥିପାଇଁକା ମୁଁ ଇଚ୍ଛା କଲିନି ଆଉ ତାକୁ ଆଗକୁ ବଢ଼ାଇବା ପାଇଁ।
1: ଆଜ୍ଞା, ଆପଣ ହିନ୍ଦୀରେ ରତ୍ନ କରିଛନ୍ତି, ପବିତ୍ର କରିଛନ୍ତି।
0: ଆଜ୍ଞା,
1: କିନ୍ତୁ ଅଲଗା କୌଣସି ବିଷୟ ପ୍ରତି ଆଗ୍ରହ ନ ଦେଖିକି ହିନ୍ଦୀ ପ୍ରତି କାହିଁକି ଆପଣ ଆଗ୍ରହୀ ହେଲା?
0: ମୋର ଛୋଟବେଳୁ ହିନ୍ଦୀ ଭଲ ହଉଥିଲା, ମାଟ୍ରିକୁଲେସନ ଠୁ ଆରମ୍ଭ କରି ଯେତେବେଳେ +2 +3 ବି ପଢୁଥିଲି ଏମ୍ଆଇଏଲ୍ ହିନ୍ଦୀ ଥିଲା। ଅନର୍ସ ସବଜେକ୍ଟ ମୁଁ ଫିଲୋସଫି ନେଇଥିଲି, କିନ୍ତୁ ମୋର ହିନ୍ଦୀରେ ଫଣ୍ଡାମେଣ୍ଟାଲ ଭଲ ଥିଲା, ଭଲ ପାଉଥିଲି ହିନ୍ଦୀକୁ ବି, ସେଇଥିପାଇଁ ହିନ୍ଦୀ ପାଇଁ ଆଗ୍ରହୀ ହେଲି।
1: ଆଜ୍ଞା,
0: କାହିଁକିନା ଯେତେବେଳେ ଶିକ୍ଷକତା କରିବାକୁ ମନ ମୋହିଲା ସେତେବେଳେ ଦେଖିଲି ଯେ ଦର୍ଶନକୁ ନେଇକି ମୁଁ ଶିକ୍ଷକତା କରିପାରିବିନି,
1: ଅଧ୍ୟାପିକାଟା ତ ବି
0: ହଁ ଅଧ୍ୟାପିକା ହେଇପାରିଥାନ୍ତି, କିନ୍ତୁ ମୋର ମନ ଥିଲା ଛୋଟ ପିଲାଙ୍କୁ ପଢ଼େଇବାର, ସେଇଥିପାଇଁ ଶିକ୍ଷକତା କରିବି ଆଉ ସ୍କୁଲରେ ରହିବି ସେଇ ଇଚ୍ଛା ପାଇଁକା ମୁଁ ଦର୍ଶନ ଛାଡିକି ଶିକ୍ଷକତା ଆଡ଼କୁ ମନ ମୋହିଥିଲି।
1: ଆପଣ ଯେତେବେଳେ ହିନ୍ଦୀ ପିଲାମାନଙ୍କୁ ପଢ଼େଇଥାନ୍ତି ତାର ଯୋଉ ବ୍ୟାକରଣ ରହିଛି ସେଇଟି ବିଷୟରେ ଟିକେ କହିବେ?
0: ହିନ୍ଦୀର ବ୍ୟାକରଣରେ ବହୁତ ଛୋଟ ଛୋଟ ଅଂଶ ଅଛି ଯୋଉଗୁଡିକ ଯଦି ଆମେ ନ ଜାଣିବୁ ଛୋଟବେଳୁ ଯଦି ତାର ସେଇ ବିଷୟରେ ଜ୍ଞାନ ନ ରହିବ ସେଇଗୁଡିକ ଭୁଲ କରିଯିବ।
1: ଆଜ୍ଞା,
0: ଗୋଟେ ଉଦାହରଣ ଦଉଛି ଯେପରି ମେ ଅର୍ ମେ ମେ ମତଲବ ଉସକେ ଉପର ଏକ ମାତ୍ରା କେ ଅନୁସାର ରହିଲେ ସେ ଓ ହୋତା ହେ କିସ୍କେ ଅନ୍ଦର କିତାବ ମେ କିତାବ ମେ ମତଲବ କିସ କିତାବ କେ ଅନ୍ଦର।
1: ଆଜ୍ଞା, ପୁସ୍ତକ ଭିତରେ
0: ପୁସ୍ତକ ଭିତରେ।
1: ଆଜ୍ଞା,
0: ଠିକ ସେହିପରି ଯଦି ଆମେ କହିବୁ ମେ ମତଲବ ଏକ ମାତ୍ରା ଲଗେଇବୁ ସେଇଠି ତା ମାନେ ହେଇଯାଉଛି ମୁଁ।
1: ଆଜ୍ଞା,
0: ସେଇ ଛୋଟ ଛୋଟ ବିଷୟ କହିବାଠୁ ଆରମ୍ଭ କରି ଲେଖିବା ଭିତରେ ପିଲାଙ୍କୁ ଜାଣିବା ଦରକାର, ସେଇ ପ୍ରକାର ବହୁତ କିଛି ଜିନିଷ ଅଛି। ଆଉ ପିଲାମାନେ ପ୍ରାୟତଃ ହିନ୍ଦୀର ମାତ୍ରା ବଡି ଇ ଛୋଟି କୋଉଠି ଲାଗିବ କଣ ହବ ତାକୁ ନେଇକି କନଫ୍ୟୁଜନ ଥାଏ ତାଙ୍କର, ଆଉ ସେଗୁଡିକ ହିଁ ତାଙ୍କୁ ଆମେ ଛୋଟବେଳୁ ଶିଖେଇଥାଉ ବୁଝେଇଥାଉ।
1: ବର୍ତ୍ତମାନ ଆପଣ ଦେଖିଥିବେ ପିଲାମାନଙ୍କ

0: ଇଂରାଜୀ ପ୍ରତି ଯେତିକି ଆକର୍ଷଣ ବଢୁଛି ସେହି ଭାବରେ ଦେଖିବାକୁ ଗଲେ ଆମର ଯୋଉ ଆଞ୍ଚଳିକ ଭାଷା ରହିଛି ବା ହିନ୍ଦୀ ଭାଷା ରହିଛି ସେଠିକୁ ସେମାନେ ଏତେ ପସନ୍ଦ କରୁନାହାନ୍ତି, ସେ ବିଷୟରେ କଣ କହିବେ?
1: ଯେତେ ଆମେ ଆଗକୁ ବଢିଲେ ମଧ୍ୟ ଆମେ ଆମ ମାତୃଭାଷାକୁ ଆମ ନିଜ ଭାଷାକୁ ହିଁ ସମ୍ମାନ ଦେବା କଥା ଆଉ ଆମ ଆଞ୍ଚଳିକ ଭାଷା, ଆମ ମାତୃଭାଷା, ଆମ ହିନ୍ଦୀ ଭାଷା ଏଗୁଡ଼ିକୁ ମଧ୍ୟ ଆମକୁ ସମ୍ମାନ ଦେବାର ଅଛି, ଯୋଉଟାକୁ ଦୁଃଖ ଲାଗେ ଯେ ପିଲାମାନେ ଆଜିକାଲି
0: ସେଇ ଅନୁସାରେ ଗୁରୁତ୍ୱ ଦେଉନାହାନ୍ତି,
1: ଅଭିଭାବକମାନେ ବି ସେଥିରେ ବି ଗୁରୁତ୍ୱ ଦେଉନାହାନ୍ତି। ଆମେ ମଧ୍ୟ ଦେଖୁଛୁ ସ୍କୁଲରେ ପିଲାମାନଙ୍କୁ ମଧ୍ୟ ଯେପରି ଅଲଗା ସବଜେକ୍ଟ ମାନଙ୍କୁ ଯେତେ ଗୁରୁତ୍ୱ ଦିଅନ୍ତି, ହଁ ହିନ୍ଦୀ ତ ଆମେ ଲେଖିଦବା ଆମେ ପଢିଦବା ସେଇଟାକୁ ଏତେ ଗୁରୁତ୍ୱ ଦେଉନାହାନ୍ତି, ଆଉ ପରେ ସେମାନେ ସେଇଟା ଅନୁଭବ କରୁଛନ୍ତି ନାଇଁ ହିନ୍ଦୀ ହଉ କି ଓଡ଼ିଆ ହଉ। ଆପଣ ଦେଖିଥିବେ ଗଭର୍ଣ୍ଣମେଣ୍ଟ ସେକ୍ଟରରେ ଯୋଉଠି ବି ତାଙ୍କୁ ଚାକିରି ପାଇଁ କରିବାକୁ ପଡିଲେ ତାଙ୍କ ପାଇଁ ଗୋଟେ ଓଡ଼ିଆର କୋର୍ସ କରିବାକୁ ପଡୁଛି।
0: ବିବାହ ପରେ ଆପଣଙ୍କର ପରିବାର ବା ଶାଶୁଘର ଆପଣଙ୍କୁ କେମିତି ସହଯୋଗ କରି ଆସିଛନ୍ତି?
1: ମୋ ସ୍ୱାମୀ ହିଁ ମତେ ସବୁ କ୍ଷେତ୍ରରେ ସାହାଯ୍ୟ କରିଛନ୍ତି, ଆଉ ମାନେ ଯୋଉ ବିଏଡ୍ କରିଛି କି ଯାହା ଆଗକୁ ବଢିଛି ସବୁ କିଛି ତାଙ୍କରି ଗାଇଡାନ୍ସରେ ସେ ମତେ କହିଛନ୍ତି ଯେ ନାଇଁ ଏଇଟା କରିବା ଦରକାର, କରିଲେ ଆଗକୁ ତମର ଯେମିତି ଯୋଉଟା ଏମ୍ ଅଛି, ଯୋଉ ଲକ୍ଷ୍ୟ ଅଛି ଶିକ୍ଷକତା କରିବା ପାଇଁ ସେୟା କରିପାରିବ, ଆଉ ସେଥିରେ ମତେ ନିଶ୍ଚୟ ସେ ସପୋର୍ଟ କରିଛନ୍ତି।
0: ଆଜ୍ଞା, ଆପଣ ତ ବହୁତ ସମୟ ସ୍କୁଲ ପାଇଁକି ଦଉଥିବେ, ପରିବାର କଥା କେମିତି ବୁଝନ୍ତି?
1: କହିବାକୁ ଗଲେ ପରିବାରର ସମସ୍ତଙ୍କର ସହଯୋଗ ରହିଛି, ଯଦି ପରିବାରର ସମସ୍ତଙ୍କ ସହଯୋଗ ନଥାନ୍ତା ତାହେଲେ ତ କେବେ ବି ମୁଁ ମୋ କାମଟିକୁ ସୁଦୃଢ଼ ଭାବେ କରିପାରିନଥାନ୍ତି। ପରିବାରରେ କହିବାକୁ ଗଲେ ମୋ ସ୍ୱାମୀଙ୍କର ବହୁତ ସହଯୋଗ ରହିଛି, ସେ କେବେ ବି କୌଣସି ପାଇଁକା ମତେ ହାର୍ଡ ଆଣ୍ଡ ଫାଷ୍ଟ କରନ୍ତିନି କି ନାଇଁ ଏଇଟା କରିବାର ଅଛି ସେଟା ନାହିଁ। ଯଦି ସ୍କୁଲର କିଛି କାମ ଥାଏ ମୁଁ ପ୍ରଥମେ ସ୍କୁଲ କାମ ସରାଏ, ତାପରେ ଆସି ଘରର ରୋଷେଇ ସରାଏ, ସେଥିପାଇଁ ମତେ ବହୁତ ସହଯୋଗ କରିଛନ୍ତି। ଘରେ ପିଲାମାନେ ମଧ୍ୟ ମତେ ବୁଝନ୍ତି, ସେମାନେ ବି ମୋର ଷ୍ଟୁଡେଣ୍ଟ, ମୋରି ସ୍କୁଲରେ ପଢିଛନ୍ତି, ଦେଖୁଛନ୍ତି ମାମା କଷ୍ଟ କରୁଛନ୍ତି, ସ୍କୁଲର କାମ କିଛି କରୁଛନ୍ତି, କରେକ୍ସନ କରୁଛନ୍ତି କି କ'ଣ, ସେମାନେ କେବେ ହଇରାଣ କରନ୍ତିନି।
0: ଆପଣଙ୍କର ଆଉ କୋଉଥିରେ ରୁଚି ରହିଛି?
1: ମତେ ତ ଗପ ଲେଖିବାକୁ ଆଉ ଗପ କହିବାକୁ ବହୁତ ଭଲ ଲାଗେ।
0: ଆଜ୍ଞା,
1: ଏମିତି ଛୋଟ ଛୋଟ ପତ୍ରିକା ମାନଙ୍କରେ କି କୌଣସି ଦୈନିକ ଖବରକାଗଜ ମାନଙ୍କରେ ବି ଯେତେବେଳେ ଗପ ପାଇଁକା ବାହାରେ ଆଉ ମୁଁ ଲେଖିଥାଏ।
0: କୋଉ କୋଉ ପତ୍ରପତ୍ରିକାରେ ଆପଣଙ୍କ ଲେଖା ପ୍ରକାଶିତ ହେଇଛି?
1: ଆଗରୁ ଯୋଉ ଜହ୍ନମାମୁଁ ବାହାରୁଥିଲା ସେଥିରେ ମୁଁ କେତେ ଥର ଲେଖିଛି ବାହାରିଛି, ତା ସହିତ ସମାଜରେ ଯୋଉ ରବିବାର ଦିନ ତାଙ୍କର ଯୋଉ ଶିଶୁମାନଙ୍କ ପାଇଁକା ଗପ ପାଇଁକା ପ୍ରସ୍ତୁତ ହଉଥିଲା, ପ୍ରାୟ କହିବାକୁ ଗଲେ ପ୍ରତି ମାସେ ଦୁଇ ମାସରେ ଥରେ ମୋର ବାହାରୁଥିଲା ସେଇଥିରେ।
0: ଆଜ୍ଞା, ବର୍ତ୍ତମାନ ଆପଣ ଆଉ ଲେଖାଲେଖି କରୁନାହାନ୍ତି?
1: ଲେଖାଲେଖି କରୁଛି କିନ୍ତୁ ସେହି ପ୍ରକାର ପ୍ରାୟୋରିଟି ଦେଇପାରୁନାହିଁ, କାରଣ ଘର କାମ ସହିତ ସ୍କୁଲର କାମ ହେଇଯାଉଛି, ସେଥିପାଇଁକା ସେହି ସମୟ ଦେଇପାରୁନି କି ଆଉ ତା ପାଇଁ ପ୍ରସ୍ତୁତ ହେଇପାରୁନି।
0: ଆଜ୍ଞା, ଆପଣ କୋଉ ଭାଷାରେ ଲେଖନ୍ତି?
1: ଓଡ଼ିଆ ଭାଷାରେ ହିଁ ଲେଖେ।
0: ଆଜ୍ଞା, ଆପଣ ହିନ୍ଦୀର ଶିକ୍ଷୟିତ୍ରୀ କିନ୍ତୁ ଓଡ଼ିଆ ଭାଷାରେ ଲେଖନ୍ତି। ଆପଣ ଯେତେବେଳେ ଗପଟିଏ ଲେଖନ୍ତି ବିଶେଷ କରିକି ପିଲାମାନଙ୍କ ପାଇଁକି ଲେଖିବା ଏତେଟା ସହଜ ନୁହେଁ, ଶିଶୁ ସାହିତ୍ୟ ଗୋଟିଏ ଭିନ୍ନ ଦିଗ ରହିଛି ତାର, କୋଉ ପ୍ରକାର ବିଷୟକୁ ଆପଣ ଗୁରୁତ୍ୱ ଦିଅନ୍ତି ଏବଂ ଲେଖନ୍ତି?
1: ମୁଁ ଯେମିତି ଆପଣଙ୍କୁ କହୁଥିଲି ମୋର ପ୍ଲେ ସ୍କୁଲ ଥିଲା, ମୁଁ ପିଲାମାନଙ୍କ ଭିତରେ ହିଁ ରହିଲି, ତାପରେ ସ୍କୁଲ ଗଲି, ସ୍କୁଲରେ ବି ପିଲାମାନଙ୍କ ଭିତରେ ରହିଲି, ତାଙ୍କର ଯୋଉ ଜୀବନଶୈଳୀ, ତାଙ୍କର କ'ଣ ଇଚ୍ଛା, ଆଉ ଆମେ ବିଏଡ୍ରେ ପଢିଥାଉ ଗୋଟେ ଚାଇଲ୍ଡ ସାଇକୋଲୋଜି, ପିଲାର ମାନସିକତା କ'ଣ ରହୁଛି, ତାକୁ ନେଇକି କେମିତି ପିଲାକୁ ଆଗକୁ ବଢେଇବାର ଅଛି।
0: ଆଜ୍ଞା,
1: ଆଉ ସେଇସବୁ କଥା ଭାବିକି ମୋ ଗପରେ ସେଇଟାକୁ ଲେଖିଥାଏ ମୁଁ।
0: ଏଇ ଯୋଉ ଗପ ଲେଖନ୍ତି ଖାଲି ପିଲାମାନଙ୍କ ପାଇଁ ଗପ ଲେଖନ୍ତି ନା ଆଉ ଅଲଗା କିଛି ବି ବିଷୟକୁ ନେଇକି ଲେଖନ୍ତି?
1: ଖାଲି ପିଲାମାନଙ୍କ ପାଇଁ ନୁହେଁ, ସମାଜକୁ ଆଗକୁ ବଢେଇବା ପାଇଁ, ସମାଜକୁ ଯେପରି ଠିକ୍ ବାଟରେ କଢେଇ ନେବା ପାଇଁ, ଆଉ କିଛିଟା ଆର୍ଟିକଲ ମାନେ ଗପ ନହେଲେ ବି କିପରି ତାକୁ ସମାଜକୁ ଆମେ ଆଗେଇ ନବା, ତାକୁ ନେଇକି କିଛିଟା ପଦକ୍ଷେପ ପାଇଁ ଯୋଉଟାକି ଜାଣିବା ଦରକାର, ସେଇସବୁ ବିଷୟରେ ବି କିଛିଟା ଲେଖେ।
0: ଆଜ୍ଞା,
1: ତା ଛଡା ମଧ୍ୟ କବିତା ଲେଖେ, ଛୋଟ ଛୋଟ କବିତା ପିଲାମାନଙ୍କୁ ନେଇକି, ଆଉ କେତେଗୁଡ଼ିକ କହିବାକୁ ଗଲେ ଦୁଃଖ ଭରା କବିତା ମଧ୍ୟ କେତେଟି ଲେଖିଛି, ଯେତେବେଳେ ବାପା ମାଙ୍କୁ ମନେ ପକାଏ ସେତେବେଳେ, ଯେତେବେଳେ ମନେ ପଡ଼ିଯାନ୍ତି ସେତେବେଳେ ମଧ୍ୟ ମୁଁ କବିତା ଲେଖେ।
0: ଘରେ ଯେତେବେଳେ ରହନ୍ତି ପିଲାମାନଙ୍କ କଥା ବୁଝନ୍ତି ସେଥିରେ କେମିତି ଆପଣ ସେମାନଙ୍କୁ କେମିତି ସମୟ ଦିଅନ୍ତି?
1: ମୋ ପିଲାମାନେ ବି ମୋଠୁ ଗପ ଶୁଣିବାକୁ ବହୁତ ଭଲ ପାଆନ୍ତି, ମାନେ ପୁଅମାନେ ଏତେ ବଡ଼ ହେଲେଣି ବି କିନ୍ତୁ ସେମାନେ ବେଳେବେଳେ ମନେ ପକାନ୍ତି, କହନ୍ତି ମାମା ତୁ ଗୋଟେ ଗପ କହୁନୁ ଆମେ ଟିକେ ଶୋଇବା। ସକାଳ ଜଳଖିଆ ପ୍ରସ୍ତୁତ କରିକି ପିଲାମାନଙ୍କୁ ଟିଫିନ୍ ଦେଇ ନିଜ ପାଇଁ ଟିଫିନ୍ ନେଇକି ଆସେ, ତା ସାଙ୍ଗରେ ଖରାବେଳ ପାଇଁ ବି ପ୍ରସ୍ତୁତ କରିକି ଆସିଥାଏ ସ୍କୁଲରୁ ଗଲା ପରେ, ଆଉ କ'ଣ କିଛି ଅଳ୍ପ କରି ଖାଇଥାଉ ଖରାବେଳ ଖାଇବାର, ରାତିରେ ମଧ୍ୟ ରୁଟି ତରକାରୀ ଯାହା ହେଲା ମୁଁ ନିଜେ ପ୍ରସ୍ତୁତ କରିଥାଏ।
0: ଆଜ୍ଞା, ଆପଣ ଗୀତ ଶୁଣନ୍ତି ନା ନାହିଁ?
1: ହଁ, ଗୀତ ଶୁଣିବାକୁ ବହୁତ ଭଲ ଲାଗେ।
0: କୋଉ ପ୍ରକାର ଗୀତ ଆପଣଙ୍କୁ ଭଲ ଲାଗେ?
1: ସେମିତି କିଛି ନାହିଁ, ସବୁ ପ୍ରକାର ଗୀତ ଶୁଣିବାକୁ ଭଲ ଲାଗେ।
0: ଆଜ୍ଞା, ଆପଣ ଆଜି ଆମର ଷ୍ଟୁଡିଓକୁ ଆସିଛନ୍ତି, କ'ଣ ଶୁଣିବାକୁ ଇଚ୍ଛା କରିବେ?
1: ଓଡ଼ିଆ ଗୀତ ଶୁଣିବାକୁ ଇଚ୍ଛା କରିବି।
0: ଆପଣଙ୍କର ପ୍ରିୟ କଣ୍ଠଶିଳ୍ପୀ ଉମାନି ସାଗର।

0: ଆପଣ ଆମର କାର୍ଯ୍ୟକ୍ରମରେ ସାମିଲ ହେଲେ, ଆପଣଙ୍କର ଜୀବନର କଥା, ଅଭିଜ୍ଞତା, ଅନୁଭୂତି ଆମ ସାଙ୍ଗେ ବାଣ୍ଟିଲେ, ସେଥିପାଇଁ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।
0: ଆଳାପ କ୍ରମରେ ଶୁଣିଲେ ଶିକ୍ଷୟତ୍ରୀ ଆକସ୍ମିକା ସ୍ୱପ୍ନଶ୍ରୀଙ୍କ ସହ କଥାବାର୍ତ୍ତା। ମଣିଷର ଆଶା ଆକାଂକ୍ଷା ଅସୁମାରୀ। ଅନେକ ସମୟରେ ସେ ବହୁତ କିଛି ଇଚ୍ଛା କରେ କରିବାକୁ, କିନ୍ତୁ ତାର ସ୍ୱପ୍ନ ତାର ଇଚ୍ଛା ସବୁବେଳେ ପୂରଣ ହୋଇନଥାଏ। ତଥାପି ବେଳେବେଳେ ଏମିତି ହୋଇଥାଏ ତାର ସ୍ୱପ୍ନ ସବୁ ପୂରଣ ହୋଇଯାଏ ଆଉ ସେ ତାର ଲକ୍ଷ୍ୟ ପଥରେ ଆଗେଇ ଯାଏ। ତେବେ ନିଜର ଲକ୍ଷ୍ୟ ପଥରେ ଆଗେଇବା ପାଇଁ ହେଉ ଅବା ନିଜ ଜୀବନରେ ସଫଳତା ପାଇବା ପାଇଁ ହେଉ, ଆମକୁ ହିଁ ପରିଶ୍ରମ କରିବାକୁ ହେବ, ଆମକୁ ହିଁ ଏ ଦିଗରେ ଉଦ୍ୟମ କରିବାକୁ ହେବ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଇ ରହୁଛି। ମୁଁ ନିର୍ମାଲ୍ୟ, ନମସ୍କାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସେସେଲ୍ସକୁ ତିନିଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ, କହିଲେ ପାରସ୍ପରିକ ବିଶ୍ୱାସ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରୁଛି। ଗୁଜରାଟର ଗାନ୍ଧୀନଗରଠାରେ ଭାରତ ଟ୍ୟାକ୍ସି ସେବାର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଅର୍ଥନୀତିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ଇଜିପ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ସେସେଲ୍ସ କୂଟନୈତିକ ସମ୍ପର୍କ ଚଳିତ ବର୍ଷ ପଚାଶ ବର୍ଷ ବାର୍ଷିକୀ ପାଳନ କରୁଛି। ପାରସ୍କରିକ ବିଶ୍ୱାସ, ଗଣତାନ୍ତ୍ରିକ ମୂଲ୍ୟବୋଧ, ବିବିଧତା ପ୍ରତି ସମ୍ମାନ ଏବଂ ଜନସମ୍ପର୍କ ଉପରେ ଏହା ଆଧାରିତ ବୋଲି ଶ୍ରୀ ମୋଦି କହିଛନ୍ତି। ସେସେଲ୍ସକୁ ତିନିଦିନିଆ ଗସ୍ତରେ ଯିବା ପୂର୍ବରୁ ଶ୍ରୀ ମୋଦି କହିଛନ୍ତି ତାଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ଏବଂ ଭାରତ ମହାସାଗର କ୍ଷେତ୍ର ପାଇଁ ପ୍ରଗତି ଓ ସମୃଦ୍ଧିର ସହଭାଗିତାକୁ ଅଧିକ ସଶକ୍ତ କରିବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ସକାଳେ ସେସେଲ୍ସକୁ ତିନିଦିନିଆ ଗସ୍ତରେ ଯାଇଛନ୍ତି। ସେସେଲ୍ସର ରାଷ୍ଟ୍ରୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଶ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଶେଷଥର ପାଇଁ 2015 ସେସେଲ୍ସ ଗସ୍ତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସମାରୋହ

0: ରେ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ଏବଂ ନୌସେନାର ଦୁଇଟି ଯୁଦ୍ଧ ଜାହାଜ ଅଂଶଗ୍ରହଣ କରିବେ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ବିଧାନସଭାକୁ ସମ୍ବୋଧନ କରିବା ସହ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ମତ ବିନିମୟ କରିବେ। ଶ୍ରୀ ମୋଦି ଉଦ୍ଭିଦ ଉଦ୍ୟାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବା ସହ ସେସେଲ୍ସ କୋଷ୍ଟଗାର୍ଡ ଘାଟି ପରିଦର୍ଶନ କରିବେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟ ପଦ ପାଇଁ ସେସେଲ୍ସ ସମର୍ଥନ ପ୍ରଦାନ କରିଆସିଛି। ଶ୍ରୀ ମୋଦିଙ୍କ ଗସ୍ତ ପରିପ୍ରେକ୍ଷୀରେ ସେସେଲ୍ସର ବୈଦେଶିକ ମନ୍ତ୍ରୀ ବାରି ଫାଉଡେ କହିଛନ୍ତି, ଜନସଂଖ୍ୟା ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ପ୍ରଭାବ ଏବଂ ଶାନ୍ତି ସହାବସ୍ଥାନ ସାମୁଦ୍ରିକ ସୁରକ୍ଷା ଓ ବହୁପକ୍ଷୀୟ କୂଟନୀତିରେ ଅବଦାନ ଯୋଗୁଁ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାନ ପାଇବାକୁ ଯୋଗ୍ୟ। ସେସେଲ୍ସ ଭାରତର ପ୍ରାର୍ଥୀତ୍ୱକୁ ସମର୍ଥନ କରୁଛି। ଏହି ପରିଷଦରେ ଭାରତର ଅନ୍ତର୍ଭୁକ୍ତି ବିଶ୍ୱ ସନ୍ତୁଳନକୁ ସୁଦୃଢ଼ କରିବା ସହ ଶାନ୍ତି ପ୍ରୋହାହନ ପ୍ରଦାନ କରିବ ବୋଲି ବୈଦେଶିକ ମନ୍ତ୍ରୀ ଶ୍ରୀ ଫାଉରେ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଭାରତର ପ୍ରଥମ ସମବାୟ ଆଧାରିତ ଟ୍ୟାକ୍ସି ସେବା ଭାରତ ଟ୍ୟାକ୍ସିର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା ଭାରତ ଟ୍ୟାକ୍ସି ଯୋଜନାର ଉଦ୍ଦେଶ୍ୟ ଏବଂ ଏହାର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଛନ୍ତି। ଶ୍ରୀ ଶାହା କହିଛନ୍ତି, ଯାତ୍ରୀ ଏବଂ ଟ୍ୟାକ୍ସି ଚାଳକଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ଯାତ୍ରାକୁ ସୁଗମ କରିବା ଲକ୍ଷ୍ୟ ନେଇ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି।
1: कि हमारे सारथियों का और हमारे ग्राहकों का किसी का भी शोषण न हो, ये सबसे पहला कारण। दूसरा, सारथी का सम्मान हो। वो ऐप पर रजिस्ट्रेशन के लिए मोहताज नहीं है। आज मैं गर्व से कहता हूं, भारत टैक्सी के साथ जुड़े हुए 7 लाख सारथी भारत टैक्सी के मालिक है, शेयर होल्डर।
0: କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି, ସମବାୟ କ୍ଷେତ୍ରର ପ୍ରତିନିଧି ଏବଂ 4000ରୁ ଅଧିକ ଟ୍ୟାକ୍ସି ଚାଳକ ଅଂଶଗ୍ରହଣ କରିଥିଲେ। ଅମୁଲ, ଇଫ୍କୋ, ନାବାର୍ଡ ସହିତ 8ଟି ପ୍ରମୁଖ ସମବାୟ ସଂସ୍ଥାର ସହଯୋଗରେ ଭାରତ ଟ୍ୟାକ୍ସି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ଶୂନ୍ୟ କମିଶନ ମଡେଲ ଆଧାରରେ ଚାଳକଙ୍କୁ ସର୍ବାଧିକ ଆର୍ଥିକ ଲାଭ ପ୍ରଦାନ କରାଯିବ। ତିନିଦିନିଆ ଗୁଜରାଟ ଗସ୍ତରେ ଯାଇଥିବା ଶ୍ରୀ ଶାହା ଆଜି ସେଠାରେ କେତେକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଲଣ୍ଡନଠାରେ ଏସିଆ ହାଉସ୍ ଏବଂ ପ୍ରମୁଖ ବିଶ୍ୱସ୍ତରୀୟ ଉଦ୍ୟୋଗ କ୍ଷେତ୍ରର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଗୋଲଟେବୁଲ ବୈଠକରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ବୈଠକରେ ବେଶ୍ ଫଳପ୍ରଦ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ଆର୍ଥିକ କ୍ଷେତ୍ରକୁ ମଜବୁତ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ନୂତନ ମାର୍ଗ ଉନ୍କୋଚନ କରିବା ଲକ୍ଷ୍ୟ ନେଇ ବୈଠକରେ ମତ ବିନିମୟ ହୋଇଛି। ଏହି ଅବସରରେ ଶ୍ରୀ ଗୋଏଲ ଦେଶର ଉତ୍ପାଦନ ଇକୋସିଷ୍ଟମ ଏବଂ ବିଭିନ୍ନ କ୍ଷେତ୍ରରେ ରହିଥିବା ନିବେଶର ସମ୍ଭାବନା ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11ଟାରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ ହେବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ବିଶ୍ୱ ଅର୍ଥନୀତିରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି, ଭାରତରେ ଏମ୍ଏସ୍ଏମ୍ଇ କ୍ଷେତ୍ର ପ୍ରଥମ ପିଢ଼ିର ଉଦ୍ୟୋଗୀଙ୍କ ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରତା ମନୋଭାବକୁ ପ୍ରତିନିଧିତ୍ୱ କରୁଛି। ନୂଆଦିଲ୍ଲୀଠାରେ ଆଜି ଏହି ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି, ଦେଶର ମୋଟ ରପ୍ତାନୀର ପ୍ରାୟ 50% ଏମ୍ଏସ୍ଏମ୍ଇ କ୍ଷେତ୍ରରୁ ହୋଇଥାଏ। ଉଦ୍ୟୋଗୀଙ୍କ ଉତ୍ପାଦକତା ବୃଦ୍ଧି ଏବଂ ଆନ୍ତର୍ଜାତିକ ଗୁଣବତ୍ତାମାନ ବଜାୟ ରଖିବାରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବାକୁ ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ପରାମର୍ଶ ଦେଇଛନ୍ତି। କୋଲକାତାର ତାରତାଲା ଅଞ୍ଚଳରେ କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା 17କୁ ବୃଦ୍ଧି ପାଇଛି। କୋଲକାତାସ୍ଥିତ ଏସ୍ଏସ୍କେଏମ୍ ହସ୍କିଟାଲରେ ଆହତଙ୍କୁ ଚିକିତ୍ସା କରାଯାଉଛି। ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନ୍ଡିଆର୍ଏଫ୍, ରେଳବାଇ, ସେନାବାହିନୀ, ଏଲ୍ଡିଆର୍ଏଫ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥା ଓ ସ୍ୱେଚ୍ଛାସେବୀ

0: ବି ସଂଗଠନ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଏହି ଘଟଣାରେ ଜଣେ ସରକାରୀ ଅଧିକାରୀଙ୍କ ସମେତ 6 ଜଣଙ୍କୁ ପୁଲିସ୍ ଗିରଫ କରିଛି। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଆମେରିକା ଇରାନ୍ ଉପରେ ଆକ୍ରମଣ କରିଛି। ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ସେଣ୍ଟକମ୍ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଇରାନ୍ର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଉତ୍କ୍ଷେପଣ କେନ୍ଦ୍ର ସହ ଉପକୂଳବର୍ତ୍ତୀ ରାଡର୍ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି। ଆକ୍ରମଣର କିଛି ସମୟ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ ଯୁଦ୍ଧବିରତି ଚୁକ୍ତି ଉଲ୍ଲଙ୍ଘନ ପାଇଁ ଇରାନ୍ ଉପରେ ଆକ୍ରମଣ କରାଯାଇପାରେ। ଅନ୍ୟପକ୍ଷରେ ଇରାନ୍ର ଇସ୍ଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ର ନୌସେନା ଇରାନ୍ ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକରେ ଆମେରିକୀୟ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ସେହିସବୁ ଅଞ୍ଚଳରେ ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରାଯିବା ନେଇ ଘୋଷଣା କରିଛି। ଇରାନ୍ର ସାମରିକ ମୁଖପାତ୍ର ଇବ୍ରାହିମ୍ ଅଲ୍ ଫିକାର କହିଛନ୍ତି ଆମେରିକା ଆକ୍ରମଣର ଜବାବ ଦେବା ପାଇଁ ଇରାନ୍ ଉପଯୁକ୍ତ ସମୟ ଏବଂ ସ୍ଥାନକୁ ଅପେକ୍ଷା କରିଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସ କହିଛନ୍ତି କୌଣସି ପ୍ରକାର ହିଂସାର ସାମରିକ ଜବାବ ଦିଆଯିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଭ୍ୟାନ୍ସ କହିଛନ୍ତି ଇରାନ୍ ଅସ୍ତ୍ରବିରତି ଚୁକ୍ତିନାମାରେ ସ୍ୱାକ୍ଷର କରିଛି ଏବଂ ଆମେରିକା ଏହାକୁ ସମ୍ମାନ ପ୍ରଦର୍ଶନ କରୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆସନ୍ତା 29 ତାରିଖରେ ନୂଆଦିଲ୍ଲୀରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର 16ତମ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ଏହି ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିବେ। ସମ୍ମିଳନୀରେ ନୀତିଗତ ପ୍ରାଥମିକତା ଉପରେ ବିଚାର ବିମର୍ଶ କରିବା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କେନ୍ଦ୍ର ରାଜ୍ୟ ସହଯୋଗକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଇଜିପ୍ଟ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗ୍ରୁପ୍ ଜି ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ରେ ଇରାନ୍ ଏବଂ ଇଜିପ୍ଟ ମଧ୍ୟରେ ଖେଳ 1-1 ଅମୀମାଂସିତ ଭାବେ ଶେଷ ହୋଇଥିଲା। ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଇଜିପ୍ଟ ଅପରାଜିତ ରହି ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି। ରାଉଣ୍ଡ 32 ପର୍ଯ୍ୟାୟ ମ୍ୟାଚ୍ରେ ଇଜିପ୍ଟ ଅଷ୍ଟ୍ରେଲିଆକୁ ଭେଟିବ। ଗ୍ରୁପ୍ ଜି'ର ଅନ୍ୟ ଏକ ମ୍ୟାଚ୍ରେ ବେଲ୍ଜିୟମ୍ ନ୍ୟୁଜିଲାଣ୍ଡକୁ 5-1 ପରାସ୍ତ କରିଛି। ଏହି ବିଜୟ ସହ ବେଲ୍ଜିୟମ୍ ରାଉଣ୍ଡ 32 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଭାରତୀୟ ପାଣିପାଗ ବିଭାଗ କହିଛି ଉତ୍ତର ଆରବ ସାଗର, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ଅନ୍ୟାନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ରହିଛି। ଆସନ୍ତା 2 ଦିନ ମଧ୍ୟରେ ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସେସେଲ୍ସକୁ 3 ଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ, କହିଲେ ପାରସ୍କରିକ ବିଶ୍ୱାସ ଗଣତାନ୍ତ୍ରିକ ମୂଲ୍ୟବୋଧ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରୁଛି। ଗୁଜରାଟର ଗାନ୍ଧୀନଗରଠାରେ ଭାରତ ଟ୍ୟାକ୍ସି ସେବାର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଅର୍ଥନୀତିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଏମ୍ଏସ୍ଏମ୍ଇ ଦିବସ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ଇଜିପ୍ଟ।
1: The headlines. Prime Minister Narendra Modi to arrive in Seychelles in a short while on a 3-day state visit, describes Seychelles as a valued maritime neighbor and a key partner in India's vision Mahasagar. US Secretary of State Marco Rubio says Trump administration views India as one of United States' closest strategic partners, sharing common values and interests. Union Home and Cooperation Minister Amit Shah launches cooperative-based taxi service Bharat Taxi in 14 major cities in Gujarat. Noted Tamil film actor and director K. Bhagyaraj passes away in Chennai at 73. IMD forecasts heavy to very heavy rainfall over sub-Himalayan West Bengal and Sikkim during the next 2 days. And in FIFA World Cup, Egypt reaches knockout stage for the first time after a 1-1 draw with Iran. And now the news in detail. Prime Minister Narendra Modi will arrive Seychelles in a short while on a 3-day state visit. During the visit, Mr. Modi will participate in the Golden Jubilee celebrations of the National Day of Seychelles as the guest of honour. Earlier in his departure statement, the Prime Minister said that Seychelles is a valued maritime neighbour and a key partner in India's Vision Mahasagar and its commitment to the Global South. He said that this year marks the 50th anniversary of diplomatic relations.

0: ପ୍ରଧାନମନ୍ତ୍ରୀ ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଏବଂ ମହାନଦୀ ଜଳ ବିବାଦ ନେଇ ଆଜି ଟ୍ରିବ୍ୟୁନାଲରେ ହେବ ଶୁଣାଣି। ବିଶ୍ୱ ଅର୍ଥନୀତିରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେଗୁଡ଼ିକର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ପାଳନ କରାଯାଉଛି। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଉଦ୍ଭାବନ ଏବଂ ନିରନ୍ତର ଶିଳ୍ପ ବିକାଶ ମାଧ୍ୟମରେ ଏମ୍ଏସ୍ଏମ୍ଇକୁ ସଶକ୍ତ କରିବା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ଉଦ୍ୟୋଗୀ କାରିଗର ଷ୍ଟାର୍ଟଅପ୍ ଉଦ୍ୟୋଗୀ ଏବଂ ଏମ୍ଏସ୍ଏମ୍ଇ ସହ ଜଡ଼ିତ ସମସ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଏକ ସଶକ୍ତ ଓ ଗତିଶୀଳ ଏମ୍ଏସ୍ଏମ୍ଇ ପରିବେଶ ଗଠନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏମ୍ଏସ୍ଏମ୍ଇ କ୍ଷେତ୍ରର ପ୍ରୟାସ ଯୋଗୁଁ ରାଜ୍ୟରେ ଶିଳ୍ପ ଭିଭିଭୂମି ସୁଦୃଢ଼ ହେବା ସହ ନୂତନ ଜୀବିକା ଓ ରୋଜଗାର ସୃଷ୍ଟି ହେଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଏମ୍ଏସ୍ଏମ୍ଇ କ୍ଷେତ୍ର ବିକାଶ ଲାଭ କରୁଥିବା କହିଛନ୍ତି ଉଦ୍ୟୋଗୀ ସ୍ୱାତିକ ସ୍ୱାଇଁ।
1: କ୍ରମାଗତ ସପୋର୍ଟରେ ନିଶ୍ଚିତ ଭାବରେ ଓଡ଼ିଶାରେ ସେ ଇକୋସିଷ୍ଟମ ତିଆରି ହେଉଛି। ଆଗାମୀ ଦିନରେ ଏମ୍ଏସ୍ଏମ୍ଇର ଭବିଷ୍ୟତ ନିଶ୍ଚିତ ଭାବରେ ଉଜ୍ଜଳ ବୋଲି ମୁଁ ଆଶା କରୁଛି ଏବଂ ଓଡ଼ିଶାର ଅଗଣିତ ଏଣ୍ଟରପ୍ରନିୟର୍ସ ମାନଙ୍କୁ ଏବଂ ଯେଉଁମାନେ ଚାହୁଁଛନ୍ତି କିଛି ନା କିଛି ଗୋଟେ ନିଜ ଗୋଡ଼ରେ ଛିଡ଼ା ହୋଇ କରିବା ପାଇଁ ମୁଁ ସେମାନଙ୍କୁ ସମସ୍ତଙ୍କୁ ଆହ୍ୱାନ ଦେଉଛି ଯେ ସମସ୍ତେ ମିଶିକି ଆସନ୍ତୁ ଗୋଟେ ନୂଆ ଓଡ଼ିଶା ଗଢ଼ିବା।
0: ବିଶ୍ୱ ଏମ୍ଏସ୍ଏମ୍ଇ ଦିବସ ଅବସରରେ ଆଜି ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଏବଂ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଗଞ୍ଜାମର ବରପାଲି ଏବଂ କଳାହାଣ୍ଡିର କେସିଙ୍ଗାଠାରେ ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ ଓ 25ଟି ଏମ୍ଏସ୍ଏମ୍ଇ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ଏହା ସହିତ ବାଲେଶ୍ୱରରେ ରାଇସ୍ ମିଲିଂ କ୍ଲଷ୍ଟର ଉଦ୍ଘାଟନ ଏବଂ ପାହାଳ ରସଗୋଲା କ୍ଲଷ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11ଟାରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ ଡିଡି ନ୍ୟୁଜ୍ ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ମାସ 4 ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ଆଜି ଭୁବନେଶ୍ୱରସ୍ଥିତ ପୁଲିସ୍ ଡିଜି କ୍ୟାମ୍ପ ଅଫିସ୍ରେ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 5 ତାରିଖରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଭୁବନେଶ୍ୱର 7ମ ବାଟାଲିୟନ୍ ପଡ଼ିଆରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶା ପୁଲିସ୍କୁ ରାଷ୍ଟ୍ରପତି ପତାକା ସମ୍ମାନ ପ୍ରଦାନ କରିବେ। ମନ୍ତ୍ରୀ ଶ୍ରୀ ଶାହା ଏହି ଅବସରରେ ରାଜ୍ୟ ସରକାରଙ୍କ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି। ସାଇବର ଅପରାଧ ସମ୍ପର୍କିତ ତଥ୍ୟ ପ୍ରଦାନ ଏବଂ ଏହାର ମୁକାବିଲା ଦିଗରେ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାର ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସ୍ଥାପନ କରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ କୁହାଯାଇଛି। ରାଜ୍ୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ପ୍ରତିଷ୍ଠା ହେଲେ ସାଇବର ଅପରାଧର ପ୍ରତିରୋଧ ତଦନ୍ତ ସୂଚନା ବିନିମୟ ଏବଂ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା ସହ ସମସ୍ତ ସୂଚନା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରକୁ ପ୍ରଦାନ କରାଯାଇପାରିବ। ଏହା ମାଧ୍ୟମରେ ସାଇବର ଠକେଇ ଅନ୍ଲାଇନ୍ ଆର୍ଥିକ ଜାଲିଆତି ଡିଜିଟାଲ୍ ଗିରଫ ଭଳି ଅପରାଧର ଶୀଘ୍ର ତଦନ୍ତ କରାଯାଇପାରିବ। ସୂଚନା ଅନୁଯାୟୀ ଏହି ସମନ୍ୱୟ କେନ୍ଦ୍ରରେ ଜଣେ ଡିଆଇଜି ସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ 10ଟି ରାଜ୍ୟରେ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସ୍ଥାପନ ହୋଇସାରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଆଜି ଶ୍ରୀମନ୍ଦିରରେ ଦୈତାପତିମାନଙ୍କର ପ୍ରବେଶ ନୀତି ହୋଇଯାଇଛି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ତିଥିଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଦୈତାପତି ସେବକଙ୍କର ଶ୍ରୀମନ୍ଦିରରେ ଗୁରୁଦାୟିତ୍ୱ ରହିଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ସେନାପଟା ଓ ବାହୁଟ କଣ୍ଟା ଲଗାଯାଇଥାଏ। ଦୈତାପତି ସେବକମାନେ ଶ୍ରୀଜୀଉଙ୍କର ଅଣସର ଗୁପ୍ତନୀତି ସହିତ ନବଦିନାତ୍ମକ ରଥଯାତ୍ରା କାର୍ଯ୍ୟ ତୁଲାଇଥାନ୍ତି। ସ୍ନାନଯାତ୍ରା ପହଣ୍ଡି ପାଇଁ ଦକ୍ଷିଣ ଦ୍ୱାର ଦେଇ ପାରିମାଣିକ ଟିକେଟ୍ ଦର୍ଶନ ଧରି ପ୍ରବେଶ କରିବେ।

0: ଶ୍ରଦ୍ଧାଳୁ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ ସହିତ ସ୍ନାନମଣ୍ଡପରେ ଦର୍ଶନ ପରେ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଦୁର୍ଲଭ ହାତୀବେଶ ଦର୍ଶନ ଓ ଜଳ ଲାଗି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟାରେ କହିଛନ୍ତି,
1: ସ୍ନାନ ପୂର୍ଣ୍ଣିମା ପାଇଁ ଯାହା ବି ବ୍ୟବସ୍ଥା ହେବା କଥା ସେ ଉପରେ ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ, ପୁଲିସ ପ୍ରଶାସନ ତରଫରୁ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଯାହା ବି ବ୍ୟବସ୍ଥା ହେଇଛି ତାର ଆଜି ସମୀକ୍ଷା କରିଛେ। ଯାହା ବି ନୀତିକାନ୍ତି ସମ୍ପାଦନ ପାଇଁ ନିର୍ଘଣ୍ଟ ହେଇଛି ସେହି ହିସାବରେ ସମସ୍ତ ନୀତିକାନ୍ତି ସମ୍ପାଦିତ ହେଉଛି, ଏବଂ ଆଉ ଯେହେତୁ ଦୁଇ ଦିନ ରହିଲା ଏହି ମହାର୍ଗ ପର୍ବ ପାଇଁ, ତେଣୁ ସମସ୍ତ ପ୍ରସ୍ତୁତିର ଆମେ ପ୍ରକ୍ରିୟା ଅଛି ତା ଉପରେ ଆମେ ଆଜି ସମୀକ୍ଷା କରିଛେ, ସବୁ ଠିକ୍ ହିସାବରେ ଅଛି। ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି ଏବଂ ତାଙ୍କର ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଯାହା ବି ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତା ଉପରେ ମଧ୍ୟ ସମ୍ପୃକ୍ତ ବିଭାଗଗୁଡ଼ିକ ତାର ବ୍ୟବସ୍ଥା କରିଛି।
0: ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ପୂର୍ଣ୍ଣ ସହରକୁ ସିସିଟିଭି ସର୍ବେକ୍ଷଣରେ ରଖାଯାଇଛି। ଭକ୍ତଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି ବୋଲି ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଛନ୍ତି।
2: ବ୍ୟାରିକେଡିଂ ଏ ସବୁ ଆମର ଆରେଞ୍ଜମେଣ୍ଟର ମୁଖ୍ୟ ଅଙ୍ଗ ଅଛି। 453 କନଷ୍ଟେବଲ୍ସ, 54 ହବଲଦାର, 360।
0: ମହାନଦୀ ଜଳବଣ୍ଟନ ବିବାଦର ସମାଧାନ ନେଇ ଆଜି ଜଳ ବିବାଦ ଟ୍ରିବ୍ୟୁନାଲରେ ଶୁଣାଣି ହେବ। ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଗଠିତ କମିଟି ଚଳିତ ମାସ 16 ତାରିଖରୁ 11 ଦିନ ଧରି ଜଳବଣ୍ଟନ ନେଇ ବୈଷୟିକ, ଆଇନଗତ ଓ ପ୍ରଶାସନିକ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଆଜି ଟ୍ରିବ୍ୟୁନାଲରେ ଆଲୋଚନା ସମ୍ପର୍କିତ ରିପୋର୍ଟ ଉପସ୍ଥାପନ ହେବାର ସମ୍ଭାବନା ରହିଛି। କମିଟି ଜଳବଣ୍ଟନର ପ୍ରକ୍ରିୟା, ଜଳ ଉପଲବ୍ଧତା, ଉପରମୁଣ୍ଡରେ ନିର୍ମିତ ପ୍ରକଳ୍ପଗୁଡ଼ିକର ପ୍ରଭାବ, ଜଳପ୍ରବାହ ସମ୍ପର୍କିତ ତଥ୍ୟର ସମନ୍ୱୟ ଓ ନଦୀ ଅବବାହିକା ପରିଚାଳନା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଆଲୋଚନା ମାଧ୍ୟମରେ ସହମତି ଭିତ୍ତିରେ ଜଳ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ପ୍ରୟାସ ଜାରି ରଖିଛନ୍ତି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ଟିଟିଲାଗଡ଼ ମୁନିଗୁଡ଼ା ସେକ୍ସନର ନିରୀକ୍ଷଣ କରିଛନ୍ତି। ଏହି ସେକ୍ସନର ବିଭିନ୍ନ ଷ୍ଟେସନର ନିରାପତ୍ତା ଓ ଟ୍ରାଫିକ୍ ବ୍ୟବସ୍ଥା, ଯାତ୍ରୀ ସୁବିଧା ଏବଂ ଜାରି ରହିଥିବା ଭିଭିଭୂମି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଚାଲିଥିବା ପୁନଃ ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ଶ୍ରୀ ଫୁଙ୍କୱାଲ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକ ଶେଷ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆଜି ସାଂସଦ ମନମୋହନ ସାମଲ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଇ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। 12 ଶକ୍ତି କେନ୍ଦ୍ର ପଥରଖଣି ମଣ୍ଡଳ ପକ୍ଷରୁ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ସାମଲ ତରାଣ୍ଡୋ ବଟ ମହାପୁରୁଷ ପୀଠ ପରିସର ସଫେଇ କରିଥିଲେ। କାର୍ଯ୍ୟକ୍ରମରେ ଦଳୀୟ ବିଧାୟକ ଓ କର୍ମୀମାନେ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ମେଡନା ଓ ଚଚରାଗୁଡ଼ା ଗ୍ରାମରେ ଆୟୋଜିତ ଜନସମ୍ପର୍କ କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝୀ ଯୋଗ ଦେଇଛନ୍ତି। କେନ୍ଦ୍ରରେ ଏନ୍ଡିଏ ସରକାରଙ୍କ 12 ବର୍ଷ ଏବଂ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶ୍ରୀ ମାଝୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ବୌଦ୍ଧ ଜିଲ୍ଲା ଟାଉନ୍ହଲ୍ଠାରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷର ଶାସନକାଳରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିଭିଭୂମି, ମହିଳା ସଶକ୍ତିକରଣ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି, ଯାହା ସାଧାରଣ ଲୋକଙ୍କ ଜୀବନଯାତ୍ରାରେ ସକାରାତ୍ମକ ପରିବର୍ତ୍ତନ ଆଣିଛି ବୋଲି ବିଧାୟକ କହ୍ନାଇ ଚରଣ ଡାଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏବଂ ସାଧାରଣ ପ୍ରସିକ୍ୟୁସନ ନିର୍ଦ୍ଦେଶାଳୟ ପକ୍ଷରୁ ଭଦ୍ରକ ଜିଲ୍ଲାର ଅଣ କ୍ୟାଡରଭୁକ୍ତ ସରକାରୀ ଆଇନଜୀବୀମାନଙ୍କ ପାଇଁ 2 ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ଲଲାଟେନ୍ଦୁ ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭାରତୀୟ ନ୍ୟାୟ ସଂହିତା, ନୂତନ ଆଇନର ଧାରା ଓ ଉପଧାରା ସମ୍ପର୍କରେ ପ୍ରଶିକ୍ଷଣ ଦେଇଛନ୍ତି। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆସନ୍ତାକାଲି ଶେଷ ହେଉଥିବା ବେଳେ କେନ୍ଦୁଝର ଜିଲ୍ଲା ଏ କ୍ଷେତ୍ରରେ ମାଇଲ୍ଖୁଣ୍ଟ ସ୍ଥାପନ କରିଛି। ଜିଲ୍ଲାର 6ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଚମ୍ପୁଆ, ପାଟନା, ଆନନ୍ଦପୁର, କେନ୍ଦୁଝର ସଦର, ତେଲକୋଇ ଓ ଘସିପୁରାରେ ପରିଗଣନା ଫର୍ମର 100% ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 11ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ସଶକ୍ତ ଏବଂ ଗତିଶୀଳ ଏମ୍ଏସ୍ଏମ୍ଇ ପରିବେଶ ଗଠନ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରଠାରେ ବିଶ୍ୱ ଏମ୍ଏସ୍ଏମ୍ଇ ଦିବସ ଅବସରରେ ଅପରାହ୍ନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ।

ପ୍ରଧାନମନ୍ତ୍ରୀ ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଏବଂ ମହାନଦୀ ଜଳ ବିବାଦ ନେଇ ଆଜି ଟ୍ରିବ୍ୟୁନାଲରେ ହେବ ଶୁଣାଣି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆମ ଆଇନ, ଉପସ୍ଥାପନା ରଞ୍ଜିତା ପାତ୍ର, ପ୍ରଯୋଜନା ସତ୍ୟସ୍ମିତା ବେହେରା, ସହଯୋଗିତା ସୁପର୍ଣ୍ଣା ଦତ୍ତ।

0: ଆଜି ସଭ୍ୟ ଶିକ୍ଷିତ ସମାଜରେ ଘଟି ଚାଲିଥିବା କନ୍ୟା ଭ୍ରୂଣ ହତ୍ୟାର ଘୃଣ୍ୟ ଘଟଣାମାନଙ୍କୁ ଦେଖି ଶୁଣି ଲାଗୁଛି, ଆମେ ଯଦି ପ୍ରକୃତରେ ମାତୃଶକ୍ତିକୁ ଏବଂ ନାରୀକୁ ସମ୍ମାନ ଜଣାଉଥିବା, ତେବେ କନ୍ୟା ଭ୍ରୂଣ ହତ୍ୟା ପରି ଘଟଣାମାନ ଆଜି କାହିଁକି ଘଟି ଚାଲିଛି? ଏପରି ଘୃଣ୍ୟ କାମ ପାଇଁ କ'ଣ କିଛି ଆଇନ ନାହିଁ? ହଁ, ନିଶ୍ଚୟ ଅଛି। ସେଥିପାଇଁ ଆଜି ଆଲୋଚନାର ବିଷୟ ରହିଛି, କନ୍ୟା ଭ୍ରୂଣ ହତ୍ୟା ଆଇନଟି କ'ଣ ଓ ଏହାର ଆବଶ୍ୟକତା କାହିଁକି ରହିଛି। ଏ ବିଷୟରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଆଇନଜୀବୀ ଉଷାରାଣୀ ପାଢ଼ୀ। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସୁପର୍ଣ୍ଣା ଦତ୍ତ।
1: ଆଜ୍ଞା ନମସ୍କାର।
2: ନମସ୍କାର।
1: ଏ ଯୋଉ କନ୍ୟା ଭ୍ରୂଣ ହତ୍ୟା ଆଇନ, ଏ ଆଇନଟି କ'ଣ ଆଉ ଏହା କେବେଠାରୁ ପ୍ରଚଳିତ ହେଲା?
2: ବିଜ୍ଞାନର ଅଗ୍ରଗତି ଫଳରେ ଉଚ୍ଚକୋଟୀର ବୈଜ୍ଞାନିକମାନେ ନିଜ ନିଜର ଗବେଷଣା ମାଧ୍ୟମରେ ଉତ୍ତରଦାୟିତ୍ୱ ସମ୍ପନ୍ନ କରି ନୂତନ କୌଶଳମାନ ଉଦ୍ଭାବନ କଲେ, ଯାହାଫଳରେ ସେମାନେ ଜଣେ ଜଣେ ସଫଳ ବୈଜ୍ଞାନିକ ଭାବରେ ନାମ ଅର୍ଜନ କଲେ। ମାତ୍ର କିଛି ବ୍ୟକ୍ତିବିଶେଷ ସେହିସବୁ କୌଶଳ ପ୍ରୟୋଗର ବିବିଧ ଉପାୟମାନ ନିଜର ମନ ମୁତାବକ ଏବଂ ସ୍ୱେଚ୍ଛାଚାରିତା ଭାବରେ ପ୍ରୟୋଗ କରିବା ଫଳରେ ଅନେକ ଗହୀର ଅପରାଧ କରିବାକୁ ପଛାଇଲେ ନାହିଁ। ସେଥିପାଇଁ ମାତୃଗର୍ଭ

0: ରେ ସଞ୍ଚରୁଥିବା ଭ୍ରୂଣର ଲିଙ୍ଗ ନିରୂପଣ କରିବାରେ ସେମାନେ ସମର୍ଥ ହୋଇ ଗର୍ଭସ୍ଥ ଭ୍ରୂଣଟି କନ୍ୟା ଭ୍ରୂଣ ବା ପୁତ୍ର ଭ୍ରୂଣ ଅଛି ଜାଣିପାରି କନ୍ୟା ଭ୍ରୂଣଟିକୁ ସମ୍ପୂର୍ଣ୍ଣ ଶିଶୁର ଜନ୍ମ ହେବା ପୂର୍ବରୁ ନଷ୍ଟ କରିଦେବାକୁ ଦ୍ୱିଧାବୋଧ କଲେ ନାହିଁ। ଏଣୁ ଏହି ଗର୍ଭସ୍ଥ ଭ୍ରୂଣଟିର ଲିଙ୍ଗ ନିରୂପଣ ନ କରିବା ପାଇଁ ନିଷେଧ ବା ତାକୁ ରୋକିବା ପାଇଁ ଏକ ଆଇନ ଭାରତୀୟ ସମ୍ବିଧାନ ଦ୍ୱାରା ଅନୁମୋଦିତ ହୋଇ 2006 ସମଗ୍ର ଭାରତବର୍ଷରେ କଡ଼ାକଡ଼ି ଭାବରେ ପ୍ରଚଳନ କରାଗଲା। ଏହି ଆଇନକୁ ଇଂରାଜୀରେ ପ୍ରି କନ୍ସେପ୍ସନ୍ ଆଣ୍ଡ ପ୍ରି ନାଟାଲ ଡାଇଗ୍ନୋଷ୍ଟିକ୍ ଟେକ୍ନିକ୍ ଆକ୍ଟ ବା ପିସି ଆଣ୍ଡ ପିଏନ୍ଡିଟି ଆକ୍ଟ ଭାବରେ ନାମିତ କରାଗଲା।
1: ଏଇଟା ଆପଣ କହିଲେ ଯେ କନ୍ୟା ଭ୍ରୂଣ ହତ୍ୟା ଆଇନଟି କ'ଣ, କିନ୍ତୁ ଏହି ଆଇନ ପ୍ରଣୟର ଉଦ୍ଦେଶ୍ୟ ବା ଆବଶ୍ୟକତା କ'ଣ ରହିଛି?
0: ଏହି ଆଇନଟି ଏକାନ୍ତ ଭାବରେ ଜଣେ ମାଆଟିର ଗର୍ଭ ସଂସାର ପୂର୍ବରୁ ବା ଗର୍ଭସ୍ଥ ଭ୍ରୂଣର ଲିଙ୍ଗ ନିରୂପଣ କରିବାର ନିଷେଧ ବା ପ୍ରତିରୋଧ ସମ୍ପର୍କରେ କଡ଼ାକଡ଼ି ଭାବରେ ସଜାଗ ରହିବା, ଲିଙ୍ଗ ନିରୂପଣ କରିବା ଦ୍ୱାରା କୌଣସି ମା'ର ଅନିଚ୍ଛା ସତ୍ତ୍ୱେ ବଳପୂର୍ବକ ଭାବରେ ତାର ଗର୍ଭସ୍ଥ ଶିଶୁ ଭ୍ରୂଣର ସୁରକ୍ଷାକୁ ଏଡ଼ାଇ ଦେବାର ଅପରାଧରୁ ରକ୍ଷା କରିବା ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ।
1: ମାନେ ଯଦି କୌଣସି ସ୍ତ୍ରୀ ଲୋକଟିକୁ ତାକୁ ଯଦି ଜୋର ଜବରଦସ୍ତ ତା ଶାଶୁ ହଉ କି ଆଉ ପରିବାରର ଅନ୍ୟ କୌଣସି ବ୍ୟକ୍ତି ଜୋର ଜବରଦସ୍ତ ଯଦି ଲିଙ୍ଗ ନିରୂପଣ କରିବାକୁ କହନ୍ତି, ତାହେଲେ ସେପରି ସ୍ଥଳେ କ'ଣ କରାଯାଇପାରିବ?
0: କଠୋର ପଦକ୍ଷେପ ନେଇ ଏହାକୁ ପ୍ରତିରୋଧ କରିବା ମଧ୍ୟ ଆବଶ୍ୟକ, କାରଣ କନ୍ୟା ଭ୍ରୂଣର ହତ୍ୟା ବା ନଷ୍ଟ କରିଦେବାର ଅପରାଧକୁ ଆଇନ ସମ୍ମତ ରକ୍ଷା କରିବା ଏବଂ ଭବିଷ୍ୟତ ଜୀବନକୁ ସ୍ୱଚ୍ଛନ୍ଦ ଓ ସକ୍ରିୟ କରିବାରେ ଏବଂ ମା'ର ମାନସିକ ଆଘାତକୁ ପ୍ରତିରୋଧ କରି ଉପଯୁକ୍ତ ନ୍ୟାୟ ଦେବା ଏହି ଆଇନ ପ୍ରଚଳନ ବା ପ୍ରଣୟନର ଆବଶ୍ୟକତା ରହିଛି।
1: ଏହି ଆଇନ ପ୍ରଚଳନ ବା ପ୍ରଣୟନ ହେବା ଦ୍ୱାରା ପ୍ରକୃତରେ କ'ଣ ଆମେ ଗର୍ଭସ୍ଥ ଭ୍ରୂଣର ଲିଙ୍ଗ ନିରୂପଣ କରିବା ଏବଂ କନ୍ୟା ଭ୍ରୂଣର ହତ୍ୟା ରୋକିବା ଭଳି ଜଘନ୍ୟ ଅପରାଧକୁ ରୋକାଯାଇପାରୁଛି କି? ଏ ବିଷୟରେ ଆପଣଙ୍କର ମତ କ'ଣ?
0: ହଁ, ଏହା ତ ନିଶ୍ଚିତ ଭାବରେ ଏକ ପ୍ରାସଙ୍ଗିକ ଏବଂ ମୌଳିକ ବିଷୟବସ୍ତୁ ଉପରେ ଆଧାରିତ। ତେବେ ଏହି ଆଇନ ପ୍ରଣୟନ ହେବା ଦ୍ୱାରା ନିଶ୍ଚିତ ଭାବରେ ଏହାକୁ ରୋକିବା ପାଇଁ ଭାରତୀୟ ପିଙ୍ଗଳ କୋଡ୍ ଅନୁଯାୟୀ ଦଣ୍ଡବିଧାନର ବିଧିବଦ୍ଧ ବ୍ୟବସ୍ଥା ଥିବାରୁ ଅନେକ ସଚେତନତା ଜାଗ୍ରତ ହୋଇଛି ଏବଂ ଯେଉଁ ପରିମାଣରେ ଏହି ଗର୍ଭସ୍ଥ ଭ୍ରୂଣର ଲିଙ୍ଗ ନିରୂପଣ କରିବା ଦ୍ୱାରା କନ୍ୟା ଭ୍ରୂଣର ଚିହ୍ନଟ ପରେ ତାକୁ ବଳପୂର୍ବକ ହେଉ ବା ନିଜର ଇଚ୍ଛା ମୁତାବକ ସନ୍ତାନ ଚୟନ କରି ତାକୁ ଗର୍ଭନଷ୍ଟ କରିଦିଆଯାଉଥିଲା, ତାର ପରିମାଣ କମିବାରେ ଲାଗିଛି ଏବଂ ଏହାର ସଫଳତା ପାଇଁ ସମସ୍ତଙ୍କୁ ମଧ୍ୟ କଡ଼ାକଡ଼ି ଭାବରେ ନିର୍ଦ୍ଦେଶ ଦିଆଯାଇଛି। ଏଣୁ ସମସ୍ତ ସରକାରୀ ଚିକିତ୍ସାଳୟ ହେଉ ବା ଘରୋଇ ନର୍ସିଂହୋମ୍ ହେଉ ବା ସେହିଭଳି ବିଭିନ୍ନ ନୂତନ କୌଶଳ ପ୍ରୟୋଗ ପାଇଁ ବ୍ୟବହୃତ ହେଉଥିବା ଆଧୁନିକ ଉପକରଣ ଓ ଯନ୍ତ୍ରପାତିଗୁଡ଼ିକର ଅପପ୍ରୟୋଗକୁ ମଧ୍ୟ କଡ଼ାକଡ଼ି ଭାବରେ ନିଷେଧ କରାଯାଇଛି।
1: ତାମାନେ ଆପଣ କହୁଛନ୍ତି ଯେ ବର୍ତ୍ତମାନ ଏ ଯେଉଁ କନ୍ୟା ଭ୍ରୂଣ ହତ୍ୟା ଲୁଚା ଛପାରେ କରାଯାଉଥିଲା ତାହା ଦିନକୁ ଦିନ ବୋଧେ କମିବାରେ ଲାଗିଛି?
0: ନିଶ୍ଚିତ ଭାବରେ କମିବାରେ ଲାଗିଛି।
1: ଆଚ୍ଛା କୁହନ୍ତୁ, କୋଉ ପରିସ୍ଥିତିରେ ଗର୍ଭସ୍ଥ ଭ୍ରୂଣର ଲିଙ୍ଗ ନିରୂପଣ କରାଯାଇପାରିବ ଆଉ କୋଉମାନଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିବ?
0: ସାଧାରଣତଃ ସ୍ତ୍ରୀ ରୋଗ ବିଶେଷଜ୍ଞମାନଙ୍କ ଦ୍ୱାରା ନୂଆ ନୂଆ ପରୀକ୍ଷା ନିରୀକ୍ଷାର ପ୍ରୟୋଗାତ୍ମକ ପ୍ରକ୍ରିୟା ସାହାଯ୍ୟରେ ଅଲ୍ଟ୍ରାସାଉଣ୍ଡ, ସୋନୋଗ୍ରାଫି ଇତ୍ୟାଦି ପରୀକ୍ଷା ଦ୍ୱାରା ମାତୃଗର୍ଭରେ ଥିବା ଭ୍ରୂଣର ଲିଙ୍ଗ ନିରୂପଣ କରିବା ସେହି ଡାକ୍ତରମାନଙ୍କ ସହାୟତାରେ ସମ୍ଭବ ହୋଇପାରୁଥିଲା ଏବଂ ଏହା ମଧ୍ୟ କୌଣସି ବାଧ୍ୟବାଧକତା ନୁହେଁ। ଯଦି କୌଣସି ପରିବାରରେ ମାଆଟିଏ ତାର ଗର୍ଭସ୍ଥ ଶିଶୁର କୌଣସି ଅସୁବିଧା ଅନୁଭବ କରିପାରେ, ତାହାର ପ୍ରୟୋଗ ସେହି ଡାକ୍ତରମାନଙ୍କ ସହାୟତାରେ ସମ୍ଭବ ହୋଇପାରୁଥିଲା ବା ହୋଇପାରେ। କିନ୍ତୁ ବେଳେବେଳେ ଦେଖାଯାଏ ଯେ ଗର୍ଭସ୍ଥ ସନ୍ତାନର କିଭଳି ପରିସ୍ଥିତି ବା ତାର ଅବସ୍ଥା କେମିତି ଅଛି ତାହା ମଧ୍ୟ ଜାଣିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି ଯେ ଏହିଭଳି ଅଲ୍ଟ୍ରାସାଉଣ୍ଡ କରାଯାଉ ବା ସୋନୋଗ୍ରାଫି ଟେଷ୍ଟ କରାଯାଉ, କିନ୍ତୁ ସେଠି କୌଣସି ଲିଙ୍ଗ ନିରୂପଣ କରାଯାଇ
1: ପାରିବ ନାହିଁ
0: କିମ୍ବା ସେମାନେ ମଧ୍ୟ ସେଗୁଡ଼ିକ କହିବେ ନାହିଁ, ପ୍ରକାଶ କରିବେ ନାହିଁ।
1: ଆଜ୍ଞା, ଏ ଯେଉଁ ଗର୍ଭସ୍ଥ ଭ୍ରୂଣର ଲିଙ୍ଗ ନିରୂପଣ ରୋକିବାର ଆଇନରେ କି କି ପ୍ରକାରର ସୁବିଧାମାନ ରହିଛି?
0: ଏହି ଆଇନର ଧାରା 3 ସ୍ୱତନ୍ତ୍ର ଭାବରେ ଗର୍ଭସ୍ଥ ଭ୍ରୂଣର ଲିଙ୍ଗ ନିରୂପଣ ରୋକିବା ପାଇଁ ନିର୍ଦ୍ଦେଶ ଅଛି। ଯେକୌଣସି ବ୍ୟକ୍ତି ନିଜେ ହେଉ ବା ତାଙ୍କର ଦଳର ବିଶେଷଜ୍ଞମାନଙ୍କ ଦ୍ୱାରା ହେଉ କୌଣସି ଉପାୟରେ ଲିଙ୍ଗ ନିରୂପଣ କରିବାରେ କାହାରିକୁ ହେଲେ ସାହାଯ୍ୟ କରିବେ ନାହିଁ କିମ୍ବା ଅନ୍ୟ କାହାରିକୁ ଏପରି କରିବାକୁ ଅନୁମତି ଦେବେ ନାହିଁ। ଏହାଛଡ଼ା ଲିଙ୍ଗ ନିରୂପଣ କରିବା ପାଇଁ ବ୍ୟବହୃତ ହେଉଥିବା ଆଧୁନିକ ଉପକରଣ ଯନ୍ତ୍ରପାତିଗୁଡ଼ିକୁ ମଧ୍ୟ କୌଣସି ଚିକିତ୍ସା

0: ବିଦ୍ୟାଳୟରେ ବା ନର୍ସିଂହୋମ୍ରେ ବିକ୍ରୟ କରିପାରିବେ ନାହିଁ। ଏପରି ଯଦି ଅନିୟମିତ କାର୍ଯ୍ୟ କୌଣସି ଡାକ୍ତର କିମ୍ବା ୟୁନିଟ୍ରେ କାମ କରୁଥିବା କାର୍ଯ୍ୟକର୍ତ୍ତା କରନ୍ତି ତାହେଲେ ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ ହେବାର ବିଧିବଦ୍ଧ ବ୍ୟବସ୍ଥା ମଧ୍ୟ ରହିଛି।
1: ଆଚ୍ଛା କୁହନ୍ତୁ, କେବଳ କ'ଣ ଏହି ଆଧୁନିକ କୌଶଳ ପଦ୍ଧତି ଦ୍ୱାରା ଭ୍ରୂଣର ଲିଙ୍ଗ ନିରୂପଣ କରିବା ଏକ ଅପରାଧ ବୋଲି ମାନିବାକୁ ହେବ ନା ଏହାର କୌଣସି ଗୋଟିଏ ଭଲ ଦିଗ ଅଛି ଯାହାଫଳରେ ଗର୍ଭସ୍ଥ ଭ୍ରୂଣର ଅବସ୍ଥା କିପରି ଅଛି ତାହା ଜାଣିବାର ସୁବିଧା ଗୋଟିଏ ମା'କୁ ଦିଆଯାଇପାରିବ?
0: ସାଧାରଣତଃ ଗର୍ଭସ୍ଥ ଭ୍ରୂଣର ଅବସ୍ଥା କିପରି ଅଛି ବା ମା'କୁ ସେ ସମୟରେ କି ପ୍ରକାର ରୋଗ ହୋଇଛି କିମ୍ବା ତା'ର ସ୍ୱାସ୍ଥ୍ୟ ସନ୍ତାନ ଜନ୍ମ ପାଇଁ ଅନୁକୂଳ କି ନୁହେଁ ଏହା ଜାଣିବାର ପ୍ରକ୍ରିୟା ଆଧୁନିକ କୌଶଳ ଦ୍ୱାରା ସମ୍ଭବ ହୋଇଥାଏ। ଯେମିତିକି ଆପଣଙ୍କର ଅଲ୍ଟ୍ରାସାଉଣ୍ଡ, ସୋନୋଗ୍ରାଫିକ୍ ଟେଷ୍ଟ, ଇମାଜିଂ ଟେଷ୍ଟ ଏସବୁ ଦ୍ୱାରା ଜଣାପଡ଼ିଥାଏ ପିଲାର ହୃତ୍ସ୍ପନ୍ଦନ କେମିତି ଅଛି, ମା'ର ହୃତ୍ସ୍ପନ୍ଦନ ସହିତ ତା'ର ଠିକ୍ ତାଳମେଳ ଖାଉଛି କି ନାହିଁ, ପିଲାଟି ସୁସ୍ଥ ଅଛି କି ନାହିଁ। ଏ ବ୍ୟବସ୍ଥା ଯଦି ଏହି ଆଧୁନିକ ଉପକରଣ ଦ୍ୱାରା ସମ୍ଭବ ହୁଏ ବା କୌଶଳ ଦ୍ୱାରା ସମ୍ଭବ ହୁଏ ଏହା ନିଶ୍ଚିତ ଭାବରେ ଏକ ଭଲ ଦିଗ। ଏବଂ ଗର୍ଭସ୍ଥ ଭ୍ରୂଣର ଲିଙ୍ଗ କନ୍ୟା ଭ୍ରୂଣ ବା ପୁତ୍ର ଭ୍ରୂଣ ତାହା ନିରୂପଣ କରି ଏହାକୁ ଗର୍ଭବତୀ ମା ବା ତା'ର ପରିବାରବର୍ଗଙ୍କୁ କହିବା ପାଇଁ କଡ଼ାକଡ଼ି ଭାବରେ ନିଷେଧ କରାଯାଇଛି। ମାତ୍ର ଯିଏ ଏହାର ଭଲ ଦିଗ ସ୍ୱାସ୍ଥ୍ୟ ଦିଗରୁ ଗ୍ରହଣ ନ କରି ଏହାକୁ ବ୍ୟବସାୟ ଭାବରେ ବ୍ୟବହାର କରିବ ତାହା ନିଶ୍ଚିତ ଭାବରେ ଅପରାଧ ବୋଲି ମାନିବାକୁ ହୋଇଥାଏ। ଏଣୁ ମୋ ମତରେ ଗର୍ଭସ୍ଥ ଭ୍ରୂଣର ଅବସ୍ଥା ଜାଣିବା ଓ ପରୀକ୍ଷା କରାଇବା ଭୁଲ ନୁହେଁ, ମାତ୍ର ଲିଙ୍ଗ ନିରୂପଣ କରି ପ୍ରକାଶ କରି ତା'ର ଅପବ୍ୟବହାର କରିବା ଆଇନ ଅନୁଯାୟୀ ଅପରାଧ।
1: ଏବେ କୁହନ୍ତୁ, ଏହି ଆଇନ ବ୍ୟବସ୍ଥାକୁ ନିୟନ୍ତ୍ରଣ ବା ପରିଚାଳନା କେଉଁମାନଙ୍କ ଦ୍ୱାରା ସମ୍ଭବ ହୋଇଥାଏ ଏବଂ ଏଥିପାଇଁ କି ପ୍ରକାରର ବ୍ୟବସ୍ଥା ସବୁ ରହିଛି?
0: ଏହି ଆଇନ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କର ସହାୟତାରେ ଏକ ସୁପରଭାଇଜରୀ କମିଟି ଗଠନ କରାଯାଇଛି, ଯାହାଫଳରେ କମିଟିରେ କେତେଗୁଡ଼ିଏ ଉଚ୍ଚପଦସ୍ଥ କର୍ମଚାରୀମାନେ ଏହାକୁ ବିଧିବଦ୍ଧ ଭାବରେ ପରିଚାଳନା କରିବା ପାଇଁ ଦାୟିତ୍ୱ ବହନ କରିଛନ୍ତି। ଏହି କମିଟିରେ ସାଧାରଣତଃ 24 ଜଣ ସଦସ୍ୟ ରହିଛନ୍ତି ଏବଂ ଏହି କମିଟିର ସଭ୍ୟମାନେ ପ୍ରତି 6 ମାସରେ ଥରେ ନିଶ୍ଚିତ ଭାବରେ ବୈଠକ ଡାକିବେ ଏବଂ ଆଲୋଚନାର ବିଷୟବସ୍ତୁକୁ ସଂଖ୍ୟାଗରିଷ୍ଠ ସମର୍ଥନ ଦ୍ୱାରା କାର୍ଯ୍ୟକାରୀ କରାଯିବାର ବ୍ୟବସ୍ଥା ରହିଛି।
1: ଏହା ବ୍ୟତୀତ ଏହି ଆଇନକୁ ବଳବତ୍ତର କରି ନିୟନ୍ତ୍ରଣ ବା ପରିଚାଳନା କରିବା ପାଇଁ ଅନ୍ୟ କିଛି ବିକଳ୍ପ ବ୍ୟବସ୍ଥା ଅଛି କି?
0: ହଁ, ଏହି ଆଇନରେ ପ୍ରତି ରାଜ୍ୟରେ ଓ ଜିଲ୍ଲା ସ୍ତରରେ ଜଣେ ଲେଖାଏଁ ଆପ୍ରୋପ୍ରିଏଟ୍ ଅଥରିଟି ଏହି ପରିଚାଳନା ଦାୟିତ୍ୱରେ ରୁହନ୍ତି। ସେ ଜଣେ ଚିଫ୍ ମେଡିକାଲ ଅଫିସର ହୋଇଥିବେ ଏବଂ ଏହି ଦାୟିତ୍ୱ ତୁଲାଇବା ପାଇଁ ଆଡଭାଇଜରୀ କମିଟିର ସୁପାରିଶ କ୍ରମେ ମନୋନୀତ ହୋଇଥାନ୍ତି। ମାତ୍ର ଭିନ୍ନ ଭିନ୍ନ ରାଜ୍ୟରେ ଏହାର ଭିନ୍ନ ଭିନ୍ନ କ୍ଷମତାପ୍ରାପ୍ତ ଲୋକଙ୍କ ଦ୍ୱାରା ହୋଇଥାଏ। କଲେକ୍ଟର ମଧ୍ୟ ବେଳେବେଳେ ଆପ୍ରୋପ୍ରିଏଟ୍ ଅଥରିଟି ଭାବରେ ନିଯୁକ୍ତି ପାଇପାରନ୍ତି ଏବଂ ସେ ଯଦି କୌଣସି ପ୍ରକାର ଏହି ଆଇନ ସଂକ୍ରାନ୍ତୀୟ ଅଭିଯୋଗ କାହା ବିରୁଦ୍ଧରେ ପାଆନ୍ତି ତାହେଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଆହୁରି ମଧ୍ୟ ଯଦି କୌଣସି ଚିକିତ୍ସା କେନ୍ଦ୍ର, ନର୍ସିଂହୋମ୍, ପରୀକ୍ଷାଗାର ତାଲିକାଭୁକ୍ତ ହୋଇନଥିବ ବା ସେଥିରେ କୌଣସି ଆଇନ ସମ୍ମତି ଦ୍ୱାରା ପଞ୍ଜୀକରଣ ନ ହୋଇଥିବ ତାହେଲେ ସେଠାରେ ଯଦି କୌଣସି ପ୍ରକାର ଆଧୁନିକ ଉପକରଣମାନ ଲିଙ୍ଗ ନିରୂପଣ କରିବାରେ ବ୍ୟବହୃତ ହେଉଥିବା କୌଶଳର ଅଭିଯୋଗ ସେମାନଙ୍କର ହସ୍ତଗତ ହେବ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କର ଲାଇସେନ୍ସ ଖାରଜ କରିଦେବେ ବା ରଦ୍ଦ କରିଦେବେ ଏବଂ ସେହି ଚିକିତ୍ସା କେନ୍ଦ୍ର ବା ପରୀକ୍ଷାଗାରର ବନ୍ଦ କରିବା ଭଳି ବ୍ୟବସ୍ଥା ମଧ୍ୟ ରହିଛି।
1: ଆପଣ ତ ଅନେକ ଗୁଡ଼ିଏ ସୁନ୍ଦର କଥା କହିଲେ ଯେ ଏଇ ଯୋଉ କନ୍ୟା ଭ୍ରୂଣ ହତ୍ୟା ଆଇନ କ'ଣ ଆଉ ଏହାର ଆବଶ୍ୟକତା କ'ଣ ରହିଛି, କିନ୍ତୁ ଏହି କନ୍ୟା ଭ୍ରୂଣ ହତ୍ୟା ରୋକିବାର ଆଇନ କେତେ ଦୂର ସଫଳ ହୋଇଛି ଏବଂ ସେଥିପାଇଁ କି ପ୍ରକାର ଦଣ୍ଡବିଧାନର ବ୍ୟବସ୍ଥା ରହିଛି ସେ ସମ୍ପର୍କରେ ଟିକେ କହିବେ କି?
0: ଏହି ଆଇନର ଧାରା 22-28 ପର୍ଯ୍ୟନ୍ତ ଏକାନ୍ତ ବ୍ୟାପକ ଓ ଗୁରୁତ୍ୱପୂର୍ଣ୍ଣ, ଯାହାକି ଅପରାଧ ଜନିତ ଦଣ୍ଡବିଧି ବ୍ୟବସ୍ଥା ପରିସରଭୁକ୍ତ। ପ୍ରଥମେ ଏହି ଆଇନ ପ୍ରଣୟନ ଦ୍ୱାରା ଗର୍ଭସ୍ଥ ଭ୍ରୂଣର ଲିଙ୍ଗ ନିରୂପଣ କରିବାର ବିଜ୍ଞାପନ ପ୍ରଚାର ଦ୍ୱାରା କରାଯାଉଥିବା ଅପରାଧକୁ ରୋକିବାର ପ୍ରଥମ ପର୍ଯ୍ୟାୟ। ଏହି ପର୍ଯ୍ୟାୟଭୁକ୍ତ ବ୍ୟବସ୍ଥା କୌଣସି ବ୍ୟକ୍ତି ଦ୍ୱାରା ବା କୌଣସି ପ୍ରକାର ଚିକିତ୍ସା କେନ୍ଦ୍ର, ପରୀକ୍ଷାଗାର, ନର୍ସିଂହୋମ୍ରେ ବ୍ୟବହୃତ ହେଉଥିବା ଉପକରଣ କୌଶଳ ସମ୍ପର୍କରେ ବିଜ୍ଞାପନ ଜରିଆରେ ହେଉ ବା ପତ୍ରପତ୍ରିକା ମାଧ୍ୟମରେ ଖବରକାଗଜ ଦ୍ୱାରା ହେଉ ଏଭଳି କାର୍ଯ୍ୟ କରାଯାଇଥାଏ ତାହେଲେ ତାକୁ ରୋକିବା ପାଇଁ ଏହି ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ଆହୁରି ମଧ୍ୟ ଜଣେ ଗର୍ଭବତୀ ମହିଳାକୁ

ଶୁଣିଲେ ହିନ୍ଦୀ କଥାଚିତ୍ର ଲଭ୍ ଷ୍ଟୋରୀର ଗୀତ ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି ସମୟ ମଧ୍ୟରେ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ହମ୍ ଦିଲ୍ ଦେ ଚୁକେ ସନମ୍ର। ଏହି ସୁନ୍ଦର ଗୀତଟି ଗାଇଛନ୍ତି କବିତା କୃଷ୍ଣମୂର୍ତ୍ତି, ମହମ୍ମଦ ସଲାମତ ଏବଂ ସାଥୀ।

ଆପଣମାନେ ଶୁଣୁଛନ୍ତି ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ତେବେ ପରବର୍ତ୍ତୀ କଥାଚିତ୍ର ଦିଲ୍ ତୋ ପାଗଲ ହେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ୍ ଆପଣମାନଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ପରବର୍ତ୍ତୀ ଅନୁରୋଧର ଗୀତଟି ହେଉଛି ତୁ ଦିଲ୍ଲୀ ପାଣି ଟୋପି, ଆତ୍ମା ମୋର ହେବ ଶାନ୍ତି। ଏହି ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରି ଏସ୍ଏମ୍ଏସ୍ କରିଛନ୍ତି ମହମ୍ମଦପୁର ବିଲହାଟ କଟକରୁ ରଞ୍ଜନ କୁମାର ଗିଲ, କୈଳାଶ ଚନ୍ଦ୍ର ଗିଲ ଏବଂ ଭାରତ ଚନ୍ଦ୍ର ପାତ୍ର ଏବଂ ସୁନିତା ପୃଷ୍ଟି, ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ ଆପଣମାନଙ୍କ ପାଇଁ।

0: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ।

ସୁରେଶ ୱାଡେକରଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଆଲବମ୍ ଆତ୍ମା କାନ୍ଦୁଚି। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମହମ୍ମଦପୁର ବିଲହାଟ କଟକରୁ ସୁଶାନ୍ତ କୁମାର ଗିଲ୍।

ପ୍ରେମର ପ୍ରଥମ ପିଆଲା ପରେ ତୁ ବି ନିଶାରେ ମୁଁ ବି ନିଶାରେ ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ନିବେଦିତା। ଆଲବମ୍ ପ୍ରିୟା ଅନୁରୋଧ କରିଛନ୍ତି ଶୁଣିବା ପାଇଁ ଖୋର୍ଦ୍ଧାରୁ ଓସିନ୍।

ହଳଦୀ ବସନ୍ତ ଆଲବମ୍ର ଗୀତଟିଏ ତମ ସଜଳ କଜଳ ଆଖିରେ ଗାଇଛନ୍ତି ଶୁଭାଶିଷ ଏବଂ ନିବେଦିତା। ଶୁଣିବାକୁ ଚାହିଁଛନ୍ତି ଭୁବନେଶ୍ୱରରୁ ସୋନାଲିସା।

0: ଅକ୍ଷୟ କୁମାର ମହାନ୍ତି ଏବଂ ତୃପ୍ତି ଦାସଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତ।
1: ମତେ ବହିଟିଏ ମୁଁ ବହିଟିକୁ ଖୋଲି ଦେଖିଦିଏ ଥିଲା ଭିତରେ ତାହାର ଚିଠିଟିଏ ଠିକ ତୋରି ପରି ଝିଅଟିଏ ଦେଇଥିଲା।

କାର୍ଯ୍ୟକ୍ରମ ଚିରହରିତରେ ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ ପରିବେଷଣ କରିଥିଲେ ଆକାଶବାଣୀ କୋରାଲ ଗ୍ରୁପ୍ର କଣ୍ଠଶିଳ୍ପୀମାନେ। ଗୀତ ରଚନା ସ୍ନେହଲତା ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ କିଶୋର ଚକ୍ର।

ପିଲାମାନେ, ଆଜିର କିଶୋର ଚକ୍ରର ଏକ ନୂତନ ଅଧ୍ୟାୟକୁ ସ୍ୱାଗତ କରୁଛି ମୁଁ ତୁମର ଜୟଶ୍ରୀ ଅପା। କୁହାଯାଏ ପରିଶ୍ରମ କେବେ ବୃଥା ଯାଏନି, ଆଉ ସଫଳତା ଦିନେ ନା ଦିନେ ମୁଣ୍ଡ ନୁଆଇଥାଏ। ପିଲାଏ, ପ୍ରତିବର୍ଷ ମାଟ୍ରିକ ପରୀକ୍ଷା ଫଳ ବାହାରିବା ପରେ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଠେ କି କିଏ ଟପର ହେଲା, କେତେ ମାର୍କ ରଖିଲା, ସେମାନେ କ'ଣ ସ୍ୱତନ୍ତ୍ର ପରିଶ୍ରମ କରନ୍ତି, କେତେ ଘଣ୍ଟା ପଢ଼ନ୍ତି, ଏସବୁ ପ୍ରଶ୍ନର ଉତ୍ତର ଆଜି ଆମେ ପାଇବା। ଆଜି ଆମ ସହିତ ଅଛନ୍ତି ସାରା ଓଡ଼ିଶାରେ ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ଆମ ସମସ୍ତଙ୍କର ଗର୍ବ ମ୍ୟାଟ୍ରିକ୍ ଟପର ଆଶୁତୋଷ ନାୟକ। ଆସ ତାଙ୍କ ସହ କଥା ହେବା, ଏହି ସଫଳ ଯାତ୍ରାର କାହାଣୀ ଜାଣିବା। କିନ୍ତୁ ପ୍ରତ୍ୟେକ ଥର ଭଳି କାର୍ଯ୍ୟକ୍ରମକୁ ଆରମ୍ଭ କରିବା ଏହି ଭଜନରୁ। ଗାଇଛନ୍ତି ଏସ୍ପି ଓମ୍ ପ୍ରକାଶ ପଣ୍ଡା ଏବଂ ରଚନା କରିଛନ୍ତି ମଧୁସୂଦନ ଦାସ।

0: ପିଲାଏ, ଏହି ସୁନ୍ଦର ଭଜନ ଶୁଣିବା ପରେ ଆସ କଥା ହେବା ଏ ବର୍ଷ ମ୍ୟାଟ୍ରିକର ଷ୍ଟେଟ୍ ଟପର ଆଶୁତୋଷ ନାୟକଙ୍କ ସହ।
1: ଆଶୁତୋଷ, ତମକୁ ଆମ ଆକାଶବାଣୀ କଟକ କେନ୍ଦ୍ର ତରଫରୁ ବହୁତ ବହୁତ ଶୁଭେଚ୍ଛା।
2: ଧନ୍ୟବାଦ।
1: ସାରା ଓଡ଼ିଶାରେ ଟପ୍ କରିବା ପରେ ଏବେ କେମିତି ଲାଗୁଛି?
2: ଖୁସି ତ ଅଛି ଯେ ପରିଶ୍ରମ ଅନୁଯାୟୀ ମୋତେ ସଫଳତା ମିଳିଛି। ସଫଳତା ମିଳିବ ବୋଲି ମୋର ମଧ୍ୟ ଆଶା ଥିଲା, କାରଣ ମୁଁ ଯୋଉ ପରିଶ୍ରମ କରିଥିଲି ମୋର ବିଶ୍ୱାସ ଥିଲା ଯେ ମୁଁ ମୋ ପରିଶ୍ରମର ଫଳ ନିଶ୍ଚୟ ପାଇବି, ଆଉ ମୁଁ ପାଇଛି।
1: ତମେ ତମର ସ୍କୁଲ ନାଁଟା କହିଦିଅ ଆଗେ, ଯୋଉ ସ୍କୁଲରେ ପଢୁଥିବା ସମୟରେ ତମେ ଏଇ ସଫଳତା ପାଇଛ।
2: ମୁଁ ବାଲେଶ୍ୱର ଜିଲ୍ଲାର ସୌରସ୍ଥିତ କୃଷ୍ଣଚନ୍ଦ୍ର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଧ୍ୟୟନ କରୁଥିଲି ଏବଂ ସେଠାରେ ମୁଁ ଏହି ସଫଳତା ପାଇଛି।
1: ପ୍ରତି ସଫଳତା ପଛରେ ଗୋଟିଏ ବଡ ସଂଘର୍ଷ ରହିଥାଏ,

0: ସଫଳତାର ଶ୍ରେୟ ତମେ କାହାକୁ ଦେବାକୁ ଚାହୁଁଛ ଆଶୁତୋଷ?
1: ମୁଁ ମୋର ସଫଳତାର ଶ୍ରେୟ ତ ପ୍ରଥମେ ମୋର ବାପା ମାଙ୍କୁ ଦେବାକୁ ଚାହିଁବି, କାରଣ ମୋର ପାଠପଢାରେ ସେମାନେ ମୋତେ ବହୁତ ସହାୟତା କରିଛନ୍ତି, ମୋର ପ୍ରତି କଥାରେ ସେମାନେ ମୋତେ ବହୁତ ସପୋର୍ଟ ଦେଇଛନ୍ତି ଏବଂ ଯେତେବେଳେ ବି ଯାହା ଆବଶ୍ୟକ ସେମାନେ ମୋତେ ତାହା ଯୋଗାଇ ଦେଇଛନ୍ତି, ଏବଂ ଦ୍ୱିତୀୟତଃ ମୁଁ ମୋର ଗୁରୁଜୀ ଗୁରୁମା ମାନଙ୍କୁ ମଧ୍ୟ ସମସ୍ତ ଶ୍ରେୟ ଦେବାକୁ ଚାହିଁବି। ପାଠପଢାରେ ଯେତେବେଳେ ମୋର ଯାହା ଅସୁବିଧା ହୁଏ ବା ମୁଁ କିଛି ଯଦି କୌଣସି ଡାଉଟ ଆସେ ତ ସେମାନେ ମୋତେ ମୋର ସମସ୍ତ ଡାଉଟ ମଧ୍ୟ କ୍ଲିୟର କରିବାରେ ସାହାଯ୍ୟ କରନ୍ତି, ତେଣୁ ସେମାନଙ୍କୁ ମଧ୍ୟ ମୁଁ ମୋର ଶ୍ରେୟ ଦେବାକୁ ଚାହିଁବି। ମୋର ଯେଉଁ ଟ୍ୟୁସନ ସାର୍ ମାନେ ମୋତେ ମାର୍ଗଦର୍ଶନ ଦେଇଛନ୍ତି ସେମାନଙ୍କର ସାହାଯ୍ୟ ମଧ୍ୟ ନିହାତି ଭାବରେ ମୋତେ ମୁଁ ସଫଳତା ପାଇବାରେ ବହୁତ ସାହାଯ୍ୟ କରିଛି, ତେଣୁ ସେମାନଙ୍କୁ ମଧ୍ୟ ମୁଁ ମୋର ସଫଳତାର ଶ୍ରେୟ ଦେବାକୁ ଚାହିଁବି।
0: ଏବେ ଆସିବା ସେଇ ପ୍ରଶ୍ନ ଉପରକୁ ଯାହା ସବୁ ପିଲା ଜାଣିବାକୁ ଚାହୁଁଛନ୍ତି, ତମର ପାଠପଢାର ଟାଇମ୍ ଟେବୁଲ କଣ ଥିଲା ଆଉ ତମେ ଦିନକୁ କେତେ ଘଣ୍ଟା ପଢୁଥିଲ?
1: ରେଗୁଲାରଲି ମୁଁ 6-7 ଘଣ୍ଟା ପରିଶ୍ରମ କରୁଥିଲି, ସେଥିପାଇଁ ସ୍କୁଲ ଏବଂ ଟ୍ୟୁସନ ସମୟକୁ ଛାଡିଦେଲି। ସେ 6-7 ଘଣ୍ଟା ମୁଁ କେବଳ ସେଲ୍ଫ ଷ୍ଟଡି ଉପରେ ହିଁ ଗୁରୁତ୍ୱ ଦେଉଥିଲି, କାରଣ ସେଲ୍ଫ ଷ୍ଟଡି ହିଁ ପାଠପଢାକୁ ଆଗକୁ ନେବାରେ ସାହାଯ୍ୟ କରେ ଏବଂ ସିଲାବସକୁ ଆଡଭାନ୍ସ ସାରିବାରେ ମଧ୍ୟ ମୁଁ ଅନେକ ସମୟ ଦେଇଥିଲି।
0: ବହୁତ ବଢିଆ କଥା କହିଲ ଆଶୁତୋଷ। ମ୍ୟାଟ୍ରିକରେ ଗୋଟେ ବିଷୟ ସବୁଠୁ ବଡ଼ ମୁଣ୍ଡ ବିନ୍ଧାର କାରଣ ସେଇଟା ହେଲା ଗଣିତ। ଏହି ଗଣିତ ପାଇଁ ତମର କଣ ସ୍ପେଶିଆଲ ଷ୍ଟ୍ରାଟେଜି ଥିଲା? ମ୍ୟାଥ ପାଇଁ ତମେ କେମିତି ପ୍ରିପେୟାର ହଉଥିଲ?
1: ମ୍ୟାଥ ପାଇଁ ତ ଦେଖିବା, ମ୍ୟାଥରେ 100 ମାର୍କସ୍ରୁ 50 ମାର୍କସ୍ ହଉଛି ଓଏମ୍ଆର୍ ପେଟେନ୍, ବାକି 50 ମାର୍କସ୍ ହଉଛି ସବଜେକ୍ଟିଭ ପେଟେନ୍। ସବଜେକ୍ଟିଭ ପେଟେନ୍ରେ ଯୋଉ 50 ମାର୍କସ୍ କ୍ୱେଶ୍ଚିନ୍ ଦେଖିବାକୁ ଗଲେ ପ୍ରାୟତଃ ପ୍ରତିବର୍ଷ ଡାଇରେକ୍ଟ କ୍ୱେଶ୍ଚିନ୍ ହିଁ ଆସେ, ଟେକ୍ସଟ ବୁକ୍ ହିଁ କ୍ୱେଶ୍ଚିନ୍ ଆସେ। ଯୋଉ ପିଲା ରେଗୁଲାରଲି କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରେ ସେ ସବଜେକ୍ଟିଭରେ 50 ମାର୍କସ୍ ନିଶ୍ଚୟ ଆଣିପାରିବ ସହଜରେ, ଏଥିରେ କୌଣସି ସନ୍ଦେହ ନାହିଁ। କିନୁ ବାକି ରହିଲା ଯେଉଁ ଅବଜେକ୍ଟିଭରେ 50 ମାର୍କସ୍, ତାହା ଡିପେଣ୍ଡ କରେ ଯେ କେତେ ପ୍ରାକ୍ଟିସ୍ କରିଛ କିମ୍ବା କେତେ କ୍ୱେଶ୍ଚିନ୍ ତମେ ଆଡଭାନ୍ସ ପ୍ରାକ୍ଟିସ୍ କରିଛ, ସେଇଥିରୁ ହିଁ ଜଣାପଡ଼େ। ମେନଲି ମୁଁ ସେ ଅବଜେକ୍ଟିଭ ଉପରେ ହିଁ ବେଶୀ ଫୋକସ୍ କରିଥିଲି, କାରଣ ମୁଁ ଜାଣିଥିଲି ଯେ ଅବଜେକ୍ଟିଭରେ କ୍ୱେଶ୍ଚିନ୍ ହିଁ ଡାଉଟ୍ରେ ହିଁ ଆମକୁ ପକେଇବ, ତେଣୁ ମୁଁ ଯଥାସମ୍ଭବ ମୁଁ ଅଧିକରୁ ଅଧିକ କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିବାକୁ ଚେଷ୍ଟା କରିଥିଲି।
0: ମାନେ ଯୋଉ କହନ୍ତି ପ୍ରାକ୍ଟିସ୍ ମେକ୍ସ ମ୍ୟାନ୍ ପରଫେକ୍ଟ, ତାମାନେ କଣ ଏଇଠି ସେଇ ବିଷୟଟା ଲାଗୁ ହବ?
1: ନିହାତି ଭାବରେ ଏଠି ଲାଗୁ ହବ, କାରଣ ବିନା ପ୍ରାକ୍ଟିସ୍ରେ ଏକ୍ଜାମ୍ ହେଲେ ଆମେ କଦାପି ଭଲ ପ୍ରିପେୟାର କରିପାରିବାନି।
0: ଆଜିକାଲି ମୋବାଇଲର ଯୁଗ ଆଶୁତୋଷ, ଆଉ ଆଜିକାଲି ସବୁ ପିଲା ମୋବାଇଲ ଆଉ ସୋସିଆଲ ମିଡିଆରେ ଏତେ ଆକ୍ଟିଭ ଯେ ତାଙ୍କୁ ବାହାରେ ଯାଇ ଖେଳିବାକୁ ବି ସମୟ ମିଳୁନି, ତ ଏଇ ମୋବାଇଲ ତମେ ପରୀକ୍ଷା ସମୟରେ କେମିତି କଣ ଭାବରେ ବ୍ୟବହାର କରୁଥିଲ ଆଉ ମୋବାଇଲଟା ଆମ ପିଲାମାନଙ୍କ ପାଇଁ କେତେ ଭଲ, ପାଠପଢାରେ କେତେ ହେଲ୍ପ କରୁଛି କିମ୍ବା କଣ ତାର ଡିସଆଡଭାଣ୍ଟେଜ ଅଛି ବୋଲି ତମେ ଭାବୁଛ?
1: ପ୍ରତ୍ୟେକ ଜିନିଷର ବହୁତ ମେରିଟ୍ସ ଏବଂ ଡିମେରିଟ୍ସ ଅଛି। ମୋବାଇଲର ବି ସେମିତି ମେରିଟ୍ସ ମଧ୍ୟ ଅଛି, ଡିମେରିଟ୍ସ ମଧ୍ୟ ଅଛି, କିନ୍ତୁ ସେଟା ଆମ ଉପରେ ଡିପେଣ୍ଡ କରେ ଯେ ଆମେ ତାକୁ କେମିତି ଭାବରେ ୟୁଜ୍ କରିବା। ପରୀକ୍ଷା ସମୟରେ ପ୍ରାୟତଃ ଯୋଉ କ୍ୱେଶ୍ଚିନ୍ ମୋର ଡାଉଟ୍ ହେଲା କିମ୍ବା ସାର୍ ମୋ ପାଖରେ ବର୍ତ୍ତମାନ ଯୋଉ ସମୟରେ ନାହାନ୍ତି ସେଇ ସମୟରେ ମୋବାଇଲରେ ମଧ୍ୟ ଗୁଗୁଲ କିମ୍ବା ଅନ୍ୟ ଆପ୍ସରେ ମୁଁ ସେଗୁଡାକ ଡାଉଟ୍ ଗୁଡାକ କ୍ଲିୟର ହେଇପାରୁଥିଲି, ନହେଲେ ଅଧିକରୁ ଅଧିକ କିଛି ଜାଣିବା ପାଇଁ ଏକ୍ସଟ୍ରା କିଛି ନଲେଜ ପାଇବା ପାଇଁ ମୁଁ ମଧ୍ୟ ମୋବାଇଲକୁ ୟୁଜ୍ କରେ। ବାକି ରହିଲା ଯୋଉ ଡିଷ୍ଟ୍ରାକ୍ସନ ଗୁଡାକ, ସେ ଡିଷ୍ଟ୍ରାକ୍ସନ ଗୁଡାକୁ ଦୂରେଇବା ପାଇଁ ନିଜ ତରଫରୁ ଆମେ ଚେଷ୍ଟା କରିବା ଦରକାର।
0: ମୋବାଇଲରେ ବହୁତ ଏଜୁକେସନାଲ ଆପ୍ ସବୁ ଆସୁଛି, ସେଗୁଡା କେତେ ସହାୟ ହୁଏ ପିଲାମାନଙ୍କୁ?
1: ନିହାତି ଭାବରେ କହିବାକୁ ଗଲେ ବହୁତ ସହାୟକ ହେଇପାରିବ ଯଦି ତାକୁ ଠିକ ଭାବରେ ଆମେ ୟୁଜ୍ କରିବା ଜାଣିଥିବା। ତ ଅନେକ କ୍ୱେଶ୍ଚିନ୍ ଅଛି ଯେଉଁଗୁଡା କି ଆମର ଆମେ ଯଦି ସଲ୍ଭ କରି ନପାରିବା କିମ୍ବା ଯଦି ଆମର କୌଣସି ଟିଚର ମଧ୍ୟ ସଲ୍ଭ କରି ନପାରିଲେ, କିନ୍ତୁ ମୋବାଇଲରେ ଯେଉଁ AI ଅଛି ସେ ସହଜରେ ତାକୁ ସଲ୍ଭ କରିପାରିବ ଏବଂ ଆମକୁ ମଧ୍ୟ ବୁଝିବାରେ ତାହା ସାହାଯ୍ୟ କରିବ।
0: ତମେ କହୁଛ ଯେ ମୋବାଇଲଟା ହେଲ୍ପଫୁଲ କିନ୍ତୁ ତାର ବ୍ୟବହାର ଉପରେ ଗୁରୁତ୍ୱ ଦେବାର ଅଛି, ଆମେ ତାକୁ କୋଉ ୱେରେ ବ୍ୟବହାର କରୁଛ ନା କଣ?
1: ଆଜ୍ଞା।
0: ଆଚ୍ଛା, ଏଇ ଯୋଉ ପରୀକ୍ଷା ସମୟ ଯେତିକି ଦିନ ପରୀକ୍ଷା ଚାଲିଲା ବା କିଛି ଦିନ ଆଗରୁ ଯାହା ବି ଫର୍ମ ଫିଲଅପ୍ ଠାରୁ ନେଇ ପରୀକ୍ଷା ପର୍ଯ୍ୟନ୍ତ ଯୋଉ ଗୋଟେ ମନରେ ଡର ଥାଏ ବା ମାନସିକ ଚାପ ଥାଏ, ପ୍ରେସର ଥାଏ, ତମେ ତାକୁ କେମିତି ହ୍ୟାଣ୍ଡେଲ କରୁଥିଲ?
1: ପ୍ରେସର ପାଇଁ ତ ମୁଁ ପ୍ରଥମେ ନିଜକୁ ରିଲାକ୍ସ କରିଦେଇଥିଲି, କାରଣ ଜାଣିଥିଲି ଯେ ମୁଁ ସାରା ବର୍ଷ ଯୋଉ ପରିଶ୍ରମ କରିଛି ମୋର ଏକ୍ସପେକ୍ଟେସନ ଅନୁଯାୟୀ ମୁଁ ନିହାତି ଭାବରେ ଭଲ ଫଳ ପାଇବି, ଏବଂ

0: ସେଇ ବିଶ୍ୱାସ ରଖିକି ମୁଁ ପରିଶ୍ରମ କରୁଥିଲି ଏବଂ କଦାପି ମୁଁ ଟେନସନ ନେବାକୁ ଚାହୁଁଥିଲି, କାରଣ ମୁଁ ଜାଣିଥିଲି ଯେ ଯଦି ଟେନସନ ମାଇଣ୍ଡକୁ ଆସିଲା ତାହେଲେ ଏକ୍ସାମରେ କିଛି ଖରାପ ହେଇଯାଇପାରେ, କିମ୍ବା ଏଇ ଡର ମଧ୍ୟ ମୋ ମନରେ ଥିଲା। ତଥାପି ମୋର ବାପା ମା ମତେ ବହୁତ ଇମୋସନାଲ ସପୋର୍ଟ ଦେଇଛନ୍ତି ଏବଂ ମତେ ରିଲାକ୍ସ ହେବାରେ ମଧ୍ୟ ସାହାଯ୍ୟ କରିଛନ୍ତି। ତେଣୁ ଟେନସନରେ ମୁଁ ପ୍ରାୟ ଆସିନଥିଲି ଏକ୍ସାମ ଟାଇମରେ।
1: ପାଠ ପଢିବା ଛଡା ଏଇ ପରୀକ୍ଷା ସମୟରେ ତମେ ରିଲାକ୍ସ ହେବା ପାଇଁ, ଫ୍ରେଶ ହେବା ପାଇଁ କଣ କଣ ସବୁ କରୁଥିଲ?
0: ସେମିତି ଦେଖିବାକୁ ଗଲେ ମତେ ପେଣ୍ଟିଂ କରିବାକୁ ବି ଭଲ ଲାଗେ, ବା ସାଙ୍ଗମାନଙ୍କ ସହିତ ବି ଯଦି କୌଣସି ଟାଇମରେ ଲିଜର୍ ଟାଇମରେ ମିଳିଲା ମୁଁ ଖେଳିବାକୁ ମଧ୍ୟ ଯାଉଥିଲି, ଯାହାଦ୍ୱାରା କି ମାଇଣ୍ଡ ଫ୍ରେଶ ହେଇପାରିବ ଏବଂ ମାଇଣ୍ଡ ଫ୍ରେଶ ହେଲେ ହିଁ ଆମେ ଆଉ ଥରେ ପୁଣି ପଢିବାରେ ନିଜକୁ ଲଗେଇ ପାରିବା। ତେଣୁ ପେଣ୍ଟିଂ ଖେଳିବା ଛଡା ଆହୁରି ମଧ୍ୟ ମୁଁ ବହୁତ ଷ୍ଟୋରୀ ବୁକ୍ସ ମଧ୍ୟ ମତେ ପଢିବାକୁ ଭଲ ଲାଗେ।
1: କଣ ସବୁ ଖେଳୁଥିଲ?
0: ସେମିତି ଦେଖିବାକୁ ଗଲେ ମୁଁ କ୍ରିକେଟ ଖେଳିବାକୁ ତ ଭଲ ପାଏ, ମାନଙ୍କ ସାଥିରେ ମଧ୍ୟ କ୍ରିକେଟ ଖେଳେ, ଏମିତି ଭଲି ନହେଲେ କବାଡି ଆମେ ଖେଳୁ ସମସ୍ତେ।
1: ମାନେ ଯୋଉ କହନ୍ତି ଯେ ପରୀକ୍ଷା ଆସିଲା ମାନେ ତମେ ବହିରୁ ମୁଣ୍ଡ କାଢିବନି, ସେଇଟା ଠିକ ନା ଟିକେ ରିଲାକ୍ସ ହେବା ଦରକାର ପ୍ରତି ପିଲାକୁ?
0: ନା ସେମିତି ଯଦି ପୁରା ଟାଇମ ଦିନର 24 ଘଣ୍ଟା ଯଦି ଆମେ ବହିରେ ତ ସେମିତି କେହି ବି ବହିରେ ଲାଗିକି ରହିପାରିବେନି, କାରଣ ଆଉ ମାଇଣ୍ଡରେ ବି ଲିମିଟ ଅଛି, ଯେତେ ଅଧିକ ଟାଇମ ଆମେ ପଢିଲେ ଆମେ ଧୀରେ ଧୀରେ ଆମକୁ ବୋର୍ ଲାଗେ, ତେଣୁ କିଛି ସମୟ ରିଲାକ୍ସ କରିବାକୁ ମଧ୍ୟ ଦରକାର।
1: ବହୁତ ପିଲା ଅଛନ୍ତି ଆଶୁତୋଷ, ପରୀକ୍ଷା ଆସିଲେ ବା ଟାଇମ ଟେବୁଲ ବାହାରିଲେ ସେମାନେ ପଢିବାକୁ ଆଗଭର ହୁଅନ୍ତି, ସେଇଟା ଠିକ ନା ଆଗରୁ ପ୍ରିପେୟାର ହେବାଟା ଠିକ? କେତେ ଦିନ ଆଗରୁ ତମେ ପରୀକ୍ଷା ପାଇଁ ପ୍ରିପେୟାର ହବ ତମେ ଭାବୁଛ, ତାହେଲେ ତମେ ସବୁ ସିଲାବସ କୁ କଭର କରିପାରିବ ବେଟର ୱେରେ?
0: ଯଦି ବେଟର ୱେରେ ସବୁ ସିଲାବସ କଭର କରିବାକୁ ଅଛି ତାହେଲେ ସେସନ ଷ୍ଟାର୍ଟରୁ ହିଁ ନିଜକୁ ପ୍ରିପେୟାର କରିବା ଦରକାର। ଯଦି ଆମେ ପ୍ରତିଦିନ ଏଭଳି ଭାବରେ ପଢିବା ଯେଭଳି କାଲି ପରୀକ୍ଷା ଅଛି, ଆଉ ସିରିୟସ ନୁହେଁ ବରଂ ସିନ୍ସିୟରଲି ଯଦି ପଢିବା ତାହେଲେ ଏକ୍ସାମ ଟାଇମରେ ଆଉ ପ୍ରେସର ରହିବନି। ଏବଂ କିନ୍ତୁ ଯଦି ଆମେ ଏମିତି କରିବା ଯେ ପରୀକ୍ଷା ମାସେ ରହିଲା ମାସେରେ ଯଦି ଆମେ ପଢିବା ତାହେଲେ ପ୍ରେସର ବହୁତ ହେଇଯିବ ଏବଂ ଆମେ ଯୋଉ ଜାଣିଥିବା ଜିନିଷ ମଧ୍ୟ ଆମର ଭୁଲ ହେଇଯାଇପାରେ,
1: ମାନେ ଆଉ ସିଲାବସ ବି ତମର କଭର ତମେ କରିପାରିବନି।
0: ସେମିତି
1: ପାଠକୁ ଛାଡିକି ଗୋଟେ ଅଲଗା ପ୍ରଶ୍ନ, ପରୀକ୍ଷା ସମୟରେ କହନ୍ତି ବହୁତ ସୁଷମ ଆଉ ସନ୍ତୁଳିତ ଖାଦ୍ୟ ଖାଇବ, ଦେହ ପ୍ରତି ଯତ୍ନବାନ ହବ, ଯେମିତିକି ତମେ ରୋଗରେ ପଡିବନି, ସମୟ ଅନୁଯାୟୀ ଶୋଇବ, ଏସବୁ ବିଷୟରେ ତମର କଣ ପ୍ଲାନ ଥିଲା? କଣ କେମିତି ଖିଆପିଆ କରୁଥିଲ, କେମିତି ବିଶ୍ରାମ ନଉଥିଲ, କେମିତି ଶୋଉଥିଲ, କେମିତି ତମର ଦିନଚର୍ଯ୍ୟା ଥିଲା?
0: ମୁଁ ଦେଖିବାକୁ ଗଲେ ମୁଁ ତ ପ୍ରତିଦିନ ପ୍ରାୟ ବହୁତ 5ଟା ବେଳେ ହିଁ ଉଠେ, ରାତି ପର୍ଯ୍ୟନ୍ତ ମୁଁ କେବେ ଅଧିକ ରାତି ପର୍ଯ୍ୟନ୍ତ ପଢି ନାହିଁ, ତଥାପି 11:30 କିମ୍ବା 12 ରାତି 12 ଯାଏ ମଧ୍ୟ ପଢେ, କିନ୍ତୁ ତାପରେ ମୁଁ ଶୋଇବାକୁ ଯାଏ, କାରଣ ମୁଁ ଜାଣିଛି ଯଦି ଆଜି ବେଶୀ ରାତି ଯାଏ ପଢିଲେ ଆମର କାଲି ଦିନଟା ୱେଷ୍ଟ ହେଇଯିବ, ତେଣୁ ବେଶୀ ରାତି ପର୍ଯ୍ୟନ୍ତ ମୁଁ କେବେ ପଢେ ନାହିଁ, କିନ୍ତୁ ସକାଳୁ ଭୋର ଉଠି ମୁଁ ପଢିବା ମତେ ଭଲ ଲାଗେ। ଏବଂ ଖାଇବା ପିଇବା କଥା ଦେଖିବାକୁ ଗଲେ ମୁଁ ସବୁଜ ପରିବା କିମ୍ବା ଅନ୍ୟ ଯେଉଁ ଖାଦ୍ୟ ଖାଇଲେ ଦେହ ସୁସ୍ଥ ରହିବ ସେଇଭଳି ଖାଦ୍ୟ ହିଁ ଖାଉଥିଲି, ଯାହାଦ୍ୱାରା କି ପରୀକ୍ଷା ସମୟରେ କୌଣସି ଦେହ ଖରାପ ନ ହୁଏ କିମ୍ବା ପାଠପଢାରେ କୌଣସି ଡିଷ୍ଟର୍ବାନ୍ସ ନ ହୁଏ, ତେଣୁ ଖାଇବା ପିଇବା ପ୍ରତି ମଧ୍ୟ ମୁଁ ଧ୍ୟାନ ଦେଉଥିଲି।
1: ପରୀକ୍ଷା ସମୟରେ ସ୍କୁଲରେ ଯାହା ସବୁ ନୂଆ ବ୍ୟବସ୍ଥା କରାଗଲା ତମେ ସେଥିରେ ଖୁସି ଥିଲ, ସେସବୁ କଣ କହିଲ ଆଶୁତୋଷ?
0: ଏଥର ଆମ ସ୍କୁଲରେ ଯଦି ଦେଖିବା ଆମ ସ୍କୁଲରେ ଗୋଟେ ନୂଆ ସିଷ୍ଟମ ହେଇଥିଲା, ଆମର ଗୋଟେ ମେଧାବୀ ମାର୍ଗଦର୍ଶନ ଶିବିର ଆମ ସ୍କୁଲରେ ବସିଥିଲା, ଯୋଉଟା କି କ୍ଲାସ 10ର ପିଲାମାନଙ୍କୁ ହିଁ ନେଇ ବସିଥିଲା, ତ ସେମାନେ ସେଥିରେ ଆମର ସବଜେକ୍ଟର ଭଲ ଭଲ ଟିଚର ମାନେ ଆସିଥିଲେ, ଆମକୁ କିଛି ଟିପ୍ସ ମଧ୍ୟ ଦେଇଥିଲେ ଯେ ପରୀକ୍ଷାରେ କେମିତି ଭଲ ଭାବରେ ଲେଖିଲେ କେମିତି ଲେଖିଲେ ଭଲ ନମ୍ବର ମିଳିବ ଆଉ କେମିତି ଭଲ ଭାବରେ ଆପିୟର କରାଯାଇପାରିବ, ଆମକୁ ଅନେକ ଟିପ୍ସ ଦେଇଥିଲେ, ସେଇଟା ବହୁତ ହେଲ୍ପଫୁଲ ହେଇଥିଲା ଯଦି ସତରେ କହିବାକୁ ଗଲେ। ଏବଂ ତା ଛଡା ଆମର ମଧ୍ୟ ରେଗୁଲାର ଆମର ୱିକ୍ଲି ଟେଷ୍ଟ ହୁଏ, ମନ୍ଥଲି ଟେଷ୍ଟ ମଧ୍ୟ ହୁଏ, ଏବଂ ଯାହାଦ୍ୱାରା କି ଆମେ ନିଜକୁ ଠିକ ଭାବରେ ଆମେ ଜାଣିପାରିବା ଯେ ଆମେ କେତେ ଭଲ ଭାବରେ ନିଜକୁ ପ୍ରିପେୟାର କରୁଛେ, ଆଉ ସେଇଟା ମଧ୍ୟ ଏକ୍ସାମରେ ବହୁତ ହେଲ୍ପଫୁଲ ହେଇଥିଲା।
1: ମାନ୍ୟବର ପ୍ରଧାନମନ୍ତ୍ରୀ ଆମର ନରେନ୍ଦ୍ର ମୋଦି ପରୀକ୍ଷା ପେ ଚର୍ଚ୍ଚା କରିଥିଲେ, ସେଇଟା ଶୁଣିଥିଲ?
0: ଆଜ୍ଞା
1: ସେଇଟା କେତେ ହେଲ୍ପଫୁଲ ହେଇଥିଲା?
0: ସେଇଟା ତ ବହୁତ ହେଲ୍ପଫୁଲ ହେଇଥିଲା, ମେନଲି କହିବାକୁ ଗଲେ ଯୋଉ ଏକ୍ସାମ ଟାଇମରେ ଯୋଉ ଷ୍ଟ୍ରେସ ଥାଏ ସେଇଟାକୁ କମ କରିବାରେ ମଧ୍ୟ ସେ ପ୍ରୋଗ୍ରାମଟା ବହୁତ ହେଲ୍ପଫୁଲ ହେଇଥିଲା, ସେ ଯୋଉ ଟିପ୍ସ ଦେଇଥିଲେ ସେଗୁଡାକୁ ମଧ୍ୟ ମୁଁ ମନେ ରଖିଥିଲି ଏବଂ ମୋତେ ଏକ୍ସାମରେ ବହୁତ ଇମୋସନାଲ ସପୋର୍ଟ ମଧ୍ୟ ଦେଇଥିଲା।
1: କିଛି ଟିପ୍ସ ମନେ ଅଛି?

0: ଯୋଉଟା କି ତମେ ଆମ ସହିତ ସେୟାର କରିବ?
1: ଗୋଟେ ଟିପ୍ସ ମଧ୍ୟ ଦେଇଥିଲେ ମୋର ମନେ ଅଛି, ସେ କହିଥିଲେ ଯେ କେବଳ ଏକ୍ସାମ ପାଇଁ, ଯଦି ତମେ କେବଳ ଏକ୍ସାମକୁ ଆଖି ଆଗରେ ରହିକି ପାଠ ପଢିବ ତାହେଲେ ତା ତମ ପାଇଁ ଗୋଟେ ବର୍ଡନ ହେଇଯିବ, କିନ୍ତୁ ସେଇ କିନ୍ତୁ ପାଠକୁ ଯଦି ତମେ ନିଜର ସ୍କିଲ ବଢେଇବା ପାଇଁ ପଢିବ ତାହେଲେ ସେଥିରେ ତମର ଗୋଟେ ଇଣ୍ଟରେଷ୍ଟ ଆସିବ।
0: ବହୁତ ବଢିଆ କଥା ଆଶୁତୋଷ, ବହୁତ ବଢିଆ କଥା। ଆଚ୍ଛା ଆଶୁତୋଷ, ରେଜଲ୍ଟ ବାହାରିବା ତାରିଖ ଘୋଷଣା ହେଲା ପରେ ତମକୁ ସବୁ କେମିତିଆ ଫିଲିଙ୍ଗସ ଆସିଲା, ମାନେ କେମିତି ଲାଗିଲା ତମକୁ?
1: ପ୍ରଥମତଃ ଯାହା ରେଜଲ୍ଟ

0: ଘୋଷଣା ହେଲା ପରେ ତମକୁ ସବୁ କେମିତିଆ ଫିଲିଙ୍ଗସ ଆସିଲା, ମାନେ କେମିତି ଲାଗିଲା ତମକୁ?
1: ପ୍ରଥମ ତ ରେଜଲ୍ଟ ଡେଟ୍ ଡିକ୍ଲେୟାର ହେଲା ପରେ ମୁଁ ତ ବହୁତ ଏକ୍ସାଇଟେଡ ଥିଲି, କିନ୍ତୁ ତଥାପି ମନରେ ଟିକେ ଡର ତ ଥିଲା ଯେ କଣ ହେଇପାରେ କଣ ନ ହେଇପାରେ, ତଥାପି ମୁଁ ଏକ୍ସାଇଟେଡ ଥିଲି। ସମସ୍ତେ ମଧ୍ୟ କହିଥିଲେ ନା ଭଲ ହବ, ଯଦି ଭଲ ପରିଶ୍ରମ କରିଛୁ ତାହେଲେ ଭଲ ଫଳ ମିଳିବ, ଆଶା ମୁଁ ରଖିଥିଲି ଯେ ମୋ ପରିଶ୍ରମ ଅନୁସାରେ ମୁଁ ଭଲ ଫଳ ପାଇବି।
0: କନଫିଡେଣ୍ଟ ଥିଲ?
1: ହଁ କନଫିଡେଣ୍ଟ ଥିଲି, କିନ୍ତୁ ତଥାପି ଟିକେ ନର୍ଭସନେସ ମଧ୍ୟ ଥିଲା।
0: ପ୍ରଥମେ କୋଉ ସୋର୍ସ ରୁ ତମେ ରେଜଲ୍ଟ ଜାଣିଲ?
1: ମୋର ବଡ ଭଉଣୀ ହିଁ ପ୍ରଥମେ ମୋ ରୋଲ ନମ୍ବର ନେଇ ଅପଲୋଡ କରିଥିଲେ ଏବଂ ସେ ଫାର୍ଷ୍ଟ ମୋତେ ରେଜଲ୍ଟ ଜଣେଇଥିଲେ।
0: ତମେ ରେଜଲ୍ଟ ମାର୍କ ଜାଣିଲ ନା ନାଇଁ ଜାଣିଲ ଯେ ମୁଁ ଷ୍ଟେଟ ଟପର ବି ହେଇଛି ବୋଲି?
1: ନା ଫାର୍ଷ୍ଟ ତ ମୁଁ ଜାଣିନଥିଲି, ଫାର୍ଷ୍ଟ ଅଫ୍ ଅଲ୍ ମୁଁ ମୋର ମାର୍କ ହିଁ ଜାଣିଥିଲି। ତାର ପାଖାପାଖି ସେଇଦିନ ବି ମୁଁ ପୁରାପୁରି ସିଓର ହେଇପାରିନଥିଲି, କିନ୍ତୁ ପରଦିନ ହିଁ ମୁଁ ଯାଇକି ସିଓର ହେଲି ଯେ ମୁଁ ଷ୍ଟେଟ ଟପର ହେଇଥିଲି।
0: ଟପର ହେଇଥିବା ଶୁଣି କେମିତି ଲାଗିଲା? ଆଶା ଯେତିକି କରିଥିଲ ସେତିକି ନମ୍ବର ପାଇଲ ନା ନାଇଁ ଆଉ ଟିକେ ଅଧିକ ପାଇଥାନ୍ତ ବୋଲି ମନରେ ଆଶା ଥିଲା, କଣ କେମିତି ଲାଗିଲା?
1: ଷ୍ଟେଟ ଟପର ହେଇଛି ବୋଲି ଶୁଣି ମୁଁ ଖୁସି ତ ହେଇଥିଲି, ସବୁ ସବଜେକ୍ଟରେ ବି ମୋର ସାଟିସ୍ଫାକ୍ସନ ଅନୁଯାୟୀ ମୋତେ ମାର୍କ ମିଳିଥିଲା। ତଥାପି ଆଉ କିଛି ନମ୍ବର ଯଦି ପାଇଥିଲେ ମଧ୍ୟ ଆହୁରି ଖୁସି ହେଇଥାନ୍ତି।
0: ବାପା ମା ପ୍ରତିକ୍ରିୟା ତାଙ୍କର କଣ ଥିଲା?
1: ସେମାନେ ମଧ୍ୟ ଶୁଣି ବହୁତ ଖୁସି ହେଇଥିଲେ ଯେ ମୋ ପରିଶ୍ରମର ଠିକ ଫଳ ମୁଁ ପାଇଛି ବୋଲି, ଷ୍ଟେଟ ଟପର ହେଇଛି ବୋଲି ଜାଣି ସେମାନେ ଆହୁରି ମଧ୍ୟ ଖୁସି ହେଇଥିଲେ ଯେ ମୁଁ ଯୋଉ ଆଶା କରିଥିଲି ସେଇ ସ୍ୱପ୍ନ ମୋର ପୂରଣ ହେଇଛି ବୋଲି ସେ ଜାଣି ଖୁସି ହେଇଛନ୍ତି।
0: ଆଉ ତମ ଗୁରୁଜୀ ଗୁରୁମା ଯେତେବେଳେ ଜାଣିଲେ?
1: ଗୁରୁଜୀ ଗୁରୁମା ସେମାନେ ତ ପ୍ରଥମରୁ ହିଁ ମତେ କହିଥିଲେ ଯେ ତୁ ଯଦି ଭଲ ଭାବରେ ପରିଶ୍ରମ କରିବୁ ତାହେଲେ ତୁ ମଧ୍ୟ ଷ୍ଟେଟ ଟପର ହେଇପାରିବୁ। ସେମାନେ ମଧ୍ୟ ଯେତେବେଳେ ରେଜଲ୍ଟ ଜାଣିଲେ ବହୁତ ଖୁସି ହେଇଥିଲେ।
0: ସେମାନେ ଆଗରୁ ତମ ଆଗରେ ତମ ଗୋଲ୍ଟା ରଖିଦେଇଥିଲେ ନା, ତମ ଉପରେ ସିଏ କନଫିଡେଣ୍ଟ ଥିଲେ?
1: କନଫିଡେଣ୍ଟ ଥିଲେ ଏବଂ ସପୋର୍ଟ ମଧ୍ୟ ବହୁତ ଦେଇଥିଲେ। ଯୋଉମାନେ ମୋର ୱେଲ୍ ୱିଶର୍ ମାନଙ୍କ କଥା ମୁଁ କହିବି, ସେମାନେ ପରୀକ୍ଷା ପୂର୍ବରୁ ତ ମଧ୍ୟ ମତେ ବହୁତ ସପୋର୍ଟ ଦେଇଥିଲେ, ସେମାନେ ମତେ ବହୁତ କନଫିଡେନ୍ସ ମଧ୍ୟ ଦେଇଥିଲେ ଏବଂ କହିଥିଲେ ଯେ ପରିଶ୍ରମ କଲେ ନିଶ୍ଚୟ ଭାବରେ ସଫଳ ହେଇପାରିବୁ, ଏବଂ ସେମାନେ ମତେ ଦେଖୁଥିଲେ ଜଣେ ଯେ ମୁଁ ସବୁବେଳେ ହାର୍ଡୱାର୍କ କରିବାକୁ ଭଲ ପାଏ, ଏବଂ ସେଇ ଦୃଷ୍ଟିରେ ସେମାନେ ମତେ ଦେଖୁଥିଲେ। ଏବଂ ପରୀକ୍ଷା ପରେ ସେମାନେ ସେତେବେଳେ ଜାଣିଲେ ଯେ ମୋ ହାର୍ଡୱାର୍କ ର ଠିକ ଫଳ ମୁଁ ପାଇଛି, ତେଣୁ ସେମାନେ ମଧ୍ୟ ମତେ କଂଗ୍ରାଚୁଲେଟ କରିଛନ୍ତି।
0: ଆଶୁତୋଷ ତମର ବର୍ତ୍ତମାନ ଭବିଷ୍ୟତର କଣ ପ୍ଲାନିଂ ଅଛି, କଣ ହବାକୁ ଚାହୁଁଛ ବର୍ତ୍ତମାନ, ତମେ କୋଉ ଲାଇନରେ ଯିବାକୁ ଚାହୁଁଛ, କଣ କରିବାକୁ ଚାହୁଁଛ?
1: ଭବିଷ୍ୟତରେ ତ ଜଣେ ଭଲ ଡକ୍ଟର ହେବାର ମୁଁ ଲକ୍ଷ୍ୟ ରଖିଛି ଏବଂ ସେଥିପାଇଁ ମଧ୍ୟ ମୁଁ ପରିଶ୍ରମ ଆଗକୁ ଆହୁରି ଜାରି ରଖିବି। ଏବେ ମୁଁ ପ୍ଲସ ଟୁ ରେ ସାଇନ୍ସ ପଢିବାର ଲକ୍ଷ୍ୟ ରଖିଛି, ସାଇନ୍ସ ପଢିବା ସହିତ ମୁଁ ନିଟ୍ ପରୀକ୍ଷା ପାଇଁ ମଧ୍ୟ କୋଚିଂ ନେବି ଏବଂ ସେଥିପାଇଁ ଆଗକୁ ମତେ ପ୍ରିପେୟାର କରିବାର ଅଛି। ମୁଁ ଭୁବନେଶ୍ୱରରେ ଆଦ୍ୟାନ୍ତ ହାୟର ସେକେଣ୍ଡାରୀ ସ୍କୁଲରେ ନାମ ଲେଖାଇଛି।
0: ଆଚ୍ଛା ବର୍ତ୍ତମାନର ଆମ ଦେଶରେ ବା ଆମ ରାଜ୍ୟରେ ଯୋଉ ପରୀକ୍ଷା ବ୍ୟବସ୍ଥା ରହିଛି ବା ଯୋଉ ଶିକ୍ଷା ବ୍ୟବସ୍ଥା ରହିଛି ତାକୁ ନେଇ ତମେ କଣ ଭାବୁଛ?
1: ନିହାତି ଭାବରେ ପରୀକ୍ଷା ବର୍ତ୍ତମାନ ଯୋଉ ପରୀକ୍ଷା ବ୍ୟବସ୍ଥା ଓ ଶିକ୍ଷା ବ୍ୟବସ୍ଥା ରହିଛି ପିଲାମାନଙ୍କ ମଧ୍ୟରେ ଯୋଉ ଗୋଟେ କମ୍ପିଟେଟିଭ ସ୍ପିରିଟ ବା କିମ୍ବା ତାଙ୍କ ମଧ୍ୟରେ ଗୋଟେ ଯୋଉ ଅଧିକ ଜାଣିବା ପାଇଁ ତାଙ୍କ ମଧ୍ୟରେ ଯୋଉ ଇଣ୍ଟରେଷ୍ଟ ସେଇଟାକୁ ଠିକ ଭାବରେ ହେଲ୍ପଫୁଲ ହେଉଛି, ଏବଂ ପିଲାମାନଙ୍କ ମଧ୍ୟରେ ଯୋଉ କ୍ରିଟିକାଲ ଥିଙ୍କିଂ ଆଉ ଯୋଉ କମ୍ପିଟେନ୍ସି ରହିଛି ତାହାକୁ ମଧ୍ୟ ତାହା ହେଲ୍ପ କରୁଛି, ଏବଂ ପିଲାମାନଙ୍କୁ ଆଗାମୀ ଦିନରେ ସେମାନେ କିଭଳି ଆହୁରି ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଆହୁରି ଯେତେ ବଡ ବଡ ପରୀକ୍ଷା ବି ସେମାନଙ୍କୁ ଦେବାର ଅଛି ସେସବୁ ପାଇଁ ମଧ୍ୟ ସେମାନଙ୍କୁ ତା ମେଣ୍ଟାଲି ସେମାନଙ୍କୁ ଷ୍ଟ୍ରଙ୍ଗ କରିଛି, ତେଣୁ ଆହୁରି ଇମ୍ପ୍ରୁଭମେଣ୍ଟ ହେଲେ ପିଲାମାନେ ଆହୁରି ମଧ୍ୟ ବେନିଫିଟ ପାଇପାରିବେ।
0: ଆଶୁତୋଷ ଏବେ ତମକୁ ରେଡିଓରେ ବହୁତ ପିଲାମାନେ ଶୁଣୁଛନ୍ତି, ଯୋଉମାନେ ଏଇ ବର୍ଷ ମାଟ୍ରିକ ଦେବେ ସେମାନେ ବି ଶୁଣୁଛନ୍ତି, ସେଇ ପିଲାମାନଙ୍କୁ ତମେ କଣ ବାର୍ତ୍ତା ଦେବ?
1: ସମସ୍ତେ କେବଳ ଗୋଟିଏ ହିଁ ନିୟମକୁ ଫଲୋ କରିବା ଦରକାର ଯେ ଯେତେ ଅଧିକ ଜାଣିଲେ ମଧ୍ୟ ସବୁବେଳେ ମନରେ ଏହା ଆମେ ରଖିବା ଦରକାର ଯେ ଆମକୁ ଆହୁରି କିଛି ଜାଣିବାର ଅଛି। ଆମେ କେବେ ବି 100% ପରଫେକ୍ଟ ହେଇନାହୁଁ, ଯଦି ଆମେ 100%କୁ ଆମର ଆଚିଭ ରଖିବା ତାହେଲେ ଆମେ ତେବେ ଯାଇ 98ରେ ପହଞ୍ଚି ପାରିବା,
0: କିନ୍ତୁ
1: ଯଦି ଆମେ 90କୁ ଆଚିଭ ରଖିବା ତାହେଲେ ଆମେ 90% ବି ପହଞ୍ଚି ନପାରି, ତେଣୁ ସବୁବେଳେ ଅଧିକ ଜାଣିବାର ଆଗ୍ରହ ଥିବା ଦରକାର।
0: କଣ ଟିପ୍ସ ଦବ ପିଲାମାନଙ୍କୁ?
1: ଅଧିକ ସମୟ କିଛି ପିଲା କହନ୍ତି ଯେ ସେମାନେ 10 ବା 12 ଘଣ୍ଟା 14 ଘଣ୍ଟା ପରିଶ୍ରମ କରନ୍ତି, କିନ୍ତୁ ମତରେ 14 ଘଣ୍ଟା ଯଦି ଆମେ ପରିଶ୍ରମ କରିବା

0: ହାପାଜାଲି ପରିଶ୍ରମ କରିବା ଠାରୁ 6 ଘଣ୍ଟା କିମ୍ବା 7 ଘଣ୍ଟା ଯଦି ଆମେ ପୁରା ମାଇଣ୍ଡଫୁଲି ପରିଶ୍ରମ କରିବା ତାହେଲେ ତାହା ବହୁତ ହେଲ୍ପଫୁଲ ହବ ପ୍ରଥମତଃ, ଏବଂ ଦ୍ୱିତୀୟତଃ କିଛି ପିଲା ଏମିତି ବି କରନ୍ତି ଯେ ସ୍କୁଲରେ ଯେଉଁ ଟେକ୍ସଟ ବୁକ୍ ଥାଏ ସେ ଟେକ୍ସଟ ବୁକ୍ ଉପରେ ଅଧିକ ଗୁରୁତ୍ୱ ନ ଦେଇ ସେମାନେ କିଛି ଯୋଉ ଟେକ୍ସଟ ପେପର ଅଛି ସେ ତା ଉପରେ ଗୁରୁତ୍ୱ ଦିଅନ୍ତି, କିନ୍ତୁ ଟେକ୍ସଟ ବୁକ୍ ଉପରେ ଅଧିକ ଗୁରୁତ୍ୱ ଦେଲେ ପ୍ରାୟତଃ ଭଲ ନମ୍ବର ଆସିବ ଯଦି ଏକ୍ସାମରେ କିଛି ଭଲ କରିବାର ଆଶା ରହିଛି, ଏଟାକୁ ମଧ୍ୟ ସମସ୍ତେ ଧ୍ୟାନ ଦେବା କଥା। ଏବଂ ତୃତୀୟତଃ ସମସ୍ତେ ରେଗୁଲାର ନିଜର ପାଠପଢା କରିବା ଆବଶ୍ୟକ, ପାଠପଢାରେ ସବୁବେଳେ କଣ୍ଟିନ୍ୟୁଟି ଥିବା ଆବଶ୍ୟକ, ଯେ ପ୍ରତିଦିନର ପାଠପଢାକୁ ସେଇଦିନ ହିଁ ସାରିବା ଦରକାର, ତେବେ ଯାଇ ସକ୍ସେସ ମିଳିପାରିବ।
1: ଆଶୁତୋଷ ତମକୁ ବହୁତ ବହୁତ ଧନ୍ୟବାଦ, ତମେ ଆମ ପିଲାମାନଙ୍କୁ କେତେ ସୁନ୍ଦର ସୁନ୍ଦର ସବୁ କଥା କହିଲ, ଟିପ୍ସ ଦେଲ, ପ୍ରେରଣା ଦେଲ। ଆଶା କରୁଛୁ ଆମର ଆଗାମୀ ପରୀକ୍ଷାର୍ଥୀମାନେ ମଧ୍ୟ ତମଠାରୁ ଅନେକ କଥା ଶିଖିଥିବେ। ତମେ ତମ ଭବିଷ୍ୟତରେ ସଫଳ ହୁଅ, ତମେ ଯାହା ଚାହିଁଛ ଡକ୍ଟର ହବା ପାଇଁ ତା ମଧ୍ୟ ତମେ ସଫଳତାର ସହ ଆଚିଭ୍ କର, ତମେ ଲାଇଫର ତମ ଗୋଲକୁ ଆଚିଭ୍ କର, ଏବଂ ତମେ ଗୋଟେ ଭଲ ମଣିଷ ହୋଇ ଦେଶର ସେବାରେ ଆସ। ଧନ୍ୟବାଦ।
0: ଧନ୍ୟବାଦ
2: ପିଲାଏ, ଆଜିର ଏଇ କଥାବାର୍ତ୍ତାରୁ ତମେ ଅନେକ ବିଷୟ ଶିଖିଥିବ ନାଇଁ। ନିଜ ନିଜ ପାଠକୁ କେମିତି ବ୍ୟବସ୍ଥିତ ଢଙ୍ଗରେ ଆଉ ଯୋଜନାବଦ୍ଧ ଭାବରେ ପଢ଼ିବ ସେ କଥା ବୁଝିପାରିଥିବ। ଆଉ ଗୋଟିଏ କଥା ହେଲା, ପରିଶ୍ରମ ପରେ ହିଁ ସଫଳତା ଆସେ। ଆଶୁତୋଷଙ୍କ କ୍ଷେତ୍ରରେ ତାହା ହିଁ ହେଇଥିଲା, ବ୍ୟବସ୍ଥିତ ଢଙ୍ଗରେ ପାଠ, ତା ଛଡ଼ା ପରିଶ୍ରମ। ଆଚ୍ଛା ହଉ, କାର୍ଯ୍ୟକ୍ରମକୁ ସାରିବା ପୂର୍ବରୁ ଆସ ଶୁଣିବା ସମବେତ କଣ୍ଠରେ ଗୀତଟିଏ। ପରିବେଷଣ କରିଛନ୍ତି ନବକଳିକା ଅନୁଷ୍ଠାନର ପିଲାମାନେ, ରଚନା ବୀରେନ୍ଦ୍ର କୁମାର ଭୂୟାଁ।

ପିଲେଇ, ଆଜି ତ ସମୟ ସରିବାକୁ ବସିଲାଣି, ପୁଣି ଥରେ ତମ ସହ ଭେଟ ହେବ ଆଗାମୀ ଶନିବାର ଠିକ୍ ଅପରାହ୍ନ 5ଟା ବେଳେ। ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ କିଶୋର ଚକ୍ର। ତେବେ ଆଜି ପାଇଁ ଏତିକି।

0: ଶୁଣିଲେ କାର୍ଯ୍ୟକ୍ରମ କିଶୋର ଚକ୍ର ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
5: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
4: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
5: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ, ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ପ୍ରସାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ ନେକ୍ସଟ।

0: ନମସ୍କାର ଶ୍ରୋତା ବନ୍ଧୁ,
1: ଶୁଭ ସନ୍ଧ୍ୟା।
0: ଆଜିର ଯୁବବାଣୀ ନେକ୍ସଟ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ।
1: ଆଜିର କାର୍ଯ୍ୟକ୍ରମରେ ମୁଁ ଅଛି ଆପଣମାନଙ୍କର ପ୍ରିୟର ଉପସ୍ଥାପିକା ଅନନ୍ୟା,
0: ଆଉ ମୁଁ ଦୀପ୍ତି ରଞ୍ଜନ।
1: ଶ୍ରୋତାବନ୍ଧୁ, ପୃଥିବୀରେ ସବୁଠାରୁ ମଧୁର ଫଳ ହେଉଛି ସଫଳତା, ଯାହାର ସ୍ୱାଦ ପାଇବା ପାଇଁ ସଭିଏ ଅନବରତ ଚେଷ୍ଟା କରିଚାଲିଛନ୍ତି। କିନ୍ତୁ ଦୀପ୍ତିରଞ୍ଜନ, ସଫଳତାର ଶୀର୍ଷ ଛୁଇଁବା କ'ଣ ଏତେ ସହଜ?
0: ନା, ଜମା ବି ନୁହେଁ। ପ୍ରତିଟି ସଫଳତା ପଛରେ ଲୁଚି ରହିଥାଏ ଏକ ସଂଘର୍ଷର କାହାଣୀ। ହଁ ବନ୍ଧୁ, ସଫଳତାର ଅନ୍ୟ ନାମ ସଂଘର୍ଷ, ଆଉ ସଂଘର୍ଷର ଅନ୍ୟ ନାମ ଜୀବନ।
1: କିନ୍ତୁ ବନ୍ଧୁ, ବାସ୍ତବ ଜୀବନରେ ନିଜକୁ ସଫଳ ମଣ୍ଡିତ କରିବା ପାଇଁ ସ୍ୱପ୍ନ ଦେଖୁଥିବା ଯୋଦ୍ଧାମାନେ କେବେ ହେଲେ ନିଜର ପରିଶ୍ରମ ଓ କଷ୍ଟକୁ ସଂଘର୍ଷ ବୋଲି ଭାବି ନଥାନ୍ତି। ବରଂ ନିଜକୁ ସଫଳ କରିବା ପାଇଁ ପରିଶ୍ରମ ଓ ଅଧବସାୟ ଯେ ନିତ୍ୟାନ୍ତ ଆବଶ୍ୟକ ବୋଲି ସେମାନେ କୁହନ୍ତି।
0: ବନ୍ଧୁ, ଯଦି ଆମେ ଯୁଦ୍ଧ ଶିକ୍ଷାକୁ ସଂଘର୍ଷ ବୋଲି କହି ତାର ଅଭ୍ୟାସ କରିବା ଛାଡ଼ିଦେବା, ତାହେଲେ କେବେ ବି ଯୋଦ୍ଧାଟିଏ ହୋଇ ଯୁଦ୍ଧ ଲଢ଼ି ପାରିବାନି। ଅନୁକୂଳ ପରିସ୍ଥିତିରେ ତ ସଭିଏ ନିଜର ପ୍ରତିଭା ପ୍ରଦର୍ଶନ ସହଜରେ କରିପାରନ୍ତି, କିନ୍ତୁ ଯିଏ ପ୍ରତିକୂଳ ପରିସ୍ଥିତିରେ ଯେତେ ବାଧାବିଘ୍ନ ଆସୁ ପଛେ ନିଜର ସ୍ୱପ୍ନ ଦେଖିବା ବନ୍ଦ କରିନଥାଏ, ସେ ନିଶ୍ଚୟ ଦିନେ ସଫଳତା ଶୀର୍ଷ ଛୁଏଁ।

0: ବନ୍ଧୁ, ଜୀବନରେ ସଫଳ ହେବାର କୌଣସି ସମୟ ସୀମା ନଥାଏ। କିଏ ଖୁବ୍ କମ୍ ବୟସରୁ ସଫଳତାର ଇତିହାସରେ ନିଜର ନାମ ଲେଖାଇ ଦେଇଛନ୍ତି ତ କିଏ କିଏ ଲଢ଼ି ଲଢ଼ି ନିଜକୁ ସଫଳ ଯୋଦ୍ଧାଟିଏ ବୋଲି ପ୍ରମାଣ କରିଥାନ୍ତି। ସଫଳତା କେବେ ମିଳିବ ନ ଭାବି ଯିଏ ଅନବରତ ନିଜର ପ୍ରୟାସ ଜାରି ରଖିଥାଏ ସେ ଦିନେ ନିଶ୍ଚୟ ସଫଳତାକୁ ହାସଲ କରିଥାଏ।
1: ଯେତେବେଳେ ସଫଳତା ପାଖରେ ପହଞ୍ଚିବା ପାଇଁ ଜୀବନରେ ସବୁ ବାଟ ବନ୍ଦ ହୋଇଯାଏ, କିନ୍ତୁ ଆମର ଚେଷ୍ଟା ଜାରି ରହିଥାଏ ଓ ଲକ୍ଷ୍ୟ ସ୍ଥିର ଥାଏ, ସେତେବେଳେ ଭଗବାନ ସଫଳତା ପାଖରେ ପହଞ୍ଚିବା ପାଇଁ ନୂଆ ରାସ୍ତାଟିଏ ତିଆରି କରିଦିଅନ୍ତି। ବନ୍ଧୁ, କଥାରେ ଅଛି, ଖେଳ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ଜୀବନକୁ ସକାରାତ୍ମକ ଦିଗରେ ଆଗେଇ ନେବାର ଏକ ସୁନ୍ଦର ମାଧ୍ୟମ। ବନ୍ଧୁ, ଛୋଟବେଳେ ଆମେ ସମସ୍ତେ କେବେ ନା କେବେ ଖେଳ ପଡ଼ିଆରେ ସାଙ୍ଗମାନଙ୍କ ସହ ଦୌଡ଼ିଛୁ, ଖେଳିଛୁ, ହସିଛୁ, ବସିଛୁ ଇତ୍ୟାଦି। ସେହି ମୁହୂର୍ତ୍ତଗୁଡ଼ିକ କେବଳ ସ୍ମୃତି ନୁହେଁ, ସେଗୁଡ଼ିକ ଆମର ଶାରୀରିକ ଓ ମାନସିକ ବିକାଶର ମୂଳ ଭିତ୍ତିଭୂମି ମଧ୍ୟ ହୋଇଥାଏ।
0: ଆଚ୍ଛା ଦୀପ୍ତିରଞ୍ଜନ, ଆଜି ତାହେଲେ ସେହିଭଳି ଜଣେ ଯୋଦ୍ଧା କ୍ରୀଡ଼ାବିତଙ୍କ ବିଷୟରେ କଥା ହେଲେ କେମିତି ହୁଅନ୍ତା?
1: ହଁ, ନିଶ୍ଚୟ ବହୁତ ଭଲ ହୁଅନ୍ତା। ଏମିତି ଏକ ଖେଳାଳି ଯିଏକି ଓଡ଼ିଆ ଧାବକ ଅନିମେଶ କୁଜର। ଚଳିତ ବର୍ଷ ଓଡ଼ିଶାର ତାରକା ଧାବକ ଅନିମେଶ କୁଜର ପୁରୁଷ 200 ମିଟର ଦୌଡ଼ରେ ଏସିଆ କ୍ରୀଡ଼ା ଯୋଗ୍ୟତା ପାଇଥିବା ଏକମାତ୍ର ଆଥଲେଟ୍ ବନିଛନ୍ତି। ସେ 20.74 ସେକେଣ୍ଡରେ ଦୌଡ଼ ପୂରା କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଚଳିତ ବର୍ଷ କ୍ରୀଡ଼ା ପ୍ରତିଯୋଗିତାରେ ଅନିମେଶ କୁଜୁର ଦମଦାର ପ୍ରଦର୍ଶନ କରିଥିଲେ, ସେଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ର 134ତମ ଏପିସୋଡ୍ରେ ଅନିମେଶ କୁଜୁରକୁ ଢେର ସାରା ପ୍ରଶଂସା କରିଥିଲେ ଏବଂ ତାଙ୍କ ସହ ମନ୍ କି ବାତ୍ କାର୍ଯ୍ୟକ୍ରମରେ ବାର୍ତ୍ତାଳାପ ମଧ୍ୟ କରିଥିଲେ। ମନ୍ କି ବାତ୍ କାର୍ଯ୍ୟକ୍ରମର କିଛି ସାରାଂଶ ଆସନ୍ତୁ ଶୁଣିବା।
2: ସାଥିଓ, ଏକ ଇଭେଣ୍ଟ ଜିସ୍କି ଦେଶ ଭର ମେ ବହୁତ ଚର୍ଚ୍ଚା ହୋ ରହି ହୈ ଭୋ ହୈ 100 ମିଟର ରେସ, 100 ମିଟର କି ଦୌଡ଼। ମହଜ 2 ଦିନ କେ ଭିତର ମେନ୍ସ 100 ମିଟର ରେସ ମେ ନେସନାଲ ରେକର୍ଡ 3 ବାର ଟୁଟା। ଜିନ୍ 2 ଆଥଲେଟ୍ସ ନେ ୟେ କମାଲ ଦିଖାୟା ହୈ ଭି ହୈ ଗୁରିନ୍ଦର ବୀର ସିଂ ଅର୍ ଅନିମେଶ କୁଜୁର। ମୈନେ ସୋଚା ଇସ୍ ବାର ମନ୍ କି ବାତ୍ ମେ ଇନ୍ ଦୋନୋ ଖିଲାଡ଼ିଓ ସେ ବାତ୍ କି ଯାଏ। ଅନିମେଶ ଜୀ ନମସ୍କାର।

0: ବନ୍ଧୁ ଅନିମିଷ ଗୁଜୁର ଛତିଶଗଡ଼ର ଯାଜପୁର ଜିଲ୍ଲାର ରଘୁଇଡଙ୍ଗର ଗାଁରେ 2 ଜୁନ୍ 2003 ମସିହାରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ସେ ଖେଳ ପ୍ରତି ଅତ୍ୟନ୍ତ ଆଗ୍ରହୀ ଥିଲେ।
1: ଗ୍ରାମର ପରିବେଶରେ ବଢ଼ିଥିବା ଅନିମେଷ ପ୍ରଥମେ ସାଧାରଣ ମଇଦାନରେ ଦୌଡ଼ିବା ଅଭ୍ୟାସ କରିଥିଲେ। ପିଲାଟି ଦିନରୁ ସେ ଦୌଡ଼ିବାକୁ ଭଲ ପାଉଥିଲେ। ଅନିମେଷଙ୍କ ଅବସର ସମୟରେ ସେ ଖେଳିବାକୁ ବହୁତ ପସନ୍ଦ କରୁଥିଲେ।
0: ତାଙ୍କୁ ଖେଳିବା ପାଇଁ ତାଙ୍କ ପରିବାର ଲୋକେ ସବୁବେଳେ ତାଙ୍କୁ ପ୍ରୋତ୍ସାହନ ଦେଇ ଆସିଛନ୍ତି। ଆର୍ଥିକ ସମସ୍ୟା ଥିଲେ ମଧ୍ୟ ସେମାନେ କେବେ ହେଲେ ତାଙ୍କ ସ୍ୱପ୍ନକୁ ଅଟକାଇ ନଥିଲେ।
1: ବନ୍ଧୁ, ଏମିତିକି ଅନିମେଷଙ୍କ ପରିବାର କ୍ରୀଡ଼ା କ୍ଷେତ୍ରରେ ଅନିମେଷଙ୍କୁ ସହଯୋଗ କରିଥିଲେ। କୋଚ୍ଙ୍କ ପରାମର୍ଶ, ନିଜର କଠିନ ପରିଶ୍ରମ ତାଙ୍କୁ ଆଗକୁ ବଢ଼ିବା ପାଇଁ ସହଯୋଗ କରିଥିଲା।
0: ସେ ପ୍ରଥମେ ଅମ୍ବିକାପୁରର ଏକ ସୈନିକ ସ୍କୁଲ ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ କଲେଜରେ ପାଠ ପଢ଼ିଥିଲେ। ଏକ ସାଧାରଣ ପୃଷ୍ଠଭୂମିରୁ ଆସିଥିବାରୁ ସେ ପ୍ରଥମେ ଛତିଶଗଡ଼ ବନ ବିଭାଗର କର୍ମଚାରୀ ଭାବରେ ତାଙ୍କର କର୍ତ୍ତବ୍ୟ ସହିତ ତାଙ୍କର ତାଲିମକୁ ସନ୍ତୁଳିତ କରିଥିଲେ। ଶେଷରେ ସେ ପ୍ରଶିକ୍ଷକ ମାର୍ଟିନ୍ ଆଓ୍ବେନ୍ସଙ୍କ ଅଧୀନରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟରରେ ତାଲିମ ନେବା ପାଇଁ ଭୁବନେଶ୍ୱର ଆସିଥିଲେ।
1: ବନ୍ଧୁ, ନିରନ୍ତର ଚେଷ୍ଟା, କଠୋର ପରିଶ୍ରମ ଆଉ ଦୃଢ଼ ଇଚ୍ଛାଶକ୍ତି ନେଇ ଆଗେଇ ଚାଲିଲେ ସଫଳତା କେତେବେଳେ ପାଦ ଚିପି ଚିପି ଆସି ପାଖରେ ପହଞ୍ଚିଯାଏ ତାହା ଜଣାପଡ଼େ ନା। ଠିକ୍ ସେହିଭଳି ଅନିମେଷ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ଅନେକ କ୍ରୀଡ଼ା ପ୍ରତିଯୋଗିତାରେ

0: ସ୍କୁଲ ସ୍ତରରୁ ହିଁ ଅନିମିଷ ବିଭିନ୍ନ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଉଥିଲେ। ତାଙ୍କର ଗତି ଦେଖି କୋଚ୍ମାନେ ତାଙ୍କର ପ୍ରତିଭାକୁ ଚିହ୍ନଟ କରିଥିଲେ।
1: ସେ ଧୀରେ ଧୀରେ କରି ରାଜ୍ୟସ୍ତର, ଜାତୀୟ ସ୍ତର ଏବଂ ପରେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ଆରମ୍ଭ କରିଥିଲେ।
0: 100 ମିଟର ଓ 200 ମିଟର ସ୍ପ୍ରିଣ୍ଟରରେ ଅନିମିଷଙ୍କ ଗତି ତାଙ୍କୁ ଦେଶର ଅନ୍ୟତମ ପ୍ରତିଭାଶାଳୀ ଧାବକ ଭାବରେ ପରିଚିତ କରିଛି।
1: ବନ୍ଧୁ, କଥାରେ କୁହନ୍ତି ଅପେକ୍ଷାର ଫଳ ମିଠା, କିନ୍ତୁ କେବଳ ଫଳ ପାଇଁ ଅପେକ୍ଷା ନ କରି ନିରବିଚ୍ଛିନ୍ନ ଭାବରେ କାର୍ଯ୍ୟ କରିବା ଦ୍ୱାରା ମଣିଷ ସଫଳତାର ସ୍ୱାଦ ଚାଖିଥାଏ।
0: ଅନିମିଷ 2023 ଓ 2024 ମସିହାରେ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିଲେ, କିନ୍ତୁ ତାଙ୍କର ସଫଳତାର ବର୍ଷ ଥିଲା 2025। 2025 ମସିହାରେ କୁଜୁର 10.2 ସେକେଣ୍ଡରୁ କମ୍ ସମୟ ମଧ୍ୟରେ 100 ମିଟର ଦୌଡ଼ିବାରେ ପ୍ରଥମ ଭାରତୀୟ ହୋଇଥିଲେ।
1: ସେହି ସିଜିନ୍ରେ ଦକ୍ଷିଣ କୋରିଆର ଗୁମିରେ ଅନୁଷ୍ଠିତ ହୋଇଥିବା ଏସିଆ ଆଥଲେଟିକ୍ସ ଚାମ୍ପିୟନ୍ସିପ୍ରେ ସେ ଅଂଶଗ୍ରହଣ କରି 200 ମିଟରରେ 20.32 ସେକେଣ୍ଡ ମଧ୍ୟରେ ଏକ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ ଏବଂ ଏଥିରେ କାଂସ୍ୟ ପଦକ ହାସଲ କରିଥିଲେ।
0: ଅଗଷ୍ଟ 2025ରେ ଅନିମିଷ ଟୋକିଓରେ 2025 ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍ସିପ୍ ପାଇଁ ଆନୁଷ୍ଠାନିକ ଭାବରେ ନିଜର ସ୍ଥାନ ନିଶ୍ଚିନ୍ତ କରିଥିଲେ ଏବଂ ସର୍ଟ ସ୍ପ୍ରିଣ୍ଟର ବର୍ଗରେ ଏହା ହାସଲ କରିବାରେ ସେ ପ୍ରଥମ ଭାରତୀୟ ପୁରୁଷ ହୋଇଥିଲେ।
1: ବନ୍ଧୁ, କୁହାଯାଏ ବାପା ଥିବା ପୁଅ କେବେ ସଭାରେ ହାରେନି, ଠିକ୍ ସେହିପରି ଅନିମିଷଙ୍କ ଏହି ସଫଳତା ପଛରେ ରହିଛି ତାଙ୍କ ବାପାଙ୍କର ତ୍ୟାଗ ଓ ସମର୍ଥନ। ପରିବାର ସମର୍ଥନ ତାଙ୍କୁ କ୍ରୀଡ଼ା ଜଗତରେ ଆଗକୁ ବଢ଼ିବା ପାଇଁ ସାହସ ଯୋଗାଇଥିଲା।

0: ବନ୍ଧୁ, ଏହି ସଫଳତା ପରେ ଆଉ ପଛକୁ ଫେରି ଚାହିଁନାହାନ୍ତି ଅନିମେଶ। ଜୀବନର ଲକ୍ଷ୍ୟ ପୂରଣ ପାଇଁ ନିଜକୁ ଆହୁରି ମଜବୁତ କରି ଗଢ଼ି ଚାଲିଛନ୍ତି ସେ। ସେହିଭଳି 2025 ମସିହାରେ ସେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍ସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ପ୍ରଥମ ଭାରତୀୟ ପୁରୁଷ ଧାବକ ହୋଇ ଇତିହାସ ରଚିଥିଲେ। 2025 ଜୁଲାଇ 6ରେ ଗ୍ରୀସ୍ରେ ଅନୁଷ୍ଠିତ ହୋଇଥିବା ଡ୍ରୋମିଆ ଇଣ୍ଟରନ୍ୟାସନାଲ୍ ସ୍ପିଣ୍ଟ ଓ ରିଲେ ମିଟରରେ ରେକର୍ଡ କରିଛନ୍ତି। ସେ 10.18 ସେକେଣ୍ଡରେ ଦୌଡ଼ ସମ୍ପୂର୍ଣ୍ଣ କରି ଦେଶ ତଥା ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି।
1: ଅନିମେଶ, ମେ 2026ରେ ଭାରତର ରାଞ୍ଚିର ବିର୍ସାମୁଣ୍ଡା ଫୁଟବଲ ଷ୍ଟାଡିୟମରେ 100 ମିଟର ଦୌଡ଼ରେ 10.15 ସେକେଣ୍ଡର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ।
0: ସେ ନିଜର ଉନ୍ନତ ପ୍ରଦର୍ଶନ ମାଧ୍ୟମରେ ଭାରତୀୟ ସ୍ପିଣ୍ଟରର ଭବିଷ୍ୟତ ତାରକା ଭାବେ ପରିଗଣିତ ହୋଇଛନ୍ତି। ତାଙ୍କ ଲକ୍ଷ୍ୟ ହେଉଛି ଭାରତ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଅଧିକ ପଦକ ଜିତିବା। ଚଳିତ ବର୍ଷ ଜୁନ୍ ମାସରେ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା 65ତମ ଅନ୍ତଃରାଜ୍ୟ ଆଥଲେଟିକ୍ସ ପ୍ରତିଯୋଗିତାରେ ଦ୍ୱିତୀୟ ଦିନରେ ଓଡ଼ିଶାକୁ ମିଳିଛି ବଡ଼ ଖୁସି ଖବର। ପୁରୁଷ 200 ମିଟରରେ ଓଡ଼ିଶାର ଅନିମେଶ ଗୁଜର ସ୍ୱର୍ଣ୍ଣପଦକ ଜିତିବା ସହ ଜାପାନର ଆଇଚି ନାଗୋୟାଠାରେ ଖେଳାଯିବାକୁ ଥିବା ଏସିଆ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ପୁରୁଷ 200 ମିଟର ଦୌଡ଼ରେ ଅନିମେଶ କୁଜୁର ଜାତୀୟ ଅନ୍ତଃରାଜ୍ୟ ସିନିୟର ଦୌଡ଼କୁଦ ଚାମ୍ପିୟନ୍ସିପ୍ରେ ସେ ଅଂଶଗ୍ରହଣ କରି ଦମଦାର ପ୍ରଦର୍ଶନ କରିଥିଲେ। 20.74 ସେକେଣ୍ଡରେ ଅତିକ୍ରମ କରି ସ୍ୱର୍ଣ୍ଣ ସହ ଏସିଆ କ୍ରୀଡ଼ା ଯୋଗ୍ୟତା ହାସଲ କରିଛନ୍ତି।
1: ଅନିମେଶ ବିଭିନ୍ନ ଜାତୀୟ ଆଥଲେଟିକ୍ସ ଚାମ୍ପିୟନ୍ସିପ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଭାରତୀୟ ଦଳରେ ନିଜର ସ୍ଥାନ ସୁଦୃଢ଼ କରିଛନ୍ତି। ସେ ରିଲୁ ପ୍ରତିଯୋଗିତାରେ ମଧ୍ୟ ଭାରତ ପାଇଁ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି।

0: ବନ୍ଧୁ, ବିଫଳତାରେ ଭାଙ୍ଗି ନ ପଡ଼ି ନିଜକୁ ଆହୁରି ସଶକ୍ତ କରି ଗଢ଼ି ତୋଳିବା ବୁଦ୍ଧିମାନ କାମ ହୋଇଥାଏ। ଠିକ୍ ଯେମିତି ଅନିମେଷ ନିଜକୁ ଗଢ଼ି ତୋଳିଥିଲେ, ତାଙ୍କ ଜୀବନରେ ଅନେକ ଚ୍ୟାଲେଞ୍ଜ ଆସିଥିଲେ ମଧ୍ୟ ସେ କେବେ ପରାସ୍ତ ହୋଇନାହାନ୍ତି। ନିରନ୍ତର ଅଭ୍ୟାସ ଓ ଧୈର୍ଯ୍ୟ ତାଙ୍କୁ ଆଜି ସଫଳତାରେ ପହଞ୍ଚାଇ ପାରିଛି।
1: ଏହି ମନୋବଳ ହିଁ ଅନିମେଷଙ୍କୁ ଆଜି ଭାରତର ଜଣେ ଆଗଧାଡ଼ିର ସ୍ପିନ୍ଟର ଭାବରେ ପରିଚିତ କରିଛି। ତାଙ୍କର ସଫଳତା ଓଡ଼ିଶାର ଅନେକ ଯୁବ ଖେଳାଳିଙ୍କ ପାଇଁ ପ୍ରେରଣା ପାଲଟିଛି।
0: ବନ୍ଧୁ, ଅନିମେଷଙ୍କ ଜୀବନରୁ ଆମେ ଗୋଟିଏ ବଡ଼ ଶିକ୍ଷା ପାଇଥିଲୁ, ସଫଳତା କେବେ ରାତାରାତି ଆସେ ନାହିଁ, ନିୟମିତ ପରିଶ୍ରମ, ଶୃଙ୍ଖଳା, ଧୈର୍ଯ୍ୟ ହିଁ ସଫଳତାର ଚାବିକାଠି।
1: ବନ୍ଧୁ, ଆଜି ଅନିମେଷ କୋଚର କେବଳ ଜଣେ ଧାବକ ନୁହନ୍ତି, ସେ ଯୁବପିଢ଼ିଙ୍କ ପାଇଁ ଜଣେ ପ୍ରେରଣା, ଯିଏ ପ୍ରମାଣ କରିଛନ୍ତି ଯେ ଛୋଟ ସ୍ଥାନରୁ ବି ଆସି ମଧ୍ୟ ବଡ଼ ସ୍ୱପ୍ନକୁ ସାକାର କରାଯାଇପାରେ।
0: ତେବେ ବନ୍ଧୁ, ଅନିମେଷଙ୍କର ଏହି ଯାତ୍ରା ତାଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆହୁରି ଆଗକୁ ନେଉ। ସେ ଗୌରବ ଆଣିବା ସହ ନିଜର ନାମକୁ ସ୍ୱର୍ଣ୍ଣ ଅକ୍ଷରେ ଲିପିବଦ୍ଧ କରନ୍ତୁ, ଏତିକି ଆମର କାମ୍ୟ।
1: ତେବେ ବନ୍ଧୁ, ଆସନ୍ତୁ ଆମେ ସମସ୍ତେ ତାଙ୍କର ଆଗାମୀ ସଫଳତାର କାମନା କରିବା ଏବଂ ଆଶା ରଖିବା ଯେ ସେ ଆନ୍ତର୍ଜାତୀୟ ସ୍ତରରେ ଭାରତର ତ୍ରିରଙ୍ଗାକୁ ଆହୁରି ଉଚ୍ଚରେ ଉଡ଼ାଇବେ।

0: ବନ୍ଧୁ, ଆଜି ତ ଷ୍ଟୁଡିଓ ଘଡ଼ି ନିର୍ଦ୍ଦେଶ ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ତେବେ ଆମର ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ଓ ମେଲ୍ ମାଧ୍ୟମରେ ଜଣାଇବାକୁ ଆମକୁ ଆଦୌ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
1: ଆମର ମେଲ୍ ଆଇଡିଟି ଲେଖି ରଖନ୍ତୁ yv.aircc@gmail.com।
0: ଆଜିର କାର୍ଯ୍ୟକ୍ରମରେ ମୁଁ ଥିଲି ଆପଣଙ୍କ ସାଥୀ ଦୀପ୍ତି ରଞ୍ଜନ
1: ଆଉ ମୁଁ ଅନନ୍ୟା
0: ରହୁଛୁ।
1: ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ ନେକ୍ସଟ।
1: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
2: ମୁଁ ଫସଲ ବିଷୟରେ ନୁହେଁ ଏନପିଏସ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ ସଞ୍ଚୟ କଣ?
2: ଏନପିଏସ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ ମିଳିବ। ଆଜି ହିଁ ଏନପିଏସ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ନମସ୍କାର, ମୁଖ୍ୟ ସମ୍ବାଦ ସହିତ ମୁନିନା ସାହୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ମାସ 4 ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ଆଜି ଭୁବନେଶ୍ୱରସ୍ଥିତ ପୁଲିସ୍ ଡିଜି କ୍ୟାମ୍ପ ଅଫିସ୍ରେ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 5 ତାରିଖରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଭୁବନେଶ୍ୱର 7ମ ବାଟାଲିୟନ୍ ପଡ଼ିଆରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶା ପୁଲିସ୍କୁ ରାଷ୍ଟ୍ରପତି ପତାକା ସମ୍ମାନ ପ୍ରଦାନ କରିବେ। ଏମ୍ଏସ୍ଏମ୍ଇ ଦିବସ ଅବସରରେ ଆଜି ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଏବଂ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କରିଛନ୍ତି। ସାଇବର ଅପରାଧ ସମ୍ପର୍କିତ ତଥ୍ୟ ପ୍ରଦାନ ଏବଂ ଏହାର ମୁକାବିଲା ଦିଗରେ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାର ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସ୍ଥାପନ କରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଆଜି ଶ୍ରୀମନ୍ଦିରରେ ଦଇତାପତିମାନଙ୍କର ପ୍ରବେଶ ନୀତି ହୋଇଯାଇଛି। ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ପୂର୍ଣ୍ଣ ସହରକୁ ସିସିଟିଭି ସର୍ବେକ୍ଷଣରେ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ପୁଙ୍କୱାଲେ ଆଜି ଟିଟିଲାଗଡ଼ ମୁନିଗୁଡ଼ା ସେକ୍ସନର ନିରୀକ୍ଷଣ କରିଛନ୍ତି ଏବଂ ବିଶ୍ୱ ଅର୍ଥନୀତିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ। ମୁଖ୍ୟ ସମ୍ବାଦ ଶେଷ ହେଲା, ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7:00। ନମସ୍କାର।
4: मन की बात है जन जन की, सभी की कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार, मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक होती है मन की बात प्रधानमंत्री के साथ। तो सुनिए इस महीने 28 जून सुबह 11 बजे मन की बात आकाशवाणी, दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। इसके अतिरिक्त आकाशवाणी और दूरदर्शन के YouTube चैनल और प्रसार भारती के ऐप न्यूज ऑन एयर और OTT प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से। तो याद रखें, रविवार 28 जून सुबह 11 बजे मन की बात।
5: यहाँ खबरें तोड़ी मरोड़ी नहीं जाती।
6: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
5: यहाँ होती है सीधी, सटीक और सच्ची खबरें।
6: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही करता है,
5: क्योंकि ये है देश का सबसे भरोसेमंद न्यूज चैनल DD न्यूज। केवल खबर, पूरी खबर।
4: मन की बात है जन जन की, सभी की कुछ अपनी सी।

ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଶୁଣିବେ ଓଡ଼ିଆ ଭାଷାନ୍ତର। ସମାଚାର ଦର୍ପଣ ପ୍ରଚାର କରିବୁ ରାତି 8:30। ଓଡ଼ିଆ ଆଲବମ୍ ଗୀତ ଶୁଣିବେ ସକାଳ 8:30। ମୋ ପସନ୍ଦ ପ୍ରଚାର କରିବୁ ସକାଳ 9। କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ଦିନ 12। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 61ତମ ଭାଗ।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 61ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ବାଦ ରିଲେକୁ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: इयम् आकाशवाणी सम्प्रति वार्ताः श्रूयन्ताम् प्रवाचिका निधिः झाः।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଝୁମର ଗୀତ। କଣ୍ଠଶିଳ୍ପୀ ଅର୍ଘ୍ୟରୂପା ମହାନ୍ତି ଗାଇଛନ୍ତି ସଂଗ୍ରାମ କିଶୋରୀ ମହାନ୍ତିଙ୍କ ରଚନାରୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶ ଅଭିବୃଦ୍ଧିରେ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଓ ମହିଳା ଉଦ୍ୟମିତା ମଞ୍ଚର କଲେ ଶୁଭାରମ୍ଭ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀଜୀଉଙ୍କ ସ୍ନାନଯାତ୍ରା ସ୍ୱତନ୍ତ୍ର ନୀତିକାନ୍ତି ନିମନ୍ତେ ଆଜି ରାତି 10:30ରୁ ଆସନ୍ତାକାଲି ଅପରାହ୍ନ 1 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ଆରମ୍ଭ ହେବ ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଏବଂ ମୌସୁମୀ ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ବିଶ୍ୱ ଅର୍ଥନୀତିରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେଗୁଡ଼ିକର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋସାହିତ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ପାଳନ କରାଯାଉଛି। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଉଦ୍ଭାବନ ଏବଂ ନିରନ୍ତର ଶିଳ୍ପ ବିକାଶ ମାଧ୍ୟମରେ ଏମ୍ଏସ୍ଏମ୍ଇକୁ ସଶକ୍ତ କରିବା। ଭୁବନେଶ୍ୱର ଲୋକସେବା ଭବନରେ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଏବଂ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଦେଶ ଅଭିବୃଦ୍ଧିରେ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିନିର୍ମାଣ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଦେଶର ଘରୋଇ ଉତ୍ପାଦର 30% ଏବଂ ମୋଟ ଉତ୍ପାଦର 45% ଏମ୍ଏସ୍ଏମ୍ଇ କ୍ଷେତ୍ରରୁ ଆସିଥାଏ। ରାଜ୍ୟ ସରକାର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଗୁରୁତ୍ୱ ଦେବା ସହିତ ଦ୍ରୁତ ଶିଳ୍ପାୟନ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ ମିଳିବା ସହିତ ଶୁଭାରମ୍ଭ ମଧ୍ୟ କରାଯାଇଛି। ଏଥିରେ ଏମ୍ଏସ୍ଏମ୍ଇ କ୍ଷେତ୍ର ଅନ୍ତର୍ଭୁକ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜିର ଏହି ଦିନଟି ରାଜ୍ୟର ଶିଳ୍ପାୟନ ଇତିହାସରେ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଡ ହୋଇକି ରହିବ, କାରଣ ଆଜି ଏହି ଯେଉଁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମର ଅଣୁ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମର ମହିଳାମାନଙ୍କୁ ଉଦ୍ୟମୀ ବା ଏଣ୍ଟରପ୍ରେନର କରିବା ଦିଗରେ ଏକ ପ୍ରଭାବଶାଳୀ ପ୍ଲାଟଫର୍ମ ସୃଷ୍ଟି କରାଯାଏ। ଆଜିର ପଦକ୍ଷେପଗୁଡ଼ିକ ଆମର ଅର୍ଥନୈତିକ ବିକାଶକୁ ସମାବେଶୀ କରିବ ଏବଂ ସମାଜର ତୃଣମୂଳ ସ୍ତରକୁ ସଶକ୍ତ କରିବା ସହିତ ଇଏ ନିଶ୍ଚିତ ଭାବରେ ଆମ ପାଇଁ ବଡ଼ ସହାୟକ ଏବଂ ଭାଗିଦାରୀ ହେବା ପାଇଁ ଯାଉଛି।
0: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ନାରୀ ଶକ୍ତି ସ୍ୱାବଲମ୍ବୀ ସମାବେଶୀ ଓ ପ୍ରଗତିଶୀଳ ଓଡ଼ିଶା ବିକାଶ କେନ୍ଦ୍ରରେ ରହିଛି। କଲ୍ୟାଣରେ ସଶକ୍ତିକରଣ, ସଶକ୍ତିକରଣରେ ନେତୃତ୍ୱ ଓ ନେତୃତ୍ୱରୁ ପରିବର୍ତ୍ତନ ହେଉଛି ସରକାରଙ୍କ ଦୃଷ୍ଟିକୋଣ। ଏସ୍ଏସ୍ଜିରୁ ଷ୍ଟାର୍ଟଅପ୍, ପାରମ୍ପରିକ କୌଶଳରୁ ଆଧୁନିକ ଉଦ୍ୟୋଗରେ ରାଜ୍ୟର ମହିଳାମାନେ ନବସୃଜନକାରୀ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଏହି ଅବସରରେ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର 1 ବର୍ଷ ପାଇଁ କାର୍ଯ୍ୟ ଯୋଜନାର ଶୁଭାରମ୍ଭ, ବରପାଲ୍ଲୀ ଏବଂ କେସିଙ୍ଗାରେ ଏମ୍ଏସ୍ଏମ୍ଇ ପାର୍କ ଓ 25 ଏମ୍ଏସ୍ଏମ୍ଇ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ ଉଦ୍ଘାଟନ, ବାଲେଶ୍ୱର ରାଇସ୍ ମିଲ୍ କ୍ଲଷ୍ଟରର ଉଦ୍ଘାଟନ ଏବଂ ପାହାଳ ରସଗୋଲା କ୍ଲଷ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରୀ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଢେଙ୍କାନାଳ ମିନି ଷ୍ଟାଡିୟମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ସରକାର ଏମ୍ଏସ୍ଏମ୍ଇ ଓ ଷ୍ଟାର୍ଟଅପ୍କୁ ଆର୍ଥିକ ସହାୟତା ପ୍ରଦାନ କରି ନିଯୁକ୍ତି କ୍ଷେତ୍ରକୁ ସୁଦୃଢ଼ କରୁଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି। ନବରଙ୍ଗପୁରସ୍ଥିତ ମିଶନ ଶକ୍ତି ହଲ୍ରେ ଏ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଉପଲବ୍ଧ ସରକାରୀ ଯୋଜନା, ଉଦ୍ୟୋଗ ସ୍ଥାପନ ପ୍ରକ୍ରିୟା, ବ୍ୟାଙ୍କ ଋଣ ସୁବିଧା, ଡିଜିଟାଲ୍ ସେବା ସମ୍ପର୍କରେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ 5-ଦିନିଆ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉଦ୍ୟୋଗୀ ହେବାର ବିଭିନ୍ନ ସୁଯୋଗ ସୃଷ୍ଟି ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍

0: ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ। ପୂର୍ବ ପ୍ରସ୍ତୁତି ନିମନ୍ତେ ଆଜି ରାତି 10:30ରେ ଆସନ୍ତାକାଲି ଅପରାହ୍ନ 1 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସ୍ନାନଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତିର ଆୟୋଜନ କରାଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଓ ଜନଗହଳିପୂର୍ଣ୍ଣ ସ୍ଥାନରେ 79 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବାବେଳେ ମାର୍କେଟ୍ ଛକଠାରୁ ବ୍ୟାରିକେଡ୍ରେ ଶ୍ରଦ୍ଧାଳୁମାନେ ଯାଇ ସ୍ନାନଯାତ୍ରା ଦିନ ମହାପ୍ରଭୁଙ୍କୁ ସ୍ନାନବେଦୀରେ ଦର୍ଶନ କରିପାରିବେ। ସମ୍ପୂର୍ଣ୍ଣ ସହରକୁ ସିସିଟିଭି ସର୍ବେକ୍ଷଣ ମଧ୍ୟରେ ରଖାଯାଇଛି। ଶ୍ରଦ୍ଧାଳୁମାନଙ୍କୁ ସୁବ୍ୟବସ୍ଥିତ ଯାତାୟତ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୋମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।
1: ଆପଣମାନେ ଜାଣିଛନ୍ତି ବିଗତ କିଛି ବର୍ଷ ଧରି ଆରେଞ୍ଜମେଣ୍ଟରେ ପରିବର୍ତ୍ତନ କରି ଦିନ ତମାମ କେମିତି ପ୍ରଭୁମାନଙ୍କୁ ସ୍ନାନବେଦୀରେ ଦର୍ଶନ କରାଯାଇପାରିବ ସେଥିପାଇଁ ଆମର ପୁରା ର୍ୟାମ୍ପର ବ୍ୟବସ୍ଥା କରାଯାଇଛି। ସ୍ନାନ ମଣ୍ଡପ ତଳେ ଯେଉଁ ର୍ୟାମ୍ପର ବ୍ୟବସ୍ଥା ଦୃଷ୍ଟିରୁ ଦିନ ତମାମ ଏ ଦର୍ଶନ ଜାରି ରହିବ। ତେଣୁ ଆମର ଯେଉଁ କ୍ରାଉଡ୍ କଣ୍ଟ୍ରୋଲ ବ୍ୟବସ୍ଥା ମନ୍ଦିର ଭିତରେ ରହିଛି, ମନ୍ଦିର ବାହାରେ ବି ରହିଛି। ଆଉ ସବୁଠୁ ବଡ କଥା ହେଲା ଟ୍ରାଫିକ୍। ସେଇଥିପାଇଁ ଆପଣମାନଙ୍କ ମାଧ୍ୟମରେ ଟ୍ରାଫିକ୍ ବ୍ୟବସ୍ଥା ଏସ୍ପି ବିସ୍ତୃତ ଭାବରେ କହିସାରିଛନ୍ତି। ଆମେ ପାର୍କିଂ ପ୍ଲେସ୍ ସେଇଭଳିଆ ଆଇଡେଣ୍ଟିଫାଇ କରିଛୁ, ଆଉ ବିଶେଷ କରି ସନ୍ଧ୍ୟା ସମୟରେ ଯେଉଁ ଟ୍ରାଫିକ୍ର ଚ୍ୟାଲେଞ୍ଜଟା ରହିବ ସେଥିପାଇଁ କେମିତି ଏକ୍ସଟ୍ରା ବ୍ୟବସ୍ଥା କରାଯାଇପାରିବ ସେଇଟାକୁ କରିଛୁ।
0: ଦେଶବ୍ୟାପୀ ଆସନ୍ତାକାଲିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଅନୁଷ୍ଠିତ ହେବ। ଏଥିରେ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ। ଏନେଇ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପୋଲିଓ ବୁଥ୍, ସ୍ୱାସ୍ଥ୍ୟକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ଅଭିଭାବକମାନେ ନିଜ ନିଜର ଶିଶୁଙ୍କୁ ନିକଟସ୍ଥ ପୋଲିଓ ବୁଥ୍ରେ ପୋଲିଓ ବୁନ୍ଦା ଦେଇପାରିବେ। ବୁଥ୍ରେ ପୋଲିଓ ବୁନ୍ଦା ନ ନେଇଥିବା ଶିଶୁଙ୍କୁ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ଘରକୁ ଘର ଯାଇ ଟିକା ପ୍ରଦାନ କରିବେ। ପୋଲିଓ ରୋଗର ମୂଳୋତ୍ପାଟନ ଓ ସମସ୍ତ ଶିଶୁକୁ ଟିକାକରଣର ସୁବିଧା ପ୍ରଦାନକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ରାଜ୍ୟର ବିଭିନ୍ନ ପୋଲିଓ ବୁଥ୍ରେ ଆସନ୍ତାକାଲି ଟିକା ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଅଭିଯାନରେ କେନ୍ଦ୍ରାପଡ଼ା ଜିଲ୍ଲାର 1,10,643 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ଆସନ୍ତାକାଲି 670 ପୋଲିଓ ବୁଥ୍ରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ବଲାଙ୍ଗୀର ଜିଲ୍ଲାରେ ପାଟନାଗଡ଼ରେ ନିର୍ମାଣ ହେବାକୁ ଥିବା ଅଟଳ ବସ୍ଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ବସ୍ଷ୍ଟାଣ୍ଡ ପାଟନାଗଡ଼ ଓ ଏହାର ଆଖପାଖ ଅଞ୍ଚଳର ସାମଗ୍ରିକ ବିକାଶରେ ସକାରାତ୍ମକ ପ୍ରଭାବ ପକାଇବ। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ସଡ଼କ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରାୟ 1,22,00,000 ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହେବାକୁ ଥିବା ରାଇଘର ବ୍ଲକ୍ରେ 43PL ରୁ ଦେଉଳପାରା ପର୍ଯ୍ୟନ୍ତ ସଡ଼କର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରାଯାଇଛି। ସେହିପରି ଉମରକୋଟ ବ୍ଲକର ସୁଖିକାଁ ଡିଏମ୍କେ ଛକରୁ ଦୁରୁଆଗୋଡ଼ା ଓ ଜାମୁପାରାରୁ ଓଟେମୁଣ୍ଡା ପର୍ଯ୍ୟନ୍ତ ନୂତନ ସଡ଼କ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ସାମଲ ବୁଦ୍ଧିଜୀବୀମାନଙ୍କ ସହ ମତ ବିନିମୟ କରିବା ସହ ଏକ୍ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅଧୀନରେ ଚାରା ରୋପଣ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ ଥିବା 1,448 ମତଦାନ କେନ୍ଦ୍ରରେ ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ସଂଗୃହୀତ ତଥ୍ୟର ସଠିକ୍ ଯାଞ୍ଚ ଓ ଡିଜିଟାଇଜେସନ ପରେ ଆସନ୍ତା 5 ତାରିଖରେ ଚିଠା ତାଲିକା ପ୍ରକାଶ ପାଇବ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବନିଯୁକ୍ତ ଅଣକ୍ୟାଡର ଅଭିଯୋଜନା ଅଧିକାରୀ ଏପିପିମାନଙ୍କର ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଦୌରାଜଜ୍ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ସମାଜର ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଏପିପିମାନଙ୍କୁ ପରାମର୍ଶ ଦେଇଛନ୍ତି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପଶ୍ଚିମ ଓଡ଼ିଶାର 7ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଦେଶ ଅଭିବୃଦ୍ଧିରେ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଓ ମହିଳା ଉଦ୍ୟମିତା ମଞ୍ଚର କଲେ ଶୁଭାରମ୍ଭ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀଜୀଉଙ୍କ ସ୍ନାନଯାତ୍ରା ସ୍ୱତନ୍ତ୍ର ନୀତିକାନ୍ତି ନିମନ୍ତେ ଆଜି ରାତି 10:30ରୁ ଆସନ୍ତାକାଲି ଅପରାହ୍ନ 1 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ଆରମ୍ଭ ହେବ ପଲ୍ସ।

0: ପୋଲିଓ ଟୀକାକରଣ ଅଭିଯାନ ଏବଂ ମୌସୁମୀ ପ୍ରଭାବରେ ଆଗାମୀ ସାତ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଉଦ୍ୟମୀ ଭାରତର ନବଦିଗନ୍ତ, ଏମ୍ଏସ୍ଏମ୍ଇ କ୍ଷେତ୍ର। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ନୀନା ସାହୁ। କାରିଗର ଏବଂ ଗ୍ରାମୀଣ ଉଦ୍ୟୋଗଠାରୁ ଆରମ୍ଭ କରି ନବସୃଜନଶୀଳ ନିର୍ମାତା ପର୍ଯ୍ୟନ୍ତ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ କ୍ଷେତ୍ର ଦେଶର ଅଭିବୃଦ୍ଧି କାହାଣୀକୁ ଅଧିକ ସଶକ୍ତ କରୁଛି। ନିରନ୍ତର ସଂସ୍କାର, ପ୍ରଯୁକ୍ତିବିଦ୍ୟା ଆଧାରିତ ପଦକ୍ଷେପ ଏବଂ ଲକ୍ଷ୍ୟଭିତ୍ତିକ ସହଯୋଗ ମାଧ୍ୟମରେ ଦେଶର ଲକ୍ଷାଧିକ ଏମ୍ଏସ୍ଏମ୍ଇ କ୍ଷେତ୍ର ପ୍ରୋହାହିତ ହେଉଛନ୍ତି। ଅନ୍ୟ ପ୍ରକାରେ କହିଲେ, ଭାରତର ଆର୍ଥିକ ମାନଚିତ୍ରରେ ଏହାକୁ କେବଳ ଏକ କ୍ଷେତ୍ର କହିବା ଅପେକ୍ଷା ଦେଶର ପ୍ରଗତିର ଅସଲ ଇଞ୍ଜିନ୍ ବୋଲି କୁହାଯାଇପାରିବ। ଅର୍ଥନୀତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଲକ୍ଷ୍ୟ ନେଇ ଆଜି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ପାଳନ କରାଯାଉଛି। ଜାତିସଂଘ ପକ୍ଷରୁ ଚଳିତ ବର୍ଷ ଉଦ୍ଭାବନ ଏବଂ ନିରନ୍ତର ଶିଳ୍ପ ବିକାଶ ମାଧ୍ୟମରେ ଏମ୍ଏସ୍ଏମ୍ଇଗୁଡ଼ିକର ସଶକ୍ତିକରଣ ଶୀର୍ଷକ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ ଏମ୍ଏସ୍ଏମ୍ଇ କ୍ଷେତ୍ରଗୁଡ଼ିକ ଅଧିକ ବିକଶିତ ହେବାକୁ ଏହି ପ୍ରସଙ୍ଗ ପ୍ରତିପାଦନ କରୁଛି। 2047 ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ବିଭିନ୍ନ ପ୍ରାନ୍ତରେ ଏହି ଉଦ୍ୟୋଗଗୁଡ଼ିକ ଭିନ୍ନ ଭିନ୍ନ ଭାବରେ ପରିପୁଷ୍ଟ ହୋଇଛନ୍ତି। ଏହି କ୍ଷେତ୍ର ଦେଶର ପ୍ରଥମ ପିଢ଼ିର ଉଦ୍ୟୋଗୀଙ୍କ ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରତା ମନୋଭାବକୁ ପ୍ରତିପାଦନ କରୁଛି। ଆକଳନ ଅନୁଯାୟୀ ମୋଟ ରପ୍ତାନୀର ପ୍ରାୟ 50% ଏହି କ୍ଷେତ୍ରରୁ ଆସିଥାଏ। କେବଳ ବ୍ୟବସାୟିକ ଉଦ୍ୟୋଗ ମଧ୍ୟରେ ଏମ୍ଏସ୍ଏମ୍ଇ କ୍ଷେତ୍ର ସୀମିତ ନ ରହି ଅଧିକ ବ୍ୟାପକ ହୋଇଛି। ନିଯୁକ୍ତି, ନବସୃଜନ ଏବଂ ସମାବେଶୀ ଅଭିବୃଦ୍ଧିର ଏହି କ୍ଷେତ୍ର ନେତୃତ୍ୱ ନେଉଥିବାବେଳେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସମାନ ଭାବରେ ବ୍ୟାପକ ସୁଯୋଗ ସୃଷ୍ଟି ପାଇଁ ସହଯୋଗ ପ୍ରଦାନ କରୁଛନ୍ତି। ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣ ଏହି ଉଦ୍ୟୋଗ କ୍ଷେତ୍ର ଦ୍ୱାରା ଅଧିକ ମଜବୁତ ହୋଇପାରିଛି। ଦେଶର ଏମ୍ଏସ୍ଏମ୍ଇ ଉଦ୍ୟୋଗ କ୍ଷେତ୍ର ଅର୍ଥନୈତିକ ଇକୋସିଷ୍ଟମକୁ ଅଧିକ ସୁଦୃଢ଼ କରିଛି। ଆକଳନ ଅନୁଯାୟୀ ଗତ ଜାନୁଆରୀ ମାସ ଶେଷ ସୁଦ୍ଧା ଦେଶର ଜିଡିପିରେ 31.1% ଏମ୍ଏସ୍ଏମ୍ଇ କ୍ଷେତ୍ରର ଅବଦାନ ରହିଛି। ଉତ୍ପାଦନ କ୍ଷେତ୍ରରେ 35.4% ଏମ୍ଏସ୍ଏମ୍ଇ କ୍ଷେତ୍ରରୁ ରହିଥିବା ଜଣାପଡ଼ିଛି। କୃଷି ପରେ ଏମ୍ଏସ୍ଏମ୍ଇ ଦେଶର ଦ୍ୱିତୀୟ ନିଯୁକ୍ତି କ୍ଷେତ୍ର ପାଲଟିଛି। 38.90 କୋଟି ଅଧିକ ଲୋକଙ୍କର ଏହା ଜୀବିକାର ଉତ୍ସ ପାଲଟିଛି। ଦେଶବ୍ୟାପୀ ଉଦ୍ୟୋଗୀ ସଂସ୍କୃତିକୁ ଏହା ଅଧିକ ତ୍ୱରାନ୍ୱିତ କରୁଛି। ମହିଳା ତଥା ଯୁବ ନେତୃତ୍ୱାଧୀନ ଉଦ୍ୟୋଗୀ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ରହିଥିବା ବ୍ୟାପକତାରୁ ସୁଫଳ ପାଇପାରୁଛନ୍ତି। ଦେଶରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ 18 ପ୍ରଯୁକ୍ତିବିଦ୍ୟା କେନ୍ଦ୍ର କାର୍ଯ୍ୟ କରୁଛି। ଏହି କେନ୍ଦ୍ରଗୁଡ଼ିକ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଦକ୍ଷତା ବିକାଶ, ପ୍ରଯୁକ୍ତିବିଦ୍ୟା ଆଧାରିତ ଭିତ୍ତିଭୂମି ଏବଂ ନବସୃଜନର କେନ୍ଦ୍ର ଭାବେ କାର୍ଯ୍ୟ କରୁଛନ୍ତି। ସୁବ୍ୟବସ୍ଥିତ ନେଟୱାର୍କ ଏବଂ ତାଲିମ ମାଧ୍ୟମରେ ଏହି କେନ୍ଦ୍ରଗୁଡ଼ିକ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଅଧିକ ଉତ୍ସାହିତ କରୁଛନ୍ତି। ଇକୋସିଷ୍ଟମକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟରେ ପ୍ରଯୁକ୍ତିବିଦ୍ୟା ଏବଂ ସମ୍ପ୍ରସାରଣ କେନ୍ଦ୍ର ଯୋଜନା ଅଧୀନରେ ନୂତନ କେନ୍ଦ୍ର ବିକଶିତ କରାଯାଉଛି। ଗତ ନଭେମ୍ବର ସୁଦ୍ଧା ଦେଶବ୍ୟାପୀ 25 ସମ୍ପ୍ରସାରଣ କେନ୍ଦ୍ର କାର୍ଯ୍ୟକ୍ଷମ ରହିଥିଲା। ଏହା ମାଧ୍ୟମରେ 53,963 ଜଣ ଯୁବବର୍ଗଙ୍କୁ ତାଲିମ ଏବଂ 1,357 ଏମ୍ଏସ୍ଏମ୍ଇ କେନ୍ଦ୍ରକୁ ସହାୟତା ପ୍ରଦାନ କରାଯାଇପାରିଛି। ବିଶ୍ୱବ୍ୟାଙ୍କ ସମର୍ଥିତ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ବ୍ୟବସ୍ଥା ଅଧୀନରେ 9 ନୂତନ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଗତ 2025-26 ଆର୍ଥିକ ବର୍ଷରେ ଦେଶର ଏମ୍ଏସ୍ଏମ୍ଇ କ୍ଷେତ୍ର ଅଭିବୃଦ୍ଧି କାହାଣୀର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ପରିଣତ ହୋଇଛି। ସଶକ୍ତ ଅନୁଷ୍ଠାନ, ଋଣ ପ୍ରଦାନରେ ସହଜତା, ପ୍ରଯୁକ୍ତିବିଦ୍ୟା ଉପଯୋଗ, ତ୍ୱରିତ ଅଭିଯୋଗ ସମାଧାନ ଏବଂ ବ୍ୟାପକ ବଜାର ସୁଯୋଗ ଏମ୍ଏସ୍ଏମ୍ଇ ଇକୋସିଷ୍ଟମକୁ ଅଧିକ ସଶକ୍ତ କରୁଛି। ଉଦ୍ୟମ ପଞ୍ଜିକରଣ ପୋର୍ଟାଲ୍ ଏବଂ ଉଦ୍ୟମ ଆସିଷ୍ଟ ପ୍ଲାଟଫର୍ମ ଅଧୀନରେ ଏପର୍ଯ୍ୟନ୍ତ ପଞ୍ଜିକରଣ 8,70,00,000 ଅଧିକ ହୋଇଛି। ଏମ୍ଏସ୍ଏମ୍ଇ ଉଦ୍ୟୋଗ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ପାଣ୍ଠି ଟ୍ରଷ୍ଟ ଇତିମଧ୍ୟରେ 25 ସମ୍ପୂର୍ଣ୍ଣ କରିଛି। ଗତ ଜାନୁଆରୀ 1 ନଭେମ୍ବର ଶେଷ ସୁଦ୍ଧା 3,77,000 କୋଟି ଟଙ୍କା ପାଣ୍ଠି ମାଧ୍ୟମରେ 29,00,000 ଅଧିକ ଗ୍ୟାରେଣ୍ଟି ପ୍ରଦାନ କରାଯାଇଛି। ଗ୍ୟାରେଣ୍ଟି ସୀମା 5 କୋଟିରୁ 10 କୋଟିକୁ ବୃଦ୍ଧି ପାଇଛି। ଚଳିତ ବର୍ଷ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସହଜ ବ୍ୟବସାୟ କ୍ଷେତ୍ର ପ୍ରଦାନ କରିବା ଲକ୍ଷ୍ୟ ନେଇ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ କେତେକ ନୂତନ ଡିଜିଟାଲ୍ ପ୍ଲାଟଫର୍ମକୁ କାର୍ଯ୍ୟକାରୀ କରିଛି। ସେଥିମଧ୍ୟରେ ଜନସମର୍ଥ ପୋର୍ଟାଲ୍ ଅନ୍ୟତମ। ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମର ଏହି ନବ ସଂସ୍କରଣ ବ୍ୟାଙ୍କରୁ ଋଣ ମଞ୍ଜୁରୀ ଏବଂ ଅର୍ଥ ପାଇବା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ

0: ସ୍ୱଚ୍ଛ ଏବଂ ସମୟୋପଯୋଗୀ କରିପାରିଛି। ଅନ୍ୟ ପଦକ୍ଷେପଗୁଡ଼ିକ ମଧ୍ୟରେ ସମାଧାନ, ଏମ୍ଏସ୍ଏମ୍ଇ ଗ୍ଲୋବାଲ୍ ମାର୍ଟ ଏବଂ ଭାସି ନିଆଦି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହୋଇଛି। ପରିଶେଷରେ ଏତିକି କୁହାଯାଇପାରେ, ଏମ୍ଏସ୍ଏମ୍ଇ କ୍ଷେତ୍ରର ଅଭିବୃଦ୍ଧି ଆତ୍ମନିର୍ଭର ଭାରତ ସ୍ୱପ୍ନ ସାକାର କରିବାରେ ଏକ ବଡ଼ ମାଧ୍ୟମ ପାଲଟୁଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଉଦ୍ୟମୀ ଭାରତର ନବଦିଗନ୍ତ ଏମ୍ଏସ୍ଏମ୍ଇ କ୍ଷେତ୍ର, ଆଲେଖ୍ୟ ମୟରଞ୍ଜନ ମିଶ୍ର, ଉପସ୍ଥାପନା ନୀନା ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର, ମୁଖ୍ୟ ସମ୍ବାଦ ସହିତ ମୁଁ ନୀନା ସାହୁ। ଦେଶ ଅଭିବୃଦ୍ଧିରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରୁ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଓ ମହିଳା ଉଦ୍ୟମିତା ମଞ୍ଚର କଲେ ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଶ୍ରୀଜୀଉଙ୍କ ସ୍ନାନଯାତ୍ରା ସ୍ୱତନ୍ତ୍ର ନୀତିକାନ୍ତି ନିମନ୍ତେ ଆଜି ରାତି 10:30ଠାରୁ ଆସନ୍ତାକାଲି ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ଆରମ୍ଭ ହେବ ପଲ୍ସ ପୋଲିଓ ଟିକାକରଣ ଅଭିଯାନ। ସାଇବର ଅପରାଧ ସମ୍ପର୍କିତ ତଥ୍ୟ ପ୍ରଦାନ ଏବଂ ଏହାର ମୁକାବିଲା ଦିଗରେ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାର ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସ୍ଥାପନ କରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ବିଶ୍ୱ ଅର୍ଥନୀତିରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେଗୁଡ଼ିକର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ପାଳନ କରାଯାଉଛି ଏବଂ ମୌସୁମୀ ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ମୁଖ୍ୟ ସମ୍ବାଦ ଶେଷ ହେଲା, ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8:00ରେ। ନମସ୍କାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଅକ୍ଷୟ ମହାନ୍ତି କଥାଚିତ୍ର ବାଜେ ବଇଁଶୀ ନାଚେ ଘୁଙ୍ଗୁର।

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ତିନିଦିନିଆ ସେସେଲ୍ସ ଗସ୍ତରେ ଯାଇ ରାଜଧାନୀ ଭିକ୍ଟୋରିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କଲେ ସେସେଲ୍ସ ରାଷ୍ଟ୍ରପତି ଓ ପ୍ରବାସୀ ଭାରତୀୟ। ଭାରତ ଟ୍ୟାକ୍ସି ଯୋଜନାକୁ ଆଗାମୀ 2 ବର୍ଷ ମଧ୍ୟରେ 500ଟି ସହରକୁ ବିସ୍ତାର କରିବା ଲକ୍ଷ୍ୟ ରଖିଛନ୍ତି ସରକାର। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଇରାନ୍ ପକ୍ଷରୁ ବାହାରିନ୍ ଉପରେ ଡ୍ରୋନ୍ ଆକ୍ରମଣ ନେଇ ଅଭିଯୋଗ ଏବଂ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ରେ ପହଞ୍ଚିଲେ ଭାରତର ଦେବିକା ସିହାଗ, କିଦାମ୍ବି ଶ୍ରୀକାନ୍ତ ଏବଂ ରୌନକ ଚୌହାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଦିନିଆ ସେସେଲ୍ସ ଗସ୍ତରେ ଯାଇ ଭିକ୍ଟୋରିଆରେ ପହଞ୍ଚିଛନ୍ତି। ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନି ବିମାନ ବନ୍ଦରଠାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସମ୍ଭର୍ଦ୍ଧନା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି। ଭାରତ ମହାସାଗରରେ ଥିବା ଏହି ଦ୍ୱୀପ ଦେଶ ସେସେଲ୍ସ ଭାରତ ସହ ଦୀର୍ଘଦିନ ହେଲା ସାମୁଦ୍ରିକ ସହଯୋଗ ପ୍ରଦାନ କରିଆସୁଛି। ଦୁଇ ଦେଶ ମଧ୍ୟରେ ସହଯୋଗ ଏବଂ ଦୀର୍ଘସ୍ଥାୟୀ ସୁସମ୍ପର୍କ ସ୍ଥାପନ କରିବା ଏହି ଗସ୍ତର ମୂଳ ଲକ୍ଷ୍ୟ। ସେସେଲ୍ସ ବିମାନ ବନ୍ଦରଠାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରବାସୀ ଭାରତୀୟ ଭାବପୂର୍ଣ୍ଣ ସମ୍ଭର୍ଦ୍ଧନା ଦେଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଦେଶର ବିଭିନ୍ନ ପ୍ରାନ୍ତରର ସଂସ୍କୃତିକୁ ସୁରକ୍ଷିତ ରଖିବା ନେଇ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ସେସେଲ୍ସର ଐତିହାସିକ 50ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ। ସେସେଲ୍ସର ଜାତୀୟ ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେବାରେ ଶ୍ରୀ ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି ଦେଶର ଅର୍ଥନୈତିକ ସୁଦୃଢ଼ୀକରଣରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂଆଦିଲ୍ଲୀଠାରେ ଆଜି ଏମ୍ଏସ୍ଏମ୍ଇ ଦିବସ 2026 ଉଦ୍ୟମୀ ଭାରତ ଉପଲକ୍ଷେ ଆୟୋଜିତ ସମାରୋହରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି ଏହି କ୍ଷେତ୍ର ପ୍ରଥମ ପିଢ଼ିର ଉଦ୍ୟୋଗୀଙ୍କର ସାହସ ଏବଂ ପ୍ରେରଣାକୁ ପ୍ରତିଫଳନ କରୁଛି। ଉପରାଷ୍ଟ୍ରପତି କହିଛନ୍ତି ଏମ୍ଏସ୍ଏମ୍ଇ କ୍ଷେତ୍ର ଦେଶର ଉତ୍ତମ ଗୁଣବତ୍ତା ସମ୍ପନ୍ନ ଦ୍ରବ୍ୟ ରପ୍ତାନୀର 50% ଅଂଶୀଦାର ପ୍ରଦାନ କରୁଛି। ରାଧାକ୍ରିଷ୍ଣନ କହିଛନ୍ତି ଏମ୍ଏସ୍ଏମ୍ଇ କ୍ଷେତ୍ର ଭାରତୀୟ ବିକାଶ ଯାତ୍ରାର ଏକ ସୁଦୃଢ଼ ସ୍ତମ୍ଭ ଭାବେ ଉଭା ହୋଇଛି, ଯାହାକି 2047 ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାରେ ସମର୍ଥକ ହେବ। ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ସାର୍ବଜନୀନ ପଞ୍ଜିକରଣ କ୍ଷେତ୍ରରେ ପ୍ରୋହାହନ ପ୍ରଦାନ କରୁଛି। ଗୁଣବତ୍ତା ସମ୍ପନ୍ନ ତଥ୍ୟର ବିକାଶ ଏବଂ ଫଳପ୍ରଦ ଯୋଜନା କ୍ରିୟାନ୍ୱୟନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଉପରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ସମ୍ପ୍ରତି ବିଶ୍ୱ ବ୍ୟବସାୟିକ କ୍ଷେତ୍ରରେ ସ୍ୱଚ୍ଚ ଦାମର ଅତ୍ୟାବଶ୍ୟକ ଆବଶ୍ୟକତାକୁ ପୂରଣ କରିବାକୁ ସମର୍ଥ ହୋଇପାରିଛି। ଏ କ୍ଷେତ୍ରରେ ଉଦ୍ୟୋଗୀମାନେ ଆଧୁନିକ ବୈଷୟିକ ଜ୍ଞାନ ପ୍ରୟୋଗ କରି ଗୁଣବତ୍ତା ସମ୍ପନ୍ନ ଦ୍ରବ୍ୟ ଉତ୍ପାଦନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷ ପାଇଁ ମିଳିତ ଜାତିସଂଘର ବାର୍ତ୍ତା ହେଉଛି କୃତ୍ରିମ ବୁଦ୍ଧିମତା ପରିଚାଳିତ ଭବିଷ୍ୟତ ପାଇଁ ମାନବ କୈନ୍ଦ୍ରିକ ଉଦ୍ୟମିତା। ଏହାକୁ ଆଧାର କରି ଉପରାଷ୍ଟ୍ରପତି କହିଛନ୍ତି ବୈଷୟିକ ଜ୍ଞାନର ପରିବର୍ତ୍ତନର ଆହ୍ୱାନ ନୁହେଁ, ଏକ ସୁଯୋଗ ହେବା ଉଚିତ। ଏହି କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଜିତନ୍ ରାମ ମାନ୍ଝୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ଉପରାଷ୍ଟ୍ରପତି ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ପ୍ରସ୍ତୁତ ପ୍ରଯୁକ୍ତିବିଦ୍ୟା ଆଧାରିତ ବିଭିନ୍ନ ପୋର୍ଟାଲ ଓ ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି। ଦେଶର ସମବାୟ ସଂସ୍ଥା ଆଧାରିତ ସଡ଼କ ଯାତ୍ରା ପ୍ଲାଟଫର୍ମ ଭାରତ ଟ୍ୟାକ୍ସିକୁ ଆଗାମୀ 2 ବର୍ଷ ମଧ୍ୟରେ ଦେଶର 500ଟି ସହରକୁ ବିସ୍ତାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଆଜି ଭାରତ ଟ୍ୟାକ୍ସି ସେବାର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି ଏହି ପଦକ୍ଷେପ ସମବାୟ କ୍ଷେତ୍ରରେ ପରିବର୍ତ୍ତନକାରୀ ଭାବେ ସାବ୍ୟସ୍ତ ହେବ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ସାରଥୀ ନାମରେ ପରିଚିତ ଭାରତ ଟ୍ୟାକ୍ସିର ଡ୍ରାଇଭରଙ୍କୁ ସିଧାସଳଖ ଅଂଶୀଦାର କରିବା, ଫଳରେ ଏକ ନିରପେକ୍ଷ ଏବଂ ସ୍ୱଚ୍ଛ ଗତିଶୀଳତା ପ୍ଲାଟଫର୍ମ ପ୍ରଦାନ କରାଯାଇପାରିବ ବୋଲି ଶ୍ରୀ ଶାହା ଆଶାବ୍ୟକ୍ତ କରିଛନ୍ତି। ସାରଥୀଙ୍କର ରୋଜଗାର ବୃଦ୍ଧି ପାଇବା ସହ ଯାତ୍ରୀମାନେ ସୁରକ୍ଷିତ ଏବଂ ସୁଲଭ ସେବା ପାଇପାରିବେ ବୋଲି ଶ୍ରୀ ଶାହା କହିଛନ୍ତି।
1: ଭାରତ ଟ୍ୟାକ୍ସି ବନ୍ନେ କା ସବସେ ପହଲା କାରଣ ହେ କି ହମାରେ ସାରଥିଓ କା ଓର ହମାରେ ଗ୍ରାହକୋ କା କିସି କା ଭି ଶୋଷଣ ନ ହୋ, ଏ ସବସେ ପହଲା କାରଣ। ଦୂସରା ସାରଥି କା ସମ୍ମାନ ହୋ, वो ऐप पर रजिस्ट्रेशन के लिए मोहताज नहीं है। आज मैं गर्व से कहता हूं भारत टैक्सी के साथ जुड़े हुए 7 लाख साथी भारत टैक्सी के मालिक है, शेयर होल्डर।
0: भारत टैक्सी सड़क यात्रा क्षेत्र में एक दृढ़ विकल्प भाव उभा है।

ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଭାରତ ଟ୍ୟାକ୍ସି ପରିବହନକୁ ଅଧିକ ସୁଦୃଢ଼ ତଥା ଗୁଣବତ୍ତା ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଗୁଜରାଟ ମେଟ୍ରୋ ରେଳ ନିଗମ, ଅହମ୍ମଦାବାଦ ମହାନଗର ନିଗମ, ଗୁଜରାଟ ରାଜ୍ୟ ସମବାୟ ବ୍ୟାଙ୍କ, ରାଜ୍ୟ ଟ୍ରାଫିକ୍ ପୁଲିସ୍, ପ୍ରମୁଖ ବିମାନ ବନ୍ଦର ଏବଂ ରେଳ କର୍ତ୍ତୃପକ୍ଷଙ୍କ ସମେତ ଅନେକ ସଂଗଠନ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 135ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଉତ୍ତରପ୍ରଦେଶର ଜେୱାର୍ଠାରେ ଅମ୍ବର ଏବଂ ଆସେଣ୍ଟ କେ ସର୍କିଟ୍ ଉତ୍ପାଦନ କାରଖାନାର ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଶିଳାନ୍ୟାସ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଯାଦବ କହିଛନ୍ତି, ବିଶ୍ୱସ୍ତରରେ ଏକ ନିର୍ଭରଯୋଗ୍ୟ, ଗଣତାନ୍ତ୍ରିକ ଏବଂ ଦକ୍ଷ ଉତ୍ପାଦନ ଅଂଶୀଦାରର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏହି ଆବଶ୍ୟକତାକୁ ପୂରଣ କରିବାକୁ ପ୍ରୟାସ ଜାରି ରଖିଛି। ଶ୍ରୀ ଯାଦବ କହିଛନ୍ତି, ଦେଶର ରାଜନୈତିକ ସ୍ଥିରତା, ସ୍ୱଚ୍ଛ ସଂସ୍କାରମୂଳକ ନୀତି, ଦକ୍ଷ ଯୁବଗୋଷ୍ଠୀ ଏବଂ ଦ୍ରୁତ ବିକାଶଶୀଳ ଭିଭିଭୂମି ବିଶ୍ୱ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଭାରତକୁ ଏକ ପ୍ରାକୃତିକ କେନ୍ଦ୍ର ଭାବେ ପ୍ରତିଷ୍ଠା କରିପାରିଛି। ଇରାନ୍ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଥିବା ନେଇ ବାହାରିନ୍ ଆଜି ଅଭିଯୋଗ କରିଛି। ବାହାରିନ୍ର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଏହି ନୂତନ ଆକ୍ରମଣରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବାର ଖବର ହସ୍ତଗତ ହୋଇନାହିଁ। ଅନ୍ୟପକ୍ଷରେ ବାହାରିନ୍ ଉପରେ ଇରାନ୍ର ଆକ୍ରମଣକୁ ସଂଯୁକ୍ତ ଆରବ ଏମିରେଟ୍ସ ଦୃଢ଼ ନିନ୍ଦା କରିଛି। ଏହାକୁ ଆକ୍ରମଣାତ୍ମକ ଏବଂ ଶତ୍ରୁତାପୂର୍ଣ୍ଣ ବୋଲି ୟୁଏଇ ବର୍ଷ୍ଣନା କରିଛି। ପୂର୍ବରୁ ଇରାନ୍ର ଦକ୍ଷିଣ ଉପକୂଳରେ ଆମେରିକାର ବିମାନ ଆକ୍ରମଣର ପ୍ରତ୍ୟୁତ୍ତରରେ ଆମେରିକୀୟ ସେନା ସହ ଜଡ଼ିତ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ ହେବା ନେଇ ଇରାନ୍ର ଇସ୍ଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ସୂଚନାଯୋଗ୍ୟ, ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ଗତକାଲି ଆକ୍ରମଣର ପ୍ରତ୍ୟୁତ୍ତରରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ ବାହିନୀ ଇରାନ୍ର କେତେକ ଅଞ୍ଚଳ ଉପରେ ଆକ୍ରମଣ କରିଥିଲା। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଉଚ୍ଚ ପ୍ରଶଂସା କରିଛନ୍ତି। ହ୍ୱାଇଟ୍ ହାଉସ୍ଠାରେ ଏକ ସମ୍ଭାଦ ସଂସ୍ଥା ସହ ସାକ୍ଷାତକାର ଅବସରରେ ଶ୍ରୀ ରୁବିଓ କହିଛନ୍ତି, ଭାରତ ଆର୍ଥିକ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିବା ସହିତ ବିଶ୍ୱସ୍ତରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଟ୍ରମ୍ପଙ୍କ ପ୍ରଶାସନ ଭାରତକୁ ଆମେରିକାର ନିକଟତମ ରଣନୈତିକ ସହଯୋଗୀ ରାଷ୍ଟ୍ରଗୁଡ଼ିକ ଭିତରୁ ଅନ୍ୟତମ ଭାବେ ଗ୍ରହଣ କରୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ କ୍ଷେତ୍ର ଅଧିକ ସୁଦୃଢ଼ ହେବା ସହ ବିଶ୍ୱସ୍ତରରେ ଏକ ପ୍ରଭାବଶାଳୀ ରାଷ୍ଟ୍ର ଭାବେ ମାନ୍ୟତା ପାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦୃଢ଼ ସମ୍ପର୍କ ରହିଛି ଏବଂ କୂଟନୈତିକ କ୍ଷେତ୍ର ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ରୁବିଓ କହିଛନ୍ତି। ବାଣିଜ୍ୟ, ଯୋଗାଣ ଶୃଙ୍ଖଳ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଶକ୍ତି, ସୁରକ୍ଷା, ସାମୁଦ୍ରିକ ପରିବହନ ଆଦି ବିଭିନ୍ନ କ୍ଷେତ୍ରକୁ ଉଭୟ ଦେଶ ଚିହ୍ନଟ କରିବା ସହ ଏ ଦିଗରେ ସହଯୋଗ ବୃଦ୍ଧି ନେଇ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ରୁବିଓ କହିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ର ଇସ୍ତଫା ପ୍ରଦାନ କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବଗିରି ମହାରାଜ ଆଜି ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଏକ ବିବୃତ୍ତିରେ ସେ କହିଛନ୍ତି, ପରବର୍ତ୍ତୀ ବୈଠକରେ ଇସ୍ତଫା ଉପରେ ବିସ୍ତୃତ ଆଲୋଚନା କରାଯିବ। ଶ୍ରଦ୍ଧାଳୁଙ୍କ ଦ୍ୱାରା ଦାନ କରାଯାଇଥିବା ରୂପା, ଇଟା ଏବଂ ଅଳଙ୍କାରର ସମ୍ପୂର୍ଣ୍ଣ ହିସାବ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର ଦେବିକା ସିହାଗ, କିଦାମ୍ବି ଶ୍ରୀକାନ୍ତ ଏବଂ ରୌନକ ଚୌହାନ ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ମହିଳା ଏକକ ବର୍ଗରେ ଦେବିକା ଜାପାନର ରିକୋ ଗୁଞ୍ଜିଙ୍କୁ 22-20, 21-19 ସେଟ୍ରେ କ୍ୱାର୍ଟର ଫାଇନାଲ୍ ପରାସ୍ତ କରିଛନ୍ତି। ଆସନ୍ତାକାଲି ସେମିଫାଇନାଲ୍ରେ ଦେବିକା ଡେନ୍ମାର୍କର ଖେଳାଳି ଲିନେ କ୍ରିଷ୍ଟୋପର୍ସନ୍ଙ୍କୁ ଭେଟିବେ। ପୁରୁଷ ଏକକ ବର୍ଗରେ ସେମିଫାଇନାଲ୍ ପର୍ଯ୍ୟାୟରେ ଆସନ୍ତାକାଲି କିଦାମ୍ବି ଜାପାନର ୟୁଦାଇ ଓକିମୋଟୋଙ୍କୁ ଏବଂ ରୌନକ ଚୀନ୍ ତାଇପେଇର ସୁ ଲି ୟାଙ୍ଗ୍ଙ୍କୁ ଭେଟିବେ। ତିନିଦିନିଆ ସେସେଲ୍ସ ଗସ୍ତରେ ଯାଇ ରାଜଧାନୀ ଭିକ୍ଟୋରିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କଲେ ସେସେଲ୍ସ ରାଷ୍ଟ୍ରପତି ଓ ପ୍ରବାସୀ ଭାରତୀୟ। ଭାରତ ଟ୍ୟାକ୍ସି ଯୋଜନାକୁ ଆଗାମୀ 2 ବର୍ଷ ମଧ୍ୟରେ 500ଟି ସହରକୁ ବିସ୍ତାର କରିବା ଲକ୍ଷ୍ୟ ରଖିଛନ୍ତି ସରକାର। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଇରାନ୍ ପକ୍ଷରୁ ବାହାରିନ୍ ଉପରେ ଡ୍ରୋନ୍ ଆକ୍ରମଣ ନେଇ ଅଭିଯୋଗ ଏବଂ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ରେ ପହଞ୍ଚିଲେ ଭାରତର ଦେବିକା ସିହାଗ, କିଦାମ୍ବି ଶ୍ରୀକାନ୍ତ ଏବଂ ରୌନକ ଚୌହାନ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଢେଙ୍କାନାଳ ସମ୍ଭାଦଦାତା ବିରଞ୍ଚି ନାରାୟଣ ସେଠ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଚଳିତ ମାସରୁ କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମାସିକ 10 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯାଉଛି। ଢେଙ୍କାନାଳ ଜିଲ୍ଲାରେ 3,01,542 ଜଣ ହିତାଧିକାରୀ ପଞ୍ଜିକୃତ ହୋଇଛନ୍ତି। ସହକାରୀ ଯୋଗାଣ ଅଧିକାରୀ ବିଶ୍ୱଭୂଷଣ କର କହିଛନ୍ତି ଏହି ଯୋଜନା ମାଧ୍ୟମରେ ଖାଦ୍ୟ ନିରାପତ୍ତାକୁ ଆହୁରି ସୁଦୃଢ଼ କରାଯାଇଛି।
1: ଆମ ଢେଙ୍କାନାଳ ଜିଲ୍ଲାରେ 3,01,542 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ସରକାର ସାମିଲ କରି ମାସକ ପ୍ରତି ମୁଣ୍ଡପିଛା ହିସାବରେ ଏପ୍ରିଲ୍ 2026ରୁ 5 କେଜି ଅତିରିକ୍ତ ଚାଉଳ ପ୍ରଦାନ କରୁଅଛନ୍ତି। ସମସ୍ତ ପିଡିଏସ୍ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ସହିତ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ 10 କେଜି ମୁଣ୍ଡପିଛା ମାଗଣା ଚାଉଳ ସରକାରଙ୍କ ଅତିରିକ୍ତ ଖାଦ୍ୟ ସୁରକ୍ଷା ଗ୍ୟାରେଣ୍ଟିରେ ସାମିଲ ହୋଇ ପାଇପାରିବେ।
0: ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ଢେଙ୍କାନାଳ ସଦର ପଞ୍ଚାୟତ ସମିତି ସ୍ତରୀୟ କାର୍ଯ୍ୟକ୍ରମକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ଘାଟନ କରିଛନ୍ତି। ସେ ସୁଭଦ୍ରା ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ବିଭିନ୍ନ ସୁବିଧା ଓ ପ୍ରମାଣପତ୍ର ବଣ୍ଟନ କରିଛନ୍ତି। ଏହାସହ ରାଜ୍ୟ ସରକାରଙ୍କର 2 ବର୍ଷର ସଫଳତା ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବିକାଶ ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି। ସେ କହିଛନ୍ତି ସେବା, ସୁଶାସନ ଓ ଜନକଲ୍ୟାଣକୁ ପ୍ରାଧାନ୍ୟ ଦେଇ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଆଗାମୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ କରିବା ଲକ୍ଷ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଉଛି। ସେହିପରି ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଶିବିର ଅଦାଲତରେ 7 ଜଣ ମହିଳାଙ୍କ ଅଭିଯୋଗର ଶୁଣାଣି ମଧ୍ୟ କରାଯାଇଥିଲା। ଓଡ଼ପଡ଼ା ବ୍ଲକର ଇଟାପ ଗ୍ରାମରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ପ୍ରସ୍ତାବିତ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ପରିବେଶ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ, ଜୀବିକା, ପାନୀୟ ଜଳ, କ୍ରୀଡ଼ା ଓ ଭିତ୍ତିଭୂମିର ବିକାଶ ଉପରେ ଆଲୋଚନା କରାଯାଇଥିଲା। କାମାକ୍ଷାନଗର ବ୍ଲକର କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ 12 ଓଡ଼ିଶା ବାଟାଲିୟନ ଏନ୍ସିସି ପକ୍ଷରୁ ଆୟୋଜିତ 10 ଦିନିଆ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। କ୍ୟାଡେଟ୍ସମାନଙ୍କୁ ଡ୍ରିଲ୍, ଯୋଗାଭ୍ୟାସ, ମାନଚିତ୍ର ପାଠ, ବନ୍ଧୁକ ଚାଳନା, ଆତ୍ମରକ୍ଷା କୌଶଳ, ବିପର୍ଯ୍ୟୟ ପରିଚାଳନା ଓ ନେତୃତ୍ୱ ବିକାଶ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ମହିମା ଧର୍ମର ପ୍ରତିଷ୍ଠାତା ମହିମା ସ୍ୱାମୀଙ୍କ ଆବିର୍ଭାବର 200 ବର୍ଷ ପୂର୍ତ୍ତି ଉତ୍ସବ କାଦୁଆ ମହିମା ଆଶ୍ରମରେ ପାଳିତ ହୋଇଯାଇଛି। ଏଥିରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସୂର୍ଯ୍ୟବଂଶୀ ସୁରଜ, ସାଂସଦ ରୁଦ୍ରନାରାୟଣ ପାଣି ଓ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ପ୍ରମୁଖ ଯୋଗଦେଇ ମହିମା ପୀଠର ଉନ୍ନତି ପାଇଁ 240 କୋଟି ଟଙ୍କାର ଅନୁମୋଦନ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଏକ ସ୍ୱତନ୍ତ୍ର ସ୍କାରକ ପୁସ୍ତକ ଉନ୍କୋଚିତ ହୋଇଯାଇଛି। ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ କାର୍ଯ୍ୟାଳୟ ପରିସରରେ ନୂତନ ଆଧାର ସେବା କେନ୍ଦ୍ରର ଉଦ୍ଘାଟନ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି କେନ୍ଦ୍ରରେ ନୂତନ ଆଧାର କାର୍ଡ, ମୋବାଇଲ୍ ନମ୍ଘର, ବାୟୋମେଟ୍ରିକ୍ ଓ ଅନ୍ୟାନ୍ୟ ସଂଶୋଧନ ସୁବିଧା ଉପଲବ୍ଧ ହେବ। 5ରୁ 17 ବର୍ଷ ବୟସର ପିଲାମାନଙ୍କ ବାୟୋମେଟ୍ରିକ୍ ନିଶୁଳ୍କରେ ମଧ୍ୟ କରାଯିବ। ଜିଲ୍ଲାରେ ଅନ୍ତର୍ଜାତୀୟ ଯୋଗ ଦିବସ ଓ କୃଷିଭିତ୍ତିକ ରଜ ଉତ୍ସବ ଉତ୍ସାହର ସହ ପାଳିତ ହୋଇଯାଇଛି। ସେହିପରି ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ବିଶ୍ୱସ୍ତରୀୟ ପାରା କ୍ରୀଡ଼ା ପ୍ରତିଯୋଗିତାରେ 3ଟି ପଦକ ଜିତି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଥିବା ଖେଳାଳି ବିଭା ସିନ୍ଧୁ ବାରିକଙ୍କୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସମ୍ବର୍ଦ୍ଧନା ଜଣାଇଛନ୍ତି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଗଜପତି ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।

0: କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

ଶ୍ରେୟ ଆମେ ଦେଇପାରିବା ତିନୋଟି ବର୍ଗର ବ୍ୟକ୍ତିମାନଙ୍କୁ। ପ୍ରଥମରେ ତ ନିଶ୍ଚିତ ଭାବରେ ଓଡ଼ିଶା ସରକାରଙ୍କର ବନ ବିଭାଗରେ କାର୍ଯ୍ୟରତ ହଜାର ହଜାର ଅଧିକାରୀ କର୍ମଚାରୀ ଏମାନଙ୍କର ନିଷ୍ଠାପର କର୍ତ୍ତବ୍ୟ ବୋଧ। ଦ୍ୱିତୀୟରେ ହେଉଛନ୍ତି ଯେଉଁମାନେ ବନ ସୁରକ୍ଷା ସମିତିରେ ଅଛନ୍ତି ବା ଇକୋ ଡେଭଲପମେଣ୍ଟ କମିଟି ବା ପରିବେଶ ସୁରକ୍ଷା ପାଇଁ ଯେଉଁମାନେ ଅହରହ କାର୍ଯ୍ୟରତ ଅଛନ୍ତି ସେହି ସ୍ୱୟଂ ସହାୟକ ଗୋଷ୍ଠୀ। ତୃତୀୟରେ ଆପଣମାନେ ଅର୍ଥାତ୍ ସାଧାରଣ ଜନତା ଯେଉଁମାନେ ବନଖଣ୍ଡ ନିକଟରେ ରହୁଛନ୍ତି ଏବଂ ଜଙ୍ଗଲକୁ ଭଲ ପାଉଛନ୍ତି ଆଉ ସ୍ନେହ କରୁଛନ୍ତି। ଜନସାଧାରଣଙ୍କ ବିନା କୌଣସି ସରକାରୀ କାର୍ଯ୍ୟ କେବେ ହେଲେ ମଧ୍ୟ ସଫଳ ହୋଇପାରିବ ନାହିଁ। କିନ୍ତୁ ଅନେକ ସମୟରେ ଲୋକଙ୍କ ମନରେ ପ୍ରଶ୍ନ ଉଠେ ଏହି ବନଭୂମିକୁ ରକ୍ଷା କରିବାରେ ବନାଞ୍ଚଳକୁ ପରିବ୍ୟାପ୍ତ କରିବା କ୍ଷେତ୍ରରେ ଏପରିକି ବନ ବିଭାଗର ଯେଉଁ କାର୍ଯ୍ୟକ୍ରମ ସବୁ ରହିଛି ତା ମଧ୍ୟରୁ ବନୀକରଣ ହେଲା ଅନ୍ୟତମ। ସେଥିରେ ଭାଗ ନେବାକୁ ହେଲେ ସେମାନଙ୍କର ଦାୟିତ୍ୱ କର୍ତ୍ତବ୍ୟ କ'ଣ ରହିଛି, କେଉଁଠାରୁ ଗଛଟେ ପାଇବେ ବା ଚାରାଟେ ପାଇବେ, ତାର ମାନ କିପରି ଅଛି ଆଉ କେଉଁଠାରେ ତାକୁ ରୋପଣ କରିପାରିବେ। ଶ୍ରୋତା ବନ୍ଧୁ, ଏହି ପରିପ୍ରେକ୍ଷୀରେ ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ଯୁଗ।

0: ଉପଯୋଗୀ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଲା ବନୀକରଣ ପାଇଁ ଉତ୍ତମ ଚାରା। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଗଞ୍ଜାମ ଜିଲ୍ଲାର ଘୁମୁସର ଦକ୍ଷିଣ ବନଖଣ୍ଡର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ଯୁଗଳ କିଶୋର ପଣ୍ଡା। ତାହେଲେ ଆସନ୍ତୁ ଶୁଣିବା ଆଲୋଚନା ବନୀକରଣ ପାଇଁ ଉତ୍ତମ ଚାରା।
1: ଶ୍ରୀଯୁକ୍ତ ବେହୁରା ମହୋଦୟ, ଆମେ ଆପଣଙ୍କ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
2: ନମସ୍କାର
1: ବେହୁରା ବାବୁ, ପ୍ରଥମେ ଆମେ ଜାଣିବା ଏ ଯୋଉ ବନୀକରଣ ଗୋଟେ ବ୍ୟାପକ ଶବ୍ଦ ଆଜ୍ଞା, ଏ ଯୋଉ ବନୀକରଣ ବିଷୟରେ କିଛି ସଂକ୍ଷେପରେ କହିବେ କି?
2: ଆମ ଓଡ଼ିଶାରେ ବନୀକରଣ କାର୍ଯ୍ୟକ୍ରମ ବନ ବିଭାଗ ତରଫରୁ ବହୁତ ଆବାହମାନ କାଳରୁ ଚାଲି ଆସିଛି। ଏହି ବନୀକରଣ କାର୍ଯ୍ୟକ୍ରମ କରିବାର ମୂଳ ଉଦ୍ଦେଶ୍ୟ ହେଲା ଯେଉଁ ଜାଗା ଖାଲି ଜାଗା ରହୁଛି ବା ଯେଉଁ ଜାଗାରେ ଜଙ୍ଗଲ ପରିମାଣ ହ୍ରାସ ପାଇଛି ସେ ଜାଗାରେ କିପରି ଭାବରେ ଜଙ୍ଗଲର ଘନତ୍ୱ ବଢ଼ିବା ସହିତ ଲୋକମାନଙ୍କର ଚାହିଦା ମୁତାବକ ବୃକ୍ଷରୋପଣ କରିବା ପାଇଁ ବନୀକରଣ ଯୋଜନା ହାତକୁ ନିଆଯାଇଛି। ତାହା ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି, ଯଥା ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ପାଇଁ ଏଆର ପ୍ଲାଣ୍ଟେସନ, ଏଆର ମାନେ ଆର୍ଟିଫିସିଆଲ ରିଜେନେରେସନ, ମାନେ ସମ୍ପୂର୍ଣ୍ଣ ଭାବେ ଗୋଟିଏ ହେକ୍ଟରରେ 1600 ଗଛ ଲଗାଇବାର ଯେଉଁ ପ୍ରାବଧାନ ରହିଛି। ଆଉ ଗୋଟେ ହେଲା ଏଏନ୍ଆର ପ୍ଲାଣ୍ଟେସନ, ଏଏନ୍ଆର ମାନେ ଆସିଷ୍ଟେଡ୍ ନେଚୁରାଲ ରିଜେନେରେସନ, ତାର ଅର୍ଥ ହେଲା ଯେଉଁ ଯେଉଁ ଜାଗାରେ ଗଛ ମଧ୍ୟରେ ବ୍ୟବଧାନ ରହିଛି ଏବଂ ତା ମଧ୍ୟରେ ଖାଲି ଗ୍ୟାପ୍ ରହିଛି ସେ ବ୍ୟବଧାନକୁ ପୂରଣ କରିବା ପାଇଁ ତା ମଧ୍ୟରେ 200, 400, 800 ଏହିପରି ଭାବରେ ବୃକ୍ଷରୋପଣ କରାଯାଉଛି। ସ୍ଥାନ ବିଶେଷରେ କୋଉ ସ୍ଥାନରେ କି ବୃକ୍ଷରୋପଣ କଲେ ଠିକ୍ ରହିବ ତାହା ଜଙ୍ଗଲ ବିଭାଗର କର୍ମଚାରୀମାନେ ସ୍ଥିର କରନ୍ତି ଏବଂ ସେହି ଅନୁସାରେ ବ୍ୟାପକ ରୂପରେ ବନୀକରଣ କାର୍ଯ୍ୟକ୍ରମ କରାଯାଏ।
1: ବଢିଆ କଥା ଆପଣ କହିଲେ। ଏଇଠି ଗୋଟେ ପ୍ରଶ୍ନ ଆସୁଛି, ଆମେ ଗୋଟିଏ କଥା ଜାଣିଛୁ ଯେ ଜୁଲାଇ ମାସର ପ୍ରଥମ ସପ୍ତାହରେ ଯେତେବେଳେ ବର୍ଷା ଆସିଯାଇଥାଏ ସେତେବେଳେ ବନ ବିଭାଗର ବନ ମହୋତ୍ସବ ହୁଏ। ବନୀକରଣ କାର୍ଯ୍ୟକ୍ରମ ବର୍ଷକ ତମାମ ହୋଇଥାଏ ନା ନିର୍ଦ୍ଦିଷ୍ଟ ସମୟ ସୀମା ରହିଛି ଯେତେବେଳେ କି ବନୀକରଣ କାର୍ଯ୍ୟକ୍ରମ ହୋଇଥାଏ?
2: ତ ଆପଣମାନେ ଜାଣିଥିବେ ଯେ ବୃକ୍ଷରୋପଣ କରିବା ପାଇଁ ଜଳର ଆବଶ୍ୟକତା ନିହାତି ଅପରିହାର୍ଯ୍ୟ।
1: ଆଜ୍ଞା।
2: ତ ଜଳ ନଥିଲେ ବୃକ୍ଷ ଲଗାଇ ତାକୁ ବଞ୍ଚାଇବା ବା ଜଙ୍ଗଲ ଭିତରେ ବୃକ୍ଷ ଲଗାଇ ତାକୁ ପାଣି ଯୋଗାଇବା ଏକ ଦୁର୍ବିସହ ବ୍ୟାପାର। ତେଣୁ ଯେତେବେଳେ ଜୁଲାଇ ମାସ ପ୍ରଥମ ସପ୍ତାହରେ ଆମ ଭାରତବର୍ଷକୁ ମନସୁନ ଆସିଥାଏ ବା ମୌସୁମୀ ବାୟୁର ପ୍ରବେଶ କରେ ସେତେବେଳେ ବିଭିନ୍ନ ଇଲାକାରେ ବର୍ଷାର ପରିମାଣ ବଢ଼ିଥାଏ। ସେହି ସମୟରେ ମଧ୍ୟ ଆମର ଯେଉଁ ପ୍ରସ୍ତୁତ ରହିଥିବା ଚାରା ଠିକ୍ ଜାଗାରେ ପହଞ୍ଚି ଯାଇଥାଏ, କୋଉ ଜାଗାରେ କୋଉ ଚାରା ଲାଗିବ ତାର ମଧ୍ୟ ଆଗରୁ ଆମେ ପ୍ରସ୍ତୁତି କରିଥାଉ। ସେଥିପାଇଁ ସାରା ଭାରତବର୍ଷରେ ଜୁଲାଇ ମାସର ପ୍ରଥମ ସପ୍ତାହ 1ରୁ 7 ତାରିଖ ପର୍ଯ୍ୟନ୍ତ ବନୀକରଣ କାର୍ଯ୍ୟକ୍ରମ କରାଯାଏ, ତାହାକୁ ବନ ମହୋତ୍ସବ କୁହାଯାଏ। ସେ ବନ ମହୋତ୍ସବ କାର୍ଯ୍ୟକ୍ରମରେ ସମଗ୍ର ଓଡ଼ିଶାବାସୀ, ସମଗ୍ର ଜନସାଧାରଣ, ବନସଣ ସମିତିର ସଭ୍ୟ ସଭ୍ୟା, ବନ ବିଭାଗର କର୍ମଚାରୀ, ସ୍କୁଲ କଲେଜ ଏବଂ ବିଭିନ୍ନ ୟୁନିଭର୍ସିଟିର ପିଲାମାନେ ତାଙ୍କୁ ମଧ୍ୟ ସାମିଲ କରାଯାଏ।
1: ଆଜ୍ଞା।
2: ଡିସେମ୍ବର ଜାନୁଆରୀ ମାସରୁ ଆମର ଚାରା ପ୍ରସ୍ତୁତି ପାଇଁ ବ୍ୟବସ୍ଥା କରାଯାଇଥାଏ। ବିଭିନ୍ନ ନର୍ସରୀମାନଙ୍କରେ ପରମାନେଣ୍ଟ ନର୍ସରୀ, ସ୍ଥାୟୀ ଚାରା ରୋପଣ କେନ୍ଦ୍ର ଏବଂ ଟେମ୍ପୋରାରୀ ନର୍ସରୀ, ଅସ୍ଥାୟୀ ଚାରା ଉତ୍ପାଦନ କେନ୍ଦ୍ର, ଏହିପରି ଭାବରେ ବିଭିନ୍ନ ସ୍ଥାନରେ ଜଙ୍ଗଲ ପାଖରେ ଯେଉଁ ଲୋକମାନେ ନେଇକି ସେ ଗଛକୁ ଲଗାଇ ପାରିବେ ସେହି ସ୍ଥାନମାନଙ୍କରେ ବିଭିନ୍ନ ସ୍ଥାନରେ ବନାଞ୍ଚଳର ବା ରେଞ୍ଜର ବିଟ ସେକ୍ସନ ଏହିସବୁ ଇଲାକାରେ ଆମେ ବିଭିନ୍ନ ପ୍ରକାର ଚାରା ଉତ୍ପାଦନ କରିଥାଉ।
1: ଏଇଠି ମଧ୍ୟ ମୁଁ ପ୍ରଶ୍ନ ପଚାରିବି ଆପଣଙ୍କୁ, ଆପଣ ଯୋଉ କହିଲେ ଯେ ବିଟ ହେଲା, ରେଞ୍ଜର ହେଲା, ଆମ ବନଖଣ୍ଡରେ ବିଭିନ୍ନ ଚାରା ଉତ୍ପାଦନ ହୋଇଥାଏ, ଚାରା ଉତ୍ପାଦନ କରିବାର ପଦ୍ଧତି ଏବଂ ଚାରାର ଉପଲବ୍ଧତା, ମୁଁ ଚାରା ପାଇବା ପାଇଁ ଚାହୁଁଛି, ଚାରା କିଣିବା ପାଇଁ ଚାହୁଁଛି, କିଛି ଚାରା ନେଇକରି ଗଛ ଲଗାଇବା ପାଇଁ ଚାହୁଁଛି, ନିଜ ବାଡ଼ିରେ ହେଇପାରେ କିମ୍ବା ଗୋଟେ ଖୋଲା ଜାଗାରେ ହେଇପାରେ, ଚାରା ଉତ୍ପାଦନର କୌଶଳ ପଦ୍ଧତି ଏବଂ ଚାରା କେଉଁଠାରୁ କେତେ ମୂଲ୍ୟରେ ଏବଂ କେତେ ପାଇପାରିବି ସେ ବିଷୟରେ କିଛି କହିବେ କି?
2: ଚାରା ଉତ୍ପାଦନ ବିଭିନ୍ନ ବନଖଣ୍ଡରେ ଏବଂ ବନାଞ୍ଚଳରେ ବିଭିନ୍ନ ଇଲାକାରେ ଉତ୍ପାଦନ କରାଯାଇଥାଏ। ବିଗତ 2 ବର୍ଷ ହେଲା ବନ ବିଭାଗର ପ୍ରୟାସରେ ଆଗରୁ ଯେଉଁ 6 ମାସିଆ ଚାରା ପ୍ରସ୍ତୁତ କରାଯାଉଥିଲା ଏବେ 1.5 ବର୍ଷିଆ ଚାରା ପ୍ରସ୍ତୁତ କରାଯାଇଛି।
1: ଆଚ୍ଛା।
2: ପ୍ରତ୍ୟେକ ଚାରାର ରୋପଣ ପୂର୍ବରୁ ଉଚ୍ଚତା 4.5 ଫୁଟ 5 ଫୁଟ ହେଲେ ସେଟା ଠିକ୍ ଭାବରେ ଜଙ୍ଗଲରେ ବଞ୍ଚିପାରିବ ବା ସେଥିରେ କମ୍ ମାତ୍ରାରେ ପାଣି ଦରକାର, ଯାହାକି ଗଛ ଅଲରେଡି ଏଷ୍ଟାବ୍ଲିଶ୍ ହୋଇଥିବ ବା ତୃତୀୟ ହୋଇଥିବ, ତେଣୁ ତାକୁ କରିବା ପାଇଁ ନୂଆ ଯୋଜନା କରାଯାଇଛି ଯେ 1.5 ବର୍ଷିଆ ଚାରା ବିଭିନ୍ନ ବନଖଣ୍ଡରେ ବନାଞ୍ଚଳରେ ଉତ୍ପାଦନ କରାଯାଉଛି। ସେଥିପାଇଁ ଆମକୁ ବଡ଼ ପଲିଥିନ୍ ବ୍ୟାଗ୍ ବା ଜରିମୁଣା ଯେଉଁ କହୁଛନ୍ତି ଚାରା କରିବା ପାଇଁ ଦରକାର, ଆଗରୁ 9 ଇଞ୍ଚ 5 ଇଞ୍ଚର ଜରିମୁଣା ବ୍ୟବସ୍ଥା କରାଯାଉଥିଲା, ବର୍ତ୍ତମାନ ତାକୁ 12, 8 କିମ୍ବା 10, 6 ବଡ଼ ଜରିମୁଣାରେ ପ୍ରସ୍ତୁତ କରାଯାଉଛି, ଯେଉଁଥିରେ କି ବିଭିନ୍ନ ପ୍ରକାର ଚାରାର ଷ୍ଟମ୍ପ ବା ଖୁଣ୍ଟି ତାକୁ ପୋତା ଯାଉଛି ଏବଂ ଗଛଟା ଖୁବ୍ ସୁସ୍ଥପୃଷ୍ଟ ହେଲା ପରେ ଯାଇ ତାକୁ ଫିଲ୍ଡ କିମ୍ବା କୋଉଠି ଲାଗିବ ସେଇ ଜାଗାକୁ ପଠାଯାଉଛି। ତ ଲୋକମାନଙ୍କର ଆଗ୍ରହ ରହୁଛି, ଲୋକମାନେ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଲୋକମାନେ ଖୁବ୍ ଆଗ୍ରହ ପ୍ରକାଶ କରୁଛନ୍ତି। ବର୍ତ୍ତମାନ ସାରା ଓଡ଼ିଶାରେ ପ୍ରାୟ 14,000 ବନ ସଂରକ୍ଷଣ ସମିତିମାନ ଗଠନ କରାଯାଇଛି ଏବଂ ଇଡିସି ଇକୋ ଡେଭଲପମେଣ୍ଟ କମିଟିମାନ ଗଠନ କରାଯାଇଛି। ସେ ଲୋକମାନଙ୍କର ସହାୟତାରେ ବିଭିନ୍ନ ପ୍ରକାର ଯୋଜନାରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ହେଉ, ଗ୍ରୀନ୍ ଇଣ୍ଡିଆ ମିଶନ ହେଉ, ଏମ୍ଜିଏନ୍ଆର୍ଜି ହେଉ, ଆଇଜିସି ହେଉ, ବିଭିନ୍ନ ପ୍ରକାର ଯୋଜନାରେ ବ୍ୟାପକ ଭାବରେ ବୃକ୍ଷରୋପଣ କରାଯାଉଛି ଏବଂ ଲୋକଙ୍କୁ ଚାରା ବଣ୍ଟନ କରିବାର ମଧ୍ୟ ବ୍ୟବସ୍ଥା କରାଯାଇଛି, ଯାହାକି 1 ଟଙ୍କା ବିନିମୟରେ ଲୋକମାନେ

0: ମାନେ ଖୁବ୍ ଆଗ୍ରହ ସହିତ ବିଭିନ୍ନ ଅସ୍ଥାୟୀ ଚାରା ଉତ୍ପାଦନ କେନ୍ଦ୍ରରୁ ସେମାନେ ଆସି ଚାରା ନେଇ ତାଙ୍କ ବାଡ଼ି ବଗିଚାରେ ଲଗାଇବା ସହିତ ଖୋଲା ଜାଗା ମାନଙ୍କରେ ଯେଉଁ ଜାଗାରେ ଗାଁର ଖୋଲା ଜାଗା ଅଛି ସେଠି ମଧ୍ୟ ବ୍ୟାପକ ରୂପେ ବୃକ୍ଷରୋପଣ କରାଯାଇଛି। ସେଥିପାଇଁ ଦେଖାଯାଇଛି ଓଡ଼ିଶାର ଜଙ୍ଗଲ ପରିମାଣ ବିଗତ 10 ବର୍ଷ ହେଲା ବଢୁଛି। କୋଉ ଜାଗାରେ ବଢୁଛି ନା ଟ୍ରି ଆଉଟସାଇଡ୍ ଫରେଷ୍ଟ ବା ଜଙ୍ଗଲ ବାହାରେ ଯୋଉ ଗଛ ତାହାର ପରିମାଣ ଖୁବ୍ ବୃଦ୍ଧି ଘଟିଛି।
1: ବା ଯେ ଜନସାଧାରଣ ଏଥିରେ ଭାଗ ନେଉଛନ୍ତି ଏବଂ ମାତ୍ର 1 ଟଙ୍କା ଯାହାକି ଗୋଟେ ନୋମିନାଲ ସେଇ ଟଙ୍କାରେ ସେମାନେ ଗଛଟିଏ ପାଉଛନ୍ତି, ଏଇଠି ଗୋଟେ ବହୁତ ମହତ୍ତ୍ୱପୂର୍ଣ୍ଣ ଜିନିଷ। ସତ୍ୟନାରାୟଣ ବାବୁ ଆପଣ ନିଶ୍ଚିତ ଭାବେ ସହମତ ହେବେ ଯେ ପ୍ରତ୍ୟେକ ଜିନିଷର ଗୋଟେ ଗୁଣାତ୍ମକ ମାନ ରହିବା ଦରକାର। ଆପଣ ଗଛଟିଏ ଦେଲେ ମୋତେ, ମୁଁ ଗଛଟିଏ ନେଲି, ଗଛଟିଏ ଲଗେଇଲି, ହୁଏତ ଏମିତି ଜାଗାରେ ଲଗେଇବି ଯୋଉ ଜାଗାରେ କି ମୁଁ ତାର ପ୍ରତ୍ୟେକ ଦିନ ଯତ୍ନ ନ ନେଇପାରେ, ପାଣି ନ ଦେଇପାରେ, ଖତ ସାର ପିଡ଼ିଆ ନ ଦେଇପାରେ। ଆମର ଯୋଉ ପ୍ରତିକୂଳ ପାଣିପାଗ ଅଛି, ବିଭିନ୍ନ କୀଟପତଙ୍ଗ ଅଛନ୍ତି, ଉଇ ଅଛନ୍ତି, ସେମାନେ ନଷ୍ଟ କରିଦେଇପାରନ୍ତି। ତେଣୁ ଚାରା ଯୋଉ ଉତ୍ପାଦନ କରୁଛନ୍ତି ତାର ଗୁଣାତ୍ମକ ମାନକୁ ଆପଣ ସୁନିଶ୍ଚିତ କେମିତି କରୁଛନ୍ତି?
0: ପ୍ରଥମତଃ ଦେଖନ୍ତୁ, ଜଙ୍ଗଲ ସୃଷ୍ଟି ହୋଇଥିଲା କୌଣସି ବୃକ୍ଷରୋପଣ କାର୍ଯ୍ୟକ୍ରମର ନୁହଁ, ଏହା ଈଶ୍ୱରଙ୍କର ପ୍ରଦତ୍ତ ଜିନିଷ।
2: ଆଜ୍ଞା,
0: ଏହା ଏକ ପ୍ରାକୃତିକ ସୃଷ୍ଟି, ପ୍ରକୃତି ଯାହାକୁ ସୃଷ୍ଟି କରିଥାଏ କ୍ରମଶଃ ଏହି ପ୍ରାକୃତିକ ପରିବେଶର ଆକଳନ ବା ପ୍ରାକୃତିକ ପରିବେଶର ସାନ୍ଦ୍ରତା କମିବାରେ ଲାଗିଲା। ତାହା ସେତେବେଳେ ମଣିଷ ଚିନ୍ତା କଲା କିପରି ଭାବରେ ଜଙ୍ଗଲର ପରିମାଣ ବଢ଼ାଇବ। ଏ ଓଡ଼ିଆରେ ଗୋଟେ କଥା ଅଛି, ମଞ୍ଜି ବୁଣିଲେ ହୋଇବ ଗଜା, ସବୁଠି ବାଜିବ ସବୁଜ ବାଜା। ମଞ୍ଜି ହେଲା ମୁଖ୍ୟ ଜିନିଷ, ଯେମିତି ଆମେ ଧାନ ଚାଷ କରୁ, ମୁଗ ଚାଷ କରୁ, ବିରି ଚାଷ କରୁ ଏବଂ ଭଲ ଉତ୍ତମ ମାନର ବିହନ କୃଷି ବିଭାଗ ଯୋଗାଇ ଦିଏ, ସେହିପରି ଉତ୍ତମ ମାନର ବିହନ ସଂଗ୍ରହ କରିବା ହେଲା ବନ ବିଭାଗର ଅଧିକାରୀମାନଙ୍କର କର୍ତ୍ତବ୍ୟ।
2: ଆଜ୍ଞା,
0: ଯୋଉ ଜାଗାରେ ଯୋଉ ଗଛ ହେଉଛି ସେଇ ଜାଗାରେ ସେଇ ଗଛ ଲଗେଇଲେ ଯାଇକି ତାହାର ବଞ୍ଚିବାର ଅଧିକ ସମ୍ଭାବନା ରହୁଛି। କାହିଁକି ନା ତାକୁ କୁହାଯାଉଛି ଯୋଉଟା ସିଲ୍ଭିକଲଚରାଲି ଆସେପ୍ଟେବୁଲ ଆଣ୍ଡ ସୋସିଆଲି ଆସେପ୍ଟେବୁଲ ଆଣ୍ଡ ସିଲ୍ଭିକଲଚରାଲି ସୁଇଟେବୁଲ। ଲୋକମାନେ ଯୋଉ ଗଛକୁ ଆଦୃତ କରୁଛନ୍ତି ବା ସ୍ନେହ କରୁଛନ୍ତି, ଯୋଉ ଗଛକୁ ଚାହୁଁଛନ୍ତି ସେଇ ଗଛକୁ ଆମେ ଲଗେଇବା, ଏବଂ ସେଇ ଜାଗାରେ ସେଇ ପାହାଡ଼ ଜାଗାରେ କୋଉ ଗଛ ହେଇପାରିବ ତାକୁ ଆମେ ବିଭିନ୍ନ ସିଲ୍ଭିକଲଚର ମାଧ୍ୟମରେ ପଢ଼ିଛୁ। ବିଭିନ୍ନ ଟ୍ରେନିଂ ଟ୍ରେଣ୍ଡ ଗାର୍ଡ ଫରେଷ୍ଟର ରେଞ୍ଜ ଅଫିସର ଏସ୍ଟିଏଫ୍ ଡିଏଫ୍ ମାନେ ଅଛନ୍ତି, ସେମାନେ ତାକୁ ତଦାରଖ କରୁଛନ୍ତି ଯେ କୋଉ ସ୍ଥାନରେ କୋଉ ଗଛ ଲଗେଇଲେ ସେ ଠିକ୍ ଭାବରେ ବଢ଼ିବ, ବଡ଼ ହେବ ଏବଂ ଗାଁ ଲୋକଙ୍କର କାମରେ ଲାଗିବ,
1: ଲୋକମାନେ ଭଲ ପାଇବେ,
0: ଲୋକମାନେ ଭଲ ପାଇବ, ପରିବେଶର ମଧ୍ୟ ସନ୍ତୁଳନ ରକ୍ଷା ହେବ।
2: ଆଜ୍ଞା,
0: ସେଥିପାଇଁ ଉନ୍ନତ ମାନର ମଞ୍ଜି ସଂଗ୍ରହଠୁ ଆରମ୍ଭ କରି ଉନ୍ନତ ମାନର ମାଟି, ଖତ ଏବଂ ମଦରବେଡ୍ ପ୍ରସ୍ତୁତି କରିବାରେ ବନ ବିଭାଗର କର୍ମଚାରୀମାନେ ବିଭିନ୍ନ ସମୟରେ ତାଲିମ ପ୍ରାପ୍ତ ହୋଇଥାନ୍ତି ଏବଂ ତାଙ୍କୁ ବିଭିନ୍ନ ଟେମ୍ପରେରୀ ନର୍ସରୀ ଓ ପରମାନେଣ୍ଟ ନର୍ସରୀରେ ଫରେଷ୍ଟର ଫରେଷ୍ଟ ଗାର୍ଡ ଏବଂ ବିଭିନ୍ନ ପ୍ରକାର ବନ ବିଭାଗ କର୍ମଚାରୀଙ୍କୁ ତାଲିମ ଦିଆଯାଇଥାଏ କିପରି ବେଡ୍ ତିଆରି କରିବେ, କିପରି ମଦର ବେଡ୍ ତିଆରି କରିବେ, କିପରି ଟ୍ରାନ୍ସପ୍ଲାଣ୍ଟିଂ ବେଡ୍ ତିଆରି କରିବେ, ଓ ଷ୍ଟମ୍ପ କିପରି ପ୍ରସ୍ତୁତ କରାଯିବ, ଉତ୍ତମ ମାନର ଷ୍ଟମ୍ପ କଲେ ଯାଇକି ସେଥିରୁ ଉତ୍ତମ ମାନର ବୃକ୍ଷଟି ହେବ ଏବଂ ଯୋଉଟାକି ଜଙ୍ଗଲରେ ତିଷ୍ଠି ରହିବ ଏବଂ ବଡ଼ ମହାଦ୍ରୁମରେ ପରିଣତ ହେବ।
1: ନିଶ୍ଚିତ ଭାବରେ, କାରଣ ଆମେ ଦେଖୁଛୁ ଅନେକ ସମୟରେ ଯେ ଜଙ୍ଗଲରେ ଲକ୍ଷାଧିକ ଗଛ ଲାଗେ କିନ୍ତୁ ତା ଭିତରୁ ମାତ୍ର କେତେ ହଜାର ଗଛ ବଞ୍ଚେ, କିନ୍ତୁ ନିଶ୍ଚିତ ଭାବରେ ଆମେ ଯଦି ଗୁଣାତ୍ମକ ମାନର ନବା ଗଛ ଏବଂ ଲଗେଇବା ପରେ ତାର ଉପଯୁକ୍ତ ଯତ୍ନ ନେବା, ତେବେ ନିଶ୍ଚିତ ଭାବରେ ଆମର ସମୁଜୀବା ବ୍ୟାପକ ହେବ। ଆଉ ଗୋଟେ ଲୋକଙ୍କ ମନରେ ପ୍ରଶ୍ନ ଆସେ, ଅନେକ ଶ୍ରୋତାବନ୍ଧୁ ମଧ୍ୟ ଆମକୁ ପୂର୍ବରୁ ଏହି କାର୍ଯ୍ୟକ୍ରମରେ ପଚାରିଛନ୍ତି ଯେ ଚାରାର କିସମ ଏବଂ ବଣ୍ଟନ ବ୍ୟବସ୍ଥା, ଅର୍ଥାତ୍ ଯେପରି ଟିକେ ଆଗରୁ ଆପଣ କହିଲେ ଯେ ଯେଉଁ ସ୍ଥାନରେ ଯେଉଁ ଗଛଟି ଭଲ ବଢ଼ିପାରିବ ଏବଂ ଲୋକଙ୍କର ଉପକାରରେ ଥିବ। ମନେ କରନ୍ତୁ ମୋତେ ଦରକାର ଫୁଲ ଗଛ, ଆଉ ଜଣଙ୍କୁ ଦରକାର କିଛି ଫଳଦାୟୀ ଗଛ, ଅନ୍ୟ ଜଣଙ୍କୁ ଦରକାର କିଛି ଟିମ୍ବର ବା ଯେମିତି ଶାଳ ପିଆଶାଳ ଅସନ ଏପରି, ଆପଣ ସେମିତି ଯୋଗାଇ ଦିଅନ୍ତି ନା ଆପଣଙ୍କର ସେମିତି କିଛି ନୀତି ନିୟମ ନାହିଁ, ସୁବିଧା ଅନୁଯାୟୀ ଆପଣ ଯୋଗାଇବେ?
0: ଆମର ବନ ବିଭାଗ ତରଫରୁ ଏକ ୱେବସାଇଟ୍ ଅଛି, ଆମେ ମାର୍ଚ୍ଚ ମାସରୁ ସେଥିରେ ଲେଖି ଜଣେଇଥାଉ ଯେ କୋଉ କୋଉ ନର୍ସରୀରେ କି କି ଚାରା କେତେ ପରିମାଣରେ ଅଛି, ସେ ନର୍ସରୀର ଇନଚାର୍ଜ କିଏ, ତାଙ୍କର ମୋବାଇଲ ନମ୍ବର, ତାଙ୍କର ନାଁ, ସେଟା ୱେବସାଇଟ୍ରେ ଉପଲବ୍ଧ ଥାଏ।
2: ଆଜ୍ଞା,
0: ଏବଂ ଲୋକମାନେ ବହୁ ମାତ୍ରାରେ ଫୋନ୍ କଲ୍ କରି ଆମକୁ ଏଇ ଏଇ ଚାରା ଦରକାର, ଆମେ ବ୍ୟାପକ ଭାବରେ ଚାରା ପ୍ରସ୍ତୁତ କରୁ, ଏମ୍ଜିଏନ୍ଆର୍ଜି ଯୋଜନାରେ ହଉ, କାମ୍ପା ଯୋଜନାରେ ହଉ, ଏଫ୍ଡିଏ ଯୋଜନାରେ ହଉ, ଏପରି ଯୋଜନାରେ ବହୁତ ପ୍ରକାର ଚାରା ଉତ୍ପାଦନ କରାଯାଇଥାଏ। ଆପଣ ତ କହିଲେ ଫୁଲ ଗଛ ଯୋଗାଇବାର କୌଣସି ପ୍ରାବଧାନ ବନ ବିଭାଗ ନାହିଁ, ତାହା ଫ୍ଲୋରିକଲଚର ଡିପାର୍ଟମେଣ୍ଟ ହର୍ଟିକଲଚର ଏଗ୍ରିକଲଚର ବିଭାଗ ଯୋଗାଇବ। ଆମେ କେବଳ ଯୋଗୁଥା ଲୋକଙ୍କର ଚାହିଦା ଅନୁସାରେ ଲୋକ ଆକାଶିଆ ଗଛ ମାଗୁଛନ୍ତି,
2: ଆଜ୍ଞା,
0: ଲୋକ ଶାଗୁଆନ ଗଛ ମାଗୁଛନ୍ତି, ଲୋକ ମାଗୁଛନ୍ତି ଆମକୁ ଅଁଳା ଗଛ ଦିଅ, ବେଲ ଗଛ ଦିଅ, ଯୋଉଟା କି ପୂଜା କରିବା ପାଇଁ ମାଗୁଛନ୍ତି।
1: ଆଜ୍ଞା,
0: ଲୋକ ମାଗୁଛନ୍ତି ଡାଳିମ୍ବ ଗଛ ଦିଅ, ସପେଟା ଗଛ ଦିଅ ଏବଂ ଅମୃତଭଣ୍ଡା ଗଛ ଦିଅ, ସଜନା ଛୁଇଁ ଗଛ, ଏଭଳିଆ ପ୍ରକାରର ମଧ୍ୟ ଲୋକ ମାଗୁଛନ୍ତି। ସେଭଳିଆ ଚାରା ମଧ୍ୟ ଆମେ ଲୋକଙ୍କର ଚାହିଦା ମୁତାବକ ପ୍ରସ୍ତୁତ କରୁଛୁ। ପିଜୁଳି ଚାରା ମଧ୍ୟ ପ୍ରସ୍ତୁତ କରୁଛୁ, ଆମ୍ବ, ଲିମ୍ବ, ପଣସ, ଏହିସବୁ ଚାରା ବ୍ୟାପକ ରୂପରେ ପ୍ରସ୍ତୁତ କରାଯାଉଛି, ଯୋଉଟାକି ଲୋକମାନେ ଶ୍ରଦ୍ଧାର ସହ ନେଉଛନ୍ତି ଏବଂ

0: ନିଜ ବାଡ଼ିରେ ଲଗାଉଛନ୍ତି ଏବଂ ବଡ଼ ମଧ୍ୟ କରୁଛନ୍ତି।
1: ନିଶ୍ଚିତ ଭାବରେ ଯେହେତୁ ସେମାନଙ୍କୁ ସେଇ ଗଛ ପସନ୍ଦ, ତେଣୁ ସେମାନେ ନିଶ୍ଚିତ ଭାବରେ ସେ ଗଛଟି ନେବେ, ଲଗେଇବେ, ଯତ୍ନ ନେବେ ଏବଂ ସବୁଠାରୁ ବଡ଼ କଥା ହେଉଛି ଗଛଟି ଯେପରି ଗୋଟେ ଦ୍ରୁମରେ ପରିଣତ ହେବ ସେଥିପ୍ରତି ମଧ୍ୟ ଯତ୍ନବାନ ହେବେ। ଆଉ ଗୋଟେ କଥା ଆସୁଛି ଆଜ୍ଞା, ଆପଣ କହିଲେ ଯେ ବିଭିନ୍ନ ସ୍ଥାନରେ ଆପଣ ଚାରା ପ୍ରସ୍ତୁତି କରୁଛନ୍ତି, କିନ୍ତୁ ଆମ ରାଜ୍ୟରେ କେଉଁ ସ୍ଥାନରେ ସେମାନେ ଚାରା ପାଇପାରିବେ ଏବଂ ଚାରା ପାଇବାକୁ ସେ ଆଗରୁ କିଛି ଦରଖାସ୍ତ କରିବେ, ୱେବସାଇଟ୍ରେ ନାଁ ଦେବେ କି କେମିତି ପାଇପାରିବେ ସେମାନେ? ଆଉ ଜଣେ ବ୍ୟକ୍ତି କେତେ ଚାରା ସର୍ବାଧିକ ପାଇପାରିବେ?
0: ଓଡ଼ିଶା ସରକାରଙ୍କର ବ୍ୟବସ୍ଥା ଅନୁସାରେ ବିଭିନ୍ନ ସ୍ଥାନରେ ଡିସେଣ୍ଟ୍ରାଲାଇଜ୍ ନର୍ସରୀ ବା ବିକେନ୍ଦ୍ରୀକରଣ ଚାରା ଉତ୍ପାଦନ କେନ୍ଦ୍ର ମାନ ପ୍ରସ୍ତୁତ କରାଯାଇଥାଏ।
1: ଆଜ୍ଞା,
0: 10,000 20,000 30,000 ଏହିପରି ଭାବରେ ଚାରା ପ୍ରସ୍ତୁତ କରି ରଖାଯାଇଥାଏ।
1: ଆଜ୍ଞା,
0: ତାହା ରେଞ୍ଜ ଅଫିସରେ ଏକ ବିଶଦ ବିବରଣୀ ଏକ ସାଇନ୍ବୋର୍ଡ ମାଧ୍ୟମରେ ଦର୍ଶାଯାଇଥାଏ। ଯେଉଁ ଲୋକ ରେଞ୍ଜ ଅଫିସ ଆସିବେ ଦେଖିବେ କୋଉ କୋଉ ଜାଗାରେ ଚାରାର ଉପଲବ୍ଧତା ଅଛି, ଏବଂ ଡିଭିଜନ ତରଫରୁ ବା ବନଖଣ୍ଡ ତରଫରୁ ଏକ ମଧ୍ୟ ଲିଫ୍ଲେଟ୍ର ପ୍ରସାର କରାଯାଇଥାଏ ଯେ ଏଇ ଏଇ ସ୍ଥାନମାନଙ୍କରେ ଏହି ପ୍ରକାର ଚାରା ଏତେ ମାତ୍ରାରେ ଉପଲବ୍ଧ ଅଛି। ଯେହେତୁ ଏଇଟା 6-7 ମାସର କାମ, ଲୋକମାନେ ଜାଣିନାହାନ୍ତି କୋଉ କୋଉ ସ୍ଥାନରେ ଚାରା ଉତ୍ପାଦନ କରାଯାଉଛି। ରାତି ଅଧ୍ୟୟନ ଯେ ଆସିବ ତାପରେ ସରିଯିବ, ତେଣୁ 6-7 ମାସ ହେଲା ପ୍ରସ୍ତୁତିର କାର୍ଯ୍ୟକ୍ରମ ଚାଲିଥାଏ। ଲୋକମାନେ ମଧ୍ୟ ନଜର ରଖିଥାନ୍ତି କୋଉ କୋଉ ଚାରାଟି ହେଉଛି, ଆମେ କୋଉ କୋଉ ଚାରା ନବା ଏବଂ ଆମ କାମେ ଲାଗିବ, ତେଣୁ ସେଥିପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି। ତା ସହିତ ଭ୍ରାମ୍ୟମାଣ ଚାରା ବିତରଣର ମଧ୍ୟ ବ୍ୟବସ୍ଥା କରାଯାଇଛି।
1: ଆଜ୍ଞା,
0: ଗାଡ଼ିରେ ଚାରା ନେଇକରି ଲୋକମାନଙ୍କ ପାଖରେ ପହଞ୍ଚାଇବା, ହାଟରେ ବିକ୍ରି କରିବା ଏବଂ ବ୍ଲକ ଅଫିସ ସାମ୍ନାରେ ବିକ୍ରି କରିବା, ତହସିଲ ଅଫିସ ଆଗରେ ବିକ୍ରି କରିବା, କୋର୍ଟ ସାମ୍ନାରେ ବିକ୍ରି କରିବା, ସେଭଳି ବ୍ୟବସ୍ଥା କରାଯାଇଛି। ତା ସହିତ ପ୍ରତ୍ୟେକ ବନାଞ୍ଚଳ ଆଗରେ ଏକ ଆଉଟଲେଟ୍ କରି କିପରି ଭାବରେ ଚାରା ବ୍ୟାପକ ଲୋକମାନେ ପାଇପାରିବେ ତାର ମଧ୍ୟ ବ୍ୟବସ୍ଥା କରାଯାଇଛି। 100-200 ଚାରା ହେଲେ ଲୋକମାନେ ରେଞ୍ଜ ଅଫିସରଙ୍କୁ ଆବେଦନ କରି ସେ ଚାରା ନେଇପାରିବେ। ଯଦି 1,000 ଉପରୁ ଚାରା ନେଉଛନ୍ତି ତାହେଲେ ବନଖଣ୍ଡ ଅଧିକାରୀଙ୍କର କାର୍ଯ୍ୟକ୍ରମ ପଳାଇ ଆସିବ, ତାଙ୍କଠୁ ସେ ପରମିଶନ ନେଇକି ଚାରା ମଧ୍ୟ ନେଇପାରିବେ। ଯେହେତୁ ସୀମିତ ସମୟ ଜୁଲାଇ ମାସ, କେବଳ ଜୁଲାଇ ମାସରେ ବୃକ୍ଷରୋପଣ କରାଯିବ, ନଭେମ୍ବର ଡିସେମ୍ବର ହେଲେ ପୁଣି ଅସୁବିଧା ହୋଇଯିବ, ସେଥିପାଇଁ ଲୋକମାନେ ଜୁନ୍ ମାସର ଆରମ୍ଭରୁ କେତେ କେତେ ଦରକାର ଚାରା ସେ ଅନୁସାରେ ନିଜ ରିକ୍ୱେସନ ବା ନିଜର ଆବଶ୍ୟକତା ପଠାଇଥାନ୍ତି ବନାଞ୍ଚଳ ଅଧିକାରୀଙ୍କୁ, ଏବଂ ଅନ୍ୟାନ୍ୟ ବିଭାଗମାନେ ମଧ୍ୟ ଆମଠୁ ନିଅନ୍ତି। ଧରାଯାଉ ଏନ୍ଏସି, ବ୍ଲକ, ହର୍ଟିକଲଚର ଡିପାର୍ଟମେଣ୍ଟ, ବିଭିନ୍ନ ବିଭାଗ ଆମଠୁ ମଧ୍ୟ ଚାରାର ଇଣ୍ଡେଣ୍ଟ କରିଥାନ୍ତି। ତାହା ଆମେ ତାଙ୍କୁ ପ୍ରାୟୋରିଟି ବେଶୀ ଦେଇଥାନ୍ତି, ଯେଉଁଟାକି ସରକାରଙ୍କର ବ୍ୟବସ୍ଥା ଅନୁସାରେ ମୁକ୍ତ ଭାବରେ ଫ୍ରିରେ ଦିଆଯାଏ ସେଗୁଡ଼ିକ।
1: ଆଚ୍ଛା,
0: ତ 1 ଟଙ୍କା ଲେଖା ନାହିଁ। କୌଣସି ସରକାରୀ ବିଭାଗ, ସ୍କୁଲ, କଲେଜ, ଅନୁଷ୍ଠାନ ଯଦି ଚାରା ମାଗନ୍ତି ତାହେଲେ ତାଙ୍କୁ ବିନା ଦେୟରେ ଚାରା ଦେବାର ବ୍ୟବସ୍ଥା ସରକାର ମଧ୍ୟ କରିଛନ୍ତି।
1: ଆମର ଶ୍ରୋତା ଭାଇ ଭଉଣୀମାନେ, ଯେଉଁମାନେ ବିଶେଷ କରି ପ୍ରକୃତି ପ୍ରେମୀ, ଯେଉଁମାନେ ଚାହାନ୍ତି ଗଛଟିଏ ନେଇ, ଗଛଟିଏ ଲଗେଇ ଗଛଟିକୁ ବଡ଼ କରିବା ପାଇଁ, ସେମାନେ ନିଶ୍ଚିତ ଭାବରେ ଖୁସି ହେବେ ଯେ ସରକାରଙ୍କର ଚାରା ଉପଲବ୍ଧତାର ଏତେ ବ୍ୟାପକ ପରିସୀମା ରହିଛି, ସେମାନେ ଯେକୌଣସି ନର୍ସରୀରେ ଯୋଗାଯୋଗ କରି ଚାରା ପାଇପାରିବେ। ସତ୍ୟନାରାୟଣ ବାବୁ, ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଚାରାଟିଏ ନେବା ଲଗାଇବା ଗୋଟେ ପଟେ, ଚାରାର ଉପଯୁକ୍ତ ଯତ୍ନ ନେବା ହେଉଛି ଆଉ ଗୋଟେ ଅତି ମହତ୍ତ୍ୱପୂର୍ଣ୍ଣ ଦିଗ। ଅନେକ ସମୟରେ ଅପବାଦ ରହିଛି ଯେ ଯଦି 100ଟା ଚାରା ଲଗାଯାଏ ତେବେ ସେଥିରୁ ପ୍ରାୟ 60% ଚାରା ମରିଯାଆନ୍ତି, ଗାଈ ଖାଇଯାଆନ୍ତି, ରୋଗ ପୋକ ଦାଉରେ ହେଉ କିମ୍ବା ପ୍ରତିକୂଳ ପରିବେଶରେ ହେଉ ନଷ୍ଟ ହୋଇଯାଆନ୍ତି। ଚାରାଟି ଲଗେଇବା ପରେ ତାର ଯତ୍ନ ନେବା, ତାକୁ ବଢ଼େଇବା, ଗୋଟେ ଦ୍ରୁମରେ ପରିଣତ କରିବା ଆପଣଙ୍କ ଭାଷାରେ, ଏଥିରେ ଜନସାଧାରଣଙ୍କର ଏବଂ ଆପଣଙ୍କ ବନ ବିଭାଗର ଭୂମିକା ନିଶ୍ଚିତ ଭାବରେ ରହିଛି, ଆପଣ କ'ଣ କହିବେ?
0: ଏଥିରେ ତ ସମସ୍ତଙ୍କର ଭୂମିକା ରହିଛି, ଯେ ଯେପରି ନିଜର ଜାଗାକୁ ଯେମିତି ସୁରକ୍ଷିତ ରଖନ୍ତି। ଧରାଯାଉ ଜଣେ ବାଇଗଣ ଚାଷ କରୁଛି କି ଟମାଟୋ ଚାଷ କରୁଛି କି ପିଆଜ ଚାଷ କରୁଛି, ସେ ତାକୁ ଯେମିତି ଜାଗ୍ରତର ସହ ଜଗୁଛି, ତାକୁ ବାଡ଼ କରି ହଉ, ତାକୁ ଲୋକ ଲଗେଇ ହଉ, ଜଗିବାର ଯେମିତି ବ୍ୟବସ୍ଥା କରିଛି, ସେମିତି ଛୋଟ ଚାରାଟେ ଲଗେଇ ତାକୁ ବଡ଼ କରିବାର ପ୍ରଥମେ ଟିକେ ପ୍ରାରମ୍ଭିକ ଯତ୍ନବାନ ହେବା ଦରକାର। କାହିଁକି ନା ଛୋଟ ପିଲାଟି ଯେମିତି ବଡ଼ କରିବା, ସେମିତି ଛୋଟ ଗଛଟେ ବଡ଼ କରିକି ବଡ଼ ଦ୍ରୁମରେ ପରିଣତ କରିବା ଖୁବ୍ କଷ୍ଟକର ବ୍ୟାପାର। ତେଣୁ ସମସ୍ତେ ସଚେତନତା ହେବେ, ସଚେତନତାର ବାର୍ତ୍ତା ଯାହା ବନ ବିଭାଗ ତରଫରୁ ଦିଆଯାଉଛି ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବେ, ଠିକ୍ ଭାବରେ ଗାତ ଖୋଳା ହେବ, ଠିକ୍ ଭାବରେ ବୃକ୍ଷ ରୋପଣ କରାଯିବ। ଯଦି ଆପଣ ନର୍ସରୀରୁ ଚାରା ନେଲେ, ଚାରା ନେଲା ପରେ ତାକୁ ଯଦି ଜରିମୂଳାରୁ ଖୋଲିଲା ବେଳେ ସେ ପିଣ୍ଡଟି ଫାଟିଗଲା ବା ସେ ମାଟିଟା ଫାଟିଗଲା ତାହେଲେ ସେ ଗଛ ବଞ୍ଚିବ ନାହିଁ।
1: ଆଜ୍ଞା,
0: ତେଣୁ କିପରି ଯତ୍ନର ସହ ତାକୁ ନେବାକୁ ପଡ଼ିବ, ଯତ୍ନର ସହ ରୋପଣ କରୁଥିବା ସ୍ଥାନକୁ ନେବାକୁ ପଡ଼ିବ, ତା ସହିତ ଉପଯୁକ୍ତ ପରିମାଣରେ ଖତ ସାର ଦେଇ ତାକୁ ଠିକ୍ ଭାବରେ ଯଦି ସିଧା ଭାବରେ 90 ଡିଗ୍ରୀ ସିଧା ଭାବରେ ଭୂମି ସହ ସମାନ୍ତରଣ କରିବେ ତାହେଲେ ନିଶ୍ଚିତ ଭାବରେ ସେ ବୃକ୍ଷ ବଞ୍ଚିବ ଏବଂ ଠିକ୍ ସମୟରେ କୋଡ଼ାଖୁସା ମଧ୍ୟ କରିବାକୁ ପଡିବ। ଯେମିତି ଆଳୁ ଚାଷ ହଉ ବା ଆମର ପିଆଜ ଚାଷ ହଉ, ସେଇ ଯେମିତି କୋଡ଼ାଖୁସା କରାହଉଛି, ଗଛର ସେମିତି ମଧ୍ୟ ଯତ୍ନ ନେବାକୁ ପଡିବ। ସେଥିପାଇଁ ବିଭାଗ ତରଫରୁ ପ୍ରତ୍ୟେକ ପ୍ଲାଣ୍ଟେସନ ବା ବୃକ୍ଷରୋପଣର 3 ବର୍ଷ ମେଣ୍ଟେନାନ୍ସ ବ୍ୟବସ୍ଥା ମଧ୍ୟ ରହିଛି। ଯେଉଁ ଲୋକ ନେଇ ଲଗେଇବେ ସେମାନେ ମଧ୍ୟ ତା'ର ରକ୍ଷଣାବେକ୍ଷଣ କାମ ସେମାନେ କରିବା ପାଇଁ ବାଧ୍ୟ ହେବା ଦରକାର।

0: ରକ୍ଷଣାବେକ୍ଷଣ ଠିକ ଭାବରେ ନ ହବ, ନିଶ୍ଚିତ ଭାବରେ ସେ ଗଛ ମରିଯିବ,
1: ରୋଗ ପୋକରୁ ମରିପାରେ, ଗାଈ ଗୋରୁ ଖାଇଯାଇ ପାରନ୍ତି, ବିଭିନ୍ନ ବିପଦ ରହିଛି। କୁହାଯାଏ ଯେ ଜନ ସହଭାଗିତା ବିନା କୌଣସି କାର୍ଯ୍ୟକ୍ରମ ସଫଳ ହୋଇପାରିବ ନାହିଁ। ତେଣୁ ଏଇ ଯୋଉ ବନୀକରଣ କାର୍ଯ୍ୟକ୍ରମ, ବିଶେଷ କରି ବୃକ୍ଷରୋପଣ କାର୍ଯ୍ୟକ୍ରମ, ଏହା ଏକ ମହତ କାର୍ଯ୍ୟକ୍ରମ ଏବଂ ଏଥିରେ ଜନସାଧାରଣଙ୍କ ଭାଗିଦାରିତା ସୁନିଶ୍ଚିତ କରିବା ପାଇଁ ଆପଣଙ୍କର ବନ ବିଭାଗ କ'ଣ ସବୁ ବ୍ୟବସ୍ଥା କରୁଛି ଏବଂ ଲୋକମାନେ କିପରି ଅଧିକରୁ ଅଧିକ ସାମିଲ ହେବେ, ଏହା ଏକ ଜନ ଆନ୍ଦୋଳନରେ ପରିଣତ ହେବ, ଆପଣ କ'ଣ କହିବେ?
0: ଭାରତୀୟ ଜଙ୍ଗଲ ଆଇନ 1988 ନିର୍ଦ୍ଦେଶନାମା ଅନୁଯାୟୀ ବନ ବିଭାଗକୁ ସାହାଯ୍ୟ କରିବା ପାଇଁ ବା ବନ ବିଭାଗ ସହିତ ମିଳିମିଶି କାମ କରିବା ପାଇଁ ଯୁଗ୍ମ ବନ ପରିଚାଳନା ବା ଜଏଣ୍ଟ ଫରେଷ୍ଟ ମ୍ୟାନେଜମେଣ୍ଟ ପଲିସି ସାରା ଭାରତରେ ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଛି। ଯେଉଁ ଗାଁ ଲୋକମାନେ ଜଙ୍ଗଲର ନିକଟବର୍ତ୍ତୀ ରହୁଛନ୍ତି ଏବଂ ତାଙ୍କର ଲାଇଭଲିହୁଡ୍ ବା ବଞ୍ଚିବାର ଯେଉଁ ଜୀବିକା ସେମାନେ ଜଙ୍ଗଲରୁ ପାଉଛନ୍ତି ଏବଂ ଜଙ୍ଗଲ ଉପରେ ସେମାନେ ନିର୍ଭର କରୁଛନ୍ତି, ସେମାନଙ୍କୁ ନେଇ କିପରି ଭାବରେ ଥିବା ଜଙ୍ଗଲର ସୁରକ୍ଷା ଏବଂ ଯେଉଁ ଯେଉଁ ଜାଗାରେ ଖାଲି ପଡ଼ିଯାଇଛି ଜାଗା ଗଛ ନାହିଁ ତାକୁ କିପରି ସୁରକ୍ଷିତ ରଖି ଆହୁରି ବ୍ୟାପକ ରୂପରେ ତାକୁ ସବୁଜ ସୁନ୍ଦର କରିବା ପାଇଁ ବନ ସଂରକ୍ଷଣ ସମିତିମାନ ଗଠନ କରାଯାଇଛି। ଯେଉଁ ଯେଉଁ ଜାଗାରେ ବନ୍ୟଜନ୍ତୁମାନଙ୍କର ବେଶୀ ଦେଖାଯାଉଛି ବା ବନ୍ୟଜନ୍ତୁର ସାନ୍ଦ୍ରତା ଅଧିକା ଦେଖାଯାଉଛି ସେ ଜାଗାରେ ଇଡିସି ବା ଇକୋ ଡେଭଲପମେଣ୍ଟ କମିଟିମାନ ମଧ୍ୟ ଗଠନ କରାଯାଇଛି। ସମଗ୍ର ଓଡ଼ିଶାରେ ଅଦ୍ୟାବଧି ପ୍ରାୟ 14,000 ସମିତିମାନ ଗଠନ କରାଯାଇଛି ଏବଂ ସେମାନଙ୍କର ଅବଦାନ ବାସ୍ତବରେ ଅତୁଳନୀୟ। ମନୁଷ୍ୟମାନେ ଜାଣିବା କଥା ଯେ ଜଙ୍ଗଲ ଯିଏକି ଆମର ବନ୍ଧୁ, ଯିଏକି ଆମର ଉପକାର କରୁଛି, ଯାହା ବିନା ଆମେ ବଞ୍ଚିବା ଅସମ୍ଭବ, ଯିଏ ଆମକୁ ଅକ୍ସିଜେନ୍ ଦେଉଛି। ଆପଣ ଜାଣିଥିବେ କରୋନା ମହାମାରୀରେ କିପରି ଲୋକମାନଙ୍କର ଅମ୍ଳଜାନ ସ୍ତର କମିଗଲା, ସବୁ ଅକ୍ସିମିଟରରେ ନିଜର ଅମ୍ଳଜାନ ସ୍ତର ମାପି ଚାଲିଲେ ଏବଂ କାହାକୁ ଭେଣ୍ଟିଲେଟରରେ, କାହାକୁ ଆଇସିୟୁରେ ରଖାଗଲା। ତ ସମସ୍ତେ ଜାଣିବା କଥା ଯେ ଅକ୍ସିଜେନ୍ ବା ଯୋଉ ଅକ୍ସିମିଟର ଆମେ ମାପୁଛୁ 90, 95, 96, 98 ରହିଲେ ଭଲ, ଏଇ ଅକ୍ସିଜେନ୍ ଦବା ଲୋକ କିଏ? କେବଳ ଗଛ ଗୋଟିଏ ମେସିନ୍ ବା ଗଛ ଗୋଟିଏ ପଦାର୍ଥ ଯିଏ କେବଳ ଅମ୍ଳଜାନ ଦିଏ, ଯାହା ବାୟୁକୁ ପ୍ରଦୂଷଣ ମୁକ୍ତ କରେ ଏବଂ ମୃତ୍ତିକା ସଂରକ୍ଷଣ କରେ, ଠିକ୍ ସମୟରେ ବର୍ଷା ଦିଏ। ଏହିସବୁ କାର୍ଯ୍ୟକ୍ରମ ଯଦି ଗଛ କରେ ସେ ଆମ ଉପକାରୀ ବନ୍ଧୁ, ତାକୁ ଆମେ ନଷ୍ଟ ନ କରିବା। ଯଦି ଯେଉଁ ଜାଗାରେ ନିଆଁ ଲାଗିଲା ତାକୁ ତତ୍କ୍ଷଣାତ୍ ସେ ନିଆଁକୁ ଲିଭାଇବା ପାଇଁ ଗାଁ ଲୋକମାନେ ଯଦି ଆଗଭର ହେବେ, କାରଣ ସେମାନେ ପ୍ରଥମେ ଦେଖୁଛନ୍ତି, ତାପରେ ଭାରତୀୟ ସର୍ବେକ୍ଷଣ ସଂସ୍ଥା ବା FSI ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ଆମର ମୋବାଇଲକୁ ମେସେଜ୍ ପଠାଯାଉଛି ଫିଲ୍ଡ ଷ୍ଟାଫ୍ ସମସ୍ତଙ୍କୁ ଯେ ଏହି ସ୍ଥାନରେ GPS ରିଡିଂ ସହ କେତେ ପରିମାଣରେ ଜଙ୍ଗଲ ଲାଗିଛି, SNPP ଓ ମୋଡିସ୍ ଜରିଆରେ ସେ ଜଣାଉଛନ୍ତି ଯେ ଏଇ ଏହି ସ୍ଥାନରେ ନିଆଁ ଲାଗିଛି। ତୁରନ୍ତ ଆମର ଭ୍ରାମ୍ୟମାନ ଗାଡ଼ି ରହିଛି ଏବଂ ଫାୟାର ସ୍କ୍ୱାଡ୍ମାନେ ଅଛନ୍ତି, ସେ ସ୍ଥାନକୁ ଯାଇ ଜଙ୍ଗଲରେ ନିଆଁକୁ ଖୁବ୍ ଭଲ ଭାବରେ ଲିଭାଉଛନ୍ତି। ସମସ୍ତେ ଲାଗିପଡ଼ି ଗାଁ ଲୋକମାନେ ବିଭିନ୍ନ ଜାଗାରେ ସଭା ସମିତି ଆୟୋଜନ କରାଯାଉଛି, ସଚେତନତା ରଥ କରାଯାଉଛି, ପ୍ରଚାର ପତ୍ର ପ୍ରାଚୀର ପତ୍ର ଚାରିଆଡ଼େ ଲଗାଯାଉଛି ଏବଂ ଅନ୍ୟାନ୍ୟ ବିଭାଗମାନଙ୍କୁ ସାମିଲ କରାଯାଏ, ଫାୟାର ବିଭାଗ ହେଉ, ରେଭିନ୍ୟୁ ବିଭାଗ ହେଉ, ପୋଲିସ ବିଭାଗ ହେଉ, କୃଷି ବିଭାଗ ହେଉ, ସମସ୍ତଙ୍କୁ ସାମିଲ କରାଯାଏ, ସଚେତନତା ବାର୍ତ୍ତା ଚାରିଆଡ଼େ ପ୍ରଚାର ଓ ପ୍ରସାର କରାଯାଉଛି, ତା ଫଳରେ ଜଙ୍ଗଲ ନିଆଁ କମିବାକୁ ଲାଗିଛି।
1: ନିଶ୍ଚିତ ଭାବରେ ଜଙ୍ଗଲ ନିଆଁ କେବଳ ନୁହେଁ, ଜଙ୍ଗଲ ସମ୍ପଦ, ବନ୍ୟ ପ୍ରାଣୀ, ପ୍ରତ୍ୟେକ ଗଛଟିର ଯତ୍ନ ନେବା ନିହାତି ଆବଶ୍ୟକ। ଶ୍ରୋତା ବନ୍ଧୁ, ପ୍ରକୃତି କୋଳରେ ଆମର ଜନ୍ମ, ଆମର ଲାଳନ ପାଳନ ଏବଂ ଆମର ମୃତ୍ୟୁ, ପରିବେଶ ବିନା ଆମର ସ୍ଥିତି ନାହିଁ। ଗଛଟି ଆମକୁ କେବଳ ଅକ୍ସିଜେନ୍ ଦିଏ ନାହିଁ, ଆମକୁ ବର୍ଷା ମଧ୍ୟ ଦିଏ, ଆମର ମାଟି ମାକୁ ସେ ସୁଦୃଢ଼ କରି ଧରି ରଖେ। ସେଇଥିପାଇଁ ଆମର କର୍ତ୍ତବ୍ୟ ହେଉଛି ପ୍ରତ୍ୟେକ ଗଛର ଯତ୍ନ ନେବା ଏବଂ ବନୀକରଣ ପରି ଗୋଟିଏ ମହତ କାର୍ଯ୍ୟକ୍ରମରେ ଭାଗ ନେଇ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା। ଆଜିର ଏହି କାର୍ଯ୍ୟକ୍ରମରେ, ବନୀକରଣ କାର୍ଯ୍ୟକ୍ରମରେ, ଚାରା ଉତ୍ପାଦନର ମାନ, ଚାରା ଉତ୍ପାଦନର କୌଶଳ, ଚାରାର ଉପଲବ୍ଧତା ସମ୍ପର୍କରେ ଯେଉଁ ମହତ୍ତ୍ୱପୂର୍ଣ୍ଣ ସୂଚନା ଦେଲେ, ସେଥିପାଇଁ ସତ୍ୟନାରାୟଣ ବାବୁ ଆପଣଙ୍କ ଅନୁଷ୍ଠାନ ତରଫରୁ ଏବଂ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭକାମନା, ଏବଂ ବନୀକରଣ କାର୍ଯ୍ୟକ୍ରମ ଆପଣଙ୍କ ବିଭାଗର ଏହିପରି ଆହୁରି ଆଗକୁ ଆଗକୁ ଯାଉ, ସଫଳ ହୁଅନ୍ତୁ, ଏତିକି ମଧ୍ୟ ଆମେ କାମନା କରୁଛୁ। ନମସ୍କାର।
0: ନମସ୍କାର।

ଶ୍ରୋତା ବନ୍ଧୁ, ପରିବେଶ ହେଉଛି ଆମ ଜୀବନର ମୂଳ ଆଧାର। ଆମ ପରିବେଶର ସୁରକ୍ଷା କରିବା ହେଉଛି ଆମମାନଙ୍କର ପ୍ରଥମ ଆଉ ପ୍ରଧାନ ଦାୟିତ୍ୱ। ପରିବେଶ ସ୍ୱଚ୍ଛ ସୁନ୍ଦର ରହିଲେ ଆମେମାନେ ସୁସ୍ଥ ଜୀବନଯାପନ କରିପାରିବା। ପରିବେଶ ଆମ ରହିଲେ ସ୍ୱଚ୍ଛ, ଶରୀର ଆମର ହୋଇବ ସୁସ୍ଥ। ହଁ ଶ୍ରୋତା ବନ୍ଧୁ, ବର୍ତ୍ତମାନ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଏଠି ମାଟି, ପାଣି, ପବନ ସବୁ ପ୍ରଦୂଷିତ। ତେଣୁ ଆମର ପରିବେଶକୁ ସଫା ସୁତୁରା ପରିଷ୍କାର କରି ରଖିଲେ ଆମେ ଗୋଟେ ଭଲ ପରିବେଶରେ ସୁସ୍ଥ ଭାବରେ ଜୀବନ ଧାରଣ କରିପାରିବା। ତେଣୁ ଆମେମାନେ ଏବେଠାରୁ ସଜାଗ ହେବା, ସତର୍କ ହେବା ଆଉ ଭବିଷ୍ୟତ ବଂଶଧରଙ୍କ ପାଇଁ ଗୋଟେ ସୁନ୍ଦର ପରିବେଶର ପରିକଳ୍ପନା କରିବା। ଶ୍ରୋତା ବନ୍ଧୁ, ଆଜି ତ ସମୟ ହେଇଯାଇଛି, ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜିର କାର୍ଯ୍ୟକ୍ରମ ପ୍ରଯୋଜନା ଓ ପରିଚାଳନା ଦାୟିତ୍ୱରେ ଥିଲେ ଦୁର୍ଗା ମାଝି ଏବଂ ଉପସ୍ଥାପନାରେ ମୁଁ ଥିଲି ନିହାରପାଳା ପଟ୍ଟନାୟକ। ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।

ଏହି କାର୍ଯ୍ୟକ୍ରମ ଓ ମହିଳା ଉଦ୍ୟମିତା ମଞ୍ଚର କଲେ ଶୁଭାରମ୍ଭ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀଜୀଉଙ୍କ ସ୍ନାନଯାତ୍ରା ସ୍ୱତନ୍ତ୍ର ନୀତିକାନ୍ତି ନିମନ୍ତେ ଆଜି ରାତି 10:30ଟାରୁ ଆସନ୍ତାକାଲି ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ଆରମ୍ଭ ହେବ ପଲ୍ସ ପୋଲିଓ ଟିକାକରଣ ଅଭିଯାନ। ମୌସୁମୀ ପ୍ରଭାବରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ତିନିଦିନିଆ ସେସେଲ୍ସ ଗସ୍ତରେ ଯାଇ ରାଜଧାନୀ ଭିକ୍ଟୋରିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କଲେ ସେସେଲ୍ସ ରାଷ୍ଟ୍ରପତି ଓ ପ୍ରବାସୀ ଭାରତୀୟ। ଭାରତ ଟ୍ୟାକ୍ସି ଯୋଜନାକୁ ଆଗାମୀ 2 ବର୍ଷ ମଧ୍ୟରେ 500ଟି ସହରକୁ ବିସ୍ତାର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଇରାନ ପକ୍ଷରୁ ବାହାରିନ୍ ଉପରେ ଡ୍ରୋନ୍ ଆକ୍ରମଣ ନେଇ ଅଭିଯୋଗ। ଏବଂ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ରେ ପହଞ୍ଚିଲେ ଭାରତର ଦେବିକା ସିହା, କିଦାମ୍ବି ଶ୍ରୀକାନ୍ତ ଏବଂ ରୌନକ ଚୌହାନ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10:00।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ ଚଳଚ୍ଚିତ୍ର କରନ ଅର୍ଜୁନ।
1: खड़गम चक्रगदेशु चाप परिधान शूलम्बु शुण्डी शिर शङ्खम् सन्ददति

କିଛି ଗୋଟାଏ କାମ କରିବାକୁ ଯିବ କି କୁଆଡ଼କୁ ଟିକେ ବାହାରିବ ତ ଠିକ ବେଳକୁ ଦରକାରୀ ଜିନିଷଟା ମିଳିବନି। ଜିନିଷ ମିଳିଲା ତ ମଣିଷ ମିଳିବେନି, ମଣିଷ ମିଳିଲେ ତ ତାଙ୍କଠୁ ଠିକ କଥାପଦେ ମିଳିବନି। କେମିତି ଏ ଘର ଯେ ଚାଲିଛି ସେ କଥା ଏ ଘର ମାଲିକ ମୁଁ ନ ହେଇକିରି ଆଉ କିଏ ହେଇଥିଲେ ତାଙ୍କ ହିଁ ପଚାରିଥାନ୍ତି। ହଏ ବାବୁ, ତଉଲିଆ ଖଣ୍ଡକ ବେଢ଼େଇ ସେତିକି ବେଳୁ ଯେ ଏପାଖ ସେପାଖ ହଉଛ, ତମ ଘରେ କଣ ଇଏ କଣ ଆମ ଘରେ ଇଏ ପୁଣି କିଏ ଏଇ ଚୁପଚାପ ସେଠି ବସିଛନ୍ତି, ଆଉ ପାରି ହବନି।

0: ଏ ମହାଝିଅ ଦିନଟି ପାରି ହବନି। ଘରେ ଆଣି ଲୋକ ବସେଇଛନ୍ତି, ଘର କବାଟଟା ଦର ଆଉଜା ଅଚ ମତେ କିଛି କହୁନାହାନ୍ତି। ଏ ତଉଲିଆ ଖଣ୍ଡକ ବେଡ଼େଇ ମୁଁ ଯଦି ସେ ଘରକୁ ପଶି ଯାଇଥାନ୍ତି ନା, ସତରେ ଯଦି ଏ ଘରର ମାଲିକ ମୁଁ ନହୋଇ ଆଉ କିଏ ହେଇଥାନ୍ତା।
1: ଏ ଘରର ଘରଣୀ ସେମିତି ମୁଁ ନହୋଇ ଆଉ କିଏ ହେଇଥାନ୍ତା ବୁଝିଲ? ଜନ୍ମ ଜନ୍ମ ହେଇ ସାତ ଜନ୍ମ ଯାଏ ତମେ ଯୋଉଠି ମୁଁ ସେଇଠି, ତମକୁ ଛାଡୁଛି କିଏ?
0: କୋଉଠି କୋଉଠି ତୁମେ
1: ପାର୍ଟି କରୁଛ କାହିଁକି ମ?
0: ହଁ କହିବଟି କଣ ଇଏ କଥା?
1: ଆଗେ ତମେ କହିବଟି।
0: ଆରେ ବାବୁ ଶୁଣ, ମୁଁ କଣ କହୁଛି?
1: କଣ?
0: ସେ ଘରେ ଯିଏ ବସିଛନ୍ତି।
1: ହଁ ବସିଛନ୍ତି ତ।
0: ମୁଁ ସେଇ କଥା କହୁଛି, ସେ ଘରେ ସେ ବସିଛନ୍ତି।
1: ମୁଁ ବି ତମକୁ ସେଇ କଥା କହୁଛି ଯେ ସେ ଘରେ ସେ ଆସି ବସିଛନ୍ତି।
0: ଏଥିରେ ତମର କିଛି କହିବାର ନାହିଁ ସୀତାଦି।
1: କାହିଁକି କାହିଁକି କହିବି ନାହିଁ ମ?
0: ବେଶ କୁହ ତେବେ, ସେ ଘରେ ସେ କିଏ ଆସି ବସିଛନ୍ତି?
1: ମତେ ପଚାରୁଛ?
0: ହଁ ସେ କିଏ, କାହାକୁ ଆଣି ବସେଇଛ?
1: ମୁଁ ବସେଇଛି।
0: ଆରେ ବାବୁ ଯାଇ ବୁଝ, ଦେଖ କଥା କଣ, ଘଟଣା କଣ।
1: ମୁଁ ଯିବି।
0: ଆଉ କିଏ ଯିବ?
1: ତମେ।
0: କଣ ହେଲା? ଜଣେ କିଏ ଭଦ୍ର ମହିଳା, ତାଙ୍କୁ ମୁଁ ଚିହ୍ନି ନେଇ ଜାଣି ନେଇ ତାଙ୍କ ପାଖକୁ ମୁଁ ଯିବି? ଅଚ ତମେ ଯିବ ନାହିଁ। ଆରେ ବାବୁ ତମର ହେଇଛି କଣ? ମୋ ମୁଁ କେମିତି ଭଲ ଭଲ କରି ଜାଣିଛ କାଇଁ? ଯାଅ ଚଞ୍ଚଳ ଯାଇ ବୁଝ।
1: ହେଇତି ଚାଲି ଯାଉଛ କୁଆଡେ ମ? ଶୁଣ
0: କଣ,
1: ଦେଖି ଦେଖି ତମ ମୁହଁଟା ଟିକେ ବୁଲେଇବ ଟି।
0: ମୋ ମୁହଁ?
1: ନାଇଁ ତ।
0: ମୁଁ ଦେଖି ଆସିଲି ସେ ଘରେ ସିଏ ବସିଛନ୍ତି, ତୁମେ କହୁଛ ନାଇଁ ତ?
1: ନା। କେବେ ଯାଇ ଦଶ କି ବାର ବର୍ଷ ତଳେ ସାଙ୍ଗମେଳରେ ପଡି ଟିକେ ଭାଙ୍ଗ ଖାଇଦେଇଥିଲ ଯେ, ଭାଙ୍ଗ ନିଶାରେ ରାତି ସାରା ସାଇକେଲ ଉପରେ ବସି ବୁଲୁଛ, ଓହ୍ଲେଇବାକୁ ବାଟ ଖୋଜି ପାଇଲ ନାହିଁ। ସେଇଦିନୁ ତ ଆଉ କେବେ କିଛି ନିଶା ପିସା ଖାଇବା ମୁଁ ଦେଖିନି, ଆଜି କଣ ପୁଣି?
0: ମୁଁ ନିଶା ଖାଇଛି
1: କହୁଛ ତମେ କେମିତି ଯେ? ସେ ଘରେ ଜଣେ ଭଦ୍ର ମହିଳା ବସିଛନ୍ତି ବୋଲି।
0: ହଁ ହଁ ଭଦ୍ର ମହିଳା, ସ୍ତ୍ରୀ ଲୋକ, ମାଇ ପିଟିଏ, ଅବିଶ୍ୱାସ ହଉଛି ତ? ଯାଇ ଦେଖି ଆସ।
1: ମୁଁ ପରା ଏଇ ଗୋଡକୁ ଗୋଡ ଦେଖି ଆସିଲି।
0: କଣ ଦେଖିଲ?
1: ଜଣେ ମରଦ ଲୋକ ପୁରୁଷ ମଣିଷଟିଏ।
0: ହେ ଭଗବାନ, ଗୋରା ଦେହ, ମଥାରେ ସିନ୍ଦୁର, ଗୋଲାପି ବ୍ଲାଉଜ, ସବୁଜ ଶାଢୀ, ହାତରେ ଏତେ ଲେଖା ସୁନା ଚୁଡି, ସିଏ ପୁଣି ମରଦ ଲୋକ?
1: ମୁଁ ଆଉ ପାରିବି ନାହିଁ ତମକୁ, ଆଖି ତ ମୋର ଆଉ ଫୁଟି ଯାଇ ନାହିଁ। ଦେଖି ଆସିଛି ମୁଁ, ଟିକେ ପତଳା ଚେହେରା, ଧଳା ପେଣ୍ଟ, ନେଳିଆ ସାର୍ଟ, ଆଖିରେ ଚଷମା, ମୁହଁରେ ସିଗାରେଟ, ସିଏ ପୁଣି?
0: ତମର ଇଏ ପିଲା ଖେଳ ଥାଉ ବୁଝିଲ ସୀତା ଦେଇ, ସେ ଘରେ କିଛି କାମାକ୍ଷା ନଗରୀର କୁହୁକ ବାକ୍ସ ଖୋଲା ହେଇନି ଯେ କାଉରୀ କାଠି ବୁଲେଇ ଦେଇ ଦେଖ ରାମ ଦେଖ ସୀତା, ଦେଖ ରାମ ଦେଖ ସୀତା ଖେଳ ଆମ ସାଙ୍ଗରେ କିଏ ଖେଳୁଛି? ଚାଲ
1: କୁଆଡେ,
0: ରାମ କି ସୀତା କିଏ ବିଜେ ହେଇଛନ୍ତି ସେ ପାଖରେ ଥାଇ ଦେଖିବ। ଚାଲ
1: ଚାଲୁ ନା ଚାଲ। କଣ ବୋ, କୁଆଡେ ସବୁ ବାହାରିଲ, କଣ ଦେଖିବ?
0: ଆରେ ମା ବେଙ୍ଗୁଲି, ଆମର ସେ ବୈଠକ ଗାନା ଘରେ ଯିଏ ବସିଛନ୍ତି।
1: ହଁ ବସିଛନ୍ତି ତ, କିଏ ବସିଛନ୍ତି? ମୁଁ ତ ଚିହ୍ନିନି ତାଙ୍କୁ।
0: ଜଣେ ସ୍ତ୍ରୀ ଲୋକ ବସିଛନ୍ତି ତ?
1: ହଁ ତ। ବେଙ୍ଗୁଲି, ଓହୋ ମୁଁ ଚମକି ପଡିଲି, ତୁ ଏମିତି ରାଗି ଯାଉଛୁ କାହିଁକି ବୋ? ଆଲୋ, ଜଣେ ପୁରୁଷ ପୁଅ ସେ ଘରେ ବସି ନାହାନ୍ତି? କିଏ ମନା କଲା ବସି ନାହାନ୍ତି ବୋଲି? ବସିଛନ୍ତି ତ।
0: ତୁ ବି ଶେଷକୁ କୁହକୁ ଆରମ୍ଭ କରିଦେଲୁ ବେଙ୍ଗୁଲି, ରାଜାଙ୍କ ଆଗରେ ପୁଅ, ରାଣୀଙ୍କ ଆଗରେ ଝିଅ, ମୋ କଥାରେ ହଁ, ବୋଉ କଥାରେ ହଁ।
1: କଣ ମୋ ବାପା ତମେ ଏମିତି କହୁଛ? ଜଣେ କିଏ ପୁରୁଷ ଆଉ ଜଣେ ସ୍ତ୍ରୀ ଲୋକ, ଏମିତି ଦି ଜଣ ସେ ଘରେ ବସିଛନ୍ତି, ମୁଁ ହଁ ନ କହି କଣ ନାହିଁ କହନ୍ତି? ସ୍ତ୍ରୀ ଲୋକଟି ବସିଛି ବାହାର ଝରକା ପାଖ ଚୌକି ଉପରେ, ଆଉ ସେ ବାବୁ ଜଣକ ଏପାଖ ଆରାମ ଚୌକିରେ ବସିଛନ୍ତି।
0: ବାସ ମୁଁ ମଝିଘର ଦରଜା ଏ ପାଖରୁ ଦେଖିଲି, ଚୌକି ଉପରେ ମୋ ଆଖି ପଡିଛି। ଆଉ କହୁଛ ସେ ଭଦ୍ରଲୋକ ଟିକେ ପତଳା, ଆରାମ ଚୌକିରେ ଗଳି ପଡିଛନ୍ତି, ମୁଁ ଦେଖିବି ବା କେମିତି?
1: ମୁଁ ଭିତର ଝରକା ଫାଙ୍କିରେ ଦେଖିଲି, ସେ ବାବୁଟି ଆରାମ ଚୌକିରେ ବସିଛନ୍ତି, ଛୁଆଟି ଯାଇ ସେ ପାଖରେ, ମୋ ଆଖିଟା କେମିତି ପଡିବ କହିଲ? ହେଲେ ଏ ବିଙ୍କୁଲିଟା ଏମିତି ହଇଲ, ଏକଥା ଆମକୁ କହିନଥିଲୁ କାହିଁକି? କଣ କହିଥାନ୍ତି?
0: ଏ ତୁ ଆଣିକି ତାଙ୍କୁ ସେ ଘରେ ବସେଇଥିଲୁ ଟି?
1: ମୁଁ କାହିଁକି ଆଣି ବସେଇବି ମ? ସିଏ କେତେବେଳେ ଆସି ବସିଛନ୍ତି ମୁଁ ମୋଟେ ଜାଣିନି।
0: ଆମେ କେହି କିଛି ଜାଣିନୁ, ଅଚ ସେମାନେ ନିଜ ଘର ଭଳି ନିଶ୍ଚିନ୍ତରେ ସେଠି ବସିଛନ୍ତି। ସେ ସୂରିଆ କାହିଁ ଗଲା? ସୂରିଆ
1: ସୂରିଆ କାହିଁ? ସୂରିଆ ଗଲାଣି ଦୁଗ୍ଧ ଯୋଗାଣ କେନ୍ଦ୍ରକୁ। ମୁଁ ଯାଉଛି ବୋଉ ଗୀତା ମାଉସୀଙ୍କ ଘରକୁ ଯାଉଛି।
2: ହଏ କଣ ଏ କଥା,
0: ଏତେ କଥା ପରେ ପୁଣି କଥା କଣ ପଚାରୁଛ?
2: କିଏ ସେ ଦି ଜଣ?
0: ଆଏ ଯିଏ ହେଇଥାନ୍ତୁ, ଦି ଜଣ ଅତିଥି ତ, ତାଙ୍କ ଚର୍ଚ୍ଚା କରିବାକୁ ହବ।
2: ତମେ ତଉଲିଆଟା ଆଗ ବଦଳି ପକାଉ ତ, ସେତିକି ବେଳେ ସେ ତଉଲିଆଟା ବେଡ଼େଇ ହେଇ ଏପାଖ ସେପାଖ ହଉଛ।
0: ସେଇ ତଉଲିଆରୁ ଏତେ କଥା, ଅଚ ଏ ତଉଲିଆ କଥା ମୁଁ ଭୁଲିଗଲିଣି କାଇଁ? ମୋ ଢିଲା ପାଇଜାମାଟା କାଇଁ?
1: ତମ ଜାମା ପାଇଜାମା ସବୁ ଥାଏ କୋଉଠି?
0: ଯୋଉଠି ଥାଏ ସେଠି ନାହିଁ, ଏଇ ଦେଖ ए आलना
1: तरीका से पोड़ा मुहा सूर्या नहीं छोट आलना रखी
0: से तम आलना।

0: ତମ ଲୁଗାପଟା ସେଠି ରହେ
1: ମଲା ୟା ବୋଲି ଯେ ପାଇଜାମାଟା ସେଠି ରହିବାରେ କଣ ଦୋଷ ହେଇଗଲା ଏଇ ନିଅ ଚଞ୍ଚଳ ପିନ୍ଧ ସେତିକି ବେଳୁ ସେ ଦିହା ଆସି ବସିଛନ୍ତି ସ୍ୱାମୀ ସ୍ତ୍ରୀ ହେବେ କି କଣ
0: ସ୍ୱାମୀ ସ୍ତ୍ରୀ ତ ନିଶ୍ଚୟ ଆଉ ସେମାନେ ନିଶ୍ଚୟ ଏ କଥା ଭାବୁଥିବେ ଯେ ୟାଙ୍କ ଘରେ ଯୋଉ ସ୍ୱାମୀ ସ୍ତ୍ରୀ ଦୁଇଟି ଅଛନ୍ତି ସେମାନେ କଣ ହୋଇଏ ସୀତା ଦେଇ
1: ଏ ସୁଆଗ ଟିକେ ଏବେ ଥାଉ ଚଞ୍ଚଳ ପିନ୍ଧ
0: ଏଇଟାକୁ ତା ଖାଲି ଏମିତି ପିନ୍ଧି ହବନି ଶାଢୀ ଖଣ୍ଡେ ଦିଅ
1: ହେଇଟି
0: ଆଉ ତମେ ଏ ସାୟାଟା ଦେଇଛ ମୁଁ ପିନ୍ଧିବି
1: ସାୟା
0: କଣ ଏଇଟା
1: ମଲା ମଲା ଇଏ ତମ ପାଇଜାମାଟା କଣ ହେଲା କାହିଁ ଏଠି ତ କୋଉଠି ନାହିଁ
0: ସେତିକି ବେଳୁ ମୋ ଢିଲା ପାଇଜାମାଟା ମୁଁ ଖୋଜି ହଉଛି
1: ରୁହ ରୁହ ରୁହ ତମେ ରହିବ ଟି ଏ ନିଅ
0: ମୋ ପାଇଜାମା ଗାଧୁଆ ଘରକୁ ଗଲା କେମିତି
1: ସେଇ ସୂର୍ଯ୍ୟ ଭୁଲରେ ତମ ପାଇଜାମାକୁ ମୋ ସାୟା ଭାବି ଶାଢୀ ସାଙ୍ଗରେ ଗାଧୁଆ ଘରେ ନେଇ ରଖିଛି
0: ଏଥିରେ ସୂର୍ଯ୍ୟର ଆଦୌ ଭୁଲ ନାହିଁ ମୋ ପାଇଜାମା ଆଉ ତମ ସାୟା ପାଇଁ ଏକା ରଙ୍ଗର ପପ୍ଲିନ୍ କଣା କିଣା ହେଲା ଏକା ଦରଜି ସିଲେଇ କଲା ତଳ ଘେରରେ ଏକା ସିଲେଇ ଅଧ ଇଞ୍ଚିଆ ହେମ୍ ଆଉ ଅଣ୍ଟା ପାଖ ଘେର ସକାଶେ ଚାରି ଗଜ ଫିତା କିଣା ହେଇ ଦିଗଜ ସାୟାରେ ଲାଗିଲା ଦିଗଜ ଲାଗିଲା ପାଇଜାମାରେ ନିଜେ ତ ତଦାରଖ କରି ଏ ବ୍ୟବସ୍ଥା କରିଛ ଏଥିରେ ସୂର୍ଯ୍ୟର ଭୁଲ କଣ
1: ତମର ସଇଲା କି
0: ହଁ ସଇଲା ଆସ
1: ମୁଁ ଯିବି ସେ ଦିହେ କିଏ କଣ କିଛି ଜଣା ନାହିଁ
0: ଆଏ ଯିଏ ହେଇଥାନ୍ତୁ ସେ ଦିହେ ଯେତେବେଳେ କଷ୍ଟ କରି ଆମ ଘରକୁ ଆସିଛନ୍ତି ଆମେ ଦିହେ ଯିବାର କଣ ଦୁଃଖ ଆସ ହଁ ଦି ଚାରି ଖଣ୍ଡ ପାନ ଆଣିଥା
1: ରୁହ ତତେ ମୋ ପାନଟା ଭାଙ୍ଗେ ହେଇଟି
0: କଣ
1: ଇଏ ଦୁହେଁ ଆଉ ନଟ ଶ୍ୱଶୁର ଘର ଆଡ଼ରେ କେହି ହେବେ ନାହିଁ ତ
0: ଆଡର କହିଲେ ତ ଚେର କାହିଁ କେତେ ଆଡକୁ ମାଡିଯିବ ଜାଣିବ କେମିତି ନଟର ପୁଣି ନୂଆ ବାହାଘର ବନ୍ଧୁ ବାନ୍ଧବ ଚିହ୍ନା ଜଣା ପଡିନାହାନ୍ତି
1: ମୋ ମନ କାହିଁକି ସେଇଆ ଡାକୁଛି ଆଉ ହଉ ଚାଲିଲ ତମେ ଚାଲିଲ
0: ଆସ
1: ଚାଲ
0: ଇଏ ଆମେ ଟିକେ ଅଡୁଆରେ ପଡିଯାଇଥିଲୁ ଏ ବାବୁ କଣ ଶୋଇଯାଇଛନ୍ତି କଣ ହେଲା
1: ହାଲିଆ ହେଇ ଶୋଇପଡ଼ିଛନ୍ତି କି କଣ ଡାକିବ
0: ନା ନା ଶୋଇଛନ୍ତି ତ ଶୁଣନ୍ତୁ ମୁଁ କାହିଁକି ତାଙ୍କୁ ଡିଷ୍ଟର୍ବ କରିବି
1: ଇଏ ତ କାହିଁ କିଛି କହୁନାହାନ୍ତି କିଏ ମୁଁ ମତେ କେହି କିଛି କହିନାହାନ୍ତି ମୁଁ ଆଉ କହିବି କଣ ଏ
0: ତାଙ୍କ ପାଖକୁ ଯାଇ ତାଙ୍କ ସାଙ୍ଗରେ କଥାବାର୍ତ୍ତା କର
1: ଇଏ ସେତେବେଳୁ ଆସି ଏଇଠାରେ ବସିଛ
2: ସେମିତି କିଛି ଅସୁବିଧା ହଉ ନାହିଁ ତ
1: ଚୌକି ଉପରେ ଗଦି ପଡିଛି
2: ପାନ ନିଅ
1: କୋଉଠିକା ପାନ
2: ଆମ ଘର ପାନ ନାଇଁ ମ ନିଆଳି ନରସିଂହପୁର ନା ପରମହଂସ କୋଉଠିକା ପାନ
1: ଜାଣି ନାହିଁ ତ
2: ଘରେ ଗୋଟା ପାନ ଅଛି ଗୋଟା ପାନ ଦେଖିଲେ ମୁଁ ଚିହ୍ନି ପାରିବି କୋଉଠିକା ପାନ
1: ଗୋଟା ପାନ ହଏ
0: ରୁହ ଏଠି କାଳେ ନିଦ ଭାଙ୍ଗିଯିବ
1: ଇଏ ତାଙ୍କ ଦେହ କଣ ଖରାପ ହେଇଛି
2: ମୋ ଦେହ ତ କାହିଁକି କଣ ହଉଛି
1: ଏ ଦେହ ପୁଣି କଣ ହେଲା ଏଇଟା ମୁଁ କଣ କରିବି ହେଇଛି
0: ତମେ ରୁହ ଏଠି ବାବୁଙ୍କ କଥା ମୁଁ ବୁଝୁଛି
3: ବୁଝିବେ
0: ନିଦ ହେଇନଥିଲା ତେବେ
3: ପାଗଳ
0: ହେ
3: ଆପଣ ପାଗଳ ହେଲେ
0: ମାନେ ମୁଁ
3: ଇଏ ଅବସ୍ଥାରେ କେହି କଣ ନିଦରେ ଶୁଏ
0: ମୁଁ କଣ ଜାଣିନି କାମ ବେଳେ ମତେ ନିଦ ମାରିଲେ ମୁଁ ପ୍ରାୟ ଆରାମ ଚେୟାରରେ ଆସି ବସି ପଡେ ମୋ ନିଦ ଭାଙ୍ଗିଯାଏ
3: କାହିଁ ନାହିଁ ତ ଆରାମ ଚୌକିର କିଛି ଦୋଷ ନାହିଁ ଭାରି ଭଲ ଚୌକି ବେଶ ଆରାମରେ ଶୋଇହବ
0: ସେଇଟା ଅବଶ୍ୟ ଶୋଇଲା ଲୋକର ବାହାଦୁରୀ ଇଚ୍ଛା କଲେ ଚେଇମ ଇଚ୍ଛା କଲେ ଶୋଇବ
3: କିନ୍ତୁ ମୁଁ ଶୋଇବି କାହିଁକି
0: ଦେହ ଯଦି ଖରାପ
1: ନାଇଁ ନାଇଁ ଦେହ ଏଠି ୟାଙ୍କର ଖରାପ
3: କପେ ଚା ଯଦି ମିଳନ୍ତା
1: ହଁ ହଁ କପେ ଚା ଖାଇଦିଅ ଦେହ କଡ଼କା ହେଇଯିବ
2: ମୁଁ ତ ଚା ପାଇଁ କହିନି
1: ସିଏ ପରା କହିଲେ
3: ମୁଁ ତ ତାଙ୍କ ପାଇଁ କହିନି
0: ଏସବୁ କ୍ଷେତ୍ରରେ କାହା ପାଇଁ କଣ କେହି କୁହେ କଥା ଆପେ ଆପେ କହି ହେଇଯାଏ
3: ଅବଶ୍ୟ ଆପଣା ଲୋକ ପାଇଁ କଥା ଆପେ ଆପେ କହି ହେଇଯାଏ ହେଲେ
2: ଯାହା ପାଇଁ ଯିଏ କହୁ କି ନ କହୁ ମୋ ପାଇଁ ଯେମିତି ଏଠି କିଛି କଥା ନ ପଡେ କିଏ ଚା ଖାଇବ କିଏ ସର୍ବତ ଖାଇବ
3: ସର୍ବତଟା ଚା ଠୁ ବେଶୀ ଦାମିକା
0: ତାହେଲେ ସର୍ବତ ଆସିବ
3: କାହା ପାଇଁ
0: ଯିଏ ଚା ନ ଖାଇବେ ସେ ସର୍ବତ ଖାଇବେ ଏଥିରେ ଆଉ ଭାବିବାର କଣ ଅଛି ହଇଏ
1: ମୁଁ ପରା ସେଇଆ ଭାବୁଥିଲି ହେଇଟି ତମ ପାଇଁ ଟିକେ ସର୍ବତ ଆଣୁଛି
2: କି ସର୍ବତ ଦହି କି ଲେମ୍ବୁ କି ମିଶ୍ରୀ
1: କହୁନା କି ସର୍ବତ ତମେ ଖାଇବ
2: ମୁଁ ତ ମୋଟେ କାହାକୁ କହିନି ମୁଁ ସର୍ବତ ଖାଇବି ବୋଲି
0: ଇଏ ତ ଭାରି ଅଡୁଆ କଥା ହେଇଯାଉଛି
3: ଆପଣ ବୁଝନ୍ତୁ ଆଜ୍ଞା ସର୍ବତ କଥା ଉଠିଲାରୁ ସିନା କଥାଟା ଅଡୁଆ ହେଇଯାଉଛି
2: ଅଡୁଆ କଲା କିଏ ସର୍ବତ କଥା ଉଠିଲା କାହିଁକି ଚା କଥା ଉଠିଲାରୁ ସିନା ସର୍ବତ କଥା ଉଠିଲା
0: ବୁଝିଲି ବୁଝିଲି ଘର ସଂସାର କଲେ ମଝିରେ ମଝିରେ ଏମିତିକା ସବୁ ହେଇଥାଏ ଏଗୁଡାକ ତ ଆମର ଦେହ ଅସା ହେଇଗଲାଣି ହେଲେ ବନ୍ଧୁ ବାନ୍ଧବ ଲୋକ ଯେତେବେଳେ ଆଚ୍ଛା ଇଏ ନଟ ସାଙ୍ଗରେ ଦେଖା ହେଇଥିଲା କି
3: ମୋର ତ କାହା ସାଙ୍ଗରେ ଦେଖା ହେଇନି ତାଙ୍କର ଦେଖାହେଇଥିଲା ହେଇଥିବ ଆଉ
2: ଏଇଟା ଗୋଟାଏ କଥା ତାଙ୍କ ସାଙ୍ଗେ ଦେଖା ହେଇନି ବୋଲି ମୋ ସାଙ୍ଗେ ଦେଖା ହେଇଛି ସିଏ କେମିତି ଜାଣିଲେ

0: ଦେଖା ହେଇଛି ବୋଲି ମୁଁ କହୁ ନାହିଁ, ମୁଁ କହିଲି ହୁଏତ ଦେଖା ହେଇଥିବ
1: ହେଇଛି ହେଇଥିବ ତାଙ୍କର ମୋର ହଇ କଣ ଇଏ ସବୁ କଥା
2: କୁହନି, ମୋ ମୁଣ୍ଡ ଗୋଳମାଳ ହେଇଗଲାଣି, ସେ ନଟଟା ହେଲେ ଆସୁଛି।
3: ଶ୍ରୀହରି ଭାଇ, ଓ ଶ୍ରୀହରି ଭାଇ,
2: ହେଇଲୁ ମୋ ଭାଇ ଆସିଲାଣି, ଆସିଲୁ ଆସିଲୁ ନଟ ତୁ
1: ୟୋ ନଟବର
3: ଇଏଟା କେମିତି କଥା କି ଶ୍ରୀହରି ଭାଇ, ଆଉ ତମ ସାଇକେଲ ତମେ ଲାଇସେନ୍ସ କରୁନ କାହିଁକି?
1: ମୋ ସାଇକେଲ? ମୋ ସାଇକେଲ ତ କାଲିଠୁ ବର୍ଷା ପାଇଁ ଅଫିସରୁ ଆଣିନି, ମୋ ସାଇକେଲ ତୁ ପାଇଲୁ କୋଉଠୁ?
3: ମଲା ସେ ବାହାର ଅଗଣା ପାଚିରେ ଡେରା ହେଇଥିଲା ପରା,
0: ସେଇଟା ସେଇଟା ତ ମୋ ସାଇକେଲ।
3: ଆପଣ କିଏ?
0: ମୁଁ ଆଜ୍ଞା ସେଇମାନଙ୍କ ଭିତରୁ ଜଣେ ଆଜ୍ଞା, ଯାହାର ସାଇକେଲ ଲାଇସେନ୍ସ ହେଇନାହିଁ।
3: ତା ଅର୍ଥ?
0: ଆଜ୍ଞା ସାଇକେଲରେ ଆସୁଥିଲି, ଶୁଣିଲି ଆଗରେ ମୋବାଇଲ କୋର୍ଟ, ପାଖରେ ଆଜ୍ଞା ପଇସା ପତ୍ର ନାହିଁ, ଭାବିଲି ଏଇଠି ସାଇକେଲଟା ରଖି ଟିକେ ଅପେକ୍ଷା କରିଯିବି ଆଉ। ପିଲାଟିଏ ଠିଆ ହେଇଥିଲା ଆଜ୍ଞା, ପଚାରିଲି ବାବୁ ଅଛନ୍ତି, କହିଲା ଅଛନ୍ତି, ବସନ୍ତୁ। ଆଉ ବସିଛି ଆଜ୍ଞା।
1: ଆଉ ଇଏ
0: ସେ ଭଦ୍ର ମହିଳା, ତ ତାଙ୍କୁ ମୁଁ ଆଜ୍ଞା ଆଦୌ ଜାଣିନାହିଁ, ମୁଁ ଆସିଲା ବେଳକୁ ସିଏ ଏଠି ବସୁଛନ୍ତି ଆଉ।
1: ହେ ଭଗବାନ,
2: ହୟା କଥା କଣ, ସେଇ ମୋବାଇଲ କୋର୍ଟ, ସିଏ ମୋବାଇଲ କୋର୍ଟରେ କାମ କରନ୍ତି।
4: କିଏ? ତମ ସ୍ୱାମୀ?
2: ହଁ, ରିକ୍ସାରେ ଆସୁଥିଲି, ମତେ ଦେଖି କହିଲେ କାମ ସରି ଆସିଲାଣି, ଆଗରେ ଅପେକ୍ଷା କର ସାଙ୍ଗ ହେଇଯିବା।
4: ସେଇଠୁ
2: ମୋ ରିକ୍ସାଟା ଅଟକିଲା ନାହିଁ, ଆଉ ଗୋଟେ ରିକ୍ସା ପାଇଁ ଅପେକ୍ଷା କରିଛି। ପିଲାଟିଏ କହିଲା ମା ଘରେ ଅଛନ୍ତି, ଘରେ ଆସି ବସନ୍ତୁ, ବସିଛି।
4: ଏ କଥା ତ କାହିଁ ଆମକୁ କହିନଥିଲ,
2: ଏଠି ମତେ କିଏ କଣ କୁହାଇ ଦଉଛ ଯେ ମୁଁ କହିବି?
1: ଆଉ ନଟବର
3: ସାଇକେଲ ନେଇକି ଯାଉଛି, ମୋବାଇଲ କୋର୍ଟ ଧରିଲା
0: ଧରିଲା
3: ନିଶ୍ଚୟ ଧରିବ, ଆଉ ଲାଇସେନ୍ସ ନାହିଁ, ବେଆଇନ କାମ।
0: ଛାଡନ୍ତୁ ଆଜ୍ଞା, ସେତିକି ଭଦ୍ର ହେଇପାରିଲି ବୋଲି ଏ ଦୁର୍ଦ୍ଦଶା ଭୋଗୁଛି।
1: ଆପଣ ରୁହନ୍ତୁ ଟିକେ। ହଁ ନଟବର, ତାପରେ
3: ମୋ ପାଖରେ ଟଙ୍କା ବା କାହିଁ? ମୋବାଇଲ କୋର୍ଟର ଯୋଉ ସଦାନନ୍ଦ ବାବୁ ନୁହନ୍ତି?
2: ସେଇ ତ ମୋ ସ୍ୱାମୀ। ହଁ,
0: ସେଇ ମୋ ସାଇକେଲ ଜବତ କଲେ?
3: ନାଇଁ ଆଜ୍ଞା, ସିଏ ହଉଛନ୍ତି ମୋର ଜଣାଶୁଣା, ତାଙ୍କ ଜରିଆରେ ମୁଚାଲିକା ଲେଖିଦେଇକି ସାଇକେଲକୁ ନେଇକି ଆଇଲି ଆଉ।
0: ସାଇକେଲ ଆଣିଛନ୍ତି? ଧନ୍ୟବାଦ।
3: କାଲି ଭିତରେ ଲାଇସେନ୍ସ କରିବାକୁ ହବ?
0: ନିଶ୍ଚୟ ହବ ଆଜ୍ଞା, ମୁଁ ଆପଣଙ୍କୁ ମୁଚାଲିକା ଲେଖିଦଉଛି।
1: ଆରେ କିନ୍ତୁ ଆପଣ ଉଠୁଛନ୍ତି କୁଆଡେ? କୋର୍ଟ କାମ ତ ସରିବଣି, ସଦାନନ୍ଦ ବାବୁ ଆସି ଦେଖନ୍ତୁ ଇଏ ଶ୍ରୀହରିଙ୍କ କୋର୍ଟରେ କେମିତି ଏତେ ବଡ ଗୋଟାଏ ମକଦ୍ଦମାର ଜବାବ ସୁଆଲେ ହେଇ ପଇସା ହେଇଗଲା, ତାପରେ ଯିବେ ଆଉ। ଏବେ ତ ଆଉ ଚା ସର୍ବତ ଖାଇବାରେ ଆପତ୍ତି ନାହିଁ ହେଇଟି।
2: ହଁ ସବୁ ବୁଝିଲି, ଆଉ କଣ ଖାଲି ଚାହା ସର୍ବତରେ କାମ ଚଳିବ କି?
1: ବୁଝିଲ ତ, ଯା ଯା ବ୍ୟବସ୍ଥା କର।

ଶୁଣିଲେ ପାରିବାରିକ ଧାରାବାହିକ ଶ୍ରୀହରିଙ୍କ ସଂସାରର ଅଷ୍ଟମ ଭାଗ। ଏଥିରେ ଅଂଶଗ୍ରହଣ କରିଥିଲେ ନେତ୍ରାନନ୍ଦ ମିଶ୍ର, ଜାନକୀ ସାହୁ, ପୁଷ୍ପିତା ମନ୍ତ୍ରୀ, ସତ୍ୟବ୍ରତ ତ୍ରିପାଠୀ, ସରିତା ସାହୁ ଓ ସଲିଲ ମିତ୍ର। ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ସୋମରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ବନ୍ଦନା 6:05 ଅନୁଚିନ୍ତା 6:35 ଉପସ୍ଥାପନା ପ୍ରଜ୍ଞାନାନନ୍ଦ ଗିରି ଶ୍ରୀମଦ୍ ଭାଗବତର 79ତମ ଭାଗ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ଆରମ୍ଭ କରୁଛୁ ଆଜିର ବନ୍ଦନା। ପ୍ରଥମେ କଣ୍ଠଦାନ କରିଛନ୍ତି ତୃପ୍ତି ଦାସ, ଶିଳ୍ପୀ ଗାଇଛନ୍ତି ରଘୁନାଥ ରାଉତଙ୍କ ରଚନା। ତୁମେ ତ ଆଲ୍ଲା, ତୁମେ ତ ଯୀଶୁ, ତୁମେ ତ ପ୍ରଭୁ ରାମ, ରୂପ ତୁମର ଅନେକ ହେଲେ ଏକ ହି ସର୍ବନାମ।

ନୀଳମା ଦେବଦାସଙ୍କ କଣ୍ଠରେ ଏଥର ସଂକର୍ଷଣ ମଙ୍ଗରାଜଙ୍କ ରଚନା। ତୁମେ ନାରାୟଣ ତୁମେ ଆଲ୍ଲା ନିରାକାର ତୁମ ପାଦ ତଳେ ମୋର କୋଟିଏ ଜୁହାର।

ଫୁଲରେ ଫୁଲରେ ପ୍ରଭୁ ତୁମେ ତ ମହକ, ସୂର୍ଯ୍ୟରେ ଜହ୍ନରେ ପ୍ରଭୁ ତୁମେ ତ ଆଲୋକ। ଅଲେଖଚନ୍ଦ୍ର ବିଶ୍ୱାଳଙ୍କ ରଚନା, କଣ୍ଠଦାନ କରିଛନ୍ତି ମିତାଲି ଚିନ୍ନାରା।

ଶ୍ରୋତା ବନ୍ଧୁମାନେ ଶୁଣିଛନ୍ତି ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କଣ୍ଠଶିଳ୍ପୀ ବାଦଲ କୁମାର ଆଚାର୍ଯ୍ୟ, ଶିଳ୍ପୀ ଗାଇଛନ୍ତି ଗୌରହରି ଦଳାଇଙ୍କ ରଚନା। ଅନ୍ତର କଥା ଜାଣୁଅଛ ବୋଲି ଅନ୍ତର୍ଯ୍ୟାମୀ ନାମ ତୁମର, ମୁଁ ଛାର ଅଧମ ଅନାଇ ବସିଛି ଆନଗତି ନାହିଁ ମୋହର।

କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର ଆଜିର ବନ୍ଦନାର ଏ ଶେଷ ଭକ୍ତିଗୀତ ସମବେତ କଣ୍ଠରେ ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର ଶିଳ୍ପୀମାନେ ମଧୁସୂଦନ ରାଓଙ୍କ ରଚନା।

ମହରମ ହିଜିରି ସନ୍ର ପ୍ରଥମ ମାସର ନାମ। ହିଜିରି ସନ୍ର ଶୁଭାରମ୍ଭ ହୁଏ ଯେଉଁଦିନ ହଜରତ ମହମ୍ମଦ ନିଜର ଜନ୍ମସ୍ଥାନ ମକ୍କା ନଗରୀ ଛାଡ଼ି ମଦିନା ସହରକୁ ଚାଲି ଯାଇଥିଲେ। ମଦିନା ସହରରେ ସେଦିନ ଆନନ୍ଦ ଉଲ୍ଲାସ ଖେଳି ଯାଇଥିଲା। ମକ୍କାର ଏହି ପ୍ରସ୍ଥାନ ବା ହିଜରତରୁ ହିଜିରି ସନ୍ର ଆରମ୍ଭ। କିନ୍ତୁ ହିଜିରି 61 ସନ୍ର ଆରମ୍ଭରେ ଏକ ଦୁଃଖଦ ଘଟଣା ଯୋଗୁଁ ମହରମ ପର୍ବର ଆରମ୍ଭ ଓ ପ୍ରଥମ 10 ଦିନ ଶୋକ ପାଳନ କରାଯାଏ। ଇସଲାମର ସିହା ଓ ସୁନ୍ନି ଦୁଇ ସମ୍ପ୍ରଦାୟ ଏହା ପାଳନ କରୁଥିଲେ ମଧ୍ୟ ସିହା ସମ୍ପ୍ରଦାୟ ଏହି ପର୍ବରେ ଅଧିକ ଶୋକ ବିଭୋର ହୋଇଥାନ୍ତି। ଆଜିର ଇରାକ ଦେଶର କର୍ବଲା ନାମକ ସ୍ଥାନରେ ଦାମସ୍କର ଖଲିଫା ଏଜିଦ୍ର ବିରାଟ ସୈନ୍ୟବାହିନୀ ସହିତ ମହାପୁରୁଷ ମହମ୍ମଦଙ୍କ ନାତି ଇମାମ ହୁସେନ ଓ ତାଙ୍କର 125 ଜଣ ସହଚରଙ୍କର ଯୁଦ୍ଧ ହୋଇଥିଲା ଏହି ମହରମ ମାସର ପ୍ରଥମ ସପ୍ତାହରେ। କର୍ବଲା ଯୁଦ୍ଧ ହୋଇଥିଲା ଏଜିଦ୍ର ପିତା ମାୱେୟାର ଅନ୍ୟାୟ ଭାବରେ ଚୁକ୍ତି ଭଙ୍ଗ କରି ପୁତ୍ର ଏଜିଦ୍କୁ ଖଲିଫା ବା ରାଷ୍ଟ୍ରର ମୁଖ୍ୟ ଭାବରେ ମନୋନୀତ କରି ହୁସେନଙ୍କୁ ତାଙ୍କର ପ୍ରାପ୍ୟରୁ ବଞ୍ଚିତ କରିବାରୁ। ଏଜିଦ୍ ଥିଲା ଏକ ନଷ୍ଟ ଚରିତ୍ର ବ୍ୟକ୍ତି। ମୁଷ୍ଟିମୟ ଧନୀ ଲମ୍ପଟ ଓ ଶକ୍ତିଶାଳୀ ବ୍ୟକ୍ତିଙ୍କ ସମର୍ଥନ ପାଇ ନିଜକୁ ଅତି ଶକ୍ତିଶାଳୀ ମନେ କରି ଇମାମ ହୁସେନଙ୍କୁ ନିଜର ଆନୁଗତ୍ୟ ସ୍ୱୀକାର କରିବାକୁ ବାଧ୍ୟ କରିପାରିବ ବୋଲି ମନେ କରିଥିଲା। କିନ୍ତୁ ଚତୁର୍ଥ ଖଲିଫା ହଜରତ ଅଲୀ ଓ ବିବି ଫାତେମାଙ୍କ ଦ୍ୱାରା ଲାଳିତ ପାଳିତ ଏବଂ ପିତାମହ ମହାପୁରୁଷ ମହମ୍ମଦଙ୍କ ଆଦର୍ଶର ପ୍ରତୀକ ଇମାମ ହୁସେନଙ୍କ ସମର୍ଥନ ପାଇବାରେ ଏଜିଦ୍ ଅସମର୍ଥ ହେଲା ପରେ ଯେକୌଣସି ଉପାୟରେ ତାଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ବା ହତ୍ୟା କରିବା ପାଇଁ ସ୍ଥିର କଲା। ଛଦ୍ମବେଶରେ କେତେକ ହତ୍ୟାକାରୀଙ୍କୁ ହୁସେନ ରହୁଥିବା ମକ୍କା ନଗରୀକୁ ପଠାଗଲା ଯେପରି ପବିତ୍ର ହଜ୍ ବ୍ରତ ସମୟରେ ହୁସେନଙ୍କୁ ହତ୍ୟା କରାଯାଇପାରିବ। ଏହା ଜାଣିପାରି ଇମାମ ହୁସେନ ହଜ୍ ବ୍ରତର 2 ଦିନ ପୂର୍ବରୁ ମକ୍କା ପରିତ୍ୟାଗ କରି କୁଫା ନାମକ ସହର ଆଡ଼କୁ ନିଜ ପରିବାର ଓ ଅନୁଚରଙ୍କ ସହିତ ପ୍ରସ୍ଥାନ କଲେ। ଆସନ୍ନ ବିପଦର ଆଶଙ୍କାରେ ଇମାମ ହୁସେନ କୁଫା ନ ଯାଇ ୟୁଫ୍ରେଟସ୍ ନଦୀ କୂଳରେ କର୍ବଲାର ମରୁପ୍ରାନ୍ତର ଅଭିମୁଖେ ନିଜର ଗତିପଥ ପରିବର୍ତ୍ତନ କଲେ। କିନ୍ତୁ ଏଜିଦ୍ର ସେନାଧ୍ୟକ୍ଷ ହୁର୍ ତାଙ୍କୁ ନଦୀ ତଟ ଆଡ଼କୁ ନ ଯିବାକୁ ବାଧ୍ୟ କଲା। ୟା ପୂର୍ବରୁ ହୁର୍ ନିଜର ସୈନ୍ୟ ଓ ଅଶ୍ୱମାନଙ୍କର ତୃଷା ନିବାରଣର ଛଳନା କରି ଇମାମ ହୁସେନଙ୍କ ନିକଟରେ ଗଚ୍ଛିତ ଥିବା ସମସ୍ତ ଜଳ ଶେଷ କରାଇ ଦେଇଥିଲା। ଯୁଦ୍ଧ ଅବିସମ୍ଭାବୀ ତଥାପି ଶାନ୍ତି ପାଇଁ ଇମାମ ହୁସେନ ସନ୍ଧି ପ୍ରସ୍ତାବ ଦେଲେ। ସନ୍ଧିର ପ୍ରସ୍ତାବ ଏପରି ଆକର୍ଷଣୀୟ ଥିଲା ଯେ ଏଜିଦ୍ର ପ୍ରଧାନ ସେନାପତି ଉମର ଶାହଙ୍କୁ ସ୍ୱୀକାର କରିବାକୁ ପଡ଼ିଥିଲା ଯେ ହୁସେନ ପ୍ରକୃତରେ ଶାନ୍ତିପ୍ରିୟ। କିନ୍ତୁ ଏଜିଦ୍ର ଉଦ୍ଦେଶ୍ୟ ଥିଲା ଭିନ୍ନ। ଆନୁଗତ୍ୟ ସ୍ୱୀକାର ବା ମୃତ୍ୟୁ ଏ ଦୁଇଟିରୁ ଗୋଟିଏ ବାଛିବା ପାଇଁ ଇମାମ ହୁସେନଙ୍କୁ କୁହାଗଲା। ଏକ ଘୃଣ୍ୟ ଓ ଲାଞ୍ଛିତ ଜୀବନ ଅପେକ୍ଷା ମୃତ୍ୟୁ ଶ୍ରେୟସ୍କର ଭାବି ହୁସେନ ନିଜର ଇଚ୍ଛା ବିରୁଦ୍ଧରେ ଯୁଦ୍ଧ କରିବାକୁ ବାଧ୍ୟ ହୋଇଥିଲେ। ଜଳ ବିନା ହୁସେନଙ୍କ ପକ୍ଷ ପରସ୍ପରର ଜିଭକୁ ଚାଟି ଚାଟି ଏପରିକି ଦେହରୁ ନିର୍ଗତ ଝାଳକୁ ଗାମୁଛାରୁ ଚିପୁଡ଼ି ଚିପୁଡ଼ି ଯତ୍ସାମାନ୍ୟ ପିପାସା ମେଣ୍ଟାଉଥିଲେ। ସେନାଧ୍ୟକ୍ଷ ହୁର୍ ତାଙ୍କର ଏହି ଅବସ୍ଥା ଦେଖି ମନକୁ ମନ କହି ଉଠିଲା, ହେ ହୁସେନ, ତୁମେ ତୁମର ପିତା ଅଲୀ ଓ ପିତାମହ ହଜରତ ମହମ୍ମଦଙ୍କ ପରି ବିପଦରେ ମଧ୍ୟ ଦୃଢ଼ଚିତ୍ତ ଓ ଉଦାର। ଯୁଦ୍ଧ ଏଡ଼ାଇବାକୁ ନଦୀତଟ ପରିତ୍ୟାଗ କରି ଏ ବାଲୁକା ପ୍ରାନ୍ତରକୁ ଶିବିର ଉଠାଇ ଆଣିଲ। ଇଚ୍ଛା କରିଥିଲେ ଶତ୍ରୁ ସୈନ୍ୟଙ୍କୁ ତୁମେ ସେତେବେଳେ ପରାସ୍ତ କରିପାରିଥାନ୍ତ, ଏପରିକି ଦେଶାନ୍ତର ହେବାକୁ ଇଚ୍ଛା ପ୍ରକାଶ କରିଥିଲ। ମହରମ ମାସର 8 ତାରିଖ ହୁର୍ ନିଜର ପୁତ୍ର ସହ ହୁସେନଙ୍କ ଶିବିରକୁ ଆସି ତରବାରୀ ହୁସେନଙ୍କ ପାଦ ତଳେ ଥୋଇଦେଇ ଏଜିଦ୍ ବିରୋଧରେ ଯୁଦ୍ଧ କରିବାକୁ ପ୍ରତିଜ୍ଞା କଲେ। ସମସ୍ତେ ଏକତ୍ର ପ୍ରାର୍ଥନା କରିବା ପରେ ହୁସେନ ପ୍ରସ୍ତାବ ଦେଲେ, ଯେହେତୁ ଏଜିଦ୍ ତାଙ୍କର ମୃତ୍ୟୁ ଚାହେଁ, ତାଙ୍କ ପାଇଁ ଅନ୍ୟମାନେ ନିଜ ନିଜ ଜୀବନ ବିପନ୍ନ କରିବେ କାହିଁ, ଯାହାର ଇଚ୍ଛା ସେ ଅନ୍ଧକାରରେ ତାଙ୍କର ପକ୍ଷ ତ୍ୟାଗ କରୁ। ମହରମ 9 ତାରିଖ ଯୁଦ୍ଧ ଆରମ୍ଭ ହେଲା। ବିରାଟ ସୈନ୍ୟବାହିନୀ ତୁଳନାରେ ଏହି ମୁଷ୍ଟିମେୟ ହୁସେନଙ୍କ ଅନୁଚର ଶତ୍ରୁର ଆକ୍ରମଣକୁ ପ୍ରତିହତ କଲେ। 125 ଜଣଙ୍କ ମଧ୍ୟରୁ 53 ଜଣ ହୁସେନ ଅନୁଚର ଶହୀଦ ହେଲେ। ସଂଖ୍ୟାଗରିଷ୍ଠ ସୈନ୍ୟ ଦ୍ୱାରା ହୁସେନଙ୍କୁ ପରାଜୟ କରାଯାଇପାରେ ନା, ଏ ଧାରଣା ଏଜିଦ୍ଙ୍କ ସେନାପତିଙ୍କର ଦୃଢ଼ ହେଲା। ଏହାପରେ ନିୟମ ଓ ପ୍ରଚଳିତ ପ୍ରଥା ଅନୁସାରେ ଏକକ ଯୁଦ୍ଧ ହେବାର କଥା ଜଣ ଜଣ ମଧ୍ୟରେ, କିନ୍ତୁ ଶତ୍ରୁପକ୍ଷ ନିୟମ ଭାଙ୍ଗି ସମସ୍ତ ସୈନ୍ୟବାହିନୀକୁ ହୁସେନଙ୍କ ତୁଷାର୍ଥ କ୍ଷୁଧାର୍ଥ ବେସାମରିକ ଅନୁଚରମାନଙ୍କ ଉପରେ ଆକ୍ରମଣ କରିବାକୁ ଆଦେଶ ଦେଲେ। ହୁସେନ କିନ୍ତୁ ଯୁଦ୍ଧର ନିୟମ ନ ଭାଙ୍ଗି ଏକକ ଯୁଦ୍ଧରେ ଲିପ୍ତ ରହିଲେ। ଅପ୍ରାପ୍ତ ବୟସ୍କ ଭ୍ରାତୃସ୍ପୁତ୍ର ଖାଲିଦ ଓ ମହମ୍ମଦ ଜଣ ଜଣ ହୋଇ ଶହୀଦ ହେଲେ। ସମସ୍ତ ଅନୁଚର ଶହୀଦ ହେବା ପରେ ଶେଷରେ ପଡ଼ିଲା ହୁସେନଙ୍କ ପାଳି। ବୀର ଦର୍ପରେ ଯୁଦ୍ଧ କରି ନଦୀ ତଟରେ ପହଞ୍ଚି ଆଞ୍ଜୁଳାରେ ପାଣି ଉଠାଇ ପିଇବା ସମୟରେ କହି ଉଠିଲେ, ଯେଉଁ ଜଳ ପାଇଁ ମୋର ଅନୁଚରମାନେ ପିପାସା କ୍ଲିଷ୍ଟ ହୋଇଛନ୍ତି, ମୁଁ ତାହା ସ୍ପର୍ଶ କରିବି କିପରି। ଏହା କହି ଶତଶତ ଶତ୍ରୁ ସୈନ୍ୟଙ୍କୁ ବିନାଶ କଲେ। ତୃଷିତ ଜ୍ଞାତି କୁଟୁମ୍ବଙ୍କ ମୃତ୍ୟୁରେ ଜର୍ଜରିତ ଭାରାକ୍ରାନ୍ତ ଏହି ପୁରୁଷ ସିଂହ ନିଜ ଶରୀରରେ 75-80 ଜନିତ ଆଘାତ ବହନ କରି ଅଶ୍ୱପୃଷ୍ଠରୁ ଅବତରଣ କରି ପ୍ରାର୍ଥନାରତ ଥିବା ସମୟରେ ଅର୍ଥଲୋଭୀ ସିମର ନାମରେ ଜଣେ ସୈନିକର ଖଡ୍ଗ ତାଙ୍କର ଶିର ସ୍କନ୍ଧଚ୍ୟୁତ କଲା। ହୁସେନଙ୍କ ମୃତ୍ୟୁ ନ୍ୟାୟ ଓ ବିଜୟ। ତାଙ୍କର ଆଦର୍ଶ ଦୁସ୍ଥ ଦଳିତ ମାନବ ଗୋଷ୍ଠୀକୁ ଚିରଦିନ ପ୍ରେରଣା ଯୋଗାଉଥିବ। କବିଙ୍କ ଭାଷାରେ, ଇସଲାମ ହୋତା ହେ ଜିନ୍ଦା ହରେ କର୍ବଲା କେ ବାଦ।

ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ମହମ୍ମଦ ରଫିକ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 77ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ମାୟା ପ୍ରଳୟ ଜଳରାଶି ଭିତରେ ବସୁନ୍ଧରୀ କେଉଁଠି ଲୁଚି ରହିଲା ତାହା ବ୍ରହ୍ମାଙ୍କୁ ଗୋଚର ନ ହୁଅନ୍ତେ ସେ ଧରଣୀ ଉଦ୍ଧାର ପାଇଁ ଶ୍ରୀବିଷ୍ଣୁଙ୍କୁ ଧ୍ୟାନ କଲେ। ମାୟାଧର ଶ୍ରୀହରି ଶୁକର ରୂପରେ ପ୍ରକଟ ହୋଇ ଜଳ ମଧ୍ୟରୁ ଦାନ୍ତରେ ଧରି ବସୁନ୍ଧରୀକୁ ଉଦ୍ଧାର କଲେ। ଉଦ୍ଧାର ସମୟରେ ପଥ ରୋଧୁଥିବା ଆଦିରାକ୍ଷସ ହିରଣ୍ୟାକ୍ଷକୁ ସଂହାର କଲେ। ଧରଣୀ ଉଦ୍ଧାର ହୁଅନ୍ତେ ବ୍ରହ୍ମାଙ୍କ ସହ ଋଷିଗଣ ଭଗବାନଙ୍କୁ ସ୍ତୁତି କଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ସତସ୍ତରୀତମ ଭାଗ। କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଶୋଷକ ଜାତୀୟ କୀଟ ଯଥା ଯୌ ପୋକ, ପତ୍ରଡିଆଁ ପୋକ, ପତ୍ରଉଙ୍କୁଣି ପୋକ ଏବଂ ଧଳାମାଛି ଲାଗିବାର ସମ୍ଭାବନା ରହିଛି। ଏହି ପୋକଗୁଡ଼ିକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବଜାତୀୟ କୀଟନାଶକ 1500 ppmକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ପେଟରେ ଘା ହେବାର କାରଣ ଓ ପ୍ରତିକାର ଆଲୋଚନା କରିଛନ୍ତି ଡାକ୍ତର ଉମେଶ ଚନ୍ଦ୍ର ପାତ୍ର।
1: ପେଟ କହିଲେ ଆମେ ସାଧାରଣତଃ ଖାଦ୍ୟ ନଳୀ ବୁଝିଥାଉ। ଏହି ଖାଦ୍ୟ ନଳୀ ଦାନ୍ତ ପାଖରୁ ଆରମ୍ଭ ହୋଇ ଇସୋଫେଗାସ ବା ଖାଦ୍ୟ ନଳୀ, ପାକସ୍ଥଳୀ ବା ଷ୍ଟୋମାକ, କ୍ଷୁଦ୍ରାନ୍ତ ବା ସ୍ମଲ ଇଣ୍ଟେଷ୍ଟିନ, ବୃହଦାନ୍ତ ବା ଲାର୍ଜ ଇଣ୍ଟେଷ୍ଟିନ ଓ ଶେଷରେ ତାହା ମରଦ୍ୱାର ପାଖରେ ପହଞ୍ଚେ। ପେଟ ଭିତରେ ଏହି ଖାଦ୍ୟ ନଳୀ ବ୍ୟତୀତ ଅନ୍ୟାନ୍ୟ ବହୁ ଦରକାରୀ ଅର୍ଗାନ ବା ଯନ୍ତ୍ର ରହିଛି। ଉଦାହରଣ ସ୍ୱରୂପ ଲିଭର ବା ଯକୃତ, ବୃକକ୍ ବା କିଡ୍ନି, ଅଗ୍ନ୍ୟାଶୟ ବା ପେନକ୍ରିଆସ, ପ୍ଲିହା ବା ସ୍ପ୍ଲିନ, ଲିମ୍ଫ ନୋଡ, ବିଭିନ୍ନ ରକ୍ତଶିରା ତଥା ଜନନେନ୍ଦ୍ରିୟ ବିଭିନ୍ନ ଅଂଶ ମଧ୍ୟ ରହିଛି। ଏହି ସମସ୍ତ ଅଂଶ ବିଶେଷ ପେଟ ଭିତରେ ଏଭଳି ଭାବରେ ସଜା ହୋଇ ରହିଛି ଯେ ପେଟକୁ ଏକ ବିରାଟ କାରଖାନା ସହିତ ତୁଳନା କରାଯାଇପାରେ। ତେବେ ପେଟର ଘା ଅର୍ଥ କହିଲେ ସାଧାରଣତଃ ଆମେ ଖାଦ୍ୟ ନଳୀ ଭିତର ଘା, ପାକସ୍ଥଳୀ ଘା ବା ପେପ୍ଟିକ ଅଲସର, କ୍ଷୁଦ୍ରାନ୍ତ ବା ବୃହଦନ୍ତ୍ର ଘା ଯଥା ସ୍ମଲ ଇଣ୍ଟେଷ୍ଟାଇନ ଅଲସର ଓ କଲୋନିଂ ଅଲସର ବୋଲି ବୁଝୁ। ବେଳେବେଳେ ମରଦ୍ୱାର ଭିତରେ ମଧ୍ୟ ଘା ହୁଏ। ଏହି ସମସ୍ତ ଘା ଭିତରେ ସାଧାରଣତଃ ପାକସ୍ଥଳୀ ଘାରେ ବେଶି ଲୋକ ଆକ୍ରାନ୍ତ ହୁଅନ୍ତି। ଛୋଟ ଛୋଟ ପିଲାମାନଙ୍କ ଟାଇଫଏଡ୍ ଜ୍ୱର ବା ଟ୍ୟୁବରକ୍ଲୋସିସ୍ ଇତ୍ୟାଦି ହେଲେ କ୍ଷୁଦ୍ରାନ୍ତରେ ଘା ବା ସ୍ମଲ ଇଣ୍ଟେଷ୍ଟାଇନାଲ ଅଲସର ହୋଇଥାଏ। ବୟସ ବ୍ୟକ୍ତିମାନଙ୍କର ସାଧାରଣତଃ ଲାର୍ଜ ଇଣ୍ଟେଷ୍ଟିନ ବା ରେକ୍ଟମରେ ଘା ହୁଏ। ଏହାକୁ କଲୋନିକ ଅଲସର ବା ରେକ୍ଟାଲ ଅଲସର କୁହାଯାଏ। ତେବେ ବୟସ ବା ଲିଙ୍ଗ ନିର୍ବିଶେଷରେ ପାକସ୍ଥଳୀୟ ଘା ସାଧାରଣତଃ ବେଶି ଲୋକ ଆକ୍ରାନ୍ତ ହୁଅନ୍ତି। ପାକସ୍ଥଳୀୟ ଘା ହେବାର ବିଭିନ୍ନ କାରଣ ରହିଛି। ତିନୋଟି ମୁଖ୍ୟ କାରଣ ହେଲା ହେଲିକୋବ୍ୟାକ୍ଟର ପାଇଲୋରି, ବିଭିନ୍ନ ପ୍ରକାର ପେନ୍ କିଲା ସେବନ ଓ ଜୋଲିଞ୍ଜା ଏଲିସନ୍ ସିଣ୍ଡ୍ରୋମ। 1984 ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଏହି ହେଲିକୋବ୍ୟାକ୍ଟର ପାଇଲୋରି ଜୀବାଣୁକୁ ଆବିଷ୍କାର କରିଥିଲେ ଓ ଗବେଷଣା ମାଧ୍ୟମରେ ସେମାନେ ଜାଣିପାରିଲେ ଯେ ଏହି ଜୀବାଣୁ ପେଟରେ ଘା ସୃଷ୍ଟି କରେ। ଏହା ବ୍ୟତୀତ ବିଭିନ୍ନ ପ୍ରକାର ପେନ୍ କିଲା ସେବନ କଲେ ପେଟ ଭିତରେ ଅମ୍ଳକ୍ଷରଣ ବଢ଼ିଯାଏ ଓ ଘା ସୃଷ୍ଟି କରେ। ଇସୋଫେଗାସରେ ଘା ହେବାର କାରଣ କିନ୍ତୁ ଅଲଗା। ବେଳେବେଳେ ଛୋଟ ଛୋଟ ପିଲାମାନେ ବା ବୟସ ବ୍ୟକ୍ତିମାନେ ଅସାବଧାନତା ବଶତଃ ହେଉ ବା ଦୁର୍ଘଟଣା ହେଉ ବା କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଫିନାଇଲ ବା ସଲଫ୍ୟୁରିକ ଏସିଡ୍ ବା ହାଇଡ୍ରୋକ୍ଲୋରିକ ଏସିଡ୍ ଇତ୍ୟାଦି ପିଇ ଦିଅନ୍ତି। ଏହା ପିଇବା ଦ୍ୱାରା ଇସୋଫେଗାସ ବା ଷ୍ଟୋମାକ ଏବଂ କ୍ଷୁଦ୍ରାନ୍ତ ଭିତରେ ଏସିଡ୍ ବା ଆଲକାଲି ଜନିତ ଘା ସୃଷ୍ଟି ହୁଏ। ଏହାକୁ କୁହନ୍ତି କୋରୋସିଭ ଅଲସର। ଏହା ବ୍ୟତୀତ କ୍ୟାନ୍ସର ବା କର୍କଟ ରୋଗ ହେଲେ ପେଟର ଯେକୌଣସି ଅଂଶରେ ମଧ୍ୟ ଘା ହୋଇପାରେ, ଯଥା ଇସୋଫେଜାଲ କ୍ୟାନ୍ସର, ଷ୍ଟୋମାକ କ୍ୟାନ୍ସର, କୋଲନ କ୍ୟାନ୍ସର ବା ରେକ୍ଟାଲ କ୍ୟାନ୍ସର ଇତ୍ୟାଦି। ଏହି କର୍କଟ ରୋଗ ପୁଣି ଖାଦ୍ୟ ନଳୀରୁ ଯାଇ ଦୂର ସ୍ଥାନରେ ଯଥା ଲିଭର, ଫୁସ୍ଫୁସ୍ ଓ ମସ୍ତିଷ୍କରେ ମଧ୍ୟ ଘା ସୃଷ୍ଟି କରେ। ବର୍ତ୍ତମାନ ପ୍ରଶ୍ନ ଉଠେ ଏହି ଘାର ଲକ୍ଷଣ କ'ଣ? ପେଟରେ ଘା ହେଲେ ସାଧାରଣତଃ ଭୋକ ଲାଗେ ନାହିଁ, ପେଟ ବ୍ୟଥା ହୁଏ, ବାନ୍ତି ହୁଏ, ରକ୍ତ ବାନ୍ତି ବା କଳାଝଡ଼ା ହୁଏ। ଆଉ କ୍ୟାନ୍ସର ରୋଗ ହେଲେ ଶରୀରର ବିଭିନ୍ନ ଅଂଶ ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ମଣିଷକୁ ମୃତ୍ୟୁ ମୁଖରେ ପକାଇଦିଏ। ଏହି ରୋଗ ଜାଣିବାର ଏକ ସହଜ ବାଟ ହେଉଛି ଏଣ୍ଡୋସ୍କୋପି ବା କୋଲୋନୋସ୍କୋପି। ଏହା ଏକ ଯନ୍ତ୍ର ଯାହା ମାଧ୍ୟମରେ ଆପଣ ରୋଗ ଜାଣିପାରିବେ ଓ ଚିକିତ୍ସା ମଧ୍ୟ କରିପାରିବେ। ଏଣ୍ଡୋସ୍କୋପି ମାଧ୍ୟମରେ ସେହି ଘାର ବିଭିନ୍ନ ଅଂଶକୁ ନେଇ ମାଇକ୍ରୋସ୍କୋପରେ ମଧ୍ୟ ହିଷ୍ଟୋଲୋଜିକାଲ ଏକ୍ସାମିନେସନ କରିପାରିବେ। ଏହି ସମସ୍ତ ସୁବିଧା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ନୂତନ ଭାବରେ ଖୋଲାଯାଇଥିବା ହେପାଟୋଲୋଜି ବା ଲିଭର ବା ଯକୃତ ରୋଗ ବିଭାଗରେ ରହିଛି। ପ୍ରତିକାର ଭାବରେ କୁହାଯାଇପାରେ ଆପଣ ଖାଦ୍ୟପେୟର ନିୟମତା ଆପଣମାନେ ରକ୍ଷା କରିବେ। ନିରାମିଷ ଖାଦ୍ୟ ଶରୀର ପକ୍ଷରେ ସୁପାଚ୍ୟ, ଆମିଷ ଖାଦ୍ୟ ସେବନ ଦ୍ୱାରା ସାଧାରଣତଃ କର୍କଟ ରୋଗ ବା କ୍ୟାନ୍ସର ରୋଗର ପ୍ରାଦୁର୍ଭାବ ବେଶୀ ଭାବରେ ହୁଏ। ତେବେ କ୍ୟାନ୍ସର ଘାର ଚିକିତ୍ସା ସାଧାରଣତଃ କଷ୍ଟକର ଓ ବ୍ୟୟବହୁଳ।
0: ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସମୀର ମିଶ୍ର।

ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ମଙ୍ଗଳ ମୁହୂର୍ତ୍ତରେ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ।

ପ୍ରାଚୀନ ସଂସ୍କୃତି। ଆମର ଏହି ସଂସ୍କୃତି ସହ ଜଡ଼ିତ ଅନେକ ପରମ୍ପରା ଚଳିଆସୁଛି କାହିଁ କେତେ ଯୁଗରୁ। ବେଦ ପୁରାଣ ଭଳି ଧର୍ମଶାସ୍ତ୍ରମାନଙ୍କୁ ଆଧାର କରି ଆମ ସଂସ୍କୃତି ହୋଇଛି ରୁଦ୍ଧିମନ୍ତ। ସମାଜକୁ ଶୃଙ୍ଖଳିତ, ସଂଗଠିତ ଏବଂ ଉଚିତ ମାର୍ଗରେ ପରିଚାଳନା ପାଇଁ ଭାରତର ମୁନି ଋଷି ସାଧୁ ସନ୍ଥ ଏବଂ ବିଜ୍ଞ ପଣ୍ଡିତମାନେ ରଚନା କରି ଯାଇଛନ୍ତି ଅନେକ ନୀତିକଥା, ନୀତି ଶ୍ଳୋକ ଏବଂ ନୀତିଶାସ୍ତ୍ରମାନ, ଯାହାର ପ୍ରଭାବ ଆମ ଦୈନନ୍ଦିନ ଜୀବନରେ ପ୍ରତି କ୍ଷେତ୍ରରେ ପରିଲକ୍ଷିତ ହୁଏ। କଥା ପ୍ରସଙ୍ଗରେ ବିଜ୍ଞ ପଣ୍ଡିତଙ୍କ ଦ୍ୱାରା ରଚିତ ସଂସ୍କୃତ ଶ୍ଳୋକ ବା ସଂସ୍କୃତ ଉକ୍ତିର ଉଦାହରଣ ରୂପେ ଉପସ୍ଥାପନା କରାଗଲେ ପ୍ରସଙ୍ଗର ଗୁରୁତ୍ୱ ଖୁବ୍ ବଢ଼ିଯାଇଥାଏ। ସଂସ୍କୃତ ଶ୍ଳୋକକୁ ଆପ୍ତ ବାକ୍ୟ ଭାବରେ ଆମେ ଗ୍ରହଣ କରିଥାଉ, କାରଣ ସଂସ୍କୃତରେ ରଚିତ କାବ୍ୟ, ଶାସ୍ତ୍ର, ନୀତିକଥା, ନୀତିଶାସ୍ତ୍ର ଓ ନୀତି ଶ୍ଳୋକର ରଚୟିତାମାନେ ଥିଲେ ଅଗାଧ ଜ୍ଞାନର ଅଧିକାରୀ। ଆଜି ପ୍ରଭାତରେ ଆସନ୍ତୁ ଜାଣିବା ସେହିଭଳି ଏକ ସଂସ୍କୃତ ନୀତି ଶ୍ଳୋକ ସମ୍ପର୍କରେ। ଶ୍ଳୋକଟି ହେଉଛି ପରୋପକାରାୟ ଫଳନ୍ତି ବୃକ୍ଷାଃ ପରୋପକାରାୟ ବହନ୍ତି ରଦ୍ୟଃ ପରୋପକାରାୟ ଦୁହନ୍ତି ଗାବଃ ପରୋପକାରାର୍ଥମିଦଂ ଶରୀରମ୍। ଶ୍ଳୋକଟିର ଅର୍ଥ ହେଉଛି ଅନ୍ୟର ଉପକାର ପାଇଁ ବୃକ୍ଷମାନେ ଫଳ ଧାରଣ କରିଥାନ୍ତି, ନଦୀମାନେ ପରର ଉପକାର ପାଇଁ ପ୍ରବାହିତ ହୁଅନ୍ତି, ଗାଈମାନେ କ୍ଷୀର ଦେଇଥାନ୍ତି ଅନ୍ୟର ପୁଷ୍ଟି ପାଇଁ, ସେହିଭଳି ଆମ ଶରୀରର ସୃଷ୍ଟି ମଧ୍ୟ ଅନ୍ୟର ଉପକାର ପାଇଁ।

ହଁ ଶ୍ରୋତା ବନ୍ଧୁ, ମଣିଷ ହେଉଛି ପୃଥିବୀର ସବୁଠୁ ବୁଦ୍ଧିମାନ ଓ ବିବେକବାନ ପ୍ରାଣୀ। ଭଗବାନ ମଣିଷକୁ ଅନେକ ଦିବ୍ୟ ଗୁଣ ଓ ଦିବ୍ୟ ଶକ୍ତି ଦେଇଛନ୍ତି, ଯେଉଁ ଶକ୍ତି ବଳରେ ମଣିଷ ଅନେକ ଅସାଧ୍ୟ କାମକୁ କରିବାରେ ସକ୍ଷମ ହେଉଛି, ଅତୀତକୁ ମନେ ରଖିପାରୁଛି, କୌଣସି କାମ କରିବା ପୂର୍ବରୁ ଅନେକ ଥର ଭାବି ଚିନ୍ତି ବୁଝି ବିଚାରି କାମ କରୁଛି, ଭୁଲ ଠିକ୍ ଭଲ ମନ୍ଦ ଆଉ ଉଚିତ ଅନୁଚିତର ବିଚାର ଶକ୍ତି ମଧ୍ୟ ରହିଛି ଏହି ମଣିଷର। ମଣିଷ ତାର ମାନବିକତାର ମହାନ ଗୁଣରେ ଆବଶ୍ୟକ ବେଳେ ଅନ୍ୟକୁ ସାହାଯ୍ୟ କରିଥାଏ, ଅନ୍ୟର ଉପକାର ପାଇଁ ନିଜ ଶରୀରକୁ ମଧ୍ୟ ବିନିଯୋଗ କରିଥାଏ।

0: ଆଜି ଜୁନ୍ ମାସ 26 ତାରିଖ ଆନ୍ତର୍ଜାତୀୟ ସ୍ତରରେ ଆଜି ପାଳନ କରାଯାଉଛି ଆନ୍ତର୍ଜାତୀୟ ଅବୈଧ ନିଶା ଚୋରାଚାରଣ ନିରୋଧ ଦିବସ। ନିଶା ସମଗ୍ର ମାନବ ସଭ୍ୟତା ପ୍ରତି ସବୁଠୁ ବଡ଼ ବିପଦ ଭାବରେ ଆଜି ଉଭା ହୋଇଛି। ଗାଁ ଗଣ୍ଡା ସହର ବଜାର ସବୁଠି ଦେଖାଯାଉଛି ନିଶାର କାରବାର। ଯୁବ ସମାଜ ନିଶା କବଳରେ କବଳିତ। ସଡ଼କ ଦୁର୍ଘଟଣା ହେଉ କି ଘରୋଇ ହିଂସା, ସବୁ ପଛରେ ମୁଖ୍ୟ କାରଣ ଏହି ନିଶା। ନିଶା ଯୋଗୁଁ ସମାଜ ଆଜି ଦିଗଭ୍ରଷ୍ଟ। ଏହାର କୁପ୍ରଭାବ ପଡ଼ୁଛି କୋମଳମତୀ ଶିଶୁମାନଙ୍କ ଉପରେ। ଅନେକ ପରିବାର ପାଇଁ ଦାରିଦ୍ରତାର କାରଣ ସାଜିଛି ଏହି ନିଶା। ଘରର କେହି ଜଣେ ନିଶାଗ୍ରସ୍ତ ହେଲେ ସମ୍ପୂର୍ଣ୍ଣ ପରିବାର ପ୍ରଭାବିତ ହୋଇଥାଏ। ନିଶା ସେବନ ଯୋଗୁଁ ରୋଗାକ୍ରାନ୍ତ ହୋଇ ଅନେକ ପରିବାର ଆଜି ସର୍ବସନ୍ତ। ଅନେକ ପିଲା ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଅନେକ ପରିବାର ଉଜୁଡ଼ି ଯାଉଛି। ନିଶାଦ୍ରବ୍ୟର ଅବୈଧ ଚୋରାଚାଲାଣ ଦିନକୁ ଦିନ ବଢ଼ି ଚାଲିଛି। ଏହି ଚୋରାଚାଲାଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ସୁଦ୍ଧା ସେଥିରେ ପୂର୍ଣ୍ଣ ସଫଳତା ମିଳିପାରିନି। ଏଥିପାଇଁ ଜନସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ରଖି ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ଜୁନ୍ ମାସ 26 ତାରିଖକୁ ଆନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ ଚୋରାଚାଲାଣ ନିରୋଧ ଦିବସ ଭାବରେ ପାଳନ କରାଯାଉଛି। ଏ ସମ୍ପର୍କରେ ପ୍ରସନ୍ନ କୁମାର ଦାସଙ୍କର ସଂକ୍ଷିପ୍ତ ଅଭିମତ।
1: ଇଣ୍ଟରନ୍ୟାସନାଲ ଡେ ଅଫ୍ ଡ୍ରଗ୍ ଆଦି ଇଲିସିଟ୍ ଟ୍ରାଫିକ୍ ଯୋଉ ଦିବସ ବା ଅବୈଧ ନିଶା ଚୋରାଚାଲାଣ ଦିବସ ସମ୍ପର୍କରେ ମୁଁ ଏତିକି କହିବା ପାଇଁ ଚାହେଁ ଯେ ଏଇ ଯୋଉ ନିଶାର ବର୍ତ୍ତମାନର ଯୋଉ ସମାଜରେ ଯୋଉ ପ୍ରକାର ପ୍ରଭାବ ପକାଉଛି, ଅନେକ ଲୋକ ଜାଣିନଥିବେ ଯେ ଏଇ ନିଶା ଔଷଧଟି ଯାହାକୁ ଥରେ ଯିଏ ବ୍ୟବହାର କରେ ସେ ଜୀବନ ସାରା ତାକୁ ଛାଡିକି କେବେ ବି ରହିପାରେନି। ଏଇ ନିଶା ଗୁଡିକ ନର୍ମାଲି ଏଟା ତିନି ପ୍ରକାର ଜିନିଷରୁ ହୋଇଥାଏ। ଗୋଟେ ହଉଛି ରାସାୟନିକ ପ୍ରକାର ନିଶା ହୋଇଥାଏ।

ଏଥର ଆପଣମାନଙ୍କ ପାଇଁ ସୂଚନା, ଓଡ଼ିଶାର ଖ୍ୟାତନାମା ସ୍ତ୍ରୀ ରୋଗ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଆସୋସିଏସନ୍ ଅଫ୍ ଅବଷ୍ଟେଟ୍ରିସିଆନ୍ସ ଆଣ୍ଡ ଗାଇନୋକୋଲୋଜିଷ୍ଟ ଅଫ୍ ଓଡ଼ିଶା ଏଓଜିଓ ପକ୍ଷରୁ ଆସନ୍ତାକାଲି 27 ତାରିଖ ଶନିବାର ଦିନ 9ଟାରୁ ଗୋଟାଏ ଯାଏ କଟକ ଜିଲ୍ଲା ନିଆଳି କପାସିଠାରେ ମହିଳା ଓ ସ୍କୁଲ ଛାତ୍ରୀମାନଙ୍କ ପାଇଁ ଏକ ସଚେତନତାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ବହୁ ସଂଖ୍ୟାରେ ଯୋଗଦେଇ ସ୍ତ୍ରୀ ରୋଗ ସମ୍ବନ୍ଧିତ ସ୍ୱାସ୍ଥ୍ୟ ସଚେତନ କ୍ଷେତ୍ରରେ ବିଶେଷଜ୍ଞମାନଙ୍କ ପରାମର୍ଶ ନେବାକୁ ଏଓଜିଓ ପକ୍ଷରୁ ସୂଚନା ଦିଆଯାଇଛି।

0: ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ। କଥିକରେ ଶୁଣନ୍ତୁ, ଶ୍ରଦ୍ଧାବାନ ଲଭତେ ଜ୍ଞାନମ୍। ଆଲୋଚକ ପ୍ରଫେସର ହୃଦାନନ୍ଦ ରାୟ।
2: ଆମ ଶାସ୍ତ୍ରମାନଙ୍କରେ ଜ୍ଞାନର ବହୁଳ ପ୍ରଶଂସା ଦେଖିବାକୁ ମିଳେ। ଜ୍ଞାନକୁ ଅମୃତ ବୋଲି କୁହାଯାଇଛି। ଜ୍ଞାନକୁ ମୁକ୍ତିର ହେତୁ ବୋଲି ନିର୍ଣ୍ଣୟ କରାଯାଇଛି। ଜ୍ଞାନ ହେଉଛି ଚେତନାର ଆଲୋକ। ଜ୍ଞାନର ଅନ୍ୟ ନାମ ହେଉଛି ବିଦ୍ୟା। ଉପନିଷଦରେ କୁହାଯାଇଛି, ବିଦ୍ୟା ଦ୍ୱାରା ଅମୃତ ପ୍ରାପ୍ତି ହୁଏ, ମୃତ୍ୟୁକୁ ଜୟ କରିହୁଏ। ତେଣୁ ଯତ୍ନର ସହିତ ଜ୍ଞାନ ଲାଭ ଲାଗି ଚେଷ୍ଟା କରିବା ଉଚିତ। ଜ୍ଞାନକୁ ଅନାଦର କରିବା ଅନୁଚିତ। ନୀତିଶାସ୍ତ୍ରରେ କୁହାଯାଇଛି, ଅଜ୍ଞାନ ବ୍ୟକ୍ତି ପଶୁ ସହିତ ସମାନ। ଅଜ୍ଞାନ ହେଉଛି ଅନ୍ଧକାର। ଜ୍ଞାନର ଆଲୋକ ଦ୍ୱାରା ଅଜ୍ଞାନ ଅନ୍ଧକାରର ଅବସାନ ଘଟେ। ଅଜ୍ଞାନ ଅନ୍ଧକାରର ଅବସାନ ଘଟିଲେ ବସ୍ତୁ ସ୍ୱରୂପ ପ୍ରକାଶିତ ହୁଏ, ତତ୍ତ୍ୱ ସ୍ୱରୂପ ପ୍ରକାଶିତ ହୁଏ, ଆତ୍ମସ୍ୱରୂପ ପ୍ରକଟିତ ହୁଏ। ଆଜି ବିଜ୍ଞାନର ଯେଉଁ ଜୟଯାତ୍ରା ସମ୍ଭବ ହୋଇଛି, ତାହା ଜ୍ଞାନ ସାଧନାର ଫଳ। ଜଳ ସ୍ଥଳ ଅନ୍ତରୀକ୍ଷରେ ମାନବକୁ ଶକ୍ତିଶାଳୀ କରି ପ୍ରତିଷ୍ଠା କରିଛି ବିଜ୍ଞାନ। ଏହା କେବଳ ଜ୍ଞାନ ସାଧନାର ଫଳ। ବସ୍ତୁ ଜ୍ଞାନ ମହାନ ହୋଇପାରେ, କିନ୍ତୁ ତତ୍ତ୍ୱଜ୍ଞାନ ଓ ଆତ୍ମଜ୍ଞାନ ତାହାଠାରୁ ମହତ୍ତର ବୋଲି ସ୍ୱୀକୃତ ହୋଇଅଛି। ପାଶ୍ଚାତ୍ୟ ଦାର୍ଶନିକ ଫ୍ରାନ୍ସିସ୍ ବେକନ୍ କହିଥିଲେ, ଜ୍ଞାନ ହେଉଛି ଶକ୍ତି, ନଲେଜ୍।

0: ଇଟ୍ ଇଜ୍ ପାୱାର୍ ସକ୍ରେଟିସ୍ କହିଥିଲେ ଜ୍ଞାନ ହେଉଛି ଧର୍ମ ବା ସଦାଚାର ନଲେଜ୍ ଇଜ୍ ଭର୍ଚ୍ୟୁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ଧର୍ମରେ ପ୍ରବୃତ୍ତି କ'ଣ ଅଧର୍ମରୁ ନିବୃତ୍ତି କ'ଣ ଜାଣନ୍ତି ନାହିଁ ସେମାନେ ଜାଣନ୍ତି ନାହିଁ ଯେ ଶୌଚ କ'ଣ ଅଶୌଚ କ'ଣ ସେମାନେ ସଦାଚାର ଓ ଅନାଚାରର ଭେଦ ଜାଣନ୍ତି ନାହିଁ ସେମାନଙ୍କର ସତ୍ୟ ଓ ଅସତ୍ୟ ବିଷୟକ ଜ୍ଞାନ ନଥାଏ ଏକ କଥାରେ କହିଲେ ସେମାନଙ୍କର ନୀତିଜ୍ଞାନ ତତ୍ତ୍ୱଜ୍ଞାନ ଓ ଆତ୍ମଜ୍ଞାନ ନଥାଏ ଈଶ୍ୱ ଉପନିଷଦର ତୃତୀୟ ମନ୍ତ୍ରରେ ଉଲ୍ଲେଖ ଅଛି ଏହି ଜ୍ଞାନବିହୀନ ବ୍ୟକ୍ତିମାନେ ମୃତ୍ୟୁ ପରେ ଘନ ଅନ୍ଧକାରରେ ବୁଡ଼ିଥିବା ଅସୂର୍ଯ୍ୟ ନାମକ ଲୋକକୁ ଗମନ କରିଥାନ୍ତି କେବଳ ପରକାଳରେ ଯେ ଏମାନେ ଅନ୍ଧତାମସ ଲୋକରେ ଘାଣ୍ଟି ହୁଅନ୍ତି ତାହା ନୁହେଁ ଇହ କାଳରେ ମଧ୍ୟ ସେମାନେ ଅନ୍ଧତାମସରେ ଆବୃତ ହୋଇ ଅସୂର୍ଯ୍ୟ ମେଦିନୀରେ ବାସ କରିଥାନ୍ତି ଜନ୍ମ ଜନ୍ମାନ୍ତରେ ମଧ୍ୟ ତାଙ୍କର ଏହି ଦଶାରେ ପରିବର୍ତ୍ତନ ହୁଏ ନାହିଁ ଜ୍ଞାନ ସୂର୍ଯ୍ୟର ଉଦୟ ହେଲେ ଅନ୍ଧକାର ଦୂରୀଭୂତ ହୁଏ ଓ ଅନ୍ଧତାମସ ସ୍ଥିତିର ଅବସାନ ଘଟେ ଯେଉଁମାନେ ଆତ୍ମଜ୍ଞାନ ବିହୀନ ଅର୍ଥାତ୍ ଯେଉଁମାନେ ଆତ୍ମାକୁ ଚିହ୍ନନ୍ତି ନାହିଁ କିମ୍ବା ଆତ୍ମାକୁ ଚିହ୍ନିବାକୁ ପ୍ରୟାସ କରନ୍ତି ନାହିଁ ଏବଂ ଆତ୍ମାର ବିରୁଦ୍ଧାଚରଣ କରନ୍ତି ସେମାନଙ୍କୁ ଆତ୍ମହା ଅର୍ଥାତ୍ ଆତ୍ମଘାତୀ ବୋଲି ଅଭିହିତ କରାଯାଇଅଛି ଅଜ୍ଞାନ କବଳରେ ପଡ଼ି ଏମାନେ ନୀତିଭ୍ରଷ୍ଟ ତତ୍ତ୍ୱଭ୍ରଷ୍ଟ ଓ ଆତ୍ମଭ୍ରଷ୍ଟ ହୋଇଯାଆନ୍ତି ଯେଉଁ ଯେଉଁ ଦେଶମାନେ ଭୌତିକ ବିଜ୍ଞାନକୁ ଅବହେଳା କରିଛନ୍ତି ସେମାନେ ଅନଗ୍ରସର ଦେଶ ଭାବରେ ପରିଗଣିତ ହୋଇଥାନ୍ତି ଭୌତିକ ଜ୍ଞାନର ବିକାଶ ଫଳରେ ସେସବୁ ଦେଶରେ ପୁଣି ଶକ୍ତି ସାମର୍ଥ୍ୟ ସମ୍ମାନର ଅଭିବୃଦ୍ଧି ଘଟିଥାଏ ଭୌତିକ ଜ୍ଞାନ ହେଉ କିମ୍ବା ଆଧ୍ୟାତ୍ମିକ ଜ୍ଞାନ ହେଉ ଏହାର ଉନ୍ମେଷ ଲାଗି ଓ ଅଭିବୃଦ୍ଧି ଲାଗି ପ୍ରଚେଷ୍ଟା କରିବା ହେଉଛି ପରମ କର୍ତ୍ତବ୍ୟ ଜ୍ଞାନ ଲାଭ ଲାଗି ଯେଉଁ ସମୟ ଶ୍ରମ ଓ ଅର୍ଥର ବିନିଯୋଗ କରାଯାଇଥାଏ ତାହାକୁ ସମୟ ଶ୍ରମ ଓ ଅର୍ଥର ସାର୍ଥକ ବିନିଯୋଗ ବୋଲି ବୁଝିବାକୁ ହେବ ଜ୍ଞାନ ଲାଭର ପ୍ରବଳ ତୃଷ୍ଣା ମେଣ୍ଟାଇବା ପାଇଁ ଯୁଗେ ଯୁଗେ ଦେଶ ଦେଶାନ୍ତରର ଛାତ୍ରଛାତ୍ରୀମାନେ ବହୁ କଷ୍ଟ ସ୍ୱୀକାର କରି ପୃଥିବୀର ବିଭିନ୍ନ ଶିକ୍ଷାକେନ୍ଦ୍ରମାନଙ୍କୁ ଯାତାୟାତ କରି ଆସିଛନ୍ତି ସେମାନଙ୍କର ତ୍ୟାଗ ଓ ସାଧନା ଫଳରେ ଜ୍ଞାନ ବିଜ୍ଞାନର ବିଶ୍ୱବ୍ୟାପୀ ପ୍ରସାର ସମ୍ଭବ ହୋଇଛି ମାନବ ଜାତି ଉପକୃତ ହୋଇଛି ସ୍ଥିତିଗତ ଏହି ଅନ୍ତର୍ନିହିତ ଇଚ୍ଛା ଅବଚେତନ ସ୍ତରରୁ ହେଉ ଅଥବା ସଚେତନ ସ୍ତରରୁ ହେଉ ଜୀବର ଜ୍ଞାନ ସାମର୍ଥ୍ୟ ଓ କର୍ମ ସାମର୍ଥ୍ୟକୁ ନିୟନ୍ତ୍ରିତ କରିଥାଏ ଏହି ସ୍ଥିତିଗତ ଅନ୍ତର୍ନିହିତ ଇଚ୍ଛାକୁ ଶ୍ରଦ୍ଧା ନାମରେ ଅଭିହିତ କରାଯାଇପାରେ ଜୀବର ଅବଚେତନ ସ୍ତରରେ ଏହି ଇଚ୍ଛା ବା ଶ୍ରଦ୍ଧା କାର୍ଯ୍ୟ କରିପାରେ କିମ୍ବା ଜୀବର ସଚେତନ ସ୍ତରରେ ଏହି ଇଚ୍ଛା ବା ଶ୍ରଦ୍ଧା କାର୍ଯ୍ୟ କରିପାରେ ଶ୍ରଦ୍ଧା ଶବ୍ଦର ଅର୍ଥ ହେଉଛି ସ୍ପୃହା ରୁଚି ବା ଆଗ୍ରହ ତତ୍ତ୍ୱଜ୍ଞାନର ଉଦୟ ଲାଗି ଶ୍ରଦ୍ଧା ଉତ୍ପାଦନ କରାଇବା ଲାଗି ବୌଦ୍ଧ ଦାର୍ଶନିକ କବି ଅଶ୍ୱଘୋଷ ଶ୍ରଦ୍ଧୋତ୍ପାଦନ ଶାସ୍ତ୍ର ରଚନା କରିଛନ୍ତି ତୁଣ୍ଡରେ ଅରୁଚି ହେଲେ ରୁଚିର ଉତ୍ପାଦନ କରିବା ପାଇଁ କବିରାଜି ଶାସ୍ତ୍ରରେ ବିବିଧ ବ୍ୟବସ୍ଥା ରହିଥିଲା ପରି ଜ୍ଞାନ ବିଷୟରେ ରୁଚି ବା ଶ୍ରଦ୍ଧା ଉତ୍ପାଦନ କରିବା ଲାଗି ସୁନିର୍ବାଚିତ ବିବିଧ ବ୍ୟବସ୍ଥା ରହିଛି ମନସ୍ତତ୍ତ୍ୱବିତ୍ମାନଙ୍କ ଉଚିତ ପରାମର୍ଶ କ୍ରମେ ସେହି ବ୍ୟବସ୍ଥାମାନଙ୍କୁ ଗ୍ରହଣ କରିବାକୁ ହୋଇଥାଏ ଅରୁଚିରୁ ରୁଚିର ଉତ୍ପନ୍ନ କରାଯିବା ସମ୍ଭବ ଏବଂ କୌଣସି କାରଣରୁ ହେଉ ରୁଚି ଉତ୍ପନ୍ନ ହୋଇଗଲେ ତେଣିକି ଜ୍ଞାନ ଲାଭ ସୁଖସାଧ୍ୟ ବ୍ୟାପାର ହୋଇଯାଏ ସେଥିପାଇଁ ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ କହିଛନ୍ତି ଶ୍ରଦ୍ଧାବାନ ଲଭତେ ଜ୍ଞାନମ୍ ଅର୍ଥାତ୍ ଜ୍ଞାନ ପ୍ରତି ଶ୍ରଦ୍ଧାଯୁକ୍ତ ବ୍ୟକ୍ତି ଜ୍ଞାନ ଲାଭ କରିବାକୁ ସମର୍ଥ ହୋଇଥାନ୍ତି ଜ୍ଞାନ ପ୍ରତି ରହିଥିବା ସ୍ପୃହା ରୁଚି ଓ ଆଗ୍ରହ ହେତୁ ଜ୍ଞାନ ଲାଭ ଲାଗି ଦ୍ୱାର ଉନ୍ମୋଚିତ ହୋଇଯାଏ ଭଗବାନ ପୁଣି କହିଛନ୍ତି ଯଜ୍ଞ ହେଉ ଦାନ ହେଉ ଅଥବା ତପସ୍ୟା ହେଉ ଯଦି ସେ କର୍ମକୁ ଅଶ୍ରଦ୍ଧାର ସହିତ ସମ୍ପନ୍ନ କରାଯାଏ ତେବେ ତାହା ତାମସ ପଦବାଚ୍ୟ ଅଟେ ଶ୍ରଦ୍ଧା ହେତୁରୁ କର୍ମ ଓ କର୍ମଫଳର ତାରତମ୍ୟ ଘଟିଥାଏ ଯେଉଁ ବ୍ୟକ୍ତିମାନଙ୍କର ବିବେକ ଜ୍ଞାନ ଉଦୟ ହୋଇଅଛି ସେହିମାନେ ସାତ୍ୱିକ ଶ୍ରଦ୍ଧାର ଅଧିକାରୀ ହୋଇଥାନ୍ତି ସାତ୍ୱିକ ଶ୍ରଦ୍ଧା ଦ୍ୱାରା ଜ୍ଞାନ ଲାଭ ସୁଗମ ହୁଏ ପ୍ରତ୍ୟେକ ବ୍ୟକ୍ତି ନିଜର ସ୍ପୃହା ରୁଚି ଓ ଆଗ୍ରହ ଘେନି କର୍ମରେ ପ୍ରବୃତ୍ତ ହୋଇଥାନ୍ତି ଓ ତାହାଦ୍ୱାରା ତାଙ୍କର ବ୍ୟକ୍ତିତ୍ୱ ସଂଘଟିତ ହୋଇଥାଏ
1: କଥିତରେ ଶୁଣିଥିଲେ ଶ୍ରଦ୍ଧାବାନ ଲଭତେ ଜ୍ଞାନମ୍ ଆଲୋଚନା କରିଥିଲେ ପ୍ରଫେସର ହୃଦାନନ୍ଦ ରାୟ ଆକାଶବାଣୀ କଟକ
2: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
3: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
2: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
3: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
2: আচ্ছা দাসবাবু আপনার ঘরটা 1970 তৈরি হয়েছিল রাইট হলে এ পর্যন্ত এত স্ট্রং কেমন অছি
3: আরে এইটা একদম সিম্পল

ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଭକ୍ତିଗୀତ ଜୟ ଜୟ ମହାଲକ୍ଷ୍ମୀ ସାଗର ତନୟା ଘେନ ମୋ ପ୍ରଣତି ମାଗୋ ଦେବୀ ପଦ୍ମାଳୟା।

ଶେଷରେ ଶିଳ୍ପୀ ପରିବେଷଣ କରିଛନ୍ତି ଗୋଲାପ ଫୁଲରେ ମହକ ଭରି କଣ୍ଟକ କିଆଁ ଦେଲ, ପଳାଶ ଫୁଲକୁ ସୁନ୍ଦର କରି ସୁବାସ କାଢ଼ି ନେଲ।

0: ଶୁଣୁଥିଲେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। କଣ୍ଠଦାନ କରିଥିଲେ ରବୀନ୍ଦ୍ର କୁମାର ମହାପାତ୍ର, ଗୀତିକାର ଗୌର ପଟ୍ଟନାୟକ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଶରତ କୁମାର ନାୟକ, ପ୍ରଯୋଜନା ଦୁର୍ଗା ମାଝି। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ବେହେଲାରେ କୁମାର ଚନ୍ଦ୍ର ମହାନ୍ତି, ବଂଶୀରେ ପ୍ରଦୀପ୍ତ ଶେଖର ମହାପାତ୍ର, ତବ୍ଲାରେ ଦୁଷ୍ମନ୍ତ କୁମାର ପରିଡ଼ା, ଢୋଲକରେ ରବି ନାରାୟଣ ବାରିକ, ଅକ୍ଟୋପ୍ୟାଡ୍ରେ ପ୍ରିୟରଞ୍ଜନ ମହାନ୍ତି, କିବୋର୍ଡରେ ମନୋଜ କୁମାର ଦତ୍ତ ଏବଂ ଗିଟାରରେ ଆଶିଷ ରଞ୍ଜନ ମହାପାତ୍ର। ଆକାଶବାଣୀ କଟକ।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋଁ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହି ବିରାସତ କି ଉମ୍ମୀଦେଁ ନଏ ଭାରତ କି ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତଜାର ମଲ୍ୟାଚଲ କେ ଆଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତି ହେ ମନ୍ କି ବାତ।

ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣନ୍ତୁ ଏହାର 66ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାରଙ୍କର। ସଙ୍ଗୀତ ଅଖିଳ କୁମାର ଲେଙ୍କା।

ଘନ ବନରେ ପ୍ରଭୁ ରଘୁମଣି ବିପଥ ଓ ପଥ ଅର୍ଥାତ୍ ବାଟ ଅବାଟ ଜାଣିପାରିଲେ ନାହିଁ। ତାଙ୍କ ବେନି ଇକ୍ଷଣ ଅର୍ଥାତ୍ ଦୁଇ ଆଖି ବନପୂର୍ଣ୍ଣ ଅର୍ଥାତ୍ ଚଳଭରା ହେବାରୁ ଏପରି ଅସୁବିଧା ହୋଇଥିଲା। ଶୋକରେ ବାହୁନି ବାହୁନି କାନ୍ଦୁଥିଲେ ପ୍ରଭୁ ଶ୍ରୀରାମ, ମନେ ପକାଇ ରୂପର ଅପୂର୍ବ ପ୍ରଶଂସା କରୁଥିଲେ। ବନଦ ବା ମେଘ, ତମାଳ ଓ ତମ ବା ଅନ୍ଧକାର ତାର କେଶ ସମାନ ନୁହନ୍ତି, ତମ ବା ରାହୁ ସମାନ ନ ହୋଇ ଚକ୍ରରେ ବିନାଶ ପାଇଲା। ଏଭଳି କେଶରେ ଏ ଚମରି ମୃଗପୁଚ୍ଛକୁ ସ୍ଥାନ ନ ଦେବାକୁ ବିଧାତା ବିଚାର କଲା କି? ଚନ୍ଦନ ବୃକ୍ଷରେ ସର୍ପ ଓ ଚନ୍ଦ୍ରକୋଳରେ ଶସାତ ହୋଇ ବିଧାତା ପ୍ରଶଂସା ପାଇନାହିଁ। ଏବେ ତୋ କେଶରେ ମୃଗପୁଚ୍ଛ ଶୋଭା ପାଇବା ପୂର୍ବରୁ ଅନ୍ୟ ବ୍ୟବସ୍ଥା କଲା। ବନ୍ଧୁକୁ ବନକୁ ଆଣିଥିଲି ବିଭୋଗ ପାଇଁ, ବିଶେଷ ଭୋଗ ହେବ ବୋଲି ବିଚାରିଥିଲି। ବିପିନରେ ତା ସଙ୍ଗେ ବିଳାସ କରି ଉଲ୍ଲାସ ବଢ଼ାଇଥିଲି, ସ୍ୱପ୍ନ ମୋର ଧ୍ୱଂସ ହେଲା କହିବାରୁ ପ୍ରଭୁଙ୍କ ଶରୀରରେ ବହୁ କମ୍ପନ ହେଲା। କହିଲେ, ବାହୁରେ ବନ୍ଧନ କରି ଧନ ବୋଲି କହୁ, ଆଉ ବାହୁଡ଼ି ତତେ ପାଇବି କି? ମୋର ଦୂରକୁ ଯିବା ଦେଖି କିଏ ଚୋର ଏ ଧନ ନେଇଗଲା ଭାବି ହୃଦୟ ବିଦାରୀ ହେଉଛି। ସେ ମୋ ନେତ୍ର ପିତୁଳା, ତା ବିନା ମୁଁ ଦେଖିପାରୁଛି କିପରି? ମୋ ଶରୀର ପୋଡ଼ି ନ ଯାଇ ମଧ୍ୟ ମରୁଛି। ପ୍ରଭାତ କାଳରେ ବେଳ ଅସ୍ତ ହୋଇଛି, ବ୍ୟୋମ ବା ଆକାଶ ବିଶେଷ ଅନ୍ଧାର ଦିଶୁଛି। ବୀରବୃନ୍ଦରେ ଶ୍ରେଷ୍ଠ ରାମଚନ୍ଦ୍ରଙ୍କୁ ମଧ୍ୟ ବିଦେହ ବା କାମଦେବ କଷ୍ଟ ଦେଲା ବୋଲି କବି ପ୍ରକାଶ କଲେ। ପିକର ସ୍ୱର ହୃଦୟକୁ ବଜ୍ର ଭଳି ହୋଇଛି। ଏତକ ଶୁଣୁ ଶୁଣୁ କବନ୍ଧ ରାକ୍ଷସ ତାଙ୍କୁ ବାହୁରେ ବନ୍ଧନ କରିବା ପାଇଁ ଭୁଜ ବିସ୍ତାର କଲା। ସେ ରାକ୍ଷସ ବାହୁ ବଢ଼ାଇ ଜୀବମାନଙ୍କୁ ଭୋଜନ କରେ, ତା ବୁକୁ ବା ଛାତିରେ ତୁଣ୍ଡ ରହିଛି। ରାମ କହିଲେ, ଏ କମଠ ବା କଇଁଛ ଭଳି ମୁହଁ ଲୁଚେଇ ଖାଇବା ପାଇଁ ବାହାର କରୁଛି, ଏହା ଆମ କର୍ମ ବିପାକ ବା ମନ୍ଦ ଭାଗ୍ୟ ହେତୁ। କୋଷରୁ କୃପାଣ ବା ଖଣ୍ଡା କାଢ଼ି ତା ହାତକୁ ବିଘାତ ଅର୍ଥାତ୍ ବିଶେଷ ଆଘାତ କରି ଛେଦନ କଲେ। ଦିବ୍ୟ ରୂପ ପାଇ ବ୍ୟୋମ ବା ଆକାଶସ୍ଥିତ ହେଲା ଅସୁର ଏବଂ କହିଲା, ଲଙ୍କାପତି ବିଭିନ୍ନ ବିପତ୍ତି ବିହିଛି ବା ସୃଷ୍ଟି କରିଛି, ପଶୁମତୀ ବା ପୃଥିବୀର ସ୍ଥିରତା ପାଇଁ ତାକୁ ବିନାଶ କର। ବିବୁଧ ବା ଦେବତାମାନଙ୍କ ପାଇଁ ତୁମେ ନର ଭାବରେ ଜନ୍ମିଛ, ହେ ବ୍ରହ୍ମାଣ୍ଡପତି, ସୀତା ମା ଲକ୍ଷ୍ମୀ ଓ ତୁମେ ବିଷ୍ଣୁ।

0: ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣୁଥିଲେ ଏହାର 66ତମ ଭାଗ। କଣ୍ଠଦାନ କରିଥିଲେ ଭିକାରୀ ଚରଣ ବଳ, ରାମହରି ଦାସ, ମମତା ରାଣୀ ସାହୁ ଏବଂ ସଙ୍ଗୀତା ଗୋସାଇଁ। ବର୍ଣ୍ଣନା ଝରଣା ଦାସ, ସଙ୍ଗୀତ ଅଖିଳ କୁମାର ଲେଙ୍କା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତଗୀତିକା।
1: ତୋର କଲେଜର ଟାଇମ ମନେ ଅଛି?
2: ଆରେ କଲେଜ ଓ ସ୍ମୃତି ଛାଡ଼, କେତେ କଥା ଭୁଲି ଯାଇଛି। ସେତେବେଳର ବ୍ୟାଙ୍କ ଆକାଉଣ୍ଟ ବି ମନେ ନାହିଁ।
1: ବ୍ୟାଙ୍କ ଆକାଉଣ୍ଟ ପୁରୁଣା ହେଇଥିଲେ ଜଣା ପଡିପାରିବ?
2: କୋଉଠୁ ଜଣା ପଡିବ?
1: ଉଦ୍ଗମରୁ। RBI ର ଉଦ୍ଗମ ପୋର୍ଟାଲରେ ରେଜିଷ୍ଟର କରିକି ଲଗ୍ ଇନ୍ କରନ୍ତୁ ଆଉ ନିଜର ଡିଟେଲ୍ସ ଭରିକି 10 ବର୍ଷ କିମ୍ବା ତାଠାରୁ ପୁରୁଣା ନିଷ୍କ୍ରିୟ ଖାତାକୁ ସର୍ଚ୍ଚ କରନ୍ତୁ। ବ୍ୟାଙ୍କ ସହ ଯୋଗାଯୋଗ କରି ଖାତାକୁ ସକ୍ରିୟ କରନ୍ତୁ।
2: ଆଜି ହିଁ ସର୍ଚ୍ଚ କରିବି।
1: ତ ଆଜିର ଚାହା ତୋ ତରଫରୁ।
3: RBI କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଗୀତଗୀତିକାର ସଙ୍ଗୀତମୟ ପରିସରକୁ ଆପଣମାନଙ୍କୁ ସାଦର ସ୍ୱାଗତ। ଶ୍ରୋତାବନ୍ଧୁ, ଆମ ଦେଶ ଭାରତବର୍ଷ ସର୍ବଧର୍ମ ସମନ୍ୱୟର ଦେଶ, ଧର୍ମ ନିରପେକ୍ଷ ରାଷ୍ଟ୍ର। ଜାତି ଧର୍ମ ବର୍ଣ୍ଣର ବାଛ ବିଚାର କରାଯାଏନି ଏଠି। ସମସ୍ତଙ୍କୁ ସମାନ ଭାବରେ ପରିଗଣିତ କରିବାକୁ ନିର୍ଦ୍ଦିଷ୍ଟ ନିୟମମାନ ମଧ୍ୟ ରହିଛି। ମଣିଷ ମଣିଷ ଭିତରେ ଭେଦ ମାଧ୍ୟମରେ ହିଂସା ନ ବଢ଼ୁ, ଗଣ୍ଡଗୋଳ ସୃଷ୍ଟି ନ ହେଉ, ଏହି କାମନା ସମସ୍ତଙ୍କର ଏଠି ସବୁବେଳେ ମନରେ ରହିଥାଏ। ଏ କାମନା ସର୍ବଦା ବାସ୍ତବତା ରୂପ ନେଉ ସମୟ ଚାଲିଥିବା ଯାଏ। ଏକଥା ଆମେ ସମସ୍ତେ ଚାହିଁବା ନିଶ୍ଚିତ ଭାବରେ।

ହଁ, ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ପାର୍ସୀ, ଆମେ ସମସ୍ତେ ଏକ ଆଉ ଅଭିନ୍ନ, ଗୋଟିଏ ଡୋରିରେ ବନ୍ଧା, ଗୋଟିଏ ପରିଚୟ ଆମର, ଭାରତୀୟର। ସର୍ବଧର୍ମର ଲୋକେ ମିଶି ଏକ ମନ ଏକ ପ୍ରାଣ ହୋଇ ଚଳିଥାନ୍ତି ସମଗ୍ର ଭାରତବର୍ଷରେ। କେହି କାହା ଧର୍ମକୁ ଉପେକ୍ଷା କରନ୍ତି ନାହିଁ, ଆକ୍ଷେପ କରନ୍ତି ନାହିଁ, ଅସମ୍ମାନ ମଧ୍ୟ କରନ୍ତି ନାହିଁ। ନିଜ ନିଜ ଧର୍ମ ଅନୁସାରେ ନିଜ ନିଜ ଉତ୍ସବ ପାଳନର ସମ୍ପୂର୍ଣ୍ଣ ଅଧିକାର ରହିଛି ଆମର ସୁନ୍ଦର ଏଇ ଭାରତବର୍ଷରେ।

ସୁନ୍ଦର ଆମର ଏଇ ଭାରତବର୍ଷ। ତେବେ କିଛି ଖଳ ଲୋକ, ଦୂରାଚାରୀ, ଏମାନଙ୍କ ଦୃଷ୍ଟି, ଏମାନଙ୍କର ହୀନମନ୍ୟତା ଭାବ ଯୋଗୁଁ ସମୟ ସମୟ ବାକ୍ ବିତଣ୍ଡା ହୋଇଯାଏ। ଏଠି ଝିମିଟି ଖେଳରୁ ମହାଭାରତ ପରି ବଢ଼ିଯାଏ ଗଣ୍ଡଗୋଳ ବହୁ ଆଗକୁ ଆଗକୁ। ତେବେ ପୁଣି ଥରେ ମିଶିଯାନ୍ତି ସମୟାନ୍ତରରେ, ନିଜକୁ ସମ୍ଭାଳି ସମସ୍ତେ ଏକ ହୋଇଯାନ୍ତି। ଏମିତି ଚାଲିଛି ଆଗକୁ ଆଗକୁ ପାଦ ଥାପି ଆମ ରାଷ୍ଟ୍ର ଗୌରବତାର ଧ୍ୱଜା ମଣ୍ଡନ କରିଛି।

କେତେ ଉତ୍ସବ, କେତେ ଉଦ୍ଦୀପନା, ଭିନ୍ନ ଭିନ୍ନ ବେଶ, ଭିନ୍ନ ଭିନ୍ନ ପୋଷାକ, ଭିନ୍ନ ଭିନ୍ନ ଭାଷା, ଭିନ୍ନ ଭିନ୍ନ ସ୍ଥାନର ବୈଚିତ୍ରତା ଆମର ଏହି ସୁନ୍ଦର ଦେଶ ଭାରତବର୍ଷରେ। ଏସବୁକୁ ଅବଲୋକନ କଲେ ମନରେ ହରଷ ଜାତ ହୁଏ। ଭିନ୍ନ ଭିନ୍ନ ଜାତିର, ଭିନ୍ନ ଭିନ୍ନ ଧର୍ମର, ସମ୍ପ୍ରଦାୟର ଲୋକଙ୍କ ସହ ମିଶି ଉତ୍ସବ ପାଳିବାକୁ ଇଚ୍ଛା ହୁଏ। ପଡ଼ୋଶୀଙ୍କ ସହ ଉତ୍ତମ ସମ୍ପର୍କ ରଖନ୍ତୁ ସଦା ସର୍ବଦା। ଜାତି ଧର୍ମ ଭୁଲି ସମସ୍ତଙ୍କୁ କରନ୍ତୁ ଆପଣାର।

ଏକାଠି ଥିଲେ ଦୁନିଆ ହସେ, ଏକାଠି ହେଲେ ନଗର ବାସେ। ସାଧାରଣତଃ ଗୋଟିଏ ସ୍ଥାନର ବାସିନ୍ଦା ଆଉ ଏକ ସ୍ଥାନର ବାସିନ୍ଦାକୁ ଯେତେବେଳେ ନୂଆ କରି ଭେଟନ୍ତି, ସେତେବେଳେ ଅନେକ ଭାଷାଗତ ପାର୍ଥକ୍ୟ ଯୋଗୁଁ ପରସ୍ପରର କଥାକୁ ପ୍ରଥମେ ବୁଝିପାରନ୍ତିନି, କିନ୍ତୁ ସୁନ୍ଦର ଭାବରେ ଠାର ମାଧ୍ୟମରେ ବୁଝିଯାଆନ୍ତି। ଅନେକ କଥା ସେମାନେ ପରସ୍ପର ଭିତରେ ହୋଇପାରନ୍ତି, ଜଣେ ବୁଝାଏ ଜଣେ ବୁଝିଯାଏ। ଏଇ ତ ସଦ୍ଭାବ ପରସ୍ପର ଭିତରେ, ଏହା ହିଁ ସହଯୋଗ। ପରସ୍ପର ମଧ୍ୟରେ ଭାବ ବିନିମୟ, ସ୍ନେହ ଶ୍ରଦ୍ଧା ଭଲ ପାଇବାର ବିନିମୟ।

ସଂଖ୍ୟାଲଘୁ ସମ୍ପ୍ରଦାୟର ଉନ୍ନତି ଦେଶ ମଧ୍ୟରେ ସମାନତାର ଭୂମିକାକୁ ଦୃଢ଼ କରେ, ହିଂସା ମନୋଭାବ ପରିହାର କରିଥାଏ। ଏହି ସୁନ୍ଦର ଅବକାଶରେ ସମସ୍ତଙ୍କୁ ଆପଣାର କରନ୍ତୁ। ହସି ଉଠୁ ଦେଶ, ହସି ଉଠୁ ପ୍ରକୃତି।

ଭିନ୍ନ ଭିନ୍ନ ସମ୍ପ୍ରଦାୟର ଭେଦଭାବ କେବେ କେବେ ଚିନ୍ତାଗ୍ରସ୍ତ କରିଦିଏ। ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ସମାନ ସ୍ତରକୁ ଆଣିବାକୁ ସରକାରଙ୍କ ପକ୍ଷରୁ ହୋଇଛି ଅନେକ ବ୍ୟବସ୍ଥା। ଚାକିରି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ହେଉଛି ସବୁଠୁ ବଡ଼ ପଦକ୍ଷେପ।

ମନ ସହ ମନ ମିଶିବାର ସୁନ୍ଦର ଦେଶ ଭାରତବର୍ଷ, ସ୍ନେହ ଶ୍ରଦ୍ଧା ପ୍ରେମ ଭଲ ପାଇବାର ଦେଶ ଭାରତବର୍ଷ, ଈଶ୍ୱର ଆଲ୍ଲା ଯୀଶୁଙ୍କ ଦେଶ ଭାରତବର୍ଷ, ସାମ୍ପ୍ରଦାୟିକ ସଦ୍ଭାବନାର ଦେଶ ଭାରତବର୍ଷ। ଭିନ୍ନ ଭିନ୍ନ ହେଲେ ଈଶ୍ୱରଙ୍କର ନା ଏଠି, ହେଲେ ଏକ ହିଁ ପ୍ରଭୁ। କେବେ ନିଜ ନିଜ ହିସାବରେ କିଏ ସ୍ମରଣ କରନ୍ତି ନିଜ ନିଜ ପ୍ରଭୁଙ୍କୁ, କିନ୍ତୁ ମନରେ ସବୁରି ଏକ ହିଁ ଭକ୍ତିଭାବନା ଜାଗ୍ରତ ହୋଇଥାଏ।

ଏମିତି ଚାଲିଛି ଆଗକୁ ଆଗକୁ ସମୟ। ରାସ୍ତାରେ ଆଜି ସଦ୍ଭାବନାର ପରିବେଶ, ମୁସଲମାନ ସମ୍ପ୍ରଦାୟର ଭାଇମାନଙ୍କର ମହରମ ପାଳିବାର ଦୃଶ୍ୟ ସମଗ୍ର ଭାରତବର୍ଷରେ ସୃଷ୍ଟି କରେ ଏକ ନିଆରା ଅନୁଭବ।

ସାମ୍ପ୍ରଦାୟିକ ଭିନ୍ନତା ଭୁଲିଯାଇ ଏ ମନ ଏକତାର ଡୋରିରେ ବାନ୍ଧି ହୋଇଯାଉ, ଘୃଣା ହିଂସା ଦ୍ୱେଷଭାବ ମନରୁ ପୋଛି ହୋଇଯାଉ, ସବୁରି ମନରେ ସଞ୍ଚାରିତ ହେଉ ହର୍ଷୋଲ୍ଲାସର ପରିବେଶ, ସବୁଠି ସଞ୍ଚାରିତ ହେଉ ଶାନ୍ତିର ବାତାବରଣ।

0: ଆପଣଙ୍କ ଦୟାରେ ବଞ୍ଚିଛି।
1: ଏଇ କଥା, କେହି କାହା ଦୟାରେ ବଞ୍ଚି ନାହାନ୍ତି ଉଦ୍ଦାମ, ସମସ୍ତେ ସେଇ ପରମେଶ୍ୱରଙ୍କ ଦୟାରେ ବଞ୍ଚିଛନ୍ତି। ଯା ବାପା, ଗଲୁ ତୁ କ୍ଲାସ୍ ଗଲୁ?
0: ନା, ମୁଁ ସେଠିକି ଯିବିନି। ଅନ୍ୟ ପିଲାମାନେ ତ ବାହାରେ ଖୁବ୍ ମଜାରେ ଖେଳୁଛନ୍ତି, ବୁଲୁଛନ୍ତି, ନାଚୁଛନ୍ତି, ମୋତେ କ୍ଲାସ୍ର ଚାରିକାନ୍ଥ ଆଉ ଆପଣଙ୍କ ଅନାଥାଶ୍ରମର ଉଚ୍ଚ ପାଚେରୀ କେହି ହେଲେ ସୁଖ ଦେଉନାହାନ୍ତି। ଫାଦର, ଏଇ ଦେଖୁନାହାନ୍ତି ଚଢ଼େଇଟି କେମିତି ମହା ଆନନ୍ଦରେ ଖୋଲା ଆକାଶ ଛାତିରେ ଉଡ଼ି ଯାଉଛି, ତାକୁ ବାଧା ଦେବାକୁ କାହାର ବା ଶକ୍ତି ଅଛି ଫାଦର?
1: ଉଦ୍ଦାମ, ମୁଁ ତତେ 7 ବର୍ଷ ତଳୁ ଜଣେ ଫିଲାନ୍ଥ୍ରପିଷ୍ଟଙ୍କ ଅନୁରୋଧରେ ମୋ ଅନାଥାଶ୍ରମରେ ଆଣି ରଖିଛି। ବହୁ କଷ୍ଟରେ ତତେ ମୁଁ ଇଂରାଜୀ, ପଞ୍ଜାବୀ ଆଉ ହିନ୍ଦୀ ଶିଖେଇଛି। ତତେ ଜଣେ ଟାଣୁଆ ମଣିଷ ଭଳି ଗଢ଼ି ତୋଳିବାକୁ ମୋର ଭାରି ଇଚ୍ଛା। ତୁ ଟିକେ ଧୈର୍ଯ୍ୟ ଧର ବାପା। ହଁ, ଏଥର ଗଲୁ ତୁ କ୍ଲାସ୍କୁ?
0: ନା ନା, ମୁଁ ଖୋଲା ଜୀବନ ଚାହେଁ, ମୁଁ ଏଠି ଆଦମ ରହିପାରିବି ନାହିଁ।
1: ଆରେ ଆରେ, ତୁ କୁଆଡେ ଦୌଡ଼ି ପଳାଉଛୁ ଉଦ୍ଦାମ? ଆରେ ରହ, ଟିକେ ରହ।
0: ମୁଁ କାହା ଦୟାରେ ବଞ୍ଚିବାକୁ ଚାହେଁ ନା, ମୁଁ ନିଜ ଗୋଡ଼ରେ ମଣିଷ ହେବି, ମୁଁ ସ୍ୱାଧୀନ ମଣିଷ ହେବି ଫାଦର, ସ୍ୱାଧୀନ ମଣିଷ ହେବି।
1: ଶେଷରେ ଉଦ୍ଦାମ ଚାଲିଗଲା ଏଠୁ।
2: What a pitiable life story. Have you anything more to say? Tomar, how kichi koi barachi?
3: Don't be hasty, please. My lord, matra momo jibanara ei prathama prashtha khuliche. Mote jathesto samman dile?
2: All right, carry on, carry on.
3: Anathashramara sei pitru pratima rector ko pakhuru chali asiba pore jaha sob ghatila ebe madhya sob kotha mor mone poduchi, my lord.
2: What a dosh. Kon she shabu?
3: ଠିକ ସେତିକି ବେଳେ ଆମର ଭାରତବର୍ଷ ପାଇଁ ଏକ ଅଶୁଭ ସମୟ ନଇ ଆସୁଥାଏ। ମୋର ମନେ ଅଛି, ସତ ଯେମିତି ଆମେ ସବୁ ଗୋଟାଏ ଆଗାମୀ ବିଦ୍ରୋହ ପାଇଁ ପ୍ରସ୍ତୁତ ହେଉଥିଲୁ।
4: ଆଜିକାଲି ଏ ଫିରିଙ୍ଗି ସରକାର ଯେମିତି କେନାଲ ଜଳକର ବୃଦ୍ଧି ସାଙ୍କୁ ଦରକାରୀ ଜିନିଷପତ୍ରର ଦରଦାମ ବଢ଼ାଇ ଦେଲାଣି ନା?
2: ଆରେ ହେ ମନୋହର, ଖାଲି କଣ ସେତିକି? ଏ ପ୍ରଥମ ବିଶ୍ୱଯୁଦ୍ଧ ହେବା ଆଗରୁ ଗାନ୍ଧୀ ମହାତ୍ମା ହେରିକାଙ୍କୁ ଏ ସରକାର ସ୍ୱରାଜ ଦବ ବୋଲି କହିଥିଲା। ହେଲେ କାହିଁ, ଯୁଦ୍ଧ ତ ସରିଲା, ଦେଲାନି ତ?
4: ସେଇ କଥା ପାଇଁ ପୁରା ଦେଶରେ ନିଆଁ ପଡୁଛି। ସିଧା ଆଙ୍ଗୁଠିରେ କେତେବେଳେ ଘିଅ ଉଠିଛି, ସେଇଥିପାଇଁ ସବୁବେଳେ ବଙ୍କା ଆଙ୍ଗୁଠି ଦରକାର, ବଙ୍କା ଆଙ୍ଗୁଠି, ବୁଝିଲୁ?
2: କଣ କହିଲୁ, ବଙ୍କା ଆଙ୍ଗୁଠି?
4: ଆରେ ହାଁଟା କରି ଚାହୁଁଛୁ କଣ ମତେ? ଏବେ ଆମର ଦରକାର ଖାଲି ବିଦ୍ରୋହ।
2: ବିଦ୍ରୋହ
4: ଢେତେରିକା, ତୁ ଆଉ ହବୁନି ନା ଥୁଆ, ଏଇ କଥା ଶୁଣି ତୁ ଛାନି ହେଇଯାଉଛୁ। ତୋ ନାଟି ଯେମିତି, ତୁ ନାଥୁରାଟେ ବି ସେମିତି। ଆରେ 1857 ସାଲର ସିପାହୀ ବିଦ୍ରୋହରେ ମଙ୍ଗଲ ପାଣ୍ଡେ କଥା ଶୁଣିଛୁ ତ?
2: ହେଲେ ଏଇ ଦଙ୍ଗା ହଙ୍ଗାମାକୁ ମୋର ଭାରି ଡର, ବୁଝିଲୁ ମନୋହର?
4: ଡରିବାର ବେଳ ସରିଗଲାଣି ଭାଇ, ଏବେ ଅତ୍ୟାଚାରୀକୁ ଜବାବ ଦେବାକୁ ହବ। ଦେଶର ଚାରିଆଡ଼େ ଫିରିଙ୍ଗି ସରକାର ତାର ପ୍ରଥମ ବିଶ୍ୱଯୁଦ୍ଧ ପୂର୍ବ ପ୍ରତିଶ୍ରୁତି ପାଳନ କରିନଥିବାରୁ ବିଦ୍ରୋହର ନିଆଁ ଜଳି ଉଠିଲାଣି, ସତ୍ୟାଗ୍ରହ ପରେ ସତ୍ୟାଗ୍ରହ ଚାଲିଛି। ବିଦ୍ରୋହ ଦମନ ପାଇଁ ପୁଣି ରାଓଲେଟ ଆକ୍ଟ ପରି ଗୋଟାଏ ଜନ୍ତା।
2: ଆରେ ରାଓଲେଟଟା କଣ କିରି ମନୋହର?
4: ଖୁବ୍ ମାରାତ୍ମକ ଏଇ ରାଓଲେଟ ଆଇନ, ଏଥିରେ ଅପରାଧୀକୁ ନିଜ ପକ୍ଷରୁ କିଛି କହିବାକୁ ସୁଯୋଗ ନ ଦେଇ ବିନା ବିଚାରରେ ଦଣ୍ଡ ଦିଆଯାଏ।
2: କଣ କହିଲୁ, ବିନା ବିଚାରରେ?
4: ହଁ ରେ ଭାଇ, ଏ ଧପାବାସ ଫିରିଙ୍ଗି ସରକାର ଏଇ କଳା ଆଇନ ବଳରେ ମିଥ୍ୟା ଅଭିଯୋଗମାନ ବାଢ଼ି ସ୍ୱତନ୍ତ୍ର କୋର୍ଟ ଜରିଆରେ ଆମର ଅନେକ ସ୍ୱାଧୀନତା ସଂଗ୍ରାମୀକୁ ଫାଶୀ କୁଣ୍ଡରୁ କଳାପାଣି ପର୍ଯ୍ୟନ୍ତ ପଠାଇ ଦେଲାଣି। ଏବେ ତୁ କହ ନା, ତୁ ଭାଇ, ଏ ଅନ୍ୟାୟକୁ କେହି କଣ ବରଦାସ୍ତ କରିପାରିବ?
2: ନା ନା ନା, କେବେ ନୁହେଁ, କେବେ ନୁହେଁ ମନୋହର।
4: ଏଇ ଅନ୍ୟାୟ ପାଇଁ ଦେଶର ଚାରିଆଡ଼େ ଏବେ ଆନ୍ଦୋଳନ ତୀବ୍ର ହୋଇଉଠିଛି। ମହାତ୍ମା ଗାନ୍ଧୀ, ଜବାହର ଆଉ ପଟେଲଙ୍କ ଡାକରାରେ ଆକୁମାରି ହିମାଚଳର ଲୋକେ ପତଙ୍ଗ ପରି ସେଇ ବିଦ୍ରୋହ ନିଆଁରେ ଝାସ ଦେଉଛନ୍ତି। ଏଇ ଦେଖୁନୁ, ଆମ ପଞ୍ଜାବ ପ୍ରଦେଶରେ ଡକ୍ଟର ସତପାଲ ଆଉ ଡକ୍ଟର ସୈଫୁଦ୍ଦିନ କେଚୁଲୁଙ୍କ ନେତୃତ୍ୱରେ ସତ୍ୟାଗ୍ରହ ଚାଲୁ ରହିଛି।

0: नाम बंदे बंदे इनकलाब इनकलाब।
1: ए ना तो आई फायरिंग शब्द सुनना

0: ବ୍ରିଗେଡିୟର ଡାୟାଲ ସାହେବଙ୍କ ହୁକୁମ, ଯିଏ ଯୋଉଠି ଥିବେ, ଘରେ କି ବାହାରେ, ମନ୍ଦିରରେ କି ମସଜିଦରେ, ଗୁରୁଦ୍ୱାରରେ କି ତରୁଦ୍ୟାନରେ, କୋଠା ଘରେ କି କୁଡିଆ ଘରେ, ବଜାରରେ କି ରାସ୍ତା ଉପରେ, ସମସ୍ତେ ମନ ମୁନ ଚୈତନ ଦେଇ ଶୁଣିବା ହେବେ। ଉଣେଇଶ ମସିହା ଏପ୍ରିଲ ତେର ତାରିଖ ରବିବାର ସୂର୍ଯ୍ୟ ଉଦୟରୁ ଜେନେରାଲ ସାହେବଙ୍କର ଏହି ହୁକୁମନାମା ଜାରି ହେଲା। ଏହି ଅମୃତସରରେ କେହି କେତେବେଳେ କି କେଉଁଠାରେ ନିଜେ ସ୍ଲୋଗାନ ଦେଇପାରିବେ ନାହିଁ କି ଦିଆଇ ପାରିବେ ନାହିଁ, ଶୋଭାଯାତ୍ରା ବାହାର କରିପାରିବେ ନାହିଁ କି କରାଇ ପାରିବେ ନାହିଁ। ଆଉ ଏକ ବା ଦୁଇ, ଦୁଇ ବା ତିନି, ତିନି ବା ଚାରିଙ୍କ ବ୍ୟତୀତ କେହି କେତେବେଳେ କି କେଉଁଠାରେ କାହା ସାଙ୍ଗରେ ଅଧିକ ସଂଖ୍ୟାରେ ଠିଆ ହୋଇ କଥା କହିପାରିବେ ନାହିଁ କି ଶୁଣିପାରିବେ ନାହିଁ। ଯଦି ଅନ୍ୟଥା କେହି ଏହାର ବିରୁଦ୍ଧାଚରଣ କରନ୍ତି କି କରନ୍ତି, ଜଣାତରେ ହେଉ କି ଅଜଣାତରେ ହେଉ, ଚାଲାକରେ ହେଉ ବା ବୋକାମିରେ ହେଉ, ସେମାନେ ମହାମହିମ ସରକାର ବାହାଦୁରଙ୍କ ଦଣ୍ଡରେ ଦଣ୍ଡିତ ହେବେ। ଆଉ ସେପରି କିଛି ଦରକାର ହେଲେ ସାରା ଅମୃତସର ଇଲାକା ଉପରେ ଅଜ ଦିନ ରାତି ଆଠ ଘଣ୍ଟିକା ପର୍ଯ୍ୟନ୍ତ ଖୋଦ ବ୍ରିଗେଡିୟର ସାହେବ ସାନ୍ଧ୍ୟ ଆଇନ ଜାରି କରିପାରିବେ। ଇଏ ଖୋଦ ବ୍ରିଗେଡିୟର ଜେନେରାଲ ଡାୟର ସାହେବଙ୍କ ହୁକୁମ ଜାରି ହେଲା।
1: ଏ ନାଥ, ଏ ବୈଶାଖ ସଂକ୍ରାନ୍ତି ଦିନରେ ପରା ଗୁରୁ ଗୋବିନ୍ଦ ସିଂ ଖାଲସା ସ୍ଥାପନ କରିଥିଲେ।
2: ହଁ, ଆଉ ତା ଛଡ଼ା ଏଇ ଦିନଟା ହିନ୍ଦୁ ପାଞ୍ଜି ଅନୁସାରେ ବର୍ଷ ଆରମ୍ଭ ହୁଏ, ତ ସେଇଥିପାଇଁ ଏଇ ବୈଶାଖୀ ମେଳାଟା ଅତ୍ୟନ୍ତ ପବିତ୍ର।
1: ଆମ ପଞ୍ଜାବୀମାନଙ୍କ ପାଇଁ ଏଇଟା ଭାରି ପବିତ୍ର। କେହି କେହି ଏ ବୈଶାଖୀ ମେଳାକୁ ଫସଲ ମେଳା ବୋଲି କହିଥାନ୍ତି।
2: ଏଇ ମନୋହର, ଦେଖିବୁ ସେପଟରୁ ଜାଲିଆନୱାଲା ବାଗ ଆଡ଼କୁ କେମିତି ପିଲାଛୁଆଙ୍କ ଧାଡ଼ି ଛୁଟିଛି।
1: ଏ ବର୍ଷ ଲୋକଙ୍କ ହାତରେ ଯୋଉ ଭଲ ଫସଲ ଗଣ୍ଡାକ ପଡ଼ିଛି ନା, ଆଉ ତା ସାଙ୍ଗକୁ ଚାରିଆଡୁ ଆସୁଥିବା ସୋରିଷ ଫୁଲର ମନମତାଣିଆ ଗନ୍ଧ ଏଇ ବୈଶାଖୀ ମେଳାକୁ ସତେ କେମିତି ଜମେଇ ଦଉଛି ରେ, ଦେଖୁନୁ।
2: ଯେତେ ହେଲେ ବି ଆଜି କାହିଁକି ଲୋକ ଗୁଡାଙ୍କ ଭାରି ଅସ୍ଥିର ଜଣାପଡୁଛନ୍ତି। ଆରେ ହେ ମନୋହର, ଦେଖିଲୁ ଏ ପୁଲିସ ବାଲା ସହରଟା ଭିତରେ ଛାଇ ହେଇ ରହିଛନ୍ତି କାହିଁକି?
3: ଚୁପ୍ ଚୁପ୍, ଆଜି ରାୱେଲ ଟାଇନ ବିରୁଦ୍ଧରେ ସଭା ହବ, ହୁଏତ ସେଇଥିପାଇଁ।
4: କଣ କହିଲୁ? ମତେ ଭାରି ଶୋଷ ପାଣି
3: ତେରିଟା ବଡ ଅଡୁଆରେ ପକେଇଲା। ଇଏ ତ ସେଠି ଗୋଟେ କିଏ ଟୋକା ପାଣି ଦଉଛି ନା କଣ? ଆରେ ହଁ ତ, ଏ ଟୋକା, ଆରେ ଏଠିକି ପାଣି ଆଣିଲୁ? ଆରେ ଟିକେ ଜଲ୍ଦି ଆ,
5: ଯାଉଛି ବାବୁ, ଯାଉଛି,
3: ଟିକେ ବେଗି ବେଗି ଆସିଲୁ।
5: କଣ କହିଲା ବାବୁ, ପାଣି ଦରକାର ତୁମର?
3: ଆରେ ମୋର ନୁହଁ, ଏଇ ନାଥୁ ଭାଇଙ୍କୁ ଆଗ ଗ୍ଲାସ ଦେଲୁ, ତା ତଣ୍ଟି ଶୁଖି ଅଠା ହେଇଗଲାଣି।
5: ଏଇ ଏଇ ନିଅ ପାଣି।
2: ଓହୋ, ଠାକୁରେ ତୋର ମଙ୍ଗଳ କରନ୍ତୁ ରେ ପୁଅ।
3: ଆରେ ଏ ପୁଅ, ଖୁବ ଧର୍ମ କାମଟିଏ କରୁଛୁ ତ, ତୋ ନାଁ କଣ?
5: ଉଦ୍ଦାମ, ଉଦ୍ଦାମ ସିଂ।
3: ବା, ନାଁଟି ସାଙ୍ଗକୁ ଚେହେରାଟି ଖୁବ ମାନିଛି ତତେ।
5: ବାବୁ, ଏଠି ଗପିବାକୁ ମୋର ତର ନାହିଁ। ହେ ଦେଖୁନାହାନ୍ତି ସ୍ୱର୍ଣ୍ଣ ମନ୍ଦିର ପାଖକୁ, ଭକ୍ତ ସବୁ ସେଠି କେମିତି ଜୋତା ରଖିବାକୁ ଭିଡ଼ ଲଗେଇଛନ୍ତି, କାହିଁ ସେଠିକାର ପାଣି ଦରକାର ହଉଥିବ ନା? ମୁଁ ଯାଉଛି ବାବୁ, ଯାଉଛି, ପରେ କଥା ହବା।
3: ସତରେ ଖୁବ ଡଉଲ ଡଉଲ ଟୋକାଟା ଏଇ ଉଦ୍ଦାମ, ସବୁବେଳେ ହସ ହସ।
2: ଏ ମନୋହର, କାନ ଟିଲୁ କିଛି ଶୁଣିପାରୁ?
3: ହଁ ତ, କିଛି ଲୋକଙ୍କର ଘନ ଘନ କରତାଳି ମାଡ଼ ଶୁଭୁଛି, ତାହେଲେ କଣ?
6: ଭାଇମାନେ, ଆମର ପ୍ରିୟ ନେତା ଡକ୍ଟର ସତପାଲ ଓ ଡକ୍ଟର ସରିଫୁଦ୍ଦିନ କିଚଲୁ ଏହି ଆନ୍ଦୋଳନକୁ ଚଳାଇ ରଖିବାକୁ ଚିଠି ପଠାଇଛନ୍ତି। ମୁଁ ସେ ଚିଠିଟିକୁ ଏଠି ପାଠ କରିବା ପୂର୍ବରୁ ପୁଣି ଥରେ ଆପଣମାନଙ୍କୁ ପଚାରୁଛି, ଆମେ ସବୁ କଣ ଏ ରାଓ୍ୱତ ଆକ୍ଟ ପରି କଳା ଆଇନକୁ ମାନିନେବା?
3: ବୁଝିଲୁ ନାଥ ଭାଇ, ଏଇ ସଭା କଥା ମୁଁ ଏକଦମ ଭୁଲି ଯାଇଛି। ଚାଲ ଚାଲ ଚାଲ ଚାଲ, ହଂସରାଜ।

0: ବାବୁ କଣ ଭାଷଣ ଦଉଛୁ ଶୁଣିବା ଚାଲ ଚାଲ
1: ହଂସରାଜ ସେ ପୁଣି କି
0: ଆରେ ଆମ ଅମୃତସରର ଦୁଇ ନେତା ତ ଜେଲକୁ ଚାଲିଗଲେ ଏଣିକି ଏଇ ହଂସରାଜ ବାବୁଙ୍କ ନେତୃତ୍ୱରେ ଆମକୁ ଆନ୍ଦୋଳନ ବଞ୍ଚାଇ ରଖିବାକୁ ହବ
1: ଓ ଏଇ ସଂଗଠନଙ୍କ କଥା ତୁ ମତେ ଥରେ ତ କହୁଥିଲୁ ନା
0: ହଁ ସେଇଭଳି ଚାଲିଲୁ ଜାଲିଆ ନୂଆଲା ବାଗ ଆଡ଼େ ଯିବା ସେଠି ଭାରି ଭିଡ଼ ହେଇଯିବଣି
1: ଆରେ ହଁ ତ ଏଠୁ ଯାହା ଦେଖାଯାଉଛି ସେଠି ଅସମ୍ଭବ ଲୋକ ଭିଡ଼
0: ଆରେ ଭାଇ ଲୋକଙ୍କ ଭିତରେ ବାଟ କାଟି କାଟି ଭିତରକୁ ପଶିବା ଚାଲ
1: ଚାଲ ଚାଲ ଚାଲ ଚାଲ
2: ଭାଇମାନେ ଭାରତ ବର୍ଷର ପ୍ରତିଟି ମଣିଷ ଯେମିତି ଆଜି ଗୋଟିଏ ସୂତ୍ରରେ ବନ୍ଧା ହିନ୍ଦୁ ଶିଖ ମୁସଲମାନ ସବୁ ଭାଇମାନଙ୍କର ହାତ ଆଜି ଏକାଠି ମିଶିଯାଇଛି ସେମାନେ ଯେମିତି ପରସ୍ପର ଛନ୍ଦା ଛନ୍ଦି କୋଳାକୋଳି ସହସ୍ର କଣ୍ଠ ଆଜି ଏକ ହୋଇଛି ଆଜିର ନିର୍ଯାତନା କେବଳ ଜଣଙ୍କର ନୁହେଁ ଭାଇମାନେ ଏହା ସମସ୍ତଙ୍କର ଏ ମଣିଷ ଜାତିର ଏ ଭାରତ ବର୍ଷର ପ୍ରତିଟି ସନ୍ତାନର ଭାଇମାନେ

0: ସବୁ ହଁ ବାପା, ସେ ସବୁବେଳେ ସ୍ୱପ୍ନ ବି ଫୁରୁଥିଲେ ଫିରିଙ୍ଗି ଫେରିଯିବ ସାତ ସମୁଦ୍ର ତେର ନଈ ଡେଇଁ ତା ଦେଶକୁ, ଆମର ରଜା ହବା ଆମେ, ଆମ ଦେଶ ଉପରେ ବିଦେଶୀ ପତାକା ବଦଳରେ ସଗର୍ବରେ ମୁଣ୍ଡ ଟିକିବ ଆମର ସେ ମହାନ ତ୍ରିରଙ୍ଗୀ ପତାକା। କି ଚମତ୍କାର ଚିନ୍ତା ଥିଲା ତାଙ୍କର, ହେଲେ ହେଲେ ଏଇ ସ୍ୱପ୍ନକୁ ସାକାର କରିବାକୁ ସେ କଣ ଆଜି ଥିବେ ରେ ପୁଅ? ତା ମା, ମୁଁ ଏବେ ସନ୍ଦେହର ଶକ୍ତ ଜାଲରେ ଛନ୍ଦି ହେଇଯାଇଛି। ଗତକାଲି ମୋ ସୁରଚିତ୍ର ବାପା ଏଇ ଜାଲିଆନାୱାଲା ବାଗ ସଭାକୁ ଆସିଥିଲେ, ହେଲେ ସେ ଆଉ ଘରକୁ ଫେରି ନାହାନ୍ତି ବାପା। ମୋ ତଣ୍ଟି ଶୁଖି ଯାଉଛି, ମତେ ଟିକେ ପାଣି ଦେଇପାରିବୁ ପୁଅ?
1: ହେ ଭଗବାନ, ପୁଣି ତମର ସେଇ ପରୀକ୍ଷା। ଏଇ କେଇ ମିନିଟ ଆଗରୁ ପାଣି ବୁଣ୍ଡିଏ ଦେଇପାରିଲେନି ବୋଲି ମୋ ଆଖି ଆଗରେ ଜଣେ ଟଳି ପଡ଼ିଲେ ସବୁଦିନ ପାଇଁ। ସତ କହୁଛି ମା, ଏବେ ସୁଦ୍ଧା ମୁଁ ତାଙ୍କରି ପାଖେ ଠିଆ ହୋଇ ରହିଛି। ତୁମେ ଆସି ଦେଖିଯାଅ ମା, କାହାକୁ ଖୋଜି ଖୋଜି ସେ କେମିତି ନିଜର ଦୁଇ ହାତକୁ ପ୍ରସାରିତ କରି ଆରପୁରକୁ ଚାଲି ଯାଇଛନ୍ତି।
0: କାହିଁ ଦେଖେ ଶେଷକୁ ତୁମେ ମତେ ଠକି ଦେଇ ଆରପୁରକୁ ଚାଲିଗଲ। ସୁରଜିତ, ତୁମକୁ ଖୋଜିଲେ ମୁଁ କିଏ ଜବାବ
2: ଦେବି? ପ୍ରକୃତରେ ବୀର ଜଣେ ଉପଯୁକ୍ତ ଦାୟାଦ ମୁଖରଟା ତାଙ୍କ ପାଇଁ। ଏ ଦେଖୁ ନା, ସେ କେମିତି ମୃତ୍ୟୁ ଶଯ୍ୟାରେ ଶୋଇ ମଧ୍ୟ ଦେଶର ଜୟଗାନ କରୁଛନ୍ତି।
0: ତମେ ତମେ ତ ଚାଲିଗଲ, ମତେ ସାଙ୍ଗରେ ନେଲନି କାହିଁକି? ଭାଙ୍ଗିନି କେମିତି କୁହ କୁହ କୁହ ତୁମେ।
2: ଅନେକ ହତ ଭାଗିନୀଙ୍କ କପାଳରେ ସିନ୍ଦୁରଗାର ପଚିଛି ଏଇ ନିଷ୍ଠୁରଟା।
0: ହରେ ପୁଅ, ସେଇ ଡାୟାର ସେଇ ଡାୟାର ମୋର ବୈଧବ୍ୟ ପାଇଁ ଦାୟୀ। ନା ନା ନା, ମୋ ଭିତରୁ ଜଣେ ଯେମିତି ସ୍ପଷ୍ଟ ଭାବରେ କହିଦଉଛି, ତୁ ତାର ପ୍ରତିଶୋଧ ନେ, ତୁ ତାର ରକ୍ତଫଳ କର।
1: ଆରେ ଆରେ, ଏ କଣ ତୁମର ଏ କି ବିକଟର ରୂପ? ମୁକୁଳିତ କେଶ, ବିସ୍ଫାରିତ ଆଖି, ଯେମିତି ଅଗ୍ନିର ଗୋଟେ ଝରଣା ସେ ଆଖି ବାଟ ଦେଇ ବାହାରି ଆସିଛି ପଦାକୁ।
0: ନା ନା, ମୁଁ ମୁଁ ଆଜି ରତନ ଦେବୀ ନୁହେଁ, ମୁଁ ଖଣ୍ଡା ଖର୍ପର ଧାରିଣୀ, ଖର୍ଗ ହସ୍ତା, ନୃମୁଣ୍ଡ ମାରିଣୀ, ମହାଦୁର୍ଗା ମହାକାଳୀ ଭୈରବୀ, ମୁଁ ଧ୍ୱଂସ କର୍ତ୍ରୀ। ମୁଁ ମୁଁ ଏଣେ ତୋ ରକ୍ତପାନ କରିବି। ଡାୟାର ଡାୟାର, ତୁ ଯୋଉଠି ଥା ନା କାହିଁକି, ମୁଁ ତୋ ରକ୍ତପାନ କରିବି। ମୁଁ ସେ ଡାୟାର ପାଖକୁ ଯିବି, ମୁଁ ତା ରକ୍ତ ପିବି, ତାକୁ ମତେ ସାହାଯ୍ୟ କହୁଛି।
1: ନା ମା, ତୁମେ ସେ କୁଶଳୀ ଡାୟାର ଫୌଜଗରା ମହଲକୁ ଯାଉନି, ବରଂ ମତେ ଆଶୀର୍ବାଦ କର, ମୁଁ ସେ ବେଇମାନ ଆମ ଜାତିର ପରମ ଶତ୍ରୁର ପ୍ରତିଶୋଧ ନେବି। ହଁ ହଁ, ମୁଁ ନିଶ୍ଚୟ ପ୍ରତିଶୋଧ ନେବି।
0: ତୁ ତୁ ପାରିବୁ ବାପା?
1: ପାରିବି ମା, ମୁଁ ସେ ଡାୟାର ଆଉ ଏଇ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡର ପ୍ରତିଟି ନାୟକର ରକ୍ତରେ ଏଇ ପବିତ୍ର ମାଟିକୁ ପୁଣି ଥରେ ଧୋଇଦେବି। ରାତି ପାଇଁ ଶେଷ ହୋଇ ଆସୁଛି, ଏଇ ତ ଅନ୍ଧକାର ଭିତରେ ସ୍ୱର୍ଣ୍ଣ ମନ୍ଦିରର ଚୂଡା ଯେମିତି ମତେ ହାତ ଠାରି ଡାକୁଛି। ନା ନା, ମୁଁ ଯାଉଛି ମା, ମନ୍ଦିରର ପବିତ୍ର ସରୋବରରେ ସ୍ନାନ କରି ମୋ ଦେଶ ପାଇଁ ଏ ରକ୍ତର ଶପଥକୁ ଆହୁରି ଟାଣ କରିଦେବି। ମୁଁ ଯାଉଛି ମା, ଯାଉଛି ଯାଉଛି ମା।
3: ଓ ବ୍ରିଗେଡିୟର ଡାୟର, କଂଗ୍ରାଚୁଲେସନ୍ସ, ପ୍ଲିଜ୍ ବି ସିଟେଡ୍।
4: ଥ୍ୟାଙ୍କ ୟୁ ସାର୍।
3: ଇନ୍ ଫ୍ୟାକ୍ଟ ଫର୍ ୟୁ ଓନ୍ଲି The tension ridden Amritsar is saved.
4: I am under your command, sir. Apunko nirdesha palana kariba to mu kartavya.
3: Oh, your action is very correct. Tume Jalianawala Bagro shobaku jemti bhabe sapesh kori parilo. It's indeed an example to our military officers.
4: 1857 ro sipahi mutiny katha ଆପଣଙ୍କର ସ୍ମରଣ ଥିବ ସାର୍?
3: ଓ ଶୋ ଶୋ,
4: ୱେଲ୍ ସାର୍, ଆଇ ଜଷ୍ଟ ଥଟ୍ ଦାଟ୍
3: କ୍ୟାରି ଅନ୍ କ୍ୟାରି ଅନ୍ ବ୍ରିଗେଡିୟର।
4: ନା ମାନେ, ମୁଁ ଭାବିଲି ବର୍ତ୍ତମାନର ଅବସ୍ଥା ସହିତ 1857 ର ବେଶ କିଛି ସିମିଲାରିଟି।
3: ୱେଲ୍, ୟୁ ଆର୍ ଭେରି କରେକ୍ଟ।
4: ସେଇ ଦୃଷ୍ଟିରୁ ମୁଁ ଚିନ୍ତା କଲି, ୱି ହାଭ୍ ଟୁ ସେଭ୍ ଇଣ୍ଡିଆ ଫ୍ରମ୍ ଏ ସେକେଣ୍ଡ ମ୍ୟୁଟିନି। ଖାଲି ସେଟିକି ନୁହେଁ ସାର୍,
3: ଦେନ୍ ୱାଟ୍ସ ଦାଟ୍?
4: ଏଇ ଡ୍ୟାମ୍ ନେଟିଭ୍ସ ଗୁଡ଼ାଙ୍କୁ ଉଚିତ ଶିକ୍ଷା ଦେବାକୁ ହେବ। I mean, they are to be taught a lesson. তাহলে রাজ।

0: କିଏ କହିବ ଆସିବ କି ନ ଆସିବ? ଅନେକ କାର୍ଯ୍ୟକ୍ରମ ଭିତରେ ସେ ଟିକେ ଫୁରସତ ପାଇଲେ ତ ଆସିବ।
1: କିଏ ଉଦାମ? ମତେ କାହିଁକି କଥାଟା କେମିତି କେମିତି ଲାଗୁଛି। ଏ ହଂସରାଜ ବାବୁ ଜଣକ,
0: ତାକୁ ସନ୍ଦେହ କରିବାକୁ ତୋ ଜୀବନ ଲେଉଟୁଛି କେମିତି? ଭଉଣୀ ରହ, ମୁଁ ଯାଇ ଦେଖୁଛି। ପ୍ରଣାମ ଆଜ୍ଞା।
2: ତମେ ମାନେ?
0: ମୁଁ ଉଦାମ, ଉଦାମ ସିଂ।
2: ଓ ହେ ଉଦାମ ସିଂ, ଖୁବ ଖୁବ ଭଲ କରିଛ ବାବା। ଦରଗା ବାବୁ, ଆରେଷ୍ଟ କର।
0: ମାନେ
1: ତମେ କିଏ ହୋ ବାବୁ? ଉଦାମକୁ ପୋଲିସ ହାତରେ ଧରେଇ ଦେଉଛ ଯେ।
0: ତମେ କଣ ତାହେଲେ ହଂସରାଜ ନୁହଁ?
2: ଆଗେ ମାମୁ ଘରକୁ ଚାଲ, ତାପରେ ବୁଝିବ। କହିଲା ମୁଁ କୁଆଡେ ହଂସରାଜ?
1: ଉଦାମ କାହାନ୍ତି ତେବେ ମହାନ ହଂସରାଜ? ଏ ତ ଗୋଟେ ଭଣ୍ଡ ସଠ ପ୍ରତାରକ।
0: ମୁଁ ବି କିଛି ବୁଝିପାରୁନି ଭଉଣୀ।
2: ଆରେ ଆରେ ମୂର୍ଖ, ନିଜକୁ ତିଳ ତିଳ କରି ଦଗ୍ଧ କରି ଦେଶ ପାଇଁ ସ୍ୱାଧୀନତା ଆଣିବାରେ କିଛି ଅର୍ଥ ନାହିଁ।
0: ମୁଁ ସମ୍ଭାଳି କଥା କହ ନମକ ହରମ କୁତ୍ତା। ଏ ପର୍ଯ୍ୟନ୍ତ ମୁଁ ତମକୁ ଚିହ୍ନି ପାରିଲିନି, ତେବେ ତମ କାର୍ଯ୍ୟକଳାପରୁ ଜାଣିଲି ତମେ ଜଣେ ଭାରତୀୟ ହେଇ ମଧ୍ୟ ଫିରିଙ୍ଗି ସରକାରର ଗୋଲାମ ସାଜି ନିଜ ଜାତି ପାଇଁ ଗୋଟାଏ ଶିଖି ମନାଇ ପାଲଟି ଯାଇଛ। ତମ ପୁରୁଷ ପଣିଆକୁ
2: ରହ ରହ ବାବା, ଅସ୍ତ୍ରଶସ୍ତ୍ର ଚୋରା କାରବାର କେତେ ଦିନ ଆଉ ଚାଲନ୍ତା? ଏବେ ମାମୁ ଘରେ ଘଣା ପେଲି ନିଜର ପୁରୁଷ ଆକାର ଦେଖିବୁନି କି? ଆରେ ହାତ ଗୁଡା ଲଗା ସିପାହୀ, ଅନେଇଛ କଣ ଦରକ ବାବୁ? ହାରିସ୍ କରନ୍ତେ ବଦମାସକୁ।

0: ଆସନ୍ତାକାଲିର ଅନ୍ତିମ ପ୍ରସ୍ତୁତି ପର୍ବ ମୋତେ ଏବେଠୁ ସାରିବାକୁ ହେବ ଭାଇ। ମୁଁ କ୍ୟାକ୍ସଟନ୍ ହଲ୍କୁ ଯାଉଛି।
1: ଆରେ ସତରେ ଚାଲିବ ନା କଣ? ଗୋଟେ ବଧ ପାଗଳ ତ। ଏଇ ପରମଜିତ, ଚାଲ ବରଂ କାଲି ଅପରାହ୍ନ ବେଳକୁ କ୍ୟାକ୍ସଟନ୍ ହଲ୍ ଆଡ଼କୁ ଯାଇ କଣ ସବୁ ଘଟୁଛି ଦେଖିବା।
2: ହଉ ତେବେ ଚାଲ।
1: ଏଇ ପରମଜିତ, ସଭା କାର୍ଯ୍ୟ ପାଇଁ ସରି ସରି ଆସୁଛି।
2: ଏଇ ଦେଖ, ସଭା ପଛରେ ଏଇ ଯୋଉ ବ୍ୟାନର ଲାଗିଛି, କଣ ସେଥିରେ ଲେଖା ଅଛି ପଢ଼ିଲୁ?
1: ସେମିନାର ଅନ୍ ଆଫଗାନିସ୍ତାନ ଅର୍ଗାନାଇଜଡ୍ ବାଇ ରୟାଲ ସେଣ୍ଟ୍ରାଲ ଏସିଆନ ସୋସାଇଟି ଆଣ୍ଡ ଇଷ୍ଟ ଇଣ୍ଡିଆନ ଏସୋସିଏସନ।
2: ଆଉ ତାରି ଠିକ ତଳକୁ କଣ ଲେଖା ହେଇଛି ଶୁଣ, ଦି ସ୍ପିକର୍ସ ଆର୍ ଲର୍ଡ ଜେଟଲ୍ୟାଣ୍ଡ, ଲର୍ଡ ଲାମିଂଟନ, ସାର୍ ଲୁଇ ଡ୍ୟାନ୍ ଆଣ୍ଡ ସାର୍ ମାଇକେଲ ଓଡାୟାର।
1: ଆରେ ହେଇତି ଓଡାୟାର ଶେଷ ବକ୍ତା ଭାବେ ଭାଷଣ ଦେବାକୁ ମଞ୍ଚ ଉପରକୁ ଉଠୁଛନ୍ତି, ତେବେ ରାମମତ ଭାଇ ଗଲା କୁଆଡେ?
3: ଲେଡିଜ୍ ଆଣ୍ଡ ଜେଣ୍ଟଲମେନ୍, ଆଇ ୱୋଣ୍ଟ ଟାକ୍ସ ୟୋର ପେସେନ୍ସ ଏନିମୋର। ଫ୍ରେଣ୍ଡସ୍, ଇନ୍ ଦିସ୍ ଅକେଜନ୍ ଆଇ ଷ୍ଟିଲ୍ ରିକଲେକ୍ଟ ଦି ହିରୋଇକ୍ ମେମୋରି ଅଫ୍ ଲେଟ୍ ବ୍ରିଗେଡିୟର ଜେନେରାଲ ଡାୟର। ଫ୍ରେଣ୍ଡସ୍, ଡାୟର ୱାଜ ଦାଟ ମ୍ୟାନ୍ ହୁ କୁଡ୍ ଟିଚ୍ ଏ ଲେସନ୍ ଟୁ ଦି ନେଟିଭ୍ସ ଥ୍ରୁ ହିଜ୍ ରୁଥଲେସ୍ ସପରେସନ୍ ଅଫ୍ ଜାଲିଆନାୱାଲାବାଗ ରିବେଲିୟନ୍। ଇଣ୍ଡିଡ୍, ଆୱର ବ୍ରିଟିଶ ଇଣ୍ଡିଆ ୱାଜ ସେଭ୍ଡ ଫ୍ରମ୍ ଏ ସେକେଣ୍ଡ ମ୍ୟୁଟିନି।
0: Order, order. But one thing. Pocharantu Dharmavatar.
4: Why did you change your name from Udham Singh to Ram Mohammad Singh Azad?
0: ଏଇଟା ତ ବୁଝିବାକୁ ଖୁବ୍ ସହଜ। ମୋର ମହାନ ଦେଶର ବହୁ ଜାତି, ବହୁ ଧର୍ମ, ବହୁ ବର୍ଣ୍ଣ ଆଉ ସମ୍ପ୍ରଦାୟ ମୋରି ନାଁ ଭିତରେ ହିଁ ଏକାତ୍ମ ହୋଇଯାଇଛନ୍ତି।
4: ବଟ୍ ୱାଓ,
0: ମୋ ନାଁର ପ୍ରଥମ ଶବ୍ଦ ରାମ ହିନ୍ଦୁ ଜାତିର ପ୍ରତିନିଧିତ୍ୱ କରୁଛି, ଦ୍ୱିତୀୟ ଶବ୍ଦ ମହମ୍ମଦ ଇସଲାମ ଧର୍ମର, ପୁଣି ସିଂ ଶିଖ ଧର୍ମର ସଂକେତ ବହନ କରୁଛି, ଆଉ ଏଇ ବୃହତ ତିନି ଗୋଷ୍ଠୀ କି ଗୁନ୍ଥି ଗୋଟାଏ ମାଳା କରି ନେଇଛି ଏଇ ଆଜାଦ ଶବ୍ଦଟା, ମାନେ ସ୍ୱାଧୀନତାର ରଜ୍ଜୁ।
4: ଆଇ ସି, ଏନିଥିଙ୍ଗ ମୋର ଟୁ ସେ?
0: ନା ଧର୍ମାବତାର, ମୋ ଜୀବନର ସବୁ ଗୁରୁତ୍ୱପୂର୍ଣ୍ଣ କାହାଣୀ ମୁଁ ଆପଣଙ୍କ ଆଗରେ ଖୋଲି ଦେଇଛି, ଏବେ ଆଉ କିଛି ହେଲେ ଆପଣଙ୍କ ଅଦାଲତକୁ ସଫେଇ ଦେବାକୁ ଚାହୁଁନି।
4: ଅର୍ଡର, ଅର୍ଡର, ଫାଇନାଲ ହିୟରିଂ ଅନ୍ ଓଡାୟାସ ମର୍ଡର କେସ୍ ଇଜ୍ ଓଭର। ଦି କନ୍କ୍ଲୁଡିଂ ପାର୍ଟ ଅଫ୍ ଦ ହିୟରିଂ ଶାଲ୍ ଏଗେନ୍ କମେନ୍ସ ସୁନ୍ ଆଫ୍ଟର ଦ ଲଞ୍ଚ ଆୱାର।
1: ତୁ ଏଇ କଣ କଲୁ ରାମ ମହମ୍ମଦ ଭାଇ, ସବୁ କଥା ସଫା ସଫା ମାନିଗଲୁ?
2: ସେଲ୍ଫ ଡିଫେନ୍ସ ପାଇଁ ଭିକେ କ୍ରିଷ୍ଣମେନନଙ୍କ ପରେ ଟାଣ ଭାରତୀୟ ଓକିଲଙ୍କୁ ବି ପ୍ରତ୍ୟାଖ୍ୟାନ କଲୁ, ୟା ପରିଣାମ କଣ ହବ ଜାଣୁ?
0: ମୁଁ ଯାହା କରିଛି ଠିକ କରିଛି ପରମଜିତ, ଆଉ ୟାର ପରିଣାମ କଣ ହବ ତା ବି ଜାଣିଛି।
1: ଆରେ ଏଇ ତ ପୁଣି ମାଜିଷ୍ଟ୍ରେଟ ଆସୁଛନ୍ତି କୋର୍ଟ ଭିତରକୁ।
5: On examining the prima facie and pros and cons of Odayar's murder case, this court is convinced that none else than Ram Mohammad Singh Azad, a native Indian, aged 40 years, is found guilty of murdering Sir Michael Odayar at Caxton Hall on 13th March afternoon 1940. As per the current criminal procedure code, the court orders that the accused be hanged till death.
0: Stop it. Stop it, I say, stop it. ଏବେ ମଧ୍ୟ ମୁଁ କହୁଛି, ମୁଁ ଯାହା କରିଛି ଠିକ କରିଛି। ମୋର ଅଗଣିତ ନିରୀହ ଶହୀଦମାନଙ୍କ ଉଦ୍ଦେଶ୍ୟରେ ମୁଁ ଓଡ଼ିଆ ରକ୍ତରେ ଆଞ୍ଜୁଳି ଭରି ରକ୍ତ ତର୍ପଣ କରିଛି ମାତ୍ର, ଆଉ ଆଉ ତମର ଏହି ମୃତ୍ୟୁଦଣ୍ଡ ମୁଁ ଏହାକୁ ସାମାନ୍ୟତମ ଖାତିରେ ମଧ୍ୟ କରେ ନା ମାଜିଷ୍ଟ୍ରେଟ, ସାମାନ୍ୟ ଖାତିରେ ବି କରେ ନା।
6: ବହୁ ଚେଷ୍ଟା କରି ଆମେ ବ୍ରିକ୍ସଟନ୍ ଜେଲ୍ କର୍ତ୍ତୃପକ୍ଷଙ୍କଠୁ ମାତ୍ର 5 ମିନିଟ୍ର ଶେଷ ସାକ୍ଷାତ ସୁଯୋଗ ପାଇଛୁ ରାମ ମହମ୍ମଦ ଭାଇ।
1: ଆମେ କଥା ମାନି

0: ତୁ ବ୍ରିଟିଶ ସମ୍ରାଟଙ୍କ ନିକଟରେ ରାଜକ୍ଷମା ପାଇଁ ଗୋଟେ ମର୍ସି ପିଟିସନ କର, ଏଇ ନେଇ ଏଇ ଫର୍ମ ଦସ୍ତଖତ କର ଶୀଘ୍ର।
1: ନା, ମତେ ତମେ ସେ କଥା କୁହ ନା। ଯୋଉ ହାତରେ ମୁଁ ଗୁଳି ଚଳେଇଛି ସେଇ ହାତରେ ପୁଣି ଜୀବନ ଭିକ୍ଷା କରିବି? ନା, ଅସମ୍ଭବ ଅସମ୍ଭବ। ବରଂ ମୋ ପାଇଁ ଗୋଟାଏ କାମ କର ଭାଇ, ମୋ ପାଖକୁ ପଞ୍ଜାବୀ, ଉର୍ଦ୍ଦୁ ଆଉ ହିନ୍ଦୀ ଭାଷାରେ ଲିଖିତ ଭାରତର ଇତିହାସ ପୁସ୍ତକମାନ ପଠେଇ ଦିଅ। ମୁଁ ମୋ ଜନ୍ମ ମାଟିର ସ୍ୱର୍ଣ୍ଣ ପୃଷ୍ଠା ସବୁ ଦେଖି ଦେଖି ମରିବାକୁ ଚାହେଁ। ତାର ନଦ, ନଦୀ, ପାହାଡ଼, ପର୍ବତ ମୋର ଅତି ଆପଣାର, ଅତି ଆପଣାର।
0: ଆଉ 15 ଦିନ ପରେ ହବ ଜୁଲାଇ 31, 1940 ମସିହାର ସବୁଠାରୁ ଅଶୁଭ ସକାଳ। ମୁଁ ନିଜକୁ ବିଶ୍ୱାସ କରିପାରୁନି ପରମଜିତ, ଏଭଳି ଜଣେ ବୀର ପୁରୁଷଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଜେଲ କର୍ତ୍ତୃପକ୍ଷଙ୍କ ହାତ ଯିବ କେମିତି? ଏଇ ତ ମନିଧର, ଜେଲ ଗଭର୍ଣ୍ଣର ସଂକେତ ଦେଉଛି, ଆମେ ଏବେ ଯାଉଛୁ। ରାମ ମହମ୍ମଦ ଭାଇ ଯାଉଛୁ,
2: ବିଦାୟ ଭାଇ।
3: ବନ୍ଦେ ମାତରମ୍, ବନ୍ଦେ ମାତରମ୍।
4: ଏତଦ୍ୱାରା ଅପରାଧୀ ଉଡାନ୍ ସିଂ ଓରଫ ରାମ ମହମ୍ମଦ ସିଂ ଆଜାଦଙ୍କୁ ନିର୍ଦ୍ଦେଶ ଦିଆଯାଉଛି, ତାଙ୍କର ଅନ୍ତିମ ଅଭିଳାଷ ପ୍ରକାଶ କରନ୍ତୁ।
1: ଅପରାଧୀ? କି ଅପରାଧୀ? ମୁଁ ନା ତମେ ନା ବେଇମାନ ଫିରିଙ୍ଗି ଶାସକ ଦଳ, ଯିଏ ମୋ ଦେଶର ହଜାର ହଜାର ନିରୀହ ନିଷ୍କପଟ ଭାଇ ଭଉଣୀଙ୍କ ରକ୍ତରେ ହୋଲି ଖେଳିଲା, ଯାହାର ମୁହୂର୍ତ୍ତକର ହାଲକା ନିଷ୍ପତ୍ତି ମୋ ଜନ୍ମ ମାଟିର ବୁକୁ ଉପରେ ଏକ ନିଷ୍ଠୁର ଅପ୍ରତ୍ୟାଶିତ ମୃତ୍ୟୁର ତାଣ୍ଡବ ଲୀଳା ରଚନା କରିଗଲା, ସେ ସାଧୁ ଆଉ ମୁଁ ହେଲି ସୈତାନ? ତମେ ଭାବୁଛ ମୁଁ ମୃତ୍ୟୁକୁ ଭୟ କରେ? ନା ସାହେବ ନା, ଏଇ ତ ମୁଁ ଦେଖିପାରୁଛି ଆଗରେ ମୋର ଜୀଅନ୍ତା ପ୍ରେତ ପରି ଫାଶୀ ଖୁଣ୍ଟଟା ଠିଆ ହୋଇଛି, ଗଳାରେ ମୋର କାଳ ଫାସ, ଏମାନେ ମୋର ଆପଣାର, ଅତି ଆପଣାର। ହେ ମୃତ୍ୟୁ, ଆଉ ମୁହୂର୍ତ୍ତକ ପରେ ତୁମରି ହିମ ଶୀତଳ ଏଇ ହିନ୍ଦୁ ମୁସଲମାନ ଆଉ ଶିଖ ଜାତିକୁ ଏକାତ୍ମ କରୁଥିବା ରାମ ମହମ୍ମଦ ସିଂ ଆଜାଦର ମର ଶରୀରକୁ ତୁମ କୋଳରେ ଆଶ୍ରୟ ଦେବ। ତୁମେ କିନ୍ତୁ ଜାଣିଥାଅ ଇଂରେଜ ଜାତି, ତୁମେ ଶୁଣି ରଖିଥାଅ, ତୁମ ଅପକୀର୍ତ୍ତିର, ତୁମ ଅନ୍ୟାୟର, ତୁମ ଚରମ ଶୋଷଣର, ତୁମ ନୀତିହୀନତାର ହୈର୍ଣ୍ଣ ସବୁ ହିନ୍ଦୁସ୍ତାନର ମାଟି ଉପରେ ଭୁଷୁଡ଼ି ପଡ଼ିବାକୁ ଆଉ ବେଶି ଡେରି ନାହିଁ। ତମେ ଆଜି ତୁମରି କୃତ ଅନୀତି ଅନ୍ୟାୟର ବାରୁଦ ଗଦା ଉପରେ ଛିଡ଼ା ହେଇଛ। ମୋର ମୃତ୍ୟୁ ଯଦି ତାର ବିସ୍ଫୋରଣ ପାଇଁ ଗୋଟାଏ ଛୋଟିଆ ନିଆଁଜଳ ହୁଏ, ମୋ ସବୁ ଉପରେ ଯଦି ସ୍ୱାଧୀନ ଭାରତର ଐକ୍ୟ ସୌଧ ଗଢ଼ି ଉଠେ, ତାହେଲେ ମୁଁ ସବୁଠୁ ବେଶି ଖୁସି ହେବି।
4: ହେ
1: ମୋର ପ୍ରିୟ ଜନ୍ମଭୂମି ଭାରତ, ଲଣ୍ଡନର ପ୍ରିଣ୍ଟନଭିଲ୍ କାରାଗାରରୁ ମୋର ଅନ୍ତିମ ପ୍ରଣାମ ନେ ମା, ବନ୍ଦେ ମାତରମ୍, ଇନ୍କିଲାବ ଜିନ୍ଦାବାଦ,
4: ଏକ୍ଜିକ୍ୟୁସନ ଆୱର ବିଗିନ୍ସ,
3: ବନ୍ଦେ ମାତରମ୍, ବନ୍ଦେ।

ଶୁଣୁଥିଲେ ନାଟକ ରାମ ମହମ୍ମଦ ସିଂ ଆଜାଦ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ମାଜିଷ୍ଟ୍ରେଟ୍ ଅସୀମ ବସୁ, ରେକ୍ଟର ପରମଜିତ, କେଶବ ଚନ୍ଦ୍ର ଶତପଥୀ, ମନୋହର।

ମହାପୁରୁଷ ହଜରତ ଇମାମ ହୁସେନଙ୍କର ସତ୍ୟ ଅହିଂସା ପାଇଁ ତାଙ୍କର ତ୍ୟାଗ ଓ ବଳିଦାନ ଉପରେ ଏକ ମର୍ସିହା, ଆଖୋ ସେ ଆସୁଓ କା ସମୁନ୍ଦର ହୁଆ ରୱା, କୈସେ କୋଇ ସୁନାଏ ମହରମ କି ଦାସ୍ତାଁ।

ପୈଗମ୍ବର ହଜରତ ମହମ୍ମଦଙ୍କୁ ଭକ୍ତ ଅତିଶୟ ଦୁଃଖରେ ନିଜର ସମବେଦନା ଜଣାଇ ତାଙ୍କର ଆଶୀର୍ବାଦ ଭିକ୍ଷା କରିଛି। ତାର ସମସ୍ତ ଦୁଃଖ ନିବାରଣ ପାଇଁ ନିବେଦନ କରିଛି ଏହି କବିତା ମାଧ୍ୟମରେ। ସରକାର କରମ୍, ସରକାର କରମ୍।

ଶୁଣିଲେ ସଙ୍ଗୀତ ରୂପକ ମହରମ ପରିବେଷଣ କଲେ ସକିଲ ଅଖତର ଏବଂ ସାଥୀ ସାଥୀମାନେ ହେଲେ ଏସ୍କେ ଅକବରୀ, ଅବଦୁଲ ସମିମ, ସୁନୀଲ କୁମାର, ଅବଦୁଲ ୱାସିମ, ମହମ୍ମଦ ଗୌର, ମହମ୍ମଦ ଶ୍ୟାମ, ସ୍ୱାତି ସମ୍ବେଦନା ଏବଂ ଜିତୁ ଦାସ।

ଆକାଶବାଣୀ କଟକ ପ୍ରଚାର କରୁଛୁ ସୁଗମ ସଙ୍ଗୀତ। ପ୍ରଥମେ କଣ୍ଠଦାନ କରିଛନ୍ତି ଇନ୍ଦିରା ନନ୍ଦ। ଗୀତ ରଚନା କରିଛନ୍ତି ନୃସିଂହ କୁମାର ରଥ।

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ। ଆମର ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଚଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

ପରବର୍ତ୍ତୀ ସେମିଷ୍ଟି ଆସିଛି ବାସୁଦେବପୁର ଭଦ୍ରକରୁ ପଠାଇଛନ୍ତି ନରେନ୍ଦ୍ର ମହାକୁଡ଼। ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଭିଗି ପଲ୍କି କଥାଚିତ୍ରର ଗୀତ ଜନମ ଜନମ କା ସାଥୀ ତୁମ୍ହାରା ହମାରା। ଏ ସୁନ୍ଦର ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି।

ପରବର୍ତ୍ତୀ ଏସଏମଏସଟି ଆସିଛି ମହାସିଂହପୁର ବହୁଗ୍ରାମ କଟକରୁ। ପଠାଇଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ସୌତୁଣୀ କଥାଚିତ୍ରର ଗୀତ ଗୋରୀ ଦେଖିଲି କାଳୀ ଦେଖିଲି ଦେଖିଲି ଝିଅପଣି। ଗୀତଟିକୁ ଗାଇଛନ୍ତି ତାନସେନ ସିଂ। ତେବେ ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

ପରବର୍ତ୍ତୀ କଥାଚିତ୍ର ପରଦେଶ ଏହି କଥାଚିତ୍ର ଗୀତଟି ଶୁଣିବାକୁ ଇଚ୍ଛା ପ୍ରକାଶ କରି ଏସ୍ଏମ୍ଏସ୍ କରିଛନ୍ତି ସେକ୍ଟର ଇଲେଭେନ୍ ସିଡିଏ କଟକରୁ ଉର୍ମିଳା ନିର୍ମଳା ପ୍ରତ୍ୟୁଷ ଏବଂ ପ୍ରଭାକର। ତେବେ ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

ମଞ୍ଜୁଳା ମଧ୍ୟାହ୍ନରେ ଶୁଣିଲେ ହିନ୍ଦୀ ଏବଂ ଓଡ଼ିଆ କଥା ଚିତ୍ରର ଗୀତ ଏସ୍ଏମ୍ଏସ୍ ଜରିଆରେ ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଡାକ୍ତରଙ୍କୁ ପଚାରି ବୁଝିବା। ଉପସ୍ଥାପନା ସୁପର୍ଣ୍ଣା ଦତ୍ତ, ପ୍ରଯୋଜନା ଦୁର୍ଗା ମାଝୀ।

0: ନମସ୍କାର। ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ନବଜାତ ଶିଶୁଟିଏ ଜନ୍ମ ହେବା ପରେ ତାର ଉପଯୁକ୍ତ ଯତ୍ନ ନେବା ନିହାତି ଜରୁରୀ। ତା ସହିତ ତାର ଶାରୀରିକ ମାନସିକ ଅଭିବୃଦ୍ଧି କିପରି ହେବ ସେ ଦିଗ ପ୍ରତି ଧ୍ୟାନ ଦେବା ମଧ୍ୟ ଆବଶ୍ୟକ। କାରଣ ଶିଶୁର ଏମିତି କିଛି ଶରୀରରେ ସମସ୍ୟା ଦେଖାଯାଏ ତାହା ଆମେ ଜାଣିପାରି ନଥାଉ, ରକ୍ତ ପରୀକ୍ଷା କଲେ ତାହା ଜଣାପଡ଼ିଥାଏ। ସେମିତି ଗୋଟିଏ ସମସ୍ୟା ହେଲା ନବଜାତ ଶିଶୁଙ୍କର ଥାଇରଏଡ୍ ସମସ୍ୟା। ଏଥିରେ ଶିଶୁ ଅଧିକ ସମୟ ଶୋଇ ରହେ, ଭଲ ଭାବରେ ଖାଦ୍ୟ ଗ୍ରହଣ କରିନଥାଏ, ଏମିତି ବିଭିନ୍ନ ସମସ୍ୟା ଦେଖାଯାଏ। ତେଣୁ ଠିକ୍ ସମୟରେ ରୋଗ ଚିହ୍ନଟ ନ ହେଲେ ଶିଶୁର ମାନସିକ ଓ ଶାରୀରିକ ବିକାଶ ବାଧାପ୍ରାପ୍ତ ହୋଇଥାଏ। ତେବେ ଆଜି ଏହି ପରିପ୍ରେକ୍ଷୀରେ ଡାକ୍ତରଙ୍କୁ ପଚାରି ବୁଝିବା କ୍ରମରେ ଆମର ଆଲୋଚନାର ବିଷୟବସ୍ତୁ ରହିଛି ନବଜାତ ଶିଶୁଙ୍କର ଥାଇରଏଡ୍ ସମସ୍ୟା। ଏ ବିଷୟରେ ଆଲୋଚନା କରିବା ନିମନ୍ତେ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଶୁଭଶ୍ରୀ କର। ତାଙ୍କୁ ପ୍ରଥମେ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର ମ୍ୟାଡମ୍।
0: ଦେଖନ୍ତୁ, ଅନ୍ୟାନ୍ୟ ରୋଗ ପରି ନବଜାତ ଶିଶୁଙ୍କଠାରେ ଥାଇରଏଡ୍ ସମସ୍ୟା ଦେଖାଯାଏ କି?
1: ଆଜ୍ଞା, ପ୍ରଥମରୁ ଜଣା ନଥିଲେ ବି ଆମେ ଏବେ ଜଣାପଡୁଛି ନବଜାତ ଶିଶୁମାନଙ୍କରେ ଥାଇରଏଡ୍ ସମସ୍ୟା ବହୁତ କମନ। ଯେମିତିକି ସାରା ବିଶ୍ୱସ୍ତରରେ ଆମର ପ୍ରତି 3000 କିମ୍ବା 3050 ପିଲାରେ ଗୋଟିଏ ନବଜାତ ପିଲାକୁ ଥାଇରଏଡ୍ ସମସ୍ୟା ଦେଖାଯାଏ, କିନ୍ତୁ ଆମ ଭାରତ ବର୍ଷରେ 1000-1500 ପିଲାରେ ଗୋଟେ ଶିଶୁକୁ ଥାଇରଏଡ୍ ସମସ୍ୟା ହୋଇଥାଏ। ତେଣୁ ଭାରତରେ ଏଇଟା ବହୁତ କମନ୍ ହୋଇଗଲାଣି।
0: ଏ ଯୋଉ ନବଜାତ ଶିଶୁଙ୍କର ଥାଇରଏଡ୍ ସମସ୍ୟା ଥାଏ, ଏହା ହୁଏ କାହିଁକି?
1: ଆମର ଥାଇରଏଡ୍ ସମସ୍ୟା ସବୁ ବୟସରେ ଦେଖାଯାଏ, କିନ୍ତୁ ନବଜାତ ଶିଶୁମାନଙ୍କର କାରଣ ସମସ୍ତଙ୍କଠାରୁ ଅଲଗା। ସବୁଠୁ କମନ୍ ହେଉଛି ପିଲାମାନଙ୍କରେ ଥାଇରଏଡ୍ ଗ୍ରନ୍ଥିର ବିକାଶ ହୋଇନଥାଏ। କେତେକ ପିଲାମାନଙ୍କର ବିକାଶ ହୋଇଥାଏ କିମ୍ବା ଅଳ୍ପ ବିକାଶ ହୋଇଥାଏ, କିମ୍ବା କେତେକ ପିଲାଙ୍କର ଥାଇରଏଡ୍ ଅଲଗା ଜାଗାରେ ଯାଇକି ଥାଏ। ଅନ୍ୟ କେତେକ କ୍ଷେତ୍ରରେ ମା ମାନଙ୍କ ଦେହରୁ ଥାଇରଏଡ୍ର ଆଣ୍ଟିବଡି ଆସିକି ପିଲାର ଥାଇରଏଡ୍ ଗ୍ଲାଣ୍ଡରେ କିମ୍ବା ମା ମାନେ ଖାଉଥିବା ତାଙ୍କର ମେଡିସିନ ଯୋଗୁଁ ସେଇଟା ଆସିକି ପିଲାର ଥାଇରଏଡ୍ଗତ ସମସ୍ୟା ଦେଖାଯାଇଥାଏ।
0: ତେବେ ଏଇ ଯୋଉ ନବଜାତ ଶିଶୁଙ୍କର ଥାଇରଏଡ୍ ସମସ୍ୟା ଯଦି ଚିହ୍ନଟ ହେଲା, ତାହେଲେ କଣ କ୍ଷତି ହୋଇଥାଏ?
1: ଆମର ଥାଇରଏଡ୍ ହରମୋନ୍ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ହରମୋନ୍। ଏହା ପିଲାର ବ୍ରେନ୍ ଡେଭଲପମେଣ୍ଟରୁ ଆରମ୍ଭ କରିକି ହାର୍ଟର ଡେଭଲପମେଣ୍ଟ, ହାର୍ଟର ଫଙ୍କସନ୍, ଆମର ମାଂସପେଶୀର ଫଙ୍କସନ୍, ଆମ ପିଲାର ବୁଦ୍ଧିର ଫଙ୍କସନ୍ କାମ କରେ। ତେଣୁ ଯଦି ଥାଇରଏଡ୍ର ଅଭାବ ଦେଖାଗଲା, ପିଲାର ମସ୍ତିଷ୍କ ଡେଭଲପମେଣ୍ଟ ହୁଏ ନାହିଁ, ତେଣୁ ପିଲା ପରେ ବୌଦ୍ଧିକ ଅକ୍ଷମତା ଡେଭଲପ କରେ। ପିଲାର ହାର୍ଟ ପ୍ରୋବ୍ଲେମ ଦେଖାଯାଏ, ପିଲାର ହାଡ଼ରେ ଅସୁବିଧା ଦେଖାଯାଏ, ହାଡ଼ର ଡେଭଲପମେଣ୍ଟ କ୍ଷତିଗ୍ରସ୍ତ ହୁଏ, ଦାନ୍ତ ଡେରିରେ ଉଠେ, ପିଲା ପାଠ ସଠିକ୍ ଭାବରେ ପଢ଼େ ନାହିଁ, ଆଉ ବହୁତ ବେଶୀ ପ୍ରୋବ୍ଲେମ ଥିଲେ ପିଲା ମୁକ ଅବଧିର ହୋଇଯାଏ, ଆଉ ତାର ବିଭିନ୍ନ ଶରୀରର ବିଭିନ୍ନ ଅଂଶରେ ସମସ୍ୟା ଦେଖା।
0: ଏ ତ ଆପଣ ପିଲାଙ୍କର କଥା କହିଲେ, କିନ୍ତୁ ଧରନ୍ତୁ ନବଜାତ ଶିଶୁଟିଏ, ତାର ଥାଇରଏଡ୍ ସମସ୍ୟା ଅଛି, କିନ୍ତୁ ଲକ୍ଷଣ କ'ଣ, ଆମେ କେମିତି ଜାଣିବା ଯେ ତାର ଏ ସମସ୍ୟାଟି ଅଛି ବୋଲି?
1: ନବଜାତ ଶିଶୁମାନେ ଜନ୍ମ ହେବା ପରେ ଯଦି ପିଲାର ମୁହଁଟା ଫୁଲିଲା ଫୁଲିଲା ଭଳିଆ ଦେଖାଯାଉଥାଏ, ତାର ଆଇବ୍ରୋଟା ମୋଟା ମୋଟା ଥାଏ, ତାର ଶରୀରଟା ଶୁଖିଲା ଶୁଖିଲା, ତାର ଚର୍ମଟା ଶୁଖିଲା ଦେଖାଯାଉଥାଏ, ସବୁବେଳେ ପିଲା ଶୋଇ ରହୁଥାଏ, ଝାଡ଼ା ଜମା ହେଉନଥାଏ, କିମ୍ବା ପେଟଟା ଟିକେ ଫୁଲିକି ଥାଏ, ପେଟର ନାହିଁ ଅଂଶଟାରେ ଗୋଟେ ଫୁଲା ଡେଭଲପ କରେ ଯାହାକୁ ଆମେ ଅମ୍ବିଲିକାଲ ହାର୍ନିଆ କହୁ, ସେଇଟା ଯଦି ହୋଇଥାଏ ତାହେଲେ ଆମେ ଭାବୁ କି ପିଲାର ଥାଇରଏଡ୍ଗତ ସମସ୍ୟା ଅଛି। ଆଉ କେତେକ ପିଲାରେ ବେଳେବେଳେ ଜଣ୍ଡିସ ବି ହୁଏ, ଥାଇରଏଡ୍ ସମସ୍ୟା ଯୋଗୁଁ ବି ଜଣ୍ଡିସ ହୋଇପାରେ, କିମ୍ବା କେତେକ ପିଲା ଶୁଣିବାରେ ବି ଅକ୍ଷମତା ଥାନ୍ତି, ସେହି ପିଲାମାନେ ମାଆର ଶବ୍ଦକୁ କିମ୍ବା ଆମର ବିଭିନ୍ନ ଜାଗାରୁ ଆସୁଥିବା ସାଉଣ୍ଡକୁ

0: ସେମାନେ ଜମା ରେସ୍ପଣ୍ଡ କରନ୍ତି ନାହିଁ, ତାହେଲେ ଆମେ ଭାବୁ କି ଏଇ ନବଜାତ ଶିଶୁରେ ଥାଇରଏଡ଼ଗତ ସମସ୍ୟା ଅଛି।
1: ଆଜ୍ଞା, ଧରନ୍ତୁ ତାର ଥାଇରଏଡ଼ ସମସ୍ୟା ଦେଖାଗଲା, ଚିକିତ୍ସା କେମିତି କରାଯାଏ?
0: ପ୍ରଥମେ ଆମେ ଯେତେବେଳେ ସନ୍ଦେହ କରୁ କି ଏହି ପିଲାରେ ଥାଇରଏଡ଼ଗତ ସମସ୍ୟା ଅଛି କିମ୍ବା ହାଇପୋଥାଇରଏଡ଼ିଜମ୍ ଆମେ ଯାହାକୁ କହୁଛୁ ସେଇଟା ଅଛି, ତାହେଲେ ଆମେ ପ୍ରଥମେ ବ୍ଲଡ୍ ଟେଷ୍ଟ କରୁ। ୟୁଜୁଆଲି ଯଦି ମା ମାନଙ୍କର ପ୍ରୋବ୍ଲେମ୍ ଥାଏ କିମ୍ବା ଆମେ ଆଗରୁ ଭାବିଥାଉ କି ଏହି ପିଲାରେ ଥାଇରଏଡ଼ଗତ ସମସ୍ୟା ରହିବ, ଆମେ ପିଲା ଜନ୍ମ ହେଲା ବେଳେ ତାର ଜନ୍ମ ନାଡ଼ି ଯୋଉଟା ତାର ନାହିକୁ ଲାଗିଥାଏ ସେଥିରୁ ରକ୍ତ ନେଇ ଆମେ ପରୀକ୍ଷା କରୁ, କିମ୍ବା ତାପରେ ପିଲା 2-5 ଦିନ ହେଇଥିବା ମଧ୍ୟରେ ଆମେ ତାର ଗୋଇଠିରୁ ରକ୍ତ ନେଇକି ଶୁଖେଇକି ସେ ରକ୍ତକୁ ପରୀକ୍ଷା କରୁ। ସେଇଟାକୁ TSH ଗୋଟେ ଜିନିଷ ଅଛି, ତାର ତାକୁ ଟେଷ୍ଟ କରାହୁଏ, ତାର ଲେବେଲ ମପାଯାଏ। ଯଦି TSH 2-5 ଦିନରେ 20ରୁ ଅଧିକା ରହିଲା କିମ୍ବା ଆମର ନାହିଁ ନାଡ଼ିରୁ ଯୋଉଟା ନିଆ ହେଇଥାଏ ତାର 50ରୁ ଅଧିକା ରହିଲା, ତାହେଲେ ଆମେ ଜାଣୁ କି ସେ ପିଲାର ହାଇପୋଥାଇରଏଡ଼ିଜମ୍ ସମସ୍ୟା ଅଛି, ଆଉ ଆମେ ତାକୁ ଫର୍ଦର ଅଧିକା ପରୀକ୍ଷଣ କରିବା ପାଇଁ ସମ୍ପୂର୍ଣ୍ଣ ଥାଇରଏଡ଼ର ଟେଷ୍ଟ ପାଇଁ ପଠାଉ ଆଉ ଚିକିତ୍ସା ଆରମ୍ଭ କରୁ।
1: ଯଦି ଚିକିତ୍ସାରେ ଯଦି କେହି ଅବହେଳା କରନ୍ତି ତାହେଲେ କି ଅସୁବିଧା ହୁଏ?
0: ଥାଇରଏଡ଼ ଗୋଟେ ଏଭଳି ସମସ୍ୟା ଯାହା ହୁଏତ ହେଇପାରେ, ଆପଣଙ୍କ ଜୀବନଯାକ ପାଇଁ ବି ସେଇଟା ରହିପାରେ। ଥାଇରଏଡ଼ ଥରେ ଆରମ୍ଭ ହେଲା ମେଡିସିନ ମାନେ ଗୋଟେ ବି ଡୋଜ୍ ଆପଣ କେବେ ବି ବନ୍ଦ କରିବା ଉଚିତ ନୁହେଁ। ସେଇଟା ଆମେ ଯଦି ବନ୍ଦ କରୁ କିମ୍ବା ଅବହେଳିତ କରିକି ଆଜି ଖାଇଲୁ କାଲି ଖାଇଲୁନି, ତାହେଲେ ପିଲାର ମସ୍ତିଷ୍କ ଡେଭଲପ୍ ହୁଏ ନାହିଁ, ତାହାର ବିଭିନ୍ନ ପ୍ରକାର ସମସ୍ୟା, ସିଏ ମୁକବଧିର ହୋଇଯାଏ, ତାର ବୁଦ୍ଧି ହୁଏ ନାହିଁ, ଆଉ ତାର ମସଲ ଫଙ୍କସନ୍, ତାର ମାଂସପେଶୀର ଫଙ୍କସନ୍ ବି କମିଯାଏ, ପିଲା ଚାଲେନି, ସବୁବେଳେ ଶୋଇ ରହେ, ସବୁବେଳେ ତାକୁ ଥଣ୍ଡା ଲାଗେ। ଆମର ଦେହର ତାପମାତ୍ରା ଠିକ୍ସେ ଫଙ୍କସନ୍ କରିବା ପାଇଁ ଥାଇରଏଡ଼ ହରମୋନ୍ ଦରକାର। ବେଶୀ ଦିନ ଧରିକି ଏହି ପ୍ରୋବ୍ଲେମ୍ ଲାଗି ରହିଲେ ହାର୍ଟର ପ୍ରୋବ୍ଲେମ୍ ବାହାରେ, ବିଭିନ୍ନ ଶରୀରଗତ ସମସ୍ୟା ବାହାରେ। କିନ୍ତୁ ଆପଣ ଯଦି ମେଡିସିନ, ଆପଣ ଯଦି ଥାଇରଏଡ଼ର ବଟିକାଟା ସବୁଦିନ ପିଲାକୁ ସଠିକ୍ ସମୟରେ ଡାକ୍ତର କହିଥିବା ଅନୁସାରେ ଦେବେ, ଆପଣଙ୍କ ପିଲା ସମ୍ପୂର୍ଣ୍ଣ ନର୍ମାଲ ହୋଇକି ସମ୍ପୂର୍ଣ୍ଣ ଭାବରେ ଠିକ୍ ପିଲା ହେଇକି ବଢିବ, ଯେମିତି ସାଧାରଣ ସବୁ ପିଲା ଯେମିତି ପଢୁଛନ୍ତି ଯାହା କରୁଛନ୍ତି ସବୁ କରିପାରିବ, ତାର ଜୀବନ ସାଧାରଣ ହେଇଯିବ।
1: ଏ ଯୋଉ ଶିଶୁମାନଙ୍କଠାରେ ଥାଇରଏଡ଼ ସମସ୍ୟା ଦେଖାଯାଏ, ଏହା ହୁଏ କାହିଁକି?
0: ଥାଇରଏଡ଼ ଗ୍ରନ୍ଥିରେ ଅଲଗା ଜାଗାରେ ଯାଇକି ଥାଏ, ତାହେଲେ ସେ ତାର ଠିକ୍ସେ ସେ ଫଙ୍କସନ୍ କରିପାରେ ନାହିଁ। ଥାଇରଏଡ଼ ଗ୍ରନ୍ଥିରେ ଆସିକି ବିଭିନ୍ନ ଆଣ୍ଟିବଡି ଲାଗିଯାଏ, ମାର ଶରୀରରୁ ଆସିଥିବା କିଛିଟା ଆଣ୍ଟି ଥାଇରଏଡ଼ ଆଣ୍ଟିବଡି ତାର ଗ୍ଲାଣ୍ଡରେ ଲାଗିକି କାମ କରେ ନାହିଁ, କିମ୍ବା ଆୟୋଡିନ୍ ଡେଫିସିଏନ୍ସି, ଯଦି ସିଭିୟର ଆୟୋଡିନ୍ ଡେଫିସିଏନ୍ସି ମାର ଥାଏ ତାହେଲେ ଏପରି କିଛିଟା କାରଣ ଯୋଗୁଁ ହାଇପୋଥାଇରଏଡ଼ିଜମ୍ ନବଜାତ ଶିଶୁରେ ହୁଏ।
1: ଥାଇରଏଡ଼ ସମସ୍ୟା ଥାଏ ତାର ସେମିତି କିଛି ପ୍ରକାର ଭେଦ ରହିଛି କି?
0: ଆଜ୍ଞା, ଥାଇରଏଡ଼ ସମସ୍ୟା ଆମର ଆଇଦର କଞ୍ଜିନାଇଟାଲ ଯେମିତି କହିଲୁ ପୁରା ନ୍ୟୁବର୍ନରେ ଆମର ହେଇପାରେ, କିମ୍ବା ଆକ୍ୱାର୍ଡ ହେଇପାରେ ଅଲଗା କାରଣ ଯୋଗୁଁ। କଞ୍ଜିନାଇଟାଲ ମାନେ ତାର ଗ୍ରନ୍ଥି ବିକଶିତ ହୋଇନଥାଏ, ବିଭିନ୍ନ ଜେନେଟିକ୍ କାରଣ ଆମର ଜିନ୍ଗତ ସମସ୍ୟା ଯୋଗୁଁ ଡେଭଲପ୍ ହୁଏ, ଯେମିତିକି ଗୋଟେ ଜିନ୍ ଅଛି ଥାଇରଏଡ଼, ଆମର ଆୟୋଡିନ୍ ଯେତେବେଳେ ଶରୀର ଭିତରକୁ ଯାଏ ତାକୁ ଫିକ୍ସ କରିବା ପାଇଁ ଗୋଟେ ଜିନ୍ ଥାଏ ଯୋଉଟା ପେଣ୍ଡ୍ରିନ୍ ଜିନ୍, ତାର ଡେଫିସିଏନ୍ସିରୁ ପେଣ୍ଡ୍ରେଟ୍ ସିଣ୍ଡ୍ରୋମ୍ ହୁଏ, ସେଇଥିରେ ଯୋଉ ଥାଇରଏଡ଼ ସମସ୍ୟା ଦେଖାଯାଏ, ତା ଯୋଗୁଁ ବି ସେଇଟା ସମ୍ପୂର୍ଣ୍ଣ ଜୀବନ ପାଇଁ ରହିଲା, ଯୋଉଟାକୁ କଞ୍ଜିନାଇଟାଲ ଡିଜର୍ଡର, ଏମିତି ବିଭିନ୍ନ ପ୍ରକାର କଞ୍ଜିନାଇଟାଲ ଡିଜର୍ଡର ଅଛି। କିନ୍ତୁ କେତେକ କ୍ଷେତ୍ରରେ ଜନ୍ମ ହେଲା ପରେ ତାପରେ ଥାଇରଏଡ଼ ସମସ୍ୟା ଦେଖାଯାଏ, ଯେମିତିକି ଯଦି ପିଲା ଆୟୋଡିନ୍ ଡେଫିସିଏନ୍ସି ହେଲା, ଆୟୋଡିନ୍ର ଆମର କମିଗଲା ତା ଖାଦ୍ୟରେ, କିମ୍ବା ପିଲାର ଯଦି ଅଟୋ ଆଣ୍ଟିବଡି ଡେଭଲପ୍ କଲା ଥାଇରଏଡ଼ ଗ୍ରନ୍ଥି ପାଇଁ ଯୋଉଟାକି ପରେ ପରେ ତାର ଡେଭଲପ୍ କରେ, କିମ୍ବା କୌଣସି କାରଣରୁ ଯେମିତିକି ଅପରେସନ୍ କରାହେଲା ଥାଇରଏଡ଼ ଟିସ୍ୟୁଟା ବାହାର କରିବାକୁ ପଡ଼ିଲା, କିମ୍ବା କିଛି ମେଡିସିନ୍ ସେ ଖାଇଲା, କୌଣସି ପ୍ରକାର ମେଡିସିନ୍ ଖାଇବା ଦ୍ୱାରା ଥାଇରଏଡ଼ର ଗ୍ରନ୍ଥିରୁ କ୍ଷରଣ କମିଗଲା, କିମ୍ବା ଆମର ବେଳେବେଳେ ବ୍ରେନ୍ର ଟ୍ୟୁମର ହୁଏ, ପିଟୁଇଟାରି ବୋଲି ଗୋଟେ ଜିନିଷ ଅଛି, ଆଉ ହାଇପୋଥାଲାମିକ ରିଜିଅନ୍ରେ ଆମର ଯଦି ବ୍ରେନ୍ର ଟ୍ୟୁମର ହୁଏ ତାହାର ବି ତାହାର ସିନ୍ଥେସିସ୍, ସେଠାରୁ ଯୋଉ ଗ୍ରନ୍ଥି କ୍ଷରଣ ହୁଏ, TSH ଆମର ହେଲା କିମ୍ବା TRH ହେଲା, ସେଇଟାର ସିକ୍ରେସନ୍ କମିଗଲେ ଆମର ଥାଇରଏଡ଼ର ପ୍ରୋବ୍ଲେମ୍ ଦେଖାଯାଏ। ତେଣୁ ସେଇ ସବୁ କାରଣ, କିନ୍ତୁ ମୁଖ୍ୟ କାରଣ ଆମର ହେଉଛି ଆୟୋଡିନ୍ ଡେଫିସିଏନ୍ସି, ଖାଦ୍ୟରେ ଆୟୋଡିନ୍ କମିଯିବ।
1: ସବୁବେଳେ କୁହାଯାଏ ଯେ ଆୟୋଡିନ୍ ଯୁକ୍ତ ଲୁଣ ଖାଇବା ନିହାତି ଜରୁରୀ, କାହିଁକି?
0: ଆମର ଭାରତ ବର୍ଷରେ ଆମ ଓଡ଼ିଶାରେ ମଧ୍ୟ ଆମର ମାଟି ଆଉ ପାଣି ମଧ୍ୟମଗତ ଭାବରେ ଆୟୋଡିନ୍ର କମ୍ ତା ଦେହରେ ମାତ୍ରା ଅଛି। ତେଣୁ ଆମର ମାଟି

0: ପରୀକ୍ଷଣ କରିକି ଗଭର୍ଣ୍ଣମେଣ୍ଟ ବି ଗାଇଡ୍ଲାଇନ୍ ତିଆରି କରିଛି କି ଯେମିତି ହେଲେ ବି ଆମର ଫୁଡ୍ ଆୟୋଡାଇଜ୍ଡ ହେବା ଦରକାର। ତ ଲୁଣ ହେଉଛି ଗୋଟେ କମନ୍ ଖାଦ୍ୟ ଯେଉଁଥିରେ ଆୟୋଡିନ୍ ଆମେ ଅତି ସହଜରେ ମିଶେଇ ପାରିବା, ତେଣୁ ଲୁଣରେ ଆମେ ଆୟୋଡିନ୍ ମିଶେଇକି ଖାଇବା। ଆଉ ଡେଲି ଗୋଟେ ଛୋଟ ପିଲା 8 ବର୍ଷରୁ କମ୍ ପିଲା ମିନିମମ୍ 90 μg ଆୟୋଡିନ୍ ଖାଇବ, ଆଉ 9 ବର୍ଷରୁ ଅଧିକା ପିଲା ମିନିମମ୍ 150 μg ଆୟୋଡିନ୍ ଖାଇବ।
1: ଦେଖନ୍ତୁ, ସମସ୍ତ ଶିଶୁଙ୍କ ପାଇଁ ଥାଇରଏଡ୍ ପରୀକ୍ଷା କରିବା ନିହାତି ଜରୁରୀ କି?
0: ଆମର ବିକଶିତ ଦେଶମାନଙ୍କରେ ସବୁ ପିଲାମାନଙ୍କର ଥାଇରଏଡ୍ ପରୀକ୍ଷା କରାହୁଏ। କାରଣ ହେଉଛି ଥାଇରଏଡ୍ ରୋଗ ଗୋଟେ ଏମିତି ରୋଗ, ହାଇପୋଥାଇରଏଡିଜିମ୍, ଯେଉଁଟାକୁ ଯଦି ଆମେ ତାର ଚିକିତ୍ସା ସଠିକ୍ ଭାବରେ କରିବା, ଆମର ଇଣ୍ଟେଲେକ୍ଚୁଆଲ ଡିସାବିଲିଟି ଆମେ ଯାହାକୁ କହୁଛୁ, ସେଟା ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଯିବ। ନିଶ୍ଚିନ୍ତ ଭାବରେ ସବୁ ପିଲାମାନଙ୍କୁ ଥାଇରଏଡ୍ ସ୍କ୍ରିନିଂ କରିବା ଉଚିତ।
1: ଏଇଠି ଆଉ ଗୋଟିଏ କଥା, ଯେ ଯେଉଁ ଶିଶୁମାନେ ଜନ୍ମ ହେବା ସମୟ ପୂର୍ବରୁ ଜନ୍ମ ହୋଇଯାଇଥାନ୍ତି, ସେହି ଶିଶୁମାନଙ୍କର ଯଦି ଥାଇରଏଡ୍ ସମସ୍ୟା ଥାଏ କିଛି ଅସୁବିଧା ହୁଏ କି?
0: ଜନ୍ମ ହେବା ପୂର୍ବରୁ ଜନ୍ମ ହୋଇଯାଇଥାନ୍ତି ମାନେ ଯଦି ପ୍ରି ଟର୍ମ ବେବି ଏମାନଙ୍କୁ ଆମେ କହୁ, ସେମାନଙ୍କର ଟିକେ ଅଧିକ ପରିମାଣରେ ଥାଇରଏଡ୍ ସମସ୍ୟା ଦେଖାଯାଏ। ଆଉ ପ୍ରଥମରୁ ଏଇଟା ଜଣାପଡ଼େ, ପ୍ରଥମରୁ ଟିକେ ଅଧିକା ଥାଏ ଥାଇରଏଡ୍ ସମସ୍ୟା ଜଣାପଡ଼ିନଥାଏ। ତ ଆମେ ପ୍ରଥମରେ ତାଙ୍କୁ 2-2 ଥର ଆମକୁ ଟେଷ୍ଟ କରିବାକୁ ପଡ଼େ, ଗୋଟିଏ ଫାଷ୍ଟ 2-5 ଦିନ ଭିତରେ, ପୁଣି ଥରେ ଆମେ 4 ସପ୍ତାହ ପରେ ଆମେ ତାଙ୍କୁ ପୁଣି ଥରେ ଥାଇରଏଡ୍ ଟେଷ୍ଟିଂ କରିକି ତାଙ୍କର ଟ୍ରିଟମେଣ୍ଟ ଆରମ୍ଭ କରୁ। ଆଉ ବହୁତ କ୍ଷେତ୍ରରେ ଏମାନଙ୍କର ଥାଇରଏଡ୍ ସମସ୍ୟାଟା ପରମାନେଣ୍ଟ ନ ହୋଇକି ଟେମ୍ପୋରାରୀ ହୋଇଥାଏ। ସେହି କେସ୍ରେ ଆମେ ଯଦି ତାଙ୍କର ସଠିକ୍ ଚିକିତ୍ସା କରିବା, ପିଲା ସମ୍ପୂର୍ଣ୍ଣ ଭଲ ହୋଇଯିବେ ଆଉ ତାଙ୍କର ବ୍ରେନ୍ ଡେଭଲପମେଣ୍ଟ ପୁରା ଠିକ୍ ହେବ।
1: ଏ ଯେଉଁ ନବଜାତ ଶିଶୁଙ୍କର ଥାଇରଏଡ୍ ସମସ୍ୟା ଦେଖାଯାଏ, ତାର ଶିଶୁର ଅଭିବୃଦ୍ଧିରେ କିଛି ବାଧା ସୃଷ୍ଟି କରେ କି?
0: ହଁ, ଥାଇରଏଡ୍ ହରମୋନ୍ ଗୋଟିଏ ଏପରି ହରମୋନ୍ ଯାହା ଆମର ଦେହର ବିଭିନ୍ନ ଅଂଶର ଗ୍ରୋଥକୁ ଆଫେକ୍ଟ କରେ। ଏହା ବ୍ରେନ୍ର ଗ୍ରୋଥରେ ହେଲ୍ପ କରେ, ମସ୍ତିଷ୍କର ଟିସୁକୁ ଡେଭଲପ୍ କରେ, ମସ୍ତିଷ୍କର ବିଭିନ୍ନ ଫଙ୍କସନ୍, ମେନ୍ଲି ଆମର ବୌଦ୍ଧିକ ଶକ୍ତି, ବୌଦ୍ଧିକ କ୍ଷମତାକୁ ଏହା ବଢ଼ାଏ। ଏହା ଆମର ମାଂସପେଶୀର ଚଳନର ଗତି, କେତେ ଜୋରରେ ଆମେ ଚାଲିବା ବୁଲିବା, ମସଲ କେତେ କାମ କରିବ ହେଲ୍ପ କରେ। ଏହା ଆମର ହାଡ଼ର ବଢ଼ିବା ପାଇଁ ସାହାଯ୍ୟ କରେ, ତେଣୁ ଦାନ୍ତ ବଢ଼ିବା, ହାଡ଼ ବଢ଼ିବା, ଆମର ଦେହର ତାପମାତ୍ରା କେମିତି ଠିକ୍ ରହିବ, ନର୍ମାଲ ରହିବ, ଆପଣ ଦେଖିଛନ୍ତି ପିଲାଟା ଯେମିତି ଥଣ୍ଡା ନ ହେବ, ଗରମ ରହିବ, ସେଇଥିରେ ହେଲ୍ପ କରେ। ତେଣୁ ଯଦି ଆମର ଥାଇରଏଡ୍ ସମସ୍ୟା ଦେଖାଗଲା, ଆମର ବୁଦ୍ଧି କମିଯିବ, ମାଂସପେଶୀର ଶକ୍ତି କମିଯିବ, ପିଲା ଚାଲିପାରିବନି, ଧୀରେ ଧୀରେ ଚାଲିବ, ସବୁବେଳେ ଶୋଇ ରହିବ, ତାକୁ ସବୁବେଳେ ଥଣ୍ଡା ଲାଗିବ, ସେ ପିଲା ସବୁବେଳେ ଥଣ୍ଡା ହୋଇଯିବ, ବାରମ୍ବାର ଥଣ୍ଡା ହୋଇଯିବ, ଏହିସବୁ ସମସ୍ୟା ଦେଖାଯାଏ।
1: ଏ ଯେଉଁ ନବଜାତ ଶିଶୁଙ୍କଠାରେ ତ ଜଣ୍ଡିସ ସମସ୍ୟା ଦେଖାଯାଏ, ଯଦି ସେ ଜଣ୍ଡିସରେ ପୀଡିତ ଥାନ୍ତି, ସେଥିପାଇଁ ତାଙ୍କର ଥାଇରଏଡ୍ ପରୀକ୍ଷା କରାଇ ନେବା ଜରୁରୀ କି?
0: ନିଶ୍ଚିନ୍ତ ଭାବରେ, ଯଦି ଜଣ୍ଡିସ ପିଲାମାନଙ୍କର ନବଜାତ ଶିଶୁରେ ବହୁତ ଅଧିକା ଦେଖାଯାଏ, କିନ୍ତୁ ଯଦି ଥାଇରଏଡ୍ ପ୍ରୋବ୍ଲେମ ପିଲାର ରହିଲା ଜଣ୍ଡିସ ସହିତ, ସେ ଜଣ୍ଡିସଟା ବହୁତ ବେଶୀ ଦିନ ପର୍ଯ୍ୟନ୍ତ ଲାଗି ରହେ, ପିଲାର ଜଣ୍ଡିସ କମେ ନାହିଁ। ତେଣୁ ନିଶ୍ଚିନ୍ତ, ଯଦି ଜଣ୍ଡିସଟା ଆମେ ଆଡେକ୍ୱେଟ୍ ଟ୍ରିଟମେଣ୍ଟ ଦେଲା ପରେ ବି କମୁନାହିଁ କିମ୍ବା ଆବଶ୍ୟକତାରୁ ଅଧିକ ଦିନ ଲାଗି ରହୁଛି, ଯେମିତିକି ଆମେ ଭାବୁ କି 3-5 ଦିନ କିମ୍ବା 7 ଦିନ ପିଲାର ଜଣ୍ଡିସଟା ଭଲ ହୋଇଯିବା ଉଚିତ, ଯଦି ତାଠୁ ବି ଅଧିକ ଦିନ ରହୁଛି ତାହେଲେ ଆମେ ନିଶ୍ଚିନ୍ତ ଭାବରେ ଥାଇରଏଡ୍ ପରୀକ୍ଷା କରିନେବା ଉଚିତ।
1: ଯଦି ପିଲାଟି ଖାଲି ଶୋଇ ରହୁଥାଏ, ପୁଣି କିଛି ଖାଦ୍ୟ ଖାଇବାକୁ ଇଚ୍ଛା କରେନି ବା ଖାଦ୍ୟ ଖାଏ ନାହିଁ, ତାହାଦ୍ୱାରା ଆମେ ଜାଣିପାରିବା କି ଏହା ଥାଇରଏଡ୍ର ଲକ୍ଷଣ ବୋଲି?
0: ଆମର ନବଜାତ ଶିଶୁ ବହୁତ ଗୁଡ଼ିଏ କାରଣ ଯୋଗୁଁ ଖାଏ ନାହିଁ କିମ୍ବା ଶୋଇ ରୁହେ, ତାଦେହରୁ ମେନ୍ କାରଣ ହେଉଛି ତାର ଇନଫେକ୍ସନ ଯୋଗୁଁ କିମ୍ବା ବେଳେବେଳେ ତାର ଯଦି ପିଲାଟା ଜନ୍ମରୁ କାନ୍ଦି ନଥାଏ ତା ଯୋଗୁଁ, କିନ୍ତୁ ଥାଇରଏଡ୍ ହାଇପୋଥାଇରଏଡିଜିମ୍ ବି ଏହାର ଗୋଟିଏ ମୁଖ୍ୟ କାରଣ। ଯଦି ପିଲାର ପିଲାଟି ପୁରା ଭଲ ଅଛି, ଖାଉଛି ପିଉଛି, କିନ୍ତୁ ଆବଶ୍ୟକତାଠାରୁ ଅଧିକ ଶୋଇ ରହୁଛି, ତାହେଲେ ଆମେ ନିଶ୍ଚିନ୍ତ ଭାବରେ ତା ଦେହରେ ଥାଇରଏଡ୍ ସମସ୍ୟା ଅଛି ବୋଲି ସନ୍ଦେହ କରିକି ତାର ନିରାକରଣ ପାଇଁ ଚେଷ୍ଟା କରିବା ଉଚିତ।
1: ଏ ଯେଉଁ ନବଜାତ ଶିଶୁଙ୍କ ପାଖରେ ଥାଇରଏଡ୍ ସମସ୍ୟା ରହୁଛି, ଏହା ରହିବା ଦ୍ୱାରା ଯେଉଁ ସବୁ ଔଷଧ ତାକୁ ଦିଆଯାଇଥାଏ, ସାରା ଜୀବନ ଖାଇବାକୁ ପଡେ କି?
0: ଆମର 2 ପ୍ରକାର ଥାଇରଏଡ୍ ସମସ୍ୟା ଥାଏ, ଗୋଟେ ହେଉଛି ଟ୍ରାନ୍ଜିଏଣ୍ଟ ଯେଉଁଟା ଅଳ୍ପ ଦିନ ପାଇଁ ରହେ ଆଉ କମିଯାଏ, ଆଉ ଗୋଟେ ହେଉଛି ପରମାନେଣ୍ଟ ଯେଉଁଟାର କୌଣସି ନିରାକରଣ ନାହିଁ। ତ ଯଦି ଟ୍ରାନ୍ଜିଏଣ୍ଟ ଅଛି, ଅଳ୍ପ ଦିନ ପାଇଁ ଅଛି, ଯେମିତିକି ଆଣ୍ଟିବଡି ରହିଲା କିମ୍ବା ପ୍ରି ମାଚ୍ୟୁରିଟି ଯୋଗୁଁ ଯୋଉ ଥାଇରଏଡ୍ ସମସ୍ୟା

0: ହେଲା ତାହା କମ୍ ଦିନ ପାଇଁ ରହିକି କମିଯାଏ। ଆମେ ସେଥିରେ କ'ଣ କରୁ, ଯଦି ଆମେ ଥାଇରଏଡ୍ ମେଡିସିନ ଥରେ ପିଲାର ଆରମ୍ଭ କରୁ, ଆମେ ତାକୁ 3 ବର୍ଷ ପର୍ଯ୍ୟନ୍ତ ଥାଇରଏଡ୍ ମେଡିସିନ ଦଉ, ତାପରେ ଆମେ ଗୋଟେ ମାସ ପାଇଁ ମେଡିସିନ ବନ୍ଦ କରିକି ତାପରେ ପୁଣି ପରୀକ୍ଷା କରିକି ଦେଖୁ କି ତାର ଥାଇରଏଡ୍ର ତାର ଲେବଲଟା ବଡିରେ ଠିକ୍ ଅଛି କିମ୍ବା କମିଛି କିମ୍ବା ବଢିଛି। ଯଦି ଠିକ୍ ଅଛି ତାହେଲେ ଆମେ ତାକୁ ଆଉ ମେଡିସିନ ଦଉ ନାହିଁ, ଆମେ ଜାଣୁ କି ଏଇଟା ଅଳ୍ପ ଦିନ ପାଇଁ ହେଇଥିଲା ଭଲ। କିନ୍ତୁ ଯଦି ମାସେ ମେଡିସିନ ବନ୍ଦ କଲା ପରେ ତାର ସେଇ ଥାଇରଏଡ୍ ଷ୍ଟିମୁଲେଟିଂ ହରମୋନଟା ବହୁତ ଅଧିକ ଆସେ କିମ୍ବା ଥାଇରଏଡ୍ ହରମୋନ ଲେବଲଟା ବଡିରେ ବହୁତ କମିଯିବା ଆସେ କମିଯାଏ, ତାହେଲେ ଆମେ ଜାଣୁ କି ଏଇ ପିଲାର ରୋଗଟି ପରମାନେଣ୍ଟ, ତ ସବୁଦିନ ପାଇଁ। ତେଣୁ ସେଇ କ୍ଷେତ୍ରରେ ସବୁଦିନ ପାଇଁ ଲାଇଫ୍ ଲଙ୍ଗ୍ ମେଡିସିନ ଖାଇବାକୁ ପଡେ।
1: ଏଇ ଯୋଉ ଥାଇରଏଡ୍ ସମସ୍ୟା କେଉଁମାନଙ୍କ ପାଖରେ ବେଶୀ ଭାବରେ ଦେଖାଯାଏ, ମାନେ ପୁଅ ଆଉ ଝିଅଙ୍କ ମଧ୍ୟରୁ?
0: ପୁଅ ଆଉ ଝିଅଙ୍କ ଭିତରୁ ଏଇଟା ଝିଅମାନଙ୍କୁ ବହୁତ ଅଧିକା ହୁଏ। ଯଦି ପୁଅ ଗୋଟିଏ ପୁଅକୁ ରୋଗ ହୁଏ, 2ଟା ଝିଅକୁ ରୋଗ ହୁଏ, ତ 2:1 ରେସିଓରେ ଆମର ଝିଅମାନେ ବେଶୀ ଆଫେକ୍ଟେଡ୍ ହୁଅନ୍ତି।
1: ଯଦି ମାର ଥାଇରଏଡ୍ ସମସ୍ୟା ଥାଏ ତାହେଲେ ଜନ୍ମିତ ଶିଶୁର ଥାଇରଏଡ୍ ସମସ୍ୟା ରହିପାରିବ କି?
0: ହଁ, ମାର ଯଦି ଥାଇରଏଡ୍ ସମସ୍ୟା ଅଛି, କୋଉ ପ୍ରକାର ସମସ୍ୟା ଅଛି ତାହା ଉପରେ ଶିଶୁର ସମସ୍ୟା ଡିପେଣ୍ଡ କରେ। ମାର ହାଇପୋଥାଇରଏଡିଜିମ ଥିଲେ ଶିଶୁର ହାଇପୋଥାଇରଏଡିଜିମ ହେବାର ସମ୍ଭାବନା ବହୁତ ବଢିଯାଏ। ମାର ହାଇପରଥାଇରଏଡିଜିମ ଥିଲେ ସିଏ ଯୋଉ ମେଡିସିନ ଖାଉଥାଏ, ତା ପାଇଁ ଯୋଉ ମେଡିସିନ ଗୁଡା ଚିକିତ୍ସା ସେ ନଉଥାଏ, ତା ଯୋଗୁଁ ପିଲାର ହାଇପୋଥାଇରଏଡିଜିମ ହେବାର ସମ୍ଭାବନା ଆହୁରି ବେଶୀ ବଢିଯାଏ। ତେଣୁ ହାଇପୋଥାଇରଏଡିଜିମ କିମ୍ବା ହାଇପରଥାଇରଏଡିଜିମ ଥିବାର ମାର ଶିଶୁମାନେ ଅଲଗା ସାଧାରଣ ମାଙ୍କ ଶିଶୁମାନଙ୍କ ଅପେକ୍ଷା ଅଧିକ ଥାଇରଏଡ୍ ରୋଗରେ ପୀଡିତ ହୁଅନ୍ତି।
1: ଏ ଯୋଉ ପିଲାମାନଙ୍କ ପାଖରେ ଥାଇରଏଡ୍ ସମସ୍ୟା ଦେଖାଯାଉଛି, କେତେଦିନ ଅନ୍ତରରେ ରକ୍ତ ପରୀକ୍ଷା କରିନେବା ଜରୁରୀ?
0: ଆମେ ପ୍ରଥମେ ନବଜାତ ଶିଶୁଙ୍କ କଥା କହୁଛେ, ଜନ୍ମର 15 ଦିନ ଭିତରେ ଆମେ ଯେମିତି ହେଲେ ବି ଟେଷ୍ଟ କରିକି ତାର ମେଡିସିନ ଷ୍ଟାର୍ଟ କରିଦେବା ଦରକାର। ତାପରେ ଆମେ ପ୍ରଥମ ଥର ତାକୁ 2 ସପ୍ତାହ ପରେ ଡାକୁ ତାର ରକ୍ତ ପରୀକ୍ଷା କରିବା ପାଇଁ। ତାପରେ ପ୍ରତି 2 ମାସରେ ଥରେ ଲେଖା, ବର୍ଷେ ପର୍ଯ୍ୟନ୍ତ ପ୍ରତି 2 ମାସରେ ଥରେ ଲେଖା ରକ୍ତ ପରୀକ୍ଷା କରୁ। ବର୍ଷେ ପରେ ପ୍ରତି 3 ମାସରେ ଥରେ ଲେଖା 3 ବର୍ଷ ପର୍ଯ୍ୟନ୍ତ ଆମେ ରକ୍ତ ପରୀକ୍ଷା କରୁ। ତାପରେ ପ୍ରତି 6 ମାସରେ ଥରେ ଲେଖା ଆମେ ରକ୍ତ ପରୀକ୍ଷା କରୁ।
1: ଏ ଯୋଉ ଗର୍ଭବତୀ ମହିଳାଙ୍କର ଥାଇରଏଡ୍ ନିୟନ୍ତ୍ରଣ କାହିଁକି ଜରୁରୀ ବୋଲି ମନେ କରୁଛନ୍ତି?
0: ଗର୍ଭବତୀ ମହିଳାମାନଙ୍କର ଥାଇରଏଡ୍ ନିରାକରଣ ବହୁତ ଭାବରେ ଦରକାର, କାରଣ ତାହାଦ୍ୱାରା ପିଲାର ହାଇପୋଥାଇରଏଡିଜିମ ହୁଏ। ପିଲାମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ। ଥାଇରଏଡ୍ ହରମୋନ ଆମର ବ୍ରେନ୍ର ଡେଭଲପମେଣ୍ଟ ପାଇଁ ବହୁତ ଭାବରେ ଆବଶ୍ୟକ। ଯଦି ପିଲା ପେଟରେ ଥିବା ଅବସ୍ଥାରେ ମାର ଥାଇରଏଡ୍ ପ୍ରୋବ୍ଲେମ ରହିଲା, ପିଲାର ବ୍ରେନ୍ ଡେଭଲପମେଣ୍ଟ ଉପରେ ବହୁତ ପ୍ରଭାବ ପଡ଼େ। ଆମର 90% ବ୍ରେନ୍ ଡେଭଲପମେଣ୍ଟ ମା ପେଟରେ ଥିଲାବେଳେ ହୋଇଯାଏ। ଯଦି ହାଇପୋଥାଇରଏଡିଜିମ ଥିଲା ରହିଲା କିମ୍ବା ଥାଇରଏଡ୍ ପ୍ରୋବ୍ଲେମ ମାର ରହିଲା, ପିଲାର ବ୍ରେନ୍ ଡେଭଲପମେଣ୍ଟ କମିଯାଏ।
1: ତେବେ ମୋଟ ଉପରେ କହିବାକୁ ଗଲେ ଏ ଯୋଉ ଥାଇରଏଡ୍ ସମସ୍ୟା ଏହା ବଂଶଗତ କି?
0: କିଛିଟା କ୍ଷେତ୍ରରେ ଯେଉଁଥିରେ କଞ୍ଜିନାଇଟାଲ ହାଇପୋଥାଇରଏଡିଜିମ କିମ୍ବା ଆମର ଜିନ୍ଗତ ଅସୁବିଧା ଯେଉଁଥିରେ ଥାଏ, ଥାଇରଏଡ୍ ପେରୋକ୍ସିଡେଜ୍ ଡେଫିସିଏନ୍ସି, TBG ଜିନ୍ ଡେଫିସିଏନ୍ସି, ଏମିତି କିଛିଟା ଜିନ୍ଗତ ସମସ୍ୟା ବଂଶଗତ ବଂଶାନୁଗତ ଭାବରେ ଚାଲିଥାଏ।
1: ଯଦି ପିଲାମାନଙ୍କର ଏ ଯୋଉ ଥାଇରଏଡ୍ ସମସ୍ୟା ରୁହେ ତାହେଲେ ପିଲାଟି ଏ ଯୋଉ ଖେଳକୁଦ ହେଲା ବା ସାଧାରଣ କାର୍ଯ୍ୟକଳାପରେ ତାର କିଛି ବାଧା ଉପୁଜେ?
0: ଯଦି ହାଇପୋଥାଇରଏଡିଜିମ ଆମର ରହିଲା ଓ ଥାଇରଏଡ୍ର ଫଙ୍କସନ ଆମର କମିଗଲା, ତାହେଲେ ପିଲାର ଖେଳକୁଦ କମିଯାଏ, ପିଲା ସବୁବେଳେ ଶୋଇ ରହେ, ପାଠପଢା ତାର ଠିକ୍ ହୁଏ ନାହିଁ, ସବୁବେଳେ ତାକୁ ଶୀତ କରେ, ସେ କିଛି କାମ ସଠିକ୍ ଭାବରେ କରିପାରେ ନାହିଁ। କିନ୍ତୁ ପିଲାର ଯଦି ହାଇପର ଥାଇରଏଡିଜିମ ରହିଲା କିମ୍ବା ଥାଇରଏଡ୍ର ଅଧିକତା ରହିଲା, ତାହେଲେ ପିଲା ଚାହେଁ ସବୁବେଳେ ବୁଲିବ, ତାର ଛାତି ଧଡ଼ପଡ଼ ହୁଏ, ତାର ନିଦ ଜମା ତାକୁ ହୁଏ ନାହିଁ, ଏମିତି ବିଭିନ୍ନ ସମସ୍ୟା ଦେଖାଯାଏ। ତେଣୁ ଥାଇରଏଡ୍ ପିଲାର ସାଧାରଣ ଜୀବନ ବହୁଳ ଭାବରେ ଆଫେକ୍ଟ କରେ।
1: ତେବେ ପିଲାମାନଙ୍କୁ ଏଥିପାଇଁ କୋଉ ପ୍ରକାରର ଖାଦ୍ୟ ଖାଇବା ଦରକାର?
0: ପିଲାମାନଙ୍କର ଥାଇରଏଡ୍ ଫଙ୍କସନରେ ଖାଦ୍ୟର ବହୁତ ବେଶୀ ପ୍ରଭାବ ନାହିଁ, ଯେହେତୁ ଏଇଟା ଆମର ଅଲଗା କାରଣ ଯୋଗୁଁ ହେଉଛି। କିନ୍ତୁ ଆୟୋଡିନ୍ ଯୁକ୍ତ ଖାଦ୍ୟ ପିଲାମାନଙ୍କୁ ଖାଇବା ଉଚିତ, ଯେହେତୁ ଆମର ମାଟିରେ ଆୟୋଡିନ୍ର ଅଭାବ ଅଛି। ତେଣୁ ସବୁଠୁ କମନ୍ ହେଉଛି ଆୟୋଡିନେଟେଡ୍ ସଲ୍ଟ। ସବୁ ପ୍ୟାରେଣ୍ଟସ ଆୟୋଡିନେଟେଡ୍ ସଲ୍ଟ ୟୁଜ୍ କରିବା ଦରକାର। ଆଜିକାଲିର ଗୋଟେ ନୂଆ ଫ୍ୟାସନ୍ ଚାଲିଛି, ସମସ୍ତେ ପିଙ୍କ୍ ସଲ୍ଟ ୟୁଜ୍ କରୁଛନ୍ତି। ପିଙ୍କ୍ ସଲ୍ଟ ଆପଣଙ୍କର ପାହାଡ଼ିଆ ଅଞ୍ଚଳରୁ ହେଉଛି, ଆଉ ପାହାଡ଼ିଆ ଅଞ୍ଚଳର ସବୁ ଜମି ଆୟୋଡିନ୍ ଡେଫିସିଏଣ୍ଟ, ତେଣୁ ସେ ଦିଗରେ ଦୃଷ୍ଟି ଦେବେ। ଆଉ କିଛିଟା ଖାଦ୍ୟ

0: ଯେମିତିକି ଆମର ସମୁଦ୍ରରୁ ଆସୁଥିବା ସମୁଦ୍ର ମାଛ, ସମୁଦ୍ରର କିଛିଟା ଲଟା ଗୁଳ୍ମ ଆମର ଆସୁଛି, ସେସବୁରେ ବହୁତ ଅଧିକା ଆୟୋଡିନ୍ ଅଛି, ଯୋଉଟା ଆମର ପିଲା ପାଇଁ ବହୁତ ଭଲ, ପିଲା ବଡ଼ ସମସ୍ତଙ୍କ ପାଇଁ ଭଲ।
1: ଆମେ ଦୈନନ୍ଦିନ ଜୀବନରେ ଯୋଉ ସବୁ ଖାଦ୍ୟ ଖାଉଛୁ, କୋଉ ପ୍ରକାରର ଖାଦ୍ୟ ଖାଇଲେ ଆମେ ସେଥିରୁ ଆୟୋଡିନ୍ ପାଇପାରିବା?
0: ଆଉ କିଛିଟା ଖାଦ୍ୟ ଅଛି ଯୋଉଟା ଆମେ ଖାଇଲେ ଆମ ଦେହରେ ଥାଇରଏଡ୍ର ଫଙ୍କସନ୍ କମିଯାଏ, ସେୟା ଆୟୋଡିନ୍କୁ ଥାଇରଏଡ୍ ଗ୍ଲାଣ୍ଡକୁ ଯିବା ପାଇଁ ରୋକେ, ସେଟାକୁ ଆମେ ଗଏଟ୍ରୋଜେନିକ୍ ଫୁଡ୍ ବୋଲି କହୁ। ସେଇଟା ହେଉଛି ଆମେ ନୀତିଦିନିଆ ବହୁତ ଜିନିଷ ଖାଉ, ଯେମିତିକି ବନ୍ଧାକୋବି, ଫୁଲକୋବି, ଯୋଉଟା ଓଲକୋବି କହୁ ଆମେ, ଆଉ ଆମେ ଯୋଉ ସୋୟା ବଡ଼ି ଖାଉ, ସୋୟା ବଡ଼ି କିମ୍ବା ସୋୟାବିନ୍, ସୋୟା ମିଲ୍କ, ସେସବୁ ଖାଦ୍ୟରେ କିଛିଟା ମାଟେରିଆଲ ଥାଏ ଯାହାକି ଆମ ଶରୀରକୁ ଯାଇକି ଆୟୋଡିନ୍ ଡେଫିସିଏନ୍ସି କ୍ରିଏଟ୍ କରାଏ କିମ୍ବା ଗଏଟର୍ କରେ। ଗଏଟର୍ ମାନେ ଆୟୋଡିନ୍ର ଫୁଲା ରୋଗ ବାହାରେ। ତାକୁ ଆମେ କେମିତି ବନ୍ଦ କରିବା? ସେଇ ଖାଦ୍ୟଗୁଡ଼ିକୁ ଯଦି ଆମେ କଞ୍ଚା ଖାଇବା ତାହେଲେ ଆମକୁ ଆୟୋଡିନ୍ ଜନିତ ଡେଫିସିଏନ୍ସି, ଥାଇରଏଡ୍ର ସମସ୍ୟା ଦେଖାଯିବ। କିନ୍ତୁ ତାକୁ ଆମେ ଯଦି ଭଲକି ସିଝେଇକି ଆଉ ରାନ୍ଧିକି ଖାଇବା, ସେଇ କ୍ଷତିକାରକ ଜିନିଷ ରନ୍ଧା ହେଲା ପରେ ନଷ୍ଟ ହୋଇଯିବ ରନ୍ଧା ହେବା ଦ୍ୱାରା, ଆଉ ସେ ଆମକୁ ଥାଇରଏଡ୍ ସମସ୍ୟା କରିପାରିବ ନାହିଁ। ଆଉ ଗୋଟେ ହେଉଛି କେତେ ଆମାଉଣ୍ଟରେ କେତେ ଆମେ ତାକୁ ଖାଇବା, କମ୍ ଖାଇବା, ବହୁତ ବେଶୀ ତାକୁ ଖାଇବାନି, ମାନେ ଦିନ ସାରା ଆମେ 4 ଥର କୋବି ଖାଇବାନି, ଦିନରେ ଥରେ ମାତ୍ର ତାକୁ ଖାଇବା, ତାହେଲେ ତାର ନ୍ୟୁଟ୍ରିଏଣ୍ଟ ଆମ ପାଇଁ ହିତକାରକ ହେବ।
1: ତେବେ ଏ ଯୋଉ ପିଲାମାନଙ୍କର ଥାଇରଏଡ୍ ସମସ୍ୟା ଥାଏ, ଗଳଗଣ୍ଡ ରୋଗ ହେବାର ସମ୍ଭାବନା ଥାଏ କି?
0: ଗଳଗଣ୍ଡ ରୋଗ ହାଇପୋଥାଇରଏଡିଜିମ୍ର ଗୋଟିଏ ଅଂଶ। ଯଦି ଆମର କିଛିଟା ପ୍ରୋବ୍ଲେମ୍ ଅଛି ଥାଇରଏଡ୍ରେ, ଯେମିତି ଆୟୋଡିନ୍ର ଡେଫିସିଏନ୍ସି ହେଲା କିମ୍ବା ଥାଇରଏଡ୍ ହରମୋନ୍ର ଡିସହରମୋନୋଜେନେସିସ୍ ହେଲା କିମ୍ବା ଅଟୋ ଆଣ୍ଟିବଡି ରିଲେଟେଡ୍ ଥାଇରଏଡ୍ ଡିଜିଜ୍ ହେଲା, ସେସବୁ କ୍ଷେତ୍ରରେ ଆମର ଥାଇରଏଡ୍ ଗ୍ଲାଣ୍ଡଟା ବଢ଼ିଯାଏ, ତାକୁ ହିଁ ଆମେ ଗଳଗଣ୍ଡ ରୋଗ କହୁ। ଯେହେତୁ ଆମ ଥାଇରଏଡ୍ ଗ୍ଲାଣ୍ଡଟା ଆମ ବେକ ପାଖରେ ଥାଏ, ବେକର ମଝି ଅଂଶରେ ଥାଏ, ତେଣୁ ଗଳା ପାଖରେ ଅଛି ବୋଲି ତାକୁ ଗଳଗଣ୍ଡ କୁହାଯାଏ।
1: ତାହା ଫୁଲିଯାଏ,
0: ଥାଇରଏଡ୍ ଗ୍ଲାଣ୍ଡ ଫୁଲିଯାଏ, ତାକୁ ଗଳଗଣ୍ଡ କୁହାଯାଏ।
1: ତାର ଚିକିତ୍ସା କେମିତି କରାଯାଏ?
0: ଗଳଗଣ୍ଡ ରୋଗ ବିଭିନ୍ନ ପ୍ରକାର ଅଛି। ଯଦି ଆୟୋଡିନ୍ ଡେଫିସିଏନ୍ସି ଯୋଗୁଁ ହୋଇଥାଏ, ଆୟୋଡିନ୍ର କମ୍ ହୋଇଯିବା ଯୋଗୁଁ ହୋଇଥାଏ, ତାହା ଆୟୋଡିନ୍ର ସପ୍ଲିମେଣ୍ଟେସନ୍ ଆଉ ଥାଇରଏଡ୍ ହରମୋନ୍ ଦେବା ଦ୍ୱାରା କମିଯାଏ, କିମ୍ବା ବେଳେବେଳେ ଆମର ଅଟୋ ଆଣ୍ଟିବଡି ହୋଇକି ବିଭିନ୍ନ ଟ୍ୟୁମର୍ ବି ଡେଭଲପ୍ କରେ, କିମ୍ବା ତାକୁ ଆମେ କହିପାରିବା କ୍ୟାନ୍ସର ବି ହୁଏ ଥାଇରଏଡ୍ର, ତା ଯୋଗୁଁ ଯଦି ଗଳଗଣ୍ଡ ରୋଗ ହେଲା ତାକୁ ଅପରେସନ୍ ଦ୍ୱାରା ବାହାର କରିବାକୁ ପଡ଼େ।
1: ଏଠି ଆପଣ କୁହନ୍ତୁ ଯେ ଆମର ପିତାମାତାମାନେ ପିଲାମାନଙ୍କର କୋଉ ସବୁ ଦିଗ ପ୍ରତି ଦୃଷ୍ଟି ଦେବେ, ସଚେତନ ରହିବେ?
0: ପ୍ରଥମେ ତ ନବଜାତ ଶିଶୁ ଜନ୍ମ ହେଲା ପରେ ମା ଲକ୍ଷ୍ୟ କରିବ ମୋ ପିଲାଟି ଠିକ୍ ଭାବରେ ହାତ ଗୋଡ଼ ହଲଉଛି କି ନାହିଁ, ସବୁବେଳେ ଶୋଇ ରହୁଛି କି ନାହିଁ, ଭଲସେ ଝାଡ଼ା ଠିକ୍ସେ ତାର ହେଉଛି କି ନାହିଁ, କିମ୍ବା ପେଟ ତାର ଫୁଲିକି ରହୁଛି କି ନାହିଁ, ପେଟରୁ ଏମିତି ଯୋଉଟା ଆମର ନାହି ନାଡ଼ ଦେଇକି କିଛି ଏମିତି ଫୁଲିକି ପଳେଇ ଆସୁଛି କି ବାହାରକୁ, ଯୋଉଟାକି ଆମେ ଅମ୍ଳକାଲ ହାର୍ନିଆ କହୁ, କିମ୍ବା ତାର ଶରୀରରେ ଯେତେ ତେଲ ଲଗେଇଲେ କି ସବୁବେଳେ ଶୁଖିଯାଉଛି କି ନାହିଁ, ଯଦି ସେସବୁ ହେଉଛି ତାହେଲେ ଆମେ ଥାଇରଏଡ୍ ସମସ୍ୟା ବୋଲି ଭାବିବା, ଯଦି ସେସବୁ ହେଉନାହିଁ ତାହେଲେ ଆମେ ପିଲାକୁ ସବୁବେଳେ ନବଜାତ ଶିଶୁଙ୍କର ଯେମିତି ସଠିକ୍ କେୟାର ନିଆ ହୁଏ, ଯେମିତିକି ଆମେ ତାକୁ ସବୁବେଳେ ଉଷୁମ ରଖିବା, ମା କ୍ଷୀର ରେଗୁଲାରଲି ଖୁଆଇବା, ତାର ଯଦି ଥାଇରଏଡ୍ ପ୍ରୋବ୍ଲେମ୍ ବାହାରୁଛି ତାହେଲେ ଥାଇରଏଡ୍ର ଚିକିତ୍ସା ସଠିକ୍ ଭାବରେ ଡକ୍ଟର ଯେମିତି କହୁଛନ୍ତି ସେହି ଉପାୟରେ ମେଡିସିନ୍ ଦେବା।
1: ଏ ତ ଆପଣ ନବଜାତ ଶିଶୁଙ୍କ କଥା କହିଲେ, ପିଲାମାନଙ୍କ କ୍ଷେତ୍ରରେ କ'ଣ କେମିତି କରିବେ?
0: ଆମେ ପିଲାମାନଙ୍କୁ ଯେତେବେଳେ ପିଲାମାନଙ୍କର ଥାଇରଏଡ୍ ସମସ୍ୟା ଆମେ କେତେବେଳେ ଭାବୁ, ଯେତେବେଳେ ପିଲାଟା ହଠାତ୍ କିନି ପିଲାର ବୌଦ୍ଧିକ ବିକାଶ ସଠିକ୍ ଭାବରେ ହୋଇଥାଏ କିନ୍ତୁ ତାପରେ ତାର ପାଠ ପଢ଼ିବା କମିଯାଏ, ତାର ନିତ୍ୟଦିନ ଜୀବନଯାପନରେ ସେ ସଡେନ୍ଲି ସ୍ଲୋ ହୋଇଯାଏ, ତାର ଆକ୍ଟିଭିଟି କମିଯାଏ, ସ୍କୁଲରେ ସାର୍ମାନେ କମ୍ପ୍ଲେନ୍ କରନ୍ତି ପିଲା ପାଠ ପଢ଼ୁନି, ତାର ଶରୀର ବାରମ୍ବାର ତାର ସ୍କିନ୍ଟା ଶୁଖିଯାଏ, ତାର ଚର୍ମଟା ଶୁଖିଯାଏ, କିମ୍ବା ପିଲାର ବେଳେବେଳେ ପିଲା ଠିକ୍ସେ ଶୁଣିପାରେନି କିମ୍ବା ତାର ବୌଦ୍ଧିକ ଅକ୍ଷମତା ଦେଖାଯାଏ, ତାହେଲେ ଆମେ ଥାଇରଏଡ୍ ସମସ୍ୟା ଅଛି ବୋଲି ସନ୍ଦେହ କରିବା, ସେହି କ୍ଷେତ୍ରରେ ଆମେ ଥାଇରଏଡ୍ ସମସ୍ୟା ପାଇଁ ଇନ୍ଭେଷ୍ଟିଗେସନ୍ କରିକି ତାକୁ ସଠିକ୍ ଚିକିତ୍ସା ଦେବା।
1: କୁହାଯାଏ ଯେ ଶୀଘ୍ର ଚିହ୍ନଟ ଶୀଘ୍ର ଚିକିତ୍ସା, ଏଇ ଯୋଉ ଥାଇରଏଡ୍ କ୍ଷେତ୍ରରେ ଏହା କେତେ ଗୁରୁତ୍ୱପୂର୍ଣ୍ଣ?
0: ଥାଇରଏଡ୍ କ୍ଷେତ୍ରରେ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ, ଶୀଘ୍ର ନିଶ୍ଚିନ୍ତ ଭାବରେ

0: ସବୁ ପିଲାମାନଙ୍କୁ, ସବୁ ନବଜାତ ଶିଶୁଙ୍କୁ ଆମେ 2-5 ଦିନ ଭିତରେ ଥାଇରଏଡ୍ ଷ୍ଟିମୁଲେଟିଂ ହରମୋନର ଟେଷ୍ଟ କରେଇ ପିଲାମାନଙ୍କର ଥାଇରଏଡ୍ ସମସ୍ୟା ଡିଟେକ୍ଟ କରିବା ଉଚିତ। ତାପରେ ଆମେ ତାଙ୍କୁ ନିଶ୍ଚିନ୍ତ ଭାବରେ ଟ୍ରିଟମେଣ୍ଟ, ଯେତେ ଜଲ୍ଦି ତାର ଚିକିତ୍ସା ଆରମ୍ଭ କରିବା ସେତେ ଜଲ୍ଦି ସେ ପିଲାଟି ସାଧାରଣ ଜୀବନଯାପନ କରିବ।
1: ଏଠି ଆଉ ଗୋଟିଏ ପ୍ରଶ୍ନ ଆପଣଙ୍କୁ ପଚାରିବି ଯେ ଯେଉଁମାନଙ୍କର ଥାଇରଏଡ୍ ସମସ୍ୟା ଥାଏ, କେହି କେହି ମୋଟା ହେଇଯାନ୍ତି, କେହି କେହି ପୁରା ଶୁଖି ଯାଆନ୍ତି, ଏହାର କାରଣ କ'ଣ?
0: ଥାଇରଏଡ୍ ସମସ୍ୟା ଆମର 2 ପ୍ରକାର। ଥାଇରଏଡ୍ର କମିଯିବା ସମସ୍ୟା, ଯାହା ହାଇପୋଥାଇରଏଡିଜିମ୍, ସେହି କ୍ଷେତ୍ରରେ ପିଲାମାନେ ମୋଟା ହେଇଯାନ୍ତି। ମୋଟା ହେବାର କାରଣ ନୁହେଁ କି ତାର ମସଲ ବଢ଼ିଯାଏ, ତା ଦେହରେ ଯେହେତୁ ଥାଇରଏଡ୍ ଆମର ମେଟାବଲିଜିମ୍କୁ ଆଫେକ୍ଟ କରେ, ତେଣୁ ଫ୍ୟାଟ୍ ଜମିଯାଏ ସେ ପିଲା ଦେହରେ, ବିଭିନ୍ନ ଜାଗାରେ ଫ୍ୟାଟ୍ ଜମିକି ସେ ପିଲା ମୋଟା ହେଇଯାଏ, ଚର୍ବି ଜମିଯାଏ। ଆଉ କିନ୍ତୁ ଯଦି ଥାଇରଏଡ୍ର ବହୁଳତା ଦେଖାଯାଏ, କିମ୍ବା ଆମେ ତାକୁ ମେଡିକାଲ ଲାଙ୍ଗୁଏଜ୍ରେ ହାଇପର ଥାଇରଏଡିଜିମ୍ କହୁ, ସେ କ୍ଷେତ୍ରରେ ଯେହେତୁ ଥାଇରଏଡ୍ ହରମୋନ୍ ଆମର ମେଟାବଲିଜିମ୍କୁ ବଢ଼ାଏ, ଥାଇରଏଡ୍ର ବହୁଳତା ଯୋଗୁଁ ମେଟାବଲିଜିମ୍ ବଢ଼ିକି ତାହାର ଶରୀର ପତଳା ହେଉଛି। କି ଥାଇରଏଡ୍ ସମସ୍ୟା ଆଜିକାଲି ବହୁତ ବହୁଳ ପରିମାଣରେ ଦେଖାଯାଉଛି, କିନ୍ତୁ ସେଥିପାଇଁ ଡରିବାର କୌଣସି ବି ଦରକାର ନାହିଁ। ଥାଇରଏଡ୍ ସମସ୍ୟାର ନିରାକରଣ ସମ୍ପୂର୍ଣ୍ଣ ଭାବରେ ସମ୍ଭବ। ଗୋଟିଏ ଛୋଟ ମେଡିସିନ ଯାହାର ଦାମ ବହୁତ କମ୍, ଆଉ ଗଭର୍ଣ୍ଣମେଣ୍ଟ ସ୍ତରରେ ଏହା ଫ୍ରିରେ ବି ଉପଲବ୍ଧ, ଆପଣ ଆପଣଙ୍କ ପିଲାକୁ ଟେଷ୍ଟ କରିବା ଦ୍ୱାରା, 2-5 ଦିନ ଭିତରେ ଥରେ ଟେଷ୍ଟ କରିବା ଦ୍ୱାରା ଆପଣ ଆପଣଙ୍କ ପିଲାକୁ ଥାଇରଏଡ୍ ସମସ୍ୟାରୁ ଦୂରରେ ରଖିପାରିବେ। ଆଉ ଔଷଧ ଖାଇବା ଦ୍ୱାରା ପିଲା ଆପଣଙ୍କର ପୁରା ସାଧାରଣ ପିଲା ଭଳି ତାର ଜୀବନଯାପନ କରିବ।
1: ଆଜି ଯେଉଁ ଆମର ଆଲୋଚନାର ବିଷୟବସ୍ତୁ ଥିଲା ନବଜାତ ଶିଶୁଙ୍କର ଥାଇରଏଡ୍ ସମସ୍ୟା, ଏ ବିଷୟରେ ତ ଅନେକ ଗୁଡ଼ିଏ ପରାମର୍ଶ ଆମକୁ ଦେଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ନମସ୍କାର।
1: ଆଜି ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମରେ ଆପଣମାନେ ଶୁଣିଲେ ନବଜାତ ଶିଶୁଙ୍କ ଥାଇରଏଡ୍ ସମସ୍ୟା, ଏ ବିଷୟରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଶୁଭଶ୍ରୀ କରଙ୍କ ସହିତ ଆଲୋଚନା। ଆଜିର କାର୍ଯ୍ୟକ୍ରମରୁ ଏଇଠୁ ବିଦାୟ ଦିଅନ୍ତୁ।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ଏଥିରେ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଆଜି କାର୍ଯ୍ୟକ୍ରମରେ ମୁଁ ଅଛି, ମୋ ସହିତ ଅଛି ପୂର୍ବଭଳି ଗୋଟିଏ ଶବ୍ଦ, ଯେଉଁ ଶବ୍ଦକୁ ପ୍ରତି ଗୀତରେ ବ୍ୟବହାର କରାଯାଇଛି। ଆପଣମାନେ ଶୁଣନ୍ତୁ ଆଉ ମଜା ଉଠାନ୍ତୁ। ତେବେ କାର୍ଯ୍ୟକ୍ରମ ଆରମ୍ଭ କରିବା ଅସରନ୍ତି ଅପରାହ୍ନ। କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର। କଥାଚିତ୍ର ହାତ କି ସଫାଇ।

ପରବର୍ତ୍ତୀ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର। କଥାଚିତ୍ର କାରୱାଁ।